ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆରମ୍ଭ କରୁଛୁ କାର୍ଯ୍ୟକ୍ରମ ଅସରନ୍ତି ଅପରାହ୍ନ। ଏଥିରେ ଶୁଣିବା କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ତେବେ ଶ୍ରୋତାବନ୍ଧୁ, ଆଜି କାର୍ଯ୍ୟକ୍ରମରେ ମୁଁ ଅଛି, ପୂର୍ବଭଳି ମୋ ସହିତ ଗୋଟିଏ ଶବ୍ଦ ଅଛି, ସେହି ଶବ୍ଦକୁ ପ୍ରତି ଗୀତରେ ବ୍ୟବହାର କରାଯାଇଛି, ଆପଣମାନେ ଶୁଣୁଥାନ୍ତୁ ଆଉ ମଜା ଉଠାଉଥାନ୍ତୁ। ତେବେ ଆଉ ଡେରି ନକରି ଆରମ୍ଭ କରିବା କାର୍ଯ୍ୟକ୍ରମ ଅସରନ୍ତି ଅପରାହ୍ନ। ଆଜି କାର୍ଯ୍ୟକ୍ରମ ଆରମ୍ଭରେ ଆଶା ଭୋଁସଲେ ଏବଂ ମହମ୍ମଦ ରଫିଙ୍କ କଣ୍ଠରେ ଶୁଣିବା ଗୋଟିଏ ସୁନ୍ଦର ଗୀତ, କଥାଚିତ୍ର ତିସ୍ରି ମଞ୍ଜିଲ୍।

جوليان، لالا مجنو، شيري اور فرحہ، ان کا سچا عشق زمانے کو

ଆକାଶବାଣୀ କଟକ ଆଜି ମଙ୍ଗଳବାର 1948 ଶତାବ୍ଦୀ ଜ୍ୟେଷ୍ଠ 19 ଦିନ ଇଂରାଜୀ 2026 ମସିହା ଜୁନ୍ ମାସର 9 ତାରିଖ ସମୟ 5:58:30 ଆମର ପ୍ରିୟ ଶ୍ରୋତାବନ୍ଧୁଙ୍କ ପ୍ରଭାତୀ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଜ ଯୋଗେ ଏହି କାର୍ଯ୍ୟକ୍ରମ ଡିଟିଏଚ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ ମାଧ୍ୟମରେ ମଧ୍ୟ ଆପଣ ଶୁଣିପାରୁଛନ୍ତି।

ଶେଖର ଚନ୍ଦ୍ର ଘୋଷ ଗାଇଛନ୍ତି ବନ୍ଦନାର ପରବର୍ତ୍ତୀ ଭକ୍ତି ଗୀତ ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ରଚନା। ଛନ୍ଦା ଚରଣ ମୋତେ ତାରିବ କି, କନ୍ଦାଇ କନ୍ଦାଇ ମୋତେ ମାରିବ କି।

ତୁମ ସଙ୍ଗ କେବେ ଲଭିନି, ମୁହେଲେ ପୂଜିଛି କଞ୍ଜ ଚରଣ, ତମ ଅଙ୍ଗ କେବେ ଦେଖିନି, ମୁହେଲେ କରିଛି ଶ୍ୟାମଳ ବରଣ। ନାରାୟଣ ପ୍ରସାଦ ସିଂଙ୍କ ରଚନା, ଗାଇଛନ୍ତି ଅଞ୍ଜଳି ମିଶ୍ର।

ଶୁଣୁଛନ୍ତି ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା ଆକାଶବାଣୀ କଟକ କେନ୍ଦ୍ରରୁ। ପରବର୍ତ୍ତୀ ଭକ୍ତିଗୀତ ଗାଇଛନ୍ତି କେଶବ ଚନ୍ଦ୍ର ସାହୁ। ପଚାରୁଛି କଥାଟିଏ ଜାଣିଛ କି କେହି, ତାର ରୂପ କେଉଁପରି ପାରିବ କି କହେ। ଗୀତ ରଚନା ବାବାଜୀ ଚରଣ ସ୍ୱାଇଁ।

ଏତେ ପାଖାପାଖି ରହିଛି ସେ ମୋର, ତାକୁ ଦେଖି ନାହିଁ କାହିଁକି, ବେଢ଼ି ବସିଅଛି ମୋତେ ସେ ଘେଣିଣ, ବସିଛି ତା ପଥ ଚାହିଁକି। କୁନ୍ତଳା କୁମାରୀ ସାବତଙ୍କ ରଚନା, ଗାଇଛନ୍ତି ସୌମ୍ୟ ଶ୍ରୀରଥ।

ଆଜିର ବନ୍ଦନାର ଶେଷ ଭକ୍ତି ଅର୍ଘ୍ୟ କୃପା ସିନ୍ଧୁ ଦିନ ବନ୍ଧୁ କାହିଁକି କରୁଣା ଉଣା ମହୁ ପରି ଦିନହୀନ ଧରାଧାମେ ନାହିଁ ଶୁଣା। ପୁରାତନ ରଚନାରୁ ଗାଇଛନ୍ତି କୁଳମଣି ଦାସ।

0: ଶେଷ ହେଲା ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।

0: କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରର ଅନୁଚିନ୍ତା ନିବେଦନ କରିଛନ୍ତି ସୁଲୋଚନା ଦାସ।
1: ଯେକୌଣସି ସ୍ୱପ୍ନ ପାଇଁ ସଂକଳ୍ପ ଶକ୍ତିର ଆବଶ୍ୟକତା ଅଛି। ମନୁଷ୍ୟ ଯଦି ଖାଇ ପିଇ ପଶୁ ଭଳି ଜୀବନ ଧାରଣ କରିବ ଓ ଅବଶେଷରେ ମୃତ୍ୟୁବରଣ କରିବ ତେବେ ସ୍ୱପ୍ନ ଦେଖିବାର କୌଣସି ଆବଶ୍ୟକତା ହିଁ ନାହିଁ। କିନ୍ତୁ ମନୁଷ୍ୟ ଯେଉଁ ମହତ୍ତର ଚେତନାର ଅଧିକାରୀ ସେ ବଞ୍ଚିବା ସହିତ ସ୍ୱପ୍ନ ଦେଖେ, ସ୍ୱପ୍ନକୁ ସାକାର କରିବା ପାଇଁ ନିରନ୍ତର ପ୍ରୟାସ କରେ। କେବଳ ସଂକଳ୍ପ ଶକ୍ତି କିମ୍ବା ସାଧନା ମନୁଷ୍ୟର ସ୍ୱପ୍ନକୁ ସାକାର କରନ୍ତି ନାହିଁ। ଏହା ସହିତ ପରମେଶ୍ୱରଙ୍କ ନିକଟରେ ଆତ୍ମନିବେଦନ କରିବାକୁ ହୋଇଥାଏ। ତଦ୍ୱାରା ବ୍ୟକ୍ତି

0: ଆତ୍ମଶକ୍ତି ସହିତ ଈଶ୍ୱରଙ୍କ କରୁଣା ମିଶି ଅଧିକ ଶକ୍ତିଶାଳୀ ହୁଏ। ବେଳେବେଳେ ମଣିଷ ଭାବେ ଈଶ୍ୱରଙ୍କ କରୁଣା ଯାହା ତାହା ସିଧାସଳଖ ତା ଉପରେ ପଡ଼ିବ ବା ତୁ ଈଶ୍ୱର ସବୁ କଥାକୁ ତଥାସ୍ତୁ କରିବେ। ଏହା ଭୁଲ, କାରଣ ଅନନ୍ତ କୋଟି ବିଶ୍ୱ ବ୍ରହ୍ମାଣ୍ଡର ଯିଏ ସ୍ରଷ୍ଟା ସେ ପ୍ରତ୍ୟେକଟି ଜୀବନ କଥା ଚିନ୍ତା କରୁଥାନ୍ତି, ଦେଖନ୍ତି, ଜାଣନ୍ତି ଏବଂ ଅନୁଭବ କରିଥାନ୍ତି। କେଉଁଟା ତା ପାଇଁ ମଙ୍ଗଳକର ଓ ଜଗତ ପାଇଁ କଲ୍ୟାଣକର ସାଧନ ହେବ ତାହା ହିଁ ସେ ବିଚାର କରିଥାନ୍ତି। କେବଳ ସେତିକି ନୁହେଁ, ସେ ମନୁଷ୍ୟର ମନବାଞ୍ଛା ମଧ୍ୟ ପୂରଣ କରିଥାନ୍ତି। ତା ଅଦୃଷ୍ଟର କ'ଣ ଅଛି ସେ କଥା ନିଶ୍ଚିତ ଭାବରେ ଈଶ୍ୱର ଜାଣିଥାନ୍ତି ଏବଂ ସେହି ଅନୁସାରେ ଅଦୃଷ୍ଟ ପୁଣି ତାର ସମସ୍ତ କର୍ମର ଫଳ ଭାବରେ ବିଚାର କରି ତାକୁ ଫଳଦାନ କରିଥାନ୍ତି। ଭଲ କର୍ମ ପାଇଁ ଭଲ ଫଳ ଏବଂ ଅପକର୍ମ ପାଇଁ ଲୋକକୁ ତାର କୃତକର୍ମର ଫଳ ଭୋଗ କରିବାକୁ ହୋଇଥାଏ। କେହି କେହି ଏହାକୁ ଉପଲବ୍ଧି କରନ୍ତି, ଏହାକୁ କେହି କେହି ପ୍ରାରବ୍ଧ ବୁଦ୍ଧି ମଧ୍ୟ କହିଥାନ୍ତି। ସନ୍ଥମାନେ କହିଥାନ୍ତି ମନୁଷ୍ୟ ତା ପୂର୍ବ ଜନ୍ମର କର୍ମ ସମୂହକୁ ଫେରେଇ ଆଣିବା ସମ୍ଭବ ନୁହେଁ, ଏଣୁ ସଚେତନ ମଣିଷ ଏ ଜନ୍ମର କର୍ମକୁ ନିଜର ମଙ୍ଗଳ ସହିତ ଅନ୍ୟମାନଙ୍କର ମଙ୍ଗଳ ପାଇଁ ବିନିଯୋଗ କରିବା ଉଚିତ। ଈଶ୍ୱର ନିଶ୍ଚୟ ତାଦ୍ୱାରା ଖୁସି ହୁଅନ୍ତି। କେହି ତାର ପୂର୍ବ ଜନ୍ମ ବା ଅତୀତକୁ ଦେଖେନି କି ଦେଖିପାରିବ ନାହିଁ, ଭବିଷ୍ୟତରେ ମଧ୍ୟ କ'ଣ ଅଛି ସେ କଥା ମଧ୍ୟ ସେ ଜାଣେ ନାହିଁ, କିନ୍ତୁ ବର୍ତ୍ତମାନ ଉପରେ ତାର ସମ୍ପୂର୍ଣ୍ଣ ଅଧିକାର ରହିଛି। ତେଣୁ ବର୍ତ୍ତମାନକୁ ସୃଷ୍ଟି ବଳିଷ୍ଠ ସୁନ୍ଦର ଓ ରୁଚିର କରିବା ପାଇଁ ପ୍ରତ୍ୟେକ ମଣିଷ କର୍ମ କରିବା ଦରକାର ଏବଂ ନିଜ ଅହଙ୍କାରକୁ ବିସର୍ଜନ ଦେବା ମଧ୍ୟ ଉଚିତ। ବିଭୁ ଚରଣାଶ୍ରିତ ହେଲେ ଏସବୁ ଆପେ ଆପେ ସମ୍ଭବ ହୋଇଥାଏ। ଏହି କୃତକର୍ମ ହିଁ ମନୁଷ୍ୟ ଭାଗ୍ୟ ଓ ଭବିତବ୍ୟ ନିର୍ମାଣ କରିଥାଏ। ଏହା ଅନ୍ତତଃ ପ୍ରତ୍ୟେକ ମଣିଷ ବୁଝିବା ଦରକାର। ଏଣୁ ଜ୍ଞାନୀ ଲୋକମାନେ ନିଜ କର୍ମକୁ କିଭଳି ଭାବରେ ନିୟନ୍ତ୍ରଣ କରାଯାଇପାରିବ ଏବଂ କିପରି କରିବା ଉଚିତ ସେ ସମ୍ପର୍କରେ ସେମାନେ ପରାମର୍ଶ ଦେଇଥାନ୍ତି। ସେଥିପାଇଁ ସେମାନେ କୁହନ୍ତି ମନୁଷ୍ୟର ସ୍ୱପ୍ନ, ବ୍ୟକ୍ତିତ୍ୱ ଏବଂ ବ୍ୟକ୍ତିଗତ ସ୍ୱାର୍ଥ ଯାହା କିଛି ଥାଉନା କାହିଁକି ସବୁ ମହତ୍ତର ସାଧନ ଲକ୍ଷ୍ୟରେ ଯଦି ଉଦ୍ଦିଷ୍ଟ ହୋଇଥାଏ ତାହେଲେ ତାର ସଂକଳ୍ପ ସିଦ୍ଧ ହେବ ଏବଂ ସାଧନା ମଧ୍ୟ ସମ୍ଭବ ହୋଇଥାଏ। ଏ ସମ୍ପର୍କରେ ଭାରତର ପୂର୍ବତନ ରାଷ୍ଟ୍ରପତି APJ ଅବଦୁଲ କଲାମଙ୍କ ଜୀବନରୁ କିଛି ଉଦ୍ଧାର କରାଯାଇପାରେ। ତାଙ୍କ ଆତ୍ମଜୀବନୀରେ ସେ ଲେଖିଛନ୍ତି ସେ ଏୟାରଫୋର୍ସରେ ପରୀକ୍ଷା ଦେଇ ଅସଫଳ ହେଲେ, ତାଙ୍କ ମନରେ ଭୀଷଣ ଦୁଃଖ ହେଲା ଏବଂ ସେ ଅବ୍ୟବସ୍ଥିତ ଭାବରେ ଯାଇ ଶାନ୍ତି କେଉଁଠି ମିଳିବ ସେଥିପାଇଁ ବୁଲି ବୁଲି ସ୍ୱାମୀ ଶିବାନନ୍ଦଙ୍କ ଆଶ୍ରମରେ ପହଞ୍ଚିଲେ। ସ୍ୱାମୀଜୀଙ୍କ ଦେବସୁଲଭ ବ୍ୟକ୍ତିତ୍ୱ ତାଙ୍କୁ ଗଭୀର ଭାବରେ ଆକର୍ଷିତ ପ୍ରଭାବିତ କଲା। ଉଦାରଚେତା ଶିବାନନ୍ଦଙ୍କ ହୃଦୟରେ ଧର୍ମାନ୍ଧତା ବା କୌଣସି ସାମ୍ପ୍ରଦାୟିକତା ସଂକୀର୍ଣ୍ଣ ମନୋଭାବ ନଥିଲା। କଲାମଙ୍କ ମାନସିକ ସ୍ଥିତିକୁ ସେ ଅନୁଭବ କରିପାରିଲେ। ସେତେବେଳେ ସେ ଭାରି ବିପନ୍ନ ଅବସ୍ଥାରେ ଥାନ୍ତି। ସ୍ନେହପୂର୍ଣ୍ଣ ଭାବରେ ସମ୍ଭାଷଣ ଜଣାଇବା ସହିତ ସ୍ୱାମୀଜୀ ମିତହସି କହିଲେ ଶୁଦ୍ଧ ମନରେ ନିଜ ଇଚ୍ଛା ଶକ୍ତି ଉତ୍ପନ୍ନ ହୋଇଥିଲେ ନିଜ ହୃଦୟରେ ଓ ଅନ୍ତରାତ୍ମାରେ ଏକ ଅଲୌକିକ ଉର୍ଜା ସୃଷ୍ଟି ହୋଇଥାଏ। ଏହି ଉର୍ଜା ଉପରେ ଭରସା ଓ ବିଶ୍ୱାସ ରଖ। ବୋଧହୁଏ ଈଶ୍ୱର ତମ ପାଇଁ ଅନ୍ୟ କିଛି ମହତ୍ତ୍ୱପୂର୍ଣ୍ଣ ଦାୟିତ୍ୱ ରଖିଛନ୍ତି। କହିବା ବାହୁଲ୍ୟ, କଲାମ କେବଳ ଦେଶର ସର୍ବୋଚ୍ଚ ଆସନ ରାଷ୍ଟ୍ରପତି ଭାବରେ ଅଳଙ୍କୃତ କରିନଥିଲେ, ମିସାଇଲ ମ୍ୟାନ, ଶିକ୍ଷାବିତ, ବୈଜ୍ଞାନିକ ସର୍ବୋପରି ଜଣେ ମହତ୍ ବ୍ୟକ୍ତି ଭାବରେ ସେ କାଳକାଳକୁ ସ୍ମରଣୀୟ ହୋଇ ରହିବେ। ତାଙ୍କ ଭିତରେ ଯେଉଁ ସଂକଳ୍ପ ଶକ୍ତି ଥିଲା ତାହା ତାଙ୍କୁ ସଫଳତାର ଶୀର୍ଷରେ ପହଞ୍ଚାଇ ପାରିଥିଲା।
1: ଶୁଣୁଥିଲେ ଅନୁଚିନ୍ତା, ନିବେଦନ କରିଥିଲେ ସୁଲୋଚନା ଦାସ, ଆକାଶବାଣୀ କଟକ। ଆସନ୍ତୁ ଶୁଣିବା ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 61ତମ ଭାଗ, ପ୍ରଯୋଜନା ସୁହାସ ମହାନ୍ତି।

ତତ୍ତ୍ୱ କହି ଭଗବାନ ଅନ୍ତର୍ଦ୍ଧାନ ହେବାରୁ ବ୍ରହ୍ମା ତାଙ୍କୁ ସ୍ତୁତି କରି ସୃଷ୍ଟି ନିମନ୍ତେ ନିଶ୍ଚଳ ସମାଧିରେ ବସିଲେ। ଏହାପରେ ଶୁକମୁନି ରାଜା ପରୀକ୍ଷିତଙ୍କ ଆଗରେ ଭାଗବତର ଦଶ ଲକ୍ଷଣ ସମ୍ପର୍କରେ ବୁଝାଇ କହିଲେ। ପରମେଶ୍ୱରଙ୍କଠାରୁ ଜାତ ଶବ୍ଦ ଆଦି ଯାହା ଉତ୍ପନ୍ନ ହୁଅନ୍ତି ତାହା ସର୍ଗ ଓ ବ୍ରହ୍ମାଙ୍କଠାରୁ ଜାତ ଚରାଚର ସୃଷ୍ଟି ହେଉଛି ବିସର୍ଗ। ଜୀବମାନଙ୍କ ମଧ୍ୟରେ ବିଷ୍ଣୁଙ୍କ ଅବସ୍ଥାନକୁ ସ୍ଥିତି ଏବଂ ଭକ୍ତମାନଙ୍କ ପ୍ରତି ଭଗବାନଙ୍କ ଅନୁଗ୍ରହକୁ ପୋଷଣ କୁହାଯାଏ। କର୍ମମାନଙ୍କ ବାସନାର ନାମ ଉତ୍ତି। ମନୁ ଆଦିଙ୍କ ଆଚରିତ ଧର୍ମ ହେଉଛି ମନ୍ୱନ୍ତର। ଭଗବାନ ବିଭିନ୍ନ ଅବତାର ହୋଇ ପୃଥିବୀକୁ ଆସିଥିବା ବେଳେ କରିଥିବା ଲୀଳା, ତାହାଙ୍କ ଲୀଳା ବିଭୋର ମହାପୁରୁଷ ଏବଂ ସେମାନଙ୍କ ଭକ୍ତମାନଙ୍କର ଚରିତ କଥାକୁ ଈଶାନୁ କଥା କୁହାଯାଏ।

0: ଶୁଣୁଥିଲେ ଅତି ବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 61ତମ ଭାଗ। ଏହି ଭାଗରେ କଣ୍ଠଦାନ କରିଥିଲେ ସେବାରାଣୀ ମହାପାତ୍ର, ମଧୁଲିତା ମହାନ୍ତି, ଲକ୍ଷ୍ମୀକାନ୍ତ ପାଲିତ ଏବଂ ସୁବାସ ଦାସ। ବେତାର ସମ୍ପାଦନା ଡକ୍ଟର ବିଚିତ୍ରାନନ୍ଦ ମହାନ୍ତି, ସଙ୍ଗୀତ ପରିଚାଳନା ତାରାକାନ୍ତ ପଣ୍ଡା, ବର୍ଣ୍ଣନା ବସନ୍ତ ମହାନ୍ତି, ପ୍ରଯୋଜନା ସୁହାସ ମହାନ୍ତି। ଆକାଶବାଣୀ କଟକ। ଶୁଣନ୍ତୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଓ ଭଉଣୀମାନେ, ପନିପରିବା ଫସଲ ଚାରିପାଖରେ ଘାସ ପତ୍ର ଆଦି ଦେଇ ମଲ୍ଚିଂ କରନ୍ତୁ, ଯାହା ମୃତ୍ତିକାର ଆର୍ଦ୍ରତା ସଂରକ୍ଷଣ କରିବ। ଦିନର ତାପମାତ୍ରା ବୃଦ୍ଧି ସହ ଗ୍ରୀଷ୍ମ ଲହରୀ ପ୍ରବାହର ପୂର୍ବାନୁମାନ ଥିବାରୁ ଅଧିକ ଗରମ ସମୟରେ ଦିନ 12ରୁ 4 ସମୟରେ କ୍ଷେତରେ କାମ କରନ୍ତୁ ନାହିଁ। ଖରା ସମୟରେ ମୁଣ୍ଡ ଓ ବେକକୁ ଢାଙ୍କିବା ପାଇଁ ଚଉଡ଼ା ଟୋପି କିମ୍ବା କପଡ଼ା ବ୍ୟବହାର କରନ୍ତୁ। ହାଲୁକା ପୋଷାକ ପିନ୍ଧନ୍ତୁ। ଗୃହପାଳିତ ପଶୁପକ୍ଷୀଙ୍କୁ ପର୍ଯ୍ୟାପ୍ତ ପରିମାଣର ସ୍ୱଚ୍ଛ ପାଣି ପିଇବାକୁ ଦିଅନ୍ତୁ, ଯେଉଁଠାରେ ପବନ ଚଳାଚଳ କରୁଥିବ, ଛାଇ ଥିବ ଓ ଥଣ୍ଡା ଘରେ ରଖନ୍ତୁ। ମାଛ ପୋଖରୀରେ ପାଣିର ଗଭୀରତା ବଢ଼ାନ୍ତୁ ଓ ଅତ୍ୟଧିକ ଗରମରେ ଖାଦ୍ୟର ପରିମାଣ କମ୍ କରନ୍ତୁ। କାଳବୈଶାଖୀ ବର୍ଷା ଓ ଝଟକା ପବନ ହେତୁ ଲତାଜାତୀୟ ପନିପରିବା ପ୍ରଭାବିତ ହେବାର ସମ୍ଭାବନା ଥିବାରୁ ଅମଳ ଉପଯୋଗୀ ପନିପରିବାକୁ ତୋଳି ଦିଅନ୍ତୁ ଏବଂ ମଞ୍ଚାକୁ ମଜବୁତ କରିଦିଅନ୍ତୁ। ଆମ୍ବ ଗଛର ଫଳକୁ ନେଟ୍ ବା ଜାଲ ଲଗାଇ

0: ପବନରୁ ରକ୍ଷା କରନ୍ତୁ। ଖରାଟିଆ ଚାଷ କରି ଜମିରେ ସବୁଜ ସାର ହିସାବରେ ଧନିଚା ମଞ୍ଜିକୁ ଏକର ପ୍ରତି 10 କିଲୋଗ୍ରାମ ହିସାବରେ ବୁଣନ୍ତୁ। ସର୍ବଦା ପ୍ରାମାଣିକ ବିହନ ବ୍ୟବହାର କରନ୍ତୁ ଓ ପ୍ରତି 3 ବର୍ଷ ପରେ ଏହାକୁ ପରିବର୍ତ୍ତନ କରନ୍ତୁ। ଉନ୍ନତମାନର ବିହନ, ଅଧିକ ଅମଳକ୍ଷମ ବିହନ ବ୍ୟବହାର କଲେ ଅମଳ 15% ପର୍ଯ୍ୟନ୍ତ ବୃଦ୍ଧି ହୋଇପାରିବ। ଏବେ ଆସନ୍ତୁ କେତୋଟି ଧାନ କିସମ ସମ୍ପର୍କରେ ଜାଣିବା। ମଧ୍ୟବର୍ତ୍ତୀ ଗଭୀର ଜମି ପାଇଁ ସିଆର୍ ଧାନ 501, 510, 511, 512, 500, 502, 503, ସିଆର୍ ଧାନ 505, ସିଆର୍ ଧାନ 507, ସିଆର୍ ଧାନ 508। ଏଥିସହିତ ଦୁର୍ଗା, ସାରଳା, ଗାୟତ୍ରୀ ଏବଂ ବର୍ଷା ଧାନ ବ୍ୟବହାର କରିପାରିବେ। ସେହିପରି ଢିପ ଜମି ଏବଂ ବାସ୍ନା ଧାନ ପାଇଁ ସିଆର୍ ଧାନ 100, ସିଆର୍ ଧାନ 101, 102, 108, 203, 205, ସିଆର୍ ଧାନ 206, ସିଆର୍ ଧାନ 207, ସିଆର୍ ଧାନ 209, ସିଆର୍ ଧାନ 221, ସିଆର୍ ଧାନ 212, ସିଆର୍ ଧାନ 214, ସିଆର୍ ଧାନ 807। ଏଥିସହିତ ବନ୍ଦନା ଓ ସହଭାଗୀ ଧାନ ମଧ୍ୟ ଚାଷ କରିପାରିବେ। ସେହିପରି ଜଳସେଚିତ ମଧ୍ୟମ ଜମି ପାଇଁ ସିଆର୍ ଧାନ 307, 310, 311, 312, 314, 315, ସିଆର୍ ଧାନ 316, 317, 319, ସିଆର୍ ଧାନ 321, ସିଆର୍ ଧାନ 324, 326, 327, ସିଆର୍ ଧାନ 329, ସିଆର୍ ଧାନ 331, 332, 337, ସିଆର୍ ଧାନ 804, ସିଆର୍ ଧାନ 805, ସିଆର୍ ଧାନ 809 ବ୍ୟବହାର କରିପାରିବେ। ସେହିପରି ବନ୍ୟା ପ୍ଲାବିତ ଏବଂ ସ୍ୱଳ୍ପ ଗଭୀର ଖାଲୁଆ ଜମି ପାଇଁ ସିଆର୍ ଧାନ 800, ସିଆର୍ ଧାନ 801, 802, 803, ସିଆର୍ ଧାନ 408, 409, 410, 411, 412, ସିଆର୍ ଧାନ 413, 414, 416। ଏଥିସହିତ ସ୍ୱର୍ଣ୍ଣ, ସ୍ୱର୍ଣ୍ଣ ସବେକ, ପୂଜା, ପୂଜା ସବେକ, ସିଆର୍ ଧାନ 1009 ବ୍ୟବହାର କରିପାରିବେ। ସେହିପରି ଉପକୂଳବର୍ତ୍ତୀ ଲୁଣି ଜମି ପାଇଁ ସିଆର୍ ଧାନ 405, ସିଆର୍ ଧାନ 403, ସିଆର୍ ଧାନ 412, ସିଆର୍ ଧାନ 414 ସହିତ ଲୁଣିଶ୍ରୀ, ଲୁଣା ବରିଆଲ ବ୍ୟବହାର କରିପାରିବେ। ମଧ୍ୟମ ଏବଂ ଖାଲୁଆ ଜମି ଶଙ୍କର ଜାତୀୟ ଧାନ କିସମଗୁଡ଼ିକ ହେଉଛି ସିଆର୍ ଧାନ 701, ସିଆର୍ ଧାନ 702, ସିଆର୍ ଧାନ 703 ଏବଂ 706। ଏଥିସହିତ ଅଜୟ ଓ ରାଜଲକ୍ଷ୍ମୀ ମଧ୍ୟ ବ୍ୟବହାର କରିପାରିବେ। ମନେ ରଖନ୍ତୁ, ଏ ସମସ୍ତ ବିହନକୁ ପ୍ରାମାଣିକ ସଂସ୍ଥାଠାରୁ କିଣନ୍ତୁ।
1: ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗର ଭାବି ସୂଚନାରୁ ଜଣାଯାଇଛି ଯେ ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର ଜିଲ୍ଲାମାନଙ୍କର ଅଳ୍ପ କେତେକ ସ୍ଥାନରେ ହାଲକାରୁ ମଧ୍ୟମ ଧରଣର ବର୍ଷା କିମ୍ବା ଘଡ଼ଘଡ଼ି ସହିତ ବର୍ଷା ହେବାର ସମ୍ଭାବନା ରହିଛି। ଶୁଣିଲେ ପାଣିପାଗର ସୂଚନା, ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସମୟ ସକାଳ 6:55 ହେବାକୁ ଯାଉଛି। ସଂସ୍କୃତିରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।
2: ଇୟମ୍ ଆକାଶବାଣୀ ସମ୍ପ୍ରତି ବାର୍ତ୍ତାଃ ଶ୍ରୂୟନ୍ତାମ୍ ପ୍ରବାଚକଃ ପୁନୀତ ତ୍ରିପାଠୀ। ଅଥ ବାର୍ତ୍ତାଃ। राष्ट्रपतिभवने गतसायं आयोजितस्य रक्षा अलंकरण समारोहस्य समये राष्ट्रपतिः द्रौपदी मुर्मुः शौर्य पुरस्कारान् प्रदत्तवती। उपराष्ट्रपतिः सीपी राधाकृष्णन वर्यः, प्रधानमंत्री नरेन्द्र मोदी, रक्षामंत्री राजनाथ सिंहः, अन्ये केन्द्रीय मन्त्रिणः, सशस्त्र सेनायाः वरिष्ठाधिकारिणश्च अस्मिन् अवसरे उपस्थिताः आसन्। राष्ट्रपतिः समारोहस्य समये रक्षा सैन्य दलानां, केन्द्रीय सशस्त्र आरक्षक बलानां, राज्य केन्द्र शासित प्रदेशयोः आरक्षकेभ्यश्च 7 कीर्तिचक्राणि, 15 वीरचक्राणि, 31 शौर्यचक्राणि च प्रदत्तानि। जम्मूनगरस्य अन्ताराष्ट्रिय सीमायां कर्तव्यपारायणतावधौ प्राणत्यागं कृतवन्तौ बीएसएफ इत्यस्य आरक्षकं दीपक

ଅନୁଷ୍ଠାନ ଦିନ ଗୋଟିଏ ବାଜି ଦଶ ମିନିଟ୍ରେ ପରିବେଷଣ କରିବେ ବଳରାମ କାଣ୍ଡି। ଦିନ ଗୋଟିଏ ବାଜି କୋଡ଼ିଏ ମିନିଟ୍ରେ ନାରୀ ମହଲ, ଏଥିରେ ଶୁଣିବେ ଆଲୋଚନା କେଶର ଯତ୍ନ, ଆଲୋଚନା କରିବେ କଣ୍ଢେଇ ପରିଚା। ଓଡ଼ିଆ କଥାଚିତ୍ରର ଗୀତ ଶୁଣିବେ ଦିନ ଦୁଇଟା ବାଜି ପଇଁଚାଳିଶ ମିନିଟ୍ରେ ଏବଂ ଅପରାହ୍ନ ପାଞ୍ଚଟାରେ ଏବଂ ରାତି ସାତଟା ବାଜି ଦୁଇ ମିନିଟ୍ରେ। ଅସରନ୍ତି ଅପରାହ୍ନରେ ହିନ୍ଦୀ କଥାଚିତ୍ରର ଗୀତ ଅପରାହ୍ନ ତିନିଟାରେ ଚିରହରିତ ରେ ଶ୍ରୋତାଙ୍କ ଅନୁରୋଧରେ ଓଡ଼ିଆ ଲଘୁ ଏବଂ ଆଲବମ୍ ଗୀତ ପ୍ରଚାର କରିବ ଅପରାହ୍ନ ଚାରିଟାରେ। ସମବେତ କଣ୍ଠରେ ଦେଶଭକ୍ତି ଗୀତ ଶୁଣିବେ ଅପରାହ୍ନ ଚାରିଟା ବାଜି ପଞ୍ଚାବନ ମିନିଟ୍ରେ। ଯୁବବାଣୀ ଅପରାହ୍ନ ପାଞ୍ଚଟା ବାଜି ତିରିଶ ମିନିଟ୍ରେ ଏଥିରେ ସୃଜନୀରେ ଶୁଣିବେ ଆଲୋଚନା କଳ୍ପନାର ବାସ୍ତବିକତା, ବାସ୍ତବିକତାର କଳ୍ପନା, ଏ ସମ୍ପର୍କରେ କହିବେ ପୂଜା ବିଶ୍ୱାଳ ଏବଂ ପରିପରି ଶ୍ରୋତାଙ୍କ କଲମରୁ କବିତା। ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତମାନସର ତେୟାଳିଶତମ ଭାଗ ପ୍ରଚାର କରିବ ସନ୍ଧ୍ୟା ଛଅଟା ବାଜି ଦଶ ମିନିଟ୍ରେ। କାର୍ଯ୍ୟକ୍ରମ ଉଦୟ ଭାରତ ପ୍ରଚାର କରିବ ସନ୍ଧ୍ୟା ଛଅଟା ବାଜି ତିରିଶ ମିନିଟ୍ରେ। ବିଷୟ ରହିଛି ଦେଶର ପ୍ରଗତିକୁ ତ୍ୱରାନ୍ୱିତ କରିବ ସାମୁଦ୍ରିକ ଅର୍ଥନୀତି, ଆଲୋଚକ ଡକ୍ଟର ପ୍ରଫୁଲ୍ଲ କୁମାର ସାହୁ। ଓଡ଼ିଆ କଥାଚିତ୍ରର ଗୀତ ଶୁଣିବେ ରାତି ସାତଟା ବାଜି ଦୁଇ ମିନିଟ୍ରେ। ମାଲକାନଗିରି ଜିଲ୍ଲାର ହାଲଚାଲ ରାତି ସାତଟା ବାଜି ପଚିଶ ମିନିଟ୍ରେ। ଜିଲ୍ଲା ହାଲଚାଲରେ କୃଷି ସଂସାର ରାତି ସାତଟା ବାଜି ତିରିଶ ମିନିଟ୍ରେ, ଏଥିରେ ଶୁଣିବେ ବାଇଗଣ ଫସଲରେ ସୂତ୍ରକର୍ମୀ ଜନିତ ରୋଗ ଓ ତା'ର ପ୍ରତିକାର, ଏ ସମ୍ପର୍କରେ ଆଲୋଚନା କରିବେ ଡକ୍ଟର ଜୟନ୍ତ କୁମାର ମହାଲିକ। ହିନ୍ଦୀ କଥାଚିତ୍ରର ଗୀତ ରାତି ଆଠଟା ବାଜି ଦୁଇ ମିନିଟ୍ରେ, ହିନ୍ଦୀ ଶିକ୍ଷା ରାତି ଆଠଟା ବାଜି ତିରିଶ ମିନିଟ୍ରେ। ଶିକ୍ଷା ଦେବେ କ୍ଷେତ୍ରବାସୀ ତ୍ରିପାଠୀ, ଶିକ୍ଷା ଗ୍ରହଣ କରିବେ ରୀତିକା ପ୍ରସାଦ। ବୟସର କୃଷ୍ଣ ଚୂଡ଼ା ରାତି ନଅଟା ବାଜି ତିରିଶ ମିନିଟ୍ରେ, ଏଥିରେ ଶୁଣିବେ କଣ୍ଠଶିଳ୍ପୀ କରୁଣାକର ସେଠୀଙ୍କ ସହ ସାକ୍ଷାତକାର। କେନ୍ଦ୍ର ସରକାରଙ୍କର ବାରବର୍ଷ ପୂର୍ତ୍ତି ଅବସରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ରେକର୍ଡିଂ ଶୁଣିବେ ରାତି ଦଶଟାରେ। ଶ୍ରୋତାଙ୍କ ଅନୁରୋଧରେ ଓଡ଼ିଆ କଥାଚିତ୍ରର ଗୀତ ପ୍ରଚାର କରିବୁ ରାତି ଦଶଟା ବାଜି ପଇଁତିରିଶ ମିନିଟ୍ରେ। ଶୁଣିଲେ ଆଜି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମର ସୂଚନା। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଟିକେ ପରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ
3: नमस्कार आकाशवाणी कटक आंचलिक संवाद पढ़ुछंती सत्यव्रत बेहुरा। मुख्यमंत्री मोहन चरण माझी अध्यक्षतारे भुवनेश्वर लोकसेवा भवन में राज्य कैबिनेट बैठक अनुष्ठित होइजैछि। बैठक पर मुख्य शासन सचिव अनुप गर्ग कहिछंती कैबिनेट पांचटी विभाग मोट दसटी प्रस्ताव को अनुमोदन देइछंती। जलतट विकास योजना को मंजूरी मिलिछि। ଏହି ଯୋଜନା ପାଇଁ 500 କୋଟି ଟଙ୍କା ଖର୍ଚ୍ଚ ହେବ। ରାଜ୍ୟରେ ପର୍ଯ୍ୟଟନ ଭିତ୍ତିଭୂମିକୁ ଆହୁରି ସୁଦୃଢ଼ କରିବା ଲକ୍ଷ୍ୟରେ ଆତିଥ୍ୟ ଭିତ୍ତିଭୂମି ପାଇଁ ଭୂମି ବ୍ୟାଙ୍କ ଯୋଜନାକୁ ଅନୁମୋଦନ ମିଳିଛି। ଏହି ଯୋଜନାରେ ପର୍ଯ୍ୟାୟକ୍ରମେ 5,501 ଏକର ଜମି ଚିହ୍ନଟ କରାଯାଇ ପର୍ଯ୍ୟଟନ ଭୂମି ବ୍ୟାଙ୍କ ସୃଷ୍ଟି କରାଯିବ। ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟଟନସ୍ଥଳୀକୁ ଏଥିରେ ସାମିଲ କରାଯାଇଛି। ସେହିଭଳି ପ୍ରଧାନମନ୍ତ୍ରୀ ଆବାସ ସହର ଯୋଜନାର ଦ୍ୱିତୀୟ ପର୍ଯ୍ୟାୟର ଆର୍ଥିକ ଅନଗ୍ରସର ବର୍ଗ ହିତାଧିକାରୀଙ୍କ ପାଇଁ ଷ୍ଟାମ୍ପ ଓ ପଞ୍ଜୀକରଣ ଶୁଳ୍କ ଛାଡ଼ କରାଯାଇଛି। ଖୋର୍ଦ୍ଧାରେ ମହିଳା ଶ୍ରମିକ ହଷ୍ଟେଲ ବିକାଶ ସାଧନ ପାଇଁ ନିଷ୍ପତ୍ତି ହୋଇଛି। ରାଜ୍ୟ ଶିଳ୍ପନୀତି 2022ରେ ସଂଶୋଧନ ହୋଇଥିବା ଶ୍ରୀମତୀ ଗର୍ଗ ସୂଚନା ଦେଇଛନ୍ତି।

0: ମହିଳା ଶ୍ରମିକଙ୍କ ପାଇଁ ଗୋଟେ 4000 ସଂଖ୍ୟାର ଗୋଟେ ବଡ ହଷ୍ଟେଲ ସେଇଟାର ଟେଣ୍ଡର ଅନୁମୋଦନ ହେଲା। ଏଇ ହଷ୍ଟେଲ କାଲିବେଟି ଇଣ୍ଡଷ୍ଟ୍ରିଆଲ ଏଷ୍ଟେଟ ଯୋଉ ଆମର ଖୋର୍ଦ୍ଧାରେ ଅଛି ସେଇଥିରେ ତିଆରି କରାଯିବ।
1: ରାଜ୍ୟପାଳ ଡକ୍ଟର ହରିବାବୁ କମ୍ମମପାଟି ଗତକାଲି ଗଜପତି ଜିଲ୍ଲାର ଜିରାଙ୍ଗସ୍ଥିତ ବୌଦ୍ଧମଠ ପରିଦର୍ଶନ କରି ଭଗବାନ ବୁଦ୍ଧଙ୍କ ନିକଟରେ ବିଶ୍ୱଶାନ୍ତି ସମୃଦ୍ଧି ଓ ସମସ୍ତଙ୍କ ମଙ୍ଗଳ କାମନା କରିଥିଲେ। ଏହି ଅବସରରେ ରାଜ୍ୟପାଳ ମଠ ସଦସ୍ୟ ଓ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରି ସେମାନଙ୍କ ମତାମତ ଓ ସମସ୍ୟା ବିଷୟରେ ଅବଗତ ହେବା ସହ ମଠର ସାଧୁସନ୍ଥମାନଙ୍କର ଭକ୍ତି କରୁଣା ସମ୍ପ୍ରୀତି ଓ ଆଧ୍ୟାତ୍ମିକ ମୂଲ୍ୟବୋଧ ପ୍ରତି ପ୍ରତିବଦ୍ଧତାକୁ ପ୍ରଶଂସା କରିଥିଲେ। ରାଜ୍ୟର ସମସ୍ତ ପୌରାଞ୍ଚଳରେ 13 ଦିନିଆ ନାଗରିକ ସମ୍ପର୍କ ଅଭିଯାନ ଆଜିଠାରୁ ଆରମ୍ଭ ହେଉଛି। ସହରାଞ୍ଚଳ ନାଗରିକ ସମ୍ପର୍କ ନାଗରିକ କୈନ୍ଦ୍ରିକ ସହରୀ ଶାସନକୁ ସୁଦୃଢ଼ କରିବା ଏବଂ ସହରୀ ବିକାଶରେ ଜନସାଧାରଣଙ୍କ ଅଂଶଗ୍ରହଣକୁ ବୃଦ୍ଧି କରିବା ଲକ୍ଷ୍ୟ ନେଇ ଆଜିଠାରୁ 21 ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଏହି କାର୍ଯ୍ୟକ୍ରମ ଚାଲିବ। ଏଥିରେ ସଚେତନତା ଶୋଭାଯାତ୍ରା ୱାର୍ଡସ୍ତରୀୟ ବୈଠକ ଜନପରାମର୍ଶ ସ୍ୱଚ୍ଛତା ଅଭିଯାନ ଆଦି ବିଭିନ୍ନ ନାଗରିକ କୈନ୍ଦ୍ରିକ କାର୍ଯ୍ୟକ୍ରମମାନ ଆୟୋଜନ କରାଯିବ। ରାଜ୍ୟରେ ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟାରେ 10 ଦିନ ମଧ୍ୟରେ ରାଜ୍ୟର 2,70,00,000 ମତଦାତାଙ୍କୁ ଭୋଟରଙ୍କ ନିକଟରେ ଫର୍ମ ପହଞ୍ଚାଇବାରେ ପ୍ରଶାସନ ସଫଳ ହୋଇଛି। ଗତକାଲି ସୁଦ୍ଧା ସମୁଦାୟ ଭୋଟରଙ୍କ ମଧ୍ୟରୁ 75%ରୁ ଅଧିକଙ୍କୁ ଫର୍ମ ବଣ୍ଟନ କାର୍ଯ୍ୟ ସମ୍ପୂର୍ଣ୍ଣ ଶେଷ ହୋଇଛି। ବ୍ରହ୍ମପୁରରେ ଭୋଟର ତାଲିକାରେ ସ୍ୱତନ୍ତ୍ର ସଘନ ସଂଶୋଧନ ସମ୍ପର୍କିତ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ନିର୍ବାଚନ ସମୟରେ ଯୁବ ସମାଜର ଭୂମିକା ନେଇ ଆଲୋଚନା ହୋଇଥିଲା। ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ଓଜେଇଇ 2026 ଫଳ ପ୍ରକାଶ ପାଇଛି। ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ଚଳିତ ମାସ ତୃତୀୟ ସପ୍ତାହରେ କାଉନ୍ସେଲିଂ ଆରମ୍ଭ ହେବ। ଓଜେଇଇ ବି ଫାର୍ମ ପାଠ୍ୟକ୍ରମରେ ଶୁଭ୍ରାଂଶୁ ସୂତାର ଶୀର୍ଷରେ ରହିଛନ୍ତି। ସେହିଭଳି ଏମ୍ଟେକ୍ରେ ସ୍ୱାଗତ କୁମାର ବେହୁରା ଟପର ହୋଇଛନ୍ତି। ଏଥିରେ ମୋଟ 62,691 ଜଣଙ୍କୁ ର୍ୟାଙ୍କ ମିଳିଛି। ଏହି ସଫଳତା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କୃତି ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଭଗବାନ ବିର୍ସା ମୁଣ୍ଡାଙ୍କ ତିରୋଧାନ ଦିବସ ଅବସରରେ ଆଜି ବିଧାନସଭା ପରିସରରେ ତାଙ୍କ ପ୍ରତିମୂର୍ତ୍ତିରେ ବିଶିଷ୍ଟ ବ୍ୟକ୍ତିମାନେ ପୁଷ୍ପମାଲ୍ୟ ଅର୍ପଣ କରିବେ। ବାଚସ୍କତି ସୁରମା ପାଢ଼ୀ ମନ୍ତ୍ରିମଣ୍ଡଳର ସଦସ୍ୟ ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଏଥିରେ ଯୋଗଦେବେ ବୋଲି ଜଣାପଡ଼ିଛି। ଲିଙ୍କ୍ ଟ୍ରେନ୍ରେ ବିଳମ୍ବ ହେତୁ ଆଜି ପୁରୀ ହାଓଡ଼ା ଶତାବ୍ଦୀ ଏକ୍ସପ୍ରେସ୍କୁ ବାତିଲ କରାଯାଇଛି। ସେହିଭଳି ହାଓଡ଼ା ପୁରୀ ଶତାବ୍ଦୀ ଏକ୍ସପ୍ରେସ୍ ମଧ୍ୟ ଆଜି ବାତିଲ ରହିବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି। ଆକାଶବାଣୀ ନବବର୍ଷର ଗୌରବମୟ ଯାତ୍ରା ସମ୍ପୂର୍ଣ୍ଣ କରିବା ଅବସରରେ ଆକାଶବାଣୀ ଭବାନୀପାଟଣା କେନ୍ଦ୍ର ପକ୍ଷରୁ ଭବାନୀପାଟଣା ଟାଉନ୍ହଲ୍ଠାରେ ନବତୀ ଗୌରବାନ୍ୱୟୀ ସୁଗମ ସଙ୍ଗୀତ ସମାରୋହ ଓ ସମ୍ଭର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ ଦରୱାନ ଆକାଶବାଣୀର ଇତିହାସ ଓ ଜନସମ୍ପର୍କରେ ଏହାର ଭୂମିକା ଉପରେ ଆଲୋକପାତ କରିଥିଲେ। ବ୍ରହ୍ମପୁରସ୍ଥିତ ମହାତ୍ମା ଗାନ୍ଧି ଷ୍ଟାଡିୟମରେ ଆନ୍ତଃ 16 ବର୍ଷୀୟ ବାଳକ ବାଳିକା ବର୍ଗର ରାଜ୍ୟସ୍ତରୀୟ କବାଡ଼ି ପ୍ରତିଯୋଗିତାର ସେମିଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହୋଇଯାଇଛି। ବାଳିକା ବର୍ଗରେ ଗଞ୍ଜାମ ଦଳ 53-24 ପଏଣ୍ଟରେ ସମ୍ଭଲପୁରକୁ ପରାସ୍ତ କରି ଫାଇନାଲ୍କୁ ପ୍ରବେଶ କରିଛି। ସେହିଭଳି ବାଳକ ବର୍ଗରେ ବାଲେଶ୍ୱର 68-40 ପଏଣ୍ଟରେ ନୟାଗଡ଼କୁ ପରାସ୍ତ କରିଛି। ପାଣିପାଗ ରାଜ୍ୟରେ କାଳବୈଶାଖୀ ପ୍ରଭାବରେ ତାପମାତ୍ରା ହ୍ରାସ ପାଇଛି। ପାଣିପାଗ ବିଭାଗ ସୂଚନା ଅନୁଯାୟୀ ଆସନ୍ତା 6 ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି। ଏଥିଲାଗି ବିଭିନ୍ନ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଅପରପକ୍ଷରେ ଗତକାଲି 7ଟି ସହରର ତାପମାତ୍ରା 40 ଡିଗ୍ରୀ ଉପରେ ରେକର୍ଡ ହୋଇଥିବା ବେଳେ ଟିଟିଲାଗଡ଼ରେ ସର୍ବାଧିକ ତାପମାତ୍ରା 42 ଡିଗ୍ରୀ ସେଲ୍ସିୟସ୍ ରହିଥିଲା। ଆଞ୍ଚଳିକ ସମ୍ଭାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ଭାଦ ଶୁଣିପାରିବେ ଅପରାହ୍ନ 2:32।
2: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ ଆଜିଥିରେ ଆସନ୍ତୁ ଶୁଣିବା ଦାନ୍ତ ପ୍ରତିରୋପଣ। ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଡାକ୍ତର ରବି ରଞ୍ଜନ ସାହୁ।
3: ମନୁଷ୍ୟ ଶରୀରରେ 2 ଯୋଡ଼ା ଦାନ୍ତ ଦେଖାଯାଇଥାଏ। ପ୍ରଥମ ଯୋଡ଼ା ଦାନ୍ତ ବାଲ୍ୟାବସ୍ଥାରେ ଉଠିଥାଏ, ଯାହାକୁ ଦୁଧ ଦାନ୍ତ କୁହାଯାଏ। ବୟସ ଅନୁପାତରେ ତଳ ଓ ଉପର ମାଢ଼ିରେ 10ଟି ଲେଖାଏଁ ମୋଟ 20ଟି ଦୁଧ ଦାନ୍ତ ବା ଅସ୍ଥାୟୀ ଦାନ୍ତ ଉଠିଥାଏ, ଯାହାକି କାଳକ୍ରମେ 6ରୁ 12 ବର୍ଷ ବୟସ ମଧ୍ୟରେ ପଡ଼ିଯାଇଥାଏ ଏବଂ ଏହି ସ୍ଥାନରେ ସ୍ଥାୟୀ ଦାନ୍ତ ଉଠିଥାଏ। 6ରୁ 12 ବର୍ଷ ମଧ୍ୟରେ ତଳ ଓ ଉପର ଉଭୟ ମାଢ଼ିରେ 14ଟି ଲେଖାଏଁ ମୋଟ 28ଟି ସ୍ଥାୟୀ ଦାନ୍ତ ରହିଥାଏ। ପୁଣି 18ରୁ 25 ବର୍ଷ ମଧ୍ୟରେ ତଳ ଓ ଉପର ମାଢ଼ିରେ ଡାହାଣ ବା ପାର୍ଶ୍ୱ ଶେଷ ଭାଗରେ 1ଟି ଲେଖାଏଁ ମୋଟ 4ଟି ଦାନ୍ତ ସ୍ଥଳ ବିଶେଷରେ ଉଠିଥାଏ, ଯାହାକୁ ଜ୍ଞାନଦାନ୍ତ ବୋଲି କୁହାଯାଏ। ଏହି 4ଟି ଜ୍ଞାନଦାନ୍ତ ଅନେକ ସ୍ଥଳରେ ଆଦୌ ନ ଉଠିବା ବା ଆଂଶିକ ଉଠିବା

0: କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସମୟ ସକାଳ 7:15 ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
1: ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ନୂଆଦିଲ୍ଲୀରେ ଆଜି ଲ୍ୟାଣ୍ଡପୋର୍ଟ ପରିଚାଳନା ବ୍ୟବସ୍ଥାର ଶୁଭାରମ୍ଭ କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ। ଭାରତର ଫାର୍ମା ଶିଳ୍ପ କ୍ଷେତ୍ର ଆଗାମୀ 5 ବର୍ଷ ମଧ୍ୟରେ ଦ୍ୱିଗୁଣିତ ହେବ କହିଲେ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ। ଆନ୍ଧ୍ରପ୍ରଦେଶର ବିଶାଖାପାଟଣାସ୍ଥିତ ରାଷ୍ଟ୍ରୀୟ ଇସ୍କାତ ନିଗମ ଲିମିଟେଡ୍ ପ୍ଲାଷ୍ଟରେ ଅଗ୍ନିକାଣ୍ଡ ଯୋଗୁଁ 8 ଜଣଙ୍କର ମୃତ୍ୟୁ, ଗଭୀର ଦୁଃଖ ପ୍ରକାଶ କଲେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ। ନୂଆଦିଲ୍ଲୀରେ ଆଜି ଆରମ୍ଭ ହେବ 10 ବର୍ଷର ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଯୋଜନା, ଏକ ଉତ୍ସର୍ଗୀକୃତ ଯତ୍ନ ଶୀର୍ଷକ ସମାରୋହ ଏବଂ ଓଡ଼ିଶା ସମେତ ଦେଶର ବିଭିନ୍ନ ଅଞ୍ଚଳରେ ଆଜି ପ୍ରବଳ ଗରମ ଓ ଗୁଳୁଗୁଳି ଅନୁଭୂତ ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ। ନୂଆଦିଲ୍ଲୀରେ ଆଜି ଲ୍ୟାଣ୍ଡପୋର୍ଟ ପରିଚାଳନା ବ୍ୟବସ୍ଥା ଏଲ୍ପିଏମ୍ଏସ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଶୁଭାରମ୍ଭ କରିବେ। ସୀମାପାର ବାଣିଜ୍ୟ ଓ ଯାତ୍ରୀ ପରିବହନରେ ଦକ୍ଷତା, ସ୍ୱଚ୍ଛତା ଏବଂ ସୁରକ୍ଷା

ବୃଦ୍ଧି କରିବା ଏହି ବ୍ୟବସ୍ଥାର ମୂଳ ଲକ୍ଷ୍ୟ। ସ୍କାର୍ଟ ସୀମା ପରିଚାଳନା ପ୍ରତି ସରକାରଙ୍କ ଅଙ୍ଗୀକାରବଦ୍ଧତାକୁ ଏହା ପ୍ରତିଫଳନ କରିବ। ଏହି ଡିଜିଟାଲ୍ ପ୍ଲାଟଫର୍ମ ଲ୍ୟାଣ୍ଡପୋର୍ଟଗୁଡ଼ିକରେ କାର୍ଯ୍ୟକୁ ଏକୀକୃତ ବ୍ୟବସ୍ଥା ମାଧ୍ୟମରେ ସମନ୍ୱିତ ଭାବେ କାର୍ଯ୍ୟକ୍ଷମ କରିବା ଲାଗି ପ୍ରସ୍ତୁତ କରାଯାଇଛି। ପରିଚାଳନାଗତ ଏବଂ ନିୟାମକ ସୂଚନାର ସୁରକ୍ଷା, ସମୟୋପଯୋଗୀ ଆଦାନ ପ୍ରଦାନକୁ ସୁଦୃଢ଼ କରିବା ଏବଂ ଲ୍ୟାଣ୍ଡପୋର୍ଟଗୁଡ଼ିକୁ ବିମାନ ବନ୍ଦର, ସାମୁଦ୍ରିକ ବନ୍ଦର ସହ ସମନ୍ୱୟ ରକ୍ଷା ମାଧ୍ୟମରେ କାର୍ଯ୍ୟ କରିବାରେ ସହାୟକ ପ୍ରଦାନ କରିବ। ଏହି ବ୍ୟବସ୍ଥା ସରକାରୀ ସଂସ୍ଥା ତଥା ଘରୋଇ ଅପରେଟରଙ୍କ ମଧ୍ୟରେ ସମନ୍ୱୟକୁ ଅଧିକ ଉନ୍ନତ କରିବ। ସ୍ଲଟ୍ ବୁକିଂ, ଦେୟ ପ୍ରଦାନ ବ୍ୟବସ୍ଥା ଏବଂ ସିଙ୍ଗିଲ୍ ୱିଣ୍ଡୋ କ୍ଲିୟରାନ୍ସ ଆଧାରରେ ସାମଗ୍ରୀ ଏବଂ ଯାତ୍ରୀ ପରିବହନ ପାଇଁ ବ୍ୟବସ୍ଥିତ କାର୍ଯ୍ୟପ୍ରଣାଳୀରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲ କହିଛନ୍ତି ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ଭାରତର ଫାର୍ମା ଶିଳ୍ପ କ୍ଷେତ୍ର ଦ୍ୱିଗୁଣିତ ହେବ। ନବସୃଜନ, ବିଶ୍ୱ ସହଭାଗିତା ଏବଂ ବ୍ୟାପକ ଆନ୍ତର୍ଜାତିକ ବଜାର ପ୍ରବେଶ ମାଧ୍ୟମରେ ଏହା ସମ୍ଭବ ହେବ ବୋଲି ଶ୍ରୀ ଗୋୟଲ ଆଶାବ୍ୟକ୍ତ କରିଛନ୍ତି। ନୂଆଦିଲ୍ଲୀରେ ଫାର୍ମା କ୍ଷେତ୍ର ଆଧାରିତ ବିଶ୍ୱ ସମ୍ମିଳନୀ ଏବଂ ବିଶ୍ୱ ଫାର୍ମା ନିୟାମକ ସମ୍ମିଳନୀ ଓ ଔଷଧ ଏବଂ ସ୍ୱାସ୍ଥ୍ୟସେବା ଆନ୍ତର୍ଜାତିକ ପ୍ରଦର୍ଶନୀର ପୂର୍ବାବଲୋକନ ସମାରୋହକୁ ଗତକାଲି ସମ୍ବୋଧନ କରି ଶ୍ରୀ ଗୋୟଲ ଏହା କହିଛନ୍ତି। ସେ କହିଛନ୍ତି ଇତିମଧ୍ୟରେ ଭାରତ ବିଭିନ୍ନ ରାଷ୍ଟ୍ର ସହ 9 ମୁକ୍ତ ବାଣିଜ୍ୟ ଚୁକ୍ତିନାମା ସ୍ୱାକ୍ଷରିତ କରିଛି। ଏହାଦ୍ୱାରା 50 ଅଧିକ ଦେଶ ସହ ବାଣିଜ୍ୟ କ୍ଷେତ୍ରରେ ଭାରତ ସଂଯୋଗ ସ୍ଥାପନ କରିପାରିଛି। ବିକଶିତ ବିଶ୍ୱର ବିଭିନ୍ନ ଦେଶର ବଜାର ପ୍ରବେଶ ସମ୍ଭବ ହୋଇପାରିଛି। ଜେନେରିକ ଔଷଧ କ୍ଷେତ୍ରରେ ଗବେଷଣା, ନବସୃଜନ ଏବଂ ଉଚ୍ଚ ମୂଲ୍ୟଯୁକ୍ତ ଫାର୍ମା ଉତ୍ପାଦ ଉପରେ ଧ୍ୟାନ କେନ୍ଦ୍ରୀଭୂତ କରି ଭାରତ ଅଗ୍ରସର ହେଉଛି ବୋଲି ଶ୍ରୀ ଗୋୟଲ କହିଛନ୍ତି। ଏହି ଅବସରରେ ଶ୍ରୀ ଗୋୟଲ ଭାରତର ଫାର୍ମା କ୍ଷେତ୍ର ବିଶ୍ୱ ସ୍ୱାସ୍ଥ୍ୟସେବା ଭବିଷ୍ୟତ ଗଠନ ଏବଂ ସୁଲଭ ମୂଲ୍ୟରେ ଔଷଧ ଯୋଗାଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି କହିଛନ୍ତି। ଆନ୍ଧ୍ରପ୍ରଦେଶର ବିଶାଖାପାଟଣାସ୍ଥିତ ରାଷ୍ଟ୍ରୀୟ ଇସ୍କାତ ନିଗମ ଲିମିଟେଡ୍ ପ୍ଲାଣ୍ଟରେ ଗତକାଲି ଅଗ୍ନିକାଣ୍ଡ ଯୋଗୁଁ 8 ଜଣଙ୍କର ମୃତ୍ୟୁ ହୋଇଛି, ଅନ୍ୟ 6 ଜଣ ଆହତ ହୋଇଛନ୍ତି। ଅପରାହ୍ନରେ ଷ୍ଟିଲ୍ ମେଣ୍ଟ ସପ୍ ପ୍ରଥମର କାଷ୍ଟିଂ କାର୍ଯ୍ୟ ସମୟରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ଆହତଙ୍କୁ ଚିକିତ୍ସା ପାଇଁ ହସ୍କିଟାଲରେ ଭର୍ତ୍ତି କରାଯାଇଛି। ରାଷ୍ଟ୍ରୀୟ ଇସ୍କାତ ନିଗମ ଲିମିଟେଡ୍ ପକ୍ଷରୁ ଦୁର୍ଘଟଣାର ତଦନ୍ତ ଆରମ୍ଭ ହୋଇଛି। ଷ୍ଟିଲ୍ ଅଥରିଟି ଅଫ୍ ଇଣ୍ଡିଆ ଲିମିଟେଡ୍ର ବୋକାରୋ ଷ୍ଟିଲ୍ ପ୍ଲାଣ୍ଟର କାର୍ଯ୍ୟକାରୀ ନିର୍ଦ୍ଦେଶକଙ୍କ ନେତୃତ୍ୱରେ ଏକ 3-ଜଣିଆ ତଦନ୍ତ କମିଟି ଗଠନ କରାଯାଇଛି। ଇସ୍କାତ ମନ୍ତ୍ରୀ ଏଚ୍ଡି କୁମାରସ୍ୱାମୀ ଏବଂ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମମୋହନ ନାଇଡୁ ଗତକାଲି ରାତିରେ ଦୁର୍ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି। ମୃତକଙ୍କ ନିକଟତମ ସମ୍ପର୍କୀୟଙ୍କ ଲାଗି 25 ଲକ୍ଷ ଟଙ୍କା ଲେଖାଏଁ ଏବଂ ଆହତଙ୍କ ପାଇଁ 10 ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି। ଏଥିସହ ପ୍ରଭାବିତ ପରିବାର ଇସ୍କାତ କାରଖାନାର କ୍ୱାର୍ଟରରେ ରହିବେ ଏବଂ ସେମାନଙ୍କ ପିଲାଙ୍କୁ ମାଗଣାରେ ଶିକ୍ଷା ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଇଛି। ପ୍ରତ୍ୟେକ ପରିବାରର ଜଣେ ସଦସ୍ୟଙ୍କୁ ସ୍ଥାୟୀ ନିଯୁକ୍ତି ପ୍ରଦାନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି ବୋଲି ଶ୍ରୀ କୁମାରସ୍ୱାମୀ କହିଛନ୍ତି। ଏହି ଦୁର୍ଘଟଣାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରିଛନ୍ତି। ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ୍ ପାଣ୍ଠିରୁ ପ୍ରତ୍ୟେକ ମୃତକଙ୍କ ପରିବାରବର୍ଗଙ୍କ ପାଇଁ 2 ଲକ୍ଷ ଟଙ୍କା ଲେଖାଏଁ ଏବଂ ଆହତଙ୍କ ଲାଗି 50,000 ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରାଯାଇଛି। ଆସାମର ଜିଆଇ ଟ୍ୟାଗ୍ ଯୁକ୍ତ ତେଜପୁରର ପ୍ରସିଦ୍ଧ ଲିଚି ଆନ୍ତର୍ଜାତିକ ବଜାରରେ ପହଞ୍ଚୁଛି ବୋଲି ବାଣିଜ୍ୟ ଶିଳ୍ପମନ୍ତ୍ରୀ ପୀୟୁଷ ଗୋୟଲ କହିଛନ୍ତି। କୃଷି ଓ ପ୍ରକ୍ରିୟାକୃତ ଖାଦ୍ୟ ଉତ୍ପାଦ ରପ୍ତାନୀ ବିକାଶ କର୍ତ୍ତୃପକ୍ଷଙ୍କ ସହାୟତାରେ ପ୍ରଥମଥର ପାଇଁ ଦୁବାଇକୁ ଏହା ରପ୍ତାନୀ କରାଯାଇଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଗୋୟଲ କହିଛନ୍ତି ଏହି ପଦକ୍ଷେପ ଲିଚିକୁ ବିଶ୍ୱସ୍ତରୀୟ ମାନ୍ୟତା ପ୍ରଦାନ କରିବା ସହ ଚାଷୀଙ୍କ ଆୟ ବୃଦ୍ଧିରେ ସହଯୋଗ ପ୍ରଦାନ କରିବ। ଉତ୍ତର ପୂର୍ବ ଭାରତର କୃଷି ଉତ୍ପାଦ ପାଇଁ ଏହା ମାଧ୍ୟମରେ ଏକ ନୂତନ ସୁଯୋଗ ସୃଷ୍ଟି ହେବ ବୋଲି ଶ୍ରୀ ଗୋୟଲ ଆଶାବ୍ୟକ୍ତ କରିଛନ୍ତି। ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନ ଆଜି 10 ବର୍ଷ ପୂରଣ କରିଛି। 2016 ଜୁନ୍ ମାସ 9 ତାରିଖରେ ଦେଶବ୍ୟାପୀ ଏହି ଅଭିଯାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭାରମ୍ଭ କରିଥିଲେ। ପ୍ରସୂତି ମହିଳାଙ୍କୁ ମାଗଣା ଚିକିତ୍ସା ତଥା ଗୁଣାତ୍ମକ ପ୍ରସବଜନିତ ସେବା ପ୍ରଦାନ କରିବା ଲକ୍ଷ୍ୟ ନେଇ ଏହି ଯୋଜନାକୁ କାର୍ଯ୍ୟକାରୀ କରାଯାଇଥିଲା। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଆଜି ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଏହି ଅବସରରେ ଆଜି ଦେଶବ୍ୟାପୀ 10 ବର୍ଷର ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଯୋଜନା ଏକ ଉତ୍ସର୍ଗୀକୃତ ଯତ୍ନ ଶୀର୍ଷକ ସମାରୋହର ଆରମ୍ଭ କରାଯିବ। ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ନୂଆଦିଲ୍ଲୀଠାରେ ଏହାର ଶୁଭାରମ୍ଭ କରିବା ସହ 1.75 ଟଙ୍କାର ସ୍ୱତନ୍ତ୍ର ସ୍କାରକୀ ମୁଦ୍ରା ଓ 5 ଟଙ୍କାର ଡାକଟିକଟ ଉନ୍ମୋଚନ କରିବାର କାର୍ଯ୍ୟସୂଚୀ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ 12 ବର୍ଷର ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱରେ ସବ୍କା ସାଥ୍, ସବ୍କା ବିକାଶ, ସବ୍କା ବିଶ୍ୱାସ ଏବଂ ସବ୍କା ପ୍ରୟାସ ଦୃଷ୍ଟିକୋଣ ଆଧାରରେ ଦେଶରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ପରିବର୍ତ୍ତନ ଘଟିଛି। ଗରିବ, କୃଷକ, ମହିଳା ଏବଂ

0: ଯୁବବର୍ଗଙ୍କ କଲ୍ୟାଣ ଓ ସଶକ୍ତିକରଣ ପାଇଁ ସରକାର ଅନେକଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି। ଆକାଶବାଣୀ ସମ୍ଭାଦ ବିଭାଗ ସରକାରଙ୍କ 12 ବର୍ଷର କାର୍ଯ୍ୟକାଳରେ ଗ୍ରହଣ କରାଯାଇଥିବା ବିଶେଷ ପଦକ୍ଷେପଗୁଡ଼ିକ ଉପରେ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତ କରୁଛି। ଆଜି ଆସନ୍ତୁ ଜାଣିବା ସ୍ୱାସ୍ଥ୍ୟ କ୍ଷେତ୍ରରେ ଗ୍ରହଣ କରାଯାଇଥିବା ପଦକ୍ଷେପ ସମ୍ପର୍କରେ। ବିଭିନ୍ନ ସଂସ୍କାରମୂଳକ ପଦକ୍ଷେପ ଦେଶର ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ଅଧିକ ସଶକ୍ତ କରିପାରିଛି। 2018ରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଆରମ୍ଭ କରିଥିବା ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନା ବିଶ୍ୱର ସର୍ବବୃହତ୍ ସ୍ୱାସ୍ଥ୍ୟ ବୀମା ବ୍ୟବସ୍ଥାରେ ପରିଣତ ହୋଇଛି। ଏହା ମାଧ୍ୟମରେ ସୁଗମ, ସୁଲଭ ଏବଂ ଗୁଣବତ୍ତା ସମ୍ପନ୍ନ ସ୍ୱାସ୍ଥ୍ୟସେବା ହିତାଧିକାରୀଙ୍କୁ ପ୍ରଦାନ କରାଯାଇପାରୁଛି। ବାର୍ଷିକ ପ୍ରତି ପରିବାର ପିଛା ଏହି ଯୋଜନା ଅଧୀନରେ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ସ୍ୱାସ୍ଥ୍ୟସେବା ପ୍ରଦାନ କରାଯାଉଛି। ଇତିମଧ୍ୟରେ ଏହି ଯୋଜନା ଅଧୀନରେ 44 କୋଟିରୁ ଅଧିକ ଆୟୁଷ୍ମାନ କାର୍ଡ ବଣ୍ଟନ କରାଯିବା ସହ 1,80,000 କୋଟିରୁ ଅଧିକ ବ୍ୟୟରେ ଚିକିତ୍ସା ସୁବିଧା ପ୍ରଦାନ କରାଯାଇପାରିଛି। 2024 ଅକ୍ଟୋବରରେ ଏହି ଯୋଜନାକୁ ଅଧିକ ବ୍ୟାପକ କରି ସରକାର ଆୟୁଷ୍ମାନ ଭାରତ ବୟୋବନ୍ଦନା ଯୋଜନାର ଶୁଭାରମ୍ଭ କରିଥିଲେ। 70 ବର୍ଷରୁ ଅଧିକ ବୟସ୍କ ବରିଷ୍ଠ ନାଗରିକଙ୍କୁ ଏହା ଅଧୀନରେ ମାଗଣା ସ୍ୱାସ୍ଥ୍ୟ ସୁବିଧା ପ୍ରଦାନ କରାଯାଇପାରୁଛି। ଆମେରିକାର H-1B ଭିସା ଆବେଦନ ପାଇଁ 1 ଲକ୍ଷ ଆମେରିକୀୟ ଡଲାର ଫି ଆଦାୟ ବେଆଇନ ବୋଲି ସେଠାକାର ଏକ ଫେଡେରାଲ କୋର୍ଟ ରାୟ ପ୍ରଦାନ କରିଛି। ମାସାଚୁସେଟ୍ସର ବୋଷ୍ଟନ୍ଠାରେ ଥିବା ୟୁଏସ୍ ଜିଲ୍ଲା କୋର୍ଟ ବିଚାରପତି ଲିଓ ସୋରକିନ୍ ଏହି ରାୟ ପ୍ରଦାନ କରିଛନ୍ତି। ସେ କହିଛନ୍ତି ୟୁଏସ୍ କଂଗ୍ରେସର ଆବଶ୍ୟକ ସମର୍ଥନ ବିନା ଏଭଳି ନିୟମ ପ୍ରଣୟନ ଯୁକ୍ତିଯୁକ୍ତ ନୁହେଁ। ଫେଡେରାଲ କୋର୍ଟର ଏହି ନିଷ୍ପଭିକୁ ଆମେରିକାରେ ବସବାସ କରୁଥିବା ପ୍ରବାସୀ ଭାରତୀୟ ଆଇନଜୀବୀ ଗୋଷ୍ଠୀ ସ୍ୱାଗତ କରିଛନ୍ତି। H-1B ହେଉଛି ସବୁଠାରୁ ପ୍ରଚଳିତ ଆମେରିକୀୟ କାର୍ଯ୍ୟଭିସା ମଧ୍ୟରେ ଅନ୍ୟତମ। ଆମେରିକୀୟ କମ୍ପାନୀଗୁଡ଼ିକୁ ଦକ୍ଷ ମାନବ ସମ୍ଭଳ ଉପଯୋଗ କରିବା ନେଇ ଏହି ଭିସା ସହାୟତା ପ୍ରଦାନ କରିଥାଏ। ଦୁବାଇରେ ଏକ ସଡ଼କ ଦୁର୍ଘଟଣାରେ କେତେକ ଭାରତୀୟ ଶ୍ରମିକଙ୍କର ମୃତ୍ୟୁ ହୋଇଥିବା ଭାରତୀୟ କନ୍ସୁଲେଟ୍ ଜେନେରାଲ୍ ସୂଚନା ଦେଇଛନ୍ତି। କନ୍ସୁଲେଟ୍ ଜେନେରାଲ୍ଙ୍କ କାର୍ଯ୍ୟାଳୟର ଅଧିକାରୀ ହସ୍କିଟାଲ୍ରେ ଚିକିତ୍ସାଧୀନ ଆହତଙ୍କୁ ଭେଟି ପରିସ୍ଥିତିର ସମୀକ୍ଷା କରିଛନ୍ତି। ସେମାନଙ୍କୁ ସମ୍ଭାବ୍ୟ ସହାୟତା ଏବଂ ସମର୍ଥନ ଯୋଗାଇବା ଲକ୍ଷ୍ୟ ନେଇ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ସହ ସମନ୍ୱୟ ରକ୍ଷା ମାଧ୍ୟମରେ କାର୍ଯ୍ୟ କରାଯାଉଛି ବୋଲି କନ୍ସୁଲେଟ୍ ଜେନେରାଲ୍ଙ୍କ କାର୍ଯ୍ୟାଳୟ ସୂଚନା ଦେଇଛି। ଦେଶର ଉତ୍ତର ପଶ୍ଚିମାଞ୍ଚଳ ଏବଂ ଉତ୍ତରାଞ୍ଚଳ ରାଜ୍ୟଗୁଡ଼ିକ ସହ ପଶ୍ଚିମ ରାଜସ୍ଥାନ ଓ ବିଦର୍ଭରେ ଆଜି ପ୍ରବଳ ଗ୍ରୀଷ୍ମ ପ୍ରକୋପ ଅନୁଭୂତ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି। ଓଡ଼ିଶା ସମେତ କୋଙ୍କଣ, ଗୋଆ, ତାମିଲନାଡୁ, ପୁଡୁଚେରୀ ଏବଂ କରେକାଲରେ ଆଜି ପ୍ରବଳ ଗରମ ଓ ଗୁଳୁଗୁଳି ଅନୁଭୂତ ହେବ। ଅନ୍ୟପକ୍ଷରେ କର୍ଣ୍ଣାଟକ ଉପକୂଳ, କେରଳମ୍, ମାହେ, କର୍ଣ୍ଣାଟକର ଉତ୍ତର ଦକ୍ଷିଣ ଆଭ୍ୟନ୍ତରୀଣ ଅଞ୍ଚଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା 2 ଦିନ ପର୍ଯ୍ୟନ୍ତ ପଶ୍ଚିମବଙ୍ଗର ଉପହିମାଳୟ ଅଞ୍ଚଳ, ସିକ୍କିମ୍, ରାୟଲସୀମା, ତାମିଲନାଡୁ, ପୁଡୁଚେରୀ ଏବଂ ଉତ୍ତର ପୂର୍ବ ରାଜ୍ୟଗୁଡ଼ିକରେ ପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ନୂଆଦିଲ୍ଲୀରେ ଆଜି ଲ୍ୟାଣ୍ଡପୋର୍ଟ ପରିଚାଳନା ବ୍ୟବସ୍ଥାର ଶୁଭାରମ୍ଭ କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ। ଭାରତର ଫାର୍ମା ଶିଳ୍ପ କ୍ଷେତ୍ର ଆଗାମୀ 5 ବର୍ଷ ମଧ୍ୟରେ ଦ୍ୱିଗୁଣିତ ହେବ କହିଲେ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ। ଆନ୍ଧ୍ରପ୍ରଦେଶର ବିଶାଖାପାଟଣାସ୍ଥିତ ରାଷ୍ଟ୍ରୀୟ ଇସ୍କାତ ନିଗମ ଲିମିଟେଡ୍ ପ୍ଲାଣ୍ଟର ଅଗ୍ନିକାଣ୍ଡ ଯୋଗୁଁ 8 ଜଣଙ୍କର ମୃତ୍ୟୁ। ଗଭୀର ଦୁଃଖ ପ୍ରକାଶ କଲେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ। ନୂଆଦିଲ୍ଲୀରେ ଆଜି ଆରମ୍ଭ ହେବ 10 ବର୍ଷର ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଯୋଜନା, ଏକ ଉତ୍ସର୍ଗୀକୃତ ଯତ୍ନ ଶୀର୍ଷକ ସମାରୋହ ଏବଂ ଓଡ଼ିଶା ସମେତ ଦେଶର ବିଭିନ୍ନ ଅଞ୍ଚଳରେ ଆଜି ପ୍ରବଳ ଗରମ ଓ ଗୁଳୁଗୁଳି ଅନୁଭୂତ ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ। ସମ୍ବାଦ ଶେଷ।
1: ଆକାଶବାଣୀ କଟକ ଆରମ୍ଭ କରୁଛୁ ପ୍ରଭାତ ପରିକ୍ରମା। ପ୍ରଯୋଜନା ବିନୟ କୁମାର ସାମନ୍ତରେ, ଉପସ୍ଥାପନା ସମୀର ମିଶ୍ର।
2: ନମସ୍କାର ଶ୍ରୋତାବନ୍ଧୁ, ସକାଳର ଏହି ପାବନ ମୁହୂର୍ତ୍ତରେ ଅନେକ ଅନେକ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରଭାତ ପରିକ୍ରମା କାର୍ଯ୍ୟକ୍ରମ।

0: ଯୋଗୁଁ ପରିବେଶରେ ଅନେକ କ୍ଷତି ହେଉଛି। ଏକଥାକୁ ଲୋକେ ଅନୁଭବ କଲେଣି। ସରକାର ମଧ୍ୟ ପଲିଥିନର ବ୍ୟବହାର ଉପରେ କଟକଣା କରିଛନ୍ତି। ତଥାପି ପୂରାପୂରି ବନ୍ଦ ହୋଇନି ପଲିଥିନର ବ୍ୟବହାର। ଆଜି ପ୍ରଭାତରେ ଆସନ୍ତୁ ଶୁଣିବା ଏହି ସମ୍ପର୍କରେ କ'ଣ କହନ୍ତି କଟକର ଜଣେ ସଚେତନ ନାଗରିକ ପୁଷ୍ପକାନ୍ତି ମହାନ୍ତି।
1: ପଲିଥିନ ଆମମାନଙ୍କୁ ଉପକାର କରିବା ପରିବର୍ତ୍ତେ ବହୁତ ଅପକାର କରୁଛି। ସରକାର ଏଥିପାଇଁ ନାନା ରୂପେ ଚେଷ୍ଟା କରୁଛନ୍ତି ଏହାର ବ୍ୟବହାର ବନ୍ଦ କରିବା ପାଇଁ, କିନ୍ତୁ ଆମେମାନେ ସବୁ ଜାଣିଶୁଣି ଆମେ ତ ଅଚେତନ ରହୁଛୁ। ଘରର ପରିବା ଚୋପା, ବର୍ଜ୍ୟବସ୍ତୁ, ଖାଦ୍ୟ ପଦାର୍ଥ ଏଥିରେ ଭର୍ତ୍ତି କରି ବାହାରେ ପକେଇବା ଦ୍ୱାରା ଗୋରୁ ଗାଈ ସବୁ ପଶୁଜାତି ସେ ତ ଜାଣୁନାହାନ୍ତି, ସେ ପରିବା ଚୋପାକୁ ଖାଇବାକୁ ଯାଇ ପଲିଥିନକୁ ଖାଇ ଦଉଛନ୍ତି। ଫଳରେ ଗାଣ୍ଡୁଆ ଗାଣ୍ଡୁଆ ପଲିଥିନ ଗାଈମାନଙ୍କ ପେଟରୁ ବାହାରୁଛି। ଯନ୍ତ୍ରଣାରେ ଅନେକ ଗାଈ ମୃତ୍ୟୁବରଣ କରୁଛନ୍ତି, ଗୋ ସମ୍ପଦ ନଷ୍ଟ ହଉଛି। ତାପରେ ଏହି ପଲିଥିନ ଗୁଡାକ ମାଟି ସହ ମିଶି ପାରୁନାହିଁ, ଫଳରେ ମାଟି ପ୍ରଦୂଷିତ ହୋଇ ତାହାର ଉତ୍ପାଦନ କ୍ଷମତା କମେଇ ବସୁଛି, ଯାହାକି ଆମ୍ଭମାନଙ୍କର ବହୁତ କ୍ଷତିକାରକ। ଆମ୍ଭେମାନେ ସଚେତନ ନାଗରିକ, ଆମେମାନେ ପ୍ରଥମେ ଏହାର ବ୍ୟବହାର ବର୍ଜନ କଲେ ଗ୍ରାମାଞ୍ଚଳରେ ମଧ୍ୟ ଧୀରେ ଧୀରେ ଜାଣିକିରି ଆକୁ ବର୍ଜନ କରିବେ। ସ୍ୱଚ୍ଛ ଭାରତ ଗଠନ କରିବାକୁ ହେଲେ ଆମ୍ଭେମାନେ ସ୍ୱଚ୍ଛତାକୁ ପ୍ରାଧାନ୍ୟ ଦେବା ଉଚିତ। ଆମ୍ଭମାନଙ୍କୁ ନେଇ ସରକାର, ଆମ୍ଭେମାନେ ପଲିଥିନ ବର୍ଜନ କଲେ ଆମ ଦେଶର ଉପକାର ହବ ସିନା, ଆମେ ସେଥିପାଇଁ ସଚେତନ ହେବା ଉଚିତ। ଶିକ୍ଷିତ ନାଗରିକ ହୋଇ ଆମେ ଦେଶ ଜାତିର ଯେପରି ଉନ୍ନତି ହେବ ସେଇଥିପାଇଁ ଆମେ ଚେଷ୍ଟା କରିବା ଉଚିତ, ଅନ୍ୟମାନଙ୍କୁ ଶିଖେଇବା ଏହାର ବ୍ୟବହାର ନ କରିବା ପାଇଁ। ହେଲ୍ଥ ଡିପାର୍ଟମେଣ୍ଟ ବାରମ୍ବାର ଆସିକିରି ଦୋକାନ ଗୁଡାକ ସବୁ ଚେକ୍ କରୁଛନ୍ତି, ପଲିଥିନ ବ୍ୟବହାର କଲେ ତାଙ୍କୁ ଫାଇନ୍ ମଧ୍ୟ କରୁଛନ୍ତି, ସେକୁ ଲୁଟେଇ ଦଉଛନ୍ତି, ତାପରେ ଯଥା ପୂର୍ବ ତଥା ପରମ। ଏପର୍ଯ୍ୟନ୍ତ ଆମେ ଏଥିପାଇଁ ସଚେତନ ହୋଇନାହୁଁ, ଏପର୍ଯ୍ୟନ୍ତ ଏହା ବନ୍ଦ ହୋଇପାରିବ ନାହିଁ। ସେଇଥିପାଇଁ ଆମମାନଙ୍କୁ ଏ ବିଷୟରେ ସତର୍କ ରହିବାକୁ ପଡିବ, ସଚେତନ ହେବାକୁ ପଡିବ। ସ୍ୱଚ୍ଛ ଭାରତ ଗଠନ କରିବାକୁ ଏହାର ବ୍ୟବହାର ଏକାନ୍ତ ଭାବରେ ବର୍ଜନୀୟ। ଆସନ୍ତୁ ଆମେ ସମସ୍ତେ ଏକତ୍ରିତ ହୋଇ ପଲିଥିନ ବର୍ଜନ କରିବା ପାଇଁ ଶପଥ ନେବା।
0: ହଁ ଶ୍ରୋତା ବନ୍ଧୁ, ସଚେତନତା ହିଁ ଆଣେ ସଫଳତା। ତେବେ ଆସନ୍ତୁ ସମସ୍ତେ ସଚେତନ ହେବା, ପଲିଥିନର ବ୍ୟବହାରକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରିବା, ନିଜ ପରିବେଶକୁ ସୁସ୍ଥ ଆଉ ସୁନ୍ଦର ରଖିବା ଦିଗରେ ସଂକଳ୍ପବଦ୍ଧ ହେବା।

ଶ୍ରୋତାବନ୍ଧୁ, ପରିବେଶକୁ ନେଇ ଅନେକ ଚର୍ଚ୍ଚା, ଅନେକ ଆଲୋଚନା ଏବେ ପ୍ରାୟ ପ୍ରତିଦିନ ଶୁଣିବାକୁ ମିଳୁଛି। ପରିବେଶକୁ ସୁସ୍ଥ ଆଉ ସୁନ୍ଦର ରଖିବା ପାଇଁ ଅନେକ ପ୍ରକାର ସଚେତନତାର ବାର୍ତ୍ତା ମଧ୍ୟ ପ୍ରଚାର କରାଯାଉଛି। ଏଇ ଯେମିତି ପଲିଥିନ୍ର ବ୍ୟବହାର, ପଲିଥିନ୍ ପରିବେଶ ପାଇଁ ଅତ୍ୟନ୍ତ କ୍ଷତିକାରକ। ପଲିଥିନ୍ର ପ୍ରଚୁର ବ୍ୟବହାର

0: ଅକ୍ଟୋବର 1894 ଯେତେବେଳେ ବ୍ରିଟିଶ ସରକାର ଇଣ୍ଡିଆନ ଫରେଷ୍ଟ ଆକ୍ଟ ଲାଗୁ କଲା, ପ୍ରଥମେ ତାକୁ ବିରୋଧ କରିଥିଲେ ବିର୍ସା ମୁଣ୍ଡା। 17 ବର୍ଷ ବୟସ୍କ ବିର୍ସା ମୁଣ୍ଡା 400 ଆଦିବାସୀ ମାନଙ୍କୁ ନେତୃତ୍ୱ ନେଇ ଚାଇବାସା କୋର୍ଟ ଘେରାଉ କରିଥିଲେ ଏବଂ ସେଠାରେ ସେ ଘୋଷଣା କରିଥିଲେ, ଉଲଗୁଡାନ ଡାକରା ଦେଇଥିଲେ, ଆବୁଆ ରାଜ ହେତିଗାନା ମହାରାଣୀ ରାଜାନା, ମହାରାଣୀଙ୍କର ଶାସନର ସମାପ୍ତ ଘଟୁ ଏବଂ ଆମରି ଶାସନ ଆରମ୍ଭ ହଉ ବୋଲି। ସେଥିରେ ବିର୍ସା ମୁଣ୍ଡାଙ୍କୁ ଆରେଷ୍ଟ କରାଯାଇଥିଲା ଏବଂ 1895ରୁ 1897 ପର୍ଯ୍ୟନ୍ତ 2 ବର୍ଷ କାଳ ସେ ସେଣ୍ଟ୍ରାଲ ଜେଲ ହଜାରିବାଗରେ ରହିଥିଲେ। 1897ରେ ରାଣୀ ଭିକ୍ଟୋରିଆଙ୍କର ଜୁବଲି ଅବସରରେ ତାଙ୍କୁ ମୁକ୍ତ କରାଯାଇଥିଲା ଜେଲରୁ। ବିର୍ସା ମୁଣ୍ଡା ଜେଲରୁ ବାହାରି ଗରିବ ଲୋକଙ୍କର ସେବା କରିଥିଲେ। ଛୋଟାନାଗପୁରରେ ଦୁର୍ଭିକ୍ଷ ଘଟିଥିଲା, ହଇଜା ସଂକ୍ରମିତ ଲୋକମାନଙ୍କୁ ସେ ସେବା କରିଥିଲେ। ସେଥିପାଇଁ ବିର୍ସା ମୁଣ୍ଡାଙ୍କରୁ ବିର୍ସା ଭଗବାନ ବୋଲିକି ଆଦିବାସୀମାନେ ପୂଜା ଆରମ୍ଭ କରିଥିଲେ। ବିର୍ସା ମୁଣ୍ଡା ଆଦିବାସୀମାନଙ୍କୁ ସଂଗଠିତ କରି ବ୍ରିଟିଶ ସାମ୍ରାଜ୍ୟ ବିରୁଦ୍ଧରେ ପୁନର୍ବାର ସ୍ୱର ଉତ୍ତୋଳନ କରିଥିଲେ ଏବଂ ସେ 6 ଜାନୁଆରୀ 1898ରେ ଯୋଉ ସମୟରେ ଏଡକେଡିରେ ଡେପୁଟି କମିଶନର ଷ୍ଟେଟଫିଲ ଆକ୍ରମଣ କରିଥିଲେ, ବିର୍ସା ମୁଣ୍ଡାଙ୍କର ଆଦିବାସୀ ସୈନ୍ୟମାନେ ବ୍ରିଟିଶ ସୈନ୍ୟମାନଙ୍କୁ ହତ୍ୟା କରିଥିଲେ। 8 ଜାନୁଆରୀ 1900 ବିର୍ସା ମୁଣ୍ଡା ଯେତେବେଳେ ଡମ୍ବାରୀ ପାହାଡରେ ହଜାର ହଜାର ସଂଖ୍ୟକ ଆଦିବାସୀମାନଙ୍କୁ ଉଦ୍ବୋଧନ ଦେଉଥିଲେ ବ୍ରିଟିଶ ସାମ୍ରାଜ୍ୟ ବିରୁଦ୍ଧରେ ସ୍ୱାଧୀନତା ପାଇଁ, ଡେପୁଟି କମିଶନର ଷ୍ଟେଟଫିଲ୍ଡ ଡମ୍ବାରୀ ପାହାଡକୁ ଘେରିଯାଇ ବ୍ରିଟିଶ ସୈନ୍ୟମାନଙ୍କ ଦ୍ୱାରା ଆଖିବୁଜା ଗୁଳି ଚାଳନା କରିଥିଲେ। ସେଠାରେ 500ରୁ ଉର୍ଦ୍ଧ ଆଦିବାସୀମାନଙ୍କୁ ନିର୍ମମ ଭାବରେ ହତ୍ୟା କରିଥିଲେ। ବିର୍ସା ମୁଣ୍ଡା 3 ଫେବୃଆରୀ 1900 ଚକ୍ରଧରପୁର ଜଙ୍ଗଲରୁ ଆରେଷ୍ଟ ହେଇଥିଲେ। ତାଙ୍କୁ ପ୍ରଥମେ ହଜାରିବାଗ ଜେଲରେ ରଖାଯାଇଥିଲା। ତାଙ୍କର ସ୍ୱାସ୍ଥ୍ୟ ବ୍ୟବସ୍ଥା ଖରାପ ହେବାରୁ ତାଙ୍କୁ ସେଣ୍ଟ୍ରାଲ ଜେଲ ରାଞ୍ଚିକୁ ନିଆଗଲା ଏବଂ 9 ଜୁନ 1900 ସକାଳ 9 ସମୟରେ ବିର୍ସା ମୁଣ୍ଡା ରକ୍ତ ବାନ୍ତି କରି ଅଚେତ ହୋଇ ପଡିଥିଲେ ଏବଂ ଦେହତ୍ୟାଗ କରିଥିଲେ। ଆଜି ବିର୍ସା ମୁଣ୍ଡାଙ୍କୁ ସାରା ଭାରତ ବର୍ଷର ଆଦିବାସୀମାନେ ଜଗତର ପିତା ବୋଲି ଡାକିଥାନ୍ତି ଏବଂ ବିର୍ସା ଭଗବାନ ବୋଲିକି ପୂଜା କରିଥାନ୍ତି।
1: ମହାନ ସ୍ୱାଧୀନତା ସଂଗ୍ରାମୀ ବିର୍ସା ମୁଣ୍ଡାଙ୍କ ବଳିଦାନ ଦିବସରେ ତାଙ୍କ ପ୍ରତି ଆମେ ଜଣାଉଛୁ ଅଜସ୍ର ଶ୍ରଦ୍ଧାଞ୍ଜଳି।

0: ଶେଷ ହେଲା ପ୍ରଭାତ ପରିକ୍ରମା। ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନା ସମୀର ମିଶ୍ର। ଆକାଶବାଣୀ କଟକ କଥିକା। ଆଜି ତ୍ରିଆସନ୍ତ ଶୁଣିବା ମୁକ୍ତି ଯୋଦ୍ଧା ବିର୍ସା ମୁଣ୍ଡା, କହିଛନ୍ତି ତପନ କୁମାର ପତି।
1: ଇଂରେଜ ସରକାରର ଉପନିବେଶ ନୀତି ଭାରତର ବିଭିନ୍ନ ବର୍ଗର ଲୋକଙ୍କୁ ଶୋଷିତ ଓ ନିର୍ଯାତିତ କରିଥିଲା। କୃଷିଜୀବୀ ଓ ଶ୍ରମିକଙ୍କ ଭଳି ରାଞ୍ଚି ଜିଲ୍ଲାର ଆଦିବାସୀ ସମ୍ପ୍ରଦାୟ ଏଥିରେ ବହୁ ପ୍ରକାର ନିର୍ଯାତନାର ଶିକାର ହେଉଥିଲେ। ଉନବିଂଶ ଶତାବ୍ଦୀ ଶେଷ ଦଶନ୍ଧିରେ ମୁଣ୍ଡା ଜନଜାତିର ଲୋକେ ବିର୍ସାଙ୍କ ନେତୃତ୍ୱରେ ଇଂରେଜ ଶାସନ ବିରୁଦ୍ଧରେ ସ୍ୱର ଉତ୍ତୋଳନ କଲେ। ସେମାନଙ୍କ ପାରମ୍ପରିକ ଜୀବନଶୈଳୀରେ ହସ୍ତକ୍ଷେପକୁ ଘୋର ବିରୋଧ କରିଥିଲେ। ଉପନିବେଶ ଶାସନର ଅତ୍ୟାଚାର, ଶୋଷଣ ଓ କଷଣ ଯୋଗୁଁ ପଡ଼ୋଶୀ ଜିଲ୍ଲାକୁ ପଳାୟନ କଲେ। ଶ୍ରମିକ ସଂଗ୍ରହ କରୁଥିବା ଠିକାଦାର ଚା ବଗିଚାରେ କାମ କରିବାକୁ ଉପଯୁକ୍ତ କଲେ। ଏଥିପାଇଁ ବହୁ ସଂଖ୍ୟାରେ ଗାଁ ଛାଡ଼ିଥିଲେ। ଏମିତି ଏକ ବିଚିତ୍ର ସ୍ଥିତିରେ ବିର୍ସା 1875 ନଭେମ୍ବର 15 ରାଞ୍ଚିର ଉଲ୍ଲିହାତୁ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ବିର୍ସା ଅର୍ଥ ଗୁରୁବାର। ତୁଳସୀ ଦୁଇ ପତ୍ରରୁ ଆସିଲା ପରି ବାଲ୍ୟକାଳରୁ ତାଙ୍କ ଭିତରେ ଅନେକ ସଦ୍ଗୁଣର ଆଭାସ ମିଳିଥିଲା। ବିର୍ସା ଥିଲେ ସାହସୀ ଓ ଆକର୍ଷଣୀୟ ବ୍ୟକ୍ତିତ୍ୱର ଅଧିକାରୀ। ସେ ଭଲ ବଂଶୀବାଦନ କରି ପଶୁପକ୍ଷୀମାନଙ୍କୁ ଆକୃଷ୍ଟ କରିପାରୁଥିଲେ। ପିତା ତାଙ୍କୁ ଚାଇଁ ବସା ମଧ୍ୟ ଇଂରାଜୀ ବିଦ୍ୟାଳୟରେ ପଢ଼ାଇଥିଲେ। ସେଠାରେ ସେ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ସମ୍ପର୍କରେ ଆସିଥିଲେ। ସାଧାରଣ ଶିକ୍ଷା ସମାପ୍ତି ପରେ ନିଜ

0: ସମ୍ପ୍ରଦାୟର ସ୍ଥିତି ତାଙ୍କୁ ବିଚଳିତ କରିଥିଲା। ଜଙ୍ଗଲ ଓ ଜମିରୁ ବଞ୍ଚିତ ହେବା ଛଡ଼ା ସବୁଠୁ ଦୁଃଖଦ ପ୍ରଥା ଥିଲା ବେଠି ଖଟିବା। ଏସବୁ ପ୍ରତିବନ୍ଧକକୁ ହଟେଇ ଇଂରେଜ କବଳରୁ ମୁକ୍ତ କରି ରାଜ୍ୟ ଗଠନର ସ୍ୱପ୍ନ ତାଙ୍କ ଭିତରେ ଉଜ୍ଜୀବିତ ହୋଇଥିଲା। 1894 ମସିହାର କଥା, ସେ ବର୍ଷ ଛୋଟନାଗପୁର ଅଞ୍ଚଳରେ ମରୁଡ଼ି ପଡ଼ିଥାଏ। ହଇଜା ବସନ୍ତ ଆଦି ରୋଗରେ ଆକ୍ରାନ୍ତ ହୋଇ ଶହ ଶହ ସଂଖ୍ୟାରେ ଲୋକ ମୃତ୍ୟୁମୁଖରେ ପଡ଼ୁଥାନ୍ତି। ବିର୍ସା ରୋଗୀ ସେବା ପାଇଁ ବାହାରି ପଡ଼ିଲେ। ବିର୍ସାଙ୍କ ଭିତରେ କିଛି ଐଶ୍ୱରୀୟ ଶକ୍ତି ଥିବା ଅନୁଭବ କଲେ ଏବଂ ତାଙ୍କୁ ଭଗବାନଙ୍କ ଅବତାର ବା ବିର୍ସା ଭଗବାନ ବୋଲି ଭାବିନେଲେ। ଇଂରେଜ ବିରୁଦ୍ଧରେ ସଂଗ୍ରାମ ପାଇଁ ସେ ବିଭିନ୍ନ ସ୍ଥାନ ଭ୍ରମଣ କରି ଇଂରେଜ ସରକାର, ଜମିଦାର, ଜାଗିରଦାର ଓ ପାଦ୍ରୀଙ୍କ ବିରୁଦ୍ଧରେ ଏକଜୁଟ ହେବା ପାଇଁ ଆହ୍ୱାନ ଦେଲେ। ଏହା ଥିଲା ବିଧି ପ୍ରେରିତ ଆହ୍ୱାନ। ସେଦିନ ଥିଲା 1894 ଅକ୍ଟୋବର 1 ତାରିଖ। ବିର୍ସା ତାଙ୍କ ଅନୁଗାମୀ ନେତୃତ୍ୱରେ ଚାଇବସାର ଇଂରେଜ ପ୍ରଶାସକକୁ ଦାବିପତ୍ର ଦେବା ପାଇଁ ପହଞ୍ଚିଲେ। ମୁଖ୍ୟ ପ୍ରସଙ୍ଗ ଥିଲା ରାଜସ୍ୱ ହ୍ରାସ କରିବା, ମାତ୍ର ପ୍ରଶାସନ ଏଥିପ୍ରତି କର୍ଣ୍ଣପାତ କଲା ନାହିଁ। ଅପରପକ୍ଷେ 1895 ଅଗଷ୍ଟ 26 ତାଙ୍କୁ ଅତର୍କିତ ଭାବେ ଗିରଫ କରି ହଜାରୀବାଗ ଜେଲ୍କୁ ପଠାଇ ଦିଆଗଲା। ଏ ଖବର ବିଜୁଳି ବେଗରେ ସବୁଆଡ଼େ ଖେଳିଗଲା। ତା ପରଦିନ 7000 ଉତ୍ତେଜିତ ଜନଜାତି ଚକଡ଼ାଠାରେ ନେତାଙ୍କୁ ଫେରାଇବା ପାଇଁ ରୁଣ୍ଡ ହୋଇଥିଲେ, କିନ୍ତୁ ଏହା ନିଷ୍ଫଳ ହେଲା। ବିର୍ସାଙ୍କୁ 2 ବର୍ଷ କଠୋର କାରାଦଣ୍ଡରେ ଦଣ୍ଡିତ କରାଗଲା। 1895 ଆନ୍ଦୋଳନ ବିଶେଷ କିଛି ହାସଲ ନ କଲେ ମଧ୍ୟ ଏକ ବ୍ୟାପକ ଜନ ଆନ୍ଦୋଳନର ଏହା ଥିଲା ପ୍ରସ୍ତୁତି ପର୍ବ। 1897 ଇଂଲଣ୍ଡର ରାଣୀ ଭିକ୍ଟୋରିଆଙ୍କ ହୀରକ ଜୟନ୍ତୀ ଉପଲକ୍ଷେ ସମସ୍ତ ରାଜବନ୍ଦୀଙ୍କୁ ମୁକ୍ତ କରିଦେବା ପାଇଁ ଏକ ରାଜକୀୟ ଘୋଷଣାନାମା ପ୍ରକାଶ ପାଇଥିଲା, ଫଳରେ ବିର୍ସା ମୁଣ୍ଡା ଓ ତାଙ୍କର 15 ଅନୁଗାମୀଙ୍କୁ କାରାଗାରରୁ ମୁକ୍ତ କରିଦିଆଯାଇଥିଲା। କାରାଗାରରୁ ଫେରି ଛୋଟନାଗପୁର ଘଞ୍ଚ ଅରଣ୍ୟ ମଧ୍ୟରେ ଏକ୍ଟିଡିହ ନାମକ ସ୍ଥାନରେ ଏକ ରାଜ୍ୟ ସ୍ଥାପନା କରିଥିଲେ। ଏଥିରେ ତାଙ୍କ ମୁଖ୍ୟ ସହଯୋଗୀ ଥିଲେ ଗୟା ମୁଣ୍ଡା। ଏ ଖବର ଇଂରେଜ ପ୍ରଶାସନ ନିକଟରେ ପହଞ୍ଚିବା କ୍ଷଣି 1898 ଜାନୁଆରୀ 9 ଦିନ ଡେପୁଟି କମିଶନର ଷ୍ଟ୍ରିଟ୍ ଫିଲ୍ଡ ଇଂରେଜ ଫୌଜ ସହ ସେଠାରେ ପହଞ୍ଚିଥିଲେ। ମାତ୍ର ସମସ୍ତ ଉଦ୍ୟମ ସତ୍ତ୍ୱେ ଇଂରେଜ ସେନା ପରାଜିତ ହେବା ସହିତ କେତେଜଣ ନିହତ ହୋଇଥିଲେ। ଏ ଘଟଣା ଛୋଟନାଗପୁର ଅଞ୍ଚଳରେ ରାଜନୈତିକ ଭୂକମ୍ପ ସୃଷ୍ଟି କରିଥିଲା। 1900 ଚୁଣ୍ଟି ଥାନା ଅବରୋଧ କରିଥିଲେ। ଏ ଆକ୍ରମଣରେ ଥାନାର ମୁଖ୍ୟ କନେଷ୍ଟବଳ ରଘୁରାମ ମୃତ୍ୟୁବରଣ କରିବା ସହ ଅନ୍ୟ କେତେକ ଆହତ ହୋଇଥିଲେ। ଖୁଣ୍ଟି ଥାନା ଅଧିକାର କରିବାର 3 ଦିନ ପରେ ବିର୍ସା ଅଧ୍ୟୁଷିତ ଅଞ୍ଚଳରୁ ଇଂରେଜମାନଙ୍କୁ ତଳିବାକୁ ଯୋଜନା କରିଥିଲେ। ଜାନୁଆରୀ 9 ଦିନ ବିର୍ସା ଡୋମ୍ବାରୀ ପାହାଡ଼ ଅଭିମୁଖେ ଯାତ୍ରା କରିଥିଲେ। ରାଞ୍ଚିର ଡେପୁଟି କମିଶନର ଷ୍ଟ୍ରିଟ୍ ଫିଲ୍ଡଙ୍କ ନିକଟରେ ଏ ଖବର ପହଞ୍ଚିଲା ଓ ସେ ଫୋବର୍ସ ସାହେବଙ୍କୁ ସେଠାକୁ ପ୍ରେରଣ କରିଥିଲେ। ଏ ସ୍ଥିତିରେ ବିଦ୍ରୋହୀଙ୍କ ଉପରେ ଗୁଳିଚାଳନା ପାଇଁ ନିର୍ଦ୍ଦେଶ ଦିଆଗଲା। ବ୍ରିଟିଶ ବାହିନୀର ଆଗ୍ନେୟାସ୍ତ୍ର ପାଖରେ ବିଦ୍ରୋହୀ ବାହିନୀର ଅସ୍ତ୍ର କିଛି କାମ ଦେଲାନି। ମୁକ୍ତି ବିଦ୍ରୋହ ଇତିହାସରେ ଏହା ଏକ ଲୋମହର୍ଷଣକାରୀ ଅଧ୍ୟାୟ। ମର୍ମନ୍ତୁଦ ଘଟଣା ପରେ ବିଦ୍ରୋହ କ୍ରମେ ଶିଥିଳ ହୋଇପଡ଼ିଲା। ଇଂରେଜ ପ୍ରଶାସନ ଘଟଣାର ମହାନାୟକ ବିର୍ସା ମୁଣ୍ଡାଙ୍କୁ ଧରିବା ପାଇଁ ସମସ୍ତ କଳବଳ ଲଗାଇଦେଲେ। ବିର୍ସା ସିଂହଭୂମିକୁ ପଳାୟନ କରି ସେ ପୁରହାଟରେ ଆତ୍ମଗୋପନ କରିଥିଲେ। ସେଠାରୁ ଭବିଷ୍ୟତର ଯୋଜନା ପ୍ରସ୍ତୁତିର ଖବର ଇଂରେଜ ପ୍ରଶାସନକୁ ଚିନ୍ତିତ କରିଥିଲା। ଅନ୍ୟ କୌଣସି ଉପାୟ ନ ପାଇ ସେମାନେ ହୀନପନ୍ଥାର ଆଶ୍ରୟ ନେଲେ। 500 ପୁରସ୍କାର ମିଳିବ ବୋଲି ଘୋଷଣା ମତେ କିଛି ଲୋକ ଅର୍ଥ ଲୋଭରେ ଏ ଦିଗରେ ଅଗ୍ରସର ହେଲେ। ମନମାରୁ ଓ ଜରିକେଲ ଗାଁର 7 ବ୍ୟକ୍ତି ବିର୍ସା ମୁଣ୍ଡା ବସନ୍ତରା ନିକଟବର୍ତ୍ତୀ ଏକ ସ୍ଥାନରେ ଥିବାର ଜାଣି ଅତର୍କିତ ଭାବେ ଚଢ଼ଉ କରି ଫେବୃୟାରୀ 3 ଇଂରେଜମାନଙ୍କ ହାତରେ ତାଙ୍କୁ ଧରାଇଦେଲେ। ବିର୍ସାଙ୍କୁ ହଜାରୀବାଗ ଜେଲ୍ରେ ପୁଣି ଥରେ ବନ୍ଦୀ କରି ରଖାଗଲା। ହଜାରୀବାଗ ଜେଲ୍ରେ ସୁସ୍ଥ ହୋଇପଡ଼ିବାରୁ 1900 ଜୁନ୍ 5 ତାଙ୍କୁ ରାଞ୍ଚି ଜେଲ୍କୁ ସ୍ଥାନାନ୍ତର କରାଯାଇଥିଲା। ଜେଲ୍ରେ ଖାଦ୍ୟ ଓ ଚିକିତ୍ସା ଅଭାବରୁ ସେ କଲେରାରେ ଆକ୍ରାନ୍ତ ହୋଇ ଅଚେତ ଅବସ୍ଥାରେ ପଡ଼ି ରହିଲେ। 4 ଧରି ମୃତ୍ୟୁ ସହ ସଂଘର୍ଷ କରି ଜୁନ୍ 9 ସେ ଶେଷ ନିଶ୍ୱାସ ତ୍ୟାଗ କଲେ। ବିର୍ସା ଇହଧାମ ତ୍ୟାଗ କଲେ ସତ, କିନ୍ତୁ ବିଦେଶୀ ଶାସନ କବଳରୁ ମାତୃଭୂମିକୁ ମୁକ୍ତ କରିବା ପାଇଁ 20 ବୟସରେ ଯେଉଁ ବିଦ୍ରୋହ ଆରମ୍ଭ କରିଥିଲେ ଭାରତ ଇତିହାସରେ ତାହା ଚିରସ୍କରଣୀୟ ହୋଇ ରହିବ।
1: କଥିକରି ଶୁଣିଲି ମୁକ୍ତି ଯୋଦ୍ଧା ବିର୍ସା ମୁଣ୍ଡା, ଆଲୋଚନା କଲି ତପନ କୁମାର ପତି, ଆକାଶବାଣୀ କଟକ।
2: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ। ଚେଟିନାଡ ସିମେଣ୍ଟ ଉପରେ
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ଦୃଢ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
1: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 May 2026 28 June 2026 ପର୍ଯ୍ୟନ୍ତ ବୁଥସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। अधिक सूचना पाई वोटर हेल्पलाइन नंबर 1950 को कॉल करंतु किंबा वोटर सर्विस पोर्टल किंबा ईसीआई नेट आप रे बुक ए कॉल विथ बीएलओ सुविधा रो उपयोग करंतु। मुख्य निर्वाचन अधिकारी ओडिसांग द्वारा जनहित

ଶିଳ୍ପୀ ଅର୍ଜୁନ ଚରଣ ସାମଲ, ଶିଳ୍ପୀଙ୍କ କଣ୍ଠରେ ପଲ୍ଲୀକବି ନନ୍ଦକିଶୋର ବଳଙ୍କ ରଚନା। ପ୍ରଥମେ ଶିଳ୍ପୀ ଗାଇଛନ୍ତି, ବରଷା ରାତିରେ ଜେଜାହାର ଘରେ ଶୁଅନ୍ତି ସମସ୍ତେ ଯାଇ, କେଉଁଠାରେ କିଏ ଗୀତ ଗାଉଥାଏ ପିଲା ଶୁଆଇବା ପାଇଁ।

ଶିଳ୍ପୀ ଅର୍ଜୁନ ଚରଣ ସାମଲ, ଶିଳ୍ପୀଙ୍କ କଣ୍ଠରେ ପଲ୍ଲୀକବି ନନ୍ଦକିଶୋର ବଳଙ୍କ ରଚନା। ପ୍ରଥମେ ଶିଳ୍ପୀ ଗାଇଛନ୍ତି, ବରଷ ରାତିରେ ଯେ ଯାହାର ଘରେ ଶୁଅନ୍ତି ସମସ୍ତେ ଯାଇ, କେଉଁଠାରେ କିଏ ଗୀତ ଗାଉଥାଏ ପିଲା ଶୁଆଇବା ପାଇଁ।

0: ಮುಳದುವ ಚೆಟಿನಾಡ್ ಸಿಮೆಂಟ್ ದ ಪರ್ಫೆಕ್ಟ್ ಕಂಟ್ರಿ ಚಾಯ್ಸ್.
1: ଶିଳ୍ପୀ ଏଥିରୁ ଗାଇଛନ୍ତି, ଦିନେ ଏକ ପାନ୍ଥ ହୋଇ ପଥଶ୍ରାନ୍ତ ଶୋଇ ବରଗଛ ତଳ, ଭାବଇ ବିଧାତା କିବା ଅବିବେକୀ, ନାହିଁ ତା ବିଚାର ବଳ।

ପଲ୍ଲିକବି ନନ୍ଦକିଶୋର ବଳଙ୍କ ଅନ୍ୟ ଏକ ରଚନାରୁ ଶିଳ୍ପୀ ଅର୍ଜୁନ ଚରଣ ସାମଲ ଗାଇଛନ୍ତି ପରବର୍ତ୍ତୀ ପଲ୍ଲୀଗୀତ। ରହ ଆରେ କାଠୁରିଆ ନପକାଓ ହାଣି, ଶୁଣ କାନ ଡେରି ଥରେ ଏ ଗଛ କାହାଣୀ।

0: ଶେଷ ହେଲା ପଲ୍ଲୀ ସଙ୍ଗୀତର ବିଶେଷ କାର୍ଯ୍ୟକ୍ରମ ମଧୁମାଳତୀ। ଶିଳ୍ପୀ ଅର୍ଜୁନ ଚରଣ ସମଲ, ଶିଳ୍ପୀଙ୍କ କଣ୍ଠରୁ ଶୁଣୁଥିଲି ପଲ୍ଲକବି ନନ୍ଦକିଶୋର ବଳଙ୍କ ରଚନା।
1: ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ, ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
0: ଆକାଶବାଣୀ କଟକ।

ଅମ୍ରିତା ନାୟକଙ୍କ କଣ୍ଠରୁ ଏହି ଆଲବମ୍ ଗୀତ। ଗୀତରଚନା ଉଦୟ, ସଙ୍ଗୀତ ନିହାର। ପରବର୍ତ୍ତୀ ଆଲବମ୍ ଗୀତ ଗାଇଛନ୍ତି ଶୋଭାଶିଷ।

ଶୁଣୁଥିଲେ ଓଡ଼ିଆ ଆଲବମ୍ର କେତୋଟି ଗୀତ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରଚାରିତ ହେଉଛି 308.6 meter ତଥା 972 kilohertz ଯୋଗେ ଏହି କାର୍ଯ୍ୟକ୍ରମ ଡିଟିଏଚ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ ମାଧ୍ୟମରେ ମଧ୍ୟ ଆପଣ ଶୁଣିପାରୁଛନ୍ତି ପ୍ରଚାର କରୁଛ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ବୈଦେହୀଶ ବିଳାସର 49ତମ ଭାଗ ପ୍ରଯୋଜନା ପ୍ରସେନଜିତ ମହାନ୍ତି ଏବଂ ଡକ୍ଟର ଶାନ୍ତନୁ କୁମାର ରଥ ସଙ୍ଗୀତ ହେମନ୍ତ କୁମାର ତ୍ରିପାଠୀ।

ବିଂଶ ଛାନ୍ଦ ଆରମ୍ଭରେ ସୀତାଂଶୁ ବା ଚନ୍ଦ୍ରମୁଖୀ ସୀତା ଦିନେ ଅତି ଦୀନ ବା ଦୁଃଖିତ ହୋଇ କହିଲେ, ନୃପତି ହେବା ବାସରେ ଅର୍ଥାତ୍ ରାଜା ହେବା ପାଇଁ ବ୍ୟବସ୍ଥା ହୋଇସାରିଥିଲା ଯେଉଁଦିନ, ସେହିଦିନ ବନବାସ କରାଇଦେଲା ବିଧି ବା ବିଧାତା। ଏହା ତା ପକ୍ଷରେ ବିଚିତ୍ର କ'ଣ? ଅଳକା ବା ସ୍ୱର୍ଗପୁର ତ୍ୟାଗ କରାଇ ଈଶ୍ୱରଙ୍କୁ ଶ୍ମଶାନରେ ବୁଲାଇଛନ୍ତି ଏହି ବିଧି। ବିଷ୍ଣୁଙ୍କୁ ରତ୍ନପଲଙ୍କ ଛଡ଼ାଇ ସର୍ପ ଶୟନରେ ଜଡ଼ାଇ ଦେଇଛନ୍ତି ବା ଜୋର ଜବରଦସ୍ତ କରି ଶୁଆଇଛନ୍ତି ଏହି ବିଧାତା। ସୀତାଙ୍କ ଏ ଅଭିଯୋଗରେ ସ୍ତମ୍ଭୀଭୂତ ଶ୍ରୀରାମଙ୍କ ମୁଖରେ ରସିକ ସୁଲଭ ଓ ପ୍ରେମିକ କବି ସୁଲଭ ଭାଷା ଦେଇ ଭଞ୍ଜ ପରିସ୍ଥିତିକୁ ରସମୟ କରିଛନ୍ତି ଓ ରାମ ସୀତାଙ୍କୁ ପ୍ରବୋଧ କରିବାରେ ସମର୍ଥ ହୋଇଛନ୍ତି। ଶ୍ରୀରାମ କହିଲେ, ବିବେକ କର, ଅର୍ଥାତ୍ ବିବେଚନା କର। ରସିକ ରସିକାର ଏହାଠୁ ବଳି କି ଅଧିକ ଉତ୍ସବ ମୁଖରିତ ସୁଯୋଗ ଅଛି? କୋଳରେ ବସାଇ ଭାବଭଳା ଶ୍ରୀରାମ ଲାବଣ୍ୟନିଧି ସୀତାଙ୍କୁ ବୁଝାଇଲେ ଯେ ବିହିତା ଆଚରଣ ପାଇଁ ବିଧାତା ନାମ ବିରଞ୍ଚି। ବିଷ୍ଣୁ ନିଜ ପତ୍ନୀ ଲକ୍ଷ୍ମୀ ଓ ଶିବ ପତ୍ନୀ ପାର୍ବତୀଙ୍କ ସହ ଏକାନ୍ତ କେଳି ବା କ୍ରୀଡ଼ା କରିବା ପାଇଁ ବିଧାତା ସୁଯୋଗ ଦେଇଛନ୍ତି। ବନବାସରେ ବିଜନ ସ୍ଥାନ ବା ଜନଗହଳି ନଥିବା ସ୍ଥାନରେ ଏକାନ୍ତ କେଳି କରିବା ପାଇଁ ଅପୂର୍ବ ସୁଯୋଗ ଦେଇଛନ୍ତି ବିଧାତା। ବାସବ ବା ଇନ୍ଦ୍ର ବୃଷଭାଷ୍ୟା ବା ସ୍ୱର୍ଗ ଛାଡ଼ି ଏଇଥିପାଇଁ ପତ୍ନୀ ସହ ବସନ୍ତକାଳରେ ମଳୟ ପର୍ବତକୁ ଆସେ। ତୁମେ ଏହି ବ୍ୟବସ୍ଥାରେ ଖୁସି ନ ହୋଇ ଦୁଃଖିତା ହେଉଛ? ତୁମେ ରସିକା ନୁହଁ କି? ଶବ୍ଦ ଓ ଅର୍ଥର ଅପୂର୍ବ ସମନ୍ୱୟ କରି ଭଞ୍ଜ ଶ୍ରୀରାମଙ୍କୁ କୁହାଇଲେ, ହେ ସୁରସ ପ୍ରବୀଣା, ଅଯୋଧ୍ୟାର ବିଭବ ଠାରୁ ଏ ବନବାସର ବିଭବ

ଶୁଣିଥିଲି କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ବୈଦେହୀଶ ବିଳାସର 49ତମ ଭାଗ। ଏ ଭାଗରେ କଣ୍ଠଦାନ କରିଥିଲେ ଶୈଳଭମ ମହାପାତ୍ର, ସୁବାସ ଦାସ ଏବଂ ରାଜେନ୍ଦ୍ର କୁମାର ସ୍ୱାଇଁ। ସଙ୍ଗୀତ ହେମନ୍ତ କୁମାର ତ୍ରିପାଠୀ, ବର୍ଣ୍ଣନା ଝରଣା ଦାସ, ପ୍ରଯୋଜନା ପ୍ରସେନଜିତ ମହାନ୍ତି ଏବଂ ଡକ୍ଟର ଶାନ୍ତନୁ କୁମାର ରଥ, ସାଙ୍ଗୀତିକ ପରାମର୍ଶ ପଶ୍ଚିମେଶ୍ୱର ଜେନା, ପୃଷ୍ଠଭୂମି ଆଲେଖ୍ୟ ରଜତ କୁମାର କରା।

0: ଶ୍ରୋତାମାନଙ୍କୁ ଏଠାରେ କହି ରଖୁଛୁ ଯେ ଯୁବବାଣୀ ପ୍ରଚାର କରିବ ଅପରାହ୍ନ 5:30। ଏଥିରେ ସୃଜନୀରେ ଶୁଣିବେ ଆଲୋଚନା କଳ୍ପନାର ବାସ୍ତବିକତା ବାସ୍ତବିକତାର କଳ୍ପନା, ଏ ସମ୍ପର୍କରେ କହିବେ ପୂଜା ବିଶ୍ୱାଳ, ଏବଂ ପରିପରି ରହିଛି ଶ୍ରୋତାଙ୍କ କଲମରୁ କବିତା। କାର୍ଯ୍ୟକ୍ରମ ଉଦୟ ଭାରତ ପ୍ରଚାର କରିବ 6:30। ବିଷୟ ରହିଛି ଦେଶର ପ୍ରଗତିକୁ ତ୍ୱରାନ୍ୱିତ କରିବ ସାମୁଦ୍ରିକ ଅର୍ଥନୀତି। ଆଲୋଚକ ଡକ୍ଟର ପ୍ରଫୁଲ୍ଲ କୁମାର ସାହୁ। କୃଷି ସଂସାର 7:30। ଏଥିରେ ଶୁଣିବି ବାଇଗଣ ଫସଲରେ ସୂତ୍ରକୁର୍ମୀ ଜନିତ ରୋଗ ଓ ତା'ର ପ୍ରତିକାର, ଏ ସମ୍ପର୍କରେ ଡକ୍ଟର ଜୟନ୍ତ କୁମାର ମହାଲିକଙ୍କ ସହ ଆଲୋଚନା। ନାଟକ ଅରଣ୍ୟର ସନ୍ତାନ ପ୍ରଚାର କରିବ 10:00। ରଚନା ଓ ପ୍ରଯୋଜନା ହିମାଂଶୁ ଭୂଷଣ ସାବତ। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଜ ଯୋଗେ। ଏହି କାର୍ଯ୍ୟକ୍ରମ ଡିଟିଏଚ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ ମାଧ୍ୟମରେ ମଧ୍ୟ ଆପଣ ଶୁଣିପାରୁଛନ୍ତି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଗୀତ ଗୀତିକା ଶୁଣିପାରିବି ଟିକେ ପରେ।
1: ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଆଣିଛି ନୂଆ ସୁଯୋଗ, ଏଇଡିପି ଆପ୍ରେଣ୍ଟିସ୍ ଏମ୍ବେଡେଡ୍ ଡିଗ୍ରୀ ପ୍ରୋଗ୍ରାମ। ପାଠପଢ଼ା ସହିତ କାମ ଶିଖିବାର ସୁଯୋଗ, ତୃତୀୟ ବର୍ଷରେ ମିଳିବ ଷ୍ଟାଇପେଣ୍ଡ। ଆସନ୍ତୁ ଦକ୍ଷତା ଗଢ଼ିବା, ଚାକିରି ପାଇଁ ପଥ ସୁଗମ କରିବା। ଅଧିକ ସୂଚନା ପାଇଁ ସାମ୍ସ ପୋର୍ଟାଲକୁ ଯାଇ ଆଜି ହିଁ ଆବେଦନ କରନ୍ତୁ। ଏଇଡିପି, ଆଜି ଶିଖନ୍ତୁ, କାଲି ରୋଜଗାରକ୍ଷମ ହୁଅନ୍ତୁ। ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ଘର 1950 କଲ୍ କରନ୍ତୁ, କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
0: କିଛି କଥା କିଛି ଗୀତର କାର୍ଯ୍ୟକ୍ରମ ଗୀତ ଗୀତିକା ଅଗଣାକୁ ଆପଣମାନଙ୍କୁ ସ୍ୱାଗତ ଶ୍ରୋତାବନ୍ଧୁ।

ମାଟିର ପୁଅ ମାଟି ମା ପାଇଁ ଛାତିରେ ଭରିଥିଲେ ଅଜସ୍ର ଭକ୍ତି ଭଲ ପାଇବା। ଆଖି ଦେଖିପାରୁନଥିଲା ସରଳ ସାଧାରଣ ମଣିଷ ଉପରେ ଗୋରା ସରକାରଙ୍କର ଅକଥନୀୟ ଅତ୍ୟାଚାର। ଅଣ୍ଟା ଭିଡ଼ିଥିଲେ ସ୍ୱପ୍ନିଳ ବୟସରେ ସିଏ, ନିଜ ପାଇଁ ନୁହେଁ, ନିଜ ସମ୍ପ୍ରଦାୟ ପାଇଁ, ମାଟି ଜଙ୍ଗଲ ପାହାଡ଼ ପାଇଁ, ତାର ସୁରକ୍ଷା ପାଇଁ, ଅରଣ୍ୟର ସନ୍ତାନ ଭଗବାନ ବିର୍ସା ମୁଣ୍ଡା ସିଏ, ଏଇ ମାଟି ପାଇଁ ମୁକ୍ତି ସଂଗ୍ରାମର ନାୟକ ସିଏ ସାଜିଥିଲେ। ଆଜି ତାଙ୍କ ବଳିଦାନ ଦିବସ। ଗୀତ ଗୀତିକା ଜଣାଉଛି ଅଜସ୍ର ସନ୍ଧାଞ୍ଜଳୀ।

ଜଳ ଜଙ୍ଗଲ ଜମିର ଅଧିକାର ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିବା ମହାନ ଜନନାୟକ, ଆଦିବାସୀ ଜନଜାତିର ଗୌରବ ଧରିତ୍ରୀ ଆବା ଭଗବାନ ବିର୍ସା ମୁଣ୍ଡାଙ୍କ ତୀରଧାନ ଦିବସ। ଆଜି ଗୀତ ଗୀତିକା ଅଗଣାରୁ କରୁଛୁ ଶତ ଶତ ନମନ, ମନ ପକାଉଛୁ ତାଙ୍କୁ।

ବିଦେଶୀ ଶାସନ ଅତ୍ୟାଚାର ବିରୁଦ୍ଧରେ ଅତିଷ୍ଠ ମନ ପ୍ରାଣ ହୃଦୟ ବେସୁରା ହୋଇଯାଇଥିଲା। ଯାହାଙ୍କ ଉଠର ସ୍ପର୍ଶର ବଂଶୀର ଧ୍ୱନି ସୁମଧୁର ହୋଇ ଉଠୁଥିଲା, ଆକର୍ଷିତ କରୁଥିଲା ସରଳ ମନକୁ। ଉଲଗୁଲାନର ଡାକରା ଦେବେ ବୋଲି କିଏ ଜାଣିଥିଲା, ଏକଥା ଆଜିର ଦିନ ମନେ ପକାଇ ଦେଉଛି। ଆଜି ଦିନ 9 ଜୁନ୍ 1900 ମସିହା, ଭଗବାନ ମେଡ଼ସା ମୁଣ୍ଡା ମାତ୍ର 24 ବର୍ଷ ବୟସ ପ୍ରାଣ ହାରିଥିଲେ ଗୋରା ସିପାହୀଙ୍କ ଚକ୍ରବ୍ୟୁହରେ, କିଛି ଦେଶଦ୍ରୋହୀଙ୍କର ଚକ୍ରାନ୍ତରେ, କାରାଗାରରେ। ବୟସ କ'ଣ ଥିଲା ଛାଡ଼ି ଚାଲିଯିବାର, ନା ଇ ଥିଲା ସମୟର ପ୍ରହାର, ନିଜ ଅଧିକାର, ନିଜ ମାଟି, ନିଜ ଭାଇ ବନ୍ଧୁ, ନିଜ ଜମି ପାଇଁ ଅଧିକାର ମାଗିବାର। ସେ ମହାନ ବିପ୍ଳବୀ, ମୁକ୍ତି ସଂଗ୍ରାମର ନାୟକ। ଚାଲନ୍ତୁ ଗୀତ ଗୀତିକାରେ କିଛି କ୍ଷଣ ମନେ ପକାଇବା ତାଙ୍କର ସେ କର୍ମକୁ, ତ୍ୟାଗପୂତ ଜୀବନକୁ।

ଅଦମ୍ୟ ସାହସ ଆଗରେ ହାରିଯିବେ ଗୋରା ସରକାର, ହାରିଯିବ ତାଙ୍କର ଏଇ ଆଇନ। ହଁ, ଅନ୍ୟାୟର ଚିଠା ଏତେ ଲମ୍ବା ଥିଲା ଯେ ଗୋରା ସରକାରଙ୍କର ବେଟ୍ସାଙ୍କ ଦସ୍ତାବିଜ ସେହି ଚିଠାକୁ ଭୁଲ ପ୍ରମାଣିତ କରିପାରିଥାନ୍ତା। ଆହୁରି ବଳିଆନ ହୋଇଯିବେ କାରାଗାରରୁ ବାହାରିଲେ ବେଟ୍ସା। ଜାଣିଥିଲେ ସେଦିନ ଗୋରା ସରକାର, ସେବେଠୁ ସିଏ ଚିନ୍ତା କରିଥିଲେ ଯଦି ବେଟ୍ସା ମୁଣ୍ଡା କାରାଗାରରୁ ବାହାରକୁ ବାହାରି ଯାଆନ୍ତି ତେବେ ବିଦ୍ରୋହ କେବଳ ଝାଡ଼ଖଣ୍ଡ, ଓଡ଼ିଶା ଏବଂ ବିହାର ସୀମାର ଜଙ୍ଗଲରେ ରହିବନି, ସମଗ୍ର ଦେଶକୁ ଏହା ବ୍ୟାପିଯିବ। ଅନେକ ବେଟ୍ସା ଜନ୍ମ ନେବେ ଯିଏ ଜଣଙ୍କ ପାଇଁ ଆଉ ଜଣେ ଆଗକୁ ବାହାରିବେ, ଦେଶର ମୁକ୍ତି ସଂଗ୍ରାମରେ ଜୀବନ ହାରିବାକୁ ପଛାଇବେ ନାହିଁ।

ଗୋରା ସରକାରଙ୍କ ଚକ୍ରାନ୍ତରୁ ଅଟକି ଯାଇଥିଲା ସେଦିନ ବେଟ୍ସାଙ୍କ ନିଶ୍ୱାସ ପ୍ରଶ୍ୱାସ, ହେଲେ ଅଟକି ଯାଇନଥିଲା ତାଙ୍କ ସଂଗ୍ରାମର ଧ୍ୱନି। ସେ ଆଜି ଶଶୁରୀରେ ନଥିଲେ ମଧ୍ୟ ସାକାର ହୋଇଛି ତାଙ୍କର ସ୍ୱପ୍ନ। ବେଟ୍ସାଙ୍କ ପ୍ରଭାବରୁ 1908 ଇଂରେଜମାନେ ଛୋଟନାଗପୁର ସିଏନ୍ଟି ଆକ୍ଟ ଲାଗୁ କରିଥିଲେ, ଯାହା ଆଦିବାସୀମାନଙ୍କ ଜମିକୁ ଅଣ ଆଦିବାସୀଙ୍କୁ ହସ୍ତାନ୍ତର କରିବା ଉପରେ ରୋକ ଲଗାଇଥିଲା। ବେଟ୍ସାଙ୍କ ବଳିଦାନ ଏବଂ ତାଙ୍କର ସଂଗ୍ରାମ ଏକ ଆଇନର ରୂପ ନେଇଥିଲା ଏବଂ ଆଦିବାସୀମାନଙ୍କୁ ସେମାନଙ୍କର ଅଧିକାର ଦେଇଥିଲା। ଆଜି ଆମେ ତାଙ୍କ କର୍ମଫଳ, ତାଙ୍କର ତ୍ୟାଗ, ତାଙ୍କ ସଂଗ୍ରାମକୁ ମନେ ପକାଉଛୁ।

0: ଶୁଣ ଶୁଣ, ଗାଁ ହେଉ ଅବା ସହର, ଓଡ଼ିଶାବାସୀଙ୍କ ପାଇଁ ଖୁସିର ଖବର।
1: କଣ କହୁନୁ,
0: ଛାତରେ ସୋଲାର ପ୍ୟାନେଲ ଲାଗିବ, 1,38,000 ପର୍ଯ୍ୟନ୍ତ ସବସିଡି ବି ମିଳିବ,
1: ଆଉ ଇଲେକ୍ଟ୍ରି ବିଲ୍,
0: ବିଦ୍ୟୁତ ବିଲ୍ ସଞ୍ଚୟର ନୂଆ ସମ୍ଭାବନା ଆଣିଛି ପିଏମ୍ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା।
2: ଭିଡିଓ ଲାଇକ୍ କରିବା ପାଇଁ ଟଙ୍କା ମିଳିବ, ସୋ ଇଜି।
3: ଅଡଣ ଲିଙ୍କ ଉପରେ କ୍ଲିକ କରନ୍ତୁ ନାହିଁ। RBI କହେ,
4: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।

ଶ୍ରୋତାବନ୍ଧୁ, କର୍ମ ଫଳେ ବ୍ୟକ୍ତିର ପରିଚୟ ସମ୍ମାନ। ସମାଜର ହିତ ପାଇଁ କାର୍ଯ୍ୟର ପରାକାଷ୍ଠା ଦେଖାଇପାରିଲେ ସ୍ଥାନ ଭଗବାନ ସଦୃଶ। ପୂଜ୍ୟ ପୂଜାରେ ପୁଣି କର୍ମ ସାହସ ପରାକାଷ୍ଠାରେ ଲୋଡ଼ା ତାଙ୍କରି ଆଶିଷ। ଏହି ଦେଶ ମାଟିର ସୁପୁତ୍ର ବିର୍ସା ମୁଣ୍ଡାକୁ ଆଜି ଆମେ ମନେ ପକାଉଛେ ତାଙ୍କର ବୀରତ୍ୱ ସାହସକୁ ତାଙ୍କର ଏହି ବଳିଦାନ ଦିବସରେ। ସେ ବିଦ୍ରୋହୀର ସ୍ୱର ଯିଏ ଧନୁ ଦୂର ଦେଖାଇ ବ୍ରିଟିଶ ଶାସକଙ୍କୁ ଦୋହଲାଇ ଦେଇଥିଲେ। ବିର୍ସା ମୁଣ୍ଡା ଦେଶପ୍ରେମୀ, ସ୍ୱାଧୀନତା ସଂଗ୍ରାମୀ, ନିଜ ମାଟିକୁ ଶୋଷଣରୁ ବଞ୍ଚାଇବା ପାଇଁ ସେଦିନ ଏକାଠି କରିପାରିଥିଲେ ବିହାର, ଝାଡ଼ଖଣ୍ଡ, ଓଡ଼ିଶା ଅଞ୍ଚଳର ସ୍ୱାଧୀନତା ସଂଗ୍ରାମୀଙ୍କୁ। ନିଜ ଗାଁ ଓ ଆଖପାଖ ଅଞ୍ଚଳରେ ଯୁବକମାନଙ୍କୁ ଡାକରା ଦେଇ ବଡ଼ ଧରଣର ବିପ୍ଳବର ରଣହୁଙ୍କାର ଶୁଭିଥିଲା। ଉନବିଂଶ ଶତାବ୍ଦୀର ଶେଷ ଭାଗରେ ଭାରତର ପୂର୍ବାଞ୍ଚଳରେ ଘଞ୍ଚ ଜଙ୍ଗଲ ମଧ୍ୟରେ ସ୍ୱର ଝଙ୍କୃତ ହୋଇଥିଲା। ଆବୁଆ ରାଜା ଏତେ ଜାନେ ମହାରାଣୀ ରାସ ଟୁଡୁ ଜାନା, ମହାରାଣୀଙ୍କ ସାମ୍ରାଜ୍ୟ ପତନ ହେଉ ଏବଂ ଆମ ସାମ୍ରାଜ୍ୟର ପ୍ରତିଷ୍ଠା ହେଉ, ତାହା ହିଁ ଥିଲା ବ୍ରିଟିଶ ରାଜ ପ୍ରତିଷ୍ଠା ବିରୁଦ୍ଧରେ ତାଙ୍କର ରଣହୁଙ୍କାର ସ୍ୱର। ଯୁବ ବୟସର ପହିଲି ପାହାଚରେ ବିର୍ସା ସାଜିଥିଲେ ସଂଗ୍ରାମର ମୁଖ୍ୟ ଆଧାର, ଯାହାଙ୍କର ସେଦିନର ସ୍ୱର ଆଜି ଆଦିବାସୀ ଜୀବନରେ ଭରିଛି ସୁଖର ସଙ୍କେତ।

ସଜଳ ପ୍ରକୃତିର ଗାଁର ଦୃଶ୍ୟରେ ଉଦ୍ଭାସିତ ହୋଇ ସୁନା ଝିଲିମି ଲିଖିତ ଦୂର ପାହାଡ଼ର ପାଦଦେଶରୁ ଭାସି ଆସୁଥିବା ମାଦଲର ସ୍ୱର ମାନସ ପଟରି କିଛି ସ୍ମୃତିକୁ କରେ ଜାଗ୍ରତ। ସେହି ପ୍ରାଚୀନ ଦିନର ଜଳ ଜଙ୍ଗଲ ଭୂମି ଯେଉଁଠି ନିର୍ଭର କରୁଥିଲା ଜୀବନ, ସ୍ୱପ୍ନ ବୁଣୁଥିଲା ସେହି ପାହାଡ଼ର ଫାଙ୍କରୁ, ସବୁଜିମାଭରା ବନାନୀରୁ, ପୂଜିଥିଲା ବୃକ୍ଷରାଜିଙ୍କୁ, କୃତଜ୍ଞତା ଜ୍ଞାପନ କରୁଥିଲା ପ୍ରକୃତିର ସେହି ଦାନକୁ, ତାହାରି କୋଳରେ ଗାଉଥିଲା ସେହି ଜୀବନର ସ୍ୱରକୁ। ହଁ, ଏମିତି ଏକ ସ୍ଥାନରେ 15 ନଭେମ୍ବର 1875 ଜନ୍ମ ନେଇଥିଲେ ଭଗବାନ ବିର୍ସା ମୁଣ୍ଡା। ଏମିତି ଏକ ବାର୍ତ୍ତା ଲକ୍ଷ୍ୟ ନେଇ ଧରାପୃଷ୍ଠକୁ ଆସିଥିଲେ ଭଗବାନ ବିର୍ସା ମୁଣ୍ଡା। ଇଂରେଜମାନଙ୍କର ଜନଜାତିଙ୍କଠାରୁ ତାଙ୍କ ଅଧିକାରକୁ ଛଡ଼ାଇ ଆଣିବା ପାଇଁ। ହଁ, ଆଜି ଆମେ ମନେ ପକାଉଛେ ଗୋରା ସରକାରଙ୍କର ସେଦିନର ସେ କଳୁଷିତ ଆଖି, ଯାହାକି ଆଦିବାସୀମାନଙ୍କର ପାଟିରେ ତାଲା ପକାଇ ଦେଉଥିଲା। ଚାବୁକ, ଗୁଳି, ପୁଣି କଳା ପାଣିର ଡରରେ ନିରବି ଯାଉଥିଲା ତାଙ୍କର ସ୍ୱର। ସେହି ବିଦ୍ରୋହର ସ୍ୱର ପୁଣି ସାଜିଲା ତାଙ୍କର ସ୍ୱାଧୀନତା ପାଇବା ପାଇଁ ସ୍ୱର। ଏମିତି ସମୟରେ ଆଗକୁ ଆସିଥିଲେ ବିର୍ସା। ଚରିତାର୍ଥ କରିବା ପାଇଁ ଶ୍ରୀମଦ୍ ଭଗବତ ଗୀତାର ସେହି ଦୁଇପଦ ବାଣୀକୁ, ୟଦା ୟଦା ହି ଧର୍ମସ୍ୟ, ପୁଣି ଜୀବନ ଖୁସିରେ ହସି ଉଠିଲା। ତାଙ୍କର ସେଦିନର ସେହି ସ୍ୱର ଅଧିକାର ଦେଲା ଆଦିବାସୀମାନଙ୍କୁ, ପରିଚୟ ଦେଲା ଏହି ସମାଜରେ, ସମସ୍ତଙ୍କ ମଧ୍ୟରେ ନିଜର ପରିଚୟକୁ ସାଉଁଟି ପାରିଛନ୍ତି ଆଜି କେବଳ ସେହି ଭଗବାନ ବିର୍ସା ମୁଣ୍ଡାଙ୍କ ସାହସ, ତାଙ୍କର ବଳିଦାନ ପାଇଁ।

0: ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା ବିଦ୍ୟୁତ୍ ବିଲ୍ ହ୍ରାସ କରିବା ସହିତ ପରିବେଶକୁ ମଧ୍ୟ ସୁରକ୍ଷିତ କରିପାରିବେ। ଏହା ସହିତ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ 1,38,000 ଟଙ୍କା ପର୍ଯ୍ୟନ୍ତ ସବ୍ସିଡି ପାଇବେ। ଆଜି ହିଁ ପିଏମ୍ ସୂର୍ଯ୍ୟଘର ଯୋଜନା ପାଇଁ ଆବେଦନ କରନ୍ତୁ, ନିଜ ଛାତରେ ସୌର ପ୍ୟାନେଲ ଲଗାନ୍ତୁ।
1: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ଘର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
2: ଶ୍ରୋତାବନ୍ଧୁ, ଯେତେବେଳେ କଥା ହେଉଛି ବିର୍ସା ମୁଣ୍ଡାଙ୍କର, ଭଗବାନ ବିର୍ସା ମୁଣ୍ଡାଙ୍କର, ସେତେବେଳେ ଆମେ କିପରି ବା ଭୁଲିଯିବା ତାଙ୍କର ସେ ବାଲ୍ୟାବସ୍ଥାକୁ। ପିତା ସ୍ୱପ୍ନା ମୁଣ୍ଡା ମାତା କର୍ମୀ। ପିତା ରୋଜଗାର ପାଇଁ, ଚାଷ କାମ ପାଇଁ ଏଣେ ତେଣେ ଘୁରି ବୁଲୁଥିଲେ, କାରଣ ତାଙ୍କର ଆର୍ଥିକ ଅବସ୍ଥା ଏତେ ସୁଦୃଢ଼ ନଥିଲା। କିଛି ଦିନ ପାଇଁ ବିର୍ସାଙ୍କ ମାମୁଁ ଘରେ ମଧ୍ୟ ରହିବାକୁ ପଡ଼ିଥିଲା। ସେଠାରେ ସେ ଯେତେବେଳେ ପାଠ ପଢ଼ିବା

ଆରମ୍ଭ କଲି, ଦେଖିଲେ ଏଠାରେ କେବଳ ପାଠ ପଢ଼ା ଯାଉନାହିଁ, ଏଠାରେ ପରିଚୟକୁ ଛଡ଼ାଇ ନିଆଯାଉଛି, ନିଜ ସଂସ୍କୃତିକୁ ଛଡ଼ାଇ ନିଆଯାଉଛି। ଧର୍ମାନ୍ତୀକରଣ ନାଁରେ ଏଠି ତ ଶୋଷଣ ଚାଲିଛି। ସେଇଠି ତାଙ୍କ ହୃଦୟକୁ ବାଧିଥିଲା। ସେ ଜନ୍ମ ହୋଇଥିଲେ ସାଧାରଣ ଆଦିବାସୀ ଘରେ, କିନ୍ତୁ ଆଖିରେ ଥିଲା ସ୍ୱପ୍ନ ଅସାଧାରଣ। ବ୍ରିଟିଶ ଶାସନ ଏବଂ ଜମିଦାରୀମାନଙ୍କୁ ଦୁର୍ନୀତି ବିରୁଦ୍ଧରେ

ପ୍ରାଣରେ ଭରିଥିଲେ ଅଦମ୍ୟ ସାହସ ଆଉ ଉତ୍ସାହ। ପରିଚୟ କରାଇଥିଲେ ଏହି ଭାରତ ମାଟିରେ ଫଳିବ ସୁନା। ଆମକୁ କେବଳ ଆମ ଅଧିକାର ପାଇଁ ଲଢ଼ିବାକୁ ପଡ଼ିବ ଇଂରେଜ ଗୋରା ସରକାରଙ୍କ ବିରୁଦ୍ଧରେ। ଆଉ ଆଜି ଏହି ଭାରତ ମାଟିରେ ଆମେ ସୁନା ଫଳାଉଛେ। ସେହି ଝୁନା ଝିଲିମିଲି କ୍ଷେତକୁ ଦେଖି ଆଜି ପ୍ରାଣ ହସି ଉଠୁଛି।

0: ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନା। ଏହି ଯୋଜନାର ଲକ୍ଷ୍ୟ ବିଦ୍ୟୁତ୍ ବିଲ୍ ସହିତ ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳକୁ ହ୍ରାସ କରିବା, ସୋଲାର ସ୍ଥାପନ କରିବା, ଅକ୍ଷୟ ଶକ୍ତି କ୍ଷେତ୍ରରେ ବିପ୍ଳବ ଆଣିବା। ସବୁଜ ଶକ୍ତି ଉତ୍ପାଦନକୁ ପ୍ରାଥମିକତା ଦେଉଛନ୍ତି ସରକାର। ଆଜି ହିଁ ପିଏମ୍ ସୂର୍ଯ୍ୟଘର ଯୋଜନା ପାଇଁ ଆବେଦନ କରନ୍ତୁ, ନିଜ ଛାତରେ ସୌର ପ୍ୟାନେଲ ଲଗାନ୍ତୁ ଏବଂ 1,38,000 ଟଙ୍କା ପର୍ଯ୍ୟନ୍ତ ସବ୍ସିଡି ପାଆନ୍ତୁ।
1: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ଘର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
2: ଶ୍ରୋତାବନ୍ଧୁ, ଆଦିବାସୀ ସମ୍ପ୍ରଦାୟ ବୈପ୍ଳବିକ ଆନ୍ଦୋଳନ, ସେମାନଙ୍କର ଅସୀମ ପରାକ୍ରମ, ଚରମ ତ୍ୟାଗ, ଯାହା ଯୋଗୁଁ ସ୍ୱାଧୀନତା ସଂଗ୍ରାମର ମୂଳଦୁଆ ପଡ଼ିଥିଲା। ଭଗବାନ ବିର୍ସା ମୁଣ୍ଡା ବଣ ଜଙ୍ଗଲ ଆଦିବାସୀ ମାଟିରେ ପ୍ରକୃତିର ସିଏ ସେବକ, ସ୍ୱାଧୀନତା ପ୍ରାପ୍ତିର ଯୋଦ୍ଧା ଆମର ଅଭିମାନ। ତ୍ୟାଗ ସଂଘର୍ଷ ମାଟି ମା ପାଇଁ ଆଖ୍ୟା ଦେଲା ଧରତୀ ଆବା ଭଗବାନ ବିର୍ସା ମୁଣ୍ଡା। ଝର୍ଣ୍ଣା ଗାଇଲା ଜଙ୍ଗଲ ଝୁମିଲା ଭଗବାନ ବିର୍ସା ମୁଣ୍ଡା କି ଏଇ ମାଟିର ଲୋକ, ଏଇ ମାଟିର ପୁଅ, ଏଇ ମାଟିର ଲୋକ ବୁଝିଲା ସନ୍ତାନ, ଏଇ ମାଟିର ସନ୍ତାନ ଶିଖିଲା ମାଟି ଆମ ଜୀବନ, ତାର ସୁରକ୍ଷା ଆମ ଦାୟିତ୍ୱ। ନିର୍ମୋହ ନିର୍ଲୋଭ ଯୋଦ୍ଧା ଭାରତ ମା'ର ସୁଯୋଗ୍ୟ ସନ୍ତାନ ବିର୍ସା ମୁଣ୍ଡା ଖାଲି ଏକ ନାଁ ନୁହେଁ, ଜୀବନ ଅବା କେବଳ ଏମିତି ଏକ ନାଁ ନୁହେଁ, ସେ ତ୍ୟାଗର ମହାକାବ୍ୟ, ପ୍ରେରଣାର ଉତ୍ସ। ଆଜିର ସମାଜ ବାରମ୍ବାର ତାଙ୍କର ଜୀବନର ଫର୍ଦ୍ଦକୁ ଲେଉଟାଇଲେ ସେଥିରୁ ଶିଖିଲେ ଉନ୍ନତି ହୋଇପାରିବ। ଏହି ସମାଜର ଉନ୍ନତିର ପଥରେ ଆଗେଇ ସମାଜର ମୁଖ୍ୟସ୍ରୋତର ପ୍ରତିଟି କ୍ଷେତ୍ରରେ ସଫଳତାର ସଙ୍ଗୀତ ଗାଇପାରିବେ ସଭି। ସରଳ ଜୀବନଯାପନ କରୁଥିବା, ବିକାଶଠାରୁ କିଛି ଦୂରରେ ଥିବା ସେହି ଜନଜାତି, ହଁ, 2021ରୁ ଆମେ ପାଳନ କରୁଛେ ଭଗବାନ ବିର୍ସା ମୁଣ୍ଡାଙ୍କ ଜନ୍ମଦିନରେ ଜନଜାତିଆ ଗୌରବ ଦିବସ। ଆଦିବାସୀ କଳା ସଂସ୍କୃତି ଐତିହ୍ୟ ଇତିହାସର ପ୍ରଚାର ପ୍ରସାର ଶିକ୍ଷା ସେମାନଙ୍କୁ ଦକ୍ଷତା ବିକାଶ ସଚେତନତା ଜୀବିକା ଆର୍ଥିକ ସେତୁ ବିକାଶ ଦିଗରେ ଆଗକୁ ଆଗେଇ ନେବାକୁ ଚେଷ୍ଟା କରିଛି।

ଶ୍ରୋତାବନ୍ଧ କୁହାଯାଏ ନେତା ହେବା ଏକ ଦାୟିତ୍ୱ, ଏକ ତ୍ୟାଗ। କିନ୍ତୁ ଯେତେବେଳେ ସେହି ନେତା ଜନତାର ଆଶା ଏବଂ ସ୍ୱପ୍ନ ପାଇଁ ଜୀବନକୁ ସମର୍ପିତ କରନ୍ତି, ସେ ପାଲଟି ଯାଆନ୍ତି ପ୍ରେରଣା। ସେମିତି ପ୍ରେରଣା ହୋଇ ଆମ ସମସ୍ତଙ୍କ ଭିତରେ ଅଛନ୍ତି ଭଗବାନ ବିର୍ସା ମୁଣ୍ଡା। ତାଙ୍କର ନେତୃତ୍ୱକୁ ଯଦି ଆଜି ମନେ ପକାଇବା, ଭାରତ ଇତିହାସର ସ୍ୱର୍ଣ୍ଣିମ ଯୁଗ ସ୍ଥାପିତ ହୋଇଥିଲା ସେଦିନ। ସଂଘର୍ଷ ତ୍ୟାଗର ଏକ ନୂତନ ମାନଦଣ୍ଡ। ପ୍ରକୃତିର ପୁଅ, ସାଜି ପ୍ରକୃତିର ସେବକ, ଦେଇଥିଲେ ଆହ୍ୱାନ। ଜଙ୍ଗଲ ସୁରକ୍ଷା, ଆଦିବାସୀଙ୍କ ଜୀବନ ରକ୍ଷା, ଜନ୍ମ ମାଟିର ସୁରକ୍ଷା ପାଇଁ ଆଣିଥିଲେ ବିରାଟ ଆନ୍ଦୋଳନ।

ସଂଘର୍ଷର ଅଗ୍ନିଶିଖା ସ୍ୱାଭିମାନର ପ୍ରତୀକ ଏବଂ ସ୍ୱାଧୀନତାର ଅମର ସୈନିକ ଭଗବାନ ବିର୍ସା ମୁଣ୍ଡା ଆଜି ତାଙ୍କ ତୀରଦାନ ଦିବସରେ ଗୀତ ଗୀତିକା ସାରିବା ପୂର୍ବରୁ ଜଣାଉଛୁ ଅଜସ୍ର ଶ୍ରଦ୍ଧାଞ୍ଜଳି, ଗଭୀର ଶ୍ରଦ୍ଧାଞ୍ଜଳି।

ଏଇଠି ଶେଷ କରୁଛୁ ଆଜିର ଗୀତ ଗୀତିକା। ଉପସ୍ଥାପନାରେ ଥିଲି ମୁଁ ଗୀତାଞ୍ଜଳି ପଣ୍ଡା। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାରିତ ହେଉଛି 308.6 meter ତଥା 972 kHz ଯୋଗେ। ପ୍ରଚାର କରୁଛୁ ନାଟକ ଅରଣ୍ୟର ସନ୍ତାନ, ରଚନା ଓ ପରିଚାଳନା ହିମାଂଶୁ ଭୂଷଣ ସାବତ। ଆସନ୍ତୁ ଶୁଣିବା ନାଟକ ଅରଣ୍ୟର ସନ୍ତାନ।

0: όλο πέρα. Μη σύγχων κο χωρίων λουγάρ ιδιούτα.
1: Χε ભαϊ, χε ભούνι, χε બાળક ગણ, ધાઈ જઈ તુમે રખો હે પ્રાણ, ઝડો ઉઠી છે ભાઈ, છડો ઉઠી છે.
2: କିଏ କରୁଛ?
3: ଆରେ ଜଙ୍ଗଲ ମାତା, ତୁଇ କେ ତତେ ଏମିତି ବେଶ କରିଛି ଗୋ? ତୋର ଦେହ କପଡା ନାହିଁ, ନଙ୍ଗା ହେଇଛୁ କାହିଁକି ଧରିଛି ମା?
4: ସେମାନେ ମୋତେ ଅଶୁଚି କରିଛନ୍ତି ରେ ପୁଅ.
3: ମୁଇଁ ତତେ ମୋ ରଖ ଦେବି ଗୋ ମା.
4: ଦେରେ ମୋ ବାପଟା ପରା
3: ମୁଇଁ ତୋ ଲାଜ ଠକେଇ ଦେବି.
4: ଦେ ବାପ, ସେମାନେ ମୋତେ ଉଲଗ୍ନ କରି ବିବସନା କରି ମତେ ଶୂନ୍ୟ କରି ଦେଇଛନ୍ତି. ତୁ ମୋର ଲଜ୍ଜା ନିବାରଣ କର ମିଶା.
3: କହିବି କହିବି ଗୋ ଧରତି ମା, ମୁଇଁ କହିବି.
4: ହେଲେ ତୁ ଖୁବ କଷ୍ଟ ପାଇବୁ, ସେମାନେ ତତେ ଖୁବ ଯନ୍ତ୍ରଣା ଦେବେ.
3: ଦେଲେ ଦେବେ, ହେଲେ ମୁଇଁ ତତେ ଉଦ୍ଧାର କରିବି.
4: ବେଶ, ତୁ ତେବେ ଭଗବାନ ହେଇ ମତେ ରକ୍ଷା କର ମିଶା.
3: ଭଗବାନ?
4: ହଁ ବାପ, ତୁ ହବୁ ଧରତି ଆବା. ଧରତିର ବାପ ନ ହେଲେ ତାର ଲଜ୍ଜା ନିବାରଣ କରିବୁ କେମିତି?
3: ମୁଇଁ ତୋରା ଆବା ହେବି?
4: ହଁ ବାପ, ହେଲେ ତତେ କଣ ସେମାନେ ବଞ୍ଚିବାକୁ ଦେବେ?
3: ଏ ଭଗବାନ, ହେଲେ ତାକୁ ମାରିବେ କି? ଯୀଶୁକୁ ମାରିଥିଲେ ମିଶନରୁ ଶୁଣିଛି, କୁଷ୍ଠଙ୍କୁ ବାଣ ମାରିଥିଲେ ସର୍ଦ୍ଦାରଠୁ ଶୁଣିଛି, ସେମିତି ମାରିବେ?
4: ହଁ ପୁଅ, ହେଲେ ତୁ କଷ୍ଟ ପାଇଲେ ବି ସୁଖ ଦବୁ.
3: ମୁଇଁ ସୁଖ ଦେବି?
4: ହଁ ବେଶା, ତୋ ପାଇଁ ସମଗ୍ର ମୁଣ୍ଡା ଜାତି ସୁଖ ପାଇବେ, ସବୁ ମୁଣ୍ଡା ସୁଖୀ ହେବେ.
3: ମୁଇଁ ସୁଖ ଦେବି, ମୁଇଁ ଭଗବାନ ହେବି. ବିଶା ଭଗବାନ ମୁଇଁ, ଧରତି ଆବା ମୁଇଁ, ବିଶା ଭଗବାନ ମୁଇଁ, ଧରତି ଆବା ମୁଇଁ. ଇ ଜଙ୍ଗଲ ମୋର ମା, ମୁଇଁ ଧରତି ଆବା, ମୁଇଁ ଭଗବାନ.
1: ବିର୍ସା, ତୁମ ଅନୁଚରମାନେ ଏମିତି ତୀର ମାରିଲେନି କାହିଁକି? ଶତ୍ରୁ ତୁମର ସମ୍ପୂର୍ଣ୍ଣ ମୂଳ ପୋଛେଇ ପାରିଥାନ୍ତା. ମୁଁ ଜାଣେ ତମେ ହୁଏତ କହିବ ତମେ ବନ୍ଧୁ ନୁହଁ ଅମୂଲ୍ୟ, ତମେ ଦିକୁ, ତମେ ବାବୁ, ତମ ହାତରେ ଧନୁତୀର ନାହିଁ, ଅଛି କାଗଜ କଲମ. ହଁ, ତମେ ସେଦିନ ମୋତେ ଠିକ୍ ସନ୍ଦେହ କରିଥିଲ. ମୋ ସବୁ ମନେ ପଡ଼ୁଛି ବିର୍ସା, ରାଞ୍ଚିର ସେ ଅର୍ଫାନେଜ, ସେଠି ତମର ପ୍ରଥମ ଦିନ.
5: ସେଟା କି ଜିନିଷ? ସାବୁନ ଦେହରେ ଲଗେଇ ଗାଧେଇବ, ସେଟା ମୋ ଦରକାର ନାହିଁ. ଏଠି ମିଶନ ରହିଲେ ସାବୁନ ମାଖି ଗାଧେଇବାକୁ ହୁଏ, ଜାମା ପ୍ୟାଣ୍ଟ ସଫା କରିବାକୁ ହୁଏ.
6: ମୋତେ ସଫା କରି ଜଣା ନାହିଁ,
5: ଆସ ଦେଖେଇ ଦେବି.

0: ମୋର ମନେ ଅଛି ବିର୍ସା, ଅର୍ଫାନେଜ୍ର ସବୁ ପିଲାଙ୍କ ଭିତରେ ତମେ ଥିଲ ଖୁବ୍ ବିଚକ୍ଷଣ। ଖୁବ୍ ଶୀଘ୍ର ଅନେକ ଗୀତ ଶିଖିଗଲ। ସବୁ ଗୀତରେ ବଇଁଶୀ ବଜେଇଲ, ଟୁଇଲା ବଜେଇଲ। ସାହେବମାନେ ବି ତମ ଉପରେ ସନ୍ତୁଷ୍ଟ ଥିଲେ। ଅଳ୍ପ ଦିନ ଭିତରେ ତମେ ଅଙ୍କ କଷିପାରିଲ, ବହି ପଢ଼ିପାରିଲ। ମ୍ୟାପ୍ ଆଙ୍କିବାରେ ଆଉ ଅଙ୍କ କଷିବାରେ ମୁଁ ତମକୁ ସାହାଯ୍ୟ କରୁଥିଲି ବୋଲି ତମେ ମୋତେ ଦେଶର, ଗାଁର ଆଉ ବଣ ଜଙ୍ଗଲର ଅନେକ ଗପ କହୁଥିଲ। ବେଶ ଭଲରେ ଭଲରେ ଆମ ବାଲ୍ୟ ଜୀବନ କଟି ଚାଲିଥିଲା ରାଞ୍ଚି ଅର୍ଫାନେଜ୍ରେ। ହେଲେ ହଠାତ୍ ସେଦିନ
1: ଆସ ବାହାରେ ଆସ ମିର୍ସା, ମିଶନ ଛାଡ଼ି ଦେ, ମୁଣ୍ଡାମାନଙ୍କର ଜୀବନ ଚାଲି ଯାଉଛି। ସମସ୍ତଙ୍କୁ ଜେହେଲ କରିଦେଲା ସରକାର, ତୁଳସୀ ପୂଜା କରି କିସ ହବ?
2: କିସ ହେଇଛି ରେ ଧାନୀ, କଥା ତ କହିବୁ।
1: ଇ ସାହେବ ସରକାର ଜଙ୍ଗଲରୁ ଆମକୁ ନିକାଲି ଦେଇଛି, ସର୍ଦ୍ଦାର ମାନଙ୍କୁ ଚୋର କହିଛି, ଆମର କୁଟିଘାଟି ଗାଁ ସବୁ ଘିଚି ନେଇଛି।
2: ସତେ ଆଉ କିସ କରିଛି ରେ ସାହେବ ସରକାର?
1: କହିଛି ମୁଣ୍ଡାମାନ ଜଙ୍ଗଲି ନଙ୍ଗା, ସବୁ ମୁଣ୍ଡା ଚୋର ଡକେଇତ, ତୁଇ ମିଶନ ଛାଡ଼ି ଦେ।
2: ଆଚ୍ଛା ଆଚ୍ଛା, ମୁଇ ଭାବି ଦେଖବି, ତୁଇ ଯା ଧନୀ। ହଇ ହଇ ମୁଇ ଚାଲିଯିବି, ସାହେବ ଆମର ସର୍ଦ୍ଦାରକୁ କହିବ ଜୁଆ ଚୋର ବଦମାସ।
3: ଆହା ତମେ ଟିକେ ଚୁପ ହେଇଯାଅ ବିଶ୍ୱା, ଫାଦରେ ତ ବ୍ୟସ୍ତ ହେଇପଡ଼ିଛନ୍ତି।
2: ନାଇଁ ନାଇଁ, ମୁଁ ଆଉ ମିଶନରେ ରହିବି ନାହିଁ, ସେ ଫାଦର ତ ବଦମାସ ଜୁଆ ଚୋର।
3: ଆ ଚୁପ କର, ସେମିତି କହନ୍ତିନି, ମୋ କଥା ମାନ, ତମେ ଯାଉନି।
2: ନାଇଁ ନାଇଁ, ମୁଁ ଆଉ ରହିବି ନାହିଁ ଏଠି। ସାହେବ ସାହେବ ଏକ ଟୁପି, ମିଶନ ଯା ସରକାର ତା ସବୁ ସମାନ।
3: ତମେ ଯାଇପାରିବନି ବିଶ୍ୱା, ଏଇ ମୁଁ ତୁମ ହାତ ଧରିଛି, ଛଡ଼େଇ ପାରିବ ତମେ? ମୁଁ ପରା ତମର ସାଙ୍ଗ, ତମେ ଏଠି ରହି ଆହୁରି ପାଠ ପଢ଼, ବଡ଼ ହୁଅ, ମୁଣ୍ଡା ମାନଙ୍କର ଅନେକ ଉପକାର କରିପାରିବ।
2: ନାଇଁ ନାଇଁ, ମୋର ହାତ ଛାଡ଼ି ଦିଅ,
3: ଯଦି ନ ଛାଡ଼େ ମୁଁ ଘିଞ୍ଚି ନେବି। ଛାଡ଼ ଛାଡ଼,
0: ମୋ ହାତରୁ ହାତ ଛଡ଼େଇ ନେଲାବେଳେ ଦରଜାର ଶିକୁଳି ବାଜି ତମ ହାତ କଟିଯାଇ ରକ୍ତ ଛାଡ଼ିଥିଲା। ମୋ ସେବାକୁ ଉପେକ୍ଷା କରି ତମେ ସେଦିନ ରାଞ୍ଚି ଅର୍ଫାନେଜ୍ ଛାଡ଼ି ଚାଲିଗଲ। ତା ମଝିରେ ଦିନଗୁଡ଼ା ଆଗକୁ ଆଗକୁ ମାଡ଼ି ଚାଲିଲା, ଦିନ ପରେ ଦିନ, ମାସ ପରେ ମାସ, ବର୍ଷ ପରେ ବର୍ଷ।

0: ନାହିଁ, ମୋର ପୁଅକୁ ସେମିତି କୁହ ନାହିଁ। ତୁମେ ବାପ, ତୁମେ ସେମିତି କୁହ ନାହିଁ।
1: ମୁଇଁ ଖାଲି କହୁନାହିଁ ଗୋ, ସବୁ ମୁଣ୍ଡାଙ୍କର ମୁହଁରେ ସେଇ କଥା। କାହିଁକି ସେ ମିଶନକୁ ଯାଇ ସାହେବ ସାଙ୍ଗରେ ଝଗଡ଼ା କଲା?
0: ମୋର ବିର୍ସାଟା ସେମିତି ଜିଦ୍ଖୋର ପିଲା।
1: କାହିଁକି ଜେନୋ ନେଇ ଖ୍ରୀଷ୍ଟାନ ହେଲା?
0: ଭାରି ଛଟପଟ ଚିରଟା ଦିନ।
1: କାହିଁକି ଚାଲକେ ସବୁକୁ ଖୋଲିକରି ବାହାର କଲା?
0: ମୋତେ ଚାଉଲ ଆଣି ଦବାର ଲାଗି।
1: କାହିଁକି ଜଙ୍ଗଲ ଜଙ୍ଗଲ ଘୁରୁଥିଲା?
0: ମୋର ଉପରେ ରାଗ କରି।
1: ହଁ, ତୋର ପୁଅଟା ପାଗଲ ହେଇଗଲା କର୍ମୀ।
0: ନାଇଁ ନାଇଁ ନାଇଁ, ତମେ ସେମିତି କୁହ ନାହିଁ।
1: ତାର କପାଲେ ଅଛି, ସେ ପାଗଲ ହେଲା। ଯାହାର କପାଲେ ଯାହାଟା ଲେଖା ସେଟା ତ ହବ।
0: ଚଡ଼କ ପଡୁଛି, ବର୍ଷା ଝରୁଛି, ବିଷାଟା ବିଷାଟା କାହିଁକି ଜଙ୍ଗଲ ଜଙ୍ଗଲ ଘୁରୁଛି ଗୋ?
1: ମୁଇଁ କେମିତି କରି କହିବି?
0: ତୁମେ ତାର ବାପ
1: ହଇତ। ହେଲେ
0: ହେଲେ ହେଲେ ତୁମେ କିସ ଏମିତି ହାତ ଗୋଡ ଯାକି ବସିଥିବ?
1: ମୋର କଥା ସେ ଶୁଣିବ ନାହିଁ। କେବେ ଶୁଣିଛି, କେବେ କିଛି କହିଛି, ତେଜି ଉଠିଛି? ତାର ମନକୁ ଯାହାଟା ଆସିଛି ସେ କରିଛି। ସେ ମୋର ପୁଅ, ମୁଇଁ ତାର ବାପ। ହେଲେ ସିଏ ମୋତେ ଚିହ୍ନେ ନାହିଁ, ମୁଇଁ ତାକୁ ଚିହ୍ନେ ନାହିଁ। ମୁଣ୍ଡା ଘରି ଏମିତି ପୁଅ ଜନ୍ମି ନାହିଁ।
0: ହାଇ ହାଇ, ତମେ ବି ଏମିତି କହୁଛ?
1: କହୁଛି ତ।
0: ମୁଇଁ ମା, ମୋର ମନ କୁହେ ତାର କିଛି ନାଶ ନାହିଁ ହୁଏ। ଯେମିତି
1: ନାଶ ହେଲେ ବି ତୁଇ ମୁଇଁ ଅଟକେଇ ପାରବା? ନା, ଅଟକେଇ ପାରବା ନାହିଁ। ସର୍ଦ୍ଦାର ମାନଙ୍କର

0: ପଇସା ଉପରେ ନଜର।
1: ମୁଁ ଏ ଜାଣିଛି ଗୋ, ହେଲେ ମୋର ପଇସା ଆଉ ଛୋଟ ନାହିଁ, ବଡ଼ ହେଇଛି। ସେ ଜନମ ହେଲା ଦିନ ମୁଇଁ ତିନିଟା ତରା ଦେଖିଥିଲି। ସବୁ ମୁଣ୍ଡା କହିଲେ ତୋର ଘରେ ଧରତି ଆବା ଜନମ ନେଲା, ହେଲେ ମୁଇଁ ଧରତି ଆବା ଚାହେଁ ନାହିଁ ଗୋ। ମୁଇଁ ମୋର ବିର୍ସାକୁ, ମୋର ପୁଅକୁ ଛାତିର ଭିତରେ ରଖିବାକୁ ଚାହେଁ।

ଦେଖ ହେ ମୁଣ୍ଡା ମନ, ଇ ନଦୀ ପାନି ଖ ମତର ପଡି ଯାଇଛି, ଆଉ କଲରା ହବ ନାହିଁ, କିସ ମନେ ରଖବ ନା ନାହିଁ? ହଁ ଶୁନ, କେହି ଖ୍ରୀଷ୍ଟାନ ହବ ନାହିଁ, ମିଶନକୁ ଯିବ ନାହିଁ, ଭାତ ନାହିଁ ତ ଘାଟ ଖାଇବ, ହେଲେ ସାହେବକୁ ମାଗିବ ନାହିଁ, ବୁଝିଲ? ଏବେ ଯାଅ ଯାଅ, ସବୁ ଘରକୁ ଯାଅ।

0: ପଲୁସ
1: ବାବୁ,
0: ଆମେ ଆସି ଚାରଦୁଆରେ ରହିବାର ଦିଦିନ ହେଇଗଲା। ଏଥର ଯା ବିର୍ସାକୁ ଡାକି ଆଣ, ଏଇ ଗଛ ମୂଳେ ଆମେ ତା ସାଙ୍ଗେ କଥା ହବା।
1: ହେଲେ ସିଏ ଏକା ଆସିବନି ଦାରଗା ବାବୁ, ସେ ଆସିଲେ ସବୁ ମୁଣ୍ଡାମାନେ ଆସିବେ।
0: ଏ ଆସିଲେ ଆସନ୍ତୁ, ତୁ ଯାଇ ତାକୁ ଡାକି ଆଣ ତ।
2: ଡାକବା ଦରକାର ନାହିଁ ରେ ପଲୁସ, ମୁଇଁ ନିଜେ ଆସିଛି।
0: ଏ ବିର୍ସା, ମୁଁ ତତେ ଗିରଫ କଲି, ହସୁଛୁ କାହିଁକି ରେ?
2: ଆରେ ଦାରୋଗା, ସରକାର ନମକ ଖାଇ ଧରବାକୁ ଆସିଛ ବୁଝିଲି, ହେଲେ
3: କାହିଁକି ଧରବ?
2: କାହିଁକି ଧରବ?
1: ତୁ ମୁଣ୍ଡା ମାନଙ୍କୁ ଜିତାଉଛୁ,
2: ମୁଇଁ ଧରମ କଥା କହୁଛି।
0: ମୁଣ୍ଡା ମାନେ ଆସୁଛନ୍ତି କାହିଁକି?
2: ତାଙ୍କର ଖୁସି, ତାଙ୍କୁ କହ।
0: ଖଜଣା ଦଉନାହାନ୍ତି କାହିଁକି?
2: ଖଜଣା ଦଉନାହାନ୍ତି ତ ଦଉନାହାନ୍ତି, ମୁଇଁ କିସ କରିବି?
0: ଚାଷ କାହିଁକି କରୁନାହାନ୍ତି?
2: ମତେ ଜଣା ନାହିଁ ରେ, ତାଙ୍କୁ କହ।
1: ତୁ କହ, ସରକାର ତତେ ଧରବାକୁ କହିଛି?
2: ଆରେ ପାଲୁ, ତୁ ଚାଲକାଡ଼ା ଆସିଲୁ, ଦାରଗା ଆସିଲା, ତମକୁ ରହିବାକୁ ଘର ଦେଲି, ତମକୁ ତୀର ମାରି ନାହିଁ, ନିକାଲି ଦେଇ ନାହିଁ, ଖାଇବାକୁ ଭାତ ଦେଇଛି। ମୋର ଦୋଷ ହେଲା ତୁ ନିଜେ ମୁଣ୍ଡା ହେଇ ମତେ ଧରବାକୁ ଆସିଲୁ।
0: ତମେ ସରକାର ଦୁଶ୍ମନ,
2: ମୁଇଁ ଭଗବାନ, ମୁଇଁ ଧରତୀ ଆବା, ମୁଇଁ ମୁଣ୍ଡା ଜାତୀୟ ଭଗବାନ। ତେବେ ସରକାର ଦୁଶ୍ମନ ହେଲି, ଯଦି ସରକାର ମୁଣ୍ଡା ମାନଙ୍କ ଦୁଶ୍ମନ ହେଲା।
1: ବିର୍ସା, ତୁ ଟିକେ ଥମି ଯାଅ ତ।
2: ନାଇଁ ରେ ପଲୁସ, ମୁଇଁ ଥମି ଗଲେ ମୁଣ୍ଡା ମାନେ ଦୁଃଖ ପାଇବେ। ତୁ ପ୍ରଚାରକ ହେଲୁ, ସରକାର ମୁଣ୍ଡା ମାନଙ୍କୁ ଜଙ୍ଗଲରୁ ନିକାଲି ଦେଲା, ମୁଣ୍ଡା ମାନଙ୍କର ଦୁଃଖ ତୋ ବୁକରେ ବାଜିବା ନାହିଁ। ତୁ ଖ୍ରୀଷ୍ଟାନ ହେଲୁ, ସାହେବ ସାଙ୍ଗରେ ମିଶିଲୁ, ତୁ ଆଉ ମୁଣ୍ଡା ନୁହିଁ, ତୁ ତୁ ଦୁଶ୍ମନ ରେ।
1: ମୁଇଁ କାହାର ଦୁଶ୍ମନ ନାହିଁ ରେ ବିର୍ସା।
2: ମୁଣ୍ଡା ମାନଙ୍କର ଶୁନ, ତତେ କହିବି, ମିଶନଲେ ମତେ ତୁମେ କହିଲ ନାହିଁ, ତୁ କହିଲ, କାହିଁକି ଜାଣିଲ ମୁଇଁ ମୁଣ୍ଡା ଦାରଗା ମତେ ଧରବ ବୋଲୁ। ନିଜ ନାଁଟା ଲେଖିକି ଦେଲେ ସରକାର ତାକୁ ଚାକିରି ଦବ, ଦିକୁ ହବ, ମୁଣ୍ଡା ଲେଖାପଢା କରବ ହେଲେ ସରକାର ଚାକିରି ଦବ ନାହିଁ। ଦାରଗା ମତେ ଧରବାକୁ ଆସିଛି, ମହାଜନ ବନିଆ ଦିକୁ ମାନେ ମୁଣ୍ଡାର ଖୁଣ୍ଟ ଖାଣ୍ଟି ଗାଁ ଦଖଲ କରବେ, ହେଲେ ତୁଇ କେମିତି ମୁଣ୍ଡାରେ ପଲୁସ? ତୁଇ ମତେ ଧରବୁ କହୁଛୁ?
1: ବିର୍ସା, ଇଟା ଭଲ କଥା ହଉନି ରେ।
2: କାହିଁକି ଏମିତି କଥା ଶୁଣି ନଉ? ଆରେ ପଲୁସ, ମୁଇଁ କବର ଖୋଲି ମଡ଼ାର ପଇସା ନେଲି, ମା ମତେ ନିକାଲି ଦେଲା, ପାଗଳ ହେଇ ଜଙ୍ଗଲ ଜଙ୍ଗଲ ଖେଦି ଗଲି, ଚଡ ଖାଙ୍କଲା, ବର୍ଷା ହେଲା, ମୁଇଁ ଭଗବାନ ହେଇଗଲି, ଭେଦି ହେବା ମୁଣ୍ଡାର ସିଂହ ମିଶନ ଯିଶୁ, ହେଲେ ମୁଇଁ ହେଲି ବଣର ବିର୍ସା, ବିର୍ସା ଭଗବାନ।
1: ବିର୍ସା,
2: ସରକାର ମତେ ଧରବ? ଧରି ରଖି ପାରବ? ମତେ ମାରବ? ନାଇଁ ନାଇଁ ନାଇଁ ନାଇଁ, ମତେ ରଖି ପାରବ ନାଇଁ ରେ, ତୁମର ହାତ ମୋର ନାଶ ନାହିଁ। ମୁଣ୍ଡା ଭାଇ ମନ ନିକାଲି ଦିଅ, ପଲୁସ ତାରଗା ସିପାହୀ ସବ ବଦମାସ,

0: ଡେରି କରୁହେ। ମୁଇଁ କହିଲି ବୋଲି ଯଦି ପ୍ରଭେଦ ହେଲି ହେଲି ତେବେ
1: କଣ
0: ମୁଣ୍ଡା ମାନଙ୍କର କିସ ହବ ମୁଇଁ ଜାଣିଛି। ମୁଇଁ ସେମାନଙ୍କର ଭଗବାନ ଧରତୀ ହବା ମୁଇଁ ଖାଲି ଜାଣିଛି। ଏବେ କିସ କରୁଛି ସରକାର ତୁମକୁ ତ ଜଣାଥିବ।
1: ହଁ କମିଶନର ସାହେବ କହନ୍ତି ମୁଣ୍ଡାମାନେ ନିଶ୍ଚୟ ବିଦ୍ରୋହ କରୁଛନ୍ତି, ଏଣୁ ସେମାନଙ୍କୁ ଏକାଠି ହେବାକୁ ଦିଆଯାଉନି। ସବୁ ମୁଣ୍ଡା ଗାଁରେ କ୍ରମେ ପୋଲିସ ପହରା ଦିଆଯାଇଛି। ସବୁ ଜମିଦାର ଠାକୁର ମାନକୀମାନଙ୍କୁ ହୁକୁମ ହେଇଛି କେହି ଯେମିତି ସଭାସମିତି ନ କରନ୍ତି।
0: ମୁଇଁ ଜାଣିଛି ଅମୂଲ୍ୟ, ମତେ ଧରିଆନି ସରକାର ଭୁଲ କଲା।
1: ବିର୍ସା, ମୁଁ ତମକୁ ଯାହା ସବୁ କହୁଛି ସେଥିରେ ମୋର ଚାକିରି ଚାଲିଯିବ, ତଥାପି ତମକୁ କହିବା ମୋର କର୍ତ୍ତବ୍ୟ।
0: ମୋର ସାଙ୍ଗେ ଆଉ କଥା ହୁଅନି ଅମୂଲ୍ୟ, ମୁଇଁ ଜାଣିଛି ମୋର ଜୀବନ ତମର ଜୀବନ ଅଲଗା ଅଲଗା, ହେଲେ ବି ମତେ ତମେ କହିବ ଅମୂଲ୍ୟ, ଜେଲ ଭିତରେ ଥାଇ ଜାଣିବି ମୋର ମୁଣ୍ଡା ଭାଇ ନିଜର ଖୁଟଖାଟି କାର ଲାଗି ନିଜର ସୁରାଜ ଲାଗି ଚେତୁଛି ମାତୁଛି ଧରା ହଉଛି ଜେଲ ଯାଉଛି। ତମେ ଯାଅ ଅମୂଲ୍ୟ, ତମେ ଦେଖୁ ମୋ ସାଙ୍ଗେ କଥା ହବନି।
2: ଇନ୍ସପେକ୍ଟର ଭରତ
3: ସାର,
2: ପଲ କାଇ ୱେର ଇଜ ପଲ, ପଲ କାହି ଗଲ?
3: ଜି ହଜୁର।
2: ଓ ପଲ, କମ ହିୟର। ଏ ଡିଅର, ଦୂରବୀନ ରେ ଦେଖ।
4: ଦିଅନ୍ତୁ ହଜୁର।
2: କାନ ଦେଖୁଛ?
4: ମୁଣ୍ଡା ମାନେ ଆସୁଛନ୍ତି ସାର।
2: ହେ ଛେ ମୁଣ୍ଡା,
4: ଇଏ ତ ଆରମ୍ଭ ସାର।
2: ଆରମ୍ଭ ଫର ୟୁ ମିନ୍?
4: ହଜୁର, ଡେପୁଟି କମିଶନର ସାହେବଙ୍କର ହୁକୁମ, ବିର୍ସାର ବିଚାର ମୁଣ୍ଡା ମାନଙ୍କ ସାମ୍ନାରେ ହବ, ଆପଣ କଣ ଜାଣିନାହାନ୍ତି ସାର?
2: ଡ୍ୟାମ ୟୁ କମିଶନର, ବର୍ତ୍ତମାନ ଏତେ ମୁଣ୍ଡାଙ୍କୁ କଣ୍ଟ୍ରୋଲ କରିବା କଣ ସହଜ କଥା? ତେବେ ଏଠି ମୁଣ୍ଡା ଆସିବା ଠୁ ମୁଁ ନୂଆ କରି ଦେଖୁଛି।
4: ଏବେ ତ ସମସ୍ତେ ଖବର ପାଇନାହାନ୍ତି ହଜୁର, ଖବର ପାଇଲେ ଶହ ଶହ ମାଇଲ ଦୂରରୁ ଏମାନେ ଆସିଯିବେ।
2: ଷ୍ଟ୍ରେଞ୍ଜ, ଏମାନେ ସବୁ ଖବର ପାଇଲେ କେମିତି?
3: ହୁକୁମ ଅନୁଯାୟୀ ଆମେ ଗାଁର ମାନକୀମାନଙ୍କୁ କହିଥିଲୁ ସାର।
4: ଏମାନଙ୍କୁ ଟେଲିଗ୍ରାମ ଦରକାର ହୁଏ ନାହିଁ ହଜୁର, ପାହାଡ଼ ଉପରେ ଚଢ଼ି ନିଆଁ ଜଳେଇ ଦିଅନ୍ତି, ତାକୁ ସବୁ ଦେଖି ସେମାନେ ସବୁ ଜାଣିଯାନ୍ତି।
2: ରିଅଲି? ସେମାନେ ଆସିବେ ଏକଥା ବି ଜାଣିପାରନ୍ତି?
4: ହଁ ହଜୁର, ଏମାନଙ୍କୁ ସବୁ ଜଣା ଅଛି।
2: ୱେଲ ପଲ, ତମେ ଆମ ଲୋକମାନଙ୍କୁ ନେଇ ସେମାନଙ୍କ ଲିଡର ସାଙ୍ଗେ ମିଟ୍ କର।
4: ହଁ ହଜୁର।
2: ଇନ୍ସପେକ୍ଟର ଭରତ
3: ସାର,
2: ପଲ ଠିକ କହୁଛି ତ?
3: ହଁ ହଜୁର, ଏମାନେ ମୂର୍ଖ, ଲେଖାପଢା ଜାଣନ୍ତି ନାହିଁ, ଏକଦମ ଜଙ୍ଗଲୀ। କେତେବେଳେ ତିନିଟା ଗଦାରେ ନିଆଁ ଧରାନ୍ତି ତ କେତେବେଳେ ଦିଟାରେ, ନହେଲେ ଗୋଟାକରେ, ସେଥିରୁ ବୁଝନ୍ତି କୁଆଡେ ଯିବାକୁ ହବ କୋଉ ଦିଗରେ ଯିବାକୁ ହବ।
2: ଏଠି ମୁଣ୍ଡା କାହିଁକି ବିଚାର ଦେଖିବାକୁ କାମ ଆସିଲେ ତ ଛାଡ଼ନ୍ତା?
3: କାଲିକି ଆହୁରି ଆସିବେ ହଜୁର, ବିର୍ସାକୁ ଦେଖିବେ ଜାଣିଲେ ଅନେକ ଲୋକ ଆସିବେ।
2: ସେମାନେ କାନ୍ଧରେ ଧନୁଛି, ହାତରେ ହତିଆ ଧରି ଆସୁଛନ୍ତି।
4: ସାହେବ ଆସୁଛନ୍ତି, ଠେଲା ପେଲା ବନ୍ଦ କର।
3: ସେଇଠି ସେଇଠି ଠିଆ ହୁଅ, କଣ ଦରକାର?
5: ଅର୍ଜି ଅଛି।
3: କି ଅର୍ଜି?
5: ଧାଟି ହବା କିଏ ସେ ହୁଇଛି? ତାକୁ ପୋଲିସ ବାନ୍ଧି ରଖିଛି,
6: କାହିଁକି ଦେଖିବାକୁ ଚାହୁଁଛ?
5: ପୂଜା କରିବୁ, ଫୁଲ ଦବୁ, ଆମେ ଅଶୌଚ ହେଇଛୁ, ତାକୁ ଦେଖିବୁ ଥରେ।
6: ଇନ୍ସପେକ୍ଟର
3: ସାର,
6: ତାଙ୍କୁ କହିଦିଅ ଏବେ ତାର ବିଚାର ଚାଲିଛି, ଦେଖା ହବ ନାହିଁ।
3: ଶୁଣ, ବର୍ତ୍ତମାନ ତାର ବିଚାର ଚାଲିଛି, କଚେରୀ ଭାଙ୍ଗିଲେ ତାକୁ ହାଜତକୁ ନିଆଯିବ, ସେତେବେଳେ ଦେଖିବ।
7: ଭଗବାନ ନୁହେଁ, ଜଣେ ଅର୍ଡିନାରୀ ଲୋକ, ତମା ପରି ଜଣେ ମୁଣ୍ଡା ଲୋକ।
5: କିସ କହିଲା ସବ? ବିଶ୍ୱ ଭଗବାନ ନୁହଁ,
3: ସେ ଭଗବାନ ନୁହଁ।
5: ଫେର କହ ତ, ଦେଖିବୁ ତୋର ଜୀବନ ଚିରି ଦେବି।
3: ଆରେ ଆରେ ଶୁଣ, ଆରେ ସେ ଯଦି ଭଗବାନ ହେଇଥାନ୍ତା ତାହେଲେ ତାର ବିଚାର କାହିଁକି ହଉଛି?
5: ସେ ଆମର ଗୁରୁ ଭଗବାନ, ସେ ଆମର ସର୍ଦ୍ଦାର, ତୁ ଜାଣୁ ନାହିଁ ଦାରୁଗା, ସେ କହିଦବା ଦିନରୁ ଆମେ ଅଶୌଚ ହେଇଛୁ, କେହି ତେଲ ମାଖୁ ନାହିଁ, ଶିକାର କରୁ ନାହିଁ, ଧାଙ୍ଗଡ଼ା ଧାଙ୍ଗରି ଧରାଧରି ହେଉ ନାହିଁ, ସେ ଏକା ଆମର ଭଗବାନ, ଆମରି ଭିତରେ ରହବ, ଆମରି ସାଙ୍ଗେ ମରବ, କେମିତି କରି କରୁଛୁ ସେ ଭଗବାନ ନୁହେଁ? ଏ ଦାନି, ତୁ କିଛି କହିବୁ ତ?
7: ମୁଇଁ କିସ କହେ, ସାହେବ କହୁଛି ତାର ବିଚାର କରବ, କରୁ ନାହିଁ, ତିନି ମାସ ହେଲା ଜେଲରେ ରଖିଲା କାହିଁକି? ତୁମେ ହାଜିର ହବ ଦିନରୁ ଆମେ ଅଶୌଚ ହେଇଛୁ,
5: ତୁମେ ଆସିଲେ ଆମେ ଗାଧବୁ।

0: 에이커리 사스톤도 기랍가리비.
1: 네, 네. 뭐라테 거라데. 무이 박만 생그레지 헬레레이비.
0: 네, 거라데. 무이비 라이비. 네.

ସେଦିନର ସେହି ଦୃଶ୍ୟ ମୁଁ ଭୁଲିପାରୁନି ବିର୍ସା। ପୋଲିସ ଜଣକ ପରେ ଜଣକୁ ହାତକଡ଼ା ପିନ୍ଧେଇବାକୁ ଲାଗିଲା। ଧରାଦେବା ପାଇଁ କଳା କଳା ମଣିଷଙ୍କ ଭିତରେ ଠେଲାଫେଲା ଆରମ୍ଭ ହୋଇଗଲା। ସତେକି ବନ୍ଦୀ ହେବାର ପ୍ରତିଯୋଗିତା କରୁଥିଲେ ସେମାନେ। ଏକା ଧାନିମୁଣ୍ଡା କୌଶଳ କରି ପୋଲିସ ଆଖିରେ ଧୂଳି ଦେଇ ଫେରାର ହୋଇଗଲା। ତୁମ ସହିତ ସବୁ ବନ୍ଦୀଙ୍କର ବିଚାର ହେଲା 1895 ନଭେମ୍ବର 19 ତାରିଖ ଦିନ। କିନ୍ତୁ ତମ ମନରେ ବିରାଗ ନାହିଁ, ବନ୍ଦୀ ହେବାରେ କୌଣସି ଗ୍ଲାନି ନାହିଁ। ଯେମିତି

0: ତାର ଲାଗି ମୋର ସବୁ ଗଲା।
1: ଆଲୋ ହେ, ସେ ପରା ତୋର ଭଗବାନ ଧରତି ଆବା, ତାକୁ ବିର୍ଷା କହୁଛୁ?
0: ହଇ ଭଗବାନ, ସୁଗାନା ମୁଣ୍ଡାର ପୁଅ, ମୁଣ୍ଡାର ଭଗବାନ।
1: ହସିଲୁ ଯେ?
0: ହସବି ନାଇଁ ତ ଆଉ କିସ, ମଣିଷକୁ ମୁଣ୍ଡା ଭଗବାନ କହିଲା ହସବି ନାଇଁ।
1: ଏ ଶାଲି, ଆଲୋ ଶୁଣିବୁ, ଗୋଟେ କଥା କହିବି।
0: କହୁ ନାଇଁ।
1: ଆଲୋ ହେ, ଆଜି ରାତିଟା ମୁଁ ତ ଗୁହାଳ ଘରେ ଟିକେ ରହିବି, ଏ ରାତି ବିକାଳି ଫେରିବାକୁ ଡର ମାଡୁଛି, ମତେ ରଖିବୁ ତ?
0: ରଖିବି, ଆଏ। ମୋର ପେଟରେ ଦରଦ ଉଠିଲା ଗୋ, ଏବେ କିଛି ହେଇପଡ଼ବ। ହଇ ହଇ, ତୁ ଚାଲି ଯା ଆଗ୍ରେ ଲାତୁ ଗାଁ, ରାତକୁ ସେଠି ରହିଯିବୁ। ଏବେ ଟିକେ ସୁନାରା ମୁଣ୍ଡାକୁ ଡାକି ଦେ ତ, ମତେ ଓଷୁ ଆଣିଦେବ। ହେଲେ ଶୁଣ, ଏଇ ଗାଁରେ ରହିବୁ ନାହିଁ, ସବୁ ମୁଣ୍ଡା ବିର୍ଷା ହେଇଥାଇଛି, ଦାରୁଗା ଦେଖିଲେ ତୀର ମାରିବି।
2: ନାଇଁ, ମୁଁ ସୁନାରାକୁ କହିଦେଇ ଲାତୁ ଗାଁକୁ ଚାଲିଯିବି।
0: ହଇ ହଇ, ତୁ ଚାଲି ଯା।
2: ହଉ, ମୁଁ ଯାଉଛି।
3: ଶାଲି, ଦାରୁଗା କହିଲା ତୋର କିଛି ହେଇପଡ଼ବ,
0: ଏବେ ଆସିଲୁ, ମୋର ଏତେ ବେଦନା ଉଠିଲା।
3: ବେଦନା ତ ଉଠିଲା, ହେଲେ ପିଲା
0: ସେ ଟୁକେଇ ଭିତରେ
3: ଏତେ ତୀର, ଏତେ ଖୁଲି, ତେବେ ବେଦନାଟା ମିଛ।
0: ମିଛ ନୁହେଁ କି ସତ, ମୁଇ ଗଲି ଗୋ।
3: ଯିବୁ କାହିଁକି?
0: ତୀରାଣବି ଆଜି ଭରତଦାରଙ୍କ ଗଲା, କାଲିକି ଫେର ଆସବ, ତାକୁ ପେଟ ଦେଖାବି, ନାହିଁଲେ କି ସେ ପିଛା ଛାଡ଼ବୁ।
3: ହଇ ହଇ ଯା। ହେଲେ ଅନ୍ଧାର ରାତି ଏକା ଯିବୁ?
0: ଧରତି ଆବାର ନାମ ନେଇ ଚାଲିଯିବି ଗୋ, ତୁଇ ଯା।

0: ଭାଇ ଚାଲିଗଲେ ତୁମେ ସମ୍ପତ୍ତି ଯିବ, ହେଲେ ସାହସ ଛାଡ଼ବ ନାହିଁ, କହିବ ନାହିଁ, ଭଗବାନ ସବୁ ଜେଲରେ ପୁରେଇ ଦେଲା, ହତ୍ୟା ଦେଇଛି ତୁମକୁ, ଭୁକୁରେ ସାହସ ଦେଇଛି, ଚିହ୍ନା କରିଛି ତୁମକୁ ଦୁଶ୍ମନ କିଏ, ହତ୍ୟା ଛାଡ଼ବ ନାହିଁ, ତୁମ ଜିଲ ଦବ ରେ।
1: ଚୁପ କର ବିର୍ସା,
0: କିସ ଦେଇଛୁ ମତେ, ମୋର ତଠି ଜଳି ଯାଉଛି, ନାଡ଼ି ଯାଉଛି, ମୁଇଁ ଚୁପ କରିବି ନାହିଁ, ତୁ ତୁରେ ଦରଗ ମୁଇଁ ଦିନେ ୱାପସ ଆସିବି, ହୋଲିର ନିଆଁ ଚଲେଇ ଦେବି। ପହରା ଦଉଛୁ ତୁରି ଦିନେ ଦେଖିବୁ ରେ ଭରତ ଦରଗା, ହି ମୁଣ୍ଡା ଦେଶର ମାଟି ନେଇ ମୁଇଁ ଟୁକୁରା କରିବି ସାହେବ ମାନଙ୍କୁ, ଆମର ଦୁଶ୍ମନ ଦେଶର ଦୁଶ୍ମନ ମାନଙ୍କୁ କେଦ ଦେବି, ଛୋଟନାଗପୁର ର ବାହାନ ନେଇ ପରଗନାକୁ। କିସ ଦେଇଛୁ ରେ, ମୋର ତଟି ଶୁଖି ଯାଉଛି, ମୋର ଗଳା ଜଳି ଯାଉଛି,
1: ଯିବାର ବେଳ ହେଇଗଲାଣି,
0: ମୁଇଁ ଯାଉଛି, ଯିବି, ଯାଉଥିବି, ଦିନ ମାସ ଯାଉଥିବି, ମୁଇଁ କଚେରି ଯାଉଥିବି, ହେଲେ ସାହେବ ଭାବିଛି ମୁଇଁ ମରିଯିବି, ନାଇଁ ନାଇଁ ମୋର ନାଶ ନାହିଁ ରେ।
2: କାହିଁକି ସେ ଅସୁସ୍ଥ ହେଇଛି?
1: ନାଇଁ ନାଇଁ ତାର କିଛି ହେଇ ନାହିଁ, ସେ ପୁରା ପୁରି ସୁସ୍ଥ ଅଛି, ଭାଇଙ୍କୁ ନିଅ।
3: ଆଶ୍ଚର୍ଯ୍ୟ, ବିଷକ୍ତ କଲରା ହେଇନି, ଟଣା ଘୋଷରା ଠେଙ୍ଗାମାଡ଼ ଖାଇ ସେ ଅବସର ହେଇ ପଡ଼ିଛି, ଅଥଚ ଡେପୁଟି କମିଶନର ଷ୍ଟ୍ରିଟଫିଲ୍ଡ କହୁଛନ୍ତି ତାକୁ କଲରା ହେଇଛି। ନା ନା ଏଇଟା ଅନ୍ୟାୟ, ଘୋର ଅନ୍ୟାୟ।
4: ମେ କମିନ୍ ସାର୍?
5: ୟେସ୍ କମିନ୍
4: ସାର୍। ମୁଁ ବିର୍ସାର ସ୍ୱାସ୍ଥ୍ୟ ପରୀକ୍ଷା କରିବାକୁ ଚାହେଁ।
5: ୟେସ୍ ଡୁ, ୟୁ ଆର୍ ଏ ଡକ୍ଟର।
4: ଥ୍ୟାଙ୍କ ୟୁ ସାର୍, ଥ୍ୟାଙ୍କ ୟୁ। ବିର୍ସା ତମେ ମୋ ସାଙ୍ଗେ କଥା ନହବ ବିର୍ସା, ହେଲେ ୱାର୍ଡର ହାତରୁ କିଛି ଖାଇବନି, ଭୋକ ହେଲେ ମତେ ଡାକିଦବ, କାହାରି ହାତରୁ ପାଣି ଟିକେ ବି ପିଇବନି, ଆଜି ଜୁନ ପହିଲା ତାରିଖ, ଆଜି ବୋଧେ ଫଇସଲା ହେଇଯିବ।
0: ମୂଲ୍ୟ କିଏ ରାଗରେ ତୁମକୁ କଥା କହୁନି, ମୂଲ୍ୟ ମୋ ସାଙ୍ଗେ କଥା ହେଲେ ତୁମକୁ ସାହେବ ମାରିଦବ, ହେଲେ ବି ତୁମେ ମୁଣ୍ଡା ମାନଙ୍କର ଦୁଶ୍ମନ, ଯା ଯା ତୁମେ କିଛି କରିବ ନାହିଁ, ଯା ଯା କିଛି କରିପାରିବ ନାହିଁ।
4: ବିର୍ସା ମୁଣ୍ଡା ମାନେ ଭାଙ୍ଗି ପଡୁଛନ୍ତି ବିର୍ସା, ଏବେ ବି ସମୟ ଅଛି, ଦୋଷ ମାନି
0: ଯାଅ।
5: I know, Inspector. Jailer Kukwa, tell the jailer, Birsa Munda is no more. And upar ko likha pathao, Birsa Munda, son of Sugana Munda, aged 25 years, died of Asiatic cholera, dated 9th June 1900 A.D. Warder, Sheval Kudako, last cover cow.
3: ତମେ କିଛି ଜାଣିଲନି ବିର୍ସା, ତମର ପୋଷ୍ଟମର୍ଟମ ରିପୋର୍ଟରେ ଲେଖାଗଲା କଲେରା ତୁମ ପାକସ୍ଥଳୀୟ ଅନ୍ତନାଳୀକୁ ବିଦୀର୍ଣ୍ଣ କରିଦେଇଛି, ଜେଲର ମେହନ୍ତ ଶିବନ ତମ ଶବକୁ ପଡ଼ି ସାରି ପାଗଳ ପରି ଚିତ୍କାର କରୁଛି, ଭଗବାନର ମରଣ ନାହିଁ, ଉଲଗୁଲା ନର୍ସେସ୍ ନାହିଁ, ମୋରି ଆଖି ଆଗରେ ତମ ଖାଦ୍ୟରେ ବିଷ ମିଶାଇ ଦିଆଗଲା, ତମର ମୃତ୍ୟୁ ପରେ ଅତି ନିର୍ମମ ଭାବରେ ତମର ଅନୁଚରମାନଙ୍କୁ ଦ୍ୱୀପାନ୍ତର ଆଉ ଫାଶୀ ହୁକୁମ ହେଲା, ତମେ ରାଜନୈତିକ

0: ବନ୍ଦୀ ନଥିଲା ବିର୍ସା, ଥିଲା ଜଣେ ସାଧାରଣ କଏଦୀ। ସାହେବ ସିନା ବୁଝିଲା ନାହିଁ, ହେଲେ ମୁଁ ବୁଝିଛି। ତମେ ଥିଲ ସ୍ୱାଧୀନତା ସଂଗ୍ରାମର ଅନ୍ୟତମ ପୁରୋଧା, ମୁଣ୍ଡା ଆନ୍ଦୋଳନର କର୍ଣ୍ଣଧାର। ସତ କହୁଛି ବିର୍ସା, ମୁଁ ଆଉ ପାରିଲିନି, ଚାକିରିରୁ ରିଜାଇନ୍ କଲି। ବିଶ୍ୱାସ କର, ମୁଁ ତମରିମାନଙ୍କ ଭିତରେ ଜଣେ, ମୁଁ ଦିକୁ ହେଇନି ବିର୍ସା, ବିଶ୍ୱାସ କର। ଚାକିରିରୁ ଇସ୍ତଫା ଦେଲା ପରେ ମୁଁ କେତେ ଥର ତମ ଗାଁକୁ ଯାଇଛି, ଯେତେବେଳେ ଯାଇଛି ତମ ବାପା ମା ଥାନି ମୁଣ୍ଡା ସାଲି ମୁଣ୍ଡାନି ମୋତେ ଘେରି ଯାଇ ବିଳାପ କରି ଉଠିଛନ୍ତି।
1: ଭଗବାନ

ଶୁଣିଲି ନାଟକ ଅରଣ୍ୟର ସନ୍ତାନ, ରଚନା ଓ ପରିଚାଳନା ହିମାଂଶୁ ଭୂଷଣ ସାବତ। ବିଭିନ୍ନ ଚରିତ୍ରରେ ଥିଲେ କରମୀ ମୁଣ୍ଡାନୀ, ସଞ୍ଜୀବନୀ ସୁଧା ପଟ୍ଟନାୟକ, ସାଲି ମୁଣ୍ଡାନୀ, ସନ୍ଧ୍ୟାରାଣୀ ମିତ୍ର, ପର୍ସି ମୁଣ୍ଡାନୀ, ପୁଷ୍ପମିତ୍ର ମହାନ୍ତି, ଛୋଟ ବିର୍ସା ରଞ୍ଜିତା ଷଡ଼ଙ୍ଗୀ, ଛୋଟ ଅମୂଲ୍ୟ ଜଳ୍ପନା ମିତ୍ର, ମୁନାରା ମୁଣ୍ଡା ବିରାଜଲକ୍ଷ୍ମୀ ତ୍ରିପାଠୀ, ମୋଗ୍ନା ମୁଣ୍ଡା ବ୍ରଜକିଶୋର ନାୟକ, ଧାନୀ ମୁଣ୍ଡା କୃପାସିନ୍ଧୁ ମହାନ୍ତି, ଅମୂଲ୍ୟ ଦିନେଶ ଚନ୍ଦ୍ର ରାଉତ, ଗୟା ମୁଣ୍ଡା ବାସୁଦେବ ସାମଲ, ଡେପୁଟି କମିଶନର ଷ୍ଟ୍ରିଟ୍ଫିଲ୍ଡ ଭଗବତୀ ଚରଣ ଘୋଷ, ଡିଏସ୍ପି ମେର୍ସ ରବିନ ଘୋଷ, ଭରତ ଦରଗା ଅନନ୍ତ କୁମାର ଦାସ, ପଲ୍ସ ସରୋଜ କୁମାର ବେହେରା ଓ ବିର୍ସା ମୁଣ୍ଡା ଭୂମିକାରେ ଥିଲେ ଅଶ୍ରୁମୋଚନ ମହାନ୍ତି। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଜ ଯୋଗେ। ଏହି କାର୍ଯ୍ୟକ୍ରମ ଡିଟିଏଚ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ ମାଧ୍ୟମରେ ମଧ୍ୟ ଆପଣ ଶୁଣିପାରୁଛନ୍ତି।

କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରଚାରିତ ହେଉଛି 308.6 meter ତଥା 972 kHz ଯୋଗେ। ଏହି କାର୍ଯ୍ୟକ୍ରମ ଡିଟିଏଚ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ ମାଧ୍ୟମରେ ମଧ୍ୟ ଆପଣ ଶୁଣିପାରୁଛନ୍ତି। ଶୁଣନ୍ତୁ ଆଜି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମର ସୂଚନା। ଅଭୁଲା ଗୀତ ପ୍ରଚାର କରିବ ଦିନ 1:10 PM ଶିଳ୍ପୀ ସୋହିନୀ ମିଶ୍ର ଏବଂ ସରିତା ପଣ୍ଡା ଗାଇଥିବା କେତୋଟି ଆଧୁନିକ ଗୀତ ଶୁଣିବେ। ଦାସକାଠିଆ ଗୀତ ପ୍ରଚାର କରିବ ଦିନ 1:30 PM ପରିବେଷଣ କରିବେ ଚକ୍ରଧର ଦେବତା ଏବଂ ଚକ୍ରଧର ମହାପାତ୍ର। ମଞ୍ଜୁଳ ମଧ୍ୟାହ୍ନ ଦିନ 12:00 ଏଥିରେ ଶୁଣିବେ ଶ୍ରୋତାଙ୍କ ଏସ୍ଏମ୍ଏସ୍ ଜରିଆରେ ହିନ୍ଦୀ ଏବଂ ଓଡ଼ିଆ କଥାଚିତ୍ର ଗୀତ। ଖଞ୍ଜଣୀ ଭୋଜନ ଦିନ 1:10 PM ପରିବେଷଣ କରିବେ ବଳରାମ କାଣ୍ଡି। ଦିନ 1:20 PM ନାରୀ ମହଲ ଏଥିରେ ଶୁଣିବେ ଆଲୋଚନା କେଶର ଯତ୍ନ ଆଲୋଚନା କରିବେ କଣ୍ଢେଇ ପରିଜା। ଓଡ଼ିଆ କଥାଚିତ୍ରର ଗୀତ ଶୁଣିବେ ଦିନ 2:45 PM ଅପରାହ୍ନ 5:00 ଏବଂ ରାତି 7:02 PM। ଅସରନ୍ତି ଅପରାହ୍ନରେ ହିନ୍ଦୀ କଥାଚିତ୍ରର ଗୀତ ଅପରାହ୍ନ 3:00। ଚିରହରିତ୍ରେ ଶୁଣିବେ ଶ୍ରୋତାଙ୍କ ଅନୁରୋଧରେ ଓଡ଼ିଆ ଲଘୁ ଏବଂ ଆଲବମ୍ ଗୀତ ଅପରାହ୍ନ 4:00। ସମବେତ କଣ୍ଠରେ ଦେଶଭକ୍ତି ଗୀତ ପ୍ରଚାର କରିବ ଅପରାହ୍ନ 4:55 PM। ଯୁବବାଣୀ ଅପରାହ୍ନ 5:30 PM ଏଥିରେ ସୃଜନୀରେ ଶୁଣିବେ ଆଲୋଚନା କଳ୍ପନାର ବାସ୍ତବିକତା ବାସ୍ତବିକତାର କଳ୍ପନା ଏ ସମ୍ପର୍କରେ କହିବେ ପୂଜା ବିଶ୍ୱାଳ ଏବଂ ପରେ ପରେ ଶ୍ରୋତାଙ୍କ କଲମରୁ କବିତା। ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 43ତମ ଭାଗ ପ୍ରଚାର କରିବ ସନ୍ଧ୍ୟା 6:10 PM। କାର୍ଯ୍ୟକ୍ରମ ଉଦୟ ଭାରତ ଶୁଣିବେ ସନ୍ଧ୍ୟା 6:30 PM। ବିଷୟ ରହିଛି ଦେଶର ପ୍ରଗତିକୁ ତ୍ୱରାନ୍ୱିତ କରିବ ସାମୁଦ୍ରିକ ଅର୍ଥନୀତି। ଆଲୋଚକ ଡକ୍ଟର ପ୍ରଫୁଲ୍ଲ କୁମାର ସାହୁ ଅର୍ଥନୀତି ବିଶେଷଜ୍ଞ। ଓଡ଼ିଆ କଥାଚିତ୍ରର ଗୀତ ରାତି 7:02 PM। ମାଲକାନଗିରି ଜିଲ୍ଲାର ହାଲଚାଲ ଶୁଣିବେ ଜିଲ୍ଲା ହାଲଚାଲ କାର୍ଯ୍ୟକ୍ରମରେ ରାତି 7:25 PM। କୃଷି ସଂସାର ପ୍ରଚାର କରିବ ରାତି 7:30 PM ଏଥିରେ ବାଇଗଣ ଫସଲରେ ସୂତ୍ରକୃମି ଜନିତ ରୋଗ ଓ ତା'ର ପ୍ରତିକାର ସମ୍ପର୍କରେ ଆଲୋଚନା କରିବେ ଡକ୍ଟର ଜୟନ୍ତ କୁମାର ମହାଲିକ। ହିନ୍ଦୀ କଥାଚିତ୍ରର ଗୀତ ରାତି 8:02 PM। ହିନ୍ଦୀ ଶିକ୍ଷା ରାତି 8:30 PM। ବିଷୟ ରହିଛି କ୍ରିୟା କି ଦୋ ଭେଦ। ଶିକ୍ଷା ଦେବୀ କ୍ଷେତ୍ରବାସୀ ତ୍ରିପାଠୀ ଶିକ୍ଷା ଗ୍ରହଣ କରିବେ ରୀତିକା ପ୍ରସାଦ। ବୟସର କୃଷ୍ଣଚୂଡ଼ା ପ୍ରଚାର କରିବ ରାତି 9:30 PM ଏଥିରେ ଶୁଣିବେ କଣ୍ଠଶିଳ୍ପୀ କରୁଣାକର ସେଠୀଙ୍କ ସହ ସାକ୍ଷାତକାର। କେନ୍ଦ୍ର ସରକାରଙ୍କ 12 ବର୍ଷ ପୂର୍ତ୍ତି ଅବସରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ରେକର୍ଡିଂ ଶୁଣିପାରିବେ ରାତି 10:00। ଶ୍ରୋତାଙ୍କ ଅନୁରୋଧରେ ଓଡ଼ିଆ କଥାଚିତ୍ରର ଗୀତ ପ୍ରଚାର କରିବ ରାତି 10:35 PM।

ଶ୍ରୋତାମାନଙ୍କୁ ଏଠାରେ ଆଉଥରେ କହି ରଖୁଛୁ ଯେ ଦିନ ଗୋଟିଏ ବାଜି 20 ମିନିଟ୍ରେ ନାରୀ ମହଲ, ଏଥିରେ ଶୁଣିବେ ଆଲୋଚନା କେଶର ଯତ୍ନ, ଆଲୋଚନା କରିବେ କଣ୍ଢେଇ ପରିଚୟ। କେନ୍ଦ୍ର ସରକାରଙ୍କ 12 ବର୍ଷ ପୂର୍ତ୍ତି ଅବସରରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ରେକର୍ଡିଂ ଶୁଣିବେ ରାତି 10:00। କୃଷି ସଂସାର ରାତି 17:30, ଏଥିରେ ବାଇଗଣ ଫସଲରେ ସୂତ୍ରକୁର୍ମୀ ଜନିତ ରୋଗ ଉତ୍ତାର।

0: ପ୍ରତିକାର ସମ୍ପର୍କରେ ଡକ୍ଟର ଜୟନ୍ତ କୁମାର ମହାଲିଙ୍କ ଆଲୋଚନା ଶୁଣିବେ। ଯୁବବଣୀ ଅପରାହ୍ନ 5:30 ଏଥିରେ ସୃଜନୀରେ ଶୁଣିବେ ଆଲୋଚନା କଳ୍ପନାର ବାସ୍ତବିକତା, ବାସ୍ତବିକତାର କଳ୍ପନା। ଏ ସମ୍ପର୍କରେ କହିବେ ପୂଜା ବିଶ୍ୱାଳ ଏବଂ ପରେ ପରେ ଶ୍ରୋତାଙ୍କ କଲମରୁ କବିତା। ଶୁଣିଲେ ଆଜି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମର ସୂଚନା। ଏଥିରେ ଶୁଣନ୍ତୁ ପାଣିପାଗର ସୂଚନା। ପାଣିପାଗର ସ୍ଥାନୀୟ ସୂଚନାରୁ ଜଣାଯାଇଛି ଯେ ଆସନ୍ତା 24 ଘଣ୍ଟା ମଧ୍ୟରେ ଭୁବନେଶ୍ୱର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳର ଆକାଶ ଆଂଶିକ ମେଘୁଆ ରହିବା ସହିତ ଝିପିଝିପି ବର୍ଷା କିମ୍ବା ଘଡ଼ଘଡ଼ି ସହିତ ବର୍ଷା ହେବାର ସମ୍ଭାବନା ରହିଛି। ଏହି ସମୟ ମଧ୍ୟରେ ସର୍ବୋଚ୍ଚ ତାପମାତ୍ରା 40°C ଏବଂ ସର୍ବନିମ୍ନ ତାପମାତ୍ରା 37°C ରହିପାରେ। ଶୁଣିଲେ ପାଣିପାଗର ସୂଚନା। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଜ ଯୋଗେ। ଏହି କାର୍ଯ୍ୟକ୍ରମ ଡିଟିଏଚ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ ମାଧ୍ୟମରେ ମଧ୍ୟ ଆପଣ ଶୁଣିପାରୁଛନ୍ତି।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
4: କମ୍ ସମୟରେ ଅଧିକ ଫାଇଦା, ମାତ୍ର ଗୋଟିଏ କ୍ଲିକ୍ରେ ବଢିଆ
5: ଅଜଣା ଲିଙ୍କ୍ସ ଉପରେ କ୍ଲିକ୍ କରନ୍ତୁ ନାହିଁ। RBI କହେ
6: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
7: କଷ୍ଟମର କେୟାର ତରଫରୁ ଫୋନ ଆସିଥିଲା, କହୁଥିଲେ ତମର 50,000 ରିୱାର୍ଡ ପଏଣ୍ଟ ଏକ୍ସପାୟାର ହେଇଯିବ। ଏଇ ଲିଙ୍କ ପରଠି APK ଡାଉନଲୋଡ କରି ନିଅନ୍ତୁ।
8: ଠିକ ଲାଗୁନି, ସ୍କାମ ବି ହେଇପାରେ।

0: ଶୁଣୁଥିଲେ ସୋହିନୀ ମିଶ୍ର ଏବଂ ସରିତା ପଣ୍ଡା ଗାଇଥିବା କେତୋଟି ଆଧୁନିକ ଗୀତ। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
0: ପ୍ରଚାର କରୁଛୁ ଦାସକାଠିଆ ଗୀତ। ପରିବେଷଣ କରିଛନ୍ତି ଚକ୍ରଧର ଦେବତା ଏବଂ ସାଥୀ ଚକ୍ରଧର ମହାପାତ୍ର।

0: କିଛି ହେଲା ଭାଇ ବୁଝିଲି
1: କଣ ବୋଲି ବୁଝିଲୁ
0: ମା ସରସ୍ୱତୀଙ୍କ ପଦେ ଜଣାଣ ହେଲା
1: ମାଙ୍କୁ ଗୋଟିଏ ପଦ ଜଣାଣ କଲେ
0: ଆଚ୍ଛା
1: ଆମର କର୍ତ୍ତବ୍ୟ ବାପାଙ୍କୁ ଗୋଟିଏ ପଦ ଆମେ ଜଣାଣ କରିବା
0: ପିଲାମାନଙ୍କର କର୍ତ୍ତବ୍ୟ ମା ବାପାଙ୍କ ଆଶ୍ରୟ ନବା
1: ନାଇଁ କି ଗୋଟିଏ ପଦ ଠାକୁରଙ୍କୁ ଆମେ ଡାକିବା
0: ଆଚ୍ଛା।

0: ଭାଇ ହଁ ଜଣାଣ କାର୍ଯ୍ୟକ୍ରମ ଏଇଠି ରଖିବା
1: ହଉ
0: କି ଦୁଇ ପଦ ପୁରାଣ କଥା ଆଲୋଚନା କରିବା
1: ହଉ
0: କାହିଁକି ଜାଣିଛୁ ନା
1: କଣ
0: ଆରେ ପ୍ରଭୁଙ୍କର ତ ଅସୁମାରେ ଲୀଳା
1: ତା କିଏ ବା ହିସାବ କରିବ
0: ଆରେ ସେଇ ପ୍ରଭୁ ସତ୍ୟ ଯୁଗରେ ଅବତୀର୍ଣ୍ଣ ହୋଇ
1: ଆଚ୍ଛା
0: ହିରଣ୍ୟକଶିପୁର ଅନ୍ତ ବିଧାରଣ କରି ପ୍ରହଲ୍ଲାଦକୁ ସ୍ୱର୍ଗରେ ଇନ୍ଦ୍ରପଦ ଦେଇଛନ୍ତି
1: ତାଙ୍କର ଲୀଳା ଆଉ
0: ପୁଣି ତ୍ରେତୟା ଯୁଗରେ ରାମଚନ୍ଦ୍ର ରୂପେ ପ୍ରକଟ ହୋଇ ପିତାଙ୍କର ସତ୍ୟ ରକ୍ଷା କରିବା ଲାଗି
1: ଆଚ୍ଛା
0: 14 ବର୍ଷ ବନଗାମୀ ହୋଇ ରାବଣ ଆଦି ଦୁଷ୍ଟ ରାକ୍ଷସ ମାନଙ୍କୁ ବିନାଶ କରିଛନ୍ତି ଦ୍ୱାପର ତ ଅନେକ ଲୀଳା ପ୍ରଭୁଙ୍କର କଳିଯୁଗରେ ମହିମା ତୁ ଜାଣିଛୁ ନା ଭାଇ
1: ଆଉ ଜାଣିଲେ କେମିତି
0: ନୀଳାଦ୍ରି କଟକ ମଣ୍ଡନରେ ପ୍ରଭୁ ବିରାଜମାନ କରି ଜଗନ୍ନାଥ ରୂପେ ବିଦ୍ୟମାନ ହୋଇଛନ୍ତି ତାଙ୍କରି କଥା ଆଜି ଆଲୋଚନା କରିବା
1: ହଉ
0: ଗୋଟିଏ ଲୀଳା ତାଙ୍କର ଆମେ ଆଲୋଚନା କରିବା ଶ୍ରୀ ଲକ୍ଷ୍ମୀ ନାରାୟଣ କଳି
1: କି ଆଶ୍ଚର୍ଯ୍ୟ କଥା କହିଲ
0: ହେରେ କାହିଁକି
1: ସ୍ୱାମୀ ସ୍ତ୍ରୀ କଳି ଅନରା ମାଇକି ନା କଳି ହବ କିଏ
0: ଆରେ ମୂର୍ଖ ଏଥିରୁ ଶିକ୍ଷଣୀୟ କଥା ଆଜି ଦର୍ଶନ ମଧ୍ୟ ଅଛି
1: ଓହୋ ତାହେଲେ ଆଗରୁ ସେମିତି ହଉଛି ଏବେ ବି ମଧ୍ୟ ସେୟା ଚାଲିଛି
0: ଶୁଣୁ
1: ଆଚ୍ଛା
0: ଗୁରୁ ଯେ କି ରାମହରି ପାଢୀ ମହୋଦୟ ଗାୟକ ଭଞ୍ଜଭୂଷଣ ପ୍ରମାଣ କରିଛନ୍ତି
1: କଣ କଲେ
0: ମହାପ୍ରଭୁ ଜଗନ୍ନାଥ ଠାକୁର
1: ଆଚ୍ଛା
0: ଶ୍ରୀମନ୍ଦିରରୁ ବାହାରି
1: ହଁ
0: ଗୁଣ୍ଡିଚା ଯାତ୍ରା ଶେଷ କରି ନବଦିନ ଯାତ୍ରା ସାରି ବିଜେ କରୁଛନ୍ତି ବା ଫେରି ଆସୁଛନ୍ତି
1: ବଡ ଦେଉଳକୁ
0: ପରିଚ୍ଛନ୍ଦ ଜାଣିଛୁ ନା
1: ଆଚ୍ଛା
0: ବାହୁଡା ବି

0: ବୁଝିଲା ଭାଇ। ଆରେ ରଥରୁ ଅବତରଣ କରି ମହାପ୍ରଭୁ
1: ଆଚ୍ଛା
0: ମନ୍ଦିର ଦ୍ଵାର ଦରଜା ନିକଟରେ ଦେଖିଲେ କବାଟଟି ବନ୍ଦ ହୋଇଛି।
1: ଓହୋ, ତା ମାନେ ପ୍ରଭୁ ଦେଖିଲେ ଡୋର ବନ୍ଦ ହେଇଯାଇଛି
0: ରେ ମୂର୍ଖ। ଆରେ ମହାପ୍ରଭୁ କବାଟରେ କରାଘାତ କରି ମା ଲକ୍ଷ୍ମୀଙ୍କୁ ଡାକୁଛନ୍ତି।
1: କେମିତି ଡାକିଲେ?
0: ବୁଝିଲା ଭାଇ, ଗୀତଟି କ ଠାରୁ ଆରମ୍ଭ କରିବା, କ୍ଷ ଠାରେ ସମାପ୍ତି କରିବା। ପ୍ରତ୍ୟେକ ପଦରେ ଚାରୋଟି ଚରଣରେ ଚାରୋଟି ଅକ୍ଷର ମଧ୍ୟ ଯୋଗ ହଉଥିବ।
1: ଆରମ୍ଭ ହଉ,
0: ଡାକିଲେ ଜାଣିଛୁ ନା
1: କେମିତି?

0: କଲି ଗୋ ମହାଲକ୍ଷ୍ମୀ, ମୁଁ ଡାକି ଡାକି ମୋର କଣ୍ଠ ଶୁଖିଗଲାଣି, ମୁଁ ଢୁଳେଇ ପଡିଲିଣି ସଖୀ।
1: ଟିକେ ବେଡ ସଜେଇ ଦିଅ ଆଉ ଗେଟ ଖୋଲି ଦିଅ।
0: ହରେ ମୂର୍ଖ, ଆରେ ମହାପ୍ରଭୁ ପୁଣି ମା ଲକ୍ଷ୍ମୀ କଥା କହୁଛନ୍ତି କି ରେ?
1: ଯାତ୍ରାରୁ ପରା ଫେରିଛନ୍ତି।
0: ଶୁଣୁ, ମହାପ୍ରଭୁ କହୁଛନ୍ତି ଗୋ ଲକ୍ଷ୍ମୀ।

0: ଆରେ ବୁଝିଲୁ ଭାଇ, ମହାପ୍ରଭୁ କହୁଛନ୍ତି ଗୋ ଲକ୍ଷ୍ମୀ, ମୁଁ ଧର୍ମକୁ ସାକ୍ଷୀ ରଖି କହୁଛି, ମୁଁ ପରଲୋକ ନୁହେଁ,
1: ମୁଁ ପରା ତମ ଘର ଲୋକ।
0: ହରେ ମୂର୍ଖ, ଆଉ କଣ ମହାପ୍ରଭୁ ପଦାଲୋକ ହୋଇଥାନ୍ତେ କିରେ,
1: ଜାଣିପାରୁ ନଥିବେ।
0: ଆଉ ଗୋଟେ ବୋଧ କହୁଛନ୍ତି,
1: କଣ କହିଲେ?

0: ବାପବାବୁ କହୁଛନ୍ତି କୋ ହରି ତଙ୍ଗିନୀ ମୋର ଦୋଷ କ୍ଷମା କର ଟିକେ କବାଟକୁ ତମର ଶୀଘ୍ର ଖୋଲି ଦିଅ
1: ତମେ ମତେ ଆଉ ଲୋକ ହସା କର ନା
0: ବୁଝିଛୁ ନା ଭାଇ ଆରେ ମହାଲକ୍ଷ୍ମୀ ଥାଇ ଏ କଥା ଶୁଣିକରି କଣ ଉତ୍ତର ଦେଉଛନ୍ତି
1: କହିଲେ
0: କହିଲେ ହେ ମହାପ୍ରଭୁ।

0: ବୁଝିଲା ଭାଇ। ଆରେ ମହାଲକ୍ଷ୍ମୀ ଏପରି କହିବାର ମହାପ୍ରଭୁ ଜାଣିଲେ ଲକ୍ଷ୍ମୀ ଅଭିମାନ କରିଛନ୍ତି।
1: ଆଚ୍ଛା ଆଚ୍ଛା, ସ୍ୱାମୀ ସ୍ତ୍ରୀ କଥା ସେମିତି ହୁଏ ଆଉ।
0: ହସ୍ୟ ଶିକ୍ରି ପ୍ରଭୁ କହୁଛନ୍ତି କହିଲେ ଗୋ ଲକ୍ଷ୍ମୀ।

0: କଲେ ଗୋ ଲକ୍ଷ୍ମୀ, ଇନ୍ଦ୍ରଦମନ ରାଜା ଦେଉଳ ନିର୍ମାଣ କରି ଆମକୁ ସ୍ଥାପନା କରି
1: ଆଚ୍ଛା
0: ତାଙ୍କ ସେବାରେ ମୁଁ ସନ୍ତୁଷ୍ଟ ହୋଇଥିବାରୁ ତାଙ୍କ ବର ଯାଚିକିରି ମୁଁ ଦେଇ ପକେଇଛି।
1: କଣ ଦେଲ?
0: କଣ ଦେଲି ଜାଣିଛୁ? ପ୍ରସନ୍ନ ହୋଇଲି ସେବାରେ ତାଙ୍କର ଯାଚି ଦେଲି ମାଗ ବର। ସେ କହିଲା।

0: ଭାଇ ମହାପ୍ରଭୁ କହିଲେ ଗୋ ଲକ୍ଷ୍ମୀ, ମୁଁ ତ ସତ୍ୟ ଭାନ୍ଦରେ ବନ୍ଧା, ଭକ୍ତର କଥା ରଖିବା ଲାଗି ଯାତ୍ରା ବିହାନ କରିଛି ମୁଁ।
1: ତମେ ଟିକେ ଡୋର ଖୋଲି ଦିଅ, ମତେ ମଶା ଚୋବେଇ ଦେଲାଣି। ହେ
0: ଘରେ କିଡ଼େ ମୂର୍ଖ ଭଳିଆ କଥାବାର୍ତ୍ତା କରୁଛୁ କି ରେ, ପୁଣି ଜଗନ୍ନାଥ ଠାକୁରଙ୍କୁ ମଶା ଚୋବେଇବେ କି ରେ?
1: ଆରେ ମାରାତ୍ମକ ମେଲେରିଆ ମଶା କାମୁଡ଼ିଲେ ଲୋକ ପ୍ରାଣ ପଳେଇବ।
0: ହଉ ହଉ ତୋରି କଥା ହେଲା, ଏବେ ଶୁଣୁ। ମହାଲକ୍ଷ୍ମୀ ଅଭିମାନ କରିଥିଲେ, ମହାଲକ୍ଷ୍ମୀ ଗୋଟିଏ ପଦ ମହାପ୍ରଭୁ କହୁଛନ୍ତି।
1: କଣ କହିଲେ?
0: କହନ୍ତି

0: ଭାଇ ବୋଜୁ ଭାଇ ମହାଲକ୍ଷ୍ମୀ କହୁଛନ୍ତି କହିଲେ ହେ ମହାପ୍ରଭୁ ଯଦି ଆପଣ ଯାତ୍ରା କରିବାକୁ ଯାଇଥିଲେ ନବଦିନ ଯାତ୍ରା ମୋ ସ୍ୱାମୀ ସଙ୍ଗରେ ସ୍ତ୍ରୀର ଅଧିକାର ନାହିଁ ଯିବାର କି
1: ଯିବା କଥା ଯେ ଶୁଣୁ
0: ମହାପ୍ରଭୁ ବୁଝେଇକରି କହୁଛନ୍ତି କହ ଲକ୍ଷ୍ମୀ ମୁଁ ତୁମକୁ କାହିଁକି ନ ନେଇକିରି ନଗଲି ଶୁଣ

0: କଲେ ଗୋ ଲକ୍ଷ୍ମୀ ଯାହା ତେବାର ହେଲାଣି ମୋ ବଡ ଭାଇ ବଳରାମ ଥିଲେ ବୋଲି ତମକୁ ସାଙ୍ଗରେ ନେଲି ନାହିଁ ତେଣୁକରି ମୁଁ କେତେ ପ୍ରକାର ଯାତ୍ରାରୁ ରଙ୍ଗ ବେରଙ୍ଗର ଜିନିଷ ଆଣିଛି ତୁମେ ଆଜି ବ୍ୟବହାର କର
1: ବଢିଆ ବଢିଆ ଯାତ୍ରାରୁ ଶାଢୀ କିଣିଛି ଆଣିଛି ମାଣିଆ ମନ୍ଧ ଶାଢୀ ଆଣିଛି ସମ୍ବଲପୁରୀ ଶାଢୀ ଆଣିଛି ଡୋକରଜନ ଶାଢୀ ଆଣିଛି
0: ହରିକିରେ ଗୋଟେ କଥା କହୁଛୁ କି ରେ ଜଗତର ଜନନୀ ଯେ କି ପଡିଯାତ୍ରୀ ଏଇଭଳିଆ ଜିନିଷ ପରିଧାନ କରିବେ କି ରେ
1: ଆଧୁନିକ ଯୁଗ ହେଲା
0: ଶୁଣ କଣ କଣ ମହାପ୍ରଭୁ ଆଣିଛନ୍ତି ବୋଲି ମା ଲକ୍ଷ୍ମୀ

0: ଯୋଗୀରେ ମହାପ୍ରଭୁ କହୁଛନ୍ତି ଗୋ ଲକ୍ଷ୍ମୀ
1: ଏ
0: ଜିନିଷ ଆଣିଛି ତମେ ଆଜି ଏହାକୁ ମଣ୍ଡନ ହୁଅ
1: ଆଉ ସୋ ପାଉଡର ଆଣିନାହାନ୍ତି
0: ଆରେ ଭାଇ ସେ କଥା କଣ ସେତେବେଳେ ଥିଲା କିରେ
1: ଆଚ୍ଛା ଆଚ୍ଛା
0: ଏ କଥା ଶୁଣିକିରି ମହାପ୍ରଭୁଙ୍କ କଥା ଶୁଣି ମା କଣ କହୁଛନ୍ତି ବୁଝିଛୁ ନା ଭାଇ

0: ମା ଲକ୍ଷ୍ମୀ କହୁଛନ୍ତି କହିଲେ ହେ ମହାପ୍ରଭୁ ମୁଁ ତ ଗରିବ ଘରର ଝିଅ ସମୟ ଆଇବାର କ୍ଷମତା ମୋର ନାହିଁ ତମେ ସେ ଗୋପପୁରରେ ଗୋପାଙ୍ଗନ ମାନଙ୍କୁ ଦେଇ ପକେଇବ
1: ତାହେଲେ ଆଖିମରାଟା ପୂର୍ବରୁ ଥିଲା
0: ଆରେ ତୁ କିରେ ବଡ଼ କଥା କହିଲୁ କିରେ ମହାପ୍ରଭୁଙ୍କ କଥା
1: ପ୍ରଭୁ ଯଦି ମାଙ୍କୁ ଆଖି ମାରିଲେ ଆମେ ଟିକେ କିଏ କାହାକୁ ଆଖି ମାରିଲେ
0: ନାଇଁ ରେ ମୂର୍ଖ ସେ କଥା ନୁହଁ ଇଏ ମହାପ୍ରଭୁଙ୍କ ଲୀଳା ଶୁଣ ଦ୍ୱାପର ଯୁଗର କଥା ଇଏ ଗୋପୀ ମାନଙ୍କର କଥା
1: ଆଚ୍ଛା ଆଚ୍ଛା
0: ମା ଲକ୍ଷ୍ମୀ ରାଗରେ କହୁଛନ୍ତି କହିଲେ ହେ ମହାପ୍ରଭୁ ସବୁ

ଲକ୍ଷ୍ମୀଙ୍କର କଥା ଶୁଣି ମହାପ୍ରଭୁ ରାଗରେ ପ୍ରଚଣ୍ଡ ହେଇଗଲେ। କହିଲେ ଗୋ ଲକ୍ଷ୍ମୀ ତେବେ ମୋ କଥା ଶୁଣ। ନିଜ କଥା କେତେ ଲକ୍ଷ୍ମୀ ହେଉ ତୁ ବଖାଣି, ଜଗତେ ବୋଲନ୍ତି ତୋତେ ଭାଇ ଠାକୁରାଣୀ। କହିଲେ ଚଉଦ ବ୍ରହ୍ମାଣ୍ଡ।

ନମସ୍କାର ଶ୍ରୋତା ବନ୍ଧୁ, ଆପଣମାନଙ୍କୁ ସ୍ୱାଗତ ଜଣାଇ ଆରମ୍ଭ କରୁଛୁ ଆପଣମାନଙ୍କ ଅନୁରୋଧରେ ଓଡ଼ିଆ ଏବଂ ହିନ୍ଦୀ କଥାଚିତ୍ରର କାର୍ଯ୍ୟକ୍ରମ ମଞ୍ଜୁଳ ମଧ୍ୟାହ୍ନ। ଆପଣଙ୍କ ସହ ମୁଁ ଅଛି ଗିରିଜା। ତାହେଲେ ଦେଖିନେବା ପ୍ରଥମେ ଏସ୍ଏମ୍ଏସ୍ଟି କିଏ ପଠାଇଛନ୍ତି। ପ୍ରଥମେ ଏସ୍ଏମ୍ଏସ୍ଟି ଆସିଛି ସୌରୀ ପୋଷ୍ଟ ମହାସିଂହପୁର ବହୁଗ୍ରାମ ଜିଲ୍ଲା କଟକରୁ ଆସିଛି। ପଠାଇଛନ୍ତି ବିଜୟ କୁମାର ଦାସ, ସସ୍ମିତା ଦାସ, ମାମୁନି, ପୂଜା। ବିଜୟବାବୁ ଆପଣଙ୍କୁ କାର୍ଯ୍ୟକ୍ରମକୁ ସ୍ୱାଗତ, ନମସ୍କାର। ଆପଣ ଅନୁରୋଧ କରିଛନ୍ତି ମାଣିକ କଥାଚିତ୍ରରେ ମାଣିକ ଆଲୋ ଆଲୋ ମାଣିକ ଗୀତଟି ଶୁଣିବା ପାଇଁ। ଶ୍ରଦ୍ଧାବନ୍ଧୁ, ଆପଣ ଯେଉଁ କଥାଚିତ୍ର ଲେଖିଛନ୍ତି ଆଲୋ ଆଲୋ ମାଣିକ, କଥାଚିତ୍ରଟି ଆପଣ ଭୁଲ ଲେଖିଛନ୍ତି। କଥାଚିତ୍ର ଶେଷ ଶ୍ରାବଣ, ଗୀତଟିକୁ ଗାଇଛନ୍ତି ଚିତ୍ତରଞ୍ଜନ ଜେନା ଏବଂ ମହମ୍ମଦ ହବିବ। ତାହେଲେ ଶୁଣି ନିଅନ୍ତୁ ଆପଣଙ୍କ ଗୀତଟି।

ପରବର୍ତ୍ତୀ ଏସଏମଏସଟି ଆସିଛି ବଗୁଡ଼ା ଗଞ୍ଜାମରୁ। ପଠାଇଛନ୍ତି ନାରାୟଣ ପ୍ରଧାନ। ନାରାୟଣ ଭାଇ ଆପଣଙ୍କୁ ନମସ୍କାର, ଆଶା କରେ ଆପଣ ନିଶ୍ଚୟ ଭଲରେ ଥିବେ। ଆପଣ ଆଜି ଅନୁରୋଧ କରିଛନ୍ତି ମେହବୁବା କଥାଚିତ୍ରରେ କିଶୋର କୁମାର ଗାଇଥିବା ଗୀତଟି ଶୁଣିବା ପାଇଁ। ତାହେଲେ ନାରାୟଣ ଭାଇ ଶୁଣି ନିଅନ୍ତୁ ଆପଣଙ୍କର ମନପସନ୍ଦର ଗୀତଟି।

ପରେ ପରେ ଆମ ପାଖରେ ଏସ୍ଏମ୍ଏସ୍ ଆସି ପହଞ୍ଚିଛି। ଏସ୍ଏମ୍ଏସ୍ଟି ଆସିଛି ଜିଗରଣ ପଟାମୁଣ୍ଡେଇ କେନ୍ଦ୍ରାପଡ଼ାରୁ। ପଠାଇଛନ୍ତି ସୋମନାଥ ସାହୁ। ସୋମନାଥ ଭାଇ, ଆପଣଙ୍କୁ କାର୍ଯ୍ୟକ୍ରମକୁ ସ୍ୱାଗତ। ଆପଣ ତ ହେଉଛନ୍ତି ଆମର ନିୟମିତ ଶ୍ରୋତା। ଆପଣ ଆଜି ଲେଖିଛନ୍ତି, ନମସ୍କାର ଜୟ ଜଗନ୍ନାଥ। ଆପଣଙ୍କୁ ମଧ୍ୟ ଜୟ ଜଗନ୍ନାଥ। ଆପଣ ଅନେକ କଥା ଆମକୁ ଆଜି ଲେଖିଛନ୍ତି। ଆପଣ ସବୁଦିନ ଆମକୁ ଏମିତି ଲେଖୁଛନ୍ତି, ଆମକୁ ଭଲ ପାଉଛନ୍ତି। ଆପଣ ଏମିତି ଆମକୁ ଲେଖୁଥାନ୍ତୁ, ଆମକୁ ଭଲ ପାଉଥାନ୍ତୁ, ଆମ କାର୍ଯ୍ୟକ୍ରମକୁ ପସନ୍ଦ କରୁଥାନ୍ତୁ। ଆଜି ଆପଣ ଅନୁରୋଧ କରିଛନ୍ତି କାବେରୀ କଥା ଚିତ୍ରରେ ସୁରେଶ ୱାଡକର ଗାଇଥିବା ଗୀତଟି ଶୁଣିବା ପାଇଁ। ତାହେଲେ ସୋମନାଥ ଭାଇ, ଶୁଣି ନିଅନ୍ତୁ ଆପଣଙ୍କର ଗୀତଟି।

ପରବର୍ତ୍ତୀ ଗୀତଟିକୁ ଶୁଣିବା ପାଇଁ ଅନୁରୋଧ ପହଞ୍ଚିଛି। ପଠାଇଛନ୍ତି ଉର୍ମିଳା, ନିର୍ମଳା, ପ୍ରତ୍ୟୁଷା, ପ୍ରଭାକର, ସେକ୍ଟର 11 ସିଡିଏ କଟକ। ଲେଖିଛନ୍ତି ନମସ୍କାର, ସବୁ ଷ୍ଟାଫ୍ମାନଙ୍କୁ ନମସ୍କାର, ସବୁ ଶ୍ରୋତାମାନଙ୍କୁ ଗୁଡ୍ ଆଫ୍ଟରନୁନ୍। ଶ୍ରୋତାବନ୍ଧୁ ଆପଣଙ୍କୁ ମଧ୍ୟ ନମସ୍କାର। ଆପଣ ଆଜି ଅନୁରୋଧ କରିଛନ୍ତି ସକଳ ତୀର୍ଥ ତୋଚରଣୀ କଥା ଚିତ୍ରରେ ସୋନୁ ନିଗମ ଏବଂ ଇରା ମହାନ୍ତି ଗାଇଥିବା ଗୀତଟି ଶୁଣିବା ପାଇଁ ଚାଲିରେ ତୋର ପଦ୍ମ ଫୁଟେ। ସୁନ୍ଦର ଗୀତଟିଏ, ଶୁଣି ନିଅନ୍ତୁ ଆପଣଙ୍କର ଗୀତଟିଏ।

ପରବର୍ତ୍ତୀ ଏସଏମଏସଟି ଆସିଛି ରାଇସୁଙ୍ଗୁଡ଼ା ସାଲେପୁର କଟକରୁ। ପଠାଇଛନ୍ତି ବାସୁଦେବ ତ୍ରିଲୋଚନ କାଳିଆ ବଳିଆ କୋନି ନିନି ଲିଟୁନି ବାପା ବୋଉ। ଆପଣମାନଙ୍କୁ ସ୍ୱାଗତ କାର୍ଯ୍ୟକ୍ରମକୁ। ଆପଣମାନେ ଅନୁରୋଧ କରିଛନ୍ତି ଦିଲୱାଲେ କଥାଚିତ୍ରରେ କୁମାର ସାନୁ ଗାଇଥିବା ଗୀତଟି ଶୁଣିବା ପାଇଁ। ତେବେ ଶ୍ରୋତାବନ୍ଧୁ ଶୁଣି ନିଅନ୍ତୁ ଆପଣଙ୍କର ମନପସନ୍ଦର ଗୀତଟି।

ପରବର୍ତ୍ତୀ ଏସ୍ଏମ୍ଏସ୍ଟି ଆସିଛି ତିହୁଡ଼ି ଜଗତସିଂହପୁରରୁ। ପଠାଇଛନ୍ତି ସବିତା, ବନିତା, କବିତା ଏବଂ ଲତା। ଲାଗୁଛି ଆପଣ ବୋଧେ ଚାରି ଫଉଡ଼ି। ଆପଣଙ୍କୁ କାର୍ଯ୍ୟକ୍ରମକୁ ସ୍ୱାଗତ ଏବଂ ନମସ୍କାର। ଆପଣ ଆଜି ଅନୁରୋଧ କରିଛନ୍ତି ଗର୍ଭ କଥାଚିତ୍ରରେ ଉଦିତ ନାରାୟଣ ଏବଂ ଶ୍ରେୟା ଘୋଷାଲ ଗାଇଥିବା ଗୀତଟି ଶୁଣିବା ପାଇଁ, ହମ୍ ତୁମକୁ ନିଗାହମେ। ତାହେଲେ ଶ୍ରୋତାବନ୍ଧୁ, ଶୁଣି ନିଅନ୍ତୁ ଆପଣଙ୍କର ଗୀତଟି।

ପରବର୍ତ୍ତୀ ଏସଏମଏସଟି ଆସିଛି ପୁରୀ ଜିଲ୍ଲା ଡେଲାଙ୍ଗରୁ। ସେ ଲେଖିଛନ୍ତି, ନମସ୍କାର ଭାଇ ଜୟ ଜଗନ୍ନାଥ, ଆପଣଙ୍କୁ ମଧ୍ୟ ନମସ୍କାର। ଆପଣ ଅନୁରୋଧ କରିଛନ୍ତି ବେବି କଥା ଚିତ୍ରରେ ହ୍ୟୁମାନ ସାଗର ଗାଇଥିବା ଗୀତଟି ଶୁଣିବା ପାଇଁ। ଆପଣ ହେଲେ ସୋନାଲିକା ଏବଂ ମିତାଲି। ଶ୍ରୋତା ଭଉଣୀ, ଶୁଣି ନିଅନ୍ତୁ ଆପଣଙ୍କର ମନପସନ୍ଦର ଗୀତଟି।

ପରବର୍ତ୍ତୀ ଗୀତଟିକୁ ଶୁଣିବାକୁ ଅନୁରୋଧ କରିଛନ୍ତି ଜିତେନ୍ଦ୍ର ନିଆଳି ମାଧବ। ଜିତେନ୍ଦ୍ର ବାବୁ, ଆପଣ ଅନୁରୋଧ କରିଛନ୍ତି ଏକିନ୍ କଥା ଚିତ୍ରରେ ଉଦିତ ନାରାୟଣ ଏବଂ ଅଲକାଗ୍ନି ଗାଇଥିବା ଗୀତଟି ଶୁଣିବା ପାଇଁ। ତାହେଲେ ଶୁଣି ନିଅନ୍ତୁ ଏହି ସୁନ୍ଦର ଗୀତଟି।

ପରବର୍ତ୍ତୀ ଗୀତଟିକୁ ଶୁଣିବାକୁ ଅନୁରୋଧ କରିଛନ୍ତି ରଞ୍ଜନ କୁମାର ଗିଲ, କୈଳାସ ଚନ୍ଦ୍ର ଗିଲ, ଭରତ ଚନ୍ଦ୍ର ପାତ୍ର, ମଙ୍ଗୁଳି କୁଣ୍ଡ, ମହମ୍ମଦପୁର ବିଲାହଟ କଟକରୁ। ଶ୍ରୋତା ବନ୍ଧୁ ଆପଣଙ୍କୁ ନମସ୍କାର ଏବଂ କାର୍ଯ୍ୟକ୍ରମକୁ ସ୍ୱାଗତ। ଆପଣ ଅନୁରୋଧ କରିଛନ୍ତି ମଥର ଦେଇ ପାଟ ଓଢ଼ଣୀ କଥାଚିତ୍ରରେ କୁମାର ବାପି ଗାଇଥିବା ଗୀତଟି ଶୁଣିବା ପାଇଁ। ଗୀତଟିକୁ ଦ୍ୱୈତକଣ୍ଠରେ ଗାଇଛନ୍ତି କୁମାର ବାପି ଏବଂ ଶୈଳଭାବା। ତାହେଲେ ଶ୍ରୋତାବନ୍ଧୁ ଶୁଣି ନିଅନ୍ତୁ ଆପଣଙ୍କର ମନପସନ୍ଦର ଗୀତଟି।

ପରବର୍ତ୍ତୀ ଏସ୍ଏମ୍ଏସ୍ ଟି ପଠାଇଛନ୍ତି ମନୋଜ ସାହୁ, ମମତା ସାହୁ ଟିକରା ଟାଙ୍ଗିରୁ ପଠାଇଛନ୍ତି କଟକରୁ। ଲେଖିଛନ୍ତି, ନମସ୍କାର ଜୟ ଜଗନ୍ନାଥ। ଆପଣଙ୍କୁ ମଧ୍ୟ ନମସ୍କାର ଏବଂ ଜୟ ଜଗନ୍ନାଥ। ଆପଣ ଅନୁରୋଧ କରିଛନ୍ତି ରଖିଲେ ଶିବ ମାରିବ କିଏ କଥାଚିତ୍ରରେ ଲୋପିତା ମିଶ୍ର ଏବଂ ପ୍ରୀତିନନ୍ଦ ରାଉତରାୟ ଗୀତଟି ଯେଉଁ ଗାଇଛନ୍ତି ଶୁଣିବା ପାଇଁ, ତାହେଲେ ଶ୍ରୋତାବନ୍ଧୁ ପହଞ୍ଚାଇ ଦେଉଛୁ ଆପଣଙ୍କ ପାଖରେ ଆପଣଙ୍କ ଗୀତଟି।

ପରବର୍ତ୍ତୀ ଏସ୍ଏମ୍ଏସ୍ ଟି ପଠାଇଛନ୍ତି ଟୋକୋ ଏବଂ ଲିଜା ବାଙ୍କିରୁ ପଠାଇଛନ୍ତି। ଟୋକୋ ବାବୁ ଆପଣଙ୍କୁ କାର୍ଯ୍ୟକ୍ରମକୁ ସ୍ୱାଗତ। ଆପଣ ଅନୁରୋଧ କରିଛନ୍ତି ଦୋସ୍ତାନା କଥାଚିତ୍ରରେ ମହମ୍ମଦ ରଫି ଗାଇଥିବା ଗୀତଟି ଶୁଣିବା ପାଇଁ। ତାହେଲେ ଶୁଣି ନିଅନ୍ତୁ ଆପଣଙ୍କର ଗୀତଟି।

ପରବର୍ତ୍ତୀ ଗୀତ ପାଇଁ ଅନୁରୋଧ ପଠାଇଛନ୍ତି ରେଡିଓ ଲଭର ରତିକାନ୍ତ ବାଲେଶ୍ୱରରୁ ଆସିଛି ସ୍ୱର ଭିଲଜ କୁରୁଣିଆ। ରତିକାନ୍ତ ଭାଇ ଆପଣଙ୍କୁ ସ୍ୱାଗତ। ଆପଣ ଆଜି ଅନୁରୋଧ କରିଛନ୍ତି ବଜରଙ୍ଗୀ କଥାଚିତ୍ରରେ ହ୍ୟୁମାନ ସାଗର ଏବଂ ଦୀପ୍ତିରେଖା ପାଢ଼ୀ ଗାଇଥିବା ଗୀତଟି ଶୁଣିବା ପାଇଁ। ତାହେଲେ ରତି ଭାଇ ପହଞ୍ଚାଇ ଦେଉଛୁ ଆପଣଙ୍କ ପାଖରେ ଆପଣଙ୍କର ଗୀତଟି।

ପରବର୍ତ୍ତୀ ଗୀତଟିକୁ ଶୁଣିବାକୁ ଅନୁରୋଧ ପଠାଇଛନ୍ତି ନୂଆପାଟଣା ତେଗିରିଆ କଟକରୁ ଲକ୍ଷ୍ମୀକାନ୍ତ। ଲକ୍ଷ୍ମୀକାନ୍ତ ଭାଇ, ଆପଣଙ୍କୁ କାର୍ଯ୍ୟକ୍ରମକୁ ସ୍ୱାଗତ। ଆଜି ଆପଣ ଅନୁରୋଧ କରିଛନ୍ତି କେଦାରନାଥ କଥାଚିତ୍ରରେ ଅମିତ ତ୍ରିବେଦୀ ଗାଇଥିବା ଗୀତଟି ଶୁଣିବା ପାଇଁ, ତାହେଲେ ଶୁଣି ନିଅନ୍ତୁ ଆପଣଙ୍କର ଗୀତଟି।

ଏସ୍ଏମ୍ଏସ୍ଟି ଆସିଛି ରହମାନପୁର ତୋଲାତି ଯାଜପୁର ରୋଡ୍ରୁ। ପଠାଇଛନ୍ତି ହେମନ୍ତ କୁମାର ଦାସ। ହେମନ୍ତ ଭାଇ, ଆପଣ ଆଜି ଅନୁରୋଧ କରିଛନ୍ତି ମନ ଆକାଶ କଥାଚିତ୍ରରେ ସିକନ୍ଦର ଆଲମ ଏବଂ ସାଥୀମାନେ ଗାଇଥିବା ଗୀତଟି ଶୁଣିବା ପାଇଁ। ତାହେଲେ ପହଞ୍ଚାଇ ଦେଉଛୁ ଆପଣଙ୍କ ପାଖରେ ଆପଣଙ୍କ ଗୀତଟି।

ଗୀତଟି ଶୁଣିବାକୁ ଅନୁରୋଧ କରିଛନ୍ତି ଭୁଆନୱାସ ଗୁଆମାଳ ଭଦ୍ରକରୁ ପଠାଇଛନ୍ତି ପଦ୍ମିନୀ ରାୟ, ରାଜେନ୍ଦ୍ର ରାୟ ଏବଂ ସୌମ୍ୟରଞ୍ଜନ ରାୟ। ଶ୍ରୋତାବନ୍ଧୁ ଆପଣଙ୍କୁ କାର୍ଯ୍ୟକ୍ରମକୁ ସ୍ୱାଗତ। ଆପଣ ଆଜି ଅନୁରୋଧ କରିଛନ୍ତି କଥାଚିତ୍ର ଦ ଲିଜେଣ୍ଡ ଅଫ୍ ଭଗତ ସିଂ। ଗୀତଟିକୁ ଦ୍ୱୈତକଣ୍ଠରେ ଗାଇଛନ୍ତି ସୋନୁ ନିଗମ ଏବଂ ମନମନ ୱାରିସ। ତାହେଲେ ଶୁଣିନିଅନ୍ତୁ ଆପଣଙ୍କର ଗୀତଟିଏ।

କାର୍ଯ୍ୟକ୍ରମ ଶେଷରେ ଏସ୍ଏମ୍ଏସ୍ଟି ପଠାଇଛନ୍ତି ବୈରାଗୀ ଚରଣ ସାହୁ ଏବଂ ଗୋଦାବରୀ ସାହୁ କବାଟବନ୍ଧ ଯାଜପୁରରୁ। ଆପଣ ଅନୁରୋଧ କରିଛନ୍ତି ଦାଗ କଥା ଚିତ୍ରରେ କିଶୋର କୁମାର ଗାଇଥିବା ଗୀତଟି ଶୁଣିବା ପାଇଁ, ତାହେଲେ ଶୁଣି ନିଅନ୍ତୁ ଆପଣଙ୍କର ଗୀତଟିଏ।

ଶ୍ରଦ୍ଧାବନ୍ଧୁ, ଆଜି ଅନେକ ଏସ୍ଏମ୍ଏସ୍ ଆସିଥିଲେ ମଧ୍ୟ ସମୟର ସ୍ୱଳ୍ପତା ଦୃଷ୍ଟିରୁ ଆମେ ଅନେକ ଏସ୍ଏମ୍ଏସ୍ ସ୍ଥାନ ଦେଇପାରିନାହୁଁ, ସେଥିପାଇଁ ଦୁଃଖିତ। ଇଚ୍ଛା ତ ହେଉଛି ଶ୍ରୋତାବନ୍ଧୁ, ଏମିତି ଆପଣମାନଙ୍କର ଏସ୍ଏମ୍ଏସ୍ ପଢ଼ି ଚାଲିଥାନ୍ତି, ଆପଣଙ୍କର ଗୀତ ଶୁଣେଇ ଚାଲିଥାନ୍ତି, କିନ୍ତୁ କ'ଣ କରିବା, ଆମେ ତ ସମୟର ଦାସ, କାର୍ଯ୍ୟକ୍ରମକୁ ତ ସମାପ୍ତ କରିବାକୁ ପଡ଼ିବ।

0: ଶୁଣ ଶୁଣ, ଗାଁ ହେଉ ଅବା ସହର, ଓଡ଼ିଶାବାସୀଙ୍କ ପାଇଁ ଖୁସିର ଖବର।
1: କଣ କହୁନୁ,
0: ଛାତରେ ସୋଲାର ପ୍ୟାନେଲ ଲାଗିବ, 1,38,000 ପର୍ଯ୍ୟନ୍ତ ସବସିଡି ବି ମିଳିବ,
1: ଆଉ ଇଲେକ୍ଟ୍ରି ବିଲ୍,
0: ବିଦ୍ୟୁତ ବିଲ୍ ସଞ୍ଚୟର ନୂଆ ସମ୍ଭାବନା ଆଣିଛି ପିଏମ୍ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନା।
2: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ, କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
3: ପ୍ରଚାର କରୁଛୁ ନାରୀ ମହଲ।

0: ନାରୀର ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରିବାରେ ସୁନ୍ଦର ସୁଠାମ ଅଙ୍ଗ ସୌଷ୍ଠବର ଯେତିକି ଭୂମିକା ରହିଛି, ସୁନ୍ଦର ଲମ୍ବା ଘନ କଳା କେଶର ମଧ୍ୟ ସେତିକି ଭୂମିକା ରହିଛି। କେଶ ବିନା ନାରୀର ସୁନ୍ଦରତା କଳ୍ପନା କରାଯାଇପାରିବ ନାହିଁ। ସେଇଥିପାଇଁ ତ ପ୍ରାଚୀନ ସମୟରୁ ଆଜି ପର୍ଯ୍ୟନ୍ତ ନାରୀ ନିଜ କେଶର ଯତ୍ନ ନେବାରେ ତତ୍ପର। ସୁନ୍ଦର କେଶରୀ ବିଭିନ୍ନ ପ୍ରକାରର କେଶ ବିନ୍ୟାସ ନାରୀର ସୌନ୍ଦର୍ଯ୍ୟକୁ ବଢ଼ାଇବାରେ ସହାୟକ ହୋଇଥାଏ। ତେବେ ଆଗକାଳରେ ନାରୀ ନିଜର କେଶର ଯତ୍ନ ପାଇଁ ପ୍ରାକୃତିକ ଉପାଦାନ ଉପରେ ବିଶେଷ ଭାବରେ ନିର୍ଭର କରୁଥିଲା। ହେଲେ ସମୟ ବଦଳିବା ସହିତ ତା'ର ଜୀବନଶୈଳୀରେ ପରିବର୍ତ୍ତନ ଯୋଗୁଁ ଧୀରେ ଧୀରେ ସେ ବଜାରରେ ମିଳୁଥିବା ପ୍ରସାଧନ ସାମଗ୍ରୀ ଉପରେ ନିର୍ଭର କରିବାକୁ ଲାଗିଲା। ତେବେ ଏସବୁ ପ୍ରସାଧନ ସାମଗ୍ରୀର ବହୁଳ ମାତ୍ରାରେ ବ୍ୟବହାର, ପରିବେଶ ପ୍ରଦୂଷଣ ଏବଂ ଅନ୍ୟାନ୍ୟ କାରଣ ଯୋଗୁଁ ତା'ର କେଶର କ୍ଷତି ସାଧନ ହେଉଛି। ତେଣୁ ବର୍ତ୍ତମାନ ହେୟାର ଟ୍ରିଟମେଣ୍ଟ ବା ବିଭିନ୍ନ ପ୍ରକାରର କେଶ ଚିକିତ୍ସା ପଦ୍ଧତି ବାହାରିଲାଣି, ଏଇ ଯେମିତି ହେୟାର ସ୍ପା, ଯାହାଦ୍ୱାରା କେଶର ସୁସ୍ଥତା ସୁନ୍ଦରତା ବଜାୟ ରଖିହେଉଛି। ତେବେ ଏହି ପ୍ରସଙ୍ଗକୁ ନେଇ ଆଜିର ଆଲୋଚନା କେଶର ଯତ୍ନ ଆଲୋଚନା କରିଛନ୍ତି ବ୍ୟୁଟିସିଆନ କଣ୍ଢେଇ ପରିଜା। ପ୍ରଥମେ ତାଙ୍କୁ ଆମର କାର୍ଯ୍ୟକ୍ରମକୁ ସ୍ୱାଗତ କରିବା। ଆଜ୍ଞା ନମସ୍କାର।
1: ନମସ୍କାର।
0: ଆପଣ ଜଣେ ବ୍ୟୁଟିସିଆନ, ନିଜର ଗୋଟିଏ ବ୍ୟୁଟି ପାର୍ଲର ମଧ୍ୟ କରିଛନ୍ତି, ତେବେ କେବେଠାରୁ ଏହି ପାର୍ଲର ଆପଣ କଲେଣି?
1: ମୋର 24 ବର୍ଷ ହେଇଗଲାଣି ପାର୍ଲରକୁ।
0: ତେବେ ଏଇ ଯୋଉ ପାର୍ଲରଟି ଆପଣ ଆରମ୍ଭ କଲେ, କେମିତି ଆରମ୍ଭ କଲେ?
1: ଫାର୍ଷ୍ଟ ତ ଟ୍ରେନିଂ ନେଇଥିଲି 94ରେ, ମୋର 10th ସରିଲା ପରେ ମୁଁ ପାର୍ଲର ଟ୍ରେନିଂ ନେଇଥିଲି।
0: କୋଉଠୁ ନେଇଥିଲେ?
1: ମୁଁ କାଲକାଟାରୁ ନେଇଥିଲି, ଏଠି ମୋର ନଣନ୍ଦଙ୍କର ଥିଲା ପାର୍ଲର, ମୁଁ ତାଙ୍କ ପାଖରେ ଟ୍ରେନିଂ ନେଲି। ନଣନ୍ଦ ଆଉ ବୁଝିପାରିଲେନି, କହିଲେ ତମେ ନେଇଯାଅ ତମେ କର।
0: ଆଚ୍ଛା।
1: ସେବେଠାରୁ ମୁଁ ପାର୍ଲରଟା ବୁଝାବୁଝି କରେ, ସେବେଠୁ କରୁଛି।
0: ଯୋଉ କହିଲେ ଯେ ଆପଣ ଟ୍ରେନିଂ ନେଇଥିଲେ, ବ୍ୟୁଟି କୋର୍ସ କରିଥିଲେ ବୋଲି, ତ ଆପଣ ଯେତେବେଳେ ଟ୍ରେନିଂ ନେଲେ ସେତେବେଳେ ଆପଣ କଣ ସବୁ ସେଥିରେ ତାଲିମ ନେଇଥିଲେ?
1: ଆମର ମେକଅପ୍ ଅଛି, ଆଇବ୍ରୋ, ହେୟାର କଟିଂ, ହେୟାର ଟ୍ରିଟମେଣ୍ଟ, ଫେସ୍ର ଫେସିଆଲ, ବ୍ଲିଚ୍, ମାନେ ଏଇସବୁ ଜିନିଷ ଯେମିତି ପାର୍ଲରରେ ଇଏ ହୁଏ ସେଇ ଟାଇପ୍ର ସବୁ ଜିନିଷ ଶିଖିଥିଲେ।
0: ଆପଣ ଯୋଉ ପାଠଟି ପଢିଲେ, ତାଲିମଟି ନେଲେ, ସେଟା କେତେ ଦିନର ଥିଲା?
1: ସେଟା ମୋର 6 ମାସର ଟ୍ରେନିଂ ଥିଲା।
0: ଏଥିପାଇଁ କି ଆପଣଙ୍କୁ କଣ କିଛି କୋର୍ସ ଫି ଦେବାକୁ ପଡିଥିଲା?
1: ଆଜ୍ଞା, ସେତେବେଳେ କୋର୍ସ ଫି ଆମକୁ 10,000 ଦେବାକୁ ପଡୁଥିଲା, ସେତେବେଳେ ମୁଁ 10,000 ଦେଇକି ଶିଖୁଥିଲି।
0: ଏଇ ଯୋଉ ବ୍ୟୁଟି ପାର୍ଲରଟି କରିଛନ୍ତି, ଏଇ ବ୍ୟୁଟି ପାର୍ଲରରେ ଆପଣ କଣ ସବୁ ସେବା ଯୋଗାଇ ଦେଉଛନ୍ତି?
1: ଆମର ସ୍କିନ୍

0: ସ୍କିନ୍ ଟ୍ରିଟମେଣ୍ଟ ହଉଛି, ଫେସିଆଲ ହେଲା, କଣ କାହାର ସ୍କିନ୍କୁ କଣ ଦେଖିକିରି ଆମେ ଟ୍ରିଟମେଣ୍ଟ କରୁଛୁ।
1: ଆଜ୍ଞା,
0: ହେୟାର ଉପରେ, ହେୟାର ଟ୍ରିଟମେଣ୍ଟ ଉପରେ ଆମେ ଯାଉଛୁ।
1: ଆଜ୍ଞା,
0: ବ୍ରାଇଡାଲ ମେକଅପ, ପେଡିକ୍ୟୁର, ମେନିକ୍ୟୁର,
1: ଆଚ୍ଛା,
0: ଏସବୁ ଜିନିଷ
1: ଆପଣ କରୁଛନ୍ତି। ଆପଣ ହେୟାର ଟ୍ରିଟମେଣ୍ଟ ମଧ୍ୟ କରୁଛନ୍ତି, ଏଇ ଯୋଉ ହେୟାର ଟ୍ରିଟମେଣ୍ଟ କରୁଛନ୍ତି ସେଥିରେ କଣ ସବୁ ଆପଣ ଗ୍ରାହକମାନଙ୍କୁ ଯୋଗାଇ ଦେଉଛନ୍ତି?
0: ଜଣେ ଜଣେ ଆସୁଛନ୍ତି ଯେ ବହୁତ ଡ୍ରାଏ ହେଇଯାଉଛି ହେୟାର, ଶୀତ ଦିନ, ଥଣ୍ଡା ଦିନ କି ବର୍ଷା ଦିନରେ ବି ବହୁତ ଡ୍ରାଏ ହେଇଯାଏ, ଫ୍ରିଜି ହେଇଯାଏ ଚୁଟି। ସେଥିପାଇଁ ଆମେ ଯୋଉମାନେ ଚାହାନ୍ତି ଅଏଲ ମସାଜ କରିବା ପାଇଁ, ଅଏଲ ମସାଜ ହେଇକି ଷ୍ଟିମ୍ ଦିଆଯାଏ, ନହେଲେ ଆପଣ ସ୍ପା କରାନ୍ତି, ହେୟାର ସ୍ପା କରାନ୍ତି, ନହେଲେ ଆମେ ଘରୋଇ ଟ୍ରିଟମେଣ୍ଟ କରିବା ପାଇଁ ବି କହୁ। କାରଣ ଗୋଟେ ଥର ପାର୍ଲରରେ କରିକି ଯାଇକିରି ତ ଆଉ ହବନି, ସେଥିପାଇଁ ଆମେ କହୁ ଘରେ ବି ଆପଣଙ୍କୁ କରିବାକୁ ପଡିବ।
1: ଆଚ୍ଛା,
0: ସେହି ହିସାବରେ ଟ୍ରିଟମେଣ୍ଟ ହୁଏ ଆଉ।
1: ଆଜ୍ଞା, ଏଇ ଯୋଉ ଟ୍ରିଟମେଣ୍ଟ କଥା କହିଲେ, କେତେ ପ୍ରକାର ଯୋଉ ଟ୍ରିଟମେଣ୍ଟ ରହିଛି କେଶର?
0: ହେୟାରର ବହୁତ ପ୍ରକାର ଟ୍ରିଟମେଣ୍ଟ ଅଛି। କାହାର ଅଏଲି ହେୟାର ଅଛି, ସେମାନେ ନର୍ମାଲ ହେୟାର କରିବାକୁ ଚାହୁଁଛନ୍ତି, କାହାର ଡ୍ରାଏ ଅଛି, ସେମାନେ ନର୍ମାଲ କରିବାକୁ ଚାହୁଁଛନ୍ତି। କେମିତି ଅଏଲି ହେଲେ ଆପଣଙ୍କର ହେୟାରଟା ସବୁବେଳେ ଦେଖିବେ ତେଲ ମାରିଲା ଭଳିଆ ରହିଯିବ।
1: ଆଜ୍ଞା,
0: ସେଥିପାଇଁ ସେମାନେ ନର୍ମାଲ କରିବା ପାଇଁ ଆସନ୍ତି ଏ ପାର୍ଲରକୁ, ସ୍ପା କରାନ୍ତି, ସେଥିପାଇଁ ଆସେ ହେୟାର ସ୍ପା, ଅଏଲିଟା ନର୍ମାଲ ହେବା ପାଇଁ।
1: ଆଜ୍ଞା,
0: ଡ୍ରାଏ ହେୟାରର ଆମର ଅଏଲ ମସାଜ ହୁଏ। ଜଣେ ଜଣେ ଆସନ୍ତି ମେହେନ୍ଦି ହେନା ଲଗେଇବା ପାଇଁ, ନର୍ମାଲ ହେୟାର କରିବା ପାଇଁ ଆମେ ହେନାକୁ ରାନ୍ଧିକିରି ରଖିଥାଉ, ତା ଦେହରେ ଆମେ ଲେମ୍ବୁ ଦହି ମିକ୍ସ କରିକି ସେଠି ଆମେ ହେୟାର ମସାଜ କରୁ, ମେହେନ୍ଦିରେ ଲଗେଇକି ଅଧଘଣ୍ଟେ 45 ମିନିଟ୍ ସେମିତି ରଖିକିରି ତାଙ୍କୁ ଆମେ ୱାଶ କରିକି ଛାଡୁ।
1: ଆଜ୍ଞା,
0: ଆଉ ଯୋଉମାନଙ୍କର ବହୁତ ଡ୍ରାଏ ଅଛି, ଯେ ମେହେନ୍ଦି ଲଗେଇ ହବନି, ଯୋଉମାନଙ୍କର ବହୁତ ଡ୍ରାଏ ଅଛି ତାକୁ ଆମେ ଅଏଲ ମସାଜ ଦେଇକି ଷ୍ଟିମ୍ ଦଉ, ତାପରେ ଶ୍ୟାମ୍ପୁ, ତାର ଗୋଟେ କିଛି ସେରମ ଆସୁଛି ତାକୁ ଲଗେଇକିରି ଆମେ ଛାଡ଼ିକି ଦଉ।
1: ଆପଣ କହିଲେ ଯେ ଆପଣଙ୍କର ହେୟାର ସ୍ପା ମଧ୍ୟ କରାଯାଉଛି, ଆଜିକାଲି ବହୁତ ଶୁଣୁଛୁ ଏଇ ହେୟାର ସ୍ପା କଥା, ତେବେ ଏଇ ହେୟାର ସ୍ପା କଣ?
0: ହେୟାର ସ୍ପା ହଉଛି ଗୋଟେ ହେୟାରର ଟ୍ରିଟମେଣ୍ଟ। ହେୟାରର ଟ୍ରିଟମେଣ୍ଟ ମାନେ ଆପଣ ଯଦି ଚୁଟିଟା ଆମର ଡ୍ରାଏ ହେଇଗଲେ ବହୁତ ଖରାପ ଦେଖାଯାଉଛି, ଡଲ୍ ଲାଗିବନି, ଆପଣ ସାଇନ୍ କରିବ, ହେୟାର ସାଇନ୍ ହବ, ଗ୍ରୋଥ ବି ହବ।
1: ଆଜ୍ଞା,
0: ହେୟାରର ଯୋଉମାନେ ବହୁତ ପତଳା ଚୁଟି ଅଛି ଆମର ସ୍ପା, ଯେହେତୁ ଆପଣଙ୍କ 6 ମାସ ଆମେ ଦଉଛୁ ଟାଇମ୍, 6 ମାସ ଭିତରେ ଯାହାର ଗ୍ରୋଥ ନାହିଁ, 6 ମାସ ଭିତରେ ହେୟାର ସ୍ପା ଆସୁଛି, ଯାହାକି କଲେ ଆମର ଗ୍ରୋଥ ଆସିଯିବ।
1: ଆଜ୍ଞା,
0: ହେୟାର ଗୋଟେ ଛୋଟ ଛୋଟ ଛୋଟ ଛୋଟ ହେୟାର ସବୁ ଉଠିଯିବ।
1: ଆଜ୍ଞା, ହେୟାର ଟ୍ରିଟମେଣ୍ଟ କଥା କହିଲେ ବା ହେୟାର ସ୍ପା କଥା କହିଲେ, ଏଇ ହେୟାର ସ୍ପା କରିବା ବେଳକୁ ଆପଣଙ୍କର ତ କିଛି ପ୍ରୋସେସ ଥିବ, କିଛି ପ୍ରଣାଳୀ ଥିବ, ସେ ବିଷୟରେ ଟିକେ କହିବେ କି?
0: ହେୟାର ସ୍ପା ଯୋଉମାନେ କରିବାକୁ ଆସୁଛନ୍ତି, ଆଗେ ଫାର୍ଷ୍ଟ ତାଙ୍କୁ ଆମର ଶ୍ୟାମ୍ପୁ କରାହଉଛି, ହେୟାରକୁ ଶ୍ୟାମ୍ପୁ କରାହେଇକି ପାର୍ଟିସନ କରାହେଇକି ଆଧିରେ କ୍ରିମ୍ ଆସୁଛି, ତା ଦେହରେ ମସାଜ ହଉଛି, ହେୟାର ମସାଜ ହବ, ପୁରା ଭଲସେ ମାନେ ସ୍କାଲ୍ପ ମସାଜ ବି ହବ ଆଉ ହେୟାର ବି ମସାଜ ହବ।
1: ଆଜ୍ଞା,
0: ତା ଉପରେ ଆମେ ଷ୍ଟିମ୍ ଦଉଛୁ, ଷ୍ଟିମ୍ ଦେଲା ପରେ 15 ମିନିଟ୍ 20 ମିନିଟ୍ ଛାଡିକିରି ତାପରେ ଧୋଇ ଦଉଛୁ, ଧୋଇ ସାରିଲା ପରେ ଆମେ ଡ୍ରାଏ ମାରିକିରି ତା ଦେହରେ ଟିକେ ସେରମ ଦେଇକିରି ଆମେ ଛାଡିଦଉ। ଆପଣ ଘରେ ଚାହିଁଲେ ବି ଆପଣ ସ୍ପା କରିପାରିବେ।
1: ଧର ଜଣଙ୍କର ତେଲିଆ ଚୁଟି ଅଛି, ସିଏ ମଧ୍ୟ ଚାହିଁଲେ କଣ ହେୟାର ସ୍ପା କରିପାରିବେ?
0: ଆଜ୍ଞା ଆଜ୍ଞା,
1: ତାର କଣ ରହିଛି ପ୍ରଣାଳୀ?
0: ଅଏଲି ହେୟାର ପାଇଁ ଆମର ନର୍ମାଲ ହେୟାରକୁ କରିବା ପାଇଁ ହେଲେ ଆପଣଙ୍କ ସେଇଟା ଆସୁଛି, ସ୍ପା ଆସୁଛି, ସ୍ମୁଥନିଂ ସ୍ପା ଆସୁଛି, ସେଥିରେ ସେ କରିପାରିବେ।
1: ଏଇ ଯୋଉ ହେୟାର ସ୍ପା ଆପଣ କରାଉଛନ୍ତି ସେଠି କେତେ ସମୟ ଲାଗିଥାଏ ଜଣଙ୍କ ପିଛା?
0: ହେୟାର ସ୍ପା ଟା 45 ମିନିଟ୍ରୁ 1 ଆୱାର ଘଣ୍ଟାଟେ ଭିତରେ ସରିଯିବ।
1: କେତେ ସମୟ ବ୍ୟବଧାନରେ ଜଣେ ହେୟାର ସ୍ପା କରିବା ଦରକାର?
0: ଆମର ଗୋଟେ ମାସ, 28 ଦିନ ଆମର ରହୁଛି, ସେଇ ହିସାବରେ ଆମେ କଷ୍ଟମରକୁ କହୁଛି ଗୋଟେ ମାସ ପରେ ଆପଣ ଆସିକି
1: ଆଉ ଥରେ କରିବେ। ଏଇ ଯୋଉ ହେୟାର ସ୍ପା ଟି କଥା କହୁଛନ୍ତି, ଏଇଟା କଣ ବୟସ ଅନୁସାରେ ଜଣେ କରିବ ନା ଯେକୌଣସି ଲୋକ କରିପାରିବ?
0: ଏବେ ତ ଛୋଟ ପିଲାଙ୍କର ବି ସ୍କୁଲ କଲେଜ ଯୋଉ ଯାଉଛନ୍ତି ସେମାନଙ୍କର ବି ହେୟାର ସ୍ପା ହଉଛି।
1: ଆଜ୍ଞା,
0: କାହିଁକି ନା ଏବେ ସମସ୍ତଙ୍କ ଚୁଟି ଖରାପ ହେଇଗଲାଣି, ମାନେ କ୍ଲାଇମେଟ ପଲ୍ୟୁସନ ଇଏ ସବୁ ନେଇକିରି ଆଉ ଚୁଟି ସବୁ ଖରାପ ହେଲାଣି। ଛୋଟ ପିଲା ବି 9-10 ପିଲା ବି ବହୁତ ଆସୁଛନ୍ତି ହେୟାର ସ୍ପା ପାଇଁ।
1: ଆଜ୍ଞା,
0: ତାଙ୍କର ଛୋଟ ପିଲାଙ୍କର ବି ଚୁଟି ଉପୁଡିକି ପଳଉଛି, କିଛି ରହୁନି, ତାଙ୍କର ବି ବହୁତ ଟ୍ରିଟମେଣ୍ଟ ହଉଛି, ସେମିତି କିଛି ବୟସର କିଛି ଇଏ ନାହିଁ।
1: ଛୋଟଠାରୁ ବଡ ପର୍ଯ୍ୟନ୍ତ ସମସ୍ତେ କରିପାରିବେ କହିଲେ, ଯେ ସମସ୍ତେ ତ କରିପାରିବେ କିନ୍ତୁ ଛୋଟ ପିଲାର ସମୟ ସୀମା ଯେତିକି ରହୁଛି, ଜଣେ ବଡ ପାଇଁ କି ମଧ୍ୟ ସମୟ ସୀମା ରହୁଛି?
0: ହେୟାର ସ୍ପା ର ସମୟ ସେତିକି।
1: ଆଜ୍ଞା,
0: ମାନେ ବୟସ ହିସାବରେ କମିବନି, ତାର ଯୋଉ ଟାଇମଟା ସେତିକି ଟାଇମରେ ହବ।
1: ଜଣେ ଚାହିଁଲେ ଘରେ ମଧ୍ୟ ହେୟାର ସ୍ପା କରିପାରିବ, ତ କେମିତି କରିବ ସେ?
0: ଆମର ଘରୋଇ ଉପଚାରରେ ଘରେ ଜିନିଷ ଯୋଉ ରହୁଛି, ଖାଇବା ଜିନିଷ ଆମର ସବୁ ଯୋଉ ଜିନିଷ ରହୁଛି ସେଥିରେ ଆମର ସ୍ପା କରିପାରିବେ। ଆମର ଗୋଟେ ଆସୁଛି ଫ୍ଲାକ୍ସିଡ୍, ଫ୍ଲାକ୍ସିଡ୍ ମାନେ ଫେସି, ରାଶି ଭଳିଆ ଗୋଟେ ଫେସି ଆସୁଛି, ସେଇଟାକୁ ଗୋଟେ ବଡ ସ୍ପୁନରେ, ଗୋଟେ ସ୍ପୁନ ନେଇକି 1 ଲିଟର ପାଣିରେ ଫୁଟେଇକିରି ତାକୁ 1/2 ଲିଟର କରିବେ।
1: ଆଜ୍ଞା,
0: 1/2 ଲିଟରରେ ତାକୁ ଛାଣିଦେବେ, ସେ ଯୋଉ ଜେଲ୍ଟା ବାହାରିବ ତା ଦେହରେ ଆପଣ ଆଲୋଭେରା ଜେଲ୍, ଭିଟାମିନ୍ ଇ କ୍ୟାପ୍ସୁଲ୍
1: ଆଜ୍ଞା
0: ଦୁଇଟା କ୍ୟାପ୍ସୁଲ୍ ପକେଇବେ, ତାକୁ ଭଲସେ ମିକ୍ସ କରିବେ, ହେୟାରରେ ଯେମିତି ସ୍ପା ହୁଏ ପାର୍ଟ ଅନୁସାରେ ଲଗେଇବେ ହେୟାରରେ, ସେଟା ପୁରା ସାଇନ୍ କରିବ, ଆପଣ ଜାଣିପାରିବେ ପୁରା କାଚ ଭଳିଆ ସାଇନ୍ କରିବ।
1: ଏହା ଛଡ଼ା ଆଉ କୌଣସି ଆମେ ଜିନିଷ ବ୍ୟବହାର କରିପାରିବେ କି?
0: କରିପାରିବେ ଆପଣ ଦହି, ଦହି ସାଙ୍ଗରେ ଲେମ୍ବୁ ଆମର ଅଣ୍ଡାର ହ୍ୱାଇଟ୍ଟା ସେଇଟାକୁ ଲଗେଇବେ, ହେୟାର ମାନେ ଗ୍ରୋଥ୍ ବି ହବ ସେଥିରେ ଆଉ ସାଇନ୍ ବି କରିବ, ଆଉ ଡ୍ରାଏନେସ୍ ଆମର ଯୋଉଟା ଫ୍ରିଜି ହେଇଯାଉ।

0: ହେଉଛି କିମ୍ବା ଦୋମୁହାଁ ଚୁଟି ଯୋଉ ଆସୁଛି ସେଥିରେ ସେଟା କମିଯିବ।
1: ପ୍ରାକୃତିକ ଉପରେ ଜଣେ ଯେତେବେଳେ ହେୟାର ସ୍ପା କରିବ ତାର କେଶ ରହିଛି ତାର ବିଷୟରେ ଜାଣିକି କରିବ ନା ସବୁ ପ୍ରକାର କେଶ ପାଇଁ ଏଇ ଦୁଇଟି କଲେ ଚଳିବ।
0: ଅଏଲି ହେୟାର ପାଇଁ ତ ବିଲକୁଲ ବି ନୁହେଁ ଦହି, ମୁଁ କହିଲି ନା ଫ୍ରିଜି ଆଉ ଡ୍ରାଏ ଆଉ ଦୋମୁହାଁ ଚୁଟି ପାଇଁ ସେଟା ଆବଶ୍ୟକ। ଆଉ ଫ୍ଲାକ୍ସିଡ୍ଟା ଆପଣ ସବୁ ହେୟାରରେ କରିପାରିବେ, ମାନେ ଅଏଲିରେ ବି ହେଇପାରିବ ଡ୍ରାଏରେ ବି ହେଇପାରିବ।
1: ଆଜ୍ଞା, ଏଇ ଯୋଉ ହେୟାର ସ୍ପା ସେ କରିବ ଜଣେ କେତେବେଳେ କରିବା ନିହାତି ଦରକାର?
0: ସେମିତି କିଛି ସମୟ ସୀମା ନାହିଁ ଯେ କରିବାର, ଦେଖିବେ ଯେ ଚୁଟିଟା ଡ୍ୟାମେଜ୍ ହେଇ ଆସିଲାଣି, ଏବେ ତ ଖାଇବା ପ୍ରୋବ୍ଲେମ ଯୋଗୁଁ ସମସ୍ତଙ୍କର ହେୟାର ଖରାପ ହେଇଯାଉଛି।
1: ଆଜ୍ଞା,
0: ସେଇଟାକୁ ଟ୍ରିଟମେଣ୍ଟ କରିବାକୁ ହେଲେ ବୟସର କିଛି ଇଏ ନାହିଁ, ଆପଣ ଯେତେବେଳେ ଚାହିଁବେ ବି କରିପାରିବେ, ହେୟାର ଡ୍ୟାମେଜ୍ ଅନୁସାରେ ଦେଖିକିରି କରେଇବେ,
1: କେଶର ଅବସ୍ଥାକୁ ଦେଖିକି ଆମେ କରିପାରିବା। ସେମିତି କେଶର ଅବସ୍ଥାକୁ ଦେଖିକିରି ଏଇ ଯୋଉ ହେୟାର ସ୍ପା ଆପଣ କହିଲେ ମାସେ ଭିତରେ ବା ଅଠେଇଶ ଦିନ ଭିତରେ ଆମର କରିବା ନିହାତି ଦରକାର। ସେଇ ଭିତରେ ଯଦି ଜଣେ କୌଣସି ଅସୁବିଧା ବଶତଃ କରେଇ ନ ପାରିଲା ତାହେଲେ କିଛି ତାର ନକାରାତ୍ମକ ପ୍ରଭାବ ରହିଛି କି?
0: ନା ନା, କିଛି ହବନି, ସେମିତି ନାହିଁ। ଏମିତିର ବି ପିଲା ଆସୁନାହାନ୍ତି ଯୋଉମାନଙ୍କ ଅସୁବିଧା ହେଉଛି, ହେଇନାହାନ୍ତି, ଦେଢ ମାସ ଭିତରେ ଆସିଯାଉଛନ୍ତି। ଯୋଉମାନେ ଟ୍ରିଟମେଣ୍ଟରେ ରହୁଛନ୍ତି ସେମାନେ ସେମିତି ଦୁଇ ତିନି ଦିନ ଗଡେଇକିରି ବି ଆସିପାରୁଛନ୍ତି।
1: ଆପଣ ତ କହିଦେଲେ ଯେ ପ୍ରାକୃତିକ ଉପାୟରେ ବି ଜଣେ କେମିତି ହେୟାର ସ୍ପା କରିପାରିବ, ତେବେ ସବୁଠୁ ବଡ଼ କଥା ହେଲା ଚିକିତ୍ସା ପରେ ତାର ଯତ୍ନ ନେବା। ଏଇ ହେୟାର ସ୍ପା ବା ହେୟାର ଟ୍ରିଟମେଣ୍ଟ କଲା ପରେ ଜଣେ କେମିତି ନିଜ କେଶର ଯତ୍ନ ନେବ?
0: ଯତ୍ନ ଆପଣଙ୍କ ଘରେ ଗୋଟେ ସପ୍ତାହ ଭିତରେ ଆପଣଙ୍କୁ ଦୁଇଥରକୁ ଅଏଲ ଲଗେଇବାକୁ ପଡ଼ିବ, ତେଲ ଲଗେଇବା ନିହାତି ଦରକାର। ତେଲ ମସାଜ କରିବେ, ରାତିରେ ଆପଣ ଟିକେ ନଡ଼ିଆ ତେଲ ନେଇ ଆସିବେ, ତାଟିଆରେ ରଖିକି ଉଷୁମ କରିକି, ନଖ ଉଷୁମ, ନଖ ଉଷୁମ କରିକି ସ୍କାଲ୍ପରେ ମସାଜ ଦେବେ। ହେୟାରର ତଳ ମାନେ ପୁରା ଲାଷ୍ଟ ଯୋଉଟା ଅଗଟା ଅଛି ସେଇଟାରେ ଟିକେ ମସାଜ କରିବେ, ମାନେ ଚମଡା ଉପରଟା ସେଇଟା ଆଉ ତଳଟା ସେଇଟାକୁ ଭଲସେ ମସାଜ କରିକି ଆପଣ ମାନିଦେବେ, ସକାଳକୁ ଶାମ୍ପୁ କରିଦେବେ। ସେଥିରେ ଚୁଟିଟା ଆଉ ଆପଣଙ୍କର ଡ୍ରାଏ ହବନି କି ଡ୍ୟାମେଜ୍ ହବନି, ସେଟା ପୁରା ଆପଣଙ୍କର ଟ୍ରିଟମେଣ୍ଟ ହିସାବରେ ଚାଲିକିରି ରହିବ।
1: ଆଜ୍ଞା, ଶାମ୍ପୁ କରିବା ପାଇଁ କି ଯୋଉ କହୁଛନ୍ତି, ଆଜିକାଲି ତ ଆପଣ ଦେଖୁଥିବେ ବଜାରରେ ବହୁତ ପ୍ରକାର ଶାମ୍ପୁ ମିଳୁଛି, ତେବେ ଜଣେ କେମିତି ଜାଣିବ ଯେ ତା ଚୁଟି ପାଇଁ କି କୋଉ ଶାମ୍ପୁଟି ଠିକ ବୋଲି?
0: ଆପଣଙ୍କର ଡ୍ରାଏ ଯଦି ଦେଖିବେ ସେଟା ଆପଣଙ୍କର ଫ୍ରୁଟ୍ସର କିଛି ଯଦି ଶାମ୍ପୁ ପାଉଛନ୍ତି, ଫ୍ରୁଟ୍ ବେସ୍ର ଆସୁଛି, ଆପେଲ୍ ଶାମ୍ପୁ ଆସୁଛି, ଆମର ମିକ୍ସ ଫ୍ରୁଟ୍ର ଗୋଟେ ଆସୁଛି, ଆପଣ ସେଇଟା ଦେଖିକିରି ବି ଆପଣ କରିପାରିବେ, ସେଟାରେ ଡ୍ୟାମେଜ୍ ହବନି, ହେୟାର ଡ୍ରାଏ ହବନି, ସେଟାରେ ହେଇପାରିବ। ଆଉ ଅଏଲି ହେୟାର ପାଇଁ ଆପଣଙ୍କର ବ୍ଲାକ୍ ଇଏରେ ଯୋଉ ଗୁଡାକ ଆସୁଛି ସେଟା ଅଏଲି ଇଏର ପାଇଁ ବହୁତ ଭଲ।
1: ଆମେ ଆଉ ଗୋଟିଏ ବି ଶୁଣୁଛୁ କେରାଟିନ୍ ଟ୍ରିଟମେଣ୍ଟ ବୋଲି କୁହାଯାଉଛି, ଏଇ କେରାଟିନ୍ ଟ୍ରିଟମେଣ୍ଟଟି କ'ଣ?
0: କେରାଟିନ୍ ଟ୍ରିଟମେଣ୍ଟ ହେଉଛି ଆଜିକାଲି ସ୍ମୁଥନିଂ ମାନେ ଯେମିତି ସିଧା କରୁଛନ୍ତି ପିଲା ଚୁଟି, କର୍ଲି ହେୟାର ଯୋଉମାନେ ପୁରା ଷ୍ଟ୍ରେଟ୍ କରିବାକୁ ଚାହୁଁଛନ୍ତି ସେଇଟାକୁ ସ୍ମୁଥନିଂ ବି କହୁଛନ୍ତି, ଷ୍ଟ୍ରେଟନିଂ ବି କହୁଛନ୍ତି। ଏବେ କେରାଟିନ୍ ଏବେ ନୂଆ ଆସିଛି, ସେଟା ଏମିତି ସାଇନ୍ କରିବ, ହେୟାରଟା ପୁରା ଷ୍ଟ୍ରେଟ୍ ହେଇଯିବ, ସେଟା ଦେଖିବାକୁ ସୁନ୍ଦର ଦେଖାଯିବ।
1: ଏହାଦ୍ୱାରା ଆମର ଯୋଉ ପ୍ରାକୃତିକ କେଶ ରହିଥାଏ ତା ଉପରେ କିଛି ପ୍ରଭାବ ପଡ଼େନି?
0: ପ୍ରଭାବ ପଡିବ, କାରଣ କେମିକାଲଟା ୟୁଜ୍ ହେଉଛି, ସେଟା ଯାହା ହେଲେ ବି ପ୍ରଭାବ ପଡିବ। ତା ପାଇଁ ସ୍ପା, ହେୟାର ସ୍ପା ତାର ଦୁଇଥର ତିନିଥର ପନ୍ଦର ଦିନ ଗ୍ୟାପ୍ ଭିତରେ ହେୟାର ସ୍ପା କରିବାକୁ ପଡିବ।
1: ଆପଣ କହୁଛନ୍ତି ଯେ ଜଣେ ଯଦି କେରାଟିନ୍ ଟ୍ରିଟମେଣ୍ଟ କରୁଛି ତାହେଲେ ତାକୁ ହେୟାର ସ୍ପା କରିବା
0: ଦରକାର, ଅଏଲ ତ ତା ଦେହରେ ଲାଗିବ ହିଁ ନାହିଁ, ହେୟାର ସ୍ପାରେ ହିଁ ସେଟା ଟ୍ରିଟମେଣ୍ଟ ହେବ। ସେଟାରେ ପନ୍ଦର ଦିନ ଥରେ ଲେଖା ଦୁଇ ତିନି ଥର କଲା ପରେ ଆପଣ ମାସକୁ ଥରେ ଲେଖା କରିପାରିବେ।
1: ଏଇ ଯୋଉ କହିଲେ ଯେ ଆଜିକାଲି ପ୍ରାୟ ସମସ୍ତେ ହେୟାର ଷ୍ଟ୍ରେଟନିଂ କରୁଛନ୍ତି, ଏଇ ଷ୍ଟ୍ରେଟନିଂ ଦ୍ୱାରା ଚୁଟିର କ'ଣ ଭଲ ହେଉଛି କ'ଣ ମନ୍ଦ ରହିଛି ପ୍ରଭାବ?
0: ଷ୍ଟ୍ରେଟନିଂ ଷ୍ଟାଇଲ ପାଇଁ ତ ଆମେ କରିଦେଉଛୁ, ପିଲା ନେଇକିରି ମାନେ କରିକିରି ଯାଇକିରି ବି ଆପଣ ଟ୍ରିଟମେଣ୍ଟ କରୁନାହାନ୍ତି, ଆପଣ ଯଦି ଷ୍ଟ୍ରେଟନିଂ କରୁଛନ୍ତି ସେହି ହିସାବରେ ଆପଣଙ୍କୁ ଟ୍ରିଟମେଣ୍ଟଟା କରିବାକୁ ପଡିବ।
1: ଆଜ୍ଞା,
0: ପନ୍ଦର ଦିନ ଥରେ ଲେଖା ସ୍ପା କରିବେ, ଅଲଗା ତାର ପୁରା ଶାମ୍ପୁ କଣ୍ଡିସନର ସେରମ୍ସ ପୁରା ଅଲଗା ଆସୁଛି।
1: ଆଜ୍ଞା,
0: ତାର ତାକୁ ନେଇକି ତମେ ୟୁଜ୍ କରିବା, ଆଉ ଭଲ ବ୍ରାଣ୍ଡର ଜିନିଷ ହିଁ ୟୁଜ୍ କରିବା ଦରକାର। ତାକୁ ନେଇକି ଆପଣ ଶାମ୍ପୁ କଣ୍ଡିସନର ସେରମ୍ ସବୁ ଲଗାଲଗି କରିବେ, ସପ୍ତାହକୁ ଦୁଇଥର ତିନିଥର ତାକୁ ଶାମ୍ପୁ କରିବାକୁ ପଡିବ ହେୟାରକୁ, କାରଣ ସ୍ମୁଥନିଂ ସରିଲା ପରେ ହେୟାରଟା ଅଏଲି ହେଇଯାଏ।
1: ଆଜ୍ଞା,
0: ତାକୁ ସେହି ହିସାବରେ ଶାମ୍ପୁ ନ କଲେ ହେୟାର ଫଲ୍ ଆରମ୍ଭ ହେଇଯିବ,
1: ଡ୍ୟାଣ୍ଡ୍ରଫ୍
0: ଆରମ୍ଭ ହେଇଯିବ, ସେଇ ହିସାବରେ ଆପଣ ଟ୍ରିଟମେଣ୍ଟ କରିକି ରଖିବାକୁ ପଡିବ।
1: ଗୋଟେ ମାସ ଭିତରେ କେତେ ଥର ଶାମ୍ପୁ କରିବା ନିହାତି ଜରୁରୀ?
0: ଆମର ନର୍ମାଲ ହେୟାର ପାଇଁ ସପ୍ତାହରେ ଥରେ କିମ୍ବା ଦୁଇଥର କରିପାରିବେ, ଆଉ ଯୋଉମାନଙ୍କର ସ୍ମୁଥନିଂ ଆଉ କେରାଟିନ୍ ରହୁଛି ସେମାନେ ସପ୍ତାହକୁ ତିନିଥର।
1: ଗୋଟେ ଧାରଣା ରହିଛି ଯେ ବେଶୀ ଶାମ୍ପୁ ବ୍ୟବହାର କଲେ ଚୁଟିଟା ଖରାପ ହେଇଯାଏ, ସେ ବିଷୟରେ ଆପଣ କ'ଣ କହିବେ?
0: ସେଟା ତ ନିଶ୍ଚିନ୍ତ, କାରଣ ଏଇ ଯୋଉ ସ୍ମୁଥନିଂ କରୁଛନ୍ତି ତାଙ୍କ ପାଇଁ ଶାମ୍ପୁଟା ନିହାତି ଦରକାର, ଆମର ନର୍ମାଲ ହେୟାରରେ ଆମର ଶାମ୍ପୁ ଏତେ ୟୁଜ୍ ଦରକାର ହବନି, କାରଣ ଆମର ସପ୍ତାହକୁ ଥରେ କଲେ ବି ଆମର ଆର ସପ୍ତାହକୁ ଚାଲିଯିବ, କିନ୍ତୁ ଏମାନଙ୍କର ଯିବନି, ଏମାନଙ୍କର ହେୟାରରୁ ଗୋଟେ ନ୍ୟାଚୁରାଲ ଅଏଲ ବାହାରେ ସ୍ମୁଥ ହେଇଛି ନା, ସେଟା ଅଏଲି ଦେଖାଯିବ, ସେଟା ତିନିଥର ନ କଲେ ସେଟା ହେୟାର ଫଲ୍ ହବ ଆଉ ଡ୍ୟାଣ୍ଡ୍ରଫ୍
1: ବାହାରିବ। ମନରେ ପ୍ରଶ୍ନ ଆସୁଛି, ଆମେ ଆଗରୁ ଶୁଣି ଆସିଛୁ ଚୁଟି ପାଇଁ କି ତେଲ ବହୁତ ଭଲ, କିନ୍ତୁ ଏବେ କୁହାଯାଉଛି ଯେ ଚୁଟିରେ ତେଲ ଲଗାନ୍ତୁ ନାହିଁ, ଏହାଦ୍ୱାରା ବେଶୀ କେଶ ଉପୁଡ଼ିବାର ବା ଝଡ଼ିବାର ସମ୍ଭାବନା ରହିଛି, ଜଣେ ବ୍ୟୁଟିସିଆନ୍ ହିସାବରେ ଆପଣ କ'ଣ ପରାମର୍ଶ ଦେବେ?
0: ଏଇଟା ସତ କଥା।

0: ଏବେ ତେଲ ଲଗେଇଲେ ଆମର ଚୁଟି ଉପୁଡୁଛି, ହେୟାରଫଲ ହଉଛି
1: ଆଜ୍ଞା,
0: କାହିଁକି ନା ଆମର ପଲ୍ୟୁସନ ବହୁତ ହେଲାଣି। ଗୋଟେ ଦିନ ଯଦି ସାମ୍ପୋ କରିଥିବେ ତା ପର ଦିନକୁ ଆପଣ ଏକ୍ସପୋଜ ହେଇଯିବେ ବାହାରେ କି ବାହାରକୁ ପଳେଇବେ, ତା ପର ଦିନ ଆସିକି ଦେଖିବେ ଚୁଟିଟା ଅଠା ହେଇଯାଉଛି, କାରଣ ପଲ୍ୟୁସନ ଯୋଗୁଁ ଧୂଳି ସବୁ ବସିଯାଉଛି ହେୟାର।
1: ତେଣୁ ଆମେ ଯଦି ତେଲ ଲଗେଇବା ସେଇ ଅନୁସାରେ ଆମକୁ ମୁଣ୍ଡଟାକୁ ସଫା ରଖିବାକୁ ପଡିବ।
0: ତେଲ ଲଗେଇକି ତ ଆପଣ ରଖିବା ଚାନ୍ସ ନାହିଁ
1: ଆଜ୍ଞା,
0: କାରଣ ରଖିଲା ମାନେ ଆପଣଙ୍କର ହେୟାରରେ ବସିଯିବ ଧୂଳି, ଧୂଳି ବସିଲା ମାନେ ଚୁଟି ହେୟାରଫଲ ହବ, ଆଡେ ଚୁଟିଟା ପୁରା ଅଠା ହେଇକି ହେଇଯିବ। ଅଏଲ ରଖିକି ରଖିବେନି, ଯୋଉଦିନ ଅଏଲ ଲଗେଇବେ ଘଣ୍ଟାଟେ ଅଏଲ ରଖିଲେ ବି ଯଥେଷ୍ଟ, ହେୟାରରେ ଏତେ ସମୟ ରଖିବା ବି ଅଏଲଟା ଦରକାର ନାହିଁ। ଆପଣ ହେୟାର ମସାଜ କରିଦେଲେ ଘଣ୍ଟାଟେ ଛାଡିକିରି ଆପଣ ଟିକେ ଷ୍ଟିମ ଦିଅନ୍ତୁ କି ଯାହା ବି ଦିଅନ୍ତୁ, ନ ଦିଅନ୍ତୁ ବି ଆପଣ ୱାଶ କରିଦେବେ।
1: ବଜାରରେ ତ ସାମ୍ପୋ ମିଳୁଛି, ଆପଣ କହିଲେ ନିଜର ଚୁଟିର ପ୍ରକାର ଭେଦ ଦେଖିକି ଆମେ ସେଇ ଅନୁସାରେ ବ୍ୟବହାର କରିବା ଦରକାର। ପ୍ରାକୃତିକ ଉପାୟରେ ବି ଜଣେ ନିଜର ଚୁଟିକୁ ସାମ୍ପୋ କରିପାରିବ କି?
0: ଆଜ୍ଞା କରିପାରିବ, ମାର୍କେଟରେ ରିଠା ଫଳ ଆସିଯାଉଛି, ରିଠା ଫଳକୁ ଆପଣ ଭାଙ୍ଗିଦେବେ, ଭାଙ୍ଗିକିରି ଚାରିଟା ପିସ୍ କିମ୍ବା ତିନିଟା ପିସ୍ ଆପଣଙ୍କ ହେୟାର ନେଇକିରି, ଯଦି ବେଶୀ ବଡ ଅଛି ଚୁଟି ତାହେଲେ ଚାରିଟା ନେଇପାରିବେ, ଯଦି ଛୋଟ ଅଛି ଦିଟା କିମ୍ବା ତିନିଟା ନେଇଯିବେ। ତାକୁ ଫଟେଇକି ପାଣି ଦେହରେ ରାତିରେ ବତୁରେଇ ଦେବେ, ରାତି ସାରା ବତୁରିବ, ସକାଳକୁ ତାକୁ ଟିକେ ଭଲସେ ଚକଡ଼ ଦେବେ, ସେଧିରେ ସାମ୍ପୋ ବାହାରିଲା ମାନେ ସାମ୍ପୋ ହେଇଗଲା ସେ ପାଣିଟା। ତା ଦେହରେ ଆପଣ କଣ କରିବେ, ଯଦି ବି ପାରିବେ ଭିଟାମିନ ଇ ଅଏଲ କ୍ୟାପସୁଲ ଗୋଟେ ଗୋଟେ କ୍ୟାପସୁଲ ତା ଦେହରେ ପକେଇକି ସାମ୍ପୋ କରିବେ, ସେଟାରେ ବି ସାମ୍ପୋ କରିବେ, ହେୟାରଟା ବଢିଆ ରହିବ।
1: ତେବେ କେଶ ନ ଝଡିବା ପାଇଁ କି ଜଣେ କଣ ଉପାୟ କରିବ?
0: ଆପଣଙ୍କ ଯଦି ଚୁଟି ହେୟାରଫଲ ବହୁତ ହଉଛି ମାନେ ଜଲ୍ଦି କମେଇବା ପାଇଁ ହେଲେ ଆପଣ ମେହେନ୍ଦି ଆଣିବେ, ରାତିରେ ତାକୁ ନଖ ଉଷୁମ ପାଣିରେ ବତୁରେଇ ଦେବେ, ବତୁରେଇକି ସକାଳକୁ ତା ଦେହରେ
1: ମେହେନ୍ଦିର ଯୋଉ ପତ୍ର ନା ଗୁଣ୍ଡ, ଯୋଉ ବଜାରରେ
0: ଗୁଣ୍ଡ ମାର୍କେଟରେ ଆସୁଛି, କଲର ବାଲା ନୁହେଁ, ନର୍ମାଲ ଖାଲି ଯୋଉ ଗୁଣ୍ଡ ଆସୁଛି ଯୋଉଟାକ, ସେଇଟାକୁ ଆଣିକି ନଖ ଉଷୁମ ପାଣିରେ ରାତିରେ ବତୁରେଇ ଦେବେ, ବତୁରେଇକି ରଖି ସକାଳକୁ ତାକୁ ଦହି ଗୋଟେ ଚାମଚ, ଲେମ୍ବୁ ଦୁଇଟା
1: ଆଜ୍ଞା
0: ପକେଇକି ହେୟାରରେ ପୁରା ଲଗେଇଲା ଭଳିଆ ଲଗେଇକି ଛାଡ଼ିଦେବେ,
1: ଆଜ୍ଞା
0: ଛାଡ଼ିଦେବେ ଅଧଘଣ୍ଟେ କିମ୍ବା 45 ମିନିଟ ରଖିକି ଧୋଇଦେବେ, ସେଥିରେ ଆପଣଙ୍କର ହେୟାରଫଲ କମିଯିବ, ଫଟକିନ କମିଯିବ।
1: ଆଜ୍ଞା, ସାଧାରଣତଃ ବହୁତ ସମୟରେ ଆଉ ଗୋଟିଏ ସମସ୍ୟା ଦେଖାଯାଏ ଯୋଉଟାକି ଦୋମୁହାଁ ବା ସ୍ପ୍ଲିଟେଣ୍ଟ ଆମେ ଯାହାକୁ କହୁଛୁ, ସେଇଟାକୁ ଦୂର କରିବାକୁ ହେଲେ କଣ କରିବାକୁ ପଡିବ?
0: ମୁଁ କହିଲି ନା ସେ ଯୋଉ ଅଏଲ ମସାଜଟା ଆପଣ ଯୋଉ କରିବେ, ଅଏଲଟା ମସାଜ କରାଇଲେ ନହେଲେ ଦହିର ଆଉ ଲେମ୍ବୁ ଅଣ୍ଡାର ହ୍ୱାଇଟଟା ସେଇଟା ଯଦି ଲଗେଇବେ ବି ଦୋମୁହାଁ ପଳେଇବ।
1: ଆଜ୍ଞା, ଆଜିକାଲି ଦେଖିଥିବେ ବିଶେଷ କରିକି ଆମର ଯୋଉ ଯୁବପିଢ଼ି ଅଛନ୍ତି ସେମାନଙ୍କ ଭିତରେ ନିଜର କେଶକୁ ରଙ୍ଗ କରିବାର ଗୋଟେ ଫ୍ୟାସନ ଦେଖାଯାଉଛି, ଏଇ ରଙ୍ଗ କରିବାଟା କଣ ନିହାତି ଜରୁରୀ?
0: ଆମର ଗୋଟେ ଗୋଟେ ଚୁଟି ପାଚିଲେ ଲୋକ ଚାହୁଁଛନ୍ତି ହ୍ୱାଇଟ ଆମର ଦେଖାଗଲା କି ଚୁଟିଟା, ସେଥିପାଇଁ କଲର ଲଗେଇ ଦେଉଛନ୍ତି, କିନ୍ତୁ ସେଠି କଲର ଲଗେଇବା ଉଚିତ ବି ନୁହେଁ, କାହିଁକି ନା ଗୋଟେ ଥର ଯଦି ଆପଣ କଲର ଷ୍ଟାର୍ଟ କଲେ ଗୋଟେ ଦିଟା କଭର କରିବା ପାଇଁ ଆପଣ କଲରଟା ଲଗେଇଲେ, ତା ନେକ୍ସଟ ମାସରେ ଆପଣ ଦେଖିବେ 10ଟା ସେଠୁ ଉଠିଯାଇଥିବ।
1: ଆଜ୍ଞା ଆଜ୍ଞା,
0: ଧଳା ହେୟାର ଯେଉଁମାନଙ୍କୁ ବେଶୀ ହେଇଗଲାଣି ସେମାନଙ୍କ ପାଇଁ ତ ଏଇଟା ନୁହେଁ, ଯାହାର ଗୋଟେ ଗୋଟେ ଚୁଟି ଧଳା ପାଚୁଛି ଷ୍ଟାର୍ଟ ହଉଛି ସେମାନଙ୍କ ପାଇଁ ଆପଣ ଘରେ ତିଆରି କରିକି ଆପଣ ଲଗେଇକି କରିପାରିବେ, ଡାଏ କରିବା ଦରକାର ନାହିଁ। କଳା ଜିରା ଅଛି ଘରେ, କଡେଇରେ କଳା ଜିରାକୁ ପୁରା ପୋଡିଲା ଭଳିଆ ଭାଜିଦେବେ, ଭାଜି ଦେଇକି ତାକୁ ଗ୍ରାଇଣ୍ଡିଙ୍ଗ କରିଦେବେ, ଗୁଣ୍ଡ କରିଦେବେ, ଗୋଟେ ଚାମଚ ତା ଦେହରେ ପକେଇକି ଆଲୋଭେରା ଜେଲ ହାଫ ଚାମଚ ଆଉ ଭିଟାମିନ ଇ ଅଏଲ କ୍ୟାପସୁଲ ଗୋଟେ,
1: ଆଜ୍ଞା
0: ତାକୁ ମିକ୍ସ କରିକି ସପ୍ତାହରେ 2 ଥର
1: ଲଗେଇବେ,
0: ଆପଣ ସପ୍ତାହରେ 2 ଥର ଲେଖା ଲଗେଇକି 3 ମାସ କିମ୍ବା 4 ମାସ ଲଗେଇବେ ଲଗାତାର, ହ୍ୱାଇଟ ହେୟାର ଆପଣଙ୍କ କଭର ହେଇଯାଇଥିବ, ଆଉ ନଥିବ ତା ଦେହରେ ହ୍ୱାଇଟ ହେୟାର, ସେଟା ନ୍ୟାଚୁରାଲ ପ୍ରୋସେସରେ ଆପଣଙ୍କର ବ୍ଲାକ୍ ହେଇଯିବ।
1: ଆଜ୍ଞା, ଆପଣ ଦେଖିଥିବେ ଜଣ ଜଣଙ୍କର ଏଇ ହେୟାର ଡ୍ରାଏଟା ବହୁତ ସମୟରେ ଆଲର୍ଜି କରାଏ, ବିଭିନ୍ନ ପ୍ରକାର ସମସ୍ୟା ସୃଷ୍ଟି କରେ, ସେଇ କ୍ଷେତ୍ରରେ ଜଣେ କେମିତି ନିଜର ସେଇ ଧଳା ବାଳକୁ କଳା କରିବ?
0: ଯଦି ଫାର୍ଷ୍ଟ ଟାଇମ୍ କରୁଛନ୍ତି ଟେଷ୍ଟ କରିକି କରିବେ, କାନଟାକୁ ଲଗେଇବେ, କାନର ପଛପଟ ସାଇଡ୍ରେ ଆପଣ ଟିକେ ଗୋଟେ ଡ୍ରପ୍ ଲଗେଇକି ଦେଖିବେ, 15-20 ମିନିଟ ଛାଡ଼ିବେ, ଦେଖିବେ ତାଙ୍କର କଣ ରିଆକ୍ସନ ହଉଛି କି ନାହିଁ, ଯଦି କିଛି ରିଆକ୍ସନ ହଉଛି ଲଗେଇବେନି, ଯଦି ରିଆକ୍ସନ ନ ହଉଛି ଲଗେଇ ପାରିବେ।
1: ଆଜ୍ଞା, ଯଦି ତାଙ୍କର ରିଆକ୍ସନ ହେଲା କିଛି ତାହେଲେ ସେ ଆଉ କୋଉ ଉପାୟରେ ନିଜର ଚୁଟିକୁ କଳା କରିପାରିବେ?
0: ଆମର ହୋମିଓପାଥିର ଆସିଯାଉଛି ଏବେ ହେୟାର ଡାଏର, ଆମର ମେଡିସିନ ଡିପାର୍ଟମେଣ୍ଟରେ ଆପଣ ପଚାରିଦେବେ ବି ତାଙ୍କ ପାଖରେ ବି ରହୁଛି ହେୟାର ଡାଏର, ଏବେ ସବୁ ପ୍ରକାର ବାହାରିଗଲାଣି,
1: ତାକୁ ମଧ୍ୟ କଣ ଆମେ ଆଗେ ଟେଷ୍ଟ କରିକି ଲଗେଇବା?
0: ସେଥିରେ ଟେଷ୍ଟ କିଛି ଦରକାର ନାହିଁ, ହୋମିଓପାଥିର ଏତେ ଏଫେକ୍ଟ ବି ହଉନି,
1: ତାର କିଛି ଖରାପ ପ୍ରଭାବ ରହୁନି। ଇଏ ତ ଗଲା ଆମର ହେୟାର ସ୍ପା ବା ହେୟାର ଟ୍ରିଟମେଣ୍ଟ ଆମେ କେମିତି କରିବା ଏବଂ କେଶର ତା ପରବର୍ତ୍ତୀ ସମୟରେ କେମିତି ଯତ୍ନ ନେବା ସେ ସମ୍ପର୍କରେ ଆପଣ ଖୁବ୍ ସୁନ୍ଦର ଭାବରେ ବୁଝେଇକି କହିଲେ। ତେବେ ଆପଣ ତ ଜାଣିଥିବେ ଋତୁର ବି ଆମର କେଶ ଉପରେ ଗୋଟେ ପ୍ରଭାବ ରହିଛି, ତେବେ ଋତୁ ଅନୁଯାୟୀ ଆମେ କେମିତି ନିଜ କେଶର ଯତ୍ନ ନେଇପାରିବା?
0: ଶୀତ ଦିନରେ ପିଲାଙ୍କର କଣ ସମସ୍ତଙ୍କର ଡ୍ୟାଣ୍ଡ୍ରଫ୍,
1: ଆଜ୍ଞା ଆଜ୍ଞା,
0: ଡ୍ୟାଣ୍ଡ୍ରଫ୍ ଟ୍ରିଟମେଣ୍ଟ କରିବାକୁ ହେଲେ ଆପଣ ଘରୋଇ ଉପଚାର କଥା କହୁଛି, ଘରୋଇ ଉପଚାରରେ ଆପଣ ମେଥିକୁ ବତୁରେଇ ଦେବେ, ଘଣ୍ଟାଟେ କି 1.5 ଘଣ୍ଟା ବତୁରେଇ ଦେବେ, ତାକୁ ଗ୍ରାଇଣ୍ଡିଙ୍ଗ କରିଦେବେ, ଲେମ୍ବୁ 2ଟା କିମ୍ବା ଦହି ଗୋଟେ ଚାମଚ ତାକୁ ପକେଇକି ଲଗେଇବେ ସ୍କାଲ୍ପରେ, ଖାଲି ତାକୁ ଆଉ ହେୟାରରେ ଲଗା ହବନି, ସ୍କାଲ୍ପରେ ଲଗେଇକି ଆପଣ 45 ମିନିଟ୍ ଛାଡ଼ିଦେବେ, 45 ମିନିଟ୍ ଛାଡ଼ିଦେବେ, ତାପରେ ମୁଣ୍ଡ ୱାଶ କରିଦେବେ।
1: ଆଜ୍ଞା,

0: ବର୍ତ୍ତମାନ ଆମର ଚୁଟି ଉପରେ ବିଶେଷ ପ୍ରଭାବ ପକାଉଛି ପ୍ରଦୂଷଣ। ଏହି ପ୍ରଦୂଷଣରୁ ନିଜର କେଶକୁ ସୁରକ୍ଷା ଦେବା ପାଇଁ କି ଆମକୁ କ'ଣ କରିବା ଦରକାର?
1: ପଲ୍ୟୁସନ ଇଏ ପାଇଁ ଆପଣ ଯେମିତି ସ୍କୁଟି ନେଇକି ଯାଉଛନ୍ତି, ଆପଣ ହେୟାରକୁ କଭର କରିବେ, ଷ୍ଟୋଲ ବାନ୍ଧିକିରି କଭର କରି କାର ଫରିକା ବାନ୍ଧିପାରିବେ, ହେଲମେଟଟା ଲଗେଇବେ, କାରଣ ସେମିତିରେ ହେୟାର ଖରାପ ହବନି। ଯେଉଁମାନେ ସବୁବେଳେ ଚୁଟିଟାକୁ ଛାଡୁଛନ୍ତି ସେମାନଙ୍କ ପାଇଁ ଟ୍ରିଟମେଣ୍ଟରେ ରହୁଛନ୍ତି, ସେମାନଙ୍କ ପାଇଁ ଠିକ୍ ଅଛି।
0: ଏହା ଛଡ଼ା ଜଣେ ସାଧାରଣ ବ୍ୟକ୍ତି ନିଜର ସୌନ୍ଦର୍ଯ୍ୟର ଯତ୍ନ ତ୍ୱଚାଠୁ ଆରମ୍ଭ କରି କେଶ ପର୍ଯ୍ୟନ୍ତ କେମିତି ନବ?
1: ବୟସ ହିସାବରେ ଆମେ ବହୁତ ଅଳସୁଆ ହେଇଯାଉ, ନହେଲେ ଘରର କାମରେ ବହୁତ ବ୍ୟସ୍ତ ହେଇ, ସେଥିପାଇଁ ବୟସ ଆମର ଯେତେ ବଢିବ ନା ଆମର ଟ୍ରିଟମେଣ୍ଟ ସେତିକି ଦରକାର ଆମର ଫେସ ପାଇଁ। ଧୀରେ ଧୀରେ ଆମର ବୟସ ବଢିଲେ ରୋଗ ବି ଏବେ ଆଜିକାଲି ସବୁ ନର୍ମାଲ ଡାଇବେଟିସ ସମସ୍ତଙ୍କର ବାହାରିଲାଣି, ବ୍ଲଡ ପ୍ରେସର ସମସ୍ତଙ୍କର ବାହାରିଲାଣି, ସେମିତି ସ୍କିନ ଉପରେ ବି ଏଫେକ୍ଟ ପଡିବ, ଫେସ ସ୍କିନ ଉପରେ ବେଶୀ ପଡିବ। ସେଇ ହିସାବରେ ଆପଣ ପାଣିଟା ଭଲସେ ପିଇବେ, ଆପଣ ରେଗୁଲାର ମନ୍ଥଲି ଫେସିଆଲଟା ନିହାତି କରନ୍ତୁ, ଟିକେ ମସାଜ କରାଇବେ, ମାନେ ବ୍ଲଡ ସର୍କୁଲେସନ ଠିକ ହବ, ସ୍କିନଟା ଟାଇଟ୍ ହବ, ରିଙ୍କଲ୍ସ ଆସିବନି, ସେଇଟା ଟ୍ରିଟମେଣ୍ଟରେ ରହିବାକୁ ପଡିବ। ଫର 30 ଇୟର୍ସ ପରେ ଆପଣଙ୍କୁ ଫେସିଆଲ ନିହାତି ଦରକାର। ଆଉ ସାଲାଡ ଏମିତି ବେଶୀ ଖାଇବାକୁ ପଡିବ, ତାହେଲେ ପାଣି ଅଂଶ ସେଥିରେ ବେଶୀ, ଆଉ ପାଣି ସଫିସିଏଣ୍ଟ ପିଇଲେ ଆପଣଙ୍କ ସ୍କିନଟା ଗ୍ଲୋ କରିବ, ସ୍କିନଟା ଟାଇଟ୍ ରହିବ।
0: ଆଜ୍ଞା, ତେବେ ଆପଣ ଏଇ ଯୋଉ ବିୟୁଟି ପାର୍ଲରଟି କରିଛନ୍ତି ସେଥିରେ ଆପଣ କେତେ ସମୟ ଦିନକୁ ଦେଇଥାନ୍ତି?
1: ମୋର ତ ସକାଳ 10:00-11:00 ଭିତରେ ମୁଁ ପଳାଏ, ଖାଇବାକୁ ଆସିଯାଏ, 2 ବେଳକୁ ଆସିଯାଏ, ଅଧଘଣ୍ଟେ ବ୍ରେକ୍ ଆସି, ତାପରେ ପୁଣି ସନ୍ଧ୍ୟା 8:30-8:30 ଭିତରେ ମୁଁ ଘରକୁ ଫେରିଆସେ ଆଉ।
0: ଆଜ୍ଞା, ଆପଣଙ୍କ ପାର୍ଲରରେ ଆପଣଙ୍କୁ ସାହାଯ୍ୟ କରିବା ପାଇଁ କି ପିଲା ରଖିଛନ୍ତି ନା ଆପଣ ଏକୁଟିଆ ସବୁ କରନ୍ତି?
1: ନାଇଁ, ପିଲା ଅଛନ୍ତି, 2 ଜଣ ପିଲା ଅଛନ୍ତି।
0: ଆଜ୍ଞା, ସେମାନଙ୍କୁ କଣ ଆପଣ ତାଲିମ ଦେଇଥିଲେ?
1: ଜଣଙ୍କୁ ତ ମୁଁ ଦେଇଥିଲି, ଆଉ ଜଣେ ସେ ଶିଖିଥିଲେ, ମୁଁ ତାଙ୍କୁ ରଖିଥିଲି।
0: ଆଜ୍ଞା, ସାଧାରଣତଃ ଜଣେ ହେୟାର ସ୍ପା କରିବା ପାଇଁ କି କେତେ ଖର୍ଚ୍ଚ ହେଇଥାଏ ଆନୁମାନିକ?
1: ହେୟାର ସ୍ପା ପାଇଁ 800 starting 1500 ପର୍ଯ୍ୟନ୍ତ ଆମର ଅଛି।
0: ଆଜ୍ଞା, ହେୟାର ଟ୍ରିଟମେଣ୍ଟ ରହିଛି, ତାର କଣ ଦାମ ରହିଛି?
1: ସେମାନଙ୍କର ଅଏଲ ମସାଜ ହେଲା କିମ୍ବା ମେହେନ୍ଦି ଟ୍ରିଟମେଣ୍ଟ ଏଗୁଡ଼ା ସବୁରେ ସେଇ 500 starting ହେଇଯାଉଛି, 500-1000 ଏମିତି ଇଏରେ ରହୁଛି।
0: ଆପଣ ପାର୍ଲରଟି ଯେତେବେଳେ କରିଥିଲେ, ପାର୍ଲରଟିକୁ ଆଗକୁ ବଢ଼େଇଲେ, କିଛି ଅର୍ଥର ଆବଶ୍ୟକତା ତ ନିଶ୍ଚୟ ପଡିଥିବ, ଏଥିପାଇଁ କି ଆପଣ କିଛି ଋଣ କରିଥିଲେ ନା ନିଜର ରୋଜଗାର କରିଥିଲେ ସେଇଥିରେ ଲଗେଇଲେ?
1: ନାଇଁ, ମୋ ଶ୍ୱଶୁର ହେଲ୍ପ କରିଥିଲେ, ମୋ ଶ୍ୱଶୁର ମତେ ପାର୍ଲର ପାଇଁ ପଇସା ଦେଇଥିଲେ, କିଣେଇ ଦେଇଥିଲେ ପାର୍ଲରଟା, କିଣେଇକି ମୁଁ ସେଉଠୁ ଷ୍ଟାର୍ଟ କରିଥିଲି, ତାପରେ 2 ଥର ଚେଞ୍ଜ କରିଛି, ତାପରେ ମୁଁ ନିଜେ ସେଇଟାକୁ ଲୋନ୍ କରିକି କରିଛି।
0: ଆପଣ ତ ଏତେ ସମୟ ଦେଉଛନ୍ତି, ସକାଳ 10:00 ପାଖାପାଖି ରାତି 9 ପର୍ଯ୍ୟନ୍ତ ପାର୍ଲରରେ ସମୟ ଦେବା ସହିତ ଆପଣଙ୍କ ପରିବାରକୁ କେମିତି ସମୟ ଦେଇଥାନ୍ତି?
1: ଦିନ 10:00 ଭିତରେ ମୋର ରୋଷେଇବାସ ଘର କାମ ସବୁ ପ୍ରାୟ ସାରିକି ଯାଏ।
0: ଆଜ୍ଞା,
1: ତାପରେ ବ୍ରେକ୍ ଟାଇମ୍ରେ ଆସେ, 2 ବେଳକୁ ଯାହାକୁ ଖାଇବାକୁ ଦେବା କଥା ଦେଇଦିଏ, ମୁଁ ଖାଇ ଦେଇକି ପଳାଏ।
0: ଆଜ୍ଞା,
1: ତାପରେ ପୁଣି ରାତିକି 9 ବେଳକୁ ଆସିଲେ ଘର ରୋଷେଇ ସମସ୍ତଙ୍କୁ ଖାଇବାକୁ ଦେବା, ଏଇସବୁ ଇଏ ହୁଏ ଆଉ।
0: ଆଜ୍ଞା, ଆପଣଙ୍କ ପରିବାର ଆପଣଙ୍କୁ ଏଇ କାମରେ ଆଗକୁ ବଢିବା ପାଇଁ କି କେମିତି ସହାୟତା ବା ସହଯୋଗ କରିଥାନ୍ତି?
1: ମୋ ଝିଅ ବେଶୀ ଇଣ୍ଟରେଷ୍ଟ ଦିଏ, ମାମା ଏଇଟା କରିବା, ସେ ଯୋଉଟା ନୂଆ ଜିନିଷ ଦେଖିବ, ଏଇଟା ନୂଆ ଆସିଛି ମାର୍କେଟ, ମୋ ଝିଅ ଏନକରେଜ କରେଇବ, ମାମା ଏଇଟା ଆଣିକି ରଖିବା, ଏଇ ମେସିନଟା ଆଣିବା ଫେସିଆଲ ପାଇଁ, ଏବେ ଗାଲଭାନିକ ଗୋଟେ ମେସିନ ଆସୁଛି, ସେଟା ନୂଆ ଏବେ ଚାଲିଛି, ଆଉ ଗୋଟେ ହାଇଡ୍ରା ଫେସିଆଲର ଗୋଟେ ମେସିନ ଆସୁଛି, ଏବେ ମୁଁ ନୂଆ ଆଣିଛି ହାଇଡ୍ରା ମେସିନ ଆଉ ଗାଲଭାନିକ।
0: ଯୋଉ ହେୟାର ସ୍ପା କରଉଛନ୍ତି ବା ହେୟାର ଟ୍ରିଟମେଣ୍ଟ ଦେଉଛନ୍ତି, ତା ପାଇଁ କି କଣ ସବୁ ମେସିନ ରଖିଛନ୍ତି?
1: ଷ୍ଟିମ ପାଇଁ ଗୋଟେ ଆସୁଛି ମେସିନ।
0: ଆପଣଙ୍କ ତ ସବୁବେଳେ ବ୍ୟସ୍ତ ଜୀବନ କହିବାକୁ ଗଲେ, ଖାଲି ସମୟ ବହୁତ କମ୍ ମିଳୁଥିବ ଆପଣଙ୍କୁ, ତଥାପି ଯେତେବେଳେ ଆପଣଙ୍କୁ ଟିକେ ଅବସର ମିଳେ ଆପଣ ଆଉ କଣ କରିବାକୁ ପସନ୍ଦ କରନ୍ତି?
1: ଟାଇମ୍ ପାଇଲେ ଉଲ୍ ମୁଣେ ଆଙ୍କେ ଆର୍ଟ କରେ ବସିକିରି।
0: କଣ ସବୁ ଆଙ୍କନ୍ତି?
1: ମୁଁ ଶ୍ରୀମା ଶ୍ରୀ ଅରବିନ୍ଦଙ୍କୁ ମାନେ, ମାଙ୍କ ଫଟୋଟା ମତେ ବହୁତ ଇଣ୍ଟରେଷ୍ଟ ହୁଏ ସବୁବେଳେ ଆଙ୍କିବା ପାଇଁ।
0: ଆପଣ ଚିତ୍ରକଳାରେ କିଛି ତାଲିମ ନେଇଛନ୍ତି?
1: ମୁଁ କିଛି ବି ଜାଣିନି, ସେଟା ମାଙ୍କ ଇଚ୍ଛା ଅନୁସାରେ ହିଁ ମୁଁ ଆଙ୍କେ, ମତେ ଭଲ ଲାଗେ ସେଟାକୁ ଆଙ୍କିବା ପାଇଁ, ସେଥିପାଇଁ ମୁଁ ଆଙ୍କେ ବସିକିରି ଆଉ। ତା ଛଡା ମତେ ଭଲ ଲାଗେ ବହୁତ ପୁରୁଣା ଓଡିଆ ଗୀତ ବହୁତ ଭଲ ଲାଗେ ଶୁଣିବା ପାଇଁ, ଭଲ ଲାଗେ।
0: ଆପଣଙ୍କର ମନପସନ୍ଦର କଣ୍ଠଶିଳ୍ପୀ କିଏ?
1: ଅକ୍ଷୟ ମହାନ୍ତି।
0: ଆଜି ଆମର ଷ୍ଟୁଡିଓକୁ ଆସିଛନ୍ତି, କଣ ଶୁଣିବାକୁ ଚାହିଁବେ?
1: ଅକ୍ଷୟ ମହାନ୍ତିଙ୍କର ଯାହା ବି ଗୋଟେ ଗୀତ ମୁଁ ଶୁଣିବାକୁ ଭଲ ପାଇବି।
0: ତେବେ ଆପଣଙ୍କ ମନପସନ୍ଦର କଣ୍ଠଶିଳ୍ପୀଙ୍କର ଗୋଟେ ଗୀତ ଆପଣଙ୍କୁ ଶୁଣେଇ ଦେଉଛୁ।

0: ଧନ୍ୟବାଦ, ବହୁତ ଭଲ ଲାଗିଲା।
1: ଶେଷରେ ଯେଉଁ ଶ୍ରୋତାମାନେ ଆମର ଏଇ କାର୍ଯ୍ୟକ୍ରମ ଶୁଣୁଛନ୍ତି ସେମାନଙ୍କୁ ଆପଣ କ'ଣ କହିବା ପାଇଁ ଚାହିଁବେ?
0: ଯିଏ ବି ଶୁଣୁଛନ୍ତି ଆପଣଙ୍କୁ କହିବି ଯେ ଆପଣ ନିଜର ଯତ୍ନ ନିଅନ୍ତୁ। ପୁଷ୍ଟିକର ଖାଦ୍ୟ ଖାଇବା ଦରକାର, ପାଣି ସଫିସିଏଣ୍ଟ ପିଇବା ଦରକାର, ଗୋଟେ ସୁସ୍ଥ ଜୀବନଶୈଳୀ ଆପଣାନ୍ତୁ, ଯାହାଦ୍ୱାରା କି ଆପଣ ସୁସ୍ଥ ରହିବେ, ସୁନ୍ଦର ବି ଦେଖାଯିବେ।
1: ଆପଣ ଆମ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କଲେ କେଶକୁ କେମିତି ଆମେ ସୁସ୍ଥ ରଖିପାରିବା, ତାର ଯତ୍ନ କେମିତି ନେଇପାରିବା, ସେ ସମ୍ପର୍କରେ ଅନେକ ଉପାଦେୟ କଥା କହିଲେ। ଏହି ସୁନ୍ଦର ଆଲୋଚନା ପାଇଁ କାର୍ଯ୍ୟକ୍ରମ ତରଫରୁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ। ନମସ୍କାର।
0: ନମସ୍କାର।
1: ଶୁଣିଲେ ଆଲୋଚନା କେଶର ଯତ୍ନ, ଆଲୋଚନା କରିଥିଲେ ବ୍ୟୁଟିସିଆନ କଣ୍ଢେଇ ପରିଜା। ମଣିଷ ମାତ୍ର କି ସୌନ୍ଦର୍ଯ୍ୟ ପିପାସୁ, ଆଉ ନାରୀ ତ ସହଜରେ ଶୃଙ୍ଗାର ପ୍ରିୟ, ନିଜକୁ ସଜେଇବାରେ ସିଏ ପାଏ ଖୁସି। ଆଜିର ସମୟରେ ବଜାରରେ ସହଜରେ ମିଳୁଥିବା ପ୍ରସାଧନ ସାମଗ୍ରୀ ପ୍ରୟୋଗରେ ନାରୀ ନିଜର ସୌନ୍ଦର୍ଯ୍ୟକୁ ଧରି ରଖିବାରେ କିଛିଟା ସଫଳ ହୋଇପାରିଛି। ତଥାପି ଏସବୁ ପ୍ରସାଧନ ସାମଗ୍ରୀ ଉପରେ ସମ୍ପୂର୍ଣ୍ଣ ନିର୍ଭର ନ କରି ନିଜର ଜୀବନଶୈଳୀରେ ପରିବର୍ତ୍ତନ କରିପାରିଲେ ସୁସ୍ଥ ସୁନ୍ଦର ନିରୋଗ ଶରୀର ସହିତ ସୌନ୍ଦର୍ଯ୍ୟକୁ ମଧ୍ୟ ଅତୁଟ ରଖିପାରିବେ। ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖି ବିଦାୟ ନେଉଛି। ମୁଁ ନିର୍ମାଲୀ ଓଝା, ନମସ୍କାର।
2: ନାରୀମହଲ ଶେଷ ହେଲା।
3: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏ ପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
4: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ
5: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
2: ଆକାଶବାଣୀ କଟକ, ବର୍ତ୍ତମାନ ସମୟ ଦିନ 1:50 ହେବାକୁ ଯାଉଛି। ପ୍ରଥମେ ଶୁଣନ୍ତୁ ଓଡ଼ିଆର ସମ୍ବାଦ, ଏବଂ ପରେ ପରେ ପ୍ରଥମେ ଇଂରାଜୀରେ ଏବଂ ପରେ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ।
6: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଦେଶର ଯୁବା, ମହିଳା ଏବଂ କୃଷକମାନଙ୍କୁ ସଶକ୍ତ କରିବା ଲାଗି ସରକାର ସମସ୍ତ ଉଦ୍ୟମ କରୁଛନ୍ତି, କହିଲେ ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗତ 12 ବର୍ଷରେ ଅର୍ଥନୈତିକ ଅଭିବୃଦ୍ଧିଠାରୁ ଡିଜିଟାଲ ବିପ୍ଳବ ପର୍ଯ୍ୟନ୍ତ ଦେଶ ବିଶ୍ୱସ୍ତରରେ ନିଜର ପରିଚୟ ସୃଷ୍ଟି କରିଛି। ମଧ୍ୟପ୍ରଦେଶର ଇନ୍ଦୋରଠାରେ ଆଜିଠାରୁ ଆରମ୍ଭ ହେଲା ବ୍ରିକ୍ସ କୃଷି ସମ୍ମିଳନୀ। ମହାନ ସ୍ୱାଧୀନତା ସଂଗ୍ରାମୀ ଭଗବାନ ବିର୍ସା ମୁଣ୍ଡାଙ୍କ ପୁଣ୍ୟତିଥିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ସାରା ଦେଶ, ଏବଂ ଶ୍ରୀଲଙ୍କାର ଦାମ୍ବୁଲାଠାରେ ଆରମ୍ଭ ହୋଇଥିବା କ୍ରିକେଟରେ ଭାରତୀୟ ଏ ଦଳ ଶ୍ରୀଲଙ୍କା ଏ ଦଳ ସମ୍ମୁଖରେ ରଖିଛି 278 ରନ୍ ବିଜୟ ଲକ୍ଷ୍ୟ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି

ଗତ 12 ବର୍ଷ ମଧ୍ୟରେ ଦେଶର ଯୁବା ମହିଳା ଏବଂ କୃଷକମାନଙ୍କୁ ସଶକ୍ତ କରିବା ଲାଗି ସରକାର ସମସ୍ତ ଉଦ୍ୟମ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି 140 କୋଟି ଭାରତୀୟଙ୍କ ଆଶୀର୍ବାଦ ଯୋଗୁଁ ସରକାର ବିଶ୍ୱାସ ବିକାଶ ଏବଂ ଜନକଲ୍ୟାଣ ଲାଗି ଉଦ୍ୟମ କରିଆସୁଛନ୍ତି। ଏବେ ବିଶ୍ୱସ୍ତରରେ ଦେଶକୁ ଏକ ନୂଆ ପରିଚୟ ମିଳିଥିବାବେଳେ ଭିଭିଭୂମି ବିକାଶଠାରୁ ଆରମ୍ଭ କରି ଡିଜିଟାଲ୍ ବିପ୍ଳବ ପର୍ଯ୍ୟନ୍ତ ସମ୍ଭବ ହୋଇପାରିଛି। ଶ୍ରୀ ମୋଦି କହିଛନ୍ତି ସରକାର ସୁଶାସନ ସେବା ଏବଂ ଉନ୍ନତି ନିମନ୍ତେ ଆଗାମୀ ଦିନରେ କାର୍ଯ୍ୟ କରିବେ। ପ୍ରଧାନମନ୍ତ୍ରୀ ଭାବେ ବିଜେପିର ବରିଷ୍ଠ ନେତା ନରେନ୍ଦ୍ର ମୋଦି କ୍ରମାଗତ ଭାବେ ତୃତୀୟ ଥର ଲାଗି 2024 ମସିହା ଜୁନ୍ ମାସ 9 ତାରିଖରେ ଶପଥ ଗ୍ରହଣ କରିଥିଲେ। ତାଙ୍କ କାର୍ଯ୍ୟକାଳ ସମୟରେ ସରକାର ଅର୍ଥନୈତିକ ଅଭିବୃଦ୍ଧି ଭିଭିଭୂମି ବିକାଶ ସମାଜ କଲ୍ୟାଣ ନିଯୁକ୍ତି ସୃଷ୍ଟି ଏବଂ ବିଶ୍ୱସ୍ତରରେ ଭାରତର ସ୍ଥିତିକୁ ମଜବୁତ କରିବା କ୍ଷେତ୍ରରେ ଅନେକଗୁଡ଼ିଏ ପଦକ୍ଷେପ ଗ୍ରହଣ କରାଯାଇଛି। ନାଗରିକମାନଙ୍କ ଜୀବନଧାରଣର ମାନ ସହଜ କରିବା ଲାଗି ଏବଂ ବିକାଶକୁ ପ୍ରାଧାନ୍ୟ ଦେବା ଉଦ୍ଦେଶ୍ୟରେ ଗତ ଏକ ବର୍ଷ ମଧ୍ୟରେ ଅନେକଗୁଡ଼ିଏ ଯୋଜନା ପ୍ରଣୟନ କରାଯାଇଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗତ 12 ବର୍ଷରେ ଭାରତ ଗରିବ ଏବଂ ପଛୁଆବର୍ଗ ଲୋକମାନଙ୍କ ବିକାଶ ଲାଗି ପଦକ୍ଷେପ ଗ୍ରହଣ କରିଛନ୍ତି। ସେ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି କୌଣସି ଗୋଟିଏ ଦିନ କାର୍ଯ୍ୟରୁ ବିରତ ନ ହୋଇ ଦେଶବାସୀଙ୍କ ନିମନ୍ତେ କାର୍ଯ୍ୟ କରି ଚାଲିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଷ୍ଟିକୋଣ ଯୋଗୁଁ ଶାସନ ବ୍ୟବସ୍ଥାରେ ସଂସ୍କାର ଅଣାଯାଇପାରିଛି ଏବଂ ଗତ 12 ବର୍ଷରେ ସେବାକୁ ମୂଳମନ୍ତ୍ର ଭାବେ ପାଥେୟ କରି ସମାଜର ପ୍ରତ୍ୟେକଟି ଲୋକଙ୍କ ପାଖରେ ଯେଭଳି ଯୋଜନାଗୁଡ଼ିକର ସୁଫଳ ପହଞ୍ଚପାରିବ ସେ ନେଇ ଉଦ୍ୟମ କରାଯାଇଛି। ଶ୍ରୀ ସିଂ କହିଛନ୍ତି ଦେଶ ଏବେ 2047 ବିକଶିତ ଭାରତ ଲକ୍ଷ୍ୟ ଆଡ଼କୁ ଅଗ୍ରସର ହେଉଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ ସମ୍ପନ୍ନ 12 ବର୍ଷର କାର୍ଯ୍ୟ ଦେଶକୁ ଏକ ସମୁନ୍ନତ ଏବଂ ବିକାଶୋନ୍ମୁଖୀ ପଥରେ ଅଗ୍ରସର କରାଇବାରେ ବିଭିନ୍ନ ପଦକ୍ଷେପଗୁଡ଼ିକ ସହାୟକ ହୋଇଛି। ମଧ୍ୟପ୍ରଦେଶର ଇନ୍ଦୋରଠାରେ ବ୍ରିକ୍ସ କୃଷି ସମ୍ମିଳନୀ ଆରମ୍ଭ ହୋଇଛି। ବ୍ରାଜିଲ୍ ଇଣ୍ଡୋନେସିଆ ଚାଇନା ଇରାନ୍ ଦକ୍ଷିଣ ଆଫ୍ରିକା ୟୁଏଇ ଏବଂ ଅନ୍ୟାନ୍ୟ ସଦସ୍ୟ ରାଷ୍ଟ୍ରର ସଭ୍ୟମାନେ ଏହି କୃଷି ସମ୍ମିଳନୀରେ ଯୋଗ ଦେଇଛନ୍ତି। ପ୍ରାୟ 21 ଦେଶର କୃଷିମନ୍ତ୍ରୀ ବରିଷ୍ଠ ପ୍ରଶାସନିକ ଅଧିକାରୀ ଏବଂ ବିଶେଷଜ୍ଞମାନେ ଏହି ସମ୍ମିଳନୀରେ ଭାଗ ନେଇଥିବା ଜଣାପଡ଼ିଛି। ଆଜି ବ୍ରିକ୍ସ କୃଷି ସମ୍ମିଳନୀରେ ଅନେକଗୁଡ଼ିଏ ଅଧିବେଶନ ଆୟୋଜନ ପାଇଁ ବ୍ୟବସ୍ଥା କରାଯାଇଛି। ସମ୍ମିଳନୀରେ ଖାଦ୍ୟ ସୁରକ୍ଷା କୃଷି ନବସୃଜନ ପରିବେଶ ଅନୁକୂଳ କୃଷି ଏବଂ କୃଷି ବାଣିଜ୍ୟ ଓ କ୍ଷୁଦ୍ରଚାଷୀଙ୍କୁ ସଶକ୍ତିକରଣ କରିବା ବିଷୟରେ ଆଲୋଚନା କରାଯିବ। ଚଳିତ ମାସ 12 ତାରିଖରେ ବିଭିନ୍ନ ଦେଶର କୃଷିମନ୍ତ୍ରୀମାନଙ୍କ ମଧ୍ୟରେ ଆଲୋଚନା ହେବ। ଆଲୋଚନାରେ କ୍ଷୁଦ୍ରଚାଷୀ ମହିଳା ଓ ଯୁବପିଢ଼ିଙ୍କ ଜରିଆରେ ଖାଦ୍ୟ ସୁରକ୍ଷା ବିଷୟରେ ଆଲୋଚନା କରାଯିବ। ଜୁନ୍ 13 ତାରିଖରେ ବ୍ରିକ୍ସ ରାଷ୍ଟ୍ରସମୂହର ମନ୍ତ୍ରୀସ୍ତରୀୟ ବୈଠକ ଅନୁଷ୍ଠିତ ହେବ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଝାଡ଼ଖଣ୍ଡ ସମେତ ସାରା ଦେଶ ଆଜି ମହାନ ସ୍ୱାଧୀନତା ସଂଗ୍ରାମୀ ଏବଂ ଧର୍ତ୍ତୀଆବା ଭଗବାନ ବିର୍ସା ମୁଣ୍ଡାଙ୍କ ପୁଣ୍ୟତିଥିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ଝାଡ଼ଖଣ୍ଡ ରାଜ୍ୟପାଳ ମୁଖ୍ୟମନ୍ତ୍ରୀ ଓ ଅନ୍ୟାନ୍ୟ ମନ୍ତ୍ରୀ ଏବଂ ଗଣମାନ୍ୟ ବ୍ୟକ୍ତିମାନେ ରାଞ୍ଚିର କୋକର ସମାଧିସ୍ଥଳ ପରିଦର୍ଶନ କରି ଆଦିବାସୀ ନେତା ବିର୍ସା ମୁଣ୍ଡାଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି। ଭାରତର ସ୍ୱାଧୀନତା ସଂଗ୍ରାମ ଇତିହାସରେ ବିର୍ସା ମୁଣ୍ଡା ଜଳ ଜଙ୍ଗଲ ଏବଂ ଜମିର ସୁରକ୍ଷା ପାଇଁ ବ୍ରିଟିଶ ଶାସନ ବିରୋଧରେ ସ୍ୱର ଉତ୍ତୋଳନ କରିଥିଲେ। ମାତ୍ର 25 ବର୍ଷ ବୟସରେ ସେ ନିଜ ଜୀବନ ଉତ୍ସର୍ଗ କରିଥିଲେ। ଭଗବାନ ବିର୍ସା ମୁଣ୍ଡା ଐତିହାସିକ ଉଲ୍ ଗୁଲାନ ଆନ୍ଦୋଳନର ନେତୃତ୍ୱ ନେଇଥିଲେ। ସେ କେବଳ ବ୍ରିଟିଶ ଆଇନକୁ ବିରୋଧ କରିନଥିଲେ ବରଂ ବ୍ରିଟିଶ ସରକାରଙ୍କ ଧର୍ମାନ୍ତରୀକରଣ ଓ ପ୍ରଶାସନିକ ଶୋଷଣ ବିରୋଧରେ ସ୍ୱର ଉତ୍ତୋଳନ କରିଥିଲେ। ଆଦିବାସୀ ସମ୍ପ୍ରଦାୟକୁ ଏକତ୍ର କରି ସାଂସ୍କୃତିକ ଐତିହ୍ୟ ଓ ଅଧିକାରର ସୁରକ୍ଷା ପାଇଁ ସେ ପ୍ରେରଣା ଦେଇଥିଲେ। ଆଜି ତାଙ୍କ ପୁଣ୍ୟତିଥିରେ ଝାଡ଼ଖଣ୍ଡର କୋକର ସମାଧିସ୍ଥଳ ଏବଂ ବିର୍ସା ଚୌକରେ ବହୁସଂଖ୍ୟାରେ ଜନସାଧାରଣ ଏକତ୍ରିତ ହୋଇ ଶ୍ରଦ୍ଧାସୁମନ ଅର୍ପଣ କରୁଛନ୍ତି। ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ ଭଗବାନ ବିର୍ସା ମୁଣ୍ଡାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଧର୍ତ୍ତୀଆବାଙ୍କ ଜୀବନ ସାହସ ଆତ୍ମସମ୍ମାନ ଏବଂ ନ୍ୟାୟ ପ୍ରତି ପ୍ରତିବଦ୍ଧ ଥିଲା ବୋଲି କହିଛନ୍ତି। ସେ କହିଛନ୍ତି ବିର୍ସା ମୁଣ୍ଡାଙ୍କ ନେତୃତ୍ୱରେ ଉଲ୍ଗୁଲାନ ଆନ୍ଦୋଳନ ଆଦିବାସୀ ସମ୍ପ୍ରଦାୟର ଅଧିକାରର ସୁରକ୍ଷା ପାଇଁ ଏକ ବୃହତ ଆନ୍ଦୋଳନ ଥିଲା। ସ୍ୱାଧୀନତା ସଂଗ୍ରାମୀ ଭଗବାନ ବିର୍ସା ମୁଣ୍ଡାଙ୍କ ପୁଣ୍ୟତିଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି ଜଳ ଜମି ଓ ଜଙ୍ଗଲ ସୁରକ୍ଷା ଦିଗରେ ବିର୍ସା ମୁଣ୍ଡା ଅଦମ୍ୟ ସାହସର ସହ ଲଢ଼େଇ କରିଥିଲେ।
ଦେଶରେ

0: ଆଦିବାସୀ ସମ୍ପ୍ରଦାୟର ଆତ୍ମସମ୍ମାନ ସଂସ୍କୃତି ଏବଂ ଅଧିକାରର ସୁରକ୍ଷା ଦିଗରେ ସେ ତାଙ୍କ ଜୀବନ ଉତ୍ସର୍ଗ କରିଥିଲେ। ଶ୍ରୀ ମୋଦି କହିଛନ୍ତି ବିର୍ସା ମୁଣ୍ଡାଙ୍କ ଦେଶ ପାଇଁ ସର୍ବୋଚ୍ଚ ବଳିଦାନ ପ୍ରତ୍ୟେକଟି ପିଢ଼ିକୁ ଦେଶପ୍ରେମର ବାର୍ତ୍ତା ଦେବ। ନୂଆଦିଲ୍ଲୀରେ ଆଜି ଲ୍ୟାଣ୍ଡ ପୋର୍ଟ ପରିଚାଳନା ବ୍ୟବସ୍ଥା ଏଲ୍ପିଏମ୍ଏସ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଶୁଭାରମ୍ଭ କରିବେ। ସୀମାପାର ବାଣିଜ୍ୟ ଓ ଯାତ୍ରୀ ପରିବହନରେ ଦକ୍ଷତା ସ୍ୱଚ୍ଛତା ଏବଂ ସୁରକ୍ଷା ବୃଦ୍ଧି କରିବା ଏହି ବ୍ୟବସ୍ଥାର ମୂଳ ଲକ୍ଷ୍ୟ। ସ୍କାର୍ଟ ସୀମା ପରିଚାଳନା ପ୍ରତି ସରକାରଙ୍କ ଅଙ୍ଗୀକାରବଦ୍ଧତାକୁ ଏହା ପ୍ରତିଫଳନ କରିବ। ଏହି ଡିଜିଟାଲ୍ ପ୍ଲାଟଫର୍ମ ଲ୍ୟାଣ୍ଡପୋର୍ଟଗୁଡ଼ିକରେ କାର୍ଯ୍ୟକୁ ଏକୀକୃତ ବ୍ୟବସ୍ଥା ମାଧ୍ୟମରେ ସମନ୍ୱିତ ଢଙ୍ଗରେ କାର୍ଯ୍ୟକ୍ଷମ କରିବା ଲାଗି ପ୍ରସ୍ତୁତ କରାଯାଇଛି। ପରିଚାଳନାଗତ ଏବଂ ନିୟାମକ ସୂଚନାର ସୁରକ୍ଷା ସମୟୋପଯୋଗୀ ଆଦାନ ପ୍ରଦାନକୁ ସୁଦୃଢ଼ କରିବା ଏବଂ ଲ୍ୟାଣ୍ଡ ପୋର୍ଟଗୁଡ଼ିକୁ ବିମାନ ବନ୍ଦର ଓ ସାମୁଦ୍ରିକ ବନ୍ଦର ସହ ସମନ୍ୱୟ ରକ୍ଷା ମାଧ୍ୟମରେ କାର୍ଯ୍ୟ କରିବାରେ ଏହା ସହାୟକ ହେବ। ଏହି ବ୍ୟବସ୍ଥା ସରକାରୀ ସଂସ୍ଥା ତଥା ଘରୋଇ ଅପରେଟରଙ୍କ ମଧ୍ୟରେ ସମନ୍ୱୟକୁ ଅଧିକ ଉନ୍ନତ କରିବ। ସ୍ଲଟ୍ ବୁକିଂ ଦେୟ ପ୍ରଦାନ ବ୍ୟବସ୍ଥା ଏବଂ ସିଙ୍ଗିଲ୍ ୱିଣ୍ଡୋ କ୍ଲିୟରାନ୍ସ ଆଧାରରେ ସାମଗ୍ରୀ ଓ ଯାତ୍ରୀ ପରିବହନ ପାଇଁ ବ୍ୟବସ୍ଥିତ କାର୍ଯ୍ୟପ୍ରଣାଳୀରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। କେନ୍ଦ୍ର ସରକାରଙ୍କ ବୈଦେଶିକ ନୀତି ଯୋଗୁଁ ଦେଶରେ ବ୍ୟାପକ ପରିବର୍ତ୍ତନ ଘଟିଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କହିଛନ୍ତି ସାଧାରଣ ଲୋକଙ୍କୁ ସମର୍ଥନ କରିବା ଏବଂ ସାହାଯ୍ୟ କରିବା ଉଦ୍ଦେଶ୍ୟରେ ସରକାର ପାସ୍ପୋର୍ଟ ଜାରି କରିବା ଏବଂ ଦସ୍ତାବିଜ ପ୍ରମାଣୀକରଣ ପ୍ରକ୍ରିୟାକୁ ସରଳ କରିଛନ୍ତି। ସେ କହିଛନ୍ତି ଅଭିଯୋଗଗୁଡ଼ିକର ଶୁଣାଣି ଲାଗି ଡିଜିଟାଲ୍ ପ୍ଲାଟଫର୍ମ ଉପଯୋଗୀ ସାବ୍ୟସ୍ତ ହୋଇଛି। ସେ କହିଛନ୍ତି ବିଶ୍ୱସ୍ତରରେ ଭାରତୀୟ ନାଗରିକମାନଙ୍କୁ ସହଜ ଏବଂ ସୁବିଧାରେ ବ୍ୟବସାୟ କରିବା ଲାଗି ସରକାର ସାହାଯ୍ୟ କରୁଛନ୍ତି ଏବଂ ଭାରତୀୟଙ୍କ ଆବଶ୍ୟକତା ପୂରଣ କରିବା ଲାଗି 44ଟି ଦୂତାବାସ ସାହାଯ୍ୟ କରୁଛି। ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନ ଆଜି 10 ବର୍ଷ ପୂରଣ କରିଛି। 2016 ମସିହା ଜୁନ୍ ମାସ 9 ତାରିଖରେ ଦେଶବ୍ୟାପୀ ଏହି ଅଭିଯାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭାରମ୍ଭ କରିଥିଲେ। ପ୍ରସୂତି ମହିଳାଙ୍କୁ ମାଗଣା ଚିକିତ୍ସା ତଥା ଗୁଣାତ୍ମକ ପ୍ରସବଜନିତ ସେବା ପ୍ରଦାନ କରିବା ଲକ୍ଷ୍ୟ ନେଇ ଏହି ଯୋଜନାକୁ କାର୍ଯ୍ୟକାରୀ କରାଯାଇଥିଲା। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଆଜି ଏ ନେଇ ସ୍ୱତନ୍ତ୍ର କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି। ପୁରୁଷ କ୍ରିକେଟ୍ ଦିନିକିଆ ମ୍ୟାଚ୍ରେ ଭାରତ ଏ ଦଳ ଶ୍ରୀଲଙ୍କା ଏ ଦଳ ବିପକ୍ଷରେ 278 ରନ୍ର ବିଜୟ ଲକ୍ଷ୍ୟ ରଖିଛି। ତ୍ରିରାଷ୍ଟ୍ରୀୟ ଏ ସିରିଜ୍ ମ୍ୟାଚ୍ ଶ୍ରୀଲଙ୍କାର ରଣଗିରି ଦାମ୍ଭୁଲା ଆନ୍ତର୍ଜାତିକ ଷ୍ଟାଡିୟମ୍ରେ ଖେଳାଯାଉଛି। ପୂର୍ବରୁ ଭାରତ ଏ ଦଳର ଅଧିନାୟକ ତିଲକ ବର୍ମା ଟସ୍ ଜିତିବା ପରେ ବ୍ୟାଟିଂ ପାଇଁ ନିଷ୍ପଭି ନେଇଥିଲେ। ଭାରତ 50 ଓଭରରେ 6 ୱିକେଟ୍ ହରାଇ 277 ରନ୍ ସଂଗ୍ରହ କରିଛି। ଭାରତ ପକ୍ଷରୁ ଋତୁରାଜ ଗାଇକ୍ୱାଡ୍ ଶତକୀୟ ପାଳି ଖେଳିଥିବାବେଳେ ଅଧିନାୟକ ତିଲକ ବର୍ମା ଅର୍ଦ୍ଧଶତକ ହାସଲ କରିଛନ୍ତି। ଶ୍ରୀଲଙ୍କା ପକ୍ଷରୁ ମହମ୍ମଦ ରିରାଜ 2ଟି ୱିକେଟ୍ ନେଇଛନ୍ତି। ଦେଶର ଯୁବା ମହିଳା ଏବଂ କୃଷକମାନଙ୍କୁ ସଶକ୍ତ କରିବା ଲାଗି ସରକାର ସମସ୍ତ ଉଦ୍ୟମ କରୁଛନ୍ତି କହିଲେ ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗତ 12 ବର୍ଷରେ ଅର୍ଥନୈତିକ ଅଭିବୃଦ୍ଧିଠାରୁ ଡିଜିଟାଲ୍ ବିପ୍ଳବ ପର୍ଯ୍ୟନ୍ତ ଦେଶ ବିଶ୍ୱସ୍ତରରେ ନିଜର ପରିଚୟ ସୃଷ୍ଟି କରିଛି। ମଧ୍ୟପ୍ରଦେଶର ଇନ୍ଦୋରଠାରେ ଆଜିଠାରୁ ଆରମ୍ଭ ହେଲା ବ୍ରିକ୍ସ କୃଷି ସମ୍ମିଳନୀ। ମହାନ୍ ସ୍ୱାଧୀନତା ସଂଗ୍ରାମୀ ଭଗବାନ ବିର୍ସା ମୁଣ୍ଡାଙ୍କ ପୁଣ୍ୟତିଥିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ଦେଶ। ଏବଂ ଶ୍ରୀଲଙ୍କାର ଦାମ୍ବୁଲାଠାରେ ଆରମ୍ଭ ହୋଇଥିବା କ୍ରିକେଟ୍ରେ ଭାରତୀୟ ଏ ଦଳ ଶ୍ରୀଲଙ୍କା ଏ ଦଳ ସମ୍ମୁଖରେ ରଖିଛି 278 ରନ୍ର ବିଜୟ ଲକ୍ଷ୍ୟ। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍ସାଇଟ୍ ଲଗ୍ଇନ୍ କରିପାରିବେ।
1: Good afternoon. This is Akashvani and I am Valsa Williams with the midday news. The headlines. Prime Minister Narendra Modi says government empowered youth, women and farmers in last 12 years. India hits out at Pakistan in the United Nations, calls it factory of hate. 5-day BRICS agriculture ministers meeting begins in Indore to focus on food security and empowerment of farmers. Strategic road project Zojila Tunnel achieves final breakthrough, bringing all-weather connectivity between Kashmir Valley and Ladakh closer to reality. Pradhan Mantri Surakshit Matritva Abhiyan completes 10 years. Nationwide celebrations to begin from today. IMD issues red alert for heavy rainfall over Karnataka, Kerala and

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମହେଶ୍ୱର ସାହୁ। ମୁଖ୍ୟ ସମ୍ବାଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗତ 12 ବର୍ଷ ମଧ୍ୟରେ ଦେଶ ନିରନ୍ତର ବିକାଶ ପଥରେ ଅଗ୍ରସର ହେଉଛି କହିଲେ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ। ମାଲକାନଗିରି ଜିଲ୍ଲାର ମାଥିଲି ଅଞ୍ଚଳରୁ ସୁରକ୍ଷା ବାହିନୀ ଜବତ କଲେ ବିପୁଳ ପରିମାଣର ଅସ୍ତ୍ରଶସ୍ତ ଓ ମାଓ ସାମଗ୍ରୀ। ମହାନ ସ୍ୱାଧୀନତା ସଂଗ୍ରାମୀ ଭଗବାନ ବିର୍ସା ମୁଣ୍ଡାଙ୍କ ପୁଣ୍ୟତିଥିରେ ଦେଶବାସୀଙ୍କ ଶ୍ରଦ୍ଧାଞ୍ଜଳି ଏବଂ ରାଜ୍ୟର ଆଗାମୀ 3-4 ଦିନ ମଧ୍ୟରେ ମୌସୁମୀ ଓଡ଼ିଶା ଛୁଇଁବା ନେଇ ପାଣିପାଗ ବିଭାଗର ଅନୁମାନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗତ 12 ବର୍ଷରେ ଦେଶ ସମସ୍ତ କ୍ଷେତ୍ରରେ ବିକାଶ ଘଟିଛି ବୋଲି କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ କହିଛନ୍ତି। ଭୁବନେଶ୍ୱର ଲୋକସେବା ଭବନରେ ସରକାରଙ୍କ 12 ବର୍ଷ ପୂର୍ତ୍ତି ଅବସରରେ ଗଣମାଧ୍ୟମକୁ ସମ୍ବୋଧନ କରି ମନ୍ତ୍ରୀ ଶ୍ରୀ ମେଘୱାଲ କହିଛନ୍ତି, ଦେଶ ବିକଶିତ ଭାରତ ପଥରେ ଅଗ୍ରସର ହେଉଛି। 2014 ମସିହା ପୂର୍ବରୁ ଇନ୍ଦିରା ଆବାସ ଯୋଜନାରେ ଅର୍ଥବରାଦ କମ୍ ରହିବା ସହ ଲକ୍ଷ୍ୟ ପୂରଣ ମଧ୍ୟ କମ୍ ରହୁଥିଲା। ଏହି ଯୋଜନା ଅଧୀନରେ ହିତାଧିକାରୀମାନଙ୍କୁ 3 କିସ୍ତିରେ ମାତ୍ର 43,000 ଟଙ୍କା ମିଳୁଥିଲା। ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଦାୟିତ୍ୱ ନେବା ପରେ ଏହି ଯୋଜନାର ଗତି ଓ ଅନୁଦାନ ବୃଦ୍ଧି ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ। ପିଏମ୍ ଆବାସ ଭାବେ ନାମିତ ଏହି ଯୋଜନାରେ ବ୍ୟାପକ ପରିବର୍ତ୍ତନ କରାଯାଇଛି। ପିଏମ୍ ଆବାସ ଯୋଜନାରେ ଜିଓ ଟ୍ୟାଗିଂ ବ୍ୟବସ୍ଥା କରାଯାଇ ବର୍ତ୍ତମାନ ସୁଦ୍ଧା ଦେଶର 4 କୋଟି ଗରିବଙ୍କୁ ବାସଗୃହ ଯୋଗାଇ ଦିଆଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱଚ୍ଛତା ଉପରେ ମଧ୍ୟ ଗୁରୁତ୍ୱ ଦେଇଛନ୍ତି। ପୂର୍ବର ନିର୍ମଳ ଗ୍ରାମ ଯୋଜନାକୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ସ୍ୱଚ୍ଛ ଭାରତ ଯୋଜନାକୁ ରୂପାନ୍ତରିତ କରି ଦେଶରେ 10 କୋଟି ଶୌଚାଳୟ ନିର୍ମାଣ ପାଇଁ ଲକ୍ଷ୍ୟ ରଖିଥିଲେ। ଏହି ଲକ୍ଷ୍ୟ ଧାର୍ଯ୍ୟ ସରକାର 12 ବର୍ଷରେ ହାସଲ କରିପାରିଛନ୍ତି। ବିଜୁଳି ଆଲୁଅରୁ ବଞ୍ଚିତ ଥିବା 18,000 ଗ୍ରାମକୁ ମାତ୍ର 1,000 ଦିନରେ ବିଜୁଳି ସଂଯୋଗ ଦିଆଯାଇଛି। ପ୍ରତ୍ୟକ୍ଷ ସୁବିଧା ହସ୍ତାନ୍ତର ଡିବିଟି ଯୋଜନା ମାଧ୍ୟମରେ ହିତାଧିକାରୀମାନଙ୍କୁ ଅର୍ଥରାଶି ପ୍ରଦାନ କରି କେନ୍ଦ୍ର ସରକାର 4,31,000 କୋଟି ଟଙ୍କା ବାଟମାରଣାକୁ ରୋକିପାରିଛନ୍ତି। ପିଏମ୍ କିଷାନ ଯୋଜନାରେ 11 କୋଟି କୃଷକ ଲାଭାନ୍ୱିତ ହୋଇଛନ୍ତି। ଏହି ଯୋଜନା ଅଧୀନରେ 4 ଲକ୍ଷ କୋଟିରୁ ଅଧିକ ଅର୍ଥରାଶି କୃଷକଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ପଠାଯାଇଛି। ଭିତ୍ତିଭୂମି କ୍ଷେତ୍ରରେ 2014 ମସିହା ପୂର୍ବରୁ 2,00,000 କୋଟି ଟଙ୍କା ବ୍ୟୟବରାଦ ହେଉଥିଲା, ଯାହାର ପରିମାଣ ବର୍ତ୍ତମାନ ବୃଦ୍ଧି ପାଇ 12,00,000 କୋଟି ଟଙ୍କାରୁ ଅଧିକ ହୋଇଛି। ରାଷ୍ଟ୍ରର ବିକାଶ, ଶାନ୍ତି ଓ ପରିବେଶକୁ ସ୍ୱଚ୍ଛ ଓ ସନ୍ତୁଳିତ ରଖିବା କ୍ଷେତ୍ରରେ କାର୍ଯ୍ୟ ଓ ଦୂରଦୃଷ୍ଟିକୁ ଗୁରୁତ୍ୱ ଦେଇ 32 ରାଷ୍ଟ୍ର ସେମାନଙ୍କର ଦେଶର ସର୍ବୋଚ୍ଚ ସମ୍ମାନ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କୁ ପ୍ରଦାନ କରିଛନ୍ତି। ଶାରୀରିକ ସୁସ୍ଥତା ଉପରେ ଗୁରୁତ୍ୱ ଦେଇ ଦେଶର ଲୋକମାନଙ୍କୁ ଯୋଗାଭ୍ୟାସ କରାଇବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି ସମ୍ପନ୍ନ କାର୍ଯ୍ୟକୁ ସ୍ୱୀକୃତି ଦେଇ ଜୁନ୍ 21 ଅନ୍ତର୍ଜାତୀୟ ଯୋଗ ଦିବସ ଭାବେ ବିଶ୍ୱ ପାଳନ କରୁଛି, ଯାହା ଆମ ପାଇଁ ଗର୍ବର ବିଷୟ ବୋଲି ମନ୍ତ୍ରୀ ଶ୍ରୀ ମେଘୱାଲ କହିଛନ୍ତି। ଏହି ଅବସରରେ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି,
1: ଆଜି କେନ୍ଦ୍ର ସରକାରଙ୍କର ନିରନ୍ତର ସ୍ୱଚ୍ଛ ସେବା, ସୁଦୃଢ଼ ଶାସନ ଏବଂ ବ୍ୟାପକ ଗରିବ କଲ୍ୟାଣ ଅଭିଯାତ୍ରାର 12 ବର୍ଷ ଏବଂ ତୃତୀୟ ପାଳିର 2 ଅସାଧାରଣ ସଫଳ ବର୍ଷ ଆଜି ପୂରଣ ହୋଇଛି। ଆଜି ମୋଦିଜୀଙ୍କ ଦୂରଦୃଷ୍ଟି ଯୋଗୁଁ ବିଶ୍ୱ ସପ୍ଲାଇ ଚେନ୍ରେ ଅସ୍ଥିରତା ସତ୍ତ୍ୱେ ଗତ 2025-26 ଆର୍ଥିକ ବର୍ଷରେ ଭାରତ 7.7% ଅଭିବୃଦ୍ଧି ହାର ହାସଲ କରିପାରିଛି। ଦେଶର ମଜବୁତ ଭିତ୍ତିଭୂମି, ମ୍ୟାନୁଫ୍ୟାକ୍ଚରିଂ, ଉନ୍ନତ ସେବା କ୍ଷେତ୍ର, ସୁଦୃଢ଼ ଡିଜିଟାଲ ଇକୋସିଷ୍ଟମ, ଇଏ ହେଉଛି ଏହାର ପ୍ରକୃତ ଜ୍ୱଳନ୍ତ ଉଦାହରଣ।
0: ମାଲକାନଗିରି ଜିଲ୍ଲାର ମାଥିଲି ଗ୍ରାମ ଅନ୍ତର୍ଗତ କିରିମିଟି ଓ କଟୁଆପଦର ଗ୍ରାମ ଜଙ୍ଗଲରେ ମାଓବାଦୀମାନେ ମାଟି ତଳେ ରଖିଥିବା ବିପୁଳ ଅସ୍ତ୍ରଶସ୍ତ ଓ ବିସ୍ଫୋରକ ସାମଗ୍ରୀକୁ ସୁରକ୍ଷାକର୍ମୀମାନେ ଜବତ କରିଛନ୍ତି। ପୁଲିସ୍ ନିକଟରେ ଆତ୍ମସମର୍ପଣ କରିଥିବା ମାଓବାଦୀମାନଙ୍କୁ ପଚରାଉଚରା ବେଳେ

ଏହି ଅସ୍ତ୍ରଭଣ୍ଡାର ସମ୍ପର୍କରେ ସୂଚନା ପାଇ ଆଜି ଭିଡିଏଫ୍ ଏବଂ ବିଏସ୍ଏଫ୍ ପକ୍ଷରୁ ତଲାସୀ ଅଭିଯାନ କରାଯାଇଥିଲା। ସୁରକ୍ଷାକର୍ମୀମାନେ ବିଭିନ୍ନ ବିସ୍ଫୋରକ ସାମଗ୍ରୀ ସମେତ ରାଇଫଲ, ଡେଟୋନେଟର ଏବଂ ମାଓପୁସ୍ତିକା ଜବତ କରିଥିବା ମାଲକାନଗିରି ଆରକ୍ଷୀ ଅଧୀକ୍ଷକ ବିନୋଦ ପାଟିଲ ଏଚ୍ ସାମ୍ବାଦିକମାନଙ୍କୁ ସୂଚନା ଦେଇଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଝାଡ଼ଖଣ୍ଡ ସମେତ ସାରା ଦେଶ ଆଜି ମହାନ ସ୍ୱାଧୀନତା ସଂଗ୍ରାମୀ ଏବଂ ଧର୍ତ୍ତୀଆବା ଭଗବାନ ବିର୍ସା ମୁଣ୍ଡାଙ୍କ ପୁଣ୍ୟତିଥିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ଦେଶର ସ୍ୱାଧୀନତା ସଂଗ୍ରାମ ଇତିହାସରେ ବିର୍ସା ମୁଣ୍ଡା ଜଳ, ଜଙ୍ଗଲ ଏବଂ ଜମିର ସୁରକ୍ଷା ପାଇଁ ବ୍ରିଟିଶ ଶାସନ ବିରୋଧରେ ସ୍ୱର ଉତ୍ତୋଳନ କରିଥିଲେ। ଭଗବାନ ବିର୍ସା ମୁଣ୍ଡା ଐତିହାସିକ ଉଲଗୁଲାନ ଆନ୍ଦୋଳନର ନେତୃତ୍ୱ ନେଇଥିଲେ। ଆଦିବାସୀ ସମ୍ପ୍ରଦାୟକୁ ଏକତ୍ର କରି ସାଂସ୍କୃତିକ ଐତିହ୍ୟ ଓ ଅଧିକାରର ସୁରକ୍ଷା ପାଇଁ ଭଗବାନ ବିର୍ସା ମୁଣ୍ଡାଙ୍କ ଅବଦାନ ଦେଶବାସୀଙ୍କୁ ପ୍ରେରଣା ଯୋଗାଉଛି। ଭଗବାନ ବିର୍ସା ମୁଣ୍ଡାଙ୍କ ପୁଣ୍ୟତିଥିରେ ସମାଜର ସବୁବର୍ଗର ଲୋକମାନେ ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ସ୍ୱାଧୀନତା ସଂଗ୍ରାମୀ ଭଗବାନ ବିର୍ସା ମୁଣ୍ଡାଙ୍କ ପୁଣ୍ୟତିଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ଶ୍ରୀ ମୋଦି କହିଛନ୍ତି, ଭଗବାନ ବିର୍ସା ମୁଣ୍ଡାଙ୍କ ଦେଶ ପାଇଁ ସର୍ବୋଚ୍ଚ ବଳିଦାନ ପ୍ରତ୍ୟେକଟି ପିଢ଼ିକୁ ଦେଶପ୍ରେମର ବାର୍ତ୍ତା ଦେଉଥିବ। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି ବିର୍ସା ମୁଣ୍ଡାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ କହିଛନ୍ତି, ନ୍ୟାୟ, ସମ୍ମାନ ଓ ଆଦିବାସୀ ସମୁଦାୟର ଅଧିକାର ପାଇଁ ବିର୍ସା ମୁଣ୍ଡାଙ୍କ ଅଦମ୍ୟ ସଂଘର୍ଷ ଆଜି ମଧ୍ୟ ପରବର୍ତ୍ତୀ ପିଢ଼ିମାନଙ୍କୁ ପ୍ରେରଣା ଦେଇଆସୁଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶ୍ରଦ୍ଧାଞ୍ଜଳି ଜଣାଇ କହିଛନ୍ତି, ଜନଜାତି ଜନନାୟକ ଧର୍ତ୍ତୀଆବା ଭଗବାନ ବିର୍ସା ମୁଣ୍ଡାଙ୍କ ଆଦର୍ଶ ଜନଜାତି ସମ୍ପ୍ରଦାୟଙ୍କ ସହିତ ଦେଶର ଯୁବପିଢ଼ିଙ୍କ ପାଇଁ ଗର୍ବ ଓ ପ୍ରେରଣାର ଉତ୍ସ। ଓଡ଼ିଶା ବିଧାନସଭା ପରିସରରେ ଭଗବାନ ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ବାଚସ୍କତି ସୋମା ପାଢ଼ୀ, ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକ ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ରହି ବିର୍ସା ମୁଣ୍ଡାଙ୍କ ଅବଦାନକୁ ସ୍କରଣ କରିଥିଲେ। ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ଶ୍ରୀମତୀ ନନ୍ଦିନୀ ଶତପଥୀଙ୍କୁ ତାଙ୍କ ଜୟନ୍ତୀ ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏବଂ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ସାମାଜିକ ଗଣମାଧ୍ୟମ ପୋଷ୍ଟରେ କହିଛନ୍ତି, ଓଡ଼ିଶାର ବିକାଶରେ ନନ୍ଦିନୀ ଶତପଥୀଙ୍କ ଅବଦାନ ଅତୁଳନୀୟ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାମାଜିକ ଗଣମାଧ୍ୟମରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀ ଏବଂ ଭଗବାନ ବିର୍ସା ମୁଣ୍ଡାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ରାଜ୍ୟସଭା ଉପନିର୍ବାଚନ ପାଇଁ ବିଜେପିର ରାଜ୍ୟସଭା ପ୍ରାର୍ଥୀ ଦେବାଶିଷ ସାମନ୍ତରାୟଙ୍କ ନାମାଙ୍କନ ପତ୍ର କାଏମ ରହିଛି। ଶ୍ରୀ ସାମନ୍ତରାୟଙ୍କ ପକ୍ଷରୁ ଦାଖଲ ହୋଇଥିବା ଚାରିସେଟ୍ ନାମାଙ୍କନ ପତ୍ର କାଏମ ରହିଥିବା ସୂଚନା ମିଳିଛି। ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନାରେ ବୌଦ୍ଧ ଜିଲ୍ଲାରେ ସୌରଶକ୍ତିର ବ୍ୟାପକ ପ୍ରସାର ଏବଂ ନବୀକରଣଯୋଗ୍ୟ ଶକ୍ତି ବ୍ୟବହାରକୁ ପ୍ରୋହାହନ ଦେବା ଲକ୍ଷ୍ୟରେ ମଡେଲ ସୋଲାର ଭିଲେଜ୍ ଚୟନ ପ୍ରକ୍ରିୟା ଆରମ୍ଭ ହୋଇଛି। ବୌଦ୍ଧ ବିଧାୟକ ତଥା ସରକାରୀ ଦଳର ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ ଏବଂ କଣ୍ଟାମଳ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ କହ୍ନାଇଚରଣ ଡାଙ୍ଗଙ୍କ ଉପସ୍ଥିତିରେ ଜିଲ୍ଲାସ୍ତରୀୟ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା। ଜିଲ୍ଲାର ଶ୍ରେଷ୍ଠ 10ଟି ଗ୍ରାମକୁ ଚିହ୍ନଟ କରାଯାଇଛି। ଆଗାମୀ 6 ମାସ ମଧ୍ୟରେ ଗ୍ରାମଗୁଡ଼ିକ ମଧ୍ୟରୁ ସର୍ବୋକୃଷ୍ଟ ପ୍ରଦର୍ଶନ କରିଥିବା ଗ୍ରାମକୁ ମଡେଲ ସୋଲାର ଭିଲେଜ୍ ଭାବେ ଚୟନ କରାଯାଇ 1 କୋଟି ଟଙ୍କାର ପୁରସ୍କାର ପ୍ରଦାନ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି। ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିରେ ସ୍ୱତନ୍ତ୍ର ସଘନ ସଂଶୋଧନ 2026 ସଚେତନତା ସହ ଆମ ଗଞ୍ଜାମ ସ୍ୱଚ୍ଛ ଗଞ୍ଜାମ କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଯାଇଛି। ବ୍ରହ୍ମପୁର ଉପଜିଲ୍ଲାପାଳ ଅବିନାଶ କୁମାରଙ୍କ ସମେତ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ ଏବଂ ସ୍ଥାନୀୟ ଜନସାଧାରଣ ଛାତ୍ରଛାତ୍ରୀ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଅଂଶଗ୍ରହଣକାରୀମାନେ ବେଳାଭୂମି ପରିସରରୁ ପ୍ଲାଷ୍ଟିକ୍, ବର୍ଜ୍ୟବସ୍ତୁ ଓ ଅନ୍ୟାନ୍ୟ ଆବର୍ଜନା ସଂଗ୍ରହ କରି ସ୍ୱଚ୍ଛତାର ବାର୍ତ୍ତା ଦେଇଥିଲେ। ଏହି ଅବସରରେ ସ୍ୱତନ୍ତ୍ର ସଘନ ସଂଶୋଧନ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରାଯାଇଥିଲା। ଏସ୍ଆଇଆର୍ ସମ୍ପର୍କିତ ଅଧିକ ତଥ୍ୟ ଜାଣିବା ପାଇଁ ବିଏଲ୍ଓଙ୍କ ସମେତ ଇସିଆଇ ଏନ୍ଇଟି ଆପ୍ କିମ୍ବା ଟୋଲ୍ ଫ୍ରି ନମ୍ଘର 1950ର ସାହାଯ୍ୟ ନେବା ପାଇଁ ସଚେତନତାମୂଳକ ବାର୍ତ୍ତା ଦିଆଯାଇଥିଲା। ରାଜ୍ୟରେ ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟାରେ 10 ଦିନ ମଧ୍ୟରେ ରାଜ୍ୟର 2,70,00,000 ମତଦାତାଙ୍କୁ ଭୋଟରଙ୍କ ନିକଟରେ ଫର୍ମ ପହଞ୍ଚାଇବାରେ ପ୍ରଶାସନ ସଫଳ ହୋଇଛି। ରାଜ୍ୟର ସମସ୍ତ ପୌରାଞ୍ଚଳରେ 13 ଦିନିଆ ନାଗରିକ ସମ୍ପର୍କ ଅଭିଯାନ ଆଜିଠାରୁ ଆରମ୍ଭ ହେଉଛି। ସହରାଞ୍ଚଳ ନାଗରିକ ସମ୍ପର୍କ ନାଗରିକ କୈନ୍ଦ୍ରିକ ସହରୀ ଶାସନକୁ ସୁଦୃଢ଼ କରିବା ଏବଂ ସହରୀ ବିକାଶରେ ଜନସାଧାରଣଙ୍କ ଅଂଶଗ୍ରହଣକୁ ବୃଦ୍ଧି କରିବା ଲକ୍ଷ୍ୟ ନେଇ ଆଜିଠାରୁ 21 ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଏହି କାର୍ଯ୍ୟକ୍ରମ ଚାଲିବ। ଏଥିରେ ସଚେତନତା ଶୋଭାଯାତ୍ରା, ୱାର୍ଡସ୍ତରୀୟ ବୈଠକ, ଜନପରାମର୍ଶ, ସ୍ୱଚ୍ଛତା ଅଭିଯାନ ଆଦି ବିଭିନ୍ନ ନାଗରିକ କୈନ୍ଦ୍ରିକ କାର୍ଯ୍ୟକ୍ରମମାନ ଆୟୋଜନ କରାଯିବ। ବ୍ରହ୍ମପୁରସ୍ଥିତ ମହାତ୍ମା ଗାନ୍ଧି ଷ୍ଟାଡିୟମରେ କବାଡ଼ି ଚାମ୍ପିୟନ୍ସିପ୍ର ସେମିଫାଇନାଲ୍ ଆୟୋଜିତ ହୋଇଛି। ସେମିଫାଇନାଲ୍ରେ ଉଭୟ ଅନ୍ତଃ 16 ବର୍ଷୀୟ ବାଳକ

ଓ ବାଳିକା ବର୍ଗର ଖେଳାଳିମାନେ ଅଂଶଗ୍ରହଣ କରିଛନ୍ତି। ଚାରିଟି ଜୋନ୍ରେ ଖେଳାଯାଇଥିବା ଲିଗ୍ ମ୍ୟାଚ୍ରେ ବ୍ରହ୍ମପୁର ଜୋନ୍ ବାଳକ ବର୍ଗରେ ସୁନ୍ଦରଗଡ଼, ବାଲେଶ୍ୱର, ନୟାଗଡ଼ ଓ ଗଞ୍ଜାମ ଦଳ ଏବଂ ବାଳିକା ବର୍ଗରେ ସମ୍ଭଲପୁର, ପୁରୀ, ଅନୁଗୁଳ ଓ ଗଞ୍ଜାମ ଦଳ ସେମିଫାଇନାଲ୍ରେ ପ୍ରବେଶ କରିଥିଲେ। ପାଣିପାଗ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସନ୍ତା ତିନିରୁ ଚାରିଦିନ ମଧ୍ୟରେ ରାଜ୍ୟର କିଛି ଅଞ୍ଚଳକୁ ପ୍ରବେଶ କରିବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି। ଲଗାତାର ଭାବେ ବଙ୍ଗୋପସାଗରରୁ ବାଦଲ ଓଡ଼ିଶା ଦେଇ ଅନ୍ୟ ରାଜ୍ୟକୁ ଯାଉଥିବାରୁ ରାଜ୍ୟରେ ପ୍ରାକ୍ ମୌସୁମୀ ବର୍ଷା ଆରମ୍ଭ ହୋଇଛି ବୋଲି ପାଣିପାଗ ବିଜ୍ଞାନୀମାନେ ମତପୋଷଣ କରିଛନ୍ତି। ପାଗ ଅନୁକୂଳ ଥିବାରୁ ଜଳୀୟବାଷ୍ପପୂର୍ଣ୍ଣ ବାୟୁ ଓଡ଼ିଶାକୁ ପ୍ରବେଶ କରୁଛି ଏବଂ ଗୁଳୁଗୁଳି ଜାରି ରହିଛି, ଯାହାର ପ୍ରଭାବ ମୌସୁମୀ ବାୟୁକୁ ଅଗ୍ରସର ପାଇଁ ଅଧିକ ପ୍ରୋହାହନ ଦେଉଛି। ପାଣିପାଗ ବିଭାଗ ସୂଚନା ଅନୁସାରେ ରାଜ୍ୟରେ ଆସନ୍ତା 11 ତାରିଖରୁ ବର୍ଷାର ପରିମାଣ ବଢ଼ିବ ଏବଂ 12 ତାରିଖରେ ଦକ୍ଷିଣ ଓଡ଼ିଶାର କେତେକ ଜିଲ୍ଲାରେ ପ୍ରବଳ ବର୍ଷା ହେବ। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗତ 12 ବର୍ଷ ମଧ୍ୟରେ ଦେଶ ନିରନ୍ତର ବିକାଶ ପଥରେ ଅଗ୍ରସର ହେଉଛି କହିଲେ କେନ୍ଦ୍ରମନ୍ତ୍ରୀ ଅର୍ଜ୍ଜୁନରାମ ମେଘୱାଲ। ମାଲକାନଗିରି ଜିଲ୍ଲାର ମାଥିଲି ଅଞ୍ଚଳରୁ ସୁରକ୍ଷା ବାହିନୀ ଜବତ କଲେ ବିପୁଳ ପରିମାଣର ଅସ୍ତ୍ରଶସ୍ତ ଓ ମାଓ ସାମଗ୍ରୀ। ମହାନ ସ୍ୱାଧୀନତା ସଂଗ୍ରାମୀ ଭଗବାନ ବିର୍ସା ମୁଣ୍ଡାଙ୍କ ପୁଣ୍ୟତିଥିରେ ଦେଶବାସୀଙ୍କ ଶ୍ରଦ୍ଧାଞ୍ଜଳି ଏବଂ ରାଜ୍ୟରେ ଆଗାମୀ 3ରୁ 4 ଦିନ ମଧ୍ୟରେ ମୌସୁମୀ ଓଡ଼ିଶା ଛୁଇଁବା ନେଇ ପାଣିପାଗ ବିଭାଗର ଅନୁମାନ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ଆକାଶବାଣୀ କଟକ ପ୍ରଚାର କରୁଛୁ କେତୋଟି ଓଡ଼ିଆ କଥାଚିତ୍ରର ଗୀତ। ପ୍ରଥମେ କଥାଚିତ୍ର ତୁ ମୋ ଆଖିର ତାରା। ଗୀତଟିକୁ ଗାଇଛନ୍ତି ଇରା ମହାନ୍ତି।

ପରବର୍ତ୍ତୀ ଗୀତଟିକୁ ଦ୍ୱୈତକଣ୍ଠରେ ଗାଇଛନ୍ତି ନିବେଦିତା ଏବଂ ଅଭିଜିତ। କଥାଚିତ୍ର ତୁଜେ ସେହି।

ଶୁଣୁଥିଲେ କେତୋଟି ଓଡ଼ିଆ କଥାଚିତ୍ରର ଗୀତ। ଆକାଶବାଣୀ କଟକ ଅସରନ୍ତି ଅପରାହ୍ନରେ ପ୍ରଚାର କରୁଛୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ପ୍ରଥମେ କଥାଚିତ୍ର ହୈସିୟତ, ଗୀତଟିକୁ କହିଛନ୍ତି ୟେସୁ ଦାସ।

କଥାଚିତ୍ର ଫାଷ୍ଟ ଲଭ୍ ଲେଟର ଗୀତଟିକୁ ଦ୍ୱୈତ କଣ୍ଠରେ ଗାଇଛନ୍ତି ଏସ୍ପି ବାଲସୁବ୍ରମଣ୍ୟମ ଏବଂ ଲତା ମଙ୍ଗେସ୍କର।

କଥାଚିତ୍ର ତେଜାବ ଗୀତଟିକୁ ଗାଇଛନ୍ତି ନିତିନ ମୁକେଶ, ଅଲକା ଆଗ୍ନିକ, ସବୀର କୁମାର ଏବଂ ସାଥୀମାନେ।

ଅସରନ୍ତି ଅପରାହ୍ନରେ ଶୁଣୁଥିଲେ କେତୋଟି ହିନ୍ଦୀ କଥା ଚିତ୍ରର ଗୀତ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଆପଣମାନଙ୍କ ଏସ୍ଏମ୍ଏସ୍ ମାଧ୍ୟମରେ ଓଡ଼ିଆ ଆଲବମ୍ ଏବଂ ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ ଚିରହରିତ। ପ୍ରଥମେ ଏସ୍ଏମ୍ଏସ୍ଟି ଆସିଛି କାନ୍ତଲ ଆଠଗଡ଼ରୁ ଆସିଛି ଏସ୍ଏମ୍ଏସ୍ଟି। ପଠାଇଛନ୍ତି କୈଳାସ ବେହେରା ଏବଂ କାମିନୀ ବେହେରା। ସେ ଲେଖିଛନ୍ତି ନମସ୍କାର ଜୟ ମା ସନ୍ତୋଷୀ, ନମସ୍କାର ଆପଣଙ୍କୁ, କାର୍ଯ୍ୟକ୍ରମକୁ ସ୍ୱାଗତ। ଆପଣ ଅନୁରୋଧ କରିଛନ୍ତି ଓଡ଼ିଆ ଆଲବମ୍ ଝିଅ ମୁଁ ଏକ ନମ୍ବର କଥାଚିତ୍ରରେ ଇରା ମହାନ୍ତି ଗାଇଥିବା ଗୀତଟି ଶୁଣିବା ପାଇଁ। ତାହେଲେ ଶ୍ରୋତାବନ୍ଧୁ ଶୁଣି ନିଅନ୍ତୁ ଆପଣଙ୍କର ମନପସନ୍ଦର ଗୀତଟି।

ପରବର୍ତ୍ତୀ ଗୀତଟି ଶୁଣିବା ପାଇଁ ଅନୁରୋଧ ଆସି ଆମ ପାଖରେ ପହଞ୍ଚିଛି। ପଠାଇଛନ୍ତି ମିଟୁ ପାତ୍ର, ଦୁର୍ଯ୍ୟୋଧନ ପାତ୍ର ଏବଂ ସୁଦାମ ଦେବତା, ମହମ୍ମଦପୁର ବିଲହାଟ କଟକରୁ। ଆପଣମାନେ ଲେଖିଛନ୍ତି, ନମସ୍କାର ଗିରିଜା ଭାଇ, ଆପଣଙ୍କୁ ବି ବହୁତ ବହୁତ ନମସ୍କାର। କେମିତି ଅଛନ୍ତି? ମୁଁ ଏଠି ବହୁତ ଭଲରେ ଅଛି, ଆଶା କରେ ଆପଣମାନେ ନିଶ୍ଚୟ ସେଠାରେ ବହୁତ ଭଲରେ ଥିବେ। ଆପଣ ଆଜି ଅନୁରୋଧ କରିଛନ୍ତି ବାଳକୃଷ୍ଣ ଦାସ ଗାଇଥିବା ଗୀତଟି ଶୁଣିବା ପାଇଁ। ଗୀତଟି ହେଉଛି ଆହା ଜୀବନ ଧନ ମୋ ପଖାଳ କଂସା। ଗୀତଟିକୁ ରଚନା କରିଛନ୍ତି କାଳିଚରଣ ପଟ୍ଟନାୟକ। ତାହେଲେ ଭାଇ, ଶୁଣାଇ ଦେଉଛୁ ଆପଣଙ୍କର ମନପସନ୍ଦର ଗୀତଟି।

ପରବର୍ତ୍ତୀ ଗୀତଟିକୁ ଶୁଣିବାକୁ ଅନୁରୋଧ କରିଛନ୍ତି ରଞ୍ଜନ କୁମାର ଗିଲ, କୈଳାଶ ଚନ୍ଦ୍ର ଗିଲ, ଭରତ ଚନ୍ଦ୍ର ପାତ୍ର, ମହମ୍ମଦପୁର ବିଲାଟ କଟକରୁ। ଆପଣ ଅନୁରୋଧ କରିଛନ୍ତି ହ୍ୟୁମାନ ସାଗର ଗାଇଥିବା ଗୀତଟି ଶୁଣିବା ପାଇଁ ଆଲବମ୍ ତୁ ମୋର। ଗୀତଟିକୁ ରଚନା କରିଛନ୍ତି ରମାକାନ୍ତ ଦାସ। ଆ ଫେରିଆ ପ୍ରିୟା, ତାହେଲେ ଶ୍ରୋତାବନ୍ଧୁ ଶୁଣି ନିଅନ୍ତୁ ଆପଣଙ୍କର ମନପସନ୍ଦର ଗୀତଟି।

ପରବର୍ତ୍ତୀ ଏସ୍ଏମ୍ଏସ୍ଟି ଆସିଛି ବାଲେଶ୍ୱରରୁ, ପଠାଇଛନ୍ତି ସୁବ୍ରତ ଦତ୍ତ। ସୁବ୍ରତ ଭାଇ, ଆପଣଙ୍କୁ କାର୍ଯ୍ୟକ୍ରମକୁ ସ୍ୱାଗତ। ଆପଣ ଅନୁରୋଧ କରିଛନ୍ତି ବାଳକୃଷ୍ଣ ଦାସ ଗାଇଥିବା ଉଠ ଉଠ ଘନଶ୍ୟାମ ଗୀତଟି ଶୁଣିବା ପାଇଁ। ଗୀତଟିକୁ ରଚନା କରିଛନ୍ତି ନାରାୟଣ ପ୍ରସାଦ ସିଂ। ତାହେଲେ ଶୁଣି ନିଅନ୍ତୁ ଆପଣଙ୍କର ମନପସନ୍ଦର ଗୀତଟି।

ପରବର୍ତ୍ତୀ ଏସ୍ଏମ୍ଏସ୍ଟି ଆସିଛି ଭୁବନେଶ୍ୱରରୁ, ପଠାଇଛନ୍ତି ଦୁଷ୍ମନ୍ତ ସାହୁ ଏବଂ କୁଳମଣି ସାହୁ। ଶ୍ରୋତାବନ୍ଧୁ, ଆପଣଙ୍କୁ କାର୍ଯ୍ୟକ୍ରମକୁ ସ୍ୱାଗତ ଏବଂ ନମସ୍କାର। ଆପଣ ଅନୁରୋଧ କରିଛନ୍ତି ବାଳକୃଷ୍ଣ ଦାସ ଗାଇଥିବା ଗୀତଟି ଶୁଣିବା ପାଇଁ। ପୁରାତନ ଗୀତଟି ହେଉଛି ପୁରାତନ ରଚନାରୁ। ତାହେଲେ ଶ୍ରୋତାବନ୍ଧୁ, ଶୁଣି ନିଅନ୍ତୁ ଆପଣଙ୍କର ମନପସନ୍ଦର ଗୀତଟି।

ପରବର୍ତ୍ତୀ ଗୀତଟିକୁ ଶୁଣିବାକୁ ଅନୁରୋଧ କରିଛନ୍ତି ସନ୍ତୋଷ ବାରଦ। ଆସିଛି ଭୁବନେଶ୍ୱରରୁ ଏସଏମ୍ଏସ୍ଟି। ଶ୍ରୋତାବନ୍ଧୁ, ଆପଣଙ୍କୁ କାର୍ଯ୍ୟକ୍ରମକୁ ସ୍ୱାଗତ ଏବଂ ନମସ୍କାର। ଆପଣ ଅନୁରୋଧ କରିଛନ୍ତି ପ୍ରଫୁଲ୍ଲ କୁମାର ସିଂହଦେଓ ଗାଇଥିବା ଗୀତଟି ଶୁଣିବା ପାଇଁ। କଳା କଳା ମେଘ ଭାସିଯାଏ ସେ ଗାଇଛନ୍ତି ପୁରାତନ ରଚନାରୁ। ତାହେଲେ ଶୁଣିନିଅନ୍ତୁ ଆପଣଙ୍କର ଗୀତଟି।

ପରବର୍ତ୍ତୀ ଏସ୍ଏମ୍ଏସ୍ଟି ପଠାଇଛନ୍ତି ସୁନିତା ପୃଷ୍ଟି, ଗୋପାଳପୁର ନିଶ୍ଚନ୍ଦ କୋଇଲି କଟକରୁ। ସେ ଅନୁରୋଧ କରିଛନ୍ତି ସୁନା ମୈନା କଥାଚିତ୍ରରେ ବାବୁଲ ସୁପ୍ରିୟ ଗାଇଥିବା ଗୀତଟି ଶୁଣିବା ପାଇଁ। ତାହେଲେ ଶ୍ରୋତାବନ୍ଧୁ, ଶୁଣି ନିଅନ୍ତୁ ଆପଣଙ୍କର ଗୀତଟି।

ପରେ ପରେ ଏସଏମଏସଟି ଆସିଛି ପୁରୀରୁ, ପଠାଇଛନ୍ତି ସୌଜଲ୍ୟ କୁମାର ସାହୁ। ଶ୍ରୋତାବନ୍ଧୁ ଆପଣ ଅନୁରୋଧ କରିଛନ୍ତି ଫୁଲ ସିନା ଛରିଯାଏ ଗୀତଟି ଶୁଣିବା ପାଇଁ। ଗୀତଟିକୁ ଗାଇଛନ୍ତି ଶାନ୍ତିଲତା ଛଡ୍ରାଏ, ଗୀତଟିକୁ ରଚନା କରିଛନ୍ତି କ୍ଷୀରଚନ୍ଦ୍ର ପ୍ରଥାଳ। ତାହେଲେ ଶୁଣି ନିଅନ୍ତୁ ଆପଣଙ୍କ ଗୀତଟି।

ପରବର୍ତ୍ତୀ ଏସ୍ଏମ୍ଏସ୍ଟି ଆସିଛି, ଜେନାପୁର ଯାଜପୁରରୁ ପଠାଇଛନ୍ତି ଅରୁଣ କୁମାର ବେହେରା। ଅରୁଣ ଭାଇ, ଆପଣ ଅନୁରୋଧ କରିଛନ୍ତି ସୌରିନ ଭଟ୍ଟ ଗାଇଥିବା ମେଘରେ ମେଘରେ ଗୀତଟି ଶୁଣିବା ପାଇଁ ଆଲବମ୍ ସାଧବ ବୋହୂ। ତାହେଲେ ଶୁଣି ନିଅନ୍ତୁ ଆପଣଙ୍କର ମନପସନ୍ଦର ଗୀତଟି।

ପରବର୍ତ୍ତୀ ଏସଏମଏସଟି ଆସିଛି ଯାଜପୁର ରୋଡ଼ରୁ, କଲେଜ ଛକ ଯାଜପୁର ରୋଡ଼ରୁ ଆସିଛି, ପଠାଇଛନ୍ତି କଳ୍ପନା ସାହୁ। ଆପଣଙ୍କୁ କାର୍ଯ୍ୟକ୍ରମକୁ ସ୍ୱାଗତ। ଆପଣ ଅନୁରୋଧ କରିଛନ୍ତି ରାଧାକୃଷ୍ଣ ଭଞ୍ଜ ଗାଇଥିବା ଆଧୁନିକ ଗୀତଟିଏ ଶୁଣିବା ପାଇଁ, ମେଘ ନୁହେଁ ତୁମେ ପ୍ରେମିକା। ଗୀତଟିକୁ ରଚନା କରିଛନ୍ତି ନିମାଇ ମହାନ୍ତି। ତାହେଲେ ଶ୍ରୋତାବନ୍ଧୁ, ଶୁଣି ନିଅନ୍ତୁ ଆପଣଙ୍କର ଗୀତଟିଏ।

ପରବର୍ତ୍ତୀ ଗୀତଟିକୁ ଶୁଣିବାକୁ ଅନୁରୋଧ କରିଛନ୍ତି ଅନିତାରାଣୀ ପଣ୍ଡା ପରିପୂର୍ଣ୍ଣା ପଣ୍ଡା ମରେଇଗାଁ ହାଟଡ଼ି କେନ୍ଦୁଝରରୁ। ଶ୍ରୋତାବନ୍ଧୁ, ଆପଣଙ୍କୁ କାର୍ଯ୍ୟକ୍ରମକୁ ସ୍ୱାଗତ ଏବଂ ନମସ୍କାର। ଆପଣ ଅନୁରୋଧ କରିଛନ୍ତି ଅନ୍ତରା ଚକ୍ରବର୍ତ୍ତୀ ଗାଇଥିବା ଗୀତଟି ଶୁଣିବା ପାଇଁ। ଆଲବମ୍ ପ୍ରଥମ ଅନ୍ତରା ଗୀତଟିକୁ ଗାଇଛନ୍ତି ଅନ୍ତରା ଚକ୍ରବର୍ତ୍ତୀ। ତାହେଲେ ଶ୍ରୋତାବନ୍ଧୁ, ଶୁଣି ନିଅନ୍ତୁ ଆପଣଙ୍କର ମନପସନ୍ଦର ଗୀତଟି।

କାର୍ଯ୍ୟକ୍ରମ ଚିରହରିତ୍ରେ ଶୁଣିଲେ ଓଡ଼ିଆ ଲଘୁ ସଙ୍ଗୀତ ଏବଂ ଓଡ଼ିଆ ଆଲବମ୍ ଗୀତ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରଚାର କରୁଛୁ ସମବେତ କଣ୍ଠରେ ଦେଶଭକ୍ତି ଗୀତ ପରିବେଷଣ କରିଛନ୍ତି ଆକାଶବାଣୀ କୋରାଲ ଗ୍ରୁପ୍ର କଣ୍ଠଶିଳ୍ପୀମାନେ ଗୀତ ରଚନା ନାରାୟଣ ପ୍ରସାଦ ସିଂହ।

ଶୁଣିଲେ ମିଳିତ କଣ୍ଠରେ ଦେଶାତ୍ମବୋଧକ ଗୀତ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରଚାର କରୁଛୁ ଓଡ଼ିଆ କଥାଚିତ୍ର ଗୀତ ପ୍ରଥମେ ଗାଇଛନ୍ତି ବାବୁସାନ କଥାଚିତ୍ର ଜବରଦସ୍ତ ପ୍ରେମିକ।

0: ଶୁଣିଲେ ଓଡ଼ିଆ କଥାଚିତ୍ର ଗୀତ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା ବିଦ୍ୟୁତ୍ ବିଲ୍ ହ୍ରାସ କରିବା ସହିତ ପରିବେଶକୁ ମଧ୍ୟ ସୁରକ୍ଷିତ କରିପାରିବେ। ଏହା ସହିତ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ 138,000 ଟଙ୍କା ପର୍ଯ୍ୟନ୍ତ ସବ୍ସିଡି ପାଇବେ। ଆଜି ହିଁ ପିଏମ୍ ସୂର୍ଯ୍ୟଘର ଯୋଜନା ପାଇଁ ଆବେଦନ କରନ୍ତୁ। ନିଜ ଛାତରେ ସୌର ପ୍ୟାନେଲ ଲଗାନ୍ତୁ।
2: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ଘର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
0: ପ୍ରଚାର କରୁଛୁ କାର୍ଯ୍ୟକ୍ରମ ଯୁବବାଣୀ।

0: ନମସ୍କାର ଶ୍ରୋତା ବନ୍ଧୁ,
1: ଶୁଭ ସନ୍ଧ୍ୟା।
0: ସୃଜନୀ ସନ୍ଧ୍ୟାର ସାହିତ୍ୟ ଆସରକୁ ସ୍ୱାଗତ କରୁଛି ମୁଁ ଆପଣଙ୍କ ସାଥୀ ସ୍ୱାତି।
1: ଆଉ ମୁଁ ପ୍ରୀତି।
0: ଶ୍ରୋତା ବନ୍ଧୁ, ମଣିଷ ତା ଜୀବନରେ କଣ କେବଳ ତାର ବାସ୍ତବତାକୁ ନେଇ ବଞ୍ଚେ ନା ଜୀବନରେ କଳ୍ପନାର କିଛି ଭୂମିକା ରହିଛି?
1: ଆମେ ସମସ୍ତେ ଜୀବନରେ ବାସ୍ତବତାକୁ ଅଧିକ ଗୁରୁତ୍ୱ ଦେଇଥାଉ। ଖାଇବା, ପିଇବା, ରହିବା, ବିଳାସ କରିବା ଏବଂ ଏସବୁ ପାଇଁ ସାଧନ ଏବଂ ସମ୍ବଳମାନ ସଂଗ୍ରହ କରିବା ପରେ ବାସ୍ତବତା ଗୁଡିକ ଆମକୁ ଜୀବନ ସାରା ବ୍ୟସ୍ତ ରଖିଥାଏ।
0: ହଁ ବନ୍ଧୁ, ଯିଏ ଏହି ବାସ୍ତବତା ଗୁଡିକୁ ଧ୍ୟାନରେ ରଖି ସେହି ଅନୁସାରେ ତାର ସମସ୍ତ କାର୍ଯ୍ୟ କରିଥାଏ ସେ ହିଁ ଜୀବନରେ ସଫଳ ହୋଇଥାଏ, ଅବା ସଫଳ ବୋଲି ବିବେଚିତ ହୋଇଥାଏ। ନା କଣ କହୁଛ ପ୍ରୀତି?
1: ଠିକ କହିଛ ସ୍ୱାତି। ସେଇଥିପାଇଁ ପରା କଳ୍ପନା ପ୍ରବଣ ହେବା ଅପେକ୍ଷା ବାସ୍ତବବାଦୀ ହେବା ଅଧିକ ଗ୍ରହଣୀୟ ହୋଇଥାଏ। ନିଜର ନିତିଦିନିଆ ବାସ୍ତବତା ଯେମିତିକି ନିଜର କୋଠାବାଡ଼ି।

0: डिपोजिट, शेयर, पुओ झीओ क्यारियर, क्षमता, प्रतिपत्ति एवं प्रशंसा इत्यादि मनीष पूरापूरी निमज्जित हो जाए।
1: एही मोह गुड़िक भितरे मन एपरी भर्ती होइथाय जे सेठी स्वप्न पई कल्पना पई भी स्थान मिले नाही। आस्ते आस्ते मनटी एही सांसारिक वास्तवता सह एते अभ्यस्त होइ जाय जे ताहा बाहरे आउ किछि अनुभवर अवकाश रही जाय नाही। जीवनटी वास्तवतार एक बोझ होइ रही जाय।
0: ଏଭଳି ଯନ୍ତ୍ରବତ୍ ଜୀବନ ଅନ୍ତତଃ ସବୁ ମଣିଷ ବଞ୍ଚିପାରନ୍ତିନି ବନ୍ଧୁ। ବାସ୍ତବତା ମୁଖୀ ବସ୍ତୁବାଦୀ ପଥର ହୃଦୟମାନଙ୍କ ଭିଡ଼ ଭିତରୁ ତେବେ ବି କେତେଟା ମନ ବିସ୍ତରି ଯାଏ, ଦିଗନ୍ତରୁ ଦିଗନ୍ତ ଯାଏ, ଗ୍ରହ ନକ୍ଷତ୍ର ଯାଏ, ରାତିର ଅନ୍ଧାରକୁ ମାପି ଉଆସି ଆକାଶରେ ଜଳି ଉଠୁଥିବା ଅଗଣିତ ତାରକା ମଣ୍ଡଳ ଯାଏ, ପାହାଡ଼ ଜଙ୍ଗଲର ଭିତ୍ତିପ୍ରଦ ରହସ୍ୟମୟତାକୁ ଏଡ଼ାଇ ପହଞ୍ଚିଯାଏ କେତେ କେଉଁ ଅପହଞ୍ଚ ଇଲାକାରେ। ଜାଣିଛନ୍ତି ବନ୍ଧୁ କାହିଁକି? କାରଣ କଳ୍ପନା ବିଳାସ ହେଉଛି ମନୁଷ୍ୟର ପ୍ରକୃତି।
1: ନିଜର ସୀମିତ ପରିବେଶରୁ ମାନସିକ ସ୍ତରରେ ପ୍ରସାରିତ ହୋଇ ଆସିବା ହିଁ ହେଉଛି କଳ୍ପନା। ମଣିଷ କଳ୍ପନା କରିପାରିଛି ବୋଲି ଆଜି ଆମେ ଖାଦ୍ୟ ଉତ୍ପାଦନ କରୁଛେ, ବଜାର ଗଢ଼ିଛେ, ରୋଷେଇ କରି ବିଭିନ୍ନ ଖାଦ୍ୟ ଖାଇପାରୁଛେ, ବାସଗୃହରେ ବସବାସ କରୁଛେ, ଗାଡ଼ି ମଟରରେ ବୁଲି ପାରୁଛେ, ଆକାଶରେ ଉଡ଼ି ପାରୁଛେ। ଏବଂ ମଣିଷର କଳ୍ପନାରୁ ସର୍ବୋପରି ସୃଷ୍ଟି ହୋଇଛି ଭାଷା, ଲିପି ଏବଂ ସାହିତ୍ୟ।
0: ବନ୍ଧୁ ଆପଣ ତ ଜାଣନ୍ତି, ଭୂତ ପ୍ରେତ ଡାହାଣୀ ଚିରୁଗୁଣି ଗନ୍ଧର୍ବ ଅପ୍ସରା ଦେବ ଦେବୀଙ୍କଠାରୁ ଆରମ୍ଭ କରି ସମଗ୍ର ପ୍ରକୃତି ଏବଂ ସୃଷ୍ଟି ପର୍ଯ୍ୟନ୍ତ କଳ୍ପନାର ଡେଣା ମେଲି ଯାଉଥାଏ। ଗାଁ ଲୋକଟିଏ ନିଜ ସତ୍ୟତାର ପ୍ରମାଣ ଦେବା ପାଇଁ ସୂର୍ଯ୍ୟ ଚନ୍ଦ୍ରଙ୍କୁ ସାକ୍ଷୀ ରଖିପାରେ, ସନ୍ଧ୍ୟାକାଳର ଦୁଆହି ଦେଇପାରେ, ପାହାଡ଼ ପଥରକୁ ପ୍ରଭୁ ଏବଂ ରାଜା ବୋଲି ମାନିପାରେ, ନଦୀକୁ ଦେବୀ ଏବଂ ମାଟିକୁ ମା ବୋଲି କହେ, ଦଶ ଦିଗପାଳ ଏବଂ ଅଗ୍ନିଙ୍କୁ ସାକ୍ଷୀ ରଖି ମଣିଷ ଅପର ମଣିଷଟିକୁ ସାତ ଜନ୍ମର ସାକ୍ଷୀ ବୋଲି ଧରି ନେଇପାରେ। ଏସବୁ ହୁଏ କେବଳ ମଣିଷର କଳ୍ପନା ଶକ୍ତି ଯୋଗୁଁ।
1: ଠିକ କହୁଛ ପ୍ରୀତି, କଳ୍ପନା ଆମକୁ ବାସ୍ତବତାର ଅର୍ଗଳି ମଧ୍ୟରୁ ଟାଣି ଆଣି ବାହାରକୁ ନେଇଯାଏ। ଯାହାର କଳ୍ପନା କରିବାର ସାମର୍ଥ୍ୟ ନାହିଁ ତାର ଆଧ୍ୟାତ୍ମିକ ଅନୁଭବ ମଧ୍ୟ ନାହିଁ, କାରଣ ଆଧ୍ୟାତ୍ମିକ ଅନୁଭବର ମାନେ ହିଁ ଏକ ଉତ୍ତରିତ ସ୍ତରର କାଳ୍ପନିକ ଅନୁଭବ ଯେଉଁଠି ନିଜେ ବ୍ୟକ୍ତି ସତ୍ତାର ଉର୍ଦ୍ଧକୁ ଯିବାକୁ ହୁଏ। ସେଇଥିପାଇଁ କୁହାଯାଏ ଯାହାର ମନ ଜଳେ ତାର ପ୍ରଭୁ ଶେଳେ।
0: କେବଳ ପୂଜାର୍ଚ୍ଚନା ନୁହେଁ ବନ୍ଧୁ, ମାନବୀୟ ସମ୍ପର୍କ ଗୁଡ଼ିକରେ ଯଦି କଳ୍ପନାର ଅଭାବ ଘଟେ, କେବଳ ନିଜର କଥା ଏବଂ ନିଜ ଜୀବନର ହିସାବ ଭିତରେ ଯିଏ ଆବଦ୍ଧ ହୋଇ ରହେ, ତେବେ ଜୀବନଟି ନିଃସଙ୍ଗ ହୋଇ ଶୋଚନୀୟ ହୋଇଉଠେ। ଆତ୍ମ ମନସ୍କତାରୁ ମୁକ୍ତ କରି କଳ୍ପନା ହିଁ ଆମକୁ ଅନ୍ୟ ସହିତ ଯୋଡ଼େ।
1: ହଁ ବନ୍ଧୁ, ଯେତେବେଳେ ଜଣେ ଅନ୍ୟ ଜଣଙ୍କୁ କହେ ଯେ ମୁଁ କଳ୍ପନା କରିପାରୁଛି ତୋ ଭିତରର ଦୁଃଖକୁ, ସେତେବେଳେ ମାନସିକ ସ୍ତରରେ ସେ ତାର ଆତ୍ମକୈନ୍ଦ୍ରିକତାକୁ ତ୍ୟାଗ କରି ଅନ୍ୟକୁ ଅନୁଭବ କରେ। ଅନ୍ୟକୁ ଅନୁଭବ କରିବା ପାଇଁ ଲୋଡ଼ା ହୁଏ କଳ୍ପନା। ଏଇଥିପାଇଁ କଳ୍ପନା ହେଉଛି ସମ୍ବେଦନଶୀଳତାର ଆଧାର।
0: ଶ୍ରୋତା ବନ୍ଧୁ, କଳ୍ପନା ଖାଲି ସ୍ଥିତିହୀନ ବାସ୍ତବତାହୀନ କଥାକୁ ଭାବିବାର କାବ୍ୟିକ ବିଳାସ ନୁହେଁ। ଏହା ବ୍ୟକ୍ତିକୁ ଚେତନାର ସ୍ତରରେ ତାର ସଂକୀର୍ଣ୍ଣ ଆତ୍ମକୈନ୍ଦ୍ରିକତାରୁ ମୁକ୍ତି କରି ସାରା ସୃଷ୍ଟି ପ୍ରତି ଉନ୍ମୁକ୍ତ କରିଦେବାର ଏକ ପ୍ରଚେଷ୍ଟା। କଳ୍ପନାକୁ ବାଦ ଦେଇ ବାସ୍ତବତା ଶୋଚନୀୟ, ଏବଂ ବାସ୍ତବତାର ମାଟି ନଥାଇ କଳ୍ପନାର ଲତିକା ମାଡ଼ିବା ଯେପରି ଅସମ୍ଭବ, ତେବେ ବନ୍ଧୁ ମଣିଷର କଳ୍ପନା ଏବଂ ଜୀବନର ବାସ୍ତବତା ମଧ୍ୟରେ ଥିବା ସମ୍ପର୍କ ବିଷୟରେ ଅଧିକ ଆଲୋଚନା ନିଶ୍ଚିତ ହେବା ଉଚିତ। ତେଣୁ ଆସନ୍ତୁ ଶୁଣିବା ଏହି ପରିପ୍ରେକ୍ଷୀରେ ଆଜିର ଆଲୋଚନା, କଳ୍ପନାର ବାସ୍ତବତା ଓ ବାସ୍ତବତାର କଳ୍ପନା, ଯାହାକୁ ଆଲୋଚନା କରୁଛନ୍ତି ପୂଜ୍ୟ ବିଶ୍ୱାଳ।
2: ନମସ୍କାର, ତୁମର ଏହି ନନ୍ଦନ କଳା, ତୁମର ଏହି ମାଧବୀ କଳ୍ପନା, କିପରି ସତେ କହ କବି କରିବ ଅର୍ଚ୍ଚନା। କଳ୍ପନା ବିଳାସୀ କବିମାନଙ୍କୁ ଏପରି ପ୍ରଶ୍ନ କରିଥିଲେ କବି ସଚ୍ଚିଦାନନ୍ଦ ରାଉତରାୟ। ନନ୍ଦନ କଳା ଏବଂ ମାଧବୀ କଳ୍ପନା ହିଁ ସର୍ଜନାର ଆଧାରଶିଳା। କଳ୍ପନା ବିଳାସ ବିନା ସାହିତ୍ୟ, ଦର୍ଶନ, ବିଜ୍ଞାନ ଏସବୁର ସ୍ଥିତି ନାହିଁ। ଆଦୌ ନଥିବା ପୃଥିବୀର କଥା ମିଛି ମିଛିକା ମଣିଷର ଗାଥା ବର୍ଣ୍ଣନାରେ ମୁଖର ସାହିତ୍ୟ। ଘଟିନଥିବା ଘଟଣା ଖୋଜିବା ଯେମିତି ସାହିତ୍ୟର ସାରାଂଶ, ସେମିତି ଅନ୍ଧକାରାଚ୍ଛନ୍ନ ଶୂନ୍ୟ କୋଠରୀରେ କଳା ବିଲେଇର ଅନ୍ୱେଷଣ ବୋଧହୁଏ ଦର୍ଶନ। ପୁଣି ନଦୀକୁ ଭୁଲି ନକ୍ଷତ୍ର ସନ୍ଧାନରେ ବ୍ରତୀ ହେବାକୁ ଯେପରି ବିଜ୍ଞାନ କୁହାଯାଏ, ଏବଂ ଭୂମିକୁ ଏଡ଼େଇ ଭୂମା ଆଡ଼କୁ

ପଢ଼ିବାର ନାମ ହେଉଛି ଧର୍ମ। ସାହିତ୍ୟ, ଦର୍ଶନ, କଳା, ବିଜ୍ଞାନ, ଧର୍ମ ଏମିତି ସବୁଠାରେ ଯେମିତି ବାସ୍ତବତା ବିଡ଼ମ୍ବିତ, କଳ୍ପନାର ପ୍ରଭୁତ୍ୱ ନିରବଚ୍ଛିନ୍ନ। ବୀର ହନୁମାନ ହାତ ପାପୁଲିରେ ପାହାଡ଼ ଧାରଣ କରି ଶୂନ୍ୟରେ ବିଚରଣ କରୁଥିବା ଦୃଶ୍ୟ ସହିତ ଆମେମାନେ ଆବାଲ୍ୟ ପରିଚିତ। କେବଳ କ'ଣ ହନୁମାନ ଶୂନ୍ୟରେ ବିଚରଣ କରନ୍ତି, ଦେବଶ୍ରୀ ନାରଦ ମଧ୍ୟ ଅନ୍ତରୀକ୍ଷରେ ସ୍ୱଚ୍ଛନ୍ଦରେ ଚଲାବୁଲା କରିପାରନ୍ତି। ଆମ ବୁଢ଼ୀମା କାହାଣୀର ରଜାପୁଅ ହାତରେ ବାର ହାତ ପରିମିତ ଖଣ୍ଡା, ତ ରାଜକୁମାରୀର ବାର ହାତ ବେଣୀ। ବୁଢ଼ୀ ଅସୁରୁଣୀର ଜୀବନ କେଉଁଠି? ସାତ ତାଳ ପଙ୍କ ଭିତରେ ଯେଉଁ ଉଆସ, ତା ଭିତରେ ନିବୁଜ କୋଠରୀ, ତା ଭିତରେ ସିନ୍ଦୁକ, ସିନ୍ଦୁକ ଭିତରେ ଫରୁଆ, ଫରୁଆ ଭିତରେ କଳା ଭଅଁର, ସେଇ କଳା ଭଅଁର ଦେହରେ ଅସୁରୁଣୀର ଜୀବନ। ରାକ୍ଷସୀ ବୁଢ଼ୀ ପୁଣି ସୁଦର୍ଶନ ରାଜପୁତ୍ରଟିକୁ ଦିନରେ କିପରି ମେଣ୍ଢା କରିଦିଏ, ସେ କଥା କ'ଣ କାହାକୁ ଅଛପା? କାହାକୁ କ'ଣ ଅଛପା ଯେ କାଞ୍ଚନ ଗଛ ଇଚ୍ଛା କଲେ କାଞ୍ଚନବରଣ ଯୁବତୀ ପାଲଟି ଯାଏ, ପୁଣି ସାହାଡ଼ ଗଛରୁ ବାହାରି ଆସେ ସାହାଡ଼ ସୁନ୍ଦରୀ। ଆମ କଥା କାହାଣୀରେ ଗଛମାନେ ଚାଲିପାରନ୍ତି ତ ପଶୁପକ୍ଷୀମାନେ କଥା କହିପାରନ୍ତି। ଜହ୍ନରାତିର ଆକର୍ଷଣରେ ଅପ୍ସରାମାନେ ମାଟିକୁ ଓହ୍ଲାଇ ଆସନ୍ତି ମହାକାଶରୁ, ପୁଣି ସାପମାନେ ପର ଲଗାଇ ଉଡ଼ିପାରନ୍ତି ଚଢ଼େଇ ପରି। କେବଳ ଭାରତୀୟ ସାହିତ୍ୟ ଯେ କଳ୍ପନା ବିଳାସରେ ପରିପୂର୍ଣ୍ଣ ତା ନୁହେଁ, ବିଶ୍ୱର ଯେକୌଣସି ଭାଷାର ସାହିତ୍ୟରେ ମନଗଡ଼ା କଥା ଏକ ମୂଲ୍ୟବାନ ବିଭବ। ଆମ ପୁରାଣରେ ନରସିଂହଙ୍କର ପରିକଳ୍ପନା ତ ଗ୍ରୀକ ପରମ୍ପରାରେ ସିଂହାସୁରୀ ବା ସ୍ପିଙ୍କ୍ସଙ୍କର ଅବତାରଣା ସବୁକିଛି ତ କଳ୍ପନା ପ୍ରସୂତ। କୁମ୍ଭକର୍ଣ୍ଣ ଓ ରିଭାନ୍ ୱିଙ୍କଲ୍ଙ୍କ ମଧ୍ୟରେ ସାମଞ୍ଜସ୍ୟ ଅସାମାନ୍ୟ। ଆମ କଥା କାହାଣୀରେ କୁହୁକର ଅବସ୍ଥାନ ତ ଆରବ୍ୟ ରଜନୀରେ ଆଲାଦିନ୍ର ଚିରାଗ। ଓଡ଼ିଆ ମହାଭାରତରେ ଆଦିକବି ସାରଳା ଦାସଙ୍କ ନବଗୁଞ୍ଜର ବେଶର ବର୍ଣ୍ଣନା ପୃଥିବୀର ସାରସ୍ୱତ ଇତିହାସରେ ଅନନ୍ୟ ଓ ଅଦ୍ଭୁତ। ଗୋଟିଏ ଶରୀରରେ ନଅ ଗୋଟି ପ୍ରାଣୀଙ୍କ ଅଙ୍ଗର ସମାହାର କଳ୍ପନା ବିଳାସର ଶିଖର ନିଶ୍ଚୟ। କବିଙ୍କ ଭାଷାରେ, ଶୁଣଃ ବୈବସୁତ ମନୁ ବଦୟନ୍ତୀ ଅଗସ୍ଥି, ଏକହି ଶରୀରେ ଦେବ ଧଇଲେ ଯେ ନବମୃତି। କୁକୁଡ଼ାର ମୁଣ୍ଡ ଗୋଟି ଅତୀବ ସୁନ୍ଦର ଦିଶଇ, ବୃଷଭ ଚୂଳ ଯେ ମଜୁରର କଣ୍ଠ ବିରାଜୟ। ଅହିରର ପୁଚ୍ଛା ମଝା ସିଂହକଟି ପ୍ରାୟ, ବ୍ୟାଘ୍ରର ଚରଣ ଗୋଟି ଅତୀବ ଶୋଭା ପାଏ। ତୁରଙ୍ଗ ଚରଣ ଯେ ଦିଶଇ ସୁନ୍ଦର, ଆବର ପାଦ ଗୋଟି ଅଟଇ କରିବର। ଆଗପାଦ ଗୋଟିକ ମନୁଷ୍ୟର କର ଯେ ଅଟଇ, ସେକରେ ପଦ୍ମପୁଷ୍ପ ଗୋଟିଏ ଏକ ଘେନିଲେ ଭାବଗ୍ରାହୀ। ସେହିପରି ଯଦି କଥା କିମ୍ବଦନ୍ତୀକୁ ନିରେଖିବା, ତେବେ ଭୂତପ୍ରେତମାନେ ତ ସବୁ ସାହିତ୍ୟର ସମ୍ଭାର ଭାବେ ପରିଗଣିତ। କେଉଁ ସାହିତ୍ୟରେ ନାରୀର ମୁଖ ଚନ୍ଦ୍ର, ତ ଆଉ କେଉଁଠି ପ୍ରେମିକାର ଆଖି ନକ୍ଷତ୍ର? କେଉଁଠି ନାଭି ସମୁଦ୍ର, ତ କେଉଁଠି ପ୍ରଶ୍ୱାସ ପ୍ରଭଞ୍ଜନ? ପୁଣି ସ୍ୱର୍ଗ, ନର୍କ, ପୁନର୍ଜନ୍ମ, ଆତ୍ମା, ପରମାତ୍ମା, ଦେବ, ଦାନବ, ଏଞ୍ଜେଲ, ଡେଭିଲ, ଆଶୀର୍ବାଦ, ଅଭିଶାପ, ମୋକ୍ଷ, ନିର୍ବାଣ, ବନ୍ଧନ, ମୁକ୍ତି ଆଦି ଧର୍ମ ସମ୍ବନ୍ଧୀୟ କାଳ୍ପନିକ ଶବ୍ଦାବଳୀରେ ବିଶ୍ୱ ଜୀବନ ସଦା ଆଚ୍ଛନ୍ନ। ଜେରୁସେଲମ୍ ସ୍ଥିତ ହିବ୍ରୁ ବିଶ୍ୱବିଦ୍ୟାଳୟର ଇତିହାସ ବିଭାଗର ପ୍ରଫେସର ୟୁଭଲ୍ ନୋଆ ହାରାରୀଙ୍କ ଚର୍ଚ୍ଚିତ ପୁସ୍ତକ ସାପିଏନ୍ସ ଅ ବ୍ରିଫ୍ ହିଷ୍ଟ୍ରି ଅଫ୍ ହ୍ୟୁମାନ୍ କାଇଣ୍ଡରେ ପ୍ରଦତ୍ତ କିଛି ତଥ୍ୟ ଓ ତତ୍ତ୍ୱ ଏଠାରେ ପ୍ରଣିଧାନ ଯୋଗ୍ୟ। ପ୍ରଫେସର ହାରାରୀଙ୍କ ମତରେ ବାସ୍ତବତା ଦୁଇ ପ୍ରକାର, ସ୍ଥୂଳ ବାସ୍ତବତା ବା ଅବଜେକ୍ଟିଭ୍ ରିଆଲିଟି ଏବଂ କଳ୍ପିତ ବାସ୍ତବତା ବା ଇମାଜିନ୍ ରିଆଲିଟି। ମଣିଷ ସ୍ଥୂଳ ବାସ୍ତବତାରେ ବସବାସ କରେ, କଳ୍ପିତ ବାସ୍ତବତାରେ ବଞ୍ଚେ। ଦୃଶ୍ୟମାନ ପୃଥିବୀ ସ୍ଥୂଳ ବାସ୍ତବତାର ପୃଥିବୀ, ପାହାଡ଼ ପର୍ବତ, ନଦ ନଦୀ, ଗଛ ବୃକ୍ଷ ଏସବୁ ସ୍ଥୂଳ ବାସ୍ତବତାର ପ୍ରତୀକ। ପାଣି, ପବନ, ଖାଦ୍ୟପେୟ ଆଦି ମଣିଷ ତିଷ୍ଠି ରହିବା ପାଇଁ ଅପରିହାର୍ଯ୍ୟ, କିନ୍ତୁ ମଣିଷ ବଞ୍ଚି ରହିବା ପାଇଁ ପାଣି ପବନ ବ୍ୟତୀତ ଆଉ କିଛି ମଧ୍ୟ ଲୋଡ଼ା। ସେହି ଆଉ କିଛି ମଣିଷର କଳ୍ପନା ପ୍ରସୂତ, ତାହା ହିଁ କଳ୍ପିତ ବାସ୍ତବତା। ପୃଥିବୀର ଭୂଗୋଳ ଏକ ସ୍ଥୂଳ ବାସ୍ତବତା, କିନ୍ତୁ ମାଟି ଆମର ମା ଓ ଆମେମାନେ ପୃଥିବୀର ସନ୍ତାନ ଏପରି ଧାରଣା ହେଉଛି ଗୋଟିଏ କଳ୍ପିତ ବାସ୍ତବତା। ଅତଏବ ଯଦି ସ୍ଥୂଳ ପୃଥିବୀ ବିନା ଆମର ଅସ୍ତିତ୍ୱ ନାହିଁ, କଳ୍ପିତ ପୃଥିବୀ ବିନା ଆମର ଅସ୍ମିତା ଅସମ୍ଭବ। ମଣିଷ ଆଦିମାନବ ବା ବଣ ମଣିଷରୁ ଆଧୁନିକ ମନୁଷ୍ୟ ହେବାର ଯାତ୍ରା ସମ୍ଭବ ହୋଇଛି କେବଳ ତାର କଳ୍ପନା ବିଳାସ ପାଇଁ। କଳ୍ପନା ବିଳାସ ମଣିଷ ଜାତିର ଏକ ଦୁର୍ଲଭ ସଦ୍ଗୁଣ। ଏହା ବଳରେ ମଣିଷ ଗପ କହି ଶିଖିଲା, କଥା, ଗାଥା, କାହାଣୀ, କିମ୍ବଦନ୍ତୀ ସୃଷ୍ଟି କଲା, ନିଜର ଯାତ୍ରାକୁ ଇତିହାସ କରି ଲିପିବଦ୍ଧ କରି ରଖିପାରିଲା, ସମ୍ପର୍କର ସୂତ୍ର ଆବିଷ୍କାର କଲା, ନୀତି ନିୟମ ଗଢ଼ିଲା, ଜାତି ଧର୍ମ ଉପାସନା ଈଶ୍ୱର ବାଣୀ ଠାଣି ସବୁ ତିଆରି କଲା। ମଣିଷ ଯେତେ ଆଗକୁ ମାଡ଼ି ଚାଲିଲା, ସେତେ ସେତେ ନୂଆ ସବୁ କହିବାରେ ଲାଗିଲା, ନୂଆ ନୂଆ ବିଷୟ ଗଢ଼ିଲା, ରାଷ୍ଟ୍ର, ଜାତୀୟତା, ଧର୍ମ, କମ୍ପାନୀ, ବ୍ୟାଙ୍କ, ମୁଦ୍ରା, ଗଣତନ୍ତ୍ର, ବିଶ୍ୱଗୋଷ୍ଠୀ ଏସବୁକୁ ନିଜ ମନରୁ ଜନ୍ମ ଦେଲା। ସେବା ସଂଘ ଓ ରାଜନୈତିକ ଦଳ ମଧ୍ୟ ମଣିଷର ମାନସ ସନ୍ତାନ। ସୁତରାଂ ଏହି ସମସ୍ତ ସଂସ୍ଥା ବା ଅନୁଷ୍ଠାନ, ନିୟମ, ଚଳଣି ମଣିଷର କାଳ୍ପନିକ କଳାକୃତି। କିନ୍ତୁ ଏହିସବୁ କଥା କାହାଣୀ, କିମ୍ବଦନ୍ତୀ

ନୀତି ନିୟମ ଏପରିକି ସଂସ୍ଥା ବା ଅନୁଷ୍ଠାନ ସବୁ ଅଚଳ ହୋଇପଡ଼ନ୍ତା ଯଦି ଏହା ପଛରେ ସାମୂହିକ ଆସ୍ଥା ନ ରହନ୍ତା। ମଣିଷ ତେଣୁ କେବଳ ଗପ କହିଲା ନାହିଁ, ସେ ଗପକୁ ବିଶ୍ୱାସଭାଜନ କରାଇଲା ମଧ୍ୟ। ଖୁବ୍ ସମ୍ଭବତଃ ପ୍ରାଚ୍ୟ ଭୂଖଣ୍ଡରେ ହିଁ ପ୍ରଥମେ ପୃଥିବୀକୁ ମାତା ବୋଲି ସମ୍ବୋଧନ କରାଗଲା। ଅଥର୍ବ ବେଦର ଏକ ଶ୍ଳୋକ ରହିଛି ଯାହା ହେଉଛି ମାତା ଭୂମି ପୁତ୍ରହଂ ପୃଥିବ୍ୟା, ଅର୍ଥାତ୍ ଭୂମି ହେଉଛି ମାତା ଏବଂ ଆମେମାନେ ହେଉଛେ ପୃଥିବୀର ସନ୍ତାନ। ପୃଥିବୀର ଭୂଗୋଳ ସହିତ ଆମେ ଯୋଡ଼ି ହେଲୁ, ପୃଥିବୀକୁ ମା ମାନି ତା ସହିତ ଘନିଷ୍ଠ ହେଲୁ। ଭାରତ ଏକ ଭୂଖଣ୍ଡ, ତାହା ହିଁ ସ୍ଥୂଳ ବାସ୍ତବତା, କିନ୍ତୁ ଆମେ ତାକୁ ଏକ ମହାଜାତିର ରୂପ ଦେଲୁ। ହିମଗିରି ସୀମନ୍ତିତ ମସ୍ତକ ମିଦମମ୍ ବୋଧି ପରିଗତ ପାର୍ଶ୍ୱମ୍ ବୋଲି କଳ୍ପନା କରି ମାତା ଭାବରେ ପିଢ଼ି ପିଢ଼ି ଧରି ତାକୁ ବନ୍ଦନା କଲୁ। ଆମେ ପୁଣି ହିମାଳୟକୁ ଦେବତାତ୍ମା କହିଲୁ, ତ ନଦୀକୁ କହିଲୁ ପୁଣ୍ୟତୟା, ଧାତ୍ରୀ କହିଲୁ ଧରିତ୍ରୀକୁ। ଛୋଟ ଖଣ୍ଡେ ଭୂଭାଗ ବ୍ରିଟେନକୁ କୁହାଗଲା ଗ୍ରେଟ୍, ତ ସମଗ୍ର ୟୁରୋପକୁ ଜ୍ଞାନବିଜ୍ଞାନର ତପଭୂମି ଭାବରେ ଅଭିହିତ କରାଗଲା। ଜାତି, ମହାଜାତି, ଜାତୀୟତା, ମହାନତା, ତପୋଭୂମି, ଏସବୁକୁ କ'ଣ ସ୍ଥୂଳ ଭାବରେ ଦେଖିହେବ? କିନ୍ତୁ ଏସବୁର କଳ୍ପିତ ବାସ୍ତବତା ସ୍ଥୂଳ ବାସ୍ତବତାଠାରୁ କାହିଁ କେତେ ଗୁଣରେ ଯେ ଅଧିକ ପ୍ରଭାବଶାଳୀ, ଏହାକୁ କେହି ଅସ୍ୱୀକାର କରିପାରିବେ ନାହିଁ। ସେହିପରି ପୁଣି ପ୍ରଶ୍ନ ଆସେ, ଈଶ୍ୱର ବାସ୍ତବ ନା ଏକ ଭାବାବେଗ? କାଳେ କାଳେ ଈଶ୍ୱର ବିଶ୍ୱାସର ପ୍ରତିଫଳନ, ମଣିଷର ମାନସ ସମ୍ଭୂତ। ଯେମିତି ଧର୍ମ ବାସ୍ତବ ନୁହେଁ, ମନୀଷୀମାନଙ୍କର ମନଶ୍ଚକ୍ୟୁର ଆବିଷ୍କାର, ଧର୍ମଜନିତ ସମସ୍ତ ବଚନ ପ୍ରବଚନ ସବୁକିଛି କଥା ଓ କାହାଣୀର ପର୍ଯ୍ୟାୟଭୁକ୍ତ, କିନ୍ତୁ କୋଟି ଜନତାର ଅତୁଟ ବିଶ୍ୱାସ ଈଶ୍ୱରଙ୍କୁ ପ୍ରମୂର୍ତ୍ତ କରେ, ଧର୍ମକୁ ରୂପାୟିତ କରେ ମୁକ୍ତି ମାର୍ଗରେ। ଯୁଗ ଯୁଗ ଧରି ଏହି କଳ୍ପିତ ବାସ୍ତବତା ମାନବ ଜାତିକୁ ଉଦ୍ବୁଦ୍ଧ କରିଆସୁଛି। ସୂର୍ଯ୍ୟ, ଚନ୍ଦ୍ର, ନଦନଦୀ, ଗ୍ରହ ନକ୍ଷତ୍ର ସ୍ଥଳ ଅବସ୍ଥିତି ପାଇଁ ଯେତିକି ନୁହନ୍ତି, ବରଂ ଦେବତ୍ୱ ପାଇଁ ଅଧିକ ବାସ୍ତବ। କଳ୍ପନା ସହିତ ବିଶ୍ୱାସ ମିଶିଗଲେ ଏହିପରି ଭାବରେ କଳ୍ପିତ ବାସ୍ତବତା ଅତି ବାସ୍ତବତାର ରୂପ ନିଏ। ଆଧୁନିକ ମଣିଷ ଧର୍ମ ଅପେକ୍ଷା ରାଜନୈତିକ ବ୍ୟବସ୍ଥା ଯଥା ରାଷ୍ଟ୍ର, ଗଣତନ୍ତ୍ର, ଦଳ, ସରକାର ଏବଂ ଅର୍ଥନୈତିକ ବ୍ୟବସ୍ଥା ଯଥା ବ୍ୟାଙ୍କ, ମୁଦ୍ରା, କମ୍ପାନୀ, କର୍ପୋରେସନ ଆଦି ସହିତ ବିଶେଷ ଭାବରେ ସମ୍ପୃକ୍ତ। ଏହି ଅନୁଷ୍ଠାନଗୁଡ଼ିକ ଅନ୍ତରାଳରେ ରହିଛି ମଣିଷର ମନଗଢ଼ା କାହାଣୀ ଓ କିମ୍ବଦନ୍ତୀ ତଥା ସାର୍ବଜନୀନ ବିଶ୍ୱାସର ବହଳ ପ୍ରଲେପ। ସରକାର ଏକ ସ୍ଥୂଳ ସ୍ଥିତି ହୋଇପାରେ, ମାତ୍ର ରାଷ୍ଟ୍ର ଏକ ସୂକ୍ଷ୍ମ ଅନୁଭବ। ଉଭୟ ରାଷ୍ଟ୍ର ଏବଂ ସରକାର ବିଶ୍ୱାସ ଉପରେ ପର୍ଯ୍ୟବସିତ। ରାଜନୈତିକ ଦଳର ନୀତି ନିୟମ, ଇସ୍ତାହାର ସବୁ ମଣିଷ ସୃଷ୍ଟ। କମ୍ପାନୀ ବା ବ୍ୟାଙ୍କର ବିଧିବିଧାନ ମଧ୍ୟ କତିପୟ ବିଶେଷଜ୍ଞଙ୍କ ଦ୍ୱାରା ନିର୍ଦ୍ଧାରିତ। ମୁଦ୍ରା ମଧ୍ୟ ମଣିଷର କଳ୍ପନାର ଅବଦାନ, କିନ୍ତୁ ପ୍ରବାଦ ଓ କିମ୍ବଦନ୍ତୀ ମାଧ୍ୟମରେ ଏସବୁ ପ୍ରତି ଲୋକମାନେ ଅପ୍ରମିତ ଆସ୍ଥା ପ୍ରକଟ କରନ୍ତି, ଫଳରେ ଆମେ ରାଷ୍ଟ୍ର ପ୍ରତି ଅନୁଗତ ରହୁ ଏବଂ ସ୍ଥଳ ବିଶେଷରେ ଚଉଠେ କାଗଜକୁ ସୁନାରୂପାଠାରୁ ଅଧିକ ଆଦର କରାଯାଏ। ରାଷ୍ଟ୍ର ନାଗରିକମାନଙ୍କର ଅଧିକାର ଏବଂ ଅବାଧ ଜୀବନଯାପନର ସୁରକ୍ଷା କବଚ, ଏପରି ଆସ୍ଥାର ଧାରା କାଳ କାଳ ଧରି ଗତିଶୀଳ ହୋଇ ରହିଆସିଛି। ରାଷ୍ଟ୍ର ବିନା ସମାଜ ଅନିଶ୍ଚୟତା ଓ ବର୍ବରତା ଆଡ଼କୁ ଗତି କରେ ଏବଂ ଜୀବନ ହୋଇପଡ଼େ ଦୁର୍ବିସହ। ରାଷ୍ଟ୍ର ପ୍ରତି ନାଗରିକମାନଙ୍କର ଆନୁଗତ୍ୟ ଏପରି କାଳ୍ପନିକ କଥା ମଣିଷର ବିଶ୍ୱାସରୁ ସୁଦୃଢ଼ ହୋଇଥାଏ। ରାଜନୈତିକ ଓ ଧର୍ମୀୟ ବ୍ୟବସ୍ଥା ପରି ଅର୍ଥନୈତିକ ବ୍ୟବସ୍ଥା ଓ ବିଧିବିଧାନ ମଣିଷ ସମାଜ ପାଇଁ ସବୁ କାଳରେ ପ୍ରାସଙ୍ଗିକ। ବ୍ୟାଙ୍କ ମଣିଷର କଳ୍ପନା ସମ୍ଭୂତ ଏକ ସଂସ୍ଥା, ଯାହା ସାର୍ବଜନୀନ ବିଶ୍ୱାସର ଗନ୍ତାଘର। ସେମିତି କାଗଜ କିମ୍ବା ଧାତବ ଟଙ୍କା, ବିଶ୍ୱାସ ହିଁ ତାର ମୂଲ୍ୟ। ବିଶ୍ୱାସ କାରଣରୁ ହିଁ ଏକ କାଳ୍ପନିକ କାଗଜ ଟୁକୁଡ଼ା ପୃଥିବୀକୁ ନିୟନ୍ତ୍ରଣ କରେ। ପୁଣି ଧର୍ମ ମୁକ୍ତିର ମାର୍ଗ ବୋଲି ଯେଉଁ ଆସ୍ଥା ରହିଛି, ତାହା ମଣିଷକୁ ଧର୍ମ ପ୍ରତି ଅନୁଗତ କରାଏ। କାହାଣୀ ଓ କିମ୍ବଦନ୍ତୀ ତୁଣ୍ଡରୁ ତୁଣ୍ଡ ଏବଂ ପିଢ଼ିରୁ ପିଢ଼ି ଗତି କରି ବିଶ୍ୱାସକୁ ସାର୍ବଜନୀନ ଓ ସୁଦୃଢ଼ କରେ। ଏହି କଥା କିମ୍ବଦନ୍ତୀ ବୃହତ୍ତର ସମାଜକୁ ଯୋଡ଼ିବାରେ ଅଠା ପରି କାମ କରେ। ନିଜର କଳ୍ପନା ଶକ୍ତି ଦ୍ୱାରା ହିଁ ବନ୍ୟ ମାନବଠାରୁ ଆଜିର ଆଧୁନିକ ମାନବରେ ପରିଣତ ହୋଇଛି ମଣିଷ। ତେବେ ମଣିଷ ଯେ ସୃଷ୍ଟିର ଶିରୋମଣି, ଏହା ବିତର୍କ ବହିର୍ଭୂତ। ସଭ୍ୟତା ମଣିଷର ଏକ ନିତ୍ୟ ନୈବେଦ୍ୟ। ଏହି ଶୀର୍ଷ ସୋପାନକୁ ମଣିଷ ଉନ୍ନୀତ ହୋଇପାରିଲା ତାର ଅକଳ୍ପନୀୟ କଳ୍ପନା ବିଳାସ, ପ୍ରଖର ସର୍ଜନଶୀଳତା ଓ ମିଥ ଗଢ଼ିବାର ଚାତୁରୀ ଦ୍ୱାରା। ବାସ୍ତବତାକୁ କଳ୍ପନାର ରଙ୍ଗ ଦେବା ବଡ଼ କଥା ନୁହେଁ, ବଡ଼ କଥା ହେଉଛି କଳ୍ପନାକୁ ବାସ୍ତବ ରୂପ ଦେବା। ମଣିଷ ତାହା ହିଁ କରିପାରେ। ସେଥିପାଇଁ ବିଶ୍ୱଯୁଦ୍ଧ ହେଉ କି ହେଉ ବିଶ୍ୱଶାନ୍ତି, ମଙ୍ଗଳ ଅଭିଯାନ ହେଉ ଅବା ହେଉ ଅମରତ୍ୱର ସନ୍ଧାନ, ଏସବୁ କରିବାକୁ ମଣିଷ ସମର୍ଥ ଏବଂ ମଣିଷର ଏହି ସାମର୍ଥ୍ୟ ହିଁ ସଭ୍ୟତାର ଜୀବନ ସ୍ପନ୍ଦନ। ସଂକ୍ଷେପରେ, ସଭ୍ୟତାର ଅପ୍ରତିହତ ଅଗ୍ରଗତି ମୂଳରେ ରହିଛି ମଣିଷର ଗପ କହିବାର କଳା। ଯେଉଁଦିନ ମଣିଷ ଗପ କହିପାରିବ ନାହିଁ, ସେହିଦିନଠାରୁ ସଭ୍ୟତାର ଅବକ୍ଷୟର ଅବଗଣନା ଆରମ୍ଭ ହୋଇଯିବ। କଳ୍ପନା ସହିତ ଜୀବନର ସମ୍ପର୍କ ନାହିଁ, ଅଥଚ କଳ୍ପନାଠାରୁ ଯେମିତି

0: ମଣିଷର ତ୍ରାହି ନାହିଁ। ଏତେ ସବୁ ଆଲୋଚନା ପରେ ମୁଁ ଏହା ସୁଧୀବୃନ୍ଦଙ୍କ ଭାବନା ଉପରେ ଛାଡ଼ୁଛି। ଭାବନ୍ତୁ, ସତରେ କ'ଣ ଜୀବନ ସହିତ କଳ୍ପନାର ସମ୍ପର୍କ ନାହିଁ? ବାସ୍ତବତା ଆଉ କଳ୍ପନା ଦୁଇ ମେରୁ ପରି ଭିନ୍ନ ନା ମୁଦ୍ରାର ଦୁଇ ପାର୍ଶ୍ୱ ପରି ଅଭିନ୍ନ? ବାସ୍ତବତାକୁ ବାଦ ଦେଇ କ'ଣ କଳ୍ପନାର ଚିତ୍ର ଆଙ୍କି ହୁଏ? ଅବା କଳ୍ପନା ବିନା କ'ଣ ବାସ୍ତବତାକୁ ବୁଝି ହୁଏ? ଭାବନ୍ତୁ। ଧନ୍ୟବାଦ।
1: ବନ୍ଧୁ, ଶୁଣୁଥିଲେ ଆଲୋଚନା କଳ୍ପନାର ବାସ୍ତବତା ଓ ବାସ୍ତବତାର କଳ୍ପନା। ଆଲୋଚନା କରୁଥିଲେ ପୂଜା ବିଶ୍ୱାଳ।
0: ସାହିତ୍ୟର ମୂଳଧାରା ମନୁଷ୍ୟର ଆତ୍ମା, ହୃଦୟରେ ଏହା ନିତ୍ୟ ବିଦ୍ୟମାନ। ଯେପର୍ଯ୍ୟନ୍ତ ମନୁଷ୍ୟର ଆତ୍ମା ଓ ହୃଦୟ ରହିଛି, ସେ ପର୍ଯ୍ୟନ୍ତ ସାହିତ୍ୟର ସ୍ଥିତି ରହିଛି।
1: ସୃଷ୍ଟିର ଆରମ୍ଭରୁ ମନୁଷ୍ୟ ସହିତ ସାହିତ୍ୟର ଅଙ୍ଗାଙ୍ଗୀ ସମ୍ବନ୍ଧ ଏଭଳି ଅବିଚ୍ଛେଦ୍ୟ।

0: ମନୁଷ୍ୟର ଆତ୍ମା ହୃଦୟରେ ଏହା ନିତ୍ୟ ବିଦ୍ୟମାନ। ଯେପର୍ଯ୍ୟନ୍ତ ମନୁଷ୍ୟର ଆତ୍ମା ଓ ହୃଦୟ ରହିଛି ସେ ପର୍ଯ୍ୟନ୍ତ ସାହିତ୍ୟର ସ୍ଥିତି ରହିଛି।
1: ସୃଷ୍ଟିର ଆରମ୍ଭରୁ ମନୁଷ୍ୟ ସହିତ ସାହିତ୍ୟର ଅଙ୍ଗାଙ୍ଗୀ ସମ୍ବନ୍ଧ ଏଭଳି ଅବିଚ୍ଛେଦ୍ୟ ଯେ ପରସ୍ପର ମଧ୍ୟରୁ ଗୋଟିକୁ ଛାଡ଼ି ଅନ୍ୟଟି ତିଷ୍ଠି ରହିବା ଅସମ୍ଭବ।
0: ଠିକ୍ ସେମିତି ବନ୍ଧୁ, କବିତା ମଣିଷର କଥା କୁହେ, ଭାବ ଆଉ ଭକ୍ତିର କଥା କୁହେ। କବିତା ପ୍ରେମର ଗୀତ ଗାଏ, ସମବେଦନଶୀଳତାର ରଜୁରେ ସଭିଙ୍କୁ ବାନ୍ଧି ରଖିଥାଏ। ତେବେ ବନ୍ଧୁ, ଆସନ୍ତୁ ନା ହଜିବା, ମଜିବା ଆଉ ଭିଜିବା ଆପଣଙ୍କ ହାତଲେଖା କବିତାରେ।
1: ଶ୍ରୋତାଙ୍କ କଲମରୁ କବିତା ସ୍ତମ୍ଭରେ ଆଜିର ପ୍ରଥମ କବିତାଟି ଆମକୁ ପଠାଇଛନ୍ତି ଶ୍ରୀ ନରେନ୍ଦ୍ର ମହାକୁଡ, ବାସୁଦେବପୁର, ଭଦ୍ରକରୁ। ତାଙ୍କ କବିତାର ଶୀର୍ଷକ ରହିଛି ଗ୍ରୀଷ୍ମକାଳ। ଅସହ୍ୟ ତାତିରେ ଜଳି ଯାଉଅଛି ଗଛଲତା ଫୁଲ ଫଳ, ସତେ କି ଆକାଶ ବରଷୁଛି ନିଆଁ, ମିଳୁନାହିଁ ଥଳକୂଳ। ଡହ ଡହ ଘୂର୍ଣ୍ଣି ବହେ ପବନରେ ତାତିରେ ଜଳୁଛି ବାସ, ଶୁଖି ଫାଟିଲାଣି ମାଟି ମା କୋଳ, ମରିତ ଗଲାଣି ଘାସ। ଗାଡ଼ିଆ ପୋଖରୀ ନଈନାଳ ଯେତେ ଜଳ ବିନା ଦିଶେ ଶୂନ୍ୟ, ମରୁଭୂମି ପରି ଦିଶେ ଚୌପାସ, ବିଷମ ଲାଗେ ଜୀବନ। ଜୀବଜନ୍ତୁ ଯେତେ ଶୋଷରେ ଆତୁର ଖୋଜନ୍ତି ଜଳ ଓ ଛାଇ, ଛାଇ ତ ମିଳେ ନା ଜଳ ବି ମିଳେ ନା, ଶୂନ୍ୟକୁ ରହନ୍ତି ଚାହିଁ। ବେଳେ ବେଳେ ଆସି କାଳ ବୈଶାଖୀ ଭାଙ୍ଗେ ଗଛ ପତ୍ର ଡାଳ, ପବନ ଉଡ଼ାଏ କାହାର ଛପର, ପରାଣ ନିଏ ବଜର। ପ୍ରକୃତିର ଏହି ନିରିମମ ଦାଉ ସବୁ ତ ଆମରି ପାଇଁ, ଆମ ଅରଜନ ଆମେ ହିଁ ଭୋଗିବା, କାହାକୁ କରିବା ଦାୟୀ। ବେଳ ଥାଉଁ ଥାଉଁ ହେବା ସାବଧାନ, କରିବା ବୃକ୍ଷରୋପଣ, ଅଯଥାରେ ଆମ ଅମୂଲ୍ୟ ଜୀବନ କରିବାନି ସମର୍ପଣ। ସବୁଜ ସୁନ୍ଦର ଧରଣୀ ସୃଜିବା ନିଜର ସୁରକ୍ଷା ପାଇଁ, ବନ୍ୟା ବାତ୍ୟା ହେଉ ଅବା ଅଂଶୁଘାତ, ନିଶ୍ଚୟ ଦେବା ଏଡ଼ାଇ।
0: କବିତା କ୍ରମରେ ପରବର୍ତ୍ତୀ କବିତାଟି ଆମକୁ ପଠାଇଛନ୍ତି ଇଞ୍ଜିନିୟର ପ୍ରସନ୍ନ କୁମାର ମିଶ୍ର, କରଞ୍ଜ, ମହାକାଳପଡ଼ା, କେନ୍ଦ୍ରାପଡ଼ାରୁ। ତାଙ୍କ କବିତାର ଶୀର୍ଷକ ଘନକାଳ। ଦାରୁଣ ନିଦାଘ ଅନ୍ତେ ଦିଗହଜା ଆକାଶର ତଳେ, ବୀରାଙ୍ଗନା ସମ ଥାଟ ସଜାଡ଼େ, କଜଳ ରଚନା ହାସ୍ୟର ସମୟ ବର୍ଷାରାଣୀ। ବିଜୁଳିର ରୋଷଣୀ ଜାଳି ଡିବି ଡିବି ଡମ୍ବରୁ ନାଦରେ ଦିଗନ୍ତ ଚମକାଇ, ଧରପୃଷ୍ଠକୁ ଓହ୍ଲେଇ ଆସେ ନୀଳ ଜଳଦ ମାଳିନୀ ବର୍ଷା। ନୃତ୍ୟରତ ମୟୂର ବେଙ୍ଗ ବେଙ୍ଗୁଲିଙ୍କ ହୁଳହୁଳି, କୁମ୍ଭାଟୁଆ ଡାହୁକଙ୍କ ସ୍ତୁତି ଗାନେ ଅଭିନନ୍ଦନ ଜଣାନ୍ତି ବର୍ଷାରାଣୀଙ୍କୁ। ଆକାଶକୁ ଚାହିଁ ଚାତକ ପକ୍ଷୀ ବର୍ଷା ଜଳପାନି ତୃଷ୍ଣା ମେଣ୍ଟେ ଥାର, ଝିମ୍ଝିମ୍ ବର୍ଷା ତାନେ ଜାଗି ଉଠେ ଅନ୍ନଦାତା କୃଷକ। ଜଗତ ଜନଙ୍କୁ ଆହାର ଯୋଗାଇ ସବୁରି ମୁଖରେ ଫୁଟାଏ ହସ। ଅବିରତ ବର୍ଷାପାତେ ନଥାଏ ତା ସୂଚନା, ଜଗତକୁ ଆହାର ଦେବା ଅଟେ ତାର କାମନା। ଜଳସ୍ଥଳ ବନଗିରି ଆକାଶ ସବୁଠି ଦିଶାଇ ବର୍ଷାର ଦୃଶ୍ୟ, ଧାରା ଶ୍ରାବଣର ଆକାଶର ତଳେ ଘୋର ଗରଜନେ ବରଷା ଢାଳେ। ଚମକଇ ଧରା ବରଷା ତାନେ ଭୟ ସଞ୍ଚାରଇ ସଭିଙ୍କ ମନେ, ଚାରିଆଡ଼େ ଛୁଟେ ବର୍ଷାର ସ୍ରୋତ, ପ୍ରଳୟ ଜଳେ ସବୁ ହୁଏ ନଷ୍ଟ। ବର୍ଷା ଅଟଇ ସଭିଙ୍କ ମିତ, ମାତ୍ର ବହୁଳ ଜଳେ ସୃଷ୍ଟି ହୁଏ ନାଶ।
1: ପରବର୍ତ୍ତୀ କବିତାଟି ପଠାଇଛନ୍ତି ଦିବ୍ୟଲୋଚନ ଭାରିମଲ, ମୋଟା, ଜଙ୍କିଆ, ଖୋର୍ଦ୍ଧାରୁ। କବିତାର ଶୀର୍ଷକ ରହିଛି ନବେ ବର୍ଷର ନିର୍ଭୀକ ପଦଯାତ୍ରୀ। ନବେ ବର୍ଷ ପୂର୍ତ୍ତି ପାଳନ କରୁଛି କଟକ ଆକାଶବାଣୀ, ଧନ୍ୟ ହେଉଅଛୁ ଆକାଶବାଣୀର ଗୌରବ କାହାଣୀ ଶୁଣି। ବହୁଜନ ହିତାୟକୁ ବହୁଜନ ସୁଖାୟ କରି ଆଦର୍ଶ, କଟକ ଆକାଶବାଣୀ ଭାରତରେ ଲଭିଛି ଗୌରବ ଯଶ। ଆମ ଯୁବବାଣୀ ନବେ ବର୍ଷ ପୂର୍ତ୍ତି ଖୁସିରେ କରି ପାଳନ, ବିଦ୍ୟାଳୟ ମହାବିଦ୍ୟାଳୟ ମଧ୍ୟ ସଭା କରେ ଆୟୋଜନ। ଛାତ୍ରଛାତ୍ରୀଙ୍କର ଗରିମା ବଢ଼ାନ୍ତି କ୍ୟାମ୍ପସ ବିଚିତ୍ରା କରି, ଛାତ୍ରଛାତ୍ରୀଙ୍କ ନିମନ୍ତେ ମମତା ଯୁବବାଣୀ ଅଛି ଧରି। ଆମ ଯୁବବାଣୀ ବୃଦ୍ଧି କରୁଅଛି ଆକାଶବାଣୀ ଗୌରବ, ଏଥିଲାଗି ଯୁବବାଣୀ ହୋଇଅଛି ଯୁବ ସମାଜ ବୈଭବ। ଅବିଶ୍ରାନ୍ତ ଭାବେ ଆଗେଇ ଚାଲିଛି କେବେ ଯାଉନାହିଁ ଥକି, ତୁମ ସୁସ୍ୱାଗତ ଲାଗି ଆମ୍ଭେମାନେ ସଦା ରହିଅଛୁ ତାକି। ଶ୍ରୀଜଗନ୍ନାଥଙ୍କ ଚରଣ ତଳରେ ଏତିକି କରୁଛୁ ଅଳି, ପଦଯାତ୍ରୀ ଅପା ଭାଇଙ୍କ ମସ୍ତକେ କୃପା ଦେଉଥାନ୍ତୁ ଢାଳି।
0: ପରବର୍ତ୍ତୀ କବିତାଟି ଆମକୁ ପଠାଇଛନ୍ତି ସ୍ୱର୍ଣ୍ଣଲତା ସାହୁ, ବାଲିଆ, ଡେରାବିସ୍, କେନ୍ଦ୍ରାପଡ଼ାରୁ। ତାଙ୍କ କବିତା

ଶୀର୍ଷକ ତୁମେ ଏମିତି ଫୁଲ। ସଜ ସକାଳର ସେଫାଳି ତୁମେ ଗୋ, ରାତ୍ରିର ରଜନୀଗନ୍ଧା, ବସନ୍ତର ତୁମେ ବାସ ପାରିଜାତ, ସ୍ୱପ୍ନରେ ଅଳକନନ୍ଦା। ଚୈତ୍ରରେ ତୁମେ ମହକ ମଲ୍ଲିକ, ମାଳତୀ ପୁଷ୍ପ ସମ୍ଭାର, ଶ୍ରାବଣରେ ତୁମେ ବରଷାରାଣୀକୁ ଝରୁଥ ଝରଝର। ଶରତରେ ତୁମେ କୁମୁଦିନୀ ପୁଷ୍ପ ଚୋଛନାରେ ହସୁଥାଅ, ଶୀତ ସକାଳର ସେବତୀ ପୁଷ୍ପକୁ ଶିଶିରରେ ଭିଜୁଥାଅ। ଗେଣ୍ଡୁ ସୋରିଷର ବର୍ଣ୍ଣ ବିଭା ତୁମେ ମନ ପରାକିଣୀ ନିଅ, ଫଗୁଣର ତୁମେ ବଉଳ ବାସକୁ ସୌନ୍ଦର୍ଯ୍ୟ ପ୍ରୀତିର ସୁଅ। ପଳାସ ପୁଷ୍ପର ଲାଲ ଉଠୁତୁମ ଚିକ୍ମିକ୍ କରୁଥାଅ, ଚମ୍ପକ ପୁଷ୍ପର ଦେହ ରଙ୍ଗ ତୁମ କୋକିଳ କଣ୍ଠରେ କୁହ। ପଦ୍ମ ପୁଷ୍ପ ପରି ତୁମ ଦେହ ବାସ, ସତିକି ପଦ୍ମିନୀ ନାରୀ, ନୀଳପଦ୍ମ ପରି ନୟନର ଡୋଳା ମନ କରିଥାଅ ଚୋରି। ଗୋଲାପ ପୁଷ୍ପର ସୁରଭି ତୁମେ ତ ତୁମ କଥା ହୁଏ ଗୁଣୀ, ତୁମରି ପ୍ରେମରେ ସଦା ଉବୁଟୁବୁ ତୁମେ ମୋର ସୁହାସିନୀ।

0: ବନ୍ଧୁ, ସମୟଟି ଯେତେ ଭଲ ବା ମନ୍ଦ ହେଉ, ସମୟର ପ୍ରକୃତି ହେଉଛି ବିତିଯିବା। ପ୍ରତ୍ୟେକ ସମୟ ବିତି ଯାଉଥାଏ ଆମ ଜୀବନକୁ ଛୁଇଁ ଦେଇ। ସେମିତି ହିଁ ଆଜି ମଧ୍ୟ ସମୟ ଶେଷ ହୋଇଯାଇଛି ବନ୍ଧୁ।
1: ହଁ ବନ୍ଧୁ, ଆଜି ମଧ୍ୟ ଷ୍ଟୁଡିଓ ଘଡ଼ିର ଟିକ୍ଟିକ୍ ଆମକୁ ଇସାରା ଦେଲେଣି ଯେ କାର୍ଯ୍ୟକ୍ରମଟିକୁ ଏଇଠି ରଖିବାକୁ ହେବ। ଆଜିର ସୃଜନୀ ଅଗଣାରେ ଆଶା କରୁଛୁ ବାସ୍ତବତା ଏବଂ କଳ୍ପନାର ମଝିରେ ଶବ୍ଦର ଯେଉଁ ବୋଧିବୃକ୍ଷ ବିସ୍ତାରିତ, ତାର କଲ୍ୟାଣକାରୀ ଛେର ମାଡ଼ିଚାଲୁ ପ୍ରତ୍ୟେକ ଶ୍ରୋତାଙ୍କ ଶିରପ୍ରଶିରା ଦେଇ।
0: କାର୍ଯ୍ୟକ୍ରମ ସମ୍ବନ୍ଧୀୟ ଆପଣଙ୍କ ମତାମତ ଜଣାଇବାକୁ ଆଦୌ ଭୁଲିବେ ନାହିଁ। ଆମକୁ ଚିଠି ଲେଖିବାର ଠିକଣାଟି ହେଉଛି ଯୁବବାଣୀ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ କଟକ 753001।
1: ଆମ ମେଲ୍ ଆଇଡିଟି ଲେଖି ରଖନ୍ତୁ yv.aircitc@gmail.com।
0: ତେବେ ଆଜିର ସୃଜନୀ ସନ୍ଧ୍ୟାରୁ ବିଦାୟ ନେଇ ରହୁଛୁ। ମୁଁ ଥିଲି ଆପଣଙ୍କ ସାଥୀ ସ୍ୱାତି।
1: ଆଉ ମୁଁ ପ୍ରୀତି।
0: ରହୁଛୁ,
1: ନମସ୍କାର।

0: ଶୁଣିଲେ କାର୍ଯ୍ୟକ୍ରମ ଯୁବବାଣୀ।
1: ପଶୁପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ କିଛି ଉପାୟ।
2: ଅଂଶୁଘାତ ନ ହେବା ପାଇଁ ଦିନ 11ଟାରୁ ଅପରାହ୍ନ 3ଟା ପର୍ଯ୍ୟନ୍ତ ଟାଣ ଖରାରେ ଗୃହପାଳିତ ପ୍ରାଣୀମାନଙ୍କୁ ବାହାରକୁ ନ ଛାଡ଼ି ଗୁହାଳରେ କିମ୍ବା ଛାଇ ସ୍ଥାନରେ ରଖନ୍ତୁ।
1: ପଶୁପକ୍ଷୀଙ୍କୁ ସ୍ୱଚ୍ଛ ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ ଏବଂ ପ୍ରାଣୀଙ୍କ ବିଶ୍ରାମ ସ୍ଥାନ ବା କୋଠରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
2: ଗୁହାଳ କବାଟ ଓ ଝରକାରେ ଓଦା ଅଖା ଝୁଲାଇ ମଝିରେ ମଝିରେ ପାଣି ସିଞ୍ଚନ କରନ୍ତୁ।
1: ବୁଲା ପଶୁ ଓ ପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ ଘର ଆଗରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
2: ଅଂଶୁଘାତ ହେଲେ ପଶୁପକ୍ଷୀମାନେ କିଛି ଖାଆନ୍ତି ନାହିଁ, ପାଟି ବାଟେ ନିଶ୍ୱାସ ନେବା ସହିତ ଧକେଇ ହୁଅନ୍ତି, ପାଟିରୁ ଓ ନାକପୁଡାରୁ ଫେଣ ବାହାରେ ଓ ସମୟ ସମୟ ଜିଭ ପଦାକୁ ବାହାରି ଆସେ।
1: ଅଂଶୁଘାତ ଆକ୍ରାନ୍ତ ପ୍ରାଣୀଙ୍କୁ ତୁରନ୍ତ ଥଣ୍ଡା ଛାଇ ସ୍ଥାନକୁ ସ୍ଥାନାନ୍ତରିତ କରନ୍ତୁ। ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦେବା ସହିତ ନିକଟସ୍ଥ ପ୍ରାଣୀ ଚିକିତ୍ସକଙ୍କ ସହ ପରାମର୍ଶ କରନ୍ତୁ।
2: ଅଧିକ ଜାଣିବା ପାଇଁ ଟୋଲ୍ ଫ୍ରି ନମ୍ବର 1962 କିମ୍ବା 1555333 ଯୋଗାଯୋଗ କରନ୍ତୁ।
1: ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ, ଓଡ଼ିଶା ସରକାର।
3: ଓଡ଼ିଶା ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ଆଣିଛି ନୂଆ ସୁଯୋଗ AEDP ଆପ୍ରେଣ୍ଟିସ୍ ଏମ୍ବେଡେଡ୍ ଡିଗ୍ରୀ ପ୍ରୋଗ୍ରାମ। ପାଠପଢ଼ା ସହିତ କାମ ଶିଖିବାର ସୁଯୋଗ, ତୃତୀୟ ବର୍ଷରେ ମିଳିବ ଷ୍ଟାଇପେଣ୍ଡ। ଆସନ୍ତୁ ଦକ୍ଷତା ଗଢ଼ିବା, ଚାକିରି ପାଇଁ ପଥ ସୁଗମ କରିବା। ଅଧିକ ସୂଚନା ପାଇଁ ସାମ୍ସ ପୋର୍ଟାଲକୁ ଯାଇ ଆଜି ହିଁ ଆବେଦନ କରନ୍ତୁ। AEDP ଆଜି ଶିଖନ୍ତୁ, କାଲି ରୋଜଗାରକ୍ଷମ ହୁଅନ୍ତୁ।
0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
4: ସନ୍ଧ୍ୟା 6ଟାର ମୁଖ୍ୟ ସମ୍ବାଦ ସହ ମୁଁ ମହେନ୍ଦ୍ର କୁମାର ମାଝି। କୃଷି ଭିତ୍ତିଭୂମିର ବିକାଶ ଓ ଚାଷୀଙ୍କ ସାମାଜିକ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେବା ସହ ସିଏମ୍ କିଷାନ ଯୋଜନା, ଧାନ କ୍ରୟରେ ବୋନସ, ଶୂନ୍ୟ ସୁଧହାରରେ ଋଣ ଏବଂ ଜଳସେଚନ ଭଳି କୃଷକ କଲ୍ୟାଣ ଯୋଜନାକୁ କାର୍ଯ୍ୟକାରୀ କରୁଛନ୍ତି ସରକାର। ଦେଶର ଯୁବା, ମହିଳା ଏବଂ କୃଷକମାନଙ୍କୁ ସଶକ୍ତ କରିବା ଲାଗି ସରକାର ସମସ୍ତ ଉଦ୍ୟମ କରୁଛନ୍ତି କହିଲେ ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗତ 12 ବର୍ଷରେ ଅର୍ଥନୈତିକ ଅଭିବୃଦ୍ଧିଠାରୁ ଡିଜିଟାଲ ବିପ୍ଳବ ପର୍ଯ୍ୟନ୍ତ ଦେଶ ବିଶ୍ୱସ୍ତରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି। ମହାନ ସ୍ୱାଧୀନତା ସଂଗ୍ରାମୀ ଭଗବାନ ବିର୍ସା ମୁଣ୍ଡାଙ୍କ ପୁଣ୍ୟତିଥିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ସାରା ଦେଶ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗତ 12 ବର୍ଷ ମଧ୍ୟରେ ଦେଶ ନିରନ୍ତର ବିକାଶ ପଥରେ ଅଗ୍ରସର ହେଉଛି କହିଲେ କେନ୍ଦ୍ରମନ୍ତ୍ରୀ ଅର୍ଜୁନରାମ ମେଘୱାଲ। ମାଲକାନଗିରି ଜିଲ୍ଲାର ମାଥିଲି ଅଞ୍ଚଳରୁ ସୁରକ୍ଷା ବାହିନୀ ଜବତ କଲେ ବିପୁଳ ପରିମାଣର ଅସ୍ତ୍ରଶସ୍ତ ଓ ମାଓ ସାମଗ୍ରୀ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ନୂଆଦିଲ୍ଲୀଠାରେ ଲ୍ୟାଣ୍ଡ ପୋର୍ଟ ପରିଚାଳନା ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି। ଏହା ମାଧ୍ୟମରେ ବିମାନ ବନ୍ଦର ଓ ସାମୁଦ୍ରିକ ବନ୍ଦର ସହ ସମନ୍ୱୟ ରକ୍ଷା ମାଧ୍ୟମରେ କାର୍ଯ୍ୟ କରିବାରେ ଏହା ମୁଖ୍ୟ ସହାୟକ ହେବ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଏନ୍ଟିଏ ମୁଖ୍ୟାଳୟ ଯାଇ ଆସନ୍ତା 21 ତାରିଖରେ ଅନୁଷ୍ଠିତ ହେବାକୁ ଥିବା ପୁନଃ ନିଟ୍ ପରୀକ୍ଷାର ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ରାଜ୍ୟରେ ଆଗାମୀ 3-4 ଦିନ ମଧ୍ୟରେ ମୌସୁମୀ ଓଡ଼ିଶା ଛୁଇଁବା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ। ମୁଖ୍ୟ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ମୁଖ୍ୟ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 7ଟାରେ।
5: यहां खबरें तोड़ी मरोड़ी नहीं जाती।
6: बहुत सारे निजी चैनल और निजी चैनलों के बोलबाला में हम समझ रहे हैं कि आकाशवाणी और दूरदर्शन इसकी रिलेवेंसी क्या है।
5: यहां होती है सीधी, सटीक और सच्ची खबरें।
6: मैं मन से मानता हूं कि भारत के भाव की अभिव्यक्ति केवल और केवल आकाशवाणी और दूरदर्शन ही कर रहा
5: है, क्योंकि ये है देश का सबसे भरोसेमंद न्यूज चैनल। DD News, केवल खबर, पूरी खबर।

5:30 ଏଥିରେ ଶୁଣିବେ ନାଟକ ମଧୁ ମାଷ୍ଟ୍ରେଙ୍କ ଗଛ। ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 44ତମ ଭାଗ ସନ୍ଧ୍ୟା 6:10। ଆକାଶବାଣୀ କେନ୍ଦୁଝର କେନ୍ଦ୍ର ଦ୍ୱାରା ପ୍ରସ୍ତୁତ ଉଜ୍ଜଳ ଆମ ଦେଶ ସନ୍ଧ୍ୟା 6:30। ରାତି 17:25 ଜିଲ୍ଲା ହାଲଚାଲରେ ଶୁଣିବେ ମୟୂରଭଞ୍ଜ ଜିଲ୍ଲା ସମ୍ପର୍କରେ। କୃଷି ସଂସାର ରାତି 17:30 ଏଥିରେ ଶୁଣିବେ ଧାନତଳୀର ଯତ୍ନ ସମ୍ପର୍କରେ କୁମାର ସମ୍ଭବ ଗିରିଙ୍କ ସହିତ ଆଲୋଚନା। କନ୍ନଡ଼ ଭାଷାରେ ଗୋଷ୍ଠୀ ସଂହିତ ଶିକ୍ଷା ପ୍ରଚାର କରିବୁ ରାତି 8:30। ରାତି 9:30 କାର୍ଯ୍ୟକ୍ରମ ଚର୍ଚ୍ଚା କା ବିଷୟ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ଆକାଶବାଣୀ ଦିଲ୍ଲୀରୁ ପ୍ରଚାରିତ ଏବଂ ଆମ କେନ୍ଦ୍ରରେ ରେକର୍ଡିଂ ଯୋଗେ ଗୃହୀତ କେନ୍ଦ୍ର ସରକାରଙ୍କର 12 ବର୍ଷ ପୂର୍ତ୍ତି ଅବସରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପ୍ରଚାର କରିବୁ ରାତି 10:00। ଶ୍ରୋତାଙ୍କ ଅନୁରୋଧରେ ହିନ୍ଦୀ ଚଳଚ୍ଚିତ୍ର ଗୀତ ପ୍ରଚାର କରିବୁ ରାତି 10:35। ଓଡ଼ିଆ ଆଲବମ୍ ଗୀତ ଶୁଣିବେ 8:30, ଗୀତ ଗୀତିକା 9:00। କାର୍ଯ୍ୟକ୍ରମ ମଞ୍ଜୁଳ ମଧ୍ୟାହ୍ନରେ ଶୁଣିବେ ଶ୍ରୋତାଙ୍କ ଏସ୍ଏମ୍ଏସ୍ ଦ୍ୱାରା ଅନୁରୋଧରେ ହିନ୍ଦୀ ଏବଂ ଓଡ଼ିଆ କଥାଚିତ୍ର ଗୀତ ଦିନ 12:00। ଶୁଣିଲେ ଆସନ୍ତାକାଲିର କାର୍ଯ୍ୟକ୍ରମର ସୂଚନା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 43ତମ ଭାଗ।

ଶ୍ରୋତା ବନ୍ଧୁ, ଆମ ଦେଶ ଭାରତର ଆର୍ଥିକ ଅଭିବୃଦ୍ଧି ଏବେ ଦ୍ରୁତ ହେଉଛି। ପ୍ରତିଟି କ୍ଷେତ୍ରରେ ବିକାଶର ଧାରା ତ୍ୱରାନ୍ୱିତ ହେଉଛି। ଆତ୍ମନିର୍ଭର ଭାରତର ସଂକଳ୍ପକୁ ପୂରା କରିବା ପାଇଁ ଆମେ ଲାଗି ପଡ଼ିଛେ। 2047 ମସିହା ସୁଦ୍ଧା ଯେଉଁ ବିକଶିତ ଭାରତର ସ୍ୱପ୍ନ ଦେଖିଛେ ତାକୁ ମଧ୍ୟ ସାକାର କରିବା ପାଇଁ ଆମେ ସମ୍ମିଳିତ ଉଦ୍ୟମ କରୁଛେ। ଭାରତର ନାଁକୁ ଶିଖରରେ ପହଞ୍ଚାଇବାକୁ ଚେଷ୍ଟା କରୁଛେ।

0: ରହିଛି। ସମୁଦ୍ରରୁ ଲୁଣ ମିଳିବା ହେଉ ଅବା ମତ୍ସ୍ୟଜୀବୀ ମାଛ ଧରି ନିଜର କୌଳିକ ବ୍ୟବସାୟକୁ ଅକ୍ଷୁର୍ଣ୍ଣ ରଖିବା ହେଉ, ପୁଣି ଜୈବ ବିବିଧତା ପାଇଁ ସମୁଦ୍ରର ଅବଦାନ ହେଉ, ପୁଣି ସମୁଦ୍ରରୁ ଦୁର୍ଲଭ ସାମଗ୍ରୀ ମିଳିବା ହେଉ, ଅନେକ ମୂଲ୍ୟବାନ ଜିନିଷ ଆମକୁ ଏହି ସମୁଦ୍ର ଦେଇଥାଏ, ଯାହାଦ୍ୱାରା ଆମ ଦେଶର ଅର୍ଥନୀତି ସୁଦୃଢ଼ ହେବା ସହ ଆତ୍ମନିର୍ଭର ଭାରତର ସଂକଳ୍ପ ପୁରା ହେବାର ବାଟ ଖୋଲିଯାଏ। ଏହି ଅବସରରେ ଆଜି ରହିଛି ଆଲୋଚନା, ଦେଶର ପ୍ରଗତିକୁ ତ୍ୱରାନ୍ୱିତ କରିବ ସାମୁଦ୍ରିକ ଅର୍ଥନୀତି, ଏ ସମ୍ପର୍କରେ ଆଲୋଚନା କରୁଛନ୍ତି ଶିକ୍ଷାବିତ୍ ଡକ୍ଟର ପ୍ରଫୁଲ୍ଲ କୁମାର ସାହୁ।
1: ଅସୀମ ଶକ୍ତିର ଭଣ୍ଡାର ସମୁଦ୍ର ଜୀବସତ୍ତାର ପ୍ରଥମ ଉତ୍ସ। ସମୁଦ୍ର ଶଯ୍ୟା ତଳେ ସାଇତା ହୋଇ ରହିଛି ପର୍ଯ୍ୟାପ୍ତ ପ୍ରାକୃତିକ ସମ୍ପଦ। ସମୁଦ୍ର ଗର୍ଭରୁ ମିଳେ ହୀରା ମୋତି ଇତ୍ୟାଦି ଦୁର୍ଲଭ ପ୍ରାକୃତିକ ସମ୍ପଦ, ସେଥିପାଇଁ ସମୁଦ୍ରର ଅନ୍ୟ ନାମ ରତ୍ନାକର। ବିଶ୍ୱ ପାଣିପାଗକୁ ନିୟନ୍ତ୍ରଣ କରେ ସମୁଦ୍ର, ଜଳଚକ୍ରର ସେ ମୁଖ୍ୟ କାରକ। ସମୁଦ୍ର ଢେଉ ଓ ପବନରୁ ଉତ୍ପନ୍ନ ହେଉଛି ବିଜୁଳି ଶକ୍ତି। ସୂର୍ଯ୍ୟରୁ ଆସୁଥିବା ଉତ୍ତାପକୁ ସେ ଅର୍ଦ୍ଧାଧିକ ଶୋଷଣ କରିନିଏ ଏବଂ ତା ଯୋଗୁଁ ସମ୍ଭବ ହୁଏ ମୌସୁମୀ ପ୍ରବାହ। ସମୁଦ୍ର ଉପକୂଳ ଜୈବ ବିବିଧତାର ଏକ ଗତିଶୀଳ କେନ୍ଦ୍ର। ସମୁଦ୍ରରୁ ମିଳେ ଆମର ଅତ୍ୟାବଶ୍ୟକ ଖାଇବା ପଦାର୍ଥ ଲୁଣ। ବହିର୍ବାଣିଜ୍ୟ ନିମନ୍ତେ ସମୁଦ୍ର ପଥ ହିଁ ସବୁଠାରୁ ସୁଲଭ ଓ ନିର୍ଭରଯୋଗ୍ୟ। ବାଣିଜ୍ୟ କହିଲେ ସାଧାରଣତଃ ପଣ୍ୟ ସାମଗ୍ରୀର ଆମଦାନୀ ରପ୍ତାନୀ ବା ପରିବହନକୁ ବୁଝାଏ, ଯାହାର ବିସ୍ତାର ଉପରେ ନିର୍ଭର କରେ ଦେଶର ଆର୍ଥିକ ଅଭିବୃଦ୍ଧି। ପୃଥିବୀର ସମୁଦାୟ ଆୟତନର 71 ଭାଗ ହେଉଛି ମହାସମୁଦ୍ର ଏବଂ ଏହି ବାଟ ଦେଇ ପରିବହନ ହୁଏ ପୃଥିବୀର ମୋଟ ବାଣିଜ୍ୟ କାରବାରର 90%। ଏହି ଦୃଷ୍ଟିରୁ ସମୁଦ୍ର ହେଉଛି ଭାରତର ବାଣିଜ୍ୟିକ ଜୀବନରେଖା। ମହାସାଗର ଦେଇ ପ୍ରବାହିତ ହୁଏ ଭାରତର ଅର୍ଥନୀତି। ଅଶୋଧିତ ତୈଳ ଏବଂ କୋଇଲା ଠାରୁ ଆରମ୍ଭ କରି ଇଲେକ୍ଟ୍ରୋନିକ୍ସ ବୟନ ଶିଳ୍ପ ଓ କୃଷି ଉତ୍ପାଦନ ପର୍ଯ୍ୟନ୍ତ ବ୍ୟସ୍ତବହୁଳ ବନ୍ଦର ଗୁଡିକ ଦେଇ ପରିବହନ କରାଯାଏ ଏବଂ ଏହି ବନ୍ଦର ଗୁଡିକ ଯୋଗୁଁ ବିଶ୍ୱର ବିଭିନ୍ନ ବଜାର ସହିତ ଯୋଡି ହୋଇ ରହିଛି ଭାରତ। ବିଶ୍ୱର ଅଧିକାଂଶ ପର୍ଯ୍ୟଟନ କେନ୍ଦ୍ର ସମୁଦ୍ର କୂଳ ଉପରେ ନିର୍ଭରଶୀଳ। ପର୍ଯ୍ୟଟନ ଶିଳ୍ପ, ହୋଟେଲ ଏବଂ ସ୍ଥାନୀୟ ବ୍ୟବସାୟ ମାଧ୍ୟମରେ ଲକ୍ଷ ଲକ୍ଷ ଲୋକଙ୍କୁ ସମୁଦ୍ର ଯୋଗାଏ ରୋଜଗାର। ମତ୍ସ୍ୟଜୀବୀ ଓ ରପ୍ତାନିକାରୀଙ୍କ ପାଇଁ ଏହା ଏକ ବିରାଟ ବଜାର। ମାଛ ଓ ଚିଙ୍ଗୁଡି ରପ୍ତାନୀ କରି ବିଦେଶୀ ମୁଦ୍ରା ଅର୍ଜନ କରନ୍ତି ପୃଥିବୀର ବିଭିନ୍ନ ଦେଶ। ସାମୁଦ୍ରିକ ସମ୍ପଦକୁ ଆଧାର କରି ଇତିହାସ କହେ ଓଡ଼ିଆ ଜାତି ଯେତିକି ସମରକୂଳ କୁଶଳୀ ସେତିକି ସାଗର ବିଳାସୀ। ଖ୍ରୀଷ୍ଟପୂର୍ବ କାଳରୁ ବିପଦପୂର୍ଣ୍ଣ ସମୁଦ୍ର ଯାତ୍ରାକୁ ସେ ଏକ ଆହ୍ୱାନ ଭାବରେ ଗ୍ରହଣ କରି ଦରିଆପାରି ନୌବାଣିଜ୍ୟରେ ଅର୍ଜିଥିଲା ସ୍ୱତନ୍ତ୍ର ପରିଚୟ ଓ ପ୍ରତିଷ୍ଠା। ଦିନରେ ସୂର୍ଯ୍ୟ ଓ ରାତିରେ ଆକାଶର ଧ୍ରୁବତାରା, ସପ୍ତର୍ଷି ମଣ୍ଡଳ ଓ ଶିଶୁମାରା ଆଦି ନକ୍ଷତ୍ର ସହାୟତାରେ ଦିଗ ନିର୍ଣ୍ଣୟ କରି ସାଧବପୁର ପର୍ଣ୍ଣଭରା ବୋଇତ ପହଞ୍ଚି ଯାଉଥିଲା ବାଲି, ଜାଭା, ସୁମାତ୍ରା, ବୋର୍ନିଓ, ବର୍ମା ଓ ସିଂହଳ ଆଦି ଦେଶରେ। ଦରିଆପାରି ନୌବାଣିଜ୍ୟ ଯୋଗୁଁ ଓଡ଼ିଶାରେ ସୃଷ୍ଟି ହୋଇଥିଲା ସାଧବ ସଂସ୍କୃତି। ନୌବାଣିଜ୍ୟ ଯୋଗୁଁ ସାଧବମାନେ ଏତେ ପ୍ରାଚୁର୍ଯ୍ୟରେ ଅଧିକାରୀ ଥିଲେ ଯେ ସେମାନଙ୍କ ପ୍ରାସାଦରେ ହାତୀଦାନ୍ତର ବିଭିନ୍ନ କାରୁକାର୍ଯ୍ୟ ଖଞ୍ଜା ଯାଉଥିଲା ଏବଂ ସେହି ପ୍ରାସାଦକୁ କୁହାଯାଉଥିଲା ଦନ୍ତା ଗୃହ। କେବଳ ସାଧବ ନିଅନ୍ତୁ, ବୋଇତ ବାହିନୀର ଅନ୍ୟ ସଦସ୍ୟମାନେ ଆର୍ଥିକ ଦୃଷ୍ଟିରୁ ମଧ୍ୟ ସ୍ୱଚ୍ଛଳ ଥିଲେ। ଏବେ ଉପକୂଳବର୍ତ୍ତୀ ଅଞ୍ଚଳରେ ଯେଉଁ କୈବର୍ତ୍ତ, ବୋଇତାଇ, ତରାଇ, ପୋଥାଳ, ସାଥୁଆ, କାଠିଆ, ଶାସମଲ୍ଲ ଓ ସାହୁ ସଂଜ୍ଞାଧାରୀମାନେ ବାସ କରନ୍ତି, ସେମାନଙ୍କ ପୂର୍ବଜମାନେ ଥିଲେ ବୋଇତ ବାହିନୀର ସଦସ୍ୟ। ଅର୍ଥାତ୍ ଏହି ସମୁଦ୍ର ଦେଇ ଆସିଥିଲା ରାଜ୍ୟର ଆର୍ଥିକ ସମୃଦ୍ଧି। ଏହି ଦୃଷ୍ଟିରୁ ସମୁଦ୍ର ସମ୍ପଦକୁ ବିକାଶର ଇଞ୍ଜିନ ଭାବେ ଗ୍ରହଣ କରି ଆଗକୁ ବଢିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରିଛି ଓଡ଼ିଶା। ବନ୍ଦର ନିର୍ମାଣ ଓ ଆଧୁନିକୀକରଣ ଅର୍ଥ ଦେଶର ଭବିଷ୍ୟତ ନିର୍ମାଣ। ତେଣୁ ଗଞ୍ଜାମ ଜିଲ୍ଲାର ବାହୁଡା ମୁହାଣରେ ଏକ ଗ୍ରୀନଫିଲ୍ଡ ବନ୍ଦର ନିର୍ମାଣ ହେବାକୁ ଯାଉଛି, ଯାହାଦ୍ୱାରା ଓଡ଼ିଶାର ଆର୍ଥିକ ଅଭିବୃଦ୍ଧି ସହିତ ସୃଷ୍ଟି ହେବ ବ୍ୟାପକ ନିଯୁକ୍ତି ସୁଯୋଗ। ଏଥିସହିତ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନା ମାଧ୍ୟମରେ ତ୍ୱରାନ୍ୱିତ ହେବାକୁ ଯାଉଛି 150 ନୂତନ ଜାହାଜ ନିର୍ମାଣ ଓ 500 ଯାନ୍ତ୍ରିକ ଡଙ୍ଗାର ଉନ୍ନତିକରଣ ଦ୍ୱାରା ଆଧୁନିକ ମାଛ ବଜାର ସହିତ ଭାମରା, ଚାନ୍ଦବାଲି ଓ ଅସ୍ତରଙ୍ଗ ବନ୍ଦରର ବିକାଶ କାର୍ଯ୍ୟ। ନୀଳ ଅର୍ଥନୀତିର ସମୃଦ୍ଧି ପାଇଁ ଓଡ଼ିଶାରେ ରହିଛି 480 ବ୍ୟାପୀ ସୁଦୀର୍ଘ ବେଳାଭୂମି। ଏଠାରେ ସାମୁଦ୍ରିକ ସମ୍ପଦର ଦାୟିତ୍ୱପୂର୍ଣ୍ଣ ବ୍ୟବହାର ପ୍ରତି ଧ୍ୟାନ ଦେଲେ ସମ୍ଭବ ହେବ ନିରନ୍ତର ଆର୍ଥିକ ଅଭିବୃଦ୍ଧି। ପାରାଦୀପ, ଧାମରା ଓ ଗୋପାଳପୁର ଆଦି ବିଭିନ୍ନ ବନ୍ଦରର ବିକାଶ ଓ ସମ୍ପ୍ରସାରଣ ହୋଇପାରିଲେ ସାମୁଦ୍ରିକ ଅର୍ଥନୀତି ବାଣିଜ୍ୟ ବ୍ୟବସାୟ ମାଧ୍ୟମରେ ଓଡ଼ିଶା ହେବ ପୂର୍ବ ଭାରତର ପ୍ରବେଶ ଦ୍ୱାର, ବଦଳିଯିବ ରାଜ୍ୟର ଚିତ୍ର।

ଶୁଣୁଥିଲେ ଆଲୋଚନା ଦେଶର ପ୍ରଗତିକୁ ତ୍ୱରାନ୍ୱିତ କରିବ ସାମୁଦ୍ରିକ ଅର୍ଥନୀତି ଏ ସମ୍ପର୍କରେ ଆଲୋଚନା କରୁଥିଲେ ଶିକ୍ଷାବିତ୍ ଡକ୍ଟର ପ୍ରଫୁଲ୍ଲ କୁମାର ସାହୁ। ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ। ନମସ୍କାର।

0: ଆକାଶବାଣୀ କଟକ ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ବିଜ୍ଞାପନ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ସୂଚନା ଶିକ୍ଷା ଓ ମନୋରଞ୍ଜନର ବେତାର ବାଣୀ ଆକାଶବାଣୀ।
1: ଆରେ ରିମା, ସୋଲାର ପ୍ୟାନେଲ ଲଗେଇ ଦେ, ସୋଲାର ପ୍ୟାନେଲ ଲଗେଇ ଦେ। କେବେଠୁ ମୋର ସବୁ ସାଙ୍ଗମାନେ କହୁଥିଲେ, କିନ୍ତୁ ମୁଁ ମାନିଲି ଯେବେ ପ୍ରଧାନମନ୍ତ୍ରୀ କହିଲେ।
2: ଭାରତ ସରକାର କା ଲକ୍ଷ ସୋଲାର ପାୱର ସେ ବିଜଲି ବିଲ ଜିରୋ କରନେ କା ଭି ହେ।
1: ମୁଁ ପ୍ରଧାନମନ୍ତ୍ରୀ କହିବା ପରେ ସୋଲାର ପ୍ୟାନେଲ ଲଗେଇଲି, ଆଉ ମୋର ବିଜୁଳି ବିଲ୍ ଜିରୋ ଆସୁଛି। ଆପଣ ବି ଲଗାନ୍ତୁ।
3: ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା ସହ ଯୋଡ଼ି ହେବା ପାଇଁ ଭିଜିଟ୍ କରନ୍ତୁ pmsuryaghar.gov.in।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସନ୍ତୋଷ କୁମାର ସାହୁ। ମୁଖ୍ୟ ସମ୍ବାଦ, ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଦେଶରେ ସେବା, ସୁଶାସନ ଓ ଜନକଲ୍ୟାଣର ନୂତନ ଉଦାହରଣ ସୃଷ୍ଟି ହୋଇଛି କହିଲେ କେନ୍ଦ୍ରମନ୍ତ୍ରୀ ଅର୍ଜୁନରାମ ମେଘୱାଲ। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ପ୍ରୟାସରେ ଓଡ଼ିଶାର ପ୍ରଗତି ନୂତନ ଐତିହାସିକ ଶିଖର ଛୁଇଁଛି, କେନ୍ଦ୍ର ସରକାରଙ୍କ 12 ବର୍ଷ ପୂର୍ତ୍ତି ଅବସରରେ କହିଲେ ମୁଖ୍ୟମନ୍ତ୍ରୀ। ଦୀଘା ଶ୍ରୀଜଗନ୍ନାଥ ମନ୍ଦିରରୁ ଧାମ ଶବ୍ଦ ଅପସାରଣ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ସୂଚନା ଏବଂ ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନର 10 ବର୍ଷ ପୂର୍ତ୍ତି ଉପଲକ୍ଷେ ଦେଶବ୍ୟାପୀ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଶୁଭାରମ୍ଭ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗତ 12 ବର୍ଷରେ ଦେଶରେ ସେବା, ସୁଶାସନ ଏବଂ ଜନକଲ୍ୟାଣର ନୂତନ ଉଦାହରଣ ସୃଷ୍ଟି ହୋଇଛି ବୋଲି କେନ୍ଦ୍ର ଆଇନ ରାଷ୍ଟ୍ରମନ୍ତ୍ରୀ ଅର୍ଜୁନରାମ ମେଘୱାଲ କହିଛନ୍ତି। ଭୁବନେଶ୍ୱର ଲୋକସେବା ଭବନରେ କେନ୍ଦ୍ର ସରକାରଙ୍କ 12 ବର୍ଷ ପୂର୍ତ୍ତି ଅବସରରେ ଗଣମାଧ୍ୟମକୁ ସମ୍ବୋଧନ କରି ମନ୍ତ୍ରୀ ଶ୍ରୀ ମେଘୱାଲ କହିଛନ୍ତି, ଭାରତ ବିକାଶ ପଥରେ ଅଗ୍ରସର ହେଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱଚ୍ଛତା ଉପରେ ଗୁରୁତ୍ୱ ଦେଇଛନ୍ତି। ପୂର୍ବରୁ ନିର୍ମଳ ଗ୍ରାମ ଯୋଜନାକୁ ଶ୍ରୀ ମୋଦି ସ୍ୱଚ୍ଛ ଭାରତ ଯୋଜନାକୁ ରୂପାନ୍ତରିତ କରି ଦେଶରେ 10 କୋଟି ଶୌଚାଳୟ ନିର୍ମାଣ ପାଇଁ ଲକ୍ଷ୍ୟ ରଖିଥିଲେ। ଏହି ଧାର୍ଯ୍ୟ ଲକ୍ଷ୍ୟ ସରକାର 12 ବର୍ଷରେ ହାସଲ କରିପାରିଛନ୍ତି। ବିଜୁଳିରୁ ବଞ୍ଚିତ ଥିବା 18,000 ଗ୍ରାମକୁ ମାତ୍ର 1,000 ଦିନରେ ବିଜୁଳି ସଂଯୋଗ ଦିଆଯାଇଛି। ପିଏମ୍ କିଷାନ ଯୋଜନାରେ 11 କୋଟି କୃଷକ ଲାଭାନ୍ୱିତ ହୋଇଛନ୍ତି। ଏହି ଯୋଜନା ଅଧୀନରେ 4 ଲକ୍ଷ କୋଟିରୁ ଅଧିକ ଅର୍ଥରାଶି କୃଷକଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ପଠାଯାଇଛି। ଭିଭିଭୂମି କ୍ଷେତ୍ରରେ 2014 ମସିହା ପୂର୍ବରୁ 2 ଲକ୍ଷ କୋଟି ଟଙ୍କା ବ୍ୟୟବରାଦ ହେଉଥିଲା, ଯାହାର ପରିମାଣ ବର୍ତ୍ତମାନ ବୃଦ୍ଧି ପାଇ 12 ଲକ୍ଷ କୋଟି ଟଙ୍କା ଅଧିକ ହୋଇଛି। ଶାରୀରିକ ସୁସ୍ଥତା ଉପରେ ଗୁରୁତ୍ୱ ଦେଇ ଦେଶର ଲୋକମାନଙ୍କୁ ଯୋଗାଭ୍ୟାସ କରାଇବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି ସମ୍ପନ୍ନ କାର୍ଯ୍ୟକୁ ସ୍ୱୀକୃତି ଦେଇ ଜୁନ୍ 21 ତାରିଖକୁ ଅନ୍ତର୍ଜାତୀୟ ଯୋଗ ଦିବସ ଭାବେ ବିଶ୍ୱ ପାଳନ କରୁଛି, ଯାହା ଆମ ପାଇଁ ଗର୍ବର ବିଷୟ ବୋଲି ମନ୍ତ୍ରୀ ଶ୍ରୀ ମେଘୱାଲ କହିଛନ୍ତି।
1: କାନୁନ ଖାଲି ବଦଳେଇ ନାହିଁ ହେ, ଇସମେ ଟେକ୍ନୋଲୋଜି କା ଇ ପ୍ଲାଟଫର୍ମ ଦେଖିଏ ଆପ। ହମନେ ମଜିଷ୍ଟ୍ରେଟ ସାହବ କୋ ଭି କହା, ଆପ ଇ କୋର୍ଟ ପ୍ଲାଟଫର୍ମ ପେ ଏକ ଆପ ବନାଇ ଔର ଵହାଁ ଜୈସେ ଅପଲୋଡ କରୋଗେ ମଜିଷ୍ଟ୍ରେଟ ସାହବ କା ଆଦେଶ, ତୋ ଵୋ ଇ ପ୍ରିଜନ ପ୍ଲାଟଫର୍ମ ପେ ଅଟୋମେଟିକାଲି ଆ ଜାଏଗା। ତୋ ଜୋ ଜେଲ କା ସୁପରିଟେଣ୍ଡେଣ୍ଟ ହେ ଵୋ ଉସକୋ ଦେଖ ଲେଗା କି ୟେ କୈଦୀ କୋର୍ଟ ସେ ଛୁଟ ଗୟା ଔର ଵୋ ଉସି ଦିନ 5-10 ମିନିଟ ମେ ହି ଉସ କୈଦୀ କୋ ଛୋଡ ଦେଗା। ତୋ ୟେ ଇଜ ଅଫ ଲିଭିଙ୍ଗ ନହିଁ ହେ, ୟେ ରୁଲ ଅଫ ଲା କା ସମ୍ମାନ ନହିଁ ହେ।
0: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାରଙ୍କ ନିରନ୍ତରତା, ସୁଶାସନ ଓ ବ୍ୟାପକ ଗରିବ କଲ୍ୟାଣର 12 ବର୍ଷ ଏବଂ ତୃତୀୟ ପାଳିର 2ଟି ସଫଳ ବର୍ଷ ପୂର୍ଣ୍ଣ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଲୋକସେବା ଭବନରେ ଗଣମାଧ୍ୟମକୁ ସମ୍ବୋଧନ କରି ଶ୍ରୀ ମାଝୀ କହିଛନ୍ତି, କେନ୍ଦ୍ର ଓ ରାଜ୍ୟର ଅଭିନବ ଡବଲ ଇଞ୍ଜିନ୍ ସରକାରଙ୍କ ମିଳିତ ପ୍ରୟାସରେ ଓଡ଼ିଶାର ପ୍ରଗତି ନୂତନ ତଥା ଐତିହାସିକ ଶିଖର ଛୁଇଁଛି। 2020 କୋଭିଡ୍ ମହାମାରୀ ସମୟରେ ଭ୍ୟାକ୍ସିନ୍ ମୈତ୍ରୀ ଅଭିଯାନ ମାଧ୍ୟମରେ ବିଶ୍ୱର ଅନେକ ରାଷ୍ଟ୍ରକୁ ସହାୟତାର ହାତ ବଢ଼ାଇ ଭାରତ ଆଜି ବିଶ୍ୱବନ୍ଧୁ ଭାବେ ଉଭା ହୋଇଛି। ୟୁକ୍ରେନ୍ ଯୁଦ୍ଧ ଏବଂ ପଶ୍ଚିମ ଏସିଆର ସଂକଟ ସତ୍ତ୍ୱେ ଦେଶ ଆଜି 7-9% ଅଭିବୃଦ୍ଧି ହାର ସହ ଅର୍ଥନୀତି କ୍ଷେତ୍ରରେ ଦ୍ରୁତ ଅଭିବୃଦ୍ଧି ହାସଲ କରୁଛି। ଉଭୟ ଶକ୍ତି ଏବଂ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ଦେଶ ଆତ୍ମନିର୍ଭରଶୀଳ ହୋଇପାରିଛି ବୋଲି ଶ୍ରୀ ମାଝୀ କହିଛନ୍ତି।
2: ଯଦି ଆମେ ବିକାଶ କ୍ଷେତ୍ରରେ ଦେଖିବା, ଟେକ୍ନୋଲୋଜି କ୍ଷେତ୍ରରେ ଦେଖିବା

0: ବା ଶକ୍ତି କ୍ଷେତ୍ରରେ ଦେଖିବା, ତାହେଲେ ଆଜି ଉଭୟ ଉର୍ଜା ଏବଂ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ଭାରତ ଆତ୍ମନିର୍ଭରଶୀଳ ହେବା ଆଡ଼କୁ ଯାଉଛି। ଯେଉଁ ଲକ୍ଷ୍ୟ 2030 ସୁଦ୍ଧା ହାସଲ କରିବାର ଥିଲା ତାହାକୁ ଆମେ 5 ବର୍ଷ ପୂର୍ବରୁ ଅର୍ଥାତ 2025 ସୁଦ୍ଧା ଏ ହାସଲ ଆମେ ଆଜି କରିପାରିଛୁ। 50% ଦେଶର ସମୁଦାୟ ଉତ୍ପାଦନ କ୍ଷମତାର 50% ଅଧିକ ପ୍ରାୟ 267 ଗିଗାୱାଟ ଏବେ ସୌର ଏବଂ ବାୟୁ ଶକ୍ତି ଭଳି ଅକ୍ଷୟ ଶକ୍ତିରୁ ଭାରତ ଉତ୍ପାଦନ କରିକି ଆଜି ଆତ୍ମନିର୍ଭର ଭାରତ ଆଡ଼କୁ ଗତିରେ ବଢ଼ି ଚାଲିଛି।
1: କେନ୍ଦ୍ର ସରକାରଙ୍କ ଉଚ୍ଚକୋଟୀର ଦୂରଦୃଷ୍ଟି ସମ୍ପନ୍ନ ମାର୍ଗଦର୍ଶନ, ରାଜ୍ୟ ସରକାରଙ୍କର ନିଷ୍ଠାପର କର୍ମଠ କାର୍ଯ୍ୟଶୈଳୀ ଏବଂ ଜନସାଧାରଣଙ୍କର ସକ୍ରିୟ ସହଯୋଗ ପାଇଁ ଓଡ଼ିଶା ବିକାଶ ପଥରେ ଆଗେଇ ଚାଲିଛି। 2047 ମସିହା ସୁଦ୍ଧା ବିକଶିତ ଭାରତ ଗଠନର ସ୍ୱପ୍ନକୁ ପୂରଣ କରିବା ପାଇଁ ରାଜ୍ୟ ସରକାର 2036 ମସିହା ସୁଦ୍ଧା ଏକ ସମୃଦ୍ଧ, ସ୍ୱାବଲମ୍ବୀ ଏବଂ ବିକଶିତ ଓଡ଼ିଶା ଗଠନ ଲାଗି ପ୍ରତିଶ୍ରତିବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଜାତୀୟ ପରୀକ୍ଷା ପରିଚାଳନା ସଂସ୍ଥା ଏନ୍ଟିଏ ଦ୍ୱାରା ଆସନ୍ତା 21 ତାରିଖରେ ହେବାକୁ ଥିବା ପୁନଃ

0: ଶକ୍ତି ଭଳି ଅକ୍ଷୟ ଶକ୍ତିର ଭାରତ ଉତ୍ପାଦନ କରିକି ଆଜି ଆତ୍ମନିର୍ଭର ଭାରତ ଆଡ଼କୁ ଦ୍ରୁତଗତିରେ ବଢ଼ି ଚାଲିଛି।
1: କେନ୍ଦ୍ର ସରକାରଙ୍କ ଉଚ୍ଚକୋଟୀର ଦୂରଦୃଷ୍ଟି ସମ୍ପନ୍ନ ମାର୍ଗଦର୍ଶନ, ରାଜ୍ୟ ସରକାରଙ୍କର ନିଷ୍ଠାପର କର୍ମଠ କାର୍ଯ୍ୟଶୈଳୀ ଏବଂ ଜନସାଧାରଣଙ୍କର ସକ୍ରିୟ ସହଯୋଗ ପାଇଁ ଓଡ଼ିଶା ବିକାଶ ପଥରେ ଆଗେଇ ଚାଲିଛି। 2047 ସୁଦ୍ଧା ବିକଶିତ ଭାରତ ଗଠନର ସ୍ୱପ୍ନକୁ ପୂରଣ କରିବା ପାଇଁ ରାଜ୍ୟ ସରକାର 2036 ସୁଦ୍ଧା ଏକ ସମୃଦ୍ଧ, ସ୍ୱାବଲମ୍ବୀ ଏବଂ ବିକଶିତ ଓଡ଼ିଶା ଗଠନ ଲାଗି ପ୍ରତିଶ୍ରତିବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଜାତୀୟ ପରୀକ୍ଷା ପରିଚାଳନା ସଂସ୍ଥା ଏନ୍ଟିଏ ଦ୍ୱାରା ଆସନ୍ତା 21 ତାରିଖରେ ହେବାକୁ ଥିବା ପୁନଃ ନିଟ୍ ୟୁଜି ପରୀକ୍ଷା ପାଇଁ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ନୂଆଦିଲ୍ଲୀରେ ସାମ୍ବାଦିକମାନଙ୍କ ସହ ଆଲୋଚନା ବେଳେ କେନ୍ଦ୍ରମନ୍ତ୍ରୀ କହିଛନ୍ତି, ପ୍ରଶ୍ନପତ୍ର ପ୍ରସ୍ତୁତିଠାରୁ ଆରମ୍ଭ କରି ପରବର୍ତ୍ତୀ ସମସ୍ତ ପ୍ରକ୍ରିୟା ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଗୋପନୀୟତା ବଜାୟ ରଖିବା ପାଇଁ ଆବଶ୍ୟକ ପଦକ୍ଷେପକୁ ସୁନିଶ୍ଚିତ କରାଯାଇଛି। ପରୀକ୍ଷା କେନ୍ଦ୍ରରେ ପ୍ରଶ୍ନପତ୍ର ସଠିକ୍ ଭାବେ ପହଞ୍ଚିବା ଉପରେ ଗୁରୁତ୍ୱ ଦିଆଯାଇଛି। ତ୍ରୁଟି ରୋକିବା ପାଇଁ ସରକାର ରାଜ୍ୟଗୁଡ଼ିକ ସହିତ ସମନ୍ୱୟ ରକ୍ଷା କରୁଛନ୍ତି। ଦେଶ ଆଜି ମହାନ ସ୍ୱାଧୀନତା ସଂଗ୍ରାମୀ ଏବଂ ଧର୍ତ୍ତୀଆବା ଭଗବାନ ବିର୍ସାମୁଣ୍ଡାଙ୍କ ପୁଣ୍ୟତିଥିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ଦେଶର ସ୍ୱାଧୀନତା ସଂଗ୍ରାମ ଇତିହାସରେ ବିର୍ସାମୁଣ୍ଡା ଜଳ, ଜଙ୍ଗଲ ଏବଂ ଜମିର ସୁରକ୍ଷା ପାଇଁ ବ୍ରିଟିଶ ଶାସନ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଥିଲେ। ପଶ୍ଚିମବଙ୍ଗ ଦୀଘାସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିରରୁ ଧାମ ଶବ୍ଦ ଅପସାରଣ ହେବ ବୋଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ କହିଛନ୍ତି। ଦୀଘା ଜଗନ୍ନାଥ ଧାମ ବଦଳରେ ଦୀଘା ଜଗନ୍ନାଥ ସାଂସ୍କୃତିକ କେନ୍ଦ୍ର ହେବ ବୋଲି ଜଣାପଡ଼ିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶ୍ରୀ ଅଧିକାରୀଙ୍କୁ ଏନେଇ ପତ୍ର ଲେଖି ଅନୁରୋଧ କରିଥିଲେ। ଶ୍ରୀ ମାଝୀ ପତ୍ରରେ ଲେଖିଥିଲେ, ଦୀଘା ଜଗନ୍ନାଥ ଧାମ ନାମକରଣ ଶ୍ରଦ୍ଧାଳୁଙ୍କ ଭାବାବେଗକୁ ଆଘାତ ଦେଉଛି। ଏ ସଂକ୍ରାନ୍ତରେ ମୁଖ୍ୟମନ୍ତ୍ରୀ ଶ୍ରୀ ଅଧିକାରୀଙ୍କୁ ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରିବାକୁ ଶ୍ରୀ ମାଝୀ ଅନୁରୋଧ କରିଥିଲେ। ଏହାଦ୍ୱାରା ବିଶ୍ୱବ୍ୟାପୀ ମହାପ୍ରଭୁ ଶ୍ରୀଜଗନ୍ନାଥ ଭକ୍ତଙ୍କ ପାଇଁ ଅତ୍ୟନ୍ତ ଆଧ୍ୟାତ୍ମିକ ଓ ଭାବନାତ୍ମକ ମହତ୍ତ୍ୱ ବହନ କରେ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ କହିଛନ୍ତି। ଗତ 10 ବର୍ଷ ମଧ୍ୟରେ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନ ପିଏମ୍ଏସ୍ଏମ୍ଏ ମାଧ୍ୟମରେ ଗର୍ଭବତୀଙ୍କ ପାଇଁ ସ୍ୱାସ୍ଥ୍ୟସେବା ସୁବିଧାକୁ ନିରନ୍ତର ସୁଦୃଢ଼ କରିଛନ୍ତି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା କହିଛନ୍ତି। ନୂଆଦିଲ୍ଲୀରେ ଆଜି ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନର 10 ବର୍ଷ ପୂର୍ତ୍ତି ପାଳନ ଅବସରରେ ଦେଶବ୍ୟାପୀ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଶୁଭାରମ୍ଭ କରି ଶ୍ରୀ ନଡ୍ଡା କହିଛନ୍ତି, ଗର୍ଭବତୀ ଏବଂ ସେମାନଙ୍କ ପରିବାର ପାଇଁ ଉଦ୍ଦିଷ୍ଟ ମାଗଣା ସ୍ୱାସ୍ଥ୍ୟସେବା ସମ୍ପର୍କରେ ଅବଗତ କରିବା ନିମନ୍ତେ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରେ ଉତ୍ସବ ମାଧ୍ୟମରେ ସଚେତନତା ଓ ଲୋକସମ୍ପର୍କ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଏହି ପଦକ୍ଷେପ ଦ୍ୱାରା ଦେଶର ମହିଳାମାନେ ଗର୍ଭାବସ୍ଥା ସମୟରେ ଆବଶ୍ୟକ ସ୍ୱାସ୍ଥ୍ୟସେବାରୁ ଯେପରି ବଞ୍ଚିତ ନ ହୁଅନ୍ତି ତାହା ସୁନିଶ୍ଚିତ କରାଯିବା ସହିତ ସେମାନଙ୍କୁ ସମୟୋଚିତ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଛି। ଏହି ବ୍ୟବସ୍ଥା ଦ୍ୱାରା ଦେଶରେ ମାତୃ ମୃତ୍ୟୁହାର 86% ହ୍ରାସ ପାଇଛି ବୋଲି ଶ୍ରୀ ନଡ୍ଡା କହିଛନ୍ତି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା 2016 ଜୁନ୍ ମାସରେ ଆରମ୍ଭ ହୋଇଥିବା ପିଏମ୍ଏସ୍ଏମ୍ଏ ଯୋଜନା ସୁରକ୍ଷିତ ମାତୃତ୍ୱ ଲାଭ ପାଇଁ ଏକ ପ୍ରମୁଖ ପଦକ୍ଷେପ। ପ୍ରତ୍ୟେକ ମାସର 9 ତାରିଖରେ ସମସ୍ତ ଗର୍ଭବତୀ ମହିଳାଙ୍କୁ ମାଗଣାରେ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାର ଲକ୍ଷ୍ୟ ରଖାଯାଇଛି। ବିପଦପୂର୍ଣ୍ଣ ଗର୍ଭଧାରଣ, ପ୍ରାରମ୍ଭିକ ଚିହ୍ନଟ ଏବଂ ତୁରନ୍ତ ପରିଚାଳନାକୁ ସହଜ କରି ମାତୃ ଓ ନବଜାତ ଶିଶୁ ମୃତ୍ୟୁହାର ହ୍ରାସ କରିବା ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ। କେନ୍ଦ୍ରାପଡ଼ା ଜିଲ୍ଲାପାଳ ରଘୁରାମ ଆର୍ ଆୟରଙ୍କ ଅଧ୍ୟକ୍ଷତାରେ ପିଏମ୍ଜି ଏବଂ ପ୍ରଗତି ଅଧୀନରେ ଜିଲ୍ଲାରେ ଚାଲିଥିବା ବିଭିନ୍ନ ବିକାଶମୂଳକ ପ୍ରକଳ୍ପଗୁଡ଼ିକର ଅଗ୍ରଗତି ସମ୍ପର୍କରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ସଡ଼କ, ସେତୁ, ଜନଉପଯୋଗୀ ଭିଭିଭୂମି ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ବିକାଶମୂଳକ ପ୍ରକଳ୍ପର କାର୍ଯ୍ୟ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ କରିବାକୁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ମାଲକାନଗିରି ଜିଲ୍ଲାରେ ଭୋଟର ତାଲିକାରେ ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟାକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ବିଭିନ୍ନ ବ୍ଲକରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସମୀକ୍ଷା ବୈଠକ ଏବଂ ଭୋଟର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଏସ୍ଆଇଆର୍ ପ୍ରକ୍ରିୟା ପରିଚାଳନା, ଅନ୍ଲାଇନ୍ ଫର୍ମ ପୂରଣ ଆଦି ସଂକ୍ରାନ୍ତରେ ବିସ୍ତୃତ ଆଲୋଚନା ହୋଇଛି। ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଭୋଟର ତାଲିକାରେ ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ସଚେତନତା ରଥର ଶୁଭାରମ୍ଭ କରାଯାଇଛି। ଏହି ରଥ ବ୍ଲକର ବିଭିନ୍ନ ଅଞ୍ଚଳ ପରିକ୍ରମା କରି ଏସ୍ଆଇଆର୍ କାର୍ଯ୍ୟକ୍ରମ ସମ୍ପର୍କରେ ଭୋଟରମାନଙ୍କୁ ସଚେତନ କରିବ। ରାୟଗଡ଼ା ଜିଲ୍ଲାରେ ଭୋଟର ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟାରେ 7,14,700 ଭୋଟରଙ୍କ ମଧ୍ୟରୁ 70% ଲୋକଙ୍କୁ ପରିଗଣନା ଫର୍ମ ବଣ୍ଟନ ଶେଷ ହୋଇଥିବା ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣୀ ସୂଚନା ଦେଇଛନ୍ତି। ଜିଲ୍ଲାରେ ଏନେଇ ବ୍ୟାପକ ସଚେତନତା ସୃଷ୍ଟି କରାଯାଉଥିବା ଜିଲ୍ଲାପାଳ କହିଛନ୍ତି। କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ଜିଲ୍ଲାର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ଗରିବ କଲ୍ୟାଣର 12 ବର୍ଷ ଉପଲକ୍ଷେ ଆୟୋଜିତ ଜନସମ୍ପର୍କ ଅଭିଯାନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ସରକାରଙ୍କ ବିଭିନ୍ନ ଯୋଜନାର ସଫଳ ରୂପାୟନ ନେଇ ଶ୍ରୀ ପଣ୍ଡା ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସନ୍ତା ତିନିରୁ ଚାରିଦିନ ମଧ୍ୟରେ ରାଜ୍ୟର କିଛି

0: ଅଞ୍ଚଳକୁ ପ୍ରବେଶ କରିବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି। ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିଥିବାରୁ ଗରମ ଓ ଗୁଳୁଗୁଳି ଅନୁଭୂତ ହେଉଛି। ଆଗାମୀ ତିନି ଦିନ ପର୍ଯ୍ୟନ୍ତ ଗ୍ରୀଷ୍ମପ୍ରବାହ ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ 11ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ପାଣିପାଗ ବିଭାଗ ସୂଚନା ଅନୁସାରେ ରାଜ୍ୟରେ ଆସନ୍ତା 11 ତାରିଖରୁ ବର୍ଷାର ପରିମାଣ ବଢ଼ିବ ଏବଂ 12 ତାରିଖରେ ଦକ୍ଷିଣ ଓଡ଼ିଶାର କେତେକ ଜିଲ୍ଲାରେ ପ୍ରବଳ ବର୍ଷା ହେବ। ଅନ୍ୟପକ୍ଷରେ କାଳବୈଶାଖୀ ପ୍ରଭାବରେ ଝଡ଼ବର୍ଷା ନେଇ ଆଗାମୀ 24 ଘଣ୍ଟା ପାଇଁ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଦେଶରେ ସେବା ସୁଶାସନ ଓ ଜନକଲ୍ୟାଣର ନୂତନ ଉଦାହରଣ ସୃଷ୍ଟି ହୋଇଛି କହିଲେ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ପ୍ରୟାସରେ ଓଡ଼ିଶାର ପ୍ରଗତି ନୂତନ ଐତିହାସିକ ଶିଖର ଛୁଇଁଛି। କେନ୍ଦ୍ର ସରକାରଙ୍କ 12 ବର୍ଷ ପୂର୍ତ୍ତି ଅବସରରେ କହିଲେ ମୁଖ୍ୟମନ୍ତ୍ରୀ। ଦୀଘା ଶ୍ରୀଜଗନ୍ନାଥ ମନ୍ଦିରରୁ ଧାମ ଶବ୍ଦ ଅପସାରଣ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ସୂଚନା ଏବଂ ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନର 10 ବର୍ଷ ପୂର୍ତ୍ତି ଉପଲକ୍ଷେ ଦେଶବ୍ୟାପୀ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଶୁଭାରମ୍ଭ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆଜିର ପ୍ରସଙ୍ଗ ଦେଶର ପରିବର୍ତ୍ତିତ ବ୍ୟବସାୟିକ ପରିବେଶ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନା ମହେନ୍ଦ୍ର କୁମାର ମାଝୀ। ଭାରତରେ ଗତ 12 ବର୍ଷ ମଧ୍ୟରେ ବ୍ୟବସାୟିକ ନିୟାମକ ପରିବେଶକୁ ଅଧିକ ଉନ୍ନତ କରିବା ଲକ୍ଷ୍ୟରେ ନିରନ୍ତର ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି। ଏକ ସରଳ ଅନୁପାଳନଗତ ବ୍ୟବସ୍ଥା ଏବଂ ଆଧୁନିକ ପ୍ରଯୁକ୍ତିବିଦ୍ୟା ଆଧାରିତ ଇକୋସିଷ୍ଟମ ସୃଷ୍ଟି କରାଯାଇପାରିଛି। ବ୍ୟବସାୟିକ କ୍ଷେତ୍ରକୁ ଗତିଶୀଳ କରିବା, ସ୍ୱଚ୍ଛତା ଏବଂ ବିଶ୍ୱାସ ଆଧାରିତ ଶାସନ ପ୍ରତିଷ୍ଠାକୁ ସରକାର ପ୍ରାଥମିକତା ପ୍ରଦାନ କରୁଛନ୍ତି, ଫଳରେ ନିବେଶକଙ୍କ ବିଶ୍ୱାସ ବୃଦ୍ଧି ପାଇବା ସହ ବ୍ୟବସାୟ କରିବାର ସହଜତା ଉନ୍ନତ ହୋଇପାରୁଛି। ବିଶ୍ୱବ୍ୟାଙ୍କ ଦ୍ୱାରା ଜାରି ହୋଇଥିବା ବ୍ୟବସାୟିକ ରିପୋର୍ଟ ଅନୁଯାୟୀ ବିଶ୍ୱସ୍ତରୀୟ ମୂଲ୍ୟାଙ୍କନରେ ଏ କ୍ଷେତ୍ରରେ ଭାରତର ଅଗ୍ରଗତି ପ୍ରତିଫଳିତ ହେଉଛି। ଦେଶର ଆର୍ଥିକ ପ୍ରଦର୍ଶନ, ସ୍ଥିର ସରକାର ଏବଂ ବଜାର ଦକ୍ଷତା ବ୍ୟବସାୟ କରିବା ପାଇଁ ଏକ ଦୃଢ଼ ଭିତ୍ତିଭୂମି ପ୍ରସ୍ତୁତ କରିଛି। 2014 ମସିହାରେ ବିଶ୍ୱସ୍ତରରେ 142ତମ ସ୍ଥାନରେ ଥିବା ଭାରତ 2025ରେ ଉନ୍ନୀତ ହୋଇ 41ରେ ପହଞ୍ଚିଛି। ସଶକ୍ତ ବ୍ୟବସାୟିକ ପରିବେଶ, ସ୍ୱଚ୍ଛ ଶାସନ ଏବଂ ପ୍ରଯୁକ୍ତିବିଦ୍ୟା ଆଧାରିତ ନିୟାମକ ସଂସ୍କାରକୁ ଏହା ପ୍ରତିଫଳନ କରୁଛି। ବିଶ୍ୱବ୍ୟାଙ୍କର ପରିଚାଳନା ପରିପକ୍ୱତା ସୂଚକାଙ୍କ ଅନୁଯାୟୀ 2020, 2022 ଏବଂ 2025ରେ ଭାରତ ଗ୍ରୁପ୍ ଏ'ର ପର୍ଯ୍ୟାୟରେ ଉନ୍ନୀତ ହୋଇଥିଲା। ସାର୍ବଜନୀନ କ୍ଷେତ୍ରରେ ଉଲ୍ଲେଖନୀୟ ଡିଜିଟାଲ ପରିବର୍ତ୍ତନ ଯୋଗୁଁ ଭାରତ ଏହି ସଫଳତା ପାଇଛି। ଏ କ୍ଷେତ୍ରରେ ବିଶ୍ୱସ୍ତରରେ ସାର୍ବଜନୀନ ସେବା ପ୍ରଦାନ, ଡିଜିଟାଲ କ୍ଷେତ୍ରରେ ନାଗରିକଙ୍କୁ ପ୍ରୋହାହନ, ସ୍ୱଚ୍ଛ ତଥା ସୁବ୍ୟବସ୍ଥିତ ପରିଚାଳନା ଏବଂ ନବସୃଜନଶୀଳ ଅଭ୍ୟାସକୁ ଗ୍ରହଣ କରୁଥିବା ରାଷ୍ଟ୍ରଗୁଡ଼ିକ ମଧ୍ୟରେ ଭାରତ ଅଗ୍ରଣୀ ଭୂମିକା ଗ୍ରହଣ କରିଛି। ଏପରିକି ବିଭିନ୍ନ ଦେଶରେ ଡିଜିଟାଲ ସରକାରୀ ଦୃଶ୍ୟପଟ ମୂଲ୍ୟାଙ୍କନ କରିବା ଲକ୍ଷ୍ୟ ନେଇ ଜାତିସଂଘ କରିଥିବା ଇ ସରକାର ସର୍ଭେରେ ଭାରତ ସାମଗ୍ରିକ ଭାବେ ଉଚ୍ଚ ସ୍କୋର ହାସଲ କରିଛି। ଉଚ୍ଚ ମାନ୍ୟତା ପାଇଥିବା କ୍ଷେତ୍ରଗୁଡ଼ିକ ମଧ୍ୟରେ ଅନ୍ଲାଇନ୍ ସେବା, ଟେଲିକମ୍ୟୁନିକେସନ ଭିଭିଭୂମି, ଦକ୍ଷ ମାନବ ସମ୍ଭଳ ଆଦି ଅନ୍ତର୍ଭୁକ୍ତ। କେନ୍ଦ୍ର ସରକାର ଗତ 12 ବର୍ଷ ମଧ୍ୟରେ ନିବେଶ ତଥା ଆନୁଷ୍ଠାନିକ ପ୍ରକ୍ରିୟାକୁ ସରଳ କରିବା ଲକ୍ଷ୍ୟ ନେଇ ବହୁ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି। ପ୍ରକ୍ରିୟାଗତ ପ୍ରତିବନ୍ଧକଗୁଡ଼ିକୁ ଏହା ହ୍ରାସ କରିବା ସହିତ ଷ୍ଟାର୍ଟଅପ୍, ଏମ୍ଏସ୍ଏମ୍ଇ, ପ୍ରଯୁକ୍ତି ବିଦ୍ୟା ଆଦି କ୍ଷେତ୍ରକୁ ଅଧିକ ସହଯୋଗ ପ୍ରଦାନ କରିପାରୁଛି। 2016 ଜାନୁଆରୀ ମାସରେ ଆରମ୍ଭ ହୋଇଥିବା ଷ୍ଟାର୍ଟଅପ୍ ଇଣ୍ଡିଆ ପଦକ୍ଷେପ ଯୁବ ଉଦ୍ୟୋଗୀଙ୍କୁ ସମର୍ଥନ ପ୍ରଦାନ କରିବା ସହ ଦେଶରେ ଏକ ଦୃଢ଼ ଇକୋସିଷ୍ଟମ ସୃଷ୍ଟି କରିପାରିଛି। ଚାକିରି ଖୋଜୁଥିବା ଯୁବକ ବର୍ଗ ଏବେ ନିଯୁକ୍ତି ସୃଷ୍ଟିକାରୀ ଭାବେ ପରିଗଣିତ ହୋଇଛନ୍ତି। 2016ରେ ଦେଶରେ ସ୍ୱୀକୃତିପ୍ରାପ୍ତ 502 ଷ୍ଟାର୍ଟଅପ୍ ରହିଥିବା ବେଳେ ଗତ ମାର୍ଚ୍ଚ ମାସ ସୁଦ୍ଧା 2,24,000 ଅଧିକ ହୋଇଛି। ଏ କ୍ଷେତ୍ରରେ 23,30,000 ପ୍ରତ୍ୟକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିଛି। ସମ୍ପତ୍ତି ପଞ୍ଜିକରଣ ପ୍ରକ୍ରିୟାକୁ ସରଳ କରାଯିବା ଦ୍ୱାରା ବ୍ୟବସାୟ କ୍ଷେତ୍ର ମଧ୍ୟ ଗତିଶୀଳ ହୋଇପାରିଛି। ସମ୍ପତ୍ତି ପଞ୍ଜିକରଣ ନେଇ ରହିଥିବା ଆହ୍ୱାନଗୁଡ଼ିକ ପ୍ରତିହତ କରିବା ସହ ଡିଜିଟାଲ ରୂପାନ୍ତରଣ ମାଧ୍ୟମରେ ପ୍ରଶାସନିକ ଉତ୍ତରଦାୟିତ୍ୱ ଓ ଦକ୍ଷତା ବୃଦ୍ଧି ପାଇଛି। 19 ରାଜ୍ୟର ନାଗରିକ ଏବେ ଘରୁ ଡିଜିଟାଲ ସ୍ୱାକ୍ଷରିତ ଆଇନଗତ ଭାବେ ବୈଧ ଭୂମି ରେକର୍ଡ ପାଇବାର ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଛି। 406 ଜିଲ୍ଲାର ବ୍ୟାଙ୍କଗୁଡ଼ିକ ଅନ୍ଲାଇନ୍ ମାଧ୍ୟମରେ ବନ୍ଧକ ଜମି ଯାଞ୍ଚ କରିବାର ସୁଯୋଗ ପାଇଥିବାରୁ ଋଣ ପ୍ରଦାନ ବେଶ୍ ସହଜ ଏବଂ ସମୟୋପଯୋଗୀ ହୋଇପାରିଛି। ଗୋଟିଏ ଦେଶ ଗୋଟିଏ ପଞ୍ଜିକରଣ ବ୍ୟବସ୍ଥାକୁ ଜାତୀୟ ଜେନେରିକ ତଥ୍ୟ ପଞ୍ଜିକରଣ ପ୍ରଣାଳୀ ଅଧିକ ସଶକ୍ତ କରିପାରିଛି। ଦେଶବ୍ୟାପୀ କାର୍ଯ୍ୟକାରୀ ହୋଇଥିବା ସିଙ୍ଗିଲ୍ ୱିଣ୍ଡୋ ଡିଜିଟାଲ୍ ପ୍ଲାଟଫର୍ମ ବ୍ୟବସାୟିକ ଆବଶ୍ୟକତାକୁ ଚିହ୍ନଟ, ଅନୁମୋଦନ ଆଦି ପ୍ରକ୍ରିୟାକୁ ଅଧିକ ସରଳ କରିପାରିଛି।

0: ସମୟସୀମା ହ୍ରାସ ପାଇବା ସହ ବିଭିନ୍ନ ବିଭାଗର ସମନ୍ୱୟ ମାଧ୍ୟମରେ ଅନୁମତି ପ୍ରଦାନ ଅଧିକ ସଶକ୍ତ ହୋଇପାରିଛି। ଡିଜିଟାଲ ସାର୍ବଜନୀନ ବ୍ୟବସାୟିକ ପ୍ଲାଟଫର୍ମ, ବାଣିଜ୍ୟ ନେଟୱାର୍କ ଏବଂ ସମନ୍ୱିତ ପରିଚାଳନାଗତ ସଂସ୍କାର ମାଧ୍ୟମରେ ବ୍ୟବସାୟିକ କ୍ଷେତ୍ର ପାଇଁ ବଜାର ପ୍ରବେଶ ଅଧିକ ସହଜ ହୋଇପାରିଛି। ଦେଶବ୍ୟାପୀ କ୍ରେତା, ବିକ୍ରେତା, ନିର୍ମାତା ଏବଂ ସେବା ପ୍ରଦାନକାରୀଙ୍କ ମଧ୍ୟରେ ସଂଯୋଗ ସ୍ଥାପନ କ୍ଷେତ୍ରରେ ଏହା ବେଶ୍ ଉପଯୋଗୀ ସାବ୍ୟସ୍ତ ହୋଇଛି। 2014 ମସିହାରୁ ଦେଶରେ ସମନ୍ୱିତ ଭିଭିଭୂମି ବିକାଶ, ଡିଜିଟାଲାଇଜେସନ୍ ଏବଂ ସଂସ୍ଥାଗତ ସଂସ୍କାର ମାଧ୍ୟମରେ ପରିଚାଳନାଗତ ଇକୋସିଷ୍ଟମରେ ବ୍ୟାପକ ପରିବର୍ତ୍ତନ ଆସିପାରିଛି। 2021 ଅକ୍ଟୋବରରେ ଆରମ୍ଭ ହୋଇଥିବା ପ୍ରଧାନମନ୍ତ୍ରୀ ଗତିଶକ୍ତି ଜାତୀୟ ମାଷ୍ଟର ପ୍ଲାନ୍ ଏ କ୍ଷେତ୍ରରେ ଅଧିକ ସହାୟକ ହୋଇପାରିଛି। ବିଗତ ବର୍ଷଗୁଡ଼ିକରେ ଭାରତ ଅଧିକ ସ୍ୱଚ୍ଛ ଏବଂ ସୁବିଧାଜନକ ବ୍ୟବସାୟିକ ପରିବେଶ ସୃଷ୍ଟି କରିପାରିଛି। ସରଳୀକୃତ ନିୟମାବଳୀ, ଡିଜିଟାଲ ପରିବର୍ତ୍ତନ ପ୍ରଶାସନକୁ ଅଧିକ ସୁଦୃଢ଼ କରିବା ସହ ବଜାର ପ୍ରବେଶରେ ଉନ୍ନତି ତଥା ଅନୁପାଳନ ବୋଝକୁ ହ୍ରାସ କରିପାରିଛି। ବ୍ୟବସାୟ କରିବାର ସହଜତା, ଡିଜିଟାଲ ଭିତ୍ତିଭୂମି, ନୀତି ସଂସ୍କାର ଏବଂ ବିଶ୍ୱାସ ଆଧାରିତ ପ୍ରଶାସନର ମିଳିତ ଶକ୍ତିକୁ ଏହି ସଫଳତା ପ୍ରତିପାଦନ କରୁଛି। ବିଶ୍ୱସ୍ତରରେ ଭାରତ ଏକ ପ୍ରତିଯୋଗିତାମୂଳକ ନିବେଶ ସ୍ଥଳ ଭାବେ ନିଜକୁ ପ୍ରତିଷ୍ଠିତ କରିପାରିଛି।
1: ଆଜିର ପ୍ରସଙ୍ଗରେ ଶୁଣିଲେ ଦେଶର ପରିବର୍ତ୍ତିତ ବ୍ୟବସାୟିକ ପରିବେଶ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନା ମହେନ୍ଦ୍ର କୁମାର ମାଝୀ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସନ୍ଧ୍ୟା 7ଟାର ମୁଖ୍ୟ ସମ୍ବାଦ ସହ ମୁଁ ମହେନ୍ଦ୍ର କୁମାର ମାଝୀ। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଦେଶରେ ସେବା, ସୁଶାସନ ଓ ଜନକଲ୍ୟାଣର ନୂତନ ଉଦାହରଣ ସୃଷ୍ଟି ହୋଇଛି, କହିଲେ କେନ୍ଦ୍ରମନ୍ତ୍ରୀ ଅର୍ଜୁନରାମ ମେଘୱାଲ। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ପ୍ରୟାସରେ ଓଡ଼ିଶାର ପ୍ରଗତି ନୂତନ ଐତିହାସିକ ଶିଖର ଛୁଇଁଛି, କେନ୍ଦ୍ର ସରକାରଙ୍କ 12 ବର୍ଷ ପୂର୍ତ୍ତି ଅବସରରେ କହିଲେ ମୁଖ୍ୟମନ୍ତ୍ରୀ। ଦୀଘା ଶ୍ରୀଜଗନ୍ନାଥ ମନ୍ଦିରରୁ ଧାମ ଶବ୍ଦ ଅପସାରଣ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ସୂଚନା। ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନର 10 ବର୍ଷ ପୂର୍ତ୍ତି ଉପଲକ୍ଷେ ଦେଶବ୍ୟାପୀ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଶୁଭାରମ୍ଭ। ଦେଶର ଯୁବା, ମହିଳା ଏବଂ କୃଷକମାନଙ୍କୁ ସଶକ୍ତ କରିବା ଲାଗି ସରକାର ସମସ୍ତ ଉଦ୍ୟମ କରୁଛନ୍ତି, କହିଲେ ପ୍ରଧାନମନ୍ତ୍ରୀ। ମଧ୍ୟପ୍ରଦେଶର ଇନ୍ଦୋରଠାରେ ଆଜିଠାରୁ ଆରମ୍ଭ ହେଲା ବ୍ରିକ୍ସ କୃଷି ସମ୍ମିଳନୀ। ମହାନ ସ୍ୱାଧୀନତା ସଂଗ୍ରାମୀ ଭଗବାନ ବିର୍ସା ମୁଣ୍ଡାଙ୍କ ପୁଣ୍ୟତିଥିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ସାରା ଦେଶ। ଶ୍ରୀଲଙ୍କାର ଦାମ୍ବୁଲାଠାରେ ଆରମ୍ଭ ହୋଇଥିବା କ୍ରିକେଟ୍ରେ ଶ୍ରୀଲଙ୍କା ଏ ଦଳକୁ 8 ରନ୍ରେ ପରାସ୍ତ କଲା ଭାରତ ଏ ଦଳ। ଭାରତ ଏ ଦଳ ନିର୍ଦ୍ଧାରିତ 50 ଓଭରରେ 6 ୱିକେଟ୍ ବିନିମୟରେ 277 ରନ୍ ସଂଗ୍ରହ କରିଥିବା ବେଳେ ଶ୍ରୀଲଙ୍କା ଏ ଦଳ ନିର୍ଦ୍ଧାରିତ ଓଭର ପୂର୍ବରୁ ସମସ୍ତ ୱିକେଟ୍ ହରାଇ 269 ରନ୍ ସଂଗ୍ରହ କରିଛି। କୃଷି ଭିଭିଭୂମିର ବିକାଶ ଓ ଚାଷୀଙ୍କ ସାମାଜିକ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେବା ସହ ସିଏମ୍ କିଷାନ ଯୋଜନା, ଧାନ କ୍ରୟରେ ବୋନସ, ଶୂନ୍ୟ ସୁଧରେ ଋଣ ଭଳି କୃଷକ କଲ୍ୟାଣ ଯୋଜନାକୁ କାର୍ଯ୍ୟକାରୀ କରୁଛନ୍ତି ରାଜ୍ୟ ସରକାର। ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର ଭୋଟର ସଘନ ସଂଶୋଧନ ପ୍ରକ୍ରିୟା ଜାରି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ନୂଆଦିଲ୍ଲୀଠାରେ ଲ୍ୟାଣ୍ଡ ପୋର୍ଟ ପରିଚାଳନା ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି। ଏହା ମାଧ୍ୟମରେ ବିମାନ ବନ୍ଦର ଓ ସାମୁଦ୍ରିକ ବନ୍ଦର ସହ ସମନ୍ୱୟ ରକ୍ଷା ମାଧ୍ୟମରେ କାର୍ଯ୍ୟ କରିବାରେ ଏହା ମୁଖ୍ୟ ସହାୟକ ହେବ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଏନ୍ଟିଏ ମୁଖ୍ୟାଳୟ ଯାଇ ଆସନ୍ତା 21 ତାରିଖରେ ଅନୁଷ୍ଠିତ ହେବାକୁ ଥିବା ପୁନଃ ନିଟ୍ ପରୀକ୍ଷାର ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ମୁଖ୍ୟ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ମୁଖ୍ୟ ସମ୍ବାଦ ଶୁଣିପାରିବେ ରାତି 8ଟାରେ।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2ଟି ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov

0: ଶୁଣିଲେ ଓଡ଼ିଆ କଥାଚିତ୍ର ଗୀତ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
1: ସମ୍ବାଦ ପଢୁଛନ୍ତି ମହେଶ୍ୱର ସାହୁ। ମୁଖ୍ୟ ସମ୍ବାଦ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶରେ ଗରିବ କଲ୍ୟାଣ ଏବଂ ପଛୁଆ ବର୍ଗଙ୍କ ବିକାଶ ଲାଗି ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଭିଭିଜିରାମଜୀ ଯୋଜନାରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ 95,692 କୋଟି ଟଙ୍କାର ଅନ୍ତରୀଣ ବଜେଟ୍ ଆବଶ୍ଚନ ନେଇ କେନ୍ଦ୍ର ସରକାରଙ୍କ ପ୍ରସ୍ତାବ। ନିଟ୍ ୟୁଜି ପରୀକ୍ଷା ପ୍ରସ୍ତୁତିର ପୁନଃ ସମୀକ୍ଷା କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। କୃଷି ଉତ୍ପାଦନରେ ପରିବର୍ତ୍ତନଶୀଳ ପାଣିପାଗର ପ୍ରଭାବ ଓ ମୁକାବିଲା ନେଇ ବ୍ରିକ୍ସ କୃଷି ସମ୍ମିଳନୀରେ ଆଲୋଚନା। ଏବଂ ଶ୍ରୀଲଙ୍କାର ଦାମ୍ବୁଲାରେ ଶ୍ରୀଲଙ୍କା ଏ ଦଳକୁ 8 ରନ୍ରେ ପରାସ୍ତ କଲା ଭାରତୀୟ ଏ କ୍ରିକେଟ୍ ଦଳ। ପ୍ରଧାନମନ୍ତ୍ରୀ ଭାବେ ଏନ୍ଡିଏ ନେତା ନରେନ୍ଦ୍ର ମୋଦି କ୍ରମାଗତ ଭାବେ ତୃତୀୟ ଥର ଲାଗି 2024 ମସିହା ଜୁନ୍ ମାସ 9 ତାରିଖରେ ଶପଥ ଗ୍ରହଣ କରିଥିଲେ। ତାଙ୍କ କାର୍ଯ୍ୟକାଳ ସମୟରେ ସରକାର ଅର୍ଥନୈତିକ ଅଭିବୃଦ୍ଧି, ଭିଭିଭୂମି ବିକାଶ, ସମାଜ କଲ୍ୟାଣ, ନିଯୁକ୍ତି ସୃଷ୍ଟି ଏବଂ ବିଶ୍ୱସ୍ତରରେ ଭାରତର ସ୍ଥିତିକୁ ମଜବୁତ କରିବା କ୍ଷେତ୍ରରେ ଅନେକଗୁଡ଼ିଏ ପଦକ୍ଷେପ ଗ୍ରହଣ କରାଯାଇଛି। ନାଗରିକମାନଙ୍କ ଜୀବନଧାରଣର ମାନ ସହଜ କରିବା ଲାଗି ଏବଂ ବିକାଶକୁ ପ୍ରାଧାନ୍ୟ ଦେବା ଉଦ୍ଦେଶ୍ୟରେ ଗତ 1 ବର୍ଷ ମଧ୍ୟରେ ଅନେକଗୁଡ଼ିଏ ଯୋଜନା ପ୍ରଣୟନ କରାଯାଇଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗତ 12 ବର୍ଷରେ ଦେଶରେ ଗରିବ କଲ୍ୟାଣ ଏବଂ ପଛୁଆବର୍ଗ ଲୋକମାନଙ୍କ ବିକାଶ ଲାଗି ପଦକ୍ଷେପ ଗ୍ରହଣ କରାଯାଇଛି। ସେ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି କୌଣସି ଗୋଟିଏ ଦିନ କାର୍ଯ୍ୟରୁ ବିରତ ନ ହୋଇ ଦେଶବାସୀଙ୍କ ନିମନ୍ତେ କାର୍ଯ୍ୟ କରିଚାଲିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଷ୍ଟିକୋଣ ଯୋଗୁଁ ଶାସନ ବ୍ୟବସ୍ଥାରେ ସଂସ୍କାର ଅଣାଯାଇପାରିଛି ଏବଂ ଗତ 12 ବର୍ଷରେ ସେବାକୁ ମୂଳମନ୍ତ୍ର ଭାବେ ପାଥେୟ କରି ସମାଜର ପ୍ରତ୍ୟେକଟି ଲୋକଙ୍କ ପାଖରେ ଯେଭଳି ଯୋଜନାଗୁଡ଼ିକର ସୁଫଳ ପହଞ୍ଚପାରିବ ସେ ନେଇ ଉଦ୍ୟମ କରାଯାଇଛି। ଶ୍ରୀ ସିଂହ କହିଛନ୍ତି ଦେଶ ଏବେ 2047 ବିକଶିତ ଭାରତ ଲକ୍ଷ୍ୟ ଆଡ଼କୁ ଅଗ୍ରସର ହେଉଥିବାବେଳେ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ ସମ୍ପନ୍ନ 12 ବର୍ଷର କାର୍ଯ୍ୟ ଦେଶକୁ ଏକ ସୁସମ୍ମତ ଏବଂ ବିକାଶୋନ୍ମୁଖୀ ପଥରେ ଅଗ୍ରସର କରାଇବାରେ ବିଭିନ୍ନ ପଦକ୍ଷେପଗୁଡ଼ିକ ସହାୟକ ହୋଇଛି। ମନରେଗାରୁ ବିକଶିତ ଭାରତ, ଗ୍ରାମୀଣ ରୋଜଗାର ଏବଂ ଆଜୀବିକା ମିଶନ ଭିଭିଜିରାମଜୀକୁ ସୁଗମ ପରିବର୍ତ୍ତନ ସୁନିଶ୍ଚିତ କରିବା ପାଇଁ କେନ୍ଦ୍ର ସରକାର ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ପାଇଁ 95,692 କୋଟି ଟଙ୍କାର ଅନ୍ତରୀଣ ବଜେଟ୍ ଆବଶ୍ଚନ ପ୍ରସ୍ତାବ ଦେଇଛନ୍ତି। ନୂଆଦିଲ୍ଲୀରେ ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂ ଚୌହାନ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ଗ୍ରାମୀଣ ବିକାଶ ମନ୍ତ୍ରୀମାନଙ୍କ ସହିତ ଆବାସୀ ବୈଠକ ପରେ ଗଣମାଧ୍ୟମକୁ କହିଛନ୍ତି ଭିଭିଜିରାମଜୀ ଯୋଜନା ଆସନ୍ତା ମାସ 1 ତାରିଖରୁ ସମଗ୍ର ଦେଶରେ କାର୍ଯ୍ୟକାରୀ ହେବ। 26ଟି ରାଜ୍ୟ ପାଇଁ ଏହି ଯୋଜନାରେ ବଜେଟ୍ ବ୍ୟବସ୍ଥା କରାଯାଇଛି। ଝାଡ଼ଖଣ୍ଡ, କର୍ଣ୍ଣାଟକ, ତେଲଙ୍ଗାନା ଏବଂ ମିଜୋରାମରେ ମଧ୍ୟ ପ୍ରକ୍ରିୟା ଆରମ୍ଭ କରାଯିବ ବୋଲି ମନ୍ତ୍ରୀ ପ୍ରତିଶ୍ରତି ଦେଇଛନ୍ତି। କୌଣସି ରାଜ୍ୟର ଆବଶ୍ଚନ ହ୍ରାସ କରାଯା ନାହିଁ, ବରଂ ଗତ ବର୍ଷ ତୁଳନାରେ ବଜେଟ୍ ଆବଶ୍ଚନ 40% ବୃଦ୍ଧି କରାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଭାରତୀୟ ପରୀକ୍ଷା ପରିଚାଳନା ସଂସ୍ଥା ଏନ୍ଟିଏ ଦ୍ୱାରା ଆସନ୍ତା 21 ତାରିଖରେ ହେବାକୁ ଥିବା ପୁନଃ ନିଟ୍ ୟୁଜି ପରୀକ୍ଷା ପାଇଁ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ନୂଆଦିଲ୍ଲୀରେ ସାମ୍ବାଦିକମାନଙ୍କ ସହ ଆଲୋଚନା ବେଳେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ପ୍ରଶ୍ନପତ୍ର ପ୍ରତିଷ୍ଠାରୁ ଆରମ୍ଭ କରି ପରବର୍ତ୍ତୀ ସମସ୍ତ ପ୍ରକ୍ରିୟା ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଗୋପନୀୟତା ବଜାୟ ରଖିବା ପାଇଁ ଆବଶ୍ୟକ ପଦକ୍ଷେପକୁ ସୁନିଶ୍ଚିତ କରାଯାଇଛି।
2: ସଭି ରାଜ୍ୟ କି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ ପତ୍ର ଲିଖା ହେ ଉନକି ପହଲେ ବି ସହଯୋଗ ରହା ହେ ଇସ୍ ବାତ ଥୋଡା ଔର ବି ଧ୍ୟାନ ଦିଆଯାଏ। ଇସ୍ ବିଚ୍ ମେ ଅନେକ ରାଜ୍ୟ କି ମୁଖ୍ୟମନ୍ତ୍ରୀ ଅପନେ

0: ନଦୀ ସଂଯୋଗୀକରଣ ପ୍ରକଳ୍ପ ପାଇଁ ନିଆଯାଇଥିବା ପଦକ୍ଷେପ ଏବଂ ନମାମି ଗଙ୍ଗେ ଓ ଅନ୍ୟାନ୍ୟ ପ୍ରମୁଖ କାର୍ଯ୍ୟକ୍ରମ ବିଷୟରେ ସୂଚନା ଦିଆଯାଇଥିଲା। ଜଳ ସଂରକ୍ଷଣ ଏବଂ ଭୂତଳ ଜଳ ପୁନଃଭରଣକୁ ସୁଦୃଢ଼ କରିବା ପାଇଁ ନିଆଯାଇଥିବା ଜଳପଞ୍ଚାୟତ ଓ ଜନଭାଗିଦାରୀ ଭଳି ପ୍ରମୁଖ ଯୋଜନାକୁ ମଧ୍ୟ ଶ୍ରୀ ରାଧାକ୍ରିଷ୍ଣନ ପ୍ରଶଂସା କରିଥିଲେ। ପୁରୁଷ କ୍ରିକେଟ୍ ଦିନିକିଆ ମ୍ୟାଚ୍ରେ ଭାରତ ଏ ଦଳ ଶ୍ରୀଲଙ୍କା ଏ ଦଳକୁ 8 ରନ୍ରେ ପରାସ୍ତ କରିଛି। ତ୍ରିରାଷ୍ଟ୍ରୀୟ ଏ ସିରିଜ୍ ମ୍ୟାଚ୍ ଶ୍ରୀଲଙ୍କାର ରଣଗିରି ଦାମ୍ବୁଲା ଆନ୍ତର୍ଜାତିକ ଷ୍ଟାଡିୟମ୍ରେ ଭାରତ ଏ ଦଳର ଅଧିନାୟକ ତିଲକ ବର୍ମା ଟସ୍ ଜିତି ବ୍ୟାଟିଂ ପାଇଁ ନିଷ୍ପଭି ନେଇଥିଲେ। ଭାରତ 50 ରନ୍ରେ 6 ୱିକେଟ୍ ହରାଇ 277 ରନ୍ ସଂଗ୍ରହ କରିଥିଲା। ଏହାର ଜବାବରେ ଶ୍ରୀଲଙ୍କା ଏ ଦଳ 48.5 ଓଭରରେ ସମସ୍ତ ୱିକେଟ୍ ହରାଇ 269 ରନ୍ କରିବାକୁ ସକ୍ଷମ ହୋଇଥିଲା। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶରେ ଗରିବ କଲ୍ୟାଣ ଏବଂ ପଛୁଆବର୍ଗଙ୍କ ବିକାଶ ଲାଗି ବ୍ୟାପକ ପଦକ୍ଷେପ ନିଆଯାଇଛି କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଭିଭିଜି ରାମଜୀ ଯୋଜନାରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ 95,692 କୋଟି ଟଙ୍କାର ଅନ୍ତରୀଣ ବଜେଟ୍ ଆବଣ୍ଟନ ନେଇ କେନ୍ଦ୍ର ସରକାରଙ୍କ ପ୍ରସ୍ତାବ। ନିଟ୍ ୟୁଜି ପରୀକ୍ଷା ପ୍ରସ୍ତୁତିର ପୁନଃ ସମୀକ୍ଷା କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ଏବଂ ଶ୍ରୀଲଙ୍କାର ଦାମ୍ବୁଲାରେ ଶ୍ରୀଲଙ୍କା ଏ ଦଳକୁ 8 ରନ୍ରେ ପରାସ୍ତ କଲା ଭାରତୀୟ ଏ କ୍ରିକେଟ୍ ଦଳ। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ମାଲକାନଗିରି ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ମାଲକାନଗିରି ସମ୍ବାଦଦାତା ଦୁର୍ଗାପ୍ରସାଦ ପଟ୍ଟନାୟକ ଓ ଉପସ୍ଥାପନାରେ ମୁଁ ସୁଚିସ୍ମିତା ସାହୁ। ଶ୍ରମିକ କଲ୍ୟାଣ ପାଇଁ ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଥିବାବେଳେ ପଞ୍ଜିକୃତ ଶ୍ରମିକମାନଙ୍କୁ ସାମାଜିକ ନିରାପତ୍ତା ଆଇନ ଅନ୍ତର୍ଗତ ବିଭିନ୍ନ ସୁବିଧା ପ୍ରଦାନ କରାଯାଉଛି। ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ମାଧ୍ୟମରେ ଶିକ୍ଷାଗତ ମୃତ୍ୟୁକାଳୀନ ଅନ୍ତ୍ୟେଷ୍ଟିକ୍ରିୟା ବିବାହ ଏବଂ ପ୍ରସୂତିକାଳୀନ ସହାୟତା ଯୋଗାଇ ଦିଆଯାଉଛି ବୋଲି ମାଲକାନଗିରିର ଭାରପ୍ରାପ୍ତ ଜିଲ୍ଲା ଶ୍ରମ ଅଧିକାରୀ ପୂର୍ଣ୍ଣିମା ଡୁରୁକା ସୂଚନା ଦେଇଛନ୍ତି।
3: ଏହି ସହାୟତା ପାଇବାକୁ ହେଲେ ଶ୍ରମିକ ଭାଇ ଭଉଣୀମାନଙ୍କୁ ଯେକୌଣସି ଜନସେବା କେନ୍ଦ୍ର ଓ ମୋ ସେବା କେନ୍ଦ୍ର ଜରିଆରେ ଆବେଦନ କରିବାକୁ ପଡ଼ିଥାଏ। ଏହାପରେ ଶ୍ରମ ବିଭାଗ ପକ୍ଷରୁ ସମସ୍ତ କାଗଜପତ୍ର ଯାଞ୍ଚ କରାଯିବା ପରେ ଶ୍ରମିକ କାର୍ଡ ପ୍ରଦାନ କରାଯାଇଥାଏ। ବର୍ତ୍ତମାନ ସୁଦ୍ଧା ମାଲକାନଗିରି ଜିଲ୍ଲାରେ 78,000 ଶ୍ରମିକ ପଞ୍ଜୀକରଣ କରିଥିବା ବେଳେ ସମସ୍ତଙ୍କୁ ବିଭାଗ ପକ୍ଷରୁ ଶ୍ରମିକ କାର୍ଡ ପ୍ରଦାନ କରାଯାଇଅଛି। ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ମାଲକାନଗିରି ଜିଲ୍ଲାର ମୋଟ 549 ଜଣ ହିତାଧିକାରୀଙ୍କୁ 2,74,39,400 ଟଙ୍କା ବିଭିନ୍ନ ସହାୟତା ପ୍ରଦାନ କରାଯାଇଛି। ସେଥିମଧ୍ୟରୁ 72 ଜଣ ହିତାଧିକାରୀଙ୍କୁ 2,07,00,000 ଟଙ୍କା ମୃତ୍ୟୁକାଳୀନ ସହାୟତା ପ୍ରଦାନ କରାଯାଇଅଛି। ଏହା ବ୍ୟତୀତ 66 ଜଣ ହିତାଧିକାରୀଙ୍କୁ 33,00,000 ଟଙ୍କା ବିବାହ ସହାୟତା ପ୍ରଦାନ କରାଯାଇଥିବା ବେଳେ 72 ଜଣ ହିତାଧିକାରୀଙ୍କୁ 3,60,000 ଟଙ୍କା ଅନ୍ତ୍ୟେଷ୍ଟିକ୍ରିୟା ନିମନ୍ତେ ପ୍ରଦାନ କରାଯାଇଅଛି। ଏଥିସହ 46 ଜଣ ହିତାଧିକାରୀଙ୍କୁ ପ୍ରସୂତିକାଳୀନ ସହାୟତା ପ୍ରଦାନ କରାଯାଇଥିବା ବେଳେ 293 ଜଣ ହିତାଧିକାରୀଙ୍କୁ 26,19,400 ଟଙ୍କା ଶିକ୍ଷାଗତ ସହାୟତା ପ୍ରଦାନ କରାଯାଇଅଛି। ଜିଲ୍ଲାର ଯେଉଁ ଶ୍ରମିକ ଭାଇ ଭଉଣୀମାନେ ବର୍ତ୍ତମାନ ସୁଦ୍ଧା ପଞ୍ଜୀକରଣ କରିନାହାନ୍ତି ସେମାନେ ନିଜକୁ ପଞ୍ଜୀକରଣ କରି ସରକାରଙ୍କର ଏହି ଯୋଜନାର ଲାଭ ଉଠାନ୍ତୁ।
2: ଜିଲ୍ଲାରେ ତୃଣମୂଳ ସ୍ତରରେ ସରକାରୀ ଯୋଜନାର ସଫଳ କାର୍ଯ୍ୟକାରିତା ଏବଂ ଚାଷୀଙ୍କ ସାମାଜିକ ଆର୍ଥିକ ବିକାଶକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟରେ ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜସିର୍କେ ଗତ 21 ତାରିଖରେ କୋରୁକୁଣ୍ଡା ବ୍ଲକ ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ। ସେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ଅଧୀନରେ ଚାଲିଥିବା ଛେଳି ପାଳନ ବ୍ରଏଲର ଫାର୍ମିଂ ହାଚେରୀ ଗୋଖାଦ୍ୟ ଉଦ୍ୟୋଗ ଏବଂ ଏମ୍କେୟୁୱାଇ ଗୋପାଳନ ୟୁନିଟ୍ର ଅଗ୍ରଗତି ଅନୁଧ୍ୟାନ କରିଥିଲେ। ଦୁଗ୍ଧ ଉତ୍ପାଦନ ବୃଦ୍ଧି ବଜାର ସଂଯୋଗୀକରଣ ଏବଂ ଗ୍ରାମୀଣ ନିଯୁକ୍ତି ସୃଷ୍ଟି ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ମାଲକାନଗିରି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ପକ୍ଷରୁ ପୁଲିସ୍ ସାଲେରୀ ପ୍ୟାକେଜ୍ ଅନ୍ତର୍ଗତ ମୃତ ପୁଲିସ୍ କର୍ମଚାରୀଙ୍କ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। କାର୍ଯ୍ୟକ୍ରମରେ ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜସିର୍କେ, ଏସ୍ପି ବିନୋଦ ପାଟିଲ ଏଚ୍ ଏବଂ ଏସ୍ବିଆଇର ଜୟପୁର ଆଞ୍ଚଳିକ ପରିଚାଳକ ପ୍ରକାଶ ଗ୍ରହଚାର୍ଯ୍ୟ ଯୋଗ ଦେଇଥିଲେ। ପାଞ୍ଚ ଜଣ ପୁଲିସ୍ କର୍ମଚାରୀଙ୍କ ପରିବାରକୁ 10 ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରାଯାଇଥିବା ବେଳେ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନାରେ 3ଟି ପରିବାରକୁ

0: 2 ଲକ୍ଷ ଟଙ୍କା ଲେଖାଏଁ ବୀମା ସହାୟତା ମିଳିଛି। ମାଲକାନଗିରି ଜିଲ୍ଲାରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ଅଭିଯାନ ଆରମ୍ଭ ହୋଇଛି। ମାଲକାନଗିରି ଓ ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀରେ 549 ଜଣ ବିଏଲ୍ଓ ଘରକୁ ଘର ବୁଲି ଭୋଟରଙ୍କ ତଥ୍ୟ ଯାଞ୍ଚ କରୁଛନ୍ତି ଏବଂ ପରିଗଣନା ଫର୍ମ ବଣ୍ଟନ କରୁଛନ୍ତି। ଜୁନ୍ 28 ତାରିଖ ସୁଦ୍ଧା ଏହି ପ୍ରକ୍ରିୟା ଶେଷ ହେବା ପରେ ଜୁଲାଇ 5 ତାରିଖରେ ଚିଠା ଭୋଟର ତାଲିକା ପ୍ରକାଶ ପାଇବ। ବିକଶିତ ଓଡ଼ିଶା ଭିଜନ 2036ରୁ 2047 ଅନ୍ତର୍ଗତ ମଡେଲ ଭିଲେଜ୍ ମିଶନ ଓ ସେତୁ ଯୋଜନାର ମିଳିତ ସମୀକ୍ଷା ବୈଠକ ମାଲକାନଗିରିରେ ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ଜିଲ୍ଲାରେ 111ଟି ଗ୍ରାମ ପଞ୍ଚାୟତକୁ ଆଦର୍ଶ ଗ୍ରାମରେ ପରିଣତ କରିବା ସହ ସ୍ୱାଭିମାନ ଅଞ୍ଚଳରେ ରାସ୍ତା, ସେତୁ, ପାନୀୟ ଜଳ, ସେଚନ, ଶିକ୍ଷା ଓ ବିଦ୍ୟୁତ୍ ସୁବିଧାର ବିକାଶ ଉପରେ ଗୁରୁତ୍ୱ ଦିଆଯାଇଛି। ଆସନ୍ତା 15 ଜୁନ୍ ସୁଦ୍ଧା ବେସ୍ ଲାଇନ୍ ସର୍ଭେ ଶେଷ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ବିଶ୍ୱ ପରିବେଶ ଦିବସ ଅବସରରେ ଚିତ୍ରକୋଣ୍ଡାରେ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେ ଚିତ୍ରକୋଣ୍ଡା ଡ୍ୟାମ୍ରୁ ଡୋରାଘାଟ ଗ୍ରାମ ପର୍ଯ୍ୟନ୍ତ 4 କିଲୋମିଟର ଦୈର୍ଘ୍ୟର ଟ୍ରେକିଂ ରୁଟ୍ର ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ଏସ୍ପି ବିନୋଦ ପାଟିଲ ଏଚ୍ ଏବଂ ଡିଏଫ୍ଓ ସାଇ କିରଣ ଡିଏନ୍ ଯୋଗ ଦେଇଥିଲେ। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ମୟୂରଭଞ୍ଜ ଜିଲ୍ଲା ସମ୍ପର୍କରେ।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନା। ଏହି ଯୋଜନାର ଲକ୍ଷ୍ୟ ବିଦ୍ୟୁତ୍ ବିଲ୍ ସହିତ ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳକୁ ହ୍ରାସ କରିବା, ସୋଲାର ସ୍ଥାପନ କରିବା, ଅକ୍ଷୟ ଶକ୍ତି କ୍ଷେତ୍ରରେ ବିପ୍ଳବ ଆଣିବା। ସବୁଜ ଶକ୍ତି ଉତ୍ପାଦନକୁ ପ୍ରାଥମିକତା ଦେଉଛନ୍ତି ସରକାର। ଆଜି ହିଁ ପିଏମ୍ ସୂର୍ଯ୍ୟ ଘର ଯୋଜନା ପାଇଁ ଆବେଦନ କରନ୍ତୁ। ନିଜ ଛାତରେ ସୌର ପ୍ୟାନେଲ ଲଗାନ୍ତୁ ଏବଂ 1,38,000 ଟଙ୍କା ପର୍ଯ୍ୟନ୍ତ ସବ୍ସିଡି ପାଆନ୍ତୁ।
3: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ଘର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ୍ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: ପ୍ରସାର କରୁଛୁ କାର୍ଯ୍ୟକ୍ରମ କୃଷି ସଂସାର।

0: ସୁମି
1: ଜୁହାରେ ଜୁହାରେ ବାପା, ଭିତରକୁ ଆସ।
0: ନିଧି ଆଗିରେ
1: ଯାହାକୁ ତୁମେ ଡାକୁଛ ସେ ବୈଠକ ଘରକୁ ଆସିନାହାନ୍ତି। ମୁଁ ଆସିକି ସଳ ସଳ ବସିଛି।
0: ମତେ କହିଲା ଜେମା ବାପା ତୁମେ ଚାଲ, ମୁଁ ଟିକେ ଯାଉଛି। କଣ ପାଇଁ ଆସିଲାନି କି? କଣ କାମ ପଡିଗଲା କି?
1: ହଁ ହେଇଥିବ ସେଇଆ, ଆଉ କାମ ନ ପଡିଲେ ବୈଠକ ଘରକୁ ଆସିବନି କାହିଁକି।
0: ସେଇଆ ହେଇଛି, ତାହେଲେ କଣ ଗୋଟେ ଜରୁରୀ କାମ ପଡିଯାଇଛି ଆଉ। ହେଲେ ନିଧିଆ, ମୋ ମନଟା ଜମା ଭଲ ନାହିଁ।
1: ଜାଣିପାରୁଛି।
0: କଣ ପାଇଁ କହିଲ?
1: ଇଏ ଯୋଉ କାଳ ବୈଶାଖୀ ବର୍ଷା ହେଲା, ସେଇଥିରେ ତମର କ୍ଷତି ହେଇଥିବ। ଆଉ
0: କ୍ଷତି ତ ହେଇଛି, ଆମ୍ବ ତ ସବୁ ପାଚିଥିଲା, ଗଳି ପଡିଲା, କିଛି କଞ୍ଚା ବି ଗଳି ପଡିଲା। ଆଉ ଶାଗ ସବୁ ପକେଇଥିଲି, ତାପରେ ସବୁ ଆମ୍ବ ପଡିକି ସେ ବି ନଷ୍ଟ ହେଲା। ଯାହା ହଉ, ଯେମିତି ହଉ, ଯାହା ଦିଟା ଅମଳ ହେଲା, କିନ୍ତୁ ମନଟା ଜମା ଭଲ ଲାଗୁନି। ଏମିତି ଯଦି ବାରମ୍ବାର ଆମେ କ୍ଷତି ସହିବା, କଣ କେମିତି ହବ କହିଲ?
1: ନାଇଁ ଅପା, ଏ ଦୈବୀ ଦୁରୁପାକୁ ଆମ ସମସ୍ତଙ୍କୁ କଣ ହାତ ଅଛି? ଏ କେତେବେଳେ କେମିତି କଣ ହେଇପାରେ, ହେଲେ ବି ତା ଭିତରୁ ଆମେ ବାହାରିକି ଆମ ବ୍ୟବସ୍ଥା କରିବା, ଆଉ ତାକୁ ଟିକେ ସଜଡା ସଜଡି କରିବ। ଆଉ କଣ
0: କରିଛି ହେଲେ ମନ ଜମା ବୁଝୁନି, କେତେ କଷ୍ଟ କରିଥିଲି କହିଲ।
1: ଇଏ ପୁରା ଚାଷ ତରତର ବଣିଜ ମଠ, ଆଉ ତା ସହିତ ବେଳେ ବେଳେ କଣ କରିବାକୁ ପଡିବ, ଆମକୁ ଏଇ ସବୁ ପରିସ୍ଥିତିର ମୁକାବିଲା କରିକି ବି ଆଗକୁ ବଢିବାକୁ ପଡିବ।
0: ସେଇଆକୁ ତ ଭାବିକି ତୋ ଭାଇନାଙ୍କ ସାଙ୍ଗରେ କଥା ହେଇକି ଅଣ୍ଟା ସଳଖି ଠିଆ ହେବି।

0: ପୁଣି ଚାଷବାସ କରିବି, ପୁଣି ଦି ପଇସା ରୋଜଗାର କରିବି, ଏଇ ମନୋବଳ ନେଇକି ମୁଁ ଚାଷ କରି ଚାଲିଛି।
1: ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏବେ ଆଗକୁ ଆସୁଛି ଆମର ଖରିଫ ଋତୁ, ଆଉ ତା ପାଇଁ କିଛି ବ୍ୟବସ୍ଥା କଲଣି ନା ନାହିଁ?
0: ହଁ, ତା ପାଇଁ ବ୍ୟବସ୍ଥା କଲିଣି। ଏଇ ଜମି ସବୁ ହଳ ହବ, ତାକୁ ପୁଣି ସବୁ ପ୍ରସ୍ତୁତ କରି ରଖିବି, ମାଟି ପରୀକ୍ଷା କରି ରଖିବି, ସବୁ ଯଦି ଠିକ ଠାକ କରିଥିବି କୋଉ ବିଲରେ କୋଉ ଫସଲ କଲେ ମୋର ଭଲ ହବ।
1: ଆଉ ତାଠୁ ସବୁଠୁ ବଡ଼ କଥା ହେଲା, ତମର ମୁଖ୍ୟ କାମ ହଉଛି କୋଉ ବିହନ ପଡିବ, କାହିଁକି ନା ଆମେ ଯୋଉ ବିହନ ବ୍ୟବହାର କରୁଛେ ତାକୁ ସବୁବେଳେ ପ୍ରାମାଣିକ ସଂସ୍ଥାରୁ ଆଣିବା।
0: ହଁ,
1: ଆଉ ଗୋଟିଏ ବିହନକୁ ଆମେ 3 ବର୍ଷ ବ୍ୟବହାର କରିବା, ଆଉ ବିହନକୁ ବାରମ୍ବାର ବ୍ୟବହାର କରିବାନି, ଆଉ ବିହନର ଗଜା ପରୀକ୍ଷା କରି ଆମେ ବିହନକୁ ତଳି ପକେଇବା।
0: ସେଇ କଥା ତ ସବୁ ବର୍ଷ ମୁଁ କରୁଛି, ଆଉ ମାଟି ପରୀକ୍ଷା କରୁଛି, ବିହନ ଚୟନ କରୁଛି, କୋଉ ବିଲରେ କୋଉ ବିହନ ପକେଇଲେ ଫସଲଟି ଭଲ ହବ।
1: ତା ମାନେ ତମେ କହିବା କଥା ହେଲା, ଇଏ କୋଉ ବିଲଟା ଆମର ସହଳ କିସମ ଧାନ ହେଇପାରିବ, କୋଉ ବିଲରେ ଆମର ବିଳମ୍ବ କିସମ ଧାନ ହବ,
0: ସେ ସବୁ ପରଖିକି ଚାଷବାସ କଲେ ଆମେ ଭଲ ଦିଟା ଲାଭ ପାଇବା।
1: ଆମକୁ ଟିକେ ଦେଖିବାର ଅଛି ଆମର କୋଉ ଜମିରେ ଅଧିକ ପାଣି ଜମୁଛି, ସେ ଟିକେ ଆମର ଖାଲୁଆ ଜମି ଅଛି, କୋଉ ଜମି ଆମର ଢିପ ଜମି ଅଛି, ସେଇ ଜମି ଅନୁସାରେ ଦେଖିକି ଯଦି ବିହନ କିସମ ଆମେ ବାଛିବା ତାହେଲେ ଆମର ଖରିଫ ଧାନ ଫସଲ ଅଧିକ ଅମଳ ହବ।
0: ହଁ ନିଧି, ଆମେ ସବୁବେଳେ ଏଇ ଅନୁସାରେ କାମ କରୁଛନ୍ତି, ମାଟି ପରୀକ୍ଷା କରୁଛନ୍ତି, ବିହନ ଚୟନ କରୁଛନ୍ତି, କୋଉ ବିଲରେ କୋଉ ଫସଲ ହବ ସେ କଥା ବି ଜାଣୁଛନ୍ତି, ତାକୁ ବି କରୁଛନ୍ତି। ତା ସହିତ ଆମେ ଯଦି ଏଇ ଯୋଉ କାଳ ବୈଶାଖୀ ସମୟରେ ଟିକେ ସତର୍କ ରହିବା, ସଚେତନ ରହିବା, ଏ କଦଳୀ ଗଛକୁ ଟିକେ ବାଉଁଶ ଦେଇକି ଆଡି ବାନ୍ଧିଦବା, ଶାଗ ଫସଲକୁ ଜାଲ ଦେଇକି ତାକୁ ଟିକେ ରଖିବା, ଆଉ ଯୋଉ ଆମର ଲଟା ଜାତୀୟ ଯୋଉ ଫସଲ ରହିଲା ତାକୁ ଯୋଉ ଆମେ ବାଡ ବାନ୍ଧିଛନ୍ତି, ରଞ୍ଜା ବାନ୍ଧିଛନ୍ତି, ତାକୁ ଟିକେ ପୁଣି ବାନ୍ଧି ବୁନ୍ଧିକି ରଖିବା।
1: ଇଏ ତା ମାନେ ଅପା ତମେ କହିବା କଥା ହେଲା, ଆମେ ଟିକେ ବେଳୁ ସାବଧାନ ହଉଥିବା, ଆମର ଯୋଉ ଫସଲ ଗୁଡାକ ଅଛି ଆମେ ଯଦି ଦେଖିବା ସେ ଫସଲ ପାଚିବା ଅବସ୍ଥାରେ ହେଇଗଲାଣି, ତାକୁ ଟିକେ ତୋଳି ଆଣି ସାଇତିକି ରଖିବା। ଆଉ ତା ସହିତ ତମେ ଯେମିତି କହିଲ ଢେରା ଟିକେ ଦଉଥିବା, ଏ ପାଣି ନିଷ୍କାସନ ପାଇଁ ବ୍ୟବସ୍ଥା କରିଥିବା, ତାହେଲେ ଆମେ 2 ପଇସା ଅଧିକ ଲାଭ ପାଇପାରିବା ଆଉ କଣ।
0: ହଁ, ସେଇଆ ହଉଛି କଥା, ଆମେ ଯଦି ଯୋଉ ଫସଲ କରିଛନ୍ତି, ଯୋଉ ଆମ୍ବ ହେଲା, ପଣସ ହେଲା, କଦଳୀ ହେଲା, ନଡ଼ିଆ ହେଲା, ତାକୁ ସବୁ ଆମେ ଟିକେ ସଚେତନ ରହୁଥିବା ଏ ବର୍ଷା ପବନ ସମୟରେ, କାଳ ବୈଶାଖୀ ସମୟରେ,
1: ଏ ସବୁ ଯଦି ଆମେ ସଚେତନ ରହିବା ତାହେଲେ ଆମର ଫସଲରୁ ଅଧିକ ଅମଳ ହବ, ଲାଭ ଅଧିକ ହବ, ଆଉ ତାକୁ ବିକିକି ଆମେ 2 ପଇସା ଅଧିକ ଲାଭ ପାଇପାରିବା।
0: ହଁ, ହେଲେ ନିଧିଆ, ମନଟା ମୋର ଦୁଃଖ ଥିଲା, ତମ ସାଙ୍ଗରେ ଟିକେ କଥା ହେଲା ବେଳକୁ ଆଉ ଟିକେ ମନ ଭଲ ଲାଗିଲା।
1: ଆହୁରି ଭଲ ଲାଗିବ, ରୁହ,
0: ସନ୍ଧ୍ୟା ବେଳ ବୈଠକ ଘର ଭଜନ ଟିକେ ବୋଧେ ଶୁଣେଇବ।
1: ହଁ ପରା, ଇଏ ବଢିଆ ଭଜନ ଟିକେ ଅଛି, ଶୁଣ, ମନ ଭଲ ଲାଗିବ।

0: ସେଇଠି ଅପା ଇଏ ଭଜନ ଶୁଣିଲ ମନକୁ ପାଇଲାଟି।
1: ହଁ ମନ କର୍ଣ୍ଣ ପବିତ୍ର ହେଲା, କଣ କରିବା ଆଉ, ଆମେ ହେଲେ ଚାଷୀ ବନ୍ଦୀ ଲୋକ, ଏମିତି ଦୈବ ଦୁର୍ବିପାକ ଆସିବ, ଫସଲ ନଷ୍ଟ ହବ, ଅଲଗା ଫସଲରୁ ପୁଣି ଭରଣା ହବ, ଅଣ୍ଟା ସଳଖି ଠିଆ ହବା, କାହିଁକି ନା ଆମେ ପରା ଚାଷୀ।
0: ହଁ ପରା, ଇଏ ତମେ ପରା ସବୁ କଥା ବୁଝୁଛ ଆଉ।
1: ଇଏ କଣ ବାଇଗଣ 8-10 ଥୋଇଛ, କୋଉଠୁ ଆଣିଲ କି?
0: ଏଇ ଆମ ବାରିରେ।
1: ଆଉ ଭଲ ବାଇଗଣ ହେଇଛି?
0: ଆଉ ମୁଁ ଭାବିଲି ନଷ୍ଟ କାହିଁ ହେଇଯିବ, ତମ ପାଇଁ ବି ଦିଟା ନେଇଯାଏ ଆଉ କଣ।
1: ହଉ ହେଲା, ବଢିଆ ବାଇଗଣ ହେଇଛି, ତାକୁ ପୋଡିକି ଟିକେ ଚକଟିକି ପଖାଳ ଭାତ ଖାଇଦେଲେ ଗରମକୁ ଆଉ ଭଲ ଲାଗିବ ଆଉ।
0: ହଉ ଅପା, ଇଏ ବାଇଗଣ ଯେହେତୁ ତମେ ଦେଖିଲଣି, ଆଜି ଗୋଟେ ସେମିତି କିଛି ବିଷୟ ରଖିବା।
1: ହଉ, ତାରି ଉପରେ ବିଷୟଟି ଅଛି ଆଜି ବୈଠକ ଘରେ।
0: ବଢିଆ ହେଲା ତାହେଲେ। ଆଉ
1: ଆଜିର ଆଲୋଚନାର ବିଷୟ ହେଉଛି ବାଇଗଣ ଫସଲରେ ସୂତ୍ରକୃମି ଜନିତ ରୋଗ ଓ ତାର ପ୍ରତିକାର।
0: ବାଇଗଣ ଫସଲଟି ବର୍ଷ ସାରା ଚାଷୀ ଭାଇ ମାନେ ଚାଷ କରୁଛନ୍ତି, ତାର ବଜାର ଚାହିଦା ବି ଭଲ ଅଛି। ଯଦି ତାର ରୋଗ ପୋକ ବିଷୟରେ ଚାଷୀ ଭାଇ ମାନେ ଜାଣିବେ ତାହେଲେ ଭଲ ଦି ପଇସା ଲାଭ କରିପାରିବେ ଆଉ।
1: ମହାଶୟ ହେଉଛନ୍ତି ଡକ୍ଟର ଜୟନ୍ତ କୁମାର ମହାଳିକ।
0: ହଉ ଅପା, ତମେ ତାହେଲେ ମହାଶୟଙ୍କ ସହିତ କଥା ହୁଅ, ମୁଁ ଏଇଠି ବସି ଶୁଣିଲି ଆଉ।
1: ହଉ ହଉ, ଏଇ ବିଷୟରେ ବୁଝାଇ କହିବା ପାଇଁ ଆଲୋଚକ ହିସାବରେ ଆମ ଗହଣରେ ଉପସ୍ଥିତ ଅଛନ୍ତି କୃଷି ମହାବିଦ୍ୟାଳୟ ଭୁବନେଶ୍ୱରର ସୂତ୍ରକୃମି ବିଭାଗର ବିଭାଗୀୟ ମୁଖ୍ୟ ଡକ୍ଟର ଜୟନ୍ତ କୁମାର ମହାଳିକ। ଆସନ୍ତୁ ସାର୍, ଆପଣଙ୍କୁ ସ୍ୱାଗତ କରୁଛୁ ଆମର କୃଷି ସଂସାର କାର୍ଯ୍ୟକ୍ରମକୁ। ନମସ୍କାର।
2: ନମସ୍କାର
1: ସାର୍, ଆଜି ଆମେ ଯୋଉ ବିଷୟ ରଖିଛେ ବାଇଗଣ ଫସଲରେ ସୂତ୍ରକୃମି ଜନିତ ରୋଗ ଓ ତାର ପ୍ରତିକାର, ଏ ବିଷୟରେ ତ କଥା ହବା, ତା ପୂର୍ବରୁ ଟିକେ ଜାଣିବା ପାଇଁ ଚାହିଁବୁ ବାଇଗଣ ଫସଲରେ ସୂତ୍ରକୃମି ଜନିତ ରୋଗ କାହାକୁ କୁହାଯାଏ, ଏ ବିଷୟରେ ଟିକେ ପରାମର୍ଶ ଦିଅନ୍ତୁ।
2: ବାଇଗଣ ଫସଲରେ ଆମେ ଜାଣିଛେ ବିଭିନ୍ନ ପ୍ରକାର ରୋଗ ଓ ପୋକ ଅଛି, ସେହିଭଳି ସୂତ୍ରକୃମି ମଧ୍ୟ ଏପଟେ ସମସ୍ୟା ଅଟେ। ସାଧାରଣତଃ ଲୋକମାନେ ଏ ବିଷୟରେ ଜାଣିନଥାନ୍ତି, କାହିଁକିନା ଏଇଟା ମାଟି ତଳେ ରହିଥାନ୍ତି। ଆମେ ଏହାକୁ କୃମି ବା ଯେମିତି ଆମ ମଣିଷ ଦେହରେ କୃମି ଲାଗେ, ଗଛଙ୍କ ଦେହରେ ବି ସେଇ କୃମି ଭଳି ଜିନିଷ ଥାଏ, ତାକୁ ଆମ ଇଂଲିଶରେ ନେମାଟୋଡ୍ ବୋଲି କୁହାଯାଏ।
1: ସାର୍, ଆଉ ଗୋଟେ କଥା ଜାଣିବା ପାଇଁ ଚାହିଁବୁ, ଏଇ ସୂତ୍ରଜୀବୀ କହିଲେ କଣ ବୁଝାଯାଏ?
2: ଆକ୍ଚୁଆଲି ସୂତ୍ରଜୀବୀ ଶବ୍ଦଟି ଗ୍ରୀସର ୱାର୍ଡ ଦୁଇଟି ୱାର୍ଡରୁ ଆରମ୍ଭ ହେଇଛି, ତାମାନେ ଓଡ଼ିଆରେ ଯଦି ବୁଝିବାକୁ ପଡିବ ତାହେଲେ ଆମେ ସୂତା ଭଳିଆ ଦେଖିବାକୁ ଗୋଟେ ଜିନିଷ, ଯେମିତି ଆମେ ମଣିଷଙ୍କ ଦେହରେ ଆମେ ଯେମିତି ଦଶିପୋକ କିମ୍ବା କୃମି ଦେଖାଯାଏ, ସେହିଭଳି ଗଛ ମଧ୍ୟ କୃମି ଦେଖାଯାଏ, ଏହା ଅତି ସୂକ୍ଷ୍ମ।
1: ଆମେ କଣ ସେମାନଙ୍କୁ ଖାଲି ଆଖିରେ ଦେଖିପାରିବା?
2: ନା, ଆମେ ଖାଲି ଆଖିରେ ଦେଖିପାରିବା ନାହିଁ, କାରଣ ଏମାନେ ବହୁତ ସୂକ୍ଷ୍ମ, ପାଖାପାଖି ସେମାନଙ୍କର ଆକାର ଗୋଟେ ମିଲିମିଟରଠୁ ବି କମ୍, ତେଣୁ ତାଙ୍କୁ ଆମକୁ ଦେଖିବାକୁ ହେଲେ ଆମର ମାଇକ୍ରୋସ୍କୋପ ବା ଅଣୁବୀକ୍ଷଣ ଯନ୍ତ୍ର ଦରକାର ପଡେ। ସେମାନେ କଣ ଆଗ ଜାଣିବାକୁ ପଡିବ ଆମକୁ? ଆଚ୍ଛା, ସାଧାରଣତଃ ସୂତ୍ରକୃମି ମାନେ ମାଟିରେ ଥାନ୍ତି, ଆଉ ସେମାନେ ପାଖରେ ଦୁଇ ପ୍ରକାରର, ଗୋଟେ ହେଲା ହଉଛି ଆମେ ସ୍ୱାଧୀନ କୃମି, ଆଉ ଗୋଟେ ହଉଛି ପରାଗ ପୁଷ୍ଟକୃମି। ଯେମିତି ସ୍ୱାଧୀନ କୃମି ମାନେ ସେମାନେ ସ୍ୱାଧୀନ ଭାବରେ ଖାଦ୍ୟ ଗ୍ରହଣ କରନ୍ତି, ସେମାନେ ମାଟିର ଅନ୍ୟାନ୍ୟ ଯେମିତି ଆମର ଗୋବର ହେଲା ଅନ୍ୟାନ୍ୟ ମାଇକ୍ରୋ ଅର୍ଗାନିଜମ ଉପରେ ବଞ୍ଚିକି ରହିଛନ୍ତି, କିନ୍ତୁ ଯେଉଁମାନେ ପରାଗ ପୁଷ୍ଟି ସାଧାରଣତଃ ସେଇମାନେ ହିଁ ଆମର ଗଛର କ୍ଷତି କରନ୍ତି ବା ଆମ ଫସଲର କ୍ଷତି କରନ୍ତି।
1: ସାର୍, ଆମେ ଯୋଉ ସୂତ୍ରକୃମିର କିଛି ପ୍ରକାର ଭେଦ ଅଛି କି? ସେ ପ୍ରକାର ଭେଦ ଯଦି ଅଛି ସେ କଣ କଣ?
2: ହଁ, ଆମେ କୃମି କହିଲେ ଆମେ ଗୋଟେ ବହୁତ ପୁରୁଣା ଜିନିଷ, ଏଇଟା ଇଏ କୃମି ସମସ୍ତଙ୍କୁ ଆଫେକ୍ଟ କରିପାରେ, ଗଛ ଏଭଳି କି ମଣିଷ ଏଭଳି ଆମର ଆନିମଲ ସମସ୍ତଙ୍କୁ ଆଫେକ୍ଟ କରେ, କିନ୍ତୁ ଆମେ ସେମାନଙ୍କ ଭିତରୁ କିଛି ସ୍ୱାଧୀନ ମୁଁ କହିଲି, ଯେମିତି ସେମାନେ ଜଷ୍ଟ ତାଙ୍କର କାମ ମାନେ ଡେଡ୍ ଅର୍ଗାନିଜିମ ଯେମିତି ହେଲା ଆମର ବଞ୍ଚି ରହନ୍ତି, କିନ୍ତୁ ଯେଉଁମାନେ ପରାଗ ପୁଷ୍ଟି ବା ପାରାସାଇଟ୍ ସେମାନେ ଆମେ ସାଧାରଣତଃ ଉଦ୍ଭିଦ କିମ୍ବା ଯେମିତି କୁକୁର ହେଲା ପୋଷା ଜନ୍ତୁ ହେଲା ସମଗ୍ର ରୁହନ୍ତି, କିନ୍ତୁ ଆମମାନଙ୍କ ସବଜେକ୍ଟ ଯୋଉଟା ରହିଲା ଯୋଉ କୃଷି ଉପରେ ଯୋଉ କହୁଛେ, ଫସଲ ବା ଉଦ୍ଭିଦ ପରାଗ ପୁଷ୍ଟି ଉପରେ ଆମେ ଆଲୋଚନା କରିବା।
1: ସାଧାରଣତଃ ଆମେ ଏଇ ସୂତ୍ରକୃମିର ପ୍ରକାର ଭେଦ କଣ କଣ ଅଛି ସେ ବିଷୟ ଟିକେ ଜାଣିବା ପାଇଁ ଚାହିଁଛୁ।
2: ପ୍ରକାର ଭେଦକୁ ଆସିବା ତାହେଲେ ଆମେ ଦୁଇ ପ୍ରକାର ଦେଖିବା, କିଛି ଆମ ଫସଲର ଗଛର ଉପରେ ଅଂଶ କିଛି ଲାଗନ୍ତି, ଗଛ ମାଟି ଭିତରେ ବି କିଛି ରୁହନ୍ତି, କିଛି ପତ୍ର ଉପରେ ରୁହନ୍ତି, ତ ଏମିତି ବିଭିନ୍ନ ପ୍ରକାରର ଆମ ପ୍ରକାର ଭେଦ ସବୁ ଅଛି।
1: ଆଜ୍ଞା, ଉଦ୍ଭିଦ ପରାଶୟୀ ସୂତ୍ରଜୀବୀ ମାନେ କେଉଁଠାରେ ବାସ କରନ୍ତି ଓ କଣ ଖାଦ୍ୟ ଭାବରେ ଗ୍ରହଣ କରନ୍ତି ସେମାନେ ବଢିବା ପାଇଁ?
2: ଆମେ ତ ଆଖିରେ ଦେଖିବା।

0: ଯେମିତି କୃମି ହେଲା, କୃମି ଆମ ଦେହରେ ଶରୀରରେ ରହିଥାନ୍ତି କିନ୍ତୁ ଆମେ ତ ଦେଖୁନଥାଏ, କିନ୍ତୁ ଆମ ଦେହରୁ ସେ ଖାଦ୍ୟ ଶୋଷିକି ସେମାନେ ପଡ଼ନ୍ତି। ଠିକ ସେଇଭଳି ଆମର ସେମାନେ ଗଛର ମୂଳରେ ରୁହନ୍ତି, କାଣ୍ଡରେ ରୁହନ୍ତି, ଇଭିନ କି ଆମର ମଞ୍ଜି ଭିତରେ ବି ରୁହନ୍ତି।
1: ଆଚ୍ଛା,
0: ରହିକି କଣ କରନ୍ତି? ରହିକି ଗଛ ରସଟାକୁ ଶୋଷଣ କରନ୍ତି,
1: ଶୋଷିକି
0: ଖାଆନ୍ତି। ଆଚ୍ଛା, କେମିତି ଖାଇବେ? ତାଙ୍କର ପୁଣି କିଛି ଜିନିଷ ଯନ୍ତ୍ର ଦରକାର ଥିବ ନା, ତ ସେଥିପାଇଁ ଗୋଟେ ସରୁ ଛୁଞ୍ଚି ଭଳିଆ, ବା ଆମେ ତାକୁ ଆମେ ଷ୍ଟାଇଲେଟ୍ କହୁ, ସରୁ ଛୁଞ୍ଚି ଭଳିଆ ଗୋଟେ ଜିନିଷ ତାଙ୍କ ମୁଣ୍ଡରେ ଥାଏ, ତ ସେଟାକୁ ସେମାନେ କଣା କରିକି ସେ ଭିତରୁ ବାହାର କରନ୍ତି ଗଛର ରସ, ଆଉ ତାକୁ ଖାଇକି ସେମାନେ ବଞ୍ଚନ୍ତି। ଯେହେତୁ ସେମାନେ ଗଛର ଶୋଷଟାକୁ ଖାଇ ଦିଅନ୍ତି, ସେଥିପାଇଁ ଗଛ ଭଲ ବଢିପାରେନି। ଏହି ଶୁଣ୍ଢ ଭଳିଆ ଜିନିଷ, କିନ୍ତୁ ଆମର ଯୋଉ ମୁଁ କହିଲି ସ୍ୱାଧୀନ ଯୋଉ ପ୍ରକାର, ସେମାନଙ୍କ ଦେହରେ ସେଟା ନଥାଏ।
1: ସାଧାରଣତଃ ଏଇ ସୂତ୍ରକୃମି ଜନିତ ରୋଗ ତାର ଶୁଣ୍ଢ ମାଧ୍ୟମରେ ସେ ତା ରସ ବାଇଗଣ ଗଛରୁ ଶୋଷିକି ଖାଇଦିଏ,
0: ସବୁ ଗଛ ସବୁ ଫସଲରୁ ଖାଏ। ଆମେ କେବଳ ତାଙ୍କର ଯେମିତି ଆମେ ପାଟି ଦ୍ୱାରା ଖାଦ୍ୟ ଖାଉଛେ, ସେମାନେ ଶୁଣ୍ଢ ଦ୍ୱାରା ହିଁ ଖାଦ୍ୟଟାକୁ ନିଅନ୍ତି, ଆଉ ତାଙ୍କ ଦେହକୁ ନେଇକି ସେମାନେ ବଞ୍ଚନ୍ତି। ଆମ ଖାଦ୍ୟକୁ ଯେମିତି ଆମ ଦେହରୁ କୃମି ମାନେ ଖାଇକି ବଞ୍ଚନ୍ତି, ସେମିତି ଗଛର ଯଦି ଖାଦ୍ୟଟାକୁ ସେ ଖାଇଦେଲେ ତାହେଲେ କଣ ହବ? ଗଛ ଗୋଟେ ରୁଗଣ ପଡ଼ିଯିବ, ଗଛର ଯୋଉ ଖାଦ୍ୟ ପ୍ରସ୍ତୁତି ସେ ଠିକ୍ ସେ କରିପାରିବନି, ଗଛର ଯୋଉ ଆମର ଖାଦ୍ୟ ରହୁଛି ଫଳ ତିଆରି ହେଉଛି, ସର୍ବଶେଷରେ ତାର ଫସଲର ଅମଳ ଉପରେ ମଧ୍ୟ ସେ ବହୁତ ପ୍ରଭାବ କ୍ଷତି କରନ୍ତି।
1: ଆଜ୍ଞା, ଏଇ ସୂତ୍ରଜୀବୀ ମାନେ କିପରି ଗଛରୁ ଖାଦ୍ୟ ଗ୍ରହଣ କରନ୍ତି? ଆପଣ ଟିକେ ପୂର୍ବରୁ କହୁଥିଲେ ଶୁଣ୍ଢ ଦ୍ୱାରା ସେ ଖାଦ୍ୟ ଗ୍ରହଣ କରନ୍ତି, ଆଉ କଣ କେମିତି ଖାଦ୍ୟ ଗ୍ରହଣ?
0: ସେମାନେ ଶୁଣ୍ଢ ଦ୍ୱାରା ଖାଦ୍ୟ ଗ୍ରହଣ କରନ୍ତି, ଖାଲି ଖାଦ୍ୟ ଗ୍ରହଣ କରନ୍ତି, କେତେକ କୃମି ଅଛନ୍ତି ସେମାନେ ଯୋଉ ଖାଦ୍ୟ ନଳୀ, ଗଛ ତ ସେ ଡାଇରେକ୍ଟ ଇଏ କରେନି, ସେ ଚେର ଦ୍ୱାରା ଗୋଟେ ଆମର ନଳୀ ଥାଏ, ଶୋଷକ ନଳୀ ଥାଏ, ସେ ଦ୍ୱାରା ସିଏ ମାଟିରୁ କଣ କରେ, ଜଳ ନିଏ ଏବଂ ଖାଦ୍ୟ ସାର ନିଏ, ନେଇକି ପତ୍ର ପାଖରେ ପହଞ୍ଚେ, ସେ ପତ୍ରରେ ତାର ଗଛର ଖାଦ୍ୟ ବସ୍ତୁ ତିଆରି ହୁଏ। ଏମାନେ କଣ କରନ୍ତି, କିଛି ଅନ୍ତଃଜୀବୀ କୃମି ମାନେ ସେମାନେ ସେଇ ନଳାରେ ଭିତରେ ଯୋଉ ଜାମ୍ କରିଦିଅନ୍ତି ରହିଯିବ, ଫଳରେ ଗଛ ଠିକ ସେ ବି ଖାଦ୍ୟ ଶସ୍ୟ ନେଇପାରେନି, ଫଳରେ ଗଛରେ ସମସ୍ୟା ଦେଖାଯାଏ, ତାର ଖାଦ୍ୟ ସେ ଠିକ ସେ ପ୍ରସ୍ତୁତ କରିପାରେନି, ତାର ଯୋଉ ଆମର ଖାଦ୍ୟ ରନ୍ଧା ଜାଗା ଯୋଉଟା ପତ୍ର ସଂଖ୍ୟା ବି କମିଯାଏ, ଫଳ ବି ଛୋଟ ହୋଇଯାଏ, ଏସବୁ ବିଭିନ୍ନ ପ୍ରକାର ଆମ ଲକ୍ଷଣ ସବୁ ଦେଖାଯାଏ।
1: ସୂତ୍ରଜୀବୀ ମାନେ କେତେ ଦିନରେ ସେମାନଙ୍କର ଜୀବନଚକ୍ର ପୂର୍ଣ୍ଣ କରିଥାନ୍ତି ସେ ବିଷୟଟି କୁହନ୍ତୁ।
0: ସମସ୍ତଙ୍କର ଆମର ଜୀବନଚକ୍ର ଅଛି, ମଣିଷ ହଉ କିମ୍ବା କୌଣସି ପୋକ ହଉ କୀଟ, ସମସ୍ତଙ୍କ ଆମେ ଜନ୍ମ ହେଇଛି ମାନେ ମୃତ୍ୟୁ ସୁନିଶ୍ଚିତ ଧରାପୃଷ୍ଠରେ, ତେଣୁ ସେଇଭଳିଆ ସେମାନେ ବି ଯେତେବେଳେ ସେଇ ଗୋଟେ ସୂତ୍ର କମି, ଯେମିତି ପୋକ ମାନଙ୍କର ବି ଜନ୍ମ ଚକ୍ର ଅଛି, ସେଇଭଳି ଏମାନଙ୍କ ଯଦିଓ ମାନେ ସୂକ୍ଷ୍ମ ଜିନିଷ, ଏମାନେ ଗୋଟେ ଜନ୍ମ ଚକ୍ର କରନ୍ତି। ତ ଜନ୍ମଚକ୍ର ସାଧାରଣତଃ କହିଲେ କଣ ହବ, ଆମେ ସାଧାରଣତଃ ଅଣ୍ଡା ଦେବାରୁ କିମ୍ବା ଅଣ୍ଡା ଦେବା ପର୍ଯ୍ୟନ୍ତ କିମ୍ବା ତାର ଜୁଭେନାଇଲ ଅବସ୍ଥାରୁ ଆଉ ଗୋଟେ ଜୁଭେନାଇଲ ଅବସ୍ଥାକୁ ଆମେ ବୁଝେଇବା, ତ ଏମାନେ କେତେ ଦିନ କରନ୍ତି ସେଇଆ ଉପରେ ଡିପେଣ୍ଡ କରି ତାଙ୍କ କେତେ କ୍ଷତି କରିବେ। ସାଧାରଣତଃ ଏମାନେ 2 ସପ୍ତାହରୁ ଆରମ୍ଭ କରି 4 ସପ୍ତାହ ପର୍ଯ୍ୟନ୍ତ କରନ୍ତି, ସାଧାରଣତଃ 4 ସପ୍ତାହଟା କମନ, କିନ୍ତୁ ବେଳେବେଳେ ଆଉ ଏଇ ଯୋଉ ଜୀବନଚକ୍ରଟା ଡିପେଣ୍ଡ କରେ କାହା ଉପରେ, ଆମର ଯୋଉ ପାଣିପାଗ ଉପରେ, ଯଦି ଭଲ ପାଣିପାଗ ହେଲା ତାହେଲେ ସେମାନେ ଶୀଘ୍ର ଶୀଘ୍ର ତାଙ୍କର ସମୟଟା କମ ହବ, ଆଉ ଯଦି ଅଧିକା ଆଡଭାନ୍ସ କଣ୍ଡିସନ ହବ, ଯଦି ଖରା ଅଧିକା ରହିଲା କି ମଏଶ୍ଚର କମ ରହିଲା, ତାହେଲେ ସେମାନଙ୍କର ଜୀବନଚକ୍ରଟା ଆହୁରି 2-3 ଦିନ ଡେରି ହୋଇଯାଏ। ସେଥିପାଇଁ ସେମାନେ ସାଧାରଣତଃ 6 ଅବସ୍ଥା ଦେଇକି ସେମାନେ ଗତି କରନ୍ତି, ଗୋଟେ ହେଲା ଅଣ୍ଡା ଦେବେ, ଅଣ୍ଡାରୁ ଆମେ ଆରମ୍ଭ କରିବା, ତାଙ୍କ 4 ଷ୍ଟେଜ୍ ରୁହେ, J1, J2, J3, J4 ଆଣ୍ଡ ପୁରୁଷ ଆଣ୍ଡ ସ୍ତ୍ରୀ, ତ ପୁଣି ଏଗେନ୍ ପୁରୁଷ ସ୍ତ୍ରୀ ମଧ୍ୟରେ ପ୍ରଜନନ ହେଲା ପରେ ସେ ପୁଣି ସ୍ତ୍ରୀ ଆମର ନେମାଟୋଡ ପୁଣି ଅଣ୍ଡା ଦିଏ, ପୁଣି ଏଗେନ୍ ତାଙ୍କର ଜୀବନଚକ୍ର ଚାଲେ। ତ ଏଇ ଗୋଟେ ଜୀବନଚକ୍ର ଚାଲିବା ପାଇଁ ପାଖାପାଖି ଆମକୁ କହିଲେ 4 ସପ୍ତାହ ପାଖାପାଖି ନିଏ, ଆଉ କେତେ କ୍ଷେତ୍ରରେ କମିଯାଏ ବଢିଯାଏ ସବୁ ପରିବେଶ ଉପରେ ଡିପେଣ୍ଡ କରେ।
1: ସୂତ୍ରଜୀବ ମାନେ କିପରି ବାଇଗଣ ଫସଲର କ୍ଷତି କରିଥାନ୍ତି ସେ ବିଷୟଟି କୁହନ୍ତୁ।
0: ସେମାନେ କହିଲେ ତାଙ୍କ ଜୀବନଚକ୍ର କରନ୍ତି ସେମାନେ କୋଉଠି ଗଛ ଭିତରେ,
1: ଆଚ୍ଛା
0: ସାଧାରଣତଃ ଏଇଟାକ ଖାଲି ଆଖରେ ଆମକୁ ଦେଖାଯାଏନି, ସେଥିପାଇଁ ଚାଷୀ ଭାଇମାନେ ବହୁତ କ୍ଷେତ୍ରରେ ସେମାନେ ମାନେ ଅବହେଳା କରନ୍ତି, ଯଦିଓ ସେମାନେ ଗଛର କ୍ଷତି କରନ୍ତି ଚାଷୀ ଭାଇମାନେ ଜାଣିପାରନ୍ତି ନାହିଁ। ଯେତିକି କ୍ଷତି କରନ୍ତି ଗଛର ବା ବାଇଗଣ ଗଛ ଆମେ ଯଦି ଆଜି ଆଲୋଚନା କରିବା, ତାହେଲେ ଅଧିକାଂଶ ସୂତ୍ରଜୀବୀ ଆମର ଗଛର ମାଟି ଭିତରେ ରୁହନ୍ତି, ତେଣୁ ଆମକୁ ଯେହେତୁ ଉପରେ ରୁହନ୍ତି ନାହିଁ, ଦେଖାଏ 5% ଗଛର ଉପର ଭାଗ କ୍ଷତି କରନ୍ତି, ଆଉ ବାକି 95% ଗଛର ମାଟି ଭିତରେ ସେମାନେ ଚେର ପାଖରେ ସେମାନେ ରୁହନ୍ତି, ତେଣୁ ଆମକୁ ମାଟି ନ ଖୋଳିଲେ ଦେଖାଯିବ ନାହିଁ, ଚେର ଉପରେ ନ ପଡିଲେ ଆମେ ଦେଖାଯିବନି, ତ ସେଥିପାଇଁ ଆମେ ତାଙ୍କର ଲକ୍ଷଣ ଦେଖିକି ଆମେ ଜାଣିବା ଯେ ଇଏ ଗୋଟେ ସୂତ୍ରଜୀବ ଦ୍ୱାରା ହେଇଛି। ଆଉ ଯଦି କ୍ଷତିକୁ ଯିବା ତାହେଲେ ସୂତ୍ରଜୀବ କଣ କରେ, ମୁଁ କହିଲି ସେ ତାଙ୍କ ଗଛ ଭିତରେ ରୁହେ, ରସ ଖାଇଦିଏ, ଫଳରେ

ତାର ଅମଳ ବାଧାପ୍ରାପ୍ତ ହେବ, ଗଛ ବି ତାର ବୃଦ୍ଧି ହେଇପାରିବନି, ଚେର ଦେଲେ ବୃଦ୍ଧି ହେଇପାରିବନି, ଗଛର ଖାଦ୍ୟଶସ୍ୟ ନେଇପାରିବନି। ଆଉ ଏମାନେ କ'ଣ କରନ୍ତି, କେବଳ ସେମାନେ ନିଜେ କ୍ଷତି କରନ୍ତିନି, ଆଉ ମାନଙ୍କୁ ଡାକନ୍ତି ଆସ ମିଶିକି କ୍ଷତି କରିବା। କାହିଁକି ନା ଗୋଟେ ଏଇଟା କଣ ହୁଏ, ଇଏ ଯିବ କଣ କରେ, କଣା କରେ, ମୁଁ କହିଲି ଆଗରେ ଶୁଣ୍ଢ ଅଛି, ଇଏ ଚେର ଭିତରେ ଶୁଣ୍ଢ ବର୍ତ୍ତି ଗଲା, ଶୁଣ୍ଢ ବର୍ତ୍ତି ଗଲେ କଣ ଗୋଟେ କଣା ରହିଲା, କଣା ହେଲେ ଅନ୍ୟ ଫିମ୍ପି କିମ୍ବା କୌଣସି ବୀଜାଣୁ ଯଦି ମାଟି ଭିତରେ ଥିବେ, ଏମାନେ କଣ କରିବେ, ଅଟୋମେଟିକାଲି ଅଧିକା କ୍ଷତି କରିବେ, ଡିଜିଜ୍ କମ୍ପ୍ଲେକ୍ସ କରନ୍ତି, ତିଆରି କରନ୍ତି। ଫିମ୍ପି ବି ଥିବ, ନେମାଟୋଡ୍ ବି ଥିବ, ବୀଜାଣୁ ବି ମଧ୍ୟ ଥିବେ, ଫଳରେ କମ୍ପ୍ଲେକ୍ସ ହେଲେ ଆମେ ଜାଣିଛେ କଣ ହବ, ଯଦି କୋଉଟା ଆମେ ଡିଜିଜ୍ କମ୍ପ୍ଲେକ୍ସ ହେଲା ତ କ୍ଷତିଟା ବହୁତ ଅଧିକା ପରିମାଣରେ ବୃଦ୍ଧି ପାଏ। ବେଳେବେଳେ ଗଛର ମୂଳଟା ଏହା ପାଇଁ ସଢିଯାଏ, ଆଉ ମୂଳଟା ହେଉଛି ଗଛର ମୁଖ୍ୟ ଜିନିଷ। ଯଦି ଆମେ ମୂଳଟା ସଢିଗଲା ତାହେଲେ କଣ ହବ, ଆମର ଗଛଟା ଲୋପ ପାଇଯିବ ବା ଗଛଟା ଲାଷ୍ଟରେ ମରିଯିବ। ଆଉ ଆମେ ଯଦି ଲକ୍ଷଣ ପାଖକୁ ଯିବା, କଣ କଣ ଲକ୍ଷଣ, ଆଚ୍ଛା ଲକ୍ଷଣ ଯିବା ପୂର୍ବରୁ ଆମେ

0: ଆଉ ମୂଳଟା ହଉଛି ଗଛର ମୁଖ୍ୟ ଜିନିଷ। ଯଦି ଆମେ ମୂଳଟା ସଢିଗଲା ତାହେଲେ କଣ ହବ, ଆମର ଗଛଟା ଲୋପ ପାଇଯିବ ବା ଗଛଟା ଲାଷ୍ଟରେ ମରିଯିବ। ଆଉ ଆମେ ଯଦି ଲକ୍ଷଣ ପାଖକୁ ଯିବା, କଣ କଣ ଲକ୍ଷଣ?
1: ଆଜ୍ଞା,
0: ଆଚ୍ଛା, ଲକ୍ଷଣ ଯିବା ପୂର୍ବରୁ ଆମେ ଚିନ୍ତା କରିବା ଯେ କୋଉ କୋଉ କୃମି ଆମକୁ ଏ ଗଛକୁ କ୍ଷତି କରନ୍ତି। ସାଧାରଣତଃ ବହୁତ ପ୍ରକାର କୃମି ଥାନ୍ତି ଆମର ଗଛ ମୂଳରେ, ସେମାନେ କ୍ଷତି କରନ୍ତି। ସେଥିମାନଙ୍କ ଭିତରୁ ହେଲେ ଆମେ କହୁଛେ ଯେ ରୁଟନଟ୍ ନେମାଟୋଡ୍ ବା ଚେରଗଣ୍ଠି ରୋଗ ବୋଲି କହୁଛେ। ଚେରଗଣ୍ଠି ରୋଗ କଣ ନା, ଏଇ କୃମି ଗୁଡାକ ଯେତେବେଳେ ଆକ୍ରମଣ କରନ୍ତି ଚେରଟା ଦେଖିବେ ତା ମୂଳଟା ଗଣ୍ଠି ଭଳି ଫୁଲି ଫୁଲି ଯାଇଥିବ, ବୁଝିପାରିଲେ? ଯେବେବେଳେ କଣ କୁହନ୍ତି ଚାଷୀମାନେ, ଆମେ ଯେତେବେଳେ ଫିଲ୍ଡକୁ ଯାଉ ଆମେ ଗଛକୁ ଉପଡିଲା ବେଳେ ଦେଖାଉ ଯେ ସବୁ ଗଣ୍ଠି ହେଇଛି, ସେ କୁହନ୍ତି ଚାଷୀମାନେ। ମୁଁ ପଚାରେ କଣ ନା, ସେଟା ମାଟିର ଦୋଷ। ଏଟା ମାଟିର ଦୋଷ ନୁହଁ, ଏଇଟା ଆମେ ସାଧାରଣ ଚାଷୀମାନେ ଭୁଲରେ ବୁଝନ୍ତି ଏଟା ମାଟି ଦୋଷ, କିନ୍ତୁ ଏଇଟା ହଉଛି କୃମି ଯୋଗୁଁ ଗଛର ସବୁ ଗଣ୍ଠି ହୁଏ। ଗଣ୍ଠି ହେଲା ଫଳରେ ଚେରଟା ଛୋଟ ହେଇଯିବ, ଗଛ ବଢି ପାରିବନି। ଏଟାକୁ ଆମେ ସୂତ୍ରଗମି ଜନିତ ରୋଗ ବା ଆମେ ଚେର ଗଣ୍ଠି ବା ରୁଟନଟ୍ ନେମାଟୋଡ୍ ବୋଲି ଆମେ କହୁ। ଗୋଟେ ଇଏ ଗୋଟେ ପ୍ରକାର ରୋଗ। ଆଉ ଗୋଟେ ପ୍ରକାର ନେମାଟୋଡ୍ ଯୋଉ ରହିଲେ ସେମାନେ ହେଲେ ହଉଛି ରେନିଫର୍ମ ନେମାଟୋଡ୍। ସେମାନେ କଣ କହନ୍ତି, ସେମାନେ ମଧ୍ୟ ଗଛକୁ ଭିତରେ ପଶି ଗଛର ଖାଦ୍ୟ ଶସ୍ୟ ଗ୍ରହଣ କରନ୍ତି। ଆଉ ଗୋଟେ କିଛି ପ୍ରକାର ଥାନ୍ତି ପ୍ରାଟେଲେଙ୍କସ୍ ବା ଚେର ଝଡ଼ା ରୋଗ, ତ ସେମାନେ ମଧ୍ୟ ଗଛ ଭିତରକୁ ପଶିକି ଦାଗ ସବୁ କରନ୍ତି, ଦାଗ କରିକି ଗଛର ଚେରକୁ ନଷ୍ଟ କରିଦିଅନ୍ତି। ଏଇଗୁଡା ସବୁ ହଉଛି କୃମି ଗୁଡାକ। ଏଇଗୁଡାକ ଯଦିଓ ବହୁତ ପ୍ରକାର କୃମି କ୍ଷତି କରନ୍ତି, କିନ୍ତୁ ଏଇ ଦୁଇ ତିନୋଟି ବାଇଗଣରେ ସ୍ପେସିଫିକାଲି ଅଧିକା କ୍ଷତି କରନ୍ତି। ଆଚ୍ଛା, ଲକ୍ଷଣ କଣ? ଆମେ ଫାର୍ଷ୍ଟ ଦେଖା ବାଇଗଣର ମୁଖ୍ୟ ରୋଗ ହେଲା ଗୋଟେ ଝାଉଁଳା। ଏଇ ଗୋଟେ ଝାଉଁଳା ଫିମ୍ପି ଦ୍ୱାରା ଝାଉଁଳା ହୁଏ ବା ବୀଜାଣୁ ଜନ୍ତୁ ଝାଳ ହୁଏ, ସୂତ୍ରଗମି ଦ୍ରବ୍ୟ ମଧ୍ୟ ଝାଳ ହୁଏ। ତାହେଲେ ଏଇ ଝାଳଟା ସେମାନେ ଝାଳଟା ଟିକେ ଅଲଗା। କଣ ଅଲଗା? ବେଳେବେଳେ ଝାଳଟା ବି ଦେଖିବେ ମାଟିରେ ପାଣି ନଥିଲେ ବି ଗଛ ଝାଳୁ ଯାଏ, ତ ଏଇ ଝାଳଟା କଣ ହୁଏ, ଏଇଟା ପାଣି ଥିଲେ ଝାଳିବ। କେତେବେଳେ ଝାଳିବ? ଦିନବେଳେ ପୁରା ଝାଳିବ ଗଛ, କିନ୍ତୁ ରାତିରେ ପୁଣି ସୁସ୍ଥ ହେଇଯିବ ଗଛ। କାରଣ ଏମାନେ ଆମେ କହୁଛେ ପାର୍ସିଆଲ ୱିଟିଂ, ମାନେ ଦିନବେଳେ ଝାଉଁଳିବ ରାତିରେ ପୁଣି ଅତେଇ ଦେଇଛୁ। ତାହେଲେ ଏଇ ଯଦି ଝାଉଁଳ ଆମେ ଚାଷୀମାନେ ଲକ୍ଷ୍ୟ କରୁଥିବେ, ତାହେଲେ ଆମେ ଭାବିପାରିବା ଯେ ଏଇଟା ଯାହା ହେଲେ ଗୋଟେ ସୂତ୍ରଗମି ଜନିତ ରୋଗ ହେଇଥିବ। ଏଇଭଳି ଗୋଟେ ଲକ୍ଷଣ। ଆଉ ଗୋଟେ ଲକ୍ଷଣ ହେଲା କଣ, ଯେ ଗଛରୁ ସେ ଚେରରୁ ଖାଦ୍ୟ ଶସ୍ୟ ନେଇଗଲେ, ତାହେଲେ ଗଛଟି ସାଧାରଣ ବାଙ୍ଗରା ହେଇଥିବ, ତେଣୁ ଗଛ ଆଉ ବଢି ପାରିବନି, ଛୋଟ ହେଇଥିବ। ଗଛର ପତ୍ରଟା ମଧ୍ୟ ହଳଦିଆ ପଡିଯାଉଥିବ, ଖାଦ୍ୟ ଶସ୍ୟ ଯାଇପାରିବନି ପତ୍ରରେ, ସେତିକି କ୍ଲୋରୋଫିଲ୍ ଯୋଉ ଅନ୍ଧାର କମିଯିବ, ଅବଶେଷରେ ତାର ଫଳ ଛୋଟ ଆସିବ, ଅମଳ ମଧ୍ୟ କମିଯିବ। ପାଖାପାଖି ଆମେ ଦେଖା ହେଇଛି 50-60% କ୍ଷତି ମଧ୍ୟ କରିଦିଏ
1: ଯଦି ବାଇଗଣ ଫସଲରେ ସୂତ୍ରଗମିଜନିତ ରୋଗ ହେଇଥାଏ। ସୂତ୍ରଗମିଜନିତ ରୋଗର ଲକ୍ଷଣ ଗୁଡିକ କଣ କଣ? ଆ ପୂର୍ବରୁ ଟିକେ
0: କହୁଥିଲେ
1: ଗଛ ବାଙ୍ଗରା ହେଇଯିବ, ଆଉ ତା ତଳ ଗଣ୍ଠି ହେଇଯିବ, ଆଉ କଣ ଅଛି ସେଭଳି ଲକ୍ଷଣ?
0: ଯଦି ଆମେ ନିଶ୍ଚୟ ଦେଖିବା, ଯେତେବେଳେ ଆମେ ଗଛଟା ଝାଉଁଳା ପଡେ, ମୁଁ କହିଲି ପ୍ରଥମ ଯୋଉ ଆଲୋଚନା କହିଲି ଝାଉଁଳା ପଡିଥିବ, ଯଦି ଆମେ ଗଛଟାକୁ ଉପାଡି ଦେବା, ଗଛର ଯଦି ଉପାଡି ଦେଲା ପରେ ଯଦି ଚେର ଗୁଡାକ ଯଦି ଗଣ୍ଠି ଗଣ୍ଠି ହେଇଥିବ, ତାହେଲେ ନିହାତି ଭାବରେ ସେଗୁଡାକୁ ଆମେ ଜାଣିବା ଯେ ସୂତ୍ରକର୍ମୀ ଜନିତ ରୋଗ ଏଇଟା ନିହାତି ହେଇଛି। ଏଇଟା ଆମର ଚେରଗଣ୍ଠି ସୂତ୍ରକର୍ମୀ ଜନିତ ରୋଗ ପାଇଁ ଗଛର ଚେରଟା ଗଣ୍ଠି ଗଣ୍ଠି ହେବ, ନହେଲେ ଅନ୍ୟ କୌଣସି କାରଣରୁ ଏ ଚେର କେବେ ଗଣ୍ଠି ଗଣ୍ଠି ହେବ ନାହିଁ।
1: ଆଉ କଣ ସବୁ କିଛି ଅଛି କି ଲକ୍ଷଣ?
0: ହଁ, ତାର ମୁଁ କହିଲି ଆମର ତାର ପତ୍ରଟା ହଳଦିଆ ରହିବ, ଗଛଟା ଛୋଟ ରହିଯିବ, ଆମେ ଯଦି ଗଛ ଉପାଡିବା ଟିକେ ଚେର ବଢି ପାରିନଥିବ। ଦେଖିବା ସୁସ୍ଥ ଗଛରେ ବଢିଆ ଚେରଗୁଡା ବଢିଥିବ, କିନ୍ତୁ ଯେତେବେଳେ ରୋଗଣା ଗଛରେ ଚେରଟା ଦେଖିବେ ବହୁତ କମ ଛୋଟ ହେଇଥିବ, ଆଉ ଗଣ୍ଠି ଗଣ୍ଠି ବେଳେବେଳେ ଦେଖାଯାଏ, ଟୋଟାଲି ସବୁ ଜାଗାରେ ଗଣ୍ଠି ଦେଖାଏ, ଯେମିତି ଆମର ପୁରା ଗଣ୍ଠିଟା ଫୁଲିଯାଏ ଆଉ ଚେର ହିଁ ନଥାଏ ଗଛରେ, ସୂତ୍ରକର୍ମୀ ଭର୍ତ୍ତି ହେଇକି ଥାନ୍ତି। ଏଇ ଗଣ୍ଠିଟା କାହିଁକି ହୁଏ, ଯା ମାଇ ଯୋଉ ଆମର ସୂତ୍ରକର୍ମୀ ମାନେ ସେ ଗଛକୁ ଖାଇକି ଗୋଟେ ଅଛି କ୍ୟାନ୍ସର ଭଳିଆ, କ୍ୟାନ୍ସର ଭଳିଆ ଯେମିତି ଫୁଲେ ଦିଏ, ଟ୍ୟୁମର ଭଳିଆ ଫୁଲେ ଦିଏ, ସେ ଗଛର ଚେରଟାକୁ ସେମିତି ଟ୍ୟୁମର ଭଳିଆ ଫୁଲେ ଦିଏ।
1: ହାତ ପାହାନ୍ତାରେ କିଛି ଜୈବିକ ଉପାୟରେ ଆମର କିଛି ଏଇ ସୂତ୍ରକର୍ମୀ ଜନିତ ରୋଗକୁ ଆମେ ପ୍ରତିରୋଧ କରିପାରିବା କି?
0: ହଁ, ଆମେ କହିଲି ପ୍ରଥମ ହେଲା ସବୁ ଆମର ଖରାଟେ ଚାଷ କରେ, ତାପରେ କଣ କରିବା, ଆମେ ଜମିରେ ନିମ୍ବ ପିଡିଆ, ଆଜିକାଲି ପିଡିଆଟା ନିମ୍ବ ପିଡିଆ, କରଞ୍ଜ ପିଡିଆ, କୌଣସି ସୋରିଷ ପିଡିଆ, ଆମେ ଏଇ ପିଡିଆକୁ ଗଛ ଲଗେଇବାର ମିନିମମ 2 ସପ୍ତାହ ପୂର୍ବରୁ ଆମର ତେଲ ଫ୍ରେଶ ପିଡିଆକୁ ଆମେ ମାଟିରେ ଦେବା। ଆଚ୍ଛା, ଦେବା କେତେ? ଗୋଟେ ଗୋଟେ ଏକର ପ୍ରତି ଗୋଟେ ଟନ୍, 10 କ୍ୱିଣ୍ଟାଲ ଆମେ ତାକୁ ଦେବା, 10 କ୍ୱିଣ୍ଟାଲ ଆମର ଦେବା, ଗୋଟେ ଏକର ପ୍ରତି ଆମେ ଦେବା। ଯଦି 1 ଟନ୍ ଦେଲେ ତାହେଲେ ମାଟିରେ ମିଶେଇବା, କାରଣ ଇଏ ଯଦି ନ ମିଶେଇ ଲଗେଇଲା ବେଳେ ଯଦି ସାଙ୍ଗେ ସାଙ୍ଗେ ଯଦି ପିଡିଆ ଦେବା ତାହେଲେ କୌଣସି କାମ କରିବ ନାହିଁ। ପିଡିଆଟାକୁ ଯେତେବେଳେ ସିଏ ଡିକମ୍ପୋଜ୍ ହବ, ତାହାର ଦେହରୁ ଯୋଉ ରସ ବାହାରେ ତାକୁ ତାଇଟା ହିଁ ନେମାଟୋଡ୍କୁ କ୍ଷତି କରିବ। ତେଣୁ ପିଡିଆ ଦେବା ଆଉ ସଫିସିଏଣ୍ଟ ଉପରେ ଆମ

0: ଯୋଉ ଖତ ଗୋବର ଖତ ବି ଦେବା?
1: ଆଜ୍ଞା
0: ଆଚ୍ଛା, ଗୋବର ଖତ କାହିଁକି ଦେବା? ମୁଁ କହିଲି ଗୋବର ଖତ ଦେଲେ କେବଳ ସିଏ ଆମର ଅଣୁଜୀବୀ ଥାନ୍ତି, କେତେକ ୟା ଉପରେ ପିଡାଟ୍ରି ଅଣୁଜୀବୀ ଥାନ୍ତି, ମାନେ ଏଇ ନେମାଟୋଡକୁ ଆଉ କେତେକ ନେମାଟୋଡ କ୍ଷତି କରିଥାନ୍ତି, ତ ସେମାନଙ୍କ ସଂଖ୍ୟା ବୃଦ୍ଧି ହବ, ତେଣୁ ସେମାନେ ଅନ୍ୟମାନଙ୍କ ସଂଖ୍ୟା ତାଙ୍କ ବୃଦ୍ଧି ହେଲେ ଯୋଉମାନେ କ୍ଷତି କରିକି ଆମ ଯୋଉ କୃତ୍ରିମ ମାନେ ତାଙ୍କ ସଂଖ୍ୟାଟା କମିଯିବ, ଆଉ ସଂଖ୍ୟା ଉପରେ କ୍ଷତିଟା ଡିପେଣ୍ଡ କରେ, ଯଦି ପ୍ରଥମ ଅବସ୍ଥାରେ ସଂଖ୍ୟା କମ ରହିବ କ୍ଷତି କମ ରହିବ।
1: ଆଜ୍ଞା ସାର, ଆଉ ଗୋଟେ କଥା ଜାଣିବା ପାଇଁ ଚାହିଁବୁ, ବାଇଗଣ ଫସଲରେ କିପରି ଭାବରେ ସୂତ୍ରକୃମି ଜନିତ ରୋଗର ପରିଚାଳନା କରିପାରିବା?
0: ଆଚ୍ଛା, ବାଇଗଣ ଫସଲରେ ସାଧାରଣତଃ ଆମେ ତଳି ଘେରା ପ୍ରସ୍ତୁତ କରୁଛେ, ତା ତଳି ଘେରାରୁ ଆମେ ଯାଉଛେ ମୁଖ୍ୟ ଜମିକି, ତଳି ଘେରାଟା ବି ଆମର ସେଠି ଯଦି ଆମର କଣ ନେମାଟୋଡ ମାକ୍ଟି ପରିହା କରିବା ଯଦି ଦେଖିବା ନେମାଟୋଡ ଅଛନ୍ତି, ତାହେଲେ ସେ ତଳି ଘେରାରେ ଆମେ ମଧ୍ୟ ପ୍ରତିକାର ଠୁ ଆରମ୍ଭ କରିବାକୁ ପଡିବ, ତେଣୁ ତଳି ଘେରାରେ ଆମେ ଠିକ ପରିମାଣର ଖତ ଦେବା, ନିମ୍ବ ପିଡ଼ିଆ ଦେବା, ଆଉ ଯଦି ଦେଖିବା ଯଦି ତଥାପି ରହୁଛି ଆମେ ମାଟି ପରୀକ୍ଷା ବେଳେ, ତ ଆମେ କୌଣସି ଏବେ ମାର୍କେଟରେ ମିଳୁଛି ଜୈବିକ ଉପରେ ଟ୍ରାଇକୋଡ୍ରମା ଭିରେଡି ବୋଲି ମିଳୁଛି, ଗୋଟେ ସିଉଡୋମୋନାସ ଫ୍ଲୋରୋସେନ୍ସ ମିଳୁଛି, ସେଗୁଡାକ କଣ କରିବା ଆମେ ମାର୍କେଟରେ ମିଳୁଛି, ଇଏ ଗୋଟେ ଟ୍ରାଇକୋଡ୍ରମା ଭିରେଡି ଗୋଟେ ଫିମ୍ପି ଜାତୀୟ ଜିନିଷ। ଆଚ୍ଛା, ଆମେ ଏଇଟାକୁ ମଧ୍ୟ ଆମେ ଝାଳ ରୋଗର ବି ଫିମ୍ପି ଜାତୀୟ ରୋଗର ହୁଏ ତାକୁ ମଧ୍ୟ ବ୍ୟବହାର କରୁ, ତ ୟାକୁ ମଧ୍ୟ ଆମେ ବ୍ୟବହାର କରିବା ଜୈବିକ ଉପାୟରେ। ଆଚ୍ଛା, କେମିତି ବ୍ୟବହାର କରିବା ଏଇ ଟ୍ରାଇକୋଡ୍ରମା ଭିରେଡିକି? ଟ୍ରାଇକୋଡ୍ରମା ଭିରେଡି ଗୋଟେ କେଜି ହେଲେ ଖତ ହଉ ତାର 22 ଗୁଣା, ତା ସାଙ୍ଗରେ ମିଶେଇକି ତାକୁ ଆଗ ଫାଷ୍ଟ ଇନକ୍ୟୁବେଟ୍ କରିବା, ତାପରେ ତାକୁ ଆମେ ଖତରୁ ଦେବା, ଦେଲେ କଣ ହବ ଜୈବିକ ଉପରେ ସିଏ 2-3 ବର୍ଷ କଣ୍ଟିନ୍ୟୁଅସ୍ ଦେଲା ପରେ ସିଏ ପୁରା ଫିଲ୍ଡରେ ଆଉ ଏମାନଙ୍କୁ ଆକ୍ରମଣକୁ ହେଲ୍ପ କରେନି, କମେଇ ଦିଏ ତାଙ୍କ ସଂଖ୍ୟାଟା କମେଇ ଦିଏ। ଏଇଟା ହେଲା ଜୈବିକ ଉପରେ ଗଲା। ବେଳେବେଳେ ଦେଖା ହେଇଛି ଜୈବିକ ଉପରେ ଆମେ ଚାଷୀ ଭାଇମାନେ ବେଳେବେଳେ କଣ୍ଟ୍ରୋଲ ହୁଏନି,
1: ତ
0: ଆମେ ଅଧିକା ହେଇଯାଏ, କାରଣ ଆମେ ଜୈବିକଟା କଣ ହୁଏନି, ଚାଷୀ ଭାଇମାନେ ସାଧାରଣତଃ ଆହ୍ୱାନ ନଥାନ୍ତି, ସେମାନେ ଚାଷ କରିଦେଲେ ଦେଖିଲା ବେଳକୁ ସଂଖ୍ୟା ତାଙ୍କର ଅଧିକା, ତ ସେଇ ସମୟରେ ଆମକୁ ଆମେ ପରିଚାଳନା କରୁଛେ। ଏ ପରିଚାଳନା ଗୋଟିଏ ସମନ୍ୱିତ ପରିଚାଳନା, ପ୍ରଥମେ ଭଲ ମଞ୍ଜି ଆଣିବା, ଫାଷ୍ଟ ଖରାରେ ଚାଷ କରିବା, ପୁରୁଣା ଗଛର ମୂଳର ଉପାଡିକି ଠପସ୍ତର ଜମିକି ରଖିବା, କାରଣ ସବୁ ଜିନିଷ ପୁରୁଣା ଜମିରୁ ଯାହା ବି ଥିବ, ମୂଳି ଥିବ, ଗଛର ଚେର ଥିବ, ସେଗୁଡାକ ହିଁ ଗଛର ନୂଆ ଜିନିଷ ଯେତେବେଳେ ନେକ୍ସଟ କ୍ରପ କରିବା ତାକୁ କ୍ୟାରି ଆଉଟ୍ କରେ ଏଇ ଜିନିଷ, ତେଣୁ ଆମେ ଆଗ ସଫା ରଖିବା ଜମିଟାକୁ, ଜମା ସଫା ରଖିଲା ପରେ ଆମେ ଭଲ ତଳିଟା ଆମେ ମୁଖ୍ୟ ଜମି ତଳି ରହୁଛି 20-30 ଏକର, ତାପରେ ଆମେ ଉପାଡିକି ନେଇକି ମୁଖ୍ୟ ଜମିରେ ଲଗାଉଛେ, ତେଣୁ ତଳି ଘେରାଟାକୁ ଆମେ ଠିକ୍ସେ ରଖିବା, ତାପରେ ଯୋଉ ଆମେ ଗାତରେ ଲଗେଇବା ସେଠି ନିମ୍ବ ପଡିଆ ଟିକେ ଦେବା 14-15 ଦିନ ପୂର୍ବରୁ, ଖତ ଦେବା, ମୁଁ କହିଲି ଖତ ସାଙ୍ଗରେ ଯଦି ଟ୍ରାଇକୋଡ୍ରମା ଭିରେଡି ମାର୍କେଟରେ ମିଳୁଛି ଭଲ ଭାବରେ, କିମ୍ବା ଆମର ଓଇଟ୍ରେ ମଧ୍ୟ ଟ୍ରାଇକୋଡ୍ରମା ମିଳୁଛି, ଓଇଟ୍ର ପାଥୋଲୋଜି ଡିପାର୍ଟମେଣ୍ଟରେ ଟ୍ରାଇକୋଡ୍ରମା ମିଳୁଛି, ତ ଚାଷୀମାନେ ତାକୁ କଣ୍ଟାକ୍ଟ କରିକି ଆଣିକି ଗୋଳେଇକି ତାକୁ ଦେଇପାରିବେ, ଦେଲା ପରେ କଣ ଏଇଟା ଜୈବିକ ଉପରେ ଆମେ କରିପାରିବା। ଆଉ ଯଦି କେହି କରିନାହାନ୍ତି ତାହେଲେ ଆମେ ଲାଷ୍ଟରେ ଯିବା କିଛି ନ କାମ କଲେ ଆମର ଯୋଉ ରାସାୟନିକ ହିସାବରେ ବ୍ୟବହାର କରିବା। ଆଜିକାଲି ମାର୍କେଟରେ ଗୋଡେ ରାସାୟନିକ ମିଳୁଛି, ସେଥିରୁ କାର୍ବୋଫୁରାନ 3G ମିଳୁଛି, ଆମେ ତାକୁ ଆହୁରି କାଟା ହାଇଡ୍ରୋକ୍ଲୋରାଇଡ୍ ମିଳୁଛି, ଏଇଗୁଡାକ ଦୁଇଟା ଆମକୁ ରେକମେଣ୍ଡ କରାଯାଇଛି, ଯଦିଓ ଏବେ ନୂଆ ସବୁ ଆସିଲାଣି କିନ୍ତୁ ଆମର ଓଡ଼ିଶାରେ ବହୁତ କଷ୍ଟଲି, ଆଉ ତାକୁ ମଧ୍ୟ ଆମେ ମଧ୍ୟ ନୂଆ ଫ୍ଲୁ ପାଇରାମ ଫୁଏନ ସଲଫାନ ତାକୁ ମଧ୍ୟ ଆମେ ବ୍ୟବହାର କରିପାରିବା। ଯଦି ଆମେ ବ୍ୟବହାର କରିବା କହିଲେ ତାହେଲେ ଡୋଜ୍ ଜାଣିବା ଦରକାର, କେତେ ଡୋଜ୍ରେ ଦେବା, ଆମେ ଯଦି କାଟା ହାଇଡ୍ରୋକ୍ଲୋରାଇଡ୍ ଦେବା ତାହେଲେ ହେକ୍ଟରକୁ 25 କେଜି ହିସାବରେ ଦେବା, ଆଉ ଯଦି ମୁଁ କହିଲି କାର୍ବୋଫୁରାନ ଯଦି ମିଳିଲା ତାହେଲେ ଆମେ ହେକ୍ଟରକୁ 33 କେଜି ହିସାବରେ ତାକୁ ଦେବା।
1: ଆଜ୍ଞା, ଯଦି ଆମେ ଜୈବିକ ଉପରେ ଦମନ କଲା ପରେ ବି ଆମର ସୂତ୍ରକୃମି ଜନିତ ରୋଗ ବା ପୋକ ମରୁନାହାନ୍ତି ତାହେଲେ ଆମେ ରାସାୟନିକ ଶେଷ ଅସ୍ତ୍ର ଭାବରେ ନେଇପାରିବା। ଡକ୍ଟର ଜୈନ ସାର, ଆପଣ ଆମ କୃଷି ସଂସାର କାର୍ଯ୍ୟକ୍ରମକୁ ଆସିଲେ, ଏତେ ସମୟ ଧରି ବାଇଗଣ ଫସଲରେ ସୂତ୍ରକୃମି ଜନିତ ରୋଗ ଓ ତାର ପ୍ରତିକାର ବିଷୟଟିକୁ ଅତି ପ୍ରାଞ୍ଜଳ ଭାବରେ ଆମ ଶ୍ରୋତାବନ୍ଧୁମାନଙ୍କୁ ବୁଝାଇ କହିଥିବାରୁ ଆପଣଙ୍କୁ ଆମ ଅନୁଷ୍ଠାନ ତରଫରୁ ବହୁତ ବହୁତ ଧନ୍ୟବାଦ। ନମସ୍କାର।
0: ନମସ୍କାର।
1: ମହାଶୟ କେତେ ସୁନ୍ଦର ଭାବରେ ବୁଝେଇ କହିଲେ।
2: ହଁ ପରା, ଇଏ ଆମର ଯୋଉ ବାଇଗଣ ଫସଲରେ ରୋଗ ପୋକ ଦମନ ପାଇଁ ଇଏ ମହାଶୟଙ୍କ କଥା ତ ପୁରା ସହାୟକ ହବ। ଆଉ
1: ଆମର ଯୋଉ ଚାଷୀ ଭାଇମାନେ ଶୁଣିଲେ ସେ ନିଶ୍ଚିତ ଭାବରେ ଇଏ କଥାକୁ କାମରେ ଲଗେଇବେ।
2: ହଁ,
1: ଆଉ ବାଇଗଣ ଫସଲକୁ ଠିକ ଠାକ ସେ ରଖିବେ, ଆଉ ଭଲ ଫସଲ କରି ଭଲ ପଇସା ରୋଜଗାର କରିବେ।
2: ମହାଶୟ ଯେମିତି କହିଛନ୍ତି ଆମେ ଟିକେ କ୍ଷେତ ଆଡେ ସବୁବେଳେ ଦେଖୁଥିବା, ତା ସହିତ ବେଳେବେଳେ ଯଦି ରୋଗ ପୋକ ଲାଗୁଛି ଆମେ ତାକୁ ଦମନ କରିବା ପାଇଁ ଚେଷ୍ଟା କରିବା, ଆଉ ଯଦି ଅଧିକ କିଛି ଜାଣି ନ ପାରୁଛେ
3: ତାହେଲେ ଆମେ ବିଶେଷଜ୍ଞଙ୍କ ପରାମର୍ଶ କରି ଚାଷବାସ କରିବା ଆଉ କଣ? ହେଲେ ନିଧିଆ,

0: ଶୁଣିଲେ କାର୍ଯ୍ୟକ୍ରମ କୃଷି ସଂସାର।
1: ପଶୁପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ କିଛି ଉପାୟ।
2: ଅଂଶୁଘାତ ନ ହେବା ପାଇଁ ଦିନ 11ଟାରୁ ଅପରାହ୍ନ 3ଟା ପର୍ଯ୍ୟନ୍ତ ଟାଣ ଖରାରେ ଗୃହପାଳିତ ପ୍ରାଣୀମାନଙ୍କୁ ବାହାରକୁ ନ ଛାଡ଼ି ଗୁହାଳରେ କିମ୍ବା ଛାଇ ସ୍ଥାନରେ ରଖନ୍ତୁ।
1: ପଶୁପକ୍ଷୀଙ୍କୁ ସ୍ୱଚ୍ଛ ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ ଏବଂ ପ୍ରାଣୀଙ୍କ ବିଶ୍ରାମ ସ୍ଥାନ ବା କୋଠରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
2: ଗୁହାଳ କବାଟ ଓ ଝରକାରେ ଓଦା ଅଖା ଝୁଲାଇ ମଝିରେ ମଝିରେ ପାଣି ସିଞ୍ଚନ କରନ୍ତୁ।
1: ବୁଲା ପଶୁ ଓ ପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ ଘର ଆଗରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
2: ଅଂଶୁଘାତ ହେଲେ ପଶୁପକ୍ଷୀମାନେ କିଛି ଖାଆନ୍ତି ନାହିଁ, ପାଟି ବାଟେ ନିଶ୍ୱାସ ନେବା ସହିତ ଧକେଇ ହୁଅନ୍ତି, ପାଟିରୁ ଓ ନାକପୁଡାରୁ ଫେଣ ବାହାରେ ଓ ସମୟ ସମୟ ଜିଭ ପଦାକୁ ବାହାରି ଆସେ।
1: ଅଂଶୁଘାତ ଆକ୍ରାନ୍ତ ପ୍ରାଣୀଙ୍କୁ ତୁରନ୍ତ ଥଣ୍ଡା ଛାଇ ସ୍ଥାନକୁ ସ୍ଥାନାନ୍ତରିତ କରନ୍ତୁ। ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦେବା ସହିତ ନିକଟସ୍ଥ ପ୍ରାଣୀ ଚିକିତ୍ସକଙ୍କ ସହ ପରାମର୍ଶ କରନ୍ତୁ।
2: ଅଧିକ ଜାଣିବା ପାଇଁ ଟୋଲ୍ ଫ୍ରି ନମ୍ବର 1962 କିମ୍ବା 1555333 ରେ ଯୋଗାଯୋଗ କରନ୍ତୁ।
1: ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ, ଓଡ଼ିଶା ସରକାର।
0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
3: ନମସ୍କାର, ବର୍ତ୍ତମାନର ମୁଖ୍ୟ ସମ୍ବାଦ ସହ ମୁଁ ସନ୍ତୋଷ କୁମାର ସାହୁ। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଦେଶରେ ସେବା, ସୁଶାସନ ଓ ଜନକଲ୍ୟାଣର ନୂତନ ଉଦାହରଣ ସୃଷ୍ଟି ହୋଇଛି କହିଲେ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ପ୍ରୟାସରେ ଓଡ଼ିଶାର ପ୍ରଗତି ନୂତନ ଐତିହାସିକ ଶିଖର ଛୁଇଁଛି, କେନ୍ଦ୍ର ସରକାରଙ୍କ 12 ବର୍ଷ ପୂର୍ତ୍ତି ଅବସରରେ କହିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ଦୀଘା ଶ୍ରୀଜଗନ୍ନାଥ ମନ୍ଦିରରୁ ଧାମ ଶବ୍ଦ ଅପସାରଣ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ସୂଚନା। ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନର 10 ବର୍ଷ ପୂର୍ତ୍ତି ଉପଲକ୍ଷେ ଦେଶବ୍ୟାପୀ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଶୁଭାରମ୍ଭ। ଓଡ଼ିଶାର ବୁଣାକାରଙ୍କ ଜୀବନ, ସଂଘର୍ଷ ଓ ସଫଳତା ଉପରେ ଆଧାରିତ ଓଡ଼ିଆ ଚଳଚ୍ଚିତ୍ର ମେହେର ମୁଣ୍ଡାକୁ ଟିକସମୁକ୍ତ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ଦେଶ ଆଜି ମହାନ ସ୍ୱାଧୀନତା ସଂଗ୍ରାମୀ ଏବଂ ଧରତୀ ଆବା ଭଗବାନ ବିର୍ସା ମୁଣ୍ଡାଙ୍କ ପୁଣ୍ୟତିଥିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ଦେଶର ସ୍ୱାଧୀନତା ସଂଗ୍ରାମ ଇତିହାସରେ ବିର୍ସା ମୁଣ୍ଡା ଜଳ, ଜଙ୍ଗଲ ଏବଂ ଜମିର ସୁରକ୍ଷା ପାଇଁ ବ୍ରିଟିଶ ଶାସନ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଥିଲେ। ରାୟଗଡ଼ା ଜିଲ୍ଲାରେ ଭୋଟର ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟାରେ 7,14,700 ଭୋଟରଙ୍କ ମଧ୍ୟରୁ 70% ଲୋକଙ୍କୁ ପରିଗଣନା ଫର୍ମ ବଣ୍ଟନ ଶେଷ ହୋଇଥିବା ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣୀ ସୂଚନା ଦେଇଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲାପାଳ ରଘୁରାମ ଆର୍ ଆୟରଙ୍କ ଅଧ୍ୟକ୍ଷତାରେ ପିଏମ୍ଜି ଏବଂ ପ୍ରଗତି ଅଧୀନରେ ଜିଲ୍ଲାରେ ଚାଲିଥିବା ବିଭିନ୍ନ ବିକାଶମୂଳକ ପ୍ରକଳ୍ପଗୁଡ଼ିକର ଅଗ୍ରଗତି ସମ୍ପର୍କରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି ଏବଂ କାଳବୈଶାଖୀ ପ୍ରଭାବରେ ଆସନ୍ତା 24 ଘଣ୍ଟା ମଧ୍ୟରେ ଝଡ଼ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କଲା ପାଣିପାଗ ବିଜ୍ଞାନ କେନ୍ଦ୍ର। ମୁଖ୍ୟ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ହିନ୍ଦୀ ଚଳଚ୍ଚିତ୍ର ଗୀତ। ପ୍ରଥମେ ଗାଇଛନ୍ତି ଅନୁରାଧା ପଡ଼ୱାଲ, ବାବୁଲ ସୁପ୍ରିୟ ଓ ସାଥୀ, ଚଳଚ୍ଚିତ୍ର ଢାଇ ଅକ୍ଷର ପ୍ରେମ କେ।

0: ବୟସର କୃଷ୍ଣଚୂଡ଼ାର ରଙ୍ଗରସ ବାସକୁ ଚଟେଇ ଦେବା ପାଇଁ ଆମ ଗହଣରେ ଯୁବ କଣ୍ଠଶିଳ୍ପୀ, ପ୍ରତିଶ୍ରୁତିବାନ କଣ୍ଠଶିଳ୍ପୀ, ପ୍ରତିଭାଧର କଣ୍ଠଶିଳ୍ପୀ ଶ୍ରୀ କରୁଣାକର ସେଠୀ, ତାଙ୍କୁ ଆମେ ସ୍ୱାଗତ କରୁଛୁ। ନମସ୍କାର।
1: ଧନ୍ୟବାଦ ସାର। ବୟସର କୃଷ୍ଣଚୂଡ଼ା ଶୁଣୁଥିବା ସମସ୍ତ ଶ୍ରୋତା ବନ୍ଧୁମାନଙ୍କୁ ମୁଁ ମଧ୍ୟ ଶୁଭେଚ୍ଛା ଜଣାଉଛି ଏବଂ ଆପଣମାନଙ୍କର ଆଶୀର୍ବାଦ କାମନା କରୁଛି ମୋର ସଙ୍ଗୀତମୟ ଜୀବନ ପାଇଁ।

0: କରୁଣାକର ବାବୁ, ଆଜି ଯାହା କହିବେ ମନ ଖୋଲି କହିବେ। ପ୍ରଥମେ କହିବେ ଆପଣ ଆପଣଙ୍କର ଜନ୍ମ କୋଉଠି, ପିଲାବେଳ କୋଉଠି କଟେଇଛନ୍ତି?
1: ପିଲାବେଳ ମୁଁ କାଟିଛି ଆମ ଗାଁରେ। ଗାଁ ହଉଛି ପାରାଦ୍ୱୀପ ପାଖ କୁଜଙ୍ଗ ମଙ୍ଗରାଜପୁର ଜଗତସିଂହପୁର ଜିଲ୍ଲା।
0: ଏବେ ଯାଆନ୍ତି ଆପଣ ଗାଁକୁ?
1: ହଁ ସାର୍, ଯାଏ ପ୍ରାୟ କେତେବେଳେ 15 ଦିନରେ କେତେବେଳେ ମାସରେ ଥରେ ଏମିତି ଯାଏ।
0: ଗାଁର ପ୍ରାକୃତିକ ପରିବେଶ ଖୁବ ଭଲ ଲାଗୁଥିବ?
1: ଆଜ୍ଞା ଆଜ୍ଞା ଆଜ୍ଞା।
0: ଆପଣ ସହରର କୋଳାହଳଠୁ ଯେତେବେଳେ ଦୂରକୁ ପଳାନ୍ତି, ସହର ଠାରୁ ଦୂରକୁ ଯାଇକରି ଗାଁରେ ପହଞ୍ଚନ୍ତି, ଆପଣଙ୍କ ପିଲାବେଳ କଥା ଖୁବ ମନେ ପଡ଼ୁଥିବ?
1: ବହୁତ ମନେ ପଡ଼େ।

0: ପିଲାବେଳ କଥା ଟିକେ କୁହନ୍ତୁ, କେମିତି ଭାବରେ ଆପଣ କଟାଉଥିଲେ, କେମିତି ସ୍କୁଲକୁ ଯାଉଥିଲେ, ଗୀତ ପ୍ରତି କେମିତି ଆପଣଙ୍କର ଆକର୍ଷଣ ବଢିଲା?
1: ପିଲାବେଳେ ସାର ଯେତେବେଳେ ମୁଁ ପଢୁଥିଲି ଷଷ୍ଠ ସପ୍ତମରେ, ସେବେଠୁ ମୁଁ ସ୍କୁଲରେ ପ୍ରାର୍ଥନା ଗାଇବା ଆରମ୍ଭ କଲି
0: ମୁଖ୍ୟାଂଶରେ ରହିକରି।
1: ଆଜ୍ଞା ଲିଡ୍ ମୁଁ ପରେ ଅନ୍ୟମାନେ ଗାଆନ୍ତି, ସେଠି ପିଲାମାନେ ବା ଆମର ଯୋଉ ଶିକ୍ଷକ ଥିଲେ ସେମାନେ କଲେ କରୁଣାର ସ୍ୱରଟି ଭାରି ମିଠା। ଯାହା ହଉ ମୁଁ ସେଠି
0: ଉତ୍ସାହିତ କଲେ,
1: ନିଶ୍ଚିତ ଭାବରେ ସେମାନଙ୍କ ପ୍ରେରଣା ରହିଲା।
0: ଆଉ ସବୁ ଯେତେବେଳେ ହଉଥିବ, କୌଣସି ଉତ୍ସବ ହଉଥିବ, କୌଣସି ବିଶେଷ କାର୍ଯ୍ୟକ୍ରମ,
1: ବିଶେଷ କାର୍ଯ୍ୟକ୍ରମରେ ମତେ ସେ ଗାଇବା ପାଇଁ ସୁଯୋଗ ମିଳିଲା,
0: ପ୍ରାଧାନ୍ୟ ମିଳୁଥିବ, ନୁହେଁ କି? ଗୁରୁତ୍ୱ ଦେଉଥିବେ ସମସ୍ତେ ଯେ କରୁଣା ଗୀତ ଗାଉ। ସେତେବେଳେ ଆପଣ ଏକକ କଣ୍ଠ ସଙ୍ଗୀତ ପରିବେଷଣ କରୁଥିଲେ, ଏକୁଟିଆ
1: ପରିବେଷଣ କରେ। ତାପରେ ଗଲି ହାଇସ୍କୁଲରେ, ମୁଁ କିଛି ଶିଶୁ ଉତ୍ସବ ମଧ୍ୟ ଆଟେଣ୍ଡ କଲି,
0: ଯୋଉ ବାଳ ଦିବସରେ ହୁଏ, ଶିଶୁ ଦିବସରେ,
1: ଶିଶୁ ଦିବସରେ ନାହିଁ, ଆଉ ଗୋଟେ ବ୍ଲକ ସ୍ତରୀୟ, ରାଜ୍ୟସ୍ତରୀୟ ଆଉ ଏମିତି ହୁଏ, ଯୋଉଟାକି ସେଥିରେ ବହୁ ଇଭେଣ୍ଟ ପିଲାମାନେ ପାର୍ଟିସିପେଟ କରନ୍ତି।
0: ଆଜ୍ଞା,
1: ସେଥିରେ ମୁଁ ସଙ୍ଗରେ ଯାଇଥିଲି, କେତେଥର ମଧ୍ୟ ମୁଁ ପ୍ରଥମ ପୁରସ୍କାର ପାଇଛି।
0: ବାହ।

0: ସେତିକିବେଳେ ଆପଣ ପାଇଛନ୍ତି, ଆପଣଙ୍କ ଜୀବନର ରାହା ପାଇଛନ୍ତି, ବାଟ ପାଇଯାଇଛନ୍ତି ଏଇ ସଙ୍ଗୀତର ଜୀବନ ପାଇଁ, ସେତେବେଳେ ଆପଣଙ୍କୁ ଉତ୍ସାହିତ କରୁଥିଲେ ପରିବାର ଲୋକମାନେ? ଦେଖନ୍ତୁ, ଆମର ଜଣାଯାଏ ଯେ ପରିବାର ସମସ୍ତେ ଆମେ ଏବେ ମଧ୍ୟ ରକ୍ଷଣଶୀଳ, ଏପରିକି ଆମ ନିଜ ପିଲାମାନଙ୍କୁ ବି ଆମେ ବିଶେଷ ଦୃଷ୍ଟି ଦେଉନୁ ଏଇ କ୍ଷେତ୍ରକୁ ଆସନ୍ତୁ ବୋଲି, ସେତେବେଳେ ମଧ୍ୟ ସେଇଭଳି ଦେଉନଥିବେ ଯେ ସଙ୍ଗୀତ କ୍ଷେତ୍ରକୁ ଗଲେ
1: ସଙ୍ଗୀତକୁ
0: ଚାକିରି କରିବ କି ନ କରିବ, ବୃତ୍ତି ଭଲ ପାଇବ କି ନ ପାଇବ, ଏଇ ଯୋଉ ଗୋଟେ ମନ ଭିତରେ ଧାରଣା ଥାଏ, ସେଥିପାଇଁ ବିଶେଷ ଉତ୍ସାହିତ କରନ୍ତି ନାହିଁ। ଆପଣଙ୍କ ପରିବାରରେ କେମିତି ମିଳୁଥିଲା, ଉତ୍ସାହ ମିଳୁଥିଲା ନା ନାହିଁ?
1: ମୁଁ ଛୋଟବେଳ କଥା ତ ସେତେବେଳେ ମୁଁ ଏକଥା ଫିଲ୍ କରିପାରୁନଥିଲି, ସେମାନେ ମତେ କେବେ ଅପୋଜ କରିନାହାନ୍ତି ଏଇ ଦିଗରେ ଯିବା ପାଇଁ କି କ'ଣ, କିନ୍ତୁ ଏବେ ଫିଲ୍ କରୁଛି ଯେ ପ୍ରକୃତରେ ଆମ ଘର ପରିବାର ଭିତରେ ଗୋଟେ ସଙ୍ଗୀତର ପ୍ରାଣ ଅଛି, ଯୋଉଟାକି ସେ କେବେ ମୁଁ ଗାଇଲେ କି କ'ଣ କଲେ ସେମାନଙ୍କର କୌଣସି ପାବନ୍ଦି ନାହିଁ। ମୋର ମନେ ଅଛି ମୋ ବୋଉ ବିଶେଷ କରି କ'ଣ କରେ ନା, ମୁଁ ସେ ଆମ ଗାଁର ସେଠି କିଛି ସାଂସ୍କୃତିକ କାର୍ଯ୍ୟକ୍ରମ ଯଦି ହୁଏ ମତେ ଟିକେ ସଙ୍କୋଚ ଲାଗୁଥାଏ, ନାଇଁ ମୁଁ ଯିବିନି ଗାଇବିନି, ନା ଯାହା ସେଠି ଭଲ

0: ଲାଗିବ। ପିଲାମାନେ ଅବଶ୍ୟ ଆମ ଗାଁ ଲୋକମାନେ ବି ଖୋଜନ୍ତି ଯେ କରୋନା ଆସୁ ଗାଉ ବୋଲି, ମୁଁ ଟିକେ ଲୁଚେ, ମୁଁ କହିଲି ନାଇଁ ମୁଁ ଯିବିନି, କିନ୍ତୁ ବୋଉ ମତେ ମାଡ଼ି ବସିକି ଜବରଦସ୍ତିଆ ପଠାଏ, ଯା ସେଠି ଗା ଇଏ କରେ। ତାକୁ ଭଲ ଲାଗେ, ଘର ଲୋକଙ୍କୁ ସମସ୍ତଙ୍କୁ ମଧ୍ୟ ଭଲ ଲାଗେ, ଆମ ଭାଇରିକା ବି ସମସ୍ତେ କହନ୍ତି ହଁ ଯେ ଗାଉନୁ ଗାଇ ଯାଇକି କଣ ସରମ କରୁଛୁ।
1: ତେଣୁ ଆପଣଙ୍କୁ ପ୍ରେରଣା ବହୁତ ମିଳୁଛି ମାଙ୍କ
0: ବହୁତ ମିଳୁଛି,
1: ମା ସବୁବେଳେ ଆପଣଙ୍କୁ ଟାଣିକିରି ନେଇକି ଯାଆନ୍ତି ଯେ ଗୀତ ଗା, ଏବଂ ଯେତେବେଳେ ଆପଣଙ୍କର ପ୍ରଶଂସା ହୁଏ ଏବଂ ଆପଣ ଯେତେବେଳେ ତାଳି ପାଆନ୍ତି, ଲୋକମାନେ ଯେତେବେଳେ ଆପଣଙ୍କୁ ପସନ୍ଦ କରନ୍ତି, ସେତେବେଳେ ନିଶ୍ଚୟ ବୋଉଙ୍କର ଛାତି
0: ନିଶ୍ଚିତ
1: ଭାବେ ହେଇଯାଉଛି।
0: ସେଇ ଖୁସି ପାଇଁ କି ସେଇ ଗର୍ବ ଗୋଟେ ପାଇଁ କି ସେମାନେ କହନ୍ତି ଯେ ଆମ ପୁଅ ଗୋଟେ ଏତେ ଲୋକଙ୍କ ଆଗରେ ଗୋଟେ ଗାଇବ, ତାକୁ ଏତେ ଲୋକ ପ୍ରଶଂସା କରିବେ, ତା ଗୀତରେ ଏତେ ତାଳି ବାଜିବ, ତାଙ୍କର ସମ୍ମାନ ଟିକେ ବଢ଼ିଯାଏ।
1: ସେ ଯୋଉ ସମୁଦ୍ରକୂଳିଆ ଗାଁ ପାଖରୁ ଆପଣ ଆସିକି ସହରରେ ପହଞ୍ଚିଲେ ଏବଂ ସହରରେ ଗୋଟେ ସ୍ୱପ୍ନ ଦେଖିଲେ ଯେ ମୁଁ କଣ୍ଠଶିଳ୍ପୀଟିଏ ହେବି, ସେଟା କେମିତି ସମ୍ଭବ ହେଲା?
0: ମତେ ସୁଯୋଗ ମିଳିନଥାନ୍ତା, ହୁଏତ ଯଦି ମୁଁ ଗାଁରେ ଥାନ୍ତି କି କଣ ହେଇଥାନ୍ତା ମୁଁ କହିପାରୁନି, ତଥାପି ମତେ ସୁଯୋଗ ମିଳିଲା। ମୁଁ ଯେତେବେଳେ କଟକ ଆସିଲି ପାଠ ପଢିବା ପାଇଁ ମାଟ୍ରିକ ପରେ, ରେଭେନ୍ସାରେ ପାଠ ପଢିଲି, ତାପରେ ପରେ ସେମିତି କିଛି ମୋର ଆକ୍ଟିଭିଟିଜ ସେମିତି ଗୀତରେ ସେମିତି ନଥିଲା। ମୁଁ ଯାହା କଲେଜରେ କିଛି କମ୍ପିଟିସନ ବା ଏମିତି କିଛି ଇଏରେ ଯୋଗ ଦେଉଥିଲି, ଗାଉଥିଲି। କଲେଜ ପରେ ପରେ ମତେ ଅନ୍ୟାନ୍ୟ କମର୍ସିଆଲ ଇଏରେ ମିଳିଛି, କିନ୍ତୁ କଲେଜରେ ପଢିଲା ଭିତରେ ମୁଁ ଗୋଟେ
1: ବେସିସ୍ ତିଆରି କରିଦେଲା, ନୁହେଁ କି ଗୋଟେ ଫାଉଣ୍ଡେସନ ଆପଣଙ୍କର ତିଆରି।
0: ମୁଁ ସେତେବେଳେ ଯୁବବାଣୀର ଆର୍ଟିଷ୍ଟ ହେଇଗଲି,
1: ଆକାଶବାଣୀ ଯୁବବାଣୀର କଣ୍ଠଶିଳ୍ପୀ ହେଲେ, ଏବଂ ସେତେବେଳେ ଅନେକ କଣ୍ଠସଙ୍ଗୀତ ମଧ୍ୟ ଆପଣ ପରିବେଷଣ କରିଛନ୍ତି ଯାହା ଲୋକାଦୃତ ହେଇଛି।
0: ଆପଣଙ୍କର ମନେ ଥିବ କି ନାହିଁ, ଆପଣ ଗୋଟେ କାର୍ଯ୍ୟକ୍ରମରେ ସେଥିରେ ଥାନ୍ତି, ଜଜ୍ ହେଇକି ଥାନ୍ତି, ସୁମିତ୍ରା ମହାପାତ୍ର ମଧ୍ୟ ଥାନ୍ତି। ମୁଁ ଯାଇଥିଲି ସେ କମ୍ପିଟିସନରେ, ରାଜ୍ୟସ୍ତରୀୟ ଗୋଟେ ହଉଥିଲା କମ୍ପିଟିସନ, ସେଥିରେ ଆପଣ ମୋ ଗୀତ ଶୁଣିଲେ, ମୁଁ ଫୋକ୍ ମ୍ୟୁଜିକ୍ରେ ପ୍ରଥମ ପାଇଥିଲି ସେଟା। ଆପଣ ସେଠି ମତେ ପର୍ସନାଲି ମତେ ଡାକିକିରି କହିଥିଲେ ଯେ ତମେ ବଢିଆ ଗାଉଛ, ଯୁବବାଣୀର ଅଡିସନ୍
1: ଠିକ୍ ଠିକ୍ ମନେ ପଡୁଛି। ତାହା ହେଉଛି ଡ୍ରିମ୍ ଫେଷ୍ଟ ଏବଂ ଅନେକ ପ୍ରତିଯୋଗୀଙ୍କୁ ନେଇକରି ସେ କାର୍ଯ୍ୟକ୍ରମ ହେଉଥିଲା। ସେତେବେଳେ ସାରା ଓଡ଼ିଶାରୁ ଆସୁଥିଲେ
0: ବହୁତ ଟ୍ୟାଲେଣ୍ଟ
1: ପିଲାମାନେ, ଆଉ ସେମାନଙ୍କ ମଧ୍ୟରେ ଯେଉଁମାନେ ପ୍ରତିଭାଧର ସେମାନେ ବାଛି ହେଇଯାଉଥିଲେ।

0: ଯାହା ହଉ ଆପଣଙ୍କର ଜୀବନର ସେ ଯୋଉ ଚଲାପଥରେ ଗୋଟେ ପରିବର୍ତ୍ତନ ଆସିଲା, ମୋମେଣ୍ଟମ ଆପଣଙ୍କ ପାଇଁ ଆସିଲା, ଯେଉଁଥିରେ ଆପଣ ଆଗକୁ ଚାଲିଲେ, ସଙ୍ଗୀତର ଜୀବନକୁ ଆସିଲେ ଏବଂ ଚିନ୍ତା କରିନେଲେ ଯେ ମୁଁ ସଙ୍ଗୀତ ଗାଇପାରିବି ଏବଂ ସଙ୍ଗୀତର ପ୍ରତିଷ୍ଠା ପାଇପାରିବି, ସେ ସମୟ କଥା ଟିକେ ମନେ ପକାଇ କୁହନ୍ତୁ, ଯୋଉ ସମୟରେ ଆପଣଙ୍କର ଦୃଢ଼ ଧାରଣା ହେଲା ଯେ ମୁଁ ସଙ୍ଗୀତ କ୍ଷେତ୍ରରେ ପ୍ରବେଶ କରିବି ଏବଂ ପ୍ରତିଷ୍ଠା ପାଇବି।
1: କଟକରେ କିଛି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କଲାବେଳେ କିଛି ଗୁଣୀ ଲୋକଙ୍କ ସଂସ୍ପର୍ଶରେ ମଧ୍ୟ ଆସିଲି, ଯେଉଁମାନେ କି ମତେ ଚିହ୍ନି ଦେଲେ ଯେ ତୁ ଭଲ ଗାଇପାରୁ ବୋଲି, ତୋ ଭିତରେ ସ୍ପାର୍କ ଅଛି, ତୁ ଆଗକୁ ଯାଇପାରିବୁ, ସେତିକି ଅଧ୍ୟବସାୟ ରହିଲେ, ସେତିକି ଚେଷ୍ଟା ରହିଲେ।

0: କୋଉ ଜାଗାରୁ ବେଶୀ ଲୋକାଦୃତ ହେଲେ ଆପଣ ଏବଂ ଜାଣିଲେ ଯେ ମୁଁ ଆଦର ପାଇବି ପ୍ରତିଷ୍ଠା ପାଇବି?
1: ବିଶେଷ କରି ମୁଁ ପ୍ରଥମେ ଲୋକପ୍ରିୟ ହେଇଛି ରେଡିଓରୁ, ଆକାଶବାଣୀର ପ୍ରଥମେ ମୋର ବନ୍ଦନାରେ କିଛି ଭଜନ ବାଜିଲା, କିଛି ସଜ ଫୁଲରେ ମଧ୍ୟ ଗୀତ ମୁଁ ଗାଇଲି, ରେଡିଓର ବହୁତ ଶ୍ରୋତା ସେତେବେଳେ ମୋତେ ଇଏ କରିଥିଲେ, ମୁଁ ସେଉଠୁ ଲୋକପ୍ରିୟ ହେଇଛି ପ୍ରକୃତରେ।
0: ଆଚ୍ଛା, ଏବେ ବି ସେଇ ବନ୍ଧୁମାନେ ଦେଖାହେଲେ ଯେଉଁମାନଙ୍କୁ ଆପଣଙ୍କୁ ଭଲ ପାଆନ୍ତି ଗୀତ ଶୁଣିଛନ୍ତି ସେମାନେ ଦେଖାହେଲେ ନିଶ୍ଚୟ କହୁଥିବେ କରୋନା ଭାଇ ଟିକେ ଆମ ଘରେ ବସିଛ କି ଗୋଟେ ମାହୋଲରେ ବସିଛ ଗୋଟେ ପରିବେଶରେ
1: ବସିଛ
0: ଗୋଟେ ଭଜନ ଗାଇଦିଅ। ତ କୋଉ ଗୀତ ଗାଇ ଦିଅନ୍ତି ଆପଣ? ଦି ଧାଡି ଗାଇ ଦିଅନ୍ତୁ ଆମ ପାଇଁ ବିନା ହାରମୋନିୟମରେ ବିନା ସାଜ ସରଞ୍ଜାମରେ।
1: ସେତେବେଳେ ସୁବାସ ଦାସଙ୍କର ଗୀତ ଗାଇବା ପାଇଁ ମୋତେ ଭଲ ଲାଗୁଥିଲା, ମୁଁ ସେତେବେଳେ ଗାଉଥିଲି।

0: କେମିତି ସହିବା ଛାତି।
1: ଏଇଟା ଗୋଟିଏ ଆଧୁନିକ ଗୀତ। ଆଉ ଭକ୍ତି ଗୀତ ଯେତେବେଳେ ଆପଣଙ୍କ ଗୁରୁଜନ ମାନେ କହୁଥିବେ ଯେ ଗୋଟେ କରୁଣା ଗାଇଲୁ ଭଜନ,
2: ଭକ୍ତି ଗୀତ ପ୍ରାୟ ମୁଁ
1: ପାଇଁ କରୁଣା ଝରି ପଡିବ ଠାକୁର
2: ଭିକାରୀବଳଙ୍କର ଗାଏ, ସେତେବେଳେ ତ ମୋର ମୁଁ ବେଶୀ ଗୀତ ଗାଇ ନଥାଏ,
1: ନିଜର ବିଶେଷ ନଥାଏ, ସଂକଳନ ନଥାଏ,
2: ତଥାପି ନିଜର କିଛି ଯାହା ଗୀତ ଥିଲେ ବି ସେତେବେଳେ ନୂଆ ନୂଆ କରିକି ମୁଁ ଟିକେ କିଛି ଲୋକପ୍ରିୟ ଭଜନ ଗାଇଦେଲେ ସେମାନେ ଖୁସି ହୁଅନ୍ତି। ଭିକାରୀବଳଙ୍କର କୋଠ ଭୋଗ କିଆ ହଉ କି ଷାଠିଏ ପଉଟି ଭୋଗରୁ ତୁମର, ଆଉ ମୋର ଗୋଟେ ଭଜନ ବନ୍ଦନାରେ ପ୍ରାୟ ବାଜେ। ବହୁତ ଲୋକ, କିଛି ଗୁଣୀ ଲୋକ, କିଛି ଶ୍ରୋତା, ଭଲ ଶ୍ରୋତା ଯେଉଁମାନେ, କିଛି ଦିନ ତଳେ କଟକର ଗୋଟେ କାର୍ଯ୍ୟକ୍ରମରେ ମୋତେ ଆଶ୍ଚର୍ଯ୍ୟ ଲାଗିଲା ଯେ ସେମାନେ ମୋର ବନ୍ଦନାର ରେଡିଓର ଆମ ଆକାଶବାଣୀର ଗୋଟେ ଗୀତ ଶୁଣିକି ସେମାନେ କହିଛନ୍ତି ନାଇଁ କରୁଣାକର ଆସିବେ ଆଉ ସେଇ ଗୀତଟି ବିଶେଷ ଭାବରେ ପରିବେଷଣ କରିବେ।
1: ବା କୋଉ ଗୀତ କହିଲେ?

0: ବା ବଢିଆ ଭକ୍ତି ଗୀତଟିଏ। ଏଥର କହିବେ ଆପଣ ଆପଣଙ୍କ ପରିବାରର କଥା, ଘରେ ସନ୍ତାନ ଭାବରେ ଆପଣଙ୍କର ସଂଖ୍ୟା କେତେ?
1: ସେକେଣ୍ଡ
0: ଆଉ ଘରେ ଆପଣଙ୍କ ଆଉ କିଏ ସବୁ ଅଛନ୍ତି?
1: ଆମର ଚାରି ଭାଇ ଭଉଣୀ ଗୋଟେ, ବଡ ଭାଇ ଭୁବନେଶ୍ୱରରେ ଅଛନ୍ତି ଜବ୍ କରୁଛନ୍ତି, ମୁଁ ସେକେଣ୍ଡ, ତାପରେ ସାନ ଭାଇ ହାଇସ୍କୁଲରେ ଏରସମ ହାଇସ୍କୁଲରେ ଅଛନ୍ତି ଟିଚର, ସଭା ସାନ ଭାଇ ଜଣେ ସେ ଅଛନ୍ତି ଆମର ହିନ୍ଦୁସ୍ତାନ ରେନୋଟେକ୍ସରେ ଡେପୁଟି ମ୍ୟାନେଜର।
0: ସବୁ ଭାଇମାନେ ଆପଣ ଏନଗେଜ ହେଇଯାଇଛନ୍ତି ପ୍ରାୟ?
1: ଆଜ୍ଞା, ଭଉଣୀଙ୍କର ବାହାଘର ସରିଯାଇଛି।
0: ଆପଣ ୟା ଭିତରେ ଚଳଚ୍ଚିତ୍ରରେ ମଧ୍ୟ ପାଇଛନ୍ତି କଣ୍ଠ ସଙ୍ଗୀତ ପରିବେଷଣ? ଗୋଟେ ଦୁଇଟି କଥା କୁହନ୍ତୁ ସେ ଭିତରୁ।
1: ମୁଁ ଏପର୍ଯ୍ୟନ୍ତ 15-16 ଚଳଚ୍ଚିତ୍ରରେ ଗାଇଛି ଓଡ଼ିଆ ଚଳଚ୍ଚିତ୍ରରେ।
0: ତା ଭିତରୁ ପ୍ରମୁଖ କୋଉ ଗୁଡ଼ିକ?
1: ପ୍ରମୁଖ ଆ ଜହ୍ନରେ ଲେଖିବା ନା, ଶତ୍ରୁ ସଂହାର, ମୁଁ ଏକା ତୁମର, ଆକାଶ କି ରଙ୍ଗ ଲାଗିଲା, ନୂଆ ନୂଆ ଗୋଟେ ଚଳଚ୍ଚିତ୍ର ଆସିଛି ଆମେ ତ ଟୋକା ଷଣ୍ଢ ମାର୍କା।
0: ଆପଣ ନିଜ ମଧ୍ୟ ସ୍ୱର କରନ୍ତି ନୁହେଁ କି? ନିଜ ପାଇଁ?
1: ଆଜ୍ଞା, ନିଜ ପାଇଁ ସ୍ୱର କରେ, ଅନ୍ୟମାନେ ମଧ୍ୟ ମୋ
0: ସ୍ୱର। ଆତ୍ମସନ୍ତୋଷ ପାଆନ୍ତି ନିଜ ପାଇଁ ନିଜେ ସ୍ୱର?
1: ମୁଁ ବହୁତ ଆତ୍ମସନ୍ତୋଷ ପାଏ,
0: ମାନେ ନିଜର ରେଞ୍ଜ ଆପଣ ନିଜେ ଜାଣନ୍ତି କୋଉଭଳି ଗାଇପାରିବେ ସେଭଳି ସ୍ୱର କରୁଥିବେ।
1: ତାପରେ ମୁଁ ଗୋଟେ ଚିନ୍ତା କରେ, ସବୁବେଳେ ଭାବନାରେ ବୁଡ଼ି ରୁହେ, ମୁଁ ଗୋଟେ କିଛି ଭଲ ସ୍ୱରଟେ ଗାଇବି। କମର୍ସିଆଲ କ୍ଷେତ୍ରରେ କୋଉଠି ଆମର ନିଜ ପସନ୍ଦର ସ୍ୱର ମିଳୁଛି, କୋଉଠି ମିଳୁନି, କାହିଁକିନା ବିଭିନ୍ନ କମ୍ପୋଜର ମାନଙ୍କର ବିଭିନ୍ନ ପ୍ରକାର ଶୈଳୀର ଗୀତ, ତେଣୁ ଆମକୁ କୋଉଠି ମନକୁ ଛୁଁଛି ତ କୋଉଠି ଛୁଁନି, କିନ୍ତୁ ଯେତେବେଳେ ନିଜେ କରେ ନିଜ ପାଇଁ ତ
0: ନ୍ୟାଚୁରାଲି ଭଲ କରି ଭଲ, ତାଙ୍କର ନିଜର ଯେତିକି କ୍ରିଏଟିଭିଟି ଅଛି, ନିଜର ଯେତିକି ଯାହା ଓରିଜିନେସନ ଅଛି, ତା ଭିତରେ ସବୁ ଆସିଯିବ,
1: ତେଣୁ
0: ସେ ସ୍ୱର ନିଜକୁ ଭଲ ଲାଗୁଥିବ ଏବଂ ଗାଇବା ପରିବେଷଣ କରିବାକୁ ବି ଭଲ ଲାଗୁଥିବ।

0: ଏଥର ଜାଣିବା ଯେ ଆପଣଙ୍କର କୋଉଥିରେ ବିଶେଷ ଆଗ୍ରହ ରହିଛି, ରୁଚି ରହିଛି। ଆପଣ ଉଦ୍ଘୋଷକ ମଧ୍ୟ ଆକାଶବାଣୀର, ଆକାଶବାଣୀର ଜଣେ ଉଚ୍ଚ ଶ୍ରେଣୀଭୁକ୍ତ କଣ୍ଠଶିଳ୍ପୀ, ମଞ୍ଚରେ ମଧ୍ୟ ଅନ୍ୟ କାର୍ଯ୍ୟକ୍ରମ ଆପଣ ପରିବେଷଣ କରନ୍ତି, ଉପସ୍ଥାପନ କରନ୍ତି, ଆପଣଙ୍କୁ କୋଉ ଧରଣର କାର୍ଯ୍ୟକ୍ରମ ସବୁ ଭଲ ଲାଗେ?
1: କଥା ହେଉଛି ମୋର ତ ମୁଖ୍ୟ ଆଗ୍ରହ ସଙ୍ଗୀତରେ, ଆଉ ଯାହା ସବୁ କରେ ସେଥିରେ ବି ମୁଁ ମନ ଲଗେଇକି କରେ, କିଛି ସ୍ପେଶାଲ ଇଣ୍ଟରେଷ୍ଟ ନେଇକି ଆନାଉନ୍ସମେଣ୍ଟ କରେ କି ଯୋଉଠି ଆକାଶବାଣୀରେ କରେ, ମୁଁ ଟିକେ ସେଥିପାଇଁ କି ମୁଁ ଯେମିତି ଭାବେ ଯେ କିଛି ଭଲ କରିବି।
0: କେବେ କେବେ ହୋମୱାର୍କ କରନ୍ତି, ଘରେ କିଛି ମଧ୍ୟ ନିଜେ ତିଆରି କରନ୍ତି, ପ୍ରସ୍ତୁତ ହୁଅନ୍ତି,
1: ନିହାତି ସାର୍ ପ୍ରସ୍ତୁତ ହେବାକୁ ପଡ଼ିବ।

0: ଆଉଗୋଟେ କଥା ହେଉଛି ଆମେ ଲାଇଭ କିଛି କହିବା ପାଇଁ ଚାହିଁଲେ ନିହାତି ଭାବରେ ଆମର ଭିତରେ କିଛି ଜିନିଷକୁ ରଖିବାକୁ ପଡିବ, ଯାହାକି ପଢାପଢି, ବହି, କବିତା, ଉପନ୍ୟାସ କିମ୍ବା ଅନ୍ୟାନ୍ୟ ଏସବୁ ପଢାପଢିରେ ରୁଚି
1: ଜାଣିଲେ ହିଁ ଲୋକଙ୍କୁ ଜଣେଇ ପାରିବେ ଏବଂ ଆପଣ ଗୋଟେ ନିଜର ଶୈଳୀ ମଧ୍ୟ ନିଜେ ସୃଷ୍ଟି କରିପାରିବେ।
0: ଆଜ୍ଞା, ନିଜର ମଧ୍ୟ ଗୋଟେ ଅନୁଭବ
1: ରହିବ, ନିଜ ଅନୁଭବକୁ ଆପଣ ପ୍ରକାଶ କରିପାରିବେ।
0: ସୃଜନଶୀଳତା ନିଜ ଭିତରେ ରହିଲେ ଟିକେ ସେଟାକୁ ଆପଣ ଭଲ ଭାବରେ ଉପସ୍ଥାପନ କରିପାରିବେ।
1: ଆମେ କଥା ହଉଥିଲେ ତ ନିଜର ସୃଜନଶୀଳତାକୁ ଆପଣ ଯଦି ଦେଖେଇ ପାରିଲେ ତାହେଲେ ଖୁବ୍ ଭଲ। ଆପଣ ଯଦି ନିଜ ପାଇଁ ନିଜେ ସ୍ୱର କରିଦିଅନ୍ତି ସେଟା ବଡ଼ କଥା।

0: ଆପଣ ଆକାଶବାଣୀରେ ଅନେକ ବିଶେଷ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଛନ୍ତି, ଦୂରଦର୍ଶନରେ ମଧ୍ୟ କରିଛନ୍ତି ଏବଂ ଦୂରଦର୍ଶନ ଛଡ଼ା ଅନ୍ୟାନ୍ୟ ଟିଭି ଚ୍ୟାନେଲ୍ସରେ ମଧ୍ୟ ଆପଣ କାର୍ଯ୍ୟକ୍ରମ ପରିବେଷଣ କରୁଛନ୍ତି। ଆପଣଙ୍କର ଅନେକ କମର୍ସିଆଲ ସିରିଜ୍ ମଧ୍ୟ ବାହାରିଛି। ଗ୍ରାମୋଫୋନ୍ ରେକର୍ଡ ଯୁଗରେ ତ ଆପଣ
1: ସେତେବେଳର
0: ଆଦର୍ଶ କଣ୍ଠଶିଳ୍ପୀ ସବୁ କେଉଁମାନେ ଥିଲେ ଆପଣଙ୍କ ପାଇଁ?
1: ମୋର ଆଦର୍ଶ ଅକ୍ଷୟ ମହାନ୍ତି, ପ୍ରଥମ ସୁଭାଷ ଦାସ, ଯେକୌଣସି କଣ୍ଠଶିଳ୍ପୀ ହୁଅନ୍ତୁ, ପ୍ରଣବ ପଟ୍ଟନାୟକ ହୁଅନ୍ତୁ, ଶେଖର ଘୋଷ ହୁଅନ୍ତୁ, ସିକନ୍ଦର ଆଲମ ହୁଅନ୍ତୁ, ଚିତ୍ତରଞ୍ଜନ ଜେନା ହୁଅନ୍ତୁ, ରଘୁନାଥ ମାଣିଗ୍ରାହୀ ହୁଅନ୍ତୁ, ସେ ଗୋଟେ ସ୍ୱତନ୍ତ୍ର, ତାଙ୍କ ଭିତରେ ଗୋଟେ ସ୍ୱତନ୍ତ୍ର ଶୈଳୀ ଯାହା ଥିଲା କି ତାକୁ ମୁଁ ପୁରା ଭଲ ଭାବରେ ଶୁଣେ। ସିକନ୍ଦର ଆଲମଙ୍କର ତାଙ୍କର ପ୍ରାଞ୍ଜଳ କଥାଗୁଡ଼ା ଉଚ୍ଚାରଣ ପ୍ରାଞ୍ଜଳ ମୋତେ ଭାରି ଭଲ ଲାଗେ ତାଙ୍କର। ଆଉ ସୁଭାଷ ଦାସଙ୍କର ମାନେ ତାଙ୍କର କିଛି ମୂର୍ଖା କାମ ଆଉ କିଛି ଏମିତି କ୍ଲିୟର ଭଏସ୍ ତାଙ୍କୁ ଭଲ ଲାଗେ। ଅକ୍ଷୟ ମହାନ୍ତିଙ୍କର ଭାବ ଭଲ ଲାଗେ ଭାରି, ଆଉ ତାଙ୍କର କମ୍ପୋଜିସନ, ତାଙ୍କ ଲେଖା, ମୁଁ ତାଙ୍କର ବଡ଼ ଫ୍ୟାନ। ମୁଁ ସେଇଠୁ ତାଙ୍କ ଦ୍ୱାରା ପ୍ରକୃତରେ ଅଦୃଶ୍ୟ ଭାବରେ ଇନ୍ସପାୟାର ହେଇକି ମୁଁ ସ୍ୱର କରିବା ଆରମ୍ଭ କରିଛି, ଆଉ ଗୀତ ଲେଖିବା ମଧ୍ୟ ମୁଁ ଗୀତ ଲେଖାଲେଖି ବି କିଛି କିଛି କରେ, କିନ୍ତୁ ତାଙ୍କ ଦ୍ୱାରା ଇନ୍ସପାୟାର।
0: ଗୋଟେ ଲେଖା କୁହନ୍ତୁ ନା, ଗୋଟେ ପଦେ କୁହନ୍ତୁ ଯାହା ମନେ ଅଛି।
1: ଗୋଟେ ଭଜନ ଲେଖା ଏବେ ଲେଖିଛି,
2: ଭାରି ଦୁଃଖରେ ଅଛନ୍ତି ମୋ ଠାକୁରେ, ଭାରି ଦୁଃଖରେ ଅଛନ୍ତି ମୋ ଠାକୁରେ, ନା ଦେବଦାସୀ ନାଚରେ, ନା ଲକ୍ଷ୍ମୀ ଘଷା ମୋଡ଼ାରେ, ନା ରତ୍ନ ଖଟ ସେଜରେ, ନା ବାସମଲିଅତରେ, ସାରା ରାତି ଛଟ ପଟ, ସାରା ରାତି ଛଟ ପଟ, ଭକତଙ୍କ ଚିନ୍ତାରେ ପହଡ଼ ପଡ଼ିଲା ପରେ।
0: ଏ ସଙ୍ଗୀତକୁ ବୃତ୍ତି କରି, ଜୀବିକା କରି, ପେଶା କରିକି ଜଣେ ଚଳିପାରିବ କି? ଆପଣଙ୍କର କ'ଣ ହୃଦବୋଧ ହେଉଛି?
1: ବର୍ତ୍ତମାନ ସମୟରେ ଚଳିବାରେ କ'ଣ ଆଦୌ ଅସୁବିଧା କିଛି ନାହିଁ, କାହିଁକି ନା ଆପଣ ତ ନିଶ୍ଚିତ ଭାବରେ ଦେଖୁଥିବେ ଆଜିକାଲି ବିଭିନ୍ନ ଚ୍ୟାନେଲରେ ଛୋଟ ପିଲାମାନଙ୍କର ବହୁତ ଶୋ ହେଉଛି, ବଡ଼ ପିଲାମାନଙ୍କର ମଧ୍ୟ ବହୁତ ଶୋ ହେଉଛି, ଆଉ ସେ ଶୋ ପାଇଁ ବି ବହୁତ ପ୍ରତିଯୋଗୀ ମାନେ ଲମ୍ବା ଲାଇନ ଲାଗୁଛି ଯେତେବେଳେ ଅଡିସନରେ, ତାମାନେ ଆମେ ସେଠୁ ଅନୁମାନ କରିବାକୁ ପଡ଼ିବ ଯେ ବର୍ତ୍ତମାନ ସଙ୍ଗୀତ ପାଇଁ କେତେ ରୁଚି ବଢ଼ିଛି, କେଉଁମାନେ ଲାଇମ ଲାଇଟ୍କୁ ଆସିବା ପାଇଁ ଚାହୁଁଛନ୍ତି, ଆମେ ଗୋଟେ ଲୋକଙ୍କ ସାମ୍ନାକୁ ଆସିବୁ, ଲୋକପ୍ରିୟତା ଅର୍ଜନ କରିବୁ, ଇଏ କରିବୁ, ତେଣୁ ସଙ୍ଗୀତ ପାଇଁ ମୁଁ ଦେଖୁଛି ବହୁତ ଲମ୍ବା ଲାଇନ ବର୍ତ୍ତମାନ, ବହୁତ ଆଗ୍ରହ। ଜଣେ ଯଦି ଚାହିଁବ, ଯଦି ଜଣେ ଗୀତ ଗାଇକି ଅଳ୍ପ ଦିନ ଗାଇପାରିଲା ଆଉ ଠିକ ଭାବରେ ମନେକର ଆଉ କିଛି ଦିନ ପରେ ଗାଇପାରିଲା ନାହିଁ, ସେ ହୁଏତ ଯଦି ଶିଖିଥିବ, ଶାସ୍ତ୍ର ଶିଖିଥିବ, କିଛି କରିଥିବ, ସେ ପିଲାମାନଙ୍କୁ ମଧ୍ୟ ଶିକ୍ଷାଦାନ କରିପାରିବ, ସେଥିରେ ନିଶ୍ଚିତ ଭାବରେ ପେଟ ପାଟଣାରେ କୌଣସି ଅସୁବିଧା ନାହିଁ। ଆଉ ଦ୍ୱିତୀୟ କଥା ହେଉଛି ବିଭିନ୍ନ ଚ୍ୟାନେଲ, ଗୁଡ଼ାଏ ଚ୍ୟାନେଲ ହେଇଗଲାଣି, ଆପଣ ବିଭିନ୍ନ କାର୍ଯ୍ୟକ୍ରମରେ ମଧ୍ୟ ଅଂଶଗ୍ରହଣ କରି ସେଥିରୁ ପାରିଶ୍ରମିକ ମଧ୍ୟ ପାଇପାରିବେ, ଆଉ ଚାରିଆଡ଼େ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ବିଭିନ୍ନ ଜାଗାରେ ବଡ଼ ବଡ଼ ସାଂସ୍କୃତିକ କାର୍ଯ୍ୟକ୍ରମ ସବୁ ବଢ଼ିଲାଣି, ତାଦ୍ୱାରା ବି ଆଜିକାଲି ସିଙ୍ଗରମାନେ ବି ବହୁତ ତାଙ୍କର ରେମୁନେସନ ଯଥେଷ୍ଟ ଅଧିକା ନେଉଛନ୍ତି ଆଗ ଅପେକ୍ଷା, ତେଣୁ ଚଳିବାରେ କୌଣସି ଅସୁବିଧା ନାହିଁ।
0: ଆପଣ ବିବାହ କରିଛନ୍ତି?
1: ନାଇଁ, ମୋର ବିବାହ ହେଇନି, କମିଂ ଏପ୍ରିଲ ମାସକୁ
0: ବିବାହ କରିବେ,
1: ଯାହା ସ୍ଥିର ହେଉଛି ବିବାହ।
0: ନିଜେ ଠିକ କରିଛନ୍ତି?
1: ନାଇଁ, ନିଜେ ଠିକ କରିନି, ଘରେ ଠିକ କରିଛନ୍ତି।
0: ନିଜେ ଆପଣ ଚୟନ କରିନା?
1: ନାଇଁ, କରିନାହିଁ,
0: କିନ୍ତୁ ଆପଣଙ୍କର ସେଥିରେ ସମ୍ମତି ରହିଛି?
1: ଆଜ୍ଞା, ମୁଁ ଦେଖିବା ପାଇଁ ହିଁ ଯାଇନି।
0: ଏତେ ବିଶ୍ୱାସ ଆପଣଙ୍କର ବୋଉ ବାପା ଭାଇମାନଙ୍କ ଉପରେ?
1: ଆଜ୍ଞା,
0: ଭଉଣୀ ବି ଯାଇଥିବେ ନିଶ୍ଚୟ?
1: ଆଜ୍ଞା,
0: ଭାଉଜ କେମିତି ହବ ଦେଖିବା ପାଇଁ, ସେମାନଙ୍କୁ ଶୁଣିଥିବେ ତ, ଫିଡ୍ବ୍ୟାକ୍ କିଛି ପାଇଥିବେ?
1: ହଁ, ସେମାନେ
0: ଯାଇଥିଲେ ଦେଖିବା ପାଇଁ?
1: ନିଶ୍ଚିତ ଭାବରେ ଶୁଣିଛି, ଆଉ ଏମିତି ଗୋଟେ ଯୋଗ ଯେମିତି କହନ୍ତି ଭଗବାନ ଯାହା ପାଇଁ ରଖିଥାନ୍ତି ଯାହାକୁ, ମୁଁ ତା ବିଷୟରେ ସେମିତି କିଛି କାହାଠୁ ପଚାରିନି କେମିତି ଭଲ ମନ୍ଦ, କିନ୍ତୁ ଅନ୍ୟମାନଙ୍କଠୁ ଖବର ଆସିଛି ଯେ ବହୁତ ଭଲ ପିଲା ବୋଲି।
0: ଆପଣଙ୍କ ଜୀବନ ସୁଖମୟ ହେଉ, ବିଶେଷ ଭାବରେ ଏଇ ବୈବାହିକ ଜୀବନ, ଦାମ୍ପତ୍ୟ ଜୀବନ ଆପଣ ସୁଖମୟ ହେଉ।

0: କାମନା କରୁଛୁ ତ ଆମେ, ତା ସହିତ ଜାଣିବାକୁ ଚାହୁଁଛୁ ତାଙ୍କର ଆଗ୍ରହ ରହିଛି ସଙ୍ଗୀତରେ?
1: ଆଗ୍ରହ ଥିବ କି ନାହିଁ ମୁଁ ଏପର୍ଯ୍ୟନ୍ତ ଜାଣିନି, କିନ୍ତୁ ଗୀତ ଶୁଣିବା ପାଇଁ ସେ ଭଲ ପାଏ।
0: ନିଶ୍ଚିତ ଭାବରେ ଜାଣିଥିବେ ଯେ ଜଣେ ଭଲ କଣ୍ଠଶିଳ୍ପୀ ଏବଂ ତାଙ୍କ ସହିତ ମୋତେ ସାରା ଜୀବନ ବିତେଇବାକୁ ଅଛି,
1: ତେଣୁ ସେହି ଅନୁସାରେ ସେ ମାନସିକ
0: ପ୍ରସ୍ତୁତି ତାଙ୍କର ଥିବ। ଠିକ କଥା।

0: ଆପଣଙ୍କର ଆଉ ଜୀବନରେ ସ୍ୱପ୍ନ କଣ ରହିଛି, କଣ ଆକାଂକ୍ଷା ରହିଛି?
1: ଆକାଂକ୍ଷା ରହିଛି, ସବୁ ଲୋକ ସମସ୍ତଙ୍କୁ କହନ୍ତି ଯେ ସାଧାରଣ ଲୋକ ବୋଲି, କିଛି ଲୋକ ଅଛନ୍ତି ଯାହାଙ୍କ ଭିତରେ କିଛି ଅସାଧାରଣ ପ୍ରତିଭା ରହିଛି, ଯଦି ମୋ ଭିତରେ ଭଗବାନ ସେଇ ଗୁଣ ଟିକକ ଦେଇଛନ୍ତି ଯେ ମୁଁ କାହାକୁ ଏଇ ସାଧାରଣ କଣ୍ଠଟେ, ଆମେ ସାଧାରଣ ଲୋକଟେ ଜଣେ କିଛି ଡାଇଲଗ କହିପାରିବ, ଡ୍ରାମା ଡାଇଲଗ ଘୋଷିକିରି କହିପାରିବ, କିନ୍ତୁ କଣ୍ଠଟିଏ ନଥିବ, ଗାଇବା କଣ୍ଠ ନଥିବ, ତାହେଲେ ସେ ଠିକ ଭାବରେ ନା ସୁର ଲାଗିବ, ନା ଆପଣଙ୍କୁ ସେ ଭାବ ବୁଝେଇ ପାରିବ, ନା କିଛି କରିପାରିବ। ଯଦି ମୋତେ ସରସ୍ୱତୀଙ୍କର ଦାନ ରହିଛି, ସେ କଣ୍ଠ ଖଣ୍ଡିକା ରହିଛି, ମୁଁ ତାଦ୍ୱାରା ଲୋକଙ୍କର ମନକୁ ଜୟ କରିବି, ଆଉ ଲୋକଙ୍କ ହୃଦୟରେ ସବୁବେଳେ ରହିବା ପାଇଁ ମୋର ଇଚ୍ଛା। ଆଉ ଅନ୍ୟାନ୍ୟ କାର୍ଯ୍ୟକ୍ରମ ମୋତେ ମଧ୍ୟ ଲେଖାଲେଖି କରିବାରେ ମୋର ବହୁତ ଆଗ୍ରହ, ଗୀତ ଲେଖେ, କବିତା ମଧ୍ୟ ଲେଖେ।
0: ଆପଣ ସ୍ୱପ୍ନ ଦେଖନ୍ତି କି ଯେ ମୁମ୍ବାଇକୁ ଯିବେ ବା ବଡ଼ ଜାଗାକୁ ଯିବେ, ସେଠି ଯାଇକି ନିଜର କ୍ୟାରିୟର ତିଆରି କରିବେ?
1: ନାଇଁ, ମୁଁ ସେମିତି ସ୍ୱପ୍ନ ଦେଖିନି, ମୁଁ ଓଡ଼ିଶାରେ ବଞ୍ଚିଛି, ମଲା ପରେ ମଧ୍ୟ ବଞ୍ଚିବା ପାଇଁ ବି ଚାହେଁ।
0: ଏଇ ଓଡ଼ିଶା ମାଟିରେ ଆପଣ ସଙ୍ଗୀତ ଶିକ୍ଷା ଲାଗି କଣ ଆଶା ରଖିଛନ୍ତି?
1: ପ୍ରକୃତ ଦେଖିବାକୁ ଗଲେ ଆମେ ବାହାରକୁ ଯଦି ଯିବା, ତାହେଲେ ଆମେ ସଙ୍ଗୀତର ବହୁତ କଥା କିଛି ଜାଣିବା ନିହାତି, କିଛି ଅଧିକା ଜିନିଷ ଅଛି ଓଡ଼ିଶାରେ ଅଛି ନିହାତି, କିନ୍ତୁ ସେତିକି ଗୋଟେ କଣ ଗୋଟେ ଅସୁବିଧା କଣ ରହୁଥାଇ ପାରେ ମୁଁ କହିପାରୁନି, ଯୋଉଟାକି ଆମକୁ ଟିକେ ବେଳେବେଳେ ଅଭାବ ହଉଛି, ନାଇଁ ଏଇ ଜିନିଷଟା ଏଠି କାହିଁକି ମୋତେ ମିଳୁନି, ହୁଏତ ବାହାରକୁ ଗଲେ ମିଳିପାରେ, କିନ୍ତୁ ମୋର ସେମିତି କିଛି ଯୋଜନାବଦ୍ଧ ଭାବରେ ମୁଁ କେବେ ଚିନ୍ତା କରିନି, କିନ୍ତୁ ସମୟ ଆସିଲେ ନିହାତି ଭାବରେ ମୁଁ ବାହାରକୁ ଯାଇକି ଆଉ କିଛି ଭଲ କଥା ଜାଣିବି,
0: ଶିଖିବାର ଆଗ୍ରହ ରହିଛି।
1: ଆଜ୍ଞା,
0: ଯୋଉ ଉତ୍ତର ପିଢି ଆସୁଛନ୍ତି, ସାନମାନେ ଆସୁଛନ୍ତି, ତାଙ୍କ ପାଇଁ ଆପଣଙ୍କର କଣ ଧାରଣା ରହିଛି, ଦୃଶ୍ୟପଟ କଣ ରହିଛି ଏ ସଙ୍ଗୀତ କ୍ଷେତ୍ରକୁ ନେଇ? କହୁଥିଲେ ଆପଣ ଛୋଟ ଛୋଟ ପିଲାମାନଙ୍କୁ ଦେଖୁଛନ୍ତି ବିଭିନ୍ନ ପ୍ରତିଯୋଗିତାରେ, ଆପଣଙ୍କୁ କଣ ଧାରଣା ରହିଛି ଆପଣଙ୍କର ଆଗକୁ ଆମର ଓଡ଼ିଶାର କଣ ଭବିଷ୍ୟତ ସଙ୍ଗୀତ କ୍ଷେତ୍ରରେ?
1: ଗୋଟେ କଥା ମୁଁ ଲକ୍ଷ୍ୟ କରିଛି ମୋର ଛୋଟିଆ ମୁଣ୍ଡରେ, ଯେ ବର୍ତ୍ତମାନ ଯୋଉ ପିଲାମାନେ ଆସୁଛନ୍ତି ସେମାନେ ଟିକେ ଟ୍ରେଣ୍ଡି ହେଇଯାଉଛନ୍ତି। ଟ୍ରେଣ୍ଡି ମାନେ ବର୍ତ୍ତମାନ ସମୟରେ ଯୋଉ ଯାହା ଚାଲିଛି, ଯେମିତି ଗୀତ ଚାଲିଛି, ସେଇ ସମୟଟାକୁ ସେ ଧରୁଛନ୍ତି, ମୂଳ ଶାସ୍ତ୍ରକୁ ଭୁଲି ଯାଉଛନ୍ତି, ମୂଳଟା କ'ଣ, ରୁଟ୍ଟା କ'ଣ, ସେ ରୁଟ୍ଟା ଧରିବା ପାଇଁ ତାଙ୍କର ଅସୁବିଧା, ତେଣୁ ଚେରଟା ଦୁର୍ବଳ, ଡାଇରେକ୍ଟରେ ସେମାନେ ଫଳ ତୋଳିବା ପାଇଁ ଇଚ୍ଛା, ଏଇ କଥାଟା ରହୁଛି ବେଳେବେଳେ ଏଇ ଯୋଉ ଉତ୍ତର ପିଢ଼ି ଆସୁଛନ୍ତି, ସେଇଟା ଟିକେ ରହୁଛି ତାଙ୍କ ଭିତରେ, ଯୋଉଟାକି ଆମେ ଅଳ୍ପ ପରିଶ୍ରମରେ ଆମେ ଅଧିକା କେମିତି ଗୋଟେ ଲୋକଲୋଚନକୁ ଆସିପାରିବୁ।
0: କରୁଣାକର, ଆପଣଙ୍କ ଭଳି ବହୁତ ଭଲ ଭଲ ଶିଳ୍ପୀ ଆମର ଓଡ଼ିଶା ମାଟିରେ ଅଛନ୍ତି, କିନ୍ତୁ ଦେଖାଯାଏ କିଛି ପ୍ରଯୋଜକ ବାହାରକୁ ପଳାଉଛନ୍ତି, ସେମାନେ ବାହାରର କଣ୍ଠଶିଳ୍ପୀମାନଙ୍କୁ ନେଇଯାଉଛନ୍ତି ତାଙ୍କର ଚଳଚ୍ଚିତ୍ରରେ ହେଉ ବା ତାଙ୍କର ଯୋଉ କାର୍ଯ୍ୟକ୍ରମ କରୁଛନ୍ତି ସେଥିପାଇଁ, ସେତେବେଳେ ଆପଣଙ୍କର କିଛି ପ୍ରତିକ୍ରିୟା ହୁଏ?
1: ନିହାତି ସାର୍, କ୍ଷୋଭ ଲାଗେ, ଭାରି ଦୁଃଖ ଲାଗେ, ଏ କଥାଗୁଡା ବେଳେବେଳେ ହୁଏ, ଯେ ସମୟ ଥିଲା ଆଗରୁ ମଧ୍ୟ ପୁରୁଣା ମ୍ୟୁଜିକ୍ ଡିରେକ୍ଟର ମାନେ ସେମାନେ ମଧ୍ୟ ବାହାର ସିଙ୍ଗର ମାନଙ୍କୁ ଆଣି ବୋଲାଉଥିଲେ, ତଥାପି ଓଡ଼ିଆ ସିଙ୍ଗର ମାନଙ୍କର ସଂଖ୍ୟା ବହୁତ ଥିଲା, ସେମାନଙ୍କର ସଂଖ୍ୟା ନଗଣ୍ୟ ଥିଲା, କିନ୍ତୁ ବର୍ତ୍ତମାନ କ'ଣ ହେଉଛି ନା, ବିଗ୍ ବଜେଟ୍ର ଫିଲ୍ମ ଯୋଉ ହେଉଛି, ଆଉ ଯେଉଁମାନେ ତିଆରି କରୁଛନ୍ତି ପ୍ରଯୋଜକ ମାନେ ପ୍ରକୃତରେ ଅଧିକାଂଶ ଅଛନ୍ତି ଯେଉଁମାନେ କି କଳା ପ୍ରିୟ ନୁହନ୍ତି, ଏ କେବଳ ବ୍ୟବସାୟିକ ଢଙ୍ଗ, ବ୍ୟବସାୟିକ ଢଙ୍ଗ, ଚକ୍ ଚକ୍ ପ୍ୟାକେଟ୍ କରିବା, ଇଏ କରିବା, ତାକୁ କେମିତି ସେଲେବଲ୍ କରିବା, ଆଉ ତା ଭିତରେ କ'ଣ ଅଛି ସେଟା କିଛି ଆଉ ବୁଝନ୍ତିନି, ସେଇଟା କେମିତି ବିକ୍ରି ହେବ ବଜାରରେ। ଆଚ୍ଛା, ବିକ୍ରି ହେବା ପାଇଁ କ'ଣ ଦରକାର? ଷ୍ଟାମ୍ପ ଦରକାର, ବାହାର ସିଙ୍ଗର ଯେଉଁମାନେ ଅଛନ୍ତି ନ୍ୟାସନାଲ୍ ଲେବୁଲ ସିଙ୍ଗର, ସେମାନଙ୍କ ଜାତୀୟ ସ୍ତରରେ ନାଁ ଅଛି, ସେମାନଙ୍କୁ ନେଇଯିବା, ସେମାନଙ୍କୁ ତ ସମସ୍ତେ ଜାଣିଛନ୍ତି, ଏମାନଙ୍କୁ ନେଇଯିବା, ଏଇ ଗୀତ ନ ଶୁଣେଇକି ଠିକ୍ ସେ ଭାବରେ ସେମାନେ ଖାଲି ନାଁଟା ଶୁଣେଇବେ, ଉଦିତ ନାରାୟଣ ଗାଇଛନ୍ତି, ସେ ଅମୁକ ସିଙ୍ଗର ଗାଇଛନ୍ତି, ବାସ ଏଇଟା କେବଳ ଅସୁବିଧା ଆମର ଭିତରେ ରହୁଛି, ଆମ ଓଡ଼ିଶା ପ୍ରୀତିଟା ଟିକେ କମିଯାଉଛି, ସଙ୍ଗୀତ ଯେଉଁମାନେ କରୁଛନ୍ତି ନିଶ୍ଚିତ ଭାବରେ କମୁଛି।

0: ଆପଣ କାର୍ଯ୍ୟକ୍ରମ ପ୍ରସ୍ତୁତ କରିବା ପାଇଁ ଏବଂ ପରିବେଷଣ କରିବା ପାଇଁ ଅନେକ ଜାଗାକୁ ଯାଉଥିବେ, ଅନେକ ସ୍ଥାନକୁ ଯାଉଥିବେ, ଜୀବନରେ ସେମିତି କିଛି ଘଟଣା ଅଛି ଯାହା ମନେ ପଡ଼ିଲେ ପ୍ରଫୁଲ୍ଲିତ ଆପଣ ହୁଅନ୍ତି ବା ଖୁସି ହୁଅନ୍ତି, କିଛି କହିବେ ଆମ ଶ୍ରୋତା ବନ୍ଧୁ ଶୁଣନ୍ତୁ।
1: ଗୋଟେ ମଞ୍ଚରେ ଭଜନ ପରିବେଷଣ ହେଉଛି, ସେଠି ଓଡ଼ିଶାର ସ୍ୱନାମଧନ୍ୟ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ର ଅଛନ୍ତି, ମୁଁ ଦେଖିଲି ସେ ସାମ୍ନାରେ ବସିଛନ୍ତି। ସେତେବେଳକୁ କ'ଣ ହେଇଛି ନା, ସାମାନ୍ୟ ବିଳମ୍ବ ହେଇଯାଇଛି ମୋର ଗାଇବାରେ, ଲୋକ ସଂଖ୍ୟା ଖୁବ୍ କମ୍ ଅଛନ୍ତି କିନ୍ତୁ ସିଏ ବସିଛନ୍ତି, ଆଉ କିଛି ଲୋକ ବସିଛନ୍ତି, କିନ୍ତୁ ଯେତିକି ଷ୍ଟେଜ୍ଟା ଭରା ଭରା ଲାଗିବା କଥା, ଜଣକୁ ଗାଇବା ପାଇଁ ଯେତିକି ଆଗ୍ରହ ଆସିବ ଅଡିଏନ୍ସକୁ ଦେଖିଲେ, ସେ ନଥିଲେ। ସେ ସମୟରେ ମୁଁ ଟିକେ ଦୁଃଖ ପ୍ରକାଶ କରିକି କହିଲି, ମତଲବ ତ ବିଳମ୍ବରେ ଦେଲେ, ଦୁଃଖ ପ୍ରକାଶ କରି କହିଲି ଆଉ ମୋର ସଙ୍ଗୀତ ପରିବେଷଣ କଲି। ଗାଇସାରିଲା ପରେ ଶାନ୍ତନୁ ମହାପାତ୍ର ନିଜେ ଉଠିକି ତାଳି ବଜେଇଲେ ଆଉ 100 ଟଙ୍କାଟା ଆଣିଲେ, ନିଜର ସିଗ୍ନେଚର କରିକି ମତେ ଡାକିଲେ ମଞ୍ଚରେ, ନେ ମିଠା ଖାଇବୁ ଯା।
0: ଗୋଟେ ଶିଳ୍ପୀ ପାଇଁ କେତେ ବଡ ପ୍ରୋତ୍ସାହନ ଏବଂ
1: ମିଠା ଖାଇବୁ ଯା ମତେ କହିଲେ, ଆଉ ମାନେ କହନ୍ତି ଯୋଉ ପୁରସ୍କାର ଦେଲେ କି କଣ।
0: ସେ ଆପଣଙ୍କର ପ୍ରତିଭାକୁ ସେଠି ହିଁ ଆବିଷ୍କାର କଲେ, ଆପଣଙ୍କ ଭିତରେ କଣ ଅଛି ସେ ସେଇଦିନ ଜାଣିଲେ, ଏବଂ ଜାଣିଲେ ଯେ ଆ ଭିତରେ ବହୁତ କିଛି ଅଛି, ସେ ଯୋଗ୍ୟ ମୋ ଠାରୁ ପ୍ରଶଂସା ପାଇବାର। ସେଇଟା ଗୋଟେ ପ୍ରଶଂସା ପତ୍ର, ଗୋଟେ ଟଙ୍କା ବା ନୋଟ ନୁହେଁ, ସେଇଟା ହଉଛି ପ୍ରଶଂସା ପତ୍ର, ତା ଦେହରେ ନିଜର ସେ ସିଗ୍ନେଚର କରିକି ଦେଲେ। ସେମିତି ଆପଣଙ୍କର ଏଇ ଜୀବନର ଚଲାପଥରେ ଯେତେବେଳେ ସଙ୍ଗୀତ ପରିବେଷଣ ପାଇଁ ଆପଣ ଯାଉଥିବେ, ଅନେକ ସ୍ଥାନରେ ପୁରସ୍କୃତ ହୋଇଥିବେ, ପ୍ରଶଂସିତ ହୋଇଥିବେ, ସମ୍ବର୍ଦ୍ଧିତ ହୋଇଥିବେ, ସେଥିଭିତରୁ କିଛି କହିବେ?
1: ରାଜୀବ ଗାନ୍ଧୀ ସଦ୍ଭାବନା ଆୱାର୍ଡ ପାଇଛି, ବେଷ୍ଟ ମେଲ୍ ସିଙ୍ଗର 2009, ତା ସହିତ ଅନ୍ୟାନ୍ୟ ଜାଗାରେ ସମ୍ବର୍ଦ୍ଧିତ ହୋଇଛି ଏବଂ ବିଭିନ୍ନ ପୁରସ୍କୃତ ମଧ୍ୟ ହୋଇଛି। ବେଶୀ ପୁରସ୍କାର ନହେଲେ ବି ଯେତିକି ପାଇଛି ଆତ୍ମସନ୍ତୋଷ ପାଇଛି।
0: ଆଜି ଆମକୁ ଅନେକ ସମୟ ଦେଲେ, ଅନେକ କଥା ମନ ଖୋଲି କହିଲେ, ସେଥିପାଇଁ ବହୁତ ବହୁତ ଧନ୍ୟବାଦ। ଆପଣଙ୍କର ଚଲାପଥ କୁସୁମିତ ହେଉ, ଆପଣ ଆହୁରି ଆଗକୁ ଯାଆନ୍ତୁ, ଆହୁରି ସୁନାମ ଅର୍ଜନ କରନ୍ତୁ ଏହି ମାଟି ପାଇଁ, ନିଜ ପାଇଁ। ଏହା ହିଁ କାମନା କରୁଛି ବୟସର କୃଷ୍ଣଚୂଡ଼ା, କାମନା କରୁଛୁ ଆମେ। ନମସ୍କାର।
1: ନମସ୍କାର, ଧନ୍ୟବାଦ ଆପଣଙ୍କୁ ଏବଂ ଆକାଶବାଣୀର ଶ୍ରୋତାମାନଙ୍କୁ ସମସ୍ତଙ୍କୁ ଧନ୍ୟବାଦ। ନମସ୍କାର।

କାର୍ଯ୍ୟକ୍ରମ ବୟସର କୃଷ୍ଣଚୂଡ଼ାରେ ଶୁଣିଲେ କଣ୍ଠଶିଳ୍ପୀ କରୁଣାକର ସେଠୀଙ୍କ ସହିତ ସାକ୍ଷାତକାର ତାଙ୍କୁ ସାକ୍ଷାତକାର କରିଥିଲେ ପ୍ରସନ୍ନଜିତ ମହାନ୍ତି ପ୍ରଚାର କରୁଛୁ କେନ୍ଦ୍ର ସରକାରଙ୍କର 12 ବର୍ଷ ପୂର୍ତ୍ତି ଅବସରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ରେକର୍ଡିଂ

ପରବର୍ତ୍ତୀ ଗୀତ ଗାଇଛନ୍ତି ତୃପ୍ତି ଦାସ, କଥାଚିତ୍ର ମହୁଆ। ଗୀତଟି ଶୁଣିବାକୁ ଅନୁରୋଧ କରିଛନ୍ତି ବିଶ୍ୱଭୂଷଣ ବିଶ୍ୱାଳ, ନଳପାହି କେରାଡ଼ାଗଡ଼, ମଦନପୁର କେନ୍ଦ୍ରାପଡ଼ାରୁ।

ପ୍ରସନ୍ନ ବାବୁଭାଇ କଣ୍ଢେଇ ବର୍ଷା ଚନ୍ଦ୍ରିକା ମୟୂରୀ ଫକୀରା ମୂଷା ସୁଜାତା ମମତା ସ୍ନେହଲତା ସାଧୁ କାଳନ୍ଦୀ ଏବଂ ରାଣୀ ପ୍ରତିମା ପ୍ରିୟଦର୍ଶିନୀ।

ଏଥର ଏଥିରେ ଗାଇଛନ୍ତି ତପୁ ମିଶ୍ର ଓ ଶରତ ନାୟକ, କଥାଚିତ୍ର ଚକା ଚକା ଭଉଁରୀ। ଗୀତଟି ଶୁଣିବାକୁ ଚାହିଁଛନ୍ତି କୋଠି ଏରସମା ଜଗତସିଂହପୁରରୁ ପ୍ରତାପ ଚନ୍ଦ୍ର ମଲ୍ଲିକ, ପ୍ରିୟଙ୍କା, ପ୍ରଣତୀ କୁମାରୀ, ପ୍ରଭାତ କୁମାର, ପିୟୁଷ, ପ୍ରିୟା, ପ୍ରିୟତମା, ପ୍ରବଞ୍ଜ।

ନିଶାକର ଆଣ୍ଡିଆ, ତରୁଣୀ ସେନ ଆଣ୍ଡିଆ, ଜାନକୀ ଆଣ୍ଡିଆ ଓ ପାର୍ବତୀ ଆଣ୍ଡିଆ ଲେଖିଛନ୍ତି କାଠୁଆପାଟଣା ଆଳିପିଙ୍ଗଳ ଜଗତସିଂହପୁରରୁ। ଆପଣଙ୍କ ପସନ୍ଦର ପରବର୍ତ୍ତୀ ଗୀତ ଗାଇଛନ୍ତି ସୋନୁ ନିଗମ ଓ କବିତା କ୍ରିଷ୍ଣମୂର୍ତ୍ତି, କଥାଚିତ୍ର ସୁନା ପଞ୍ଜୁରୀ।

ଶେଷରେ ଗୀତଟି ଗାଇଛନ୍ତି ସୁରଜିତ ଦାସ, କଥାଚିତ୍ର ଏଇ ଆମ ସଂସାର। ଗୀତଟି ଶୁଣିବାକୁ ଇଚ୍ଛା କରିଛନ୍ତି କବିରାଜ ପରିଡ଼ା, ଷ୍ଟାଲିନା, ପ୍ରିୟଦର୍ଶିନୀ ଓ ସୂର୍ଯ୍ୟକୁମାର, ଲତାହରଣ, କାକଟପୁର, ପୁରୀରୁ।

ଶୁଣିଲେ ଶ୍ରୋତାଙ୍କ ଅନୁରୋଧରେ ଓଡ଼ିଆ କଥାଚିତ୍ର ଗୀତ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

0: ଆକାଶବାଣୀ କଟକ ସମୟରାତି 11:07। ଶୁଣନ୍ତୁ ଆସନ୍ତାକାଲିର କାର୍ଯ୍ୟକ୍ରମ ସୂଚନାରୁ ଭେତୁରି ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା 6:05, ଅନୁଚିନ୍ତା 6:35, ଉପସ୍ଥାପନା ଶାରଦା ପ୍ରସାଦ କର, ଶ୍ରୀମଦ୍ ଭାଗବତର 62ତମ ଭାଗ 6:40। କାର୍ଯ୍ୟକ୍ରମର ସୂଚନା ସହିତ ଏଠି ଶେଷ କରୁଛୁ ଚଳିତ ଅଧିବେଶନ। ଆପଣମାନଙ୍କୁ ପୁଣି ସ୍ୱାଗତ କରିବୁ ଆଗାମୀକାଲି 5:55, କିନ୍ତୁ ଆମର ଡିଟିଏସ୍ ସେବା ଓ ମୋବାଇଲ୍ ଆପ୍ ନ୍ୟୁଜ୍ ଅନ୍ ଏଆଇଆର୍ ଯୋଗେ କାର୍ଯ୍ୟକ୍ରମ ପ୍ରସାରଣ ଜାରି ରହିବ। ଜୟ ହିନ୍ଦ।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ ଏବଂ ଏଫ୍ଏମ୍ ରେନ୍ବୋ ଯୋଗେ। ପ୍ରଚାର କରୁଛୁ ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ଆଜି ବନ୍ଦନାର ପ୍ରଥମ କଣ୍ଠଶିଳ୍ପୀ କଲ୍ୟାଣୀ ଭଟ୍ଟାଚାର୍ଯ୍ୟ, ଶିଳ୍ପୀ ଗାଇଛନ୍ତି ନାରାୟଣ ପ୍ରସାଦ ସିଂଙ୍କ ରଚନାରୁ।

ଗୀତ ବିଭିନ୍ନ ଶିଳ୍ପୀଙ୍କ କଣ୍ଠରେ, ପରବର୍ତ୍ତୀ ଭକ୍ତିଗୀତ ହରପ୍ରିୟା ଦେବୀଙ୍କ ରଚନାରୁ ଗାଇଛନ୍ତି ଶିଳ୍ପୀ କୃଷ୍ଣଚନ୍ଦ୍ର ରାୟ।

ବନ୍ଦନାରେ ଆପଣମାନେ ଶୁଣୁଥିଲେ କେତୋଟି ଭକ୍ତିଗୀତ ବିଭିନ୍ନ ଶିଳ୍ପୀଙ୍କ କଣ୍ଠରେ। ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା ଆଜି ପାଇଁ ଏତିକି।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 38.6 ମିଟର ତଥା 972 କିଲୋହର୍ଟ୍ଜ ଯୋଗେ। ଆମର ଏହି ପ୍ରସାରଣ ଡିଟିଏସ୍ ଏବଂ ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ଆପଣମାନେ ଶୁଣିପାରୁଛନ୍ତି। ପ୍ରଚାର କରୁଛୁ ଅନୁଚିନ୍ତା, ନିବେଦନ କରିଛନ୍ତି ଶାନ୍ତନୁ କୁମାର ରଥ।

ଆପଣଙ୍କୁ ପ୍ରଣାମ ଶ୍ରୋତାବନ୍ଧୁ। ଆମେ ଯେତେବେଳେ ଚିତ୍ତଶୁଦ୍ଧି କଥା ଭାବୁ ମନରେ ଆସେ ଏହା କ'ଣ କରିବା ସହଜ, ଏହା କ'ଣ ସମ୍ଭବ। ପ୍ରକୃତରେ ବିଚାର କଲେ ଏହା ସହଜ ନୁହେଁ, କିନ୍ତୁ ଅସମ୍ଭବ ମଧ୍ୟ ନୁହେଁ। ଚିତ୍ତଶୁଦ୍ଧି ପାଇଁ ପ୍ରଥମ ଆବଶ୍ୟକତା ହେଉଛି ଆମର ଆଚରଣ ଶୁଦ୍ଧି ଏବଂ ବ୍ୟବହାର ଶୁଦ୍ଧି। ଯଦି ଚାହିଁବା ତେବେ ଆମେ ଆଜିଠାରୁ ବା ଏବେଠାରୁ ସିନା ଏହା କରିପାରିବା, ଏଣିକି ଆଉ ଆମ ଚିତ୍ତ ଅଶୁଦ୍ଧ ହେଲାଭଳି କିଛି ଘଟିବ ନାହିଁ। କିନ୍ତୁ ଆମ ଚିତ୍ତର ବର୍ତ୍ତମାନ ଅବସ୍ଥାଟିକୁ ମଧ୍ୟ ଆମକୁ ଲକ୍ଷ୍ୟ କରିବାକୁ ପଡ଼ିବ। ସେଠି କ'ଣ ସବୁ ମଇଳା ଜମା ହୋଇଛି ତାକୁ ଦେଖିବାକୁ ପଡ଼ିବ। ଆମେ ଏଣିକି ସିନା ଚିତ୍ତକୁ ଆଉ ଅଶୁଦ୍ଧ କରିବା ନାହିଁ, କିନ୍ତୁ ଥିବା ମଇଳାତକ କୁଆଡ଼େ ଯିବ? କୌଣସି ରୋଗର ଚିକିତ୍ସା କରିବା ପାଇଁ ଆମେ ଯେତେବେଳେ ଜଣେ ହୋମିଓପାଥିକ ଚିକିତ୍ସକଙ୍କ ପାଖକୁ ଯାଉ, ସେ ଆଗ ପଚାରନ୍ତି କ'ଣ ସବୁ ଏଲୋପାଥିକ ଔଷଧ ଖାଇଛନ୍ତି। ପ୍ରଥମେ ସେ ଏଲୋପାଥିକ ଔଷଧର ପ୍ରଭାବକୁ କାଟିବା ପାଇଁ କିଛି ଔଷଧ ଦିଅନ୍ତି, ତା ସାଥିରେ ଅନ୍ୟ ଔଷଧ ଦିଅନ୍ତି। ଉଦ୍ଦେଶ୍ୟ ହେଲା ଏଲୋପାଥିକ ଔଷଧର ପ୍ରଭାବଟା କଟିଲେ ହୋମିଓପାଥିକ ଔଷଧ କାମ କରିବାକୁ ଆରମ୍ଭ କରେ। ଇଏ ହେଉଛି ଗୋଟିଏ ପଦ୍ଧତି। ଆମର ଚିତ୍ତଶୁଦ୍ଧି କ୍ଷେତ୍ରରେ ମଧ୍ୟ ଏହିଭଳି କଥା କାମ କରେ। ଆମେ ଲକ୍ଷ୍ୟ କଲେ ଜାଣିପାରିବା ଆମ ଭିତରେ ଅନେକ ଅଶୁଦ୍ଧ ଭାବନା ବିଚାର ଅଛନ୍ତି। ମନ କେତେବେଳେ ନା କେତେବେଳେ ସେମାନଙ୍କୁ ବାହାରୁ ଆଣିଛି, କେତେବେଳେ ନିଜେ ତିଆରି କରିଛି। ସେଗୁଡ଼ିକ ଜମା ହୋଇ ରହିଛନ୍ତି ଆମ ଭିତରେ। କେଉଁଠୁ କ'ଣ ଶୁଣିଛୁ, କେଉଁଠି କ'ଣ ଦେଖିଛୁ, କିଏ ଆମକୁ କ'ଣ କହିଛି, ଆମେ କାହାକୁ କ'ଣ କହିଛୁ, ସେସବୁ ଆମ ଭିତରେ ଆସି ଜମା ହୋଇଛନ୍ତି। ସେଗୁଡ଼ିକୁ ପ୍ରଥମେ ବାହାର କରିବାକୁ ହେବ। ଏଥିପାଇଁ ପ୍ରଥମେ ଆମକୁ ବୁଝିବାକୁ ହେବ ଯେ ସେଗୁଡ଼ିକ ବାଜେ କଥା, ଅକାରଣରେ ସେଗୁଡ଼ିକ ଜମା ହୋଇଛନ୍ତି ଆମ ଭିତରେ। ଆମେ ଘରେ ବି ଦେଖୁ ଯେ କିଛିଦିନ ପରେ ଜଣାପଡ଼େ ଗୁଡ଼ାଏ ଜିନିଷ ଅକାରଣରେ ଘରେ ଜାଗା ମାଡ଼ି ବସିଛନ୍ତି। କୌଣସି କାମରେ ସେଗୁଡ଼ିକ ଲାଗିବେ ମଧ୍ୟ ନାହିଁ। କିଏ ଅଳିଆ ଗଦାକୁ ଯିବା କଥା ଖଟ ଉପରେ ବୈଠକ ଘରେ ପଡ଼ିଛନ୍ତି। ସେଗୁଡ଼ିକୁ ଗୋଟିଏ ଗାଡ଼ି ଫିଙ୍ଗିଦେଲେ ଘରଟି ଫର୍ଚ୍ଚା ଏବଂ ସଫା ଲାଗେ। ଆମ ଭିତରଟା ମଧ୍ୟ ସେହିଭଳି ଅଯଥା ଭାବନାଗୁଡ଼ିକୁ ଆମ ଭିତରୁ କାଢ଼ି ନ ଦେଲେ ସେମାନେ ଆମ ଚିତ୍ତକୁ ଜାବୁଡ଼ି ଧରି ପଡ଼ିଥାନ୍ତି। ଆମର ଚିତ୍ତଶୁଦ୍ଧି କରିବାର ଚେଷ୍ଟାକୁ ମଧ୍ୟ ଏମାନେ ବାଧା ଦିଅନ୍ତି। ତେଣୁ ଆମେ ଯଦି ଚିତ୍ତଶୁଦ୍ଧି ପାଇଁ ଚେଷ୍ଟା କରୁଛୁ, ତେବେ ପ୍ରଥମ ଆବଶ୍ୟକତା ହେଉଛି ଆମ ଭିତରର ଅଶୁଦ୍ଧ ଭାବନାମାନଙ୍କୁ କାଢ଼ିଦେବା। ଏଗୁଡ଼ିକ ବାହାରିଗଲେ ଶୁଦ୍ଧ ଭାବନାମାନେ ଆସି ଆମ ଚିତ୍ତକୁ ପ୍ରଫୁଲ୍ଲ ରଖିବେ। ଭିତରଟି ସଫା ହୋଇଯାଇଥିବ, ଚେତନାର ଆଲୋକ ତା ଉପରେ ପଡ଼ି ସୁନ୍ଦର ଦିଶିବ। ଆକାଶରେ ମେଘ ଥିଲେ ସୂର୍ଯ୍ୟକିରଣ ତଳକୁ ଆସିପାରେ ନାହିଁ। ମେଘ ସେ ପାଖରେ ସୂର୍ଯ୍ୟ ଥାଏ, କିନ୍ତୁ ମେଘଖଣ୍ଡ ସବୁ ତା'ର କିରଣ ଆସିବାକୁ ଅଟକେଇଥାନ୍ତି। କିନ୍ତୁ ମେଘଟା ହଟିଗଲେ କେତେ ସୁନ୍ଦର ଭାବରେ ସୂର୍ଯ୍ୟକିରଣର ରେଖାମାନ ତଳକୁ ଓହ୍ଲେଇ ଆସନ୍ତି। ଆପଣ ବି ଦେଖିଥିବେ ଏ ଦୃଶ୍ୟ। ବିପୁଳ ଆଲୋକ ଯେମିତି ଅପେକ୍ଷା କରିଥାଏ, ମେଘ ହଟିଗଲେ ସେ ଅଜାଡ଼ି ହୋଇପଡ଼େ ଆମ ଉପରେ। କେତେ ସୁନ୍ଦର ଏ ଦୃଶ୍ୟ। ସେହିଭଳି ହେଉଛି ଆମର ଚେତନା। ସେ ଆମ ଭିତରେ ହିଁ ଥାଏ, କିନ୍ତୁ ଟିକେ ଉପର ସ୍ତରରେ ଥାଏ। ଆମେ ଥାଉ ତଳେ, ମଝିରେ ଥାଏ ମଇଳା ଚିତ୍ତ। କେମିତି ପଡ଼ିବ ଆମ ଉପରେ ଚେତନାର ଆଲୋକ? ବିପୁଳ ଚେତନା ଏ ବିଶ୍ୱର ସମସ୍ତ ଆଲୋକ ଆଉ ଆଶୀର୍ବାଦ ନେଇ ଅପେକ୍ଷା କରିଛି ଆମକୁ ଆଲୋକିତ କରିବା ପାଇଁ। ବାଧକ ହେଉଛି ଆମର ଅଶୁଦ୍ଧ ଚିନ୍ତାମାନଙ୍କର ମେଘଖଣ୍ଡମାନ। ତାକୁ ହଟେଇଦେଲେ ସେ ଆଲୋକପୁଞ୍ଜ ଆମ ଉପରେ ଝରି ପଡ଼ିବ। ସେଥିପାଇଁ ଆମର ମୁନିଋଷିମାନେ ପ୍ରାର୍ଥନା କରୁଥିଲେ, ମୋତେ ଅନ୍ଧାରରୁ ଆଲୋକ ଆଡ଼କୁ ନିଅ।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଭକ୍ତି ଧାରାବାହିକ ଶ୍ରୀମଦ୍ ଭାଗବତର 60ତମ ଭାଗ। ବେତାର ସମ୍ପାଦନା ଡକ୍ଟର ବିଚିତ୍ରାନନ୍ଦ ମହାନ୍ତି, ସଙ୍ଗୀତ ପରିଚାଳନା ତାରାକାନ୍ତ ପଣ୍ଡା, ପ୍ରଯୋଜନା ସୁହାସ ମହାନ୍ତି।

ବିଷ୍ଣୁଙ୍କୁ ସମ୍ମୁଖରେ ଦେଖି ବ୍ରହ୍ମା ସ୍ତୁତି କରି କହିଲେ, ତୁମର ମହିମାକୁ ଜାଣିବା ଶକ୍ତି କାହାର ଅଛି? ମୋତେ ସୃଷ୍ଟି ସର୍ଜନା କରିବାକୁ ଆଦେଶ କରନ୍ତୁ। ସୃଷ୍ଟି କରିବା ବିଷୟରେ ମୋର ଜ୍ଞାନ ନାହିଁ, ତୁମର ଅନୁଗ୍ରହ ହେଲେ ମୁଁ ସୃଷ୍ଟି କରିପାରିବି। ଭଗବାନ କହିଲେ, ସୃଷ୍ଟି କରିବାର ଗୁପ୍ତ କଥା ହେଉଛି ଭକ୍ତି ଯୋଗ। ମୋରି ଭିତରେ ରହିଛି ଆଦି ଆଉ ଅନ୍ତ, ସବୁଠାରେ ମୋରି ମାୟା ପ୍ରକାଶିତ ହୁଏ। ଆତ୍ମା ସବୁଠାରେ ସବୁବେଳେ ଅଛି। ତତ୍ତ୍ୱଜ୍ଞାନୀମାନେ ଏକଥା ଜାଣି ମାୟା ସଂସାରକୁ ଅନୁମାନ କରନ୍ତି। ତୁମର ଚିତ୍ତ କେବେ ମୋହଗ୍ରସ୍ତ ନ ହେଉ।

ଆପଣମାନେ ଶୁଣୁଥିଲେ ଭକ୍ତି ଧାରାବାହିକ ଶ୍ରୀମଦ୍ ଭାଗବତର ଷାଠିଏତମ ଭାଗ। କଣ୍ଠଶିଳ୍ପୀମାନେ ଥିଲେ ସୁଭାଷ ଦାସ, ଲକ୍ଷ୍ମୀକାନ୍ତ ପାଲିତ, ଅରବିନ୍ଦ ମୁଦୁଲି, ନନ୍ଦିତା ଭଞ୍ଜ ଏବଂ ସେବାରାଣୀ ମହାପାତ୍ର। ବେତାର ସମ୍ପାଦନା ଡକ୍ଟର ବିଚିତ୍ରାନନ୍ଦ ମହାନ୍ତି, ସଙ୍ଗୀତ ପରିଚାଳନା ତାରାକାନ୍ତ ପଣ୍ଡା, ପ୍ରଯୋଜନା ଥିଲେ ସୁହାସ ମହାନ୍ତି।

0: ଆପଣମାନେ ଶୁଣିପାରୁଛନ୍ତି। ଶୁଣନ୍ତୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଓ ଭଉଣୀମାନେ, ଖରାଟିଆ ଚାଷ କରି ଜମିରେ ସବୁଜ ସାର ହିସାବରେ ଧନିଚା ମଞ୍ଜିକୁ ଏକର ପ୍ରତି 10 କିଲୋଗ୍ରାମ ହିସାବରେ ବୁଣନ୍ତୁ। ସର୍ବଦା ପ୍ରାମାଣିକ ବିହନ ବ୍ୟବହାର କରନ୍ତୁ ଓ ପ୍ରତି 3 ବର୍ଷ ପରେ ଏହାକୁ ପରିବର୍ତ୍ତନ କରନ୍ତୁ। ଉନ୍ନତମାନର ବିହନ, ଅଧିକ ଅମଳକ୍ଷମ ବିହନ ବ୍ୟବହାର କଲେ ଅମଳ 15% ପର୍ଯ୍ୟନ୍ତ ବୃଦ୍ଧି ହୋଇପାରିବ। ଏବେ ଆସନ୍ତୁ କେତୋଟି ଧାନ କିସମ ସମ୍ପର୍କରେ ଜାଣିବା। ମଧ୍ୟବର୍ତ୍ତୀ ଗଭୀର ଜମି ପାଇଁ ସିଆର୍ ଧାନ 501, 510, 511, 512, 500, 502, 503, ସିଆର୍ ଧାନ 505, ସିଆର୍ ଧାନ 507, ସିଆର୍ ଧାନ 508, ଏଥିସହିତ ଦୁର୍ଗା, ସାରଳା, ଗାୟତ୍ରୀ ଏବଂ ବର୍ଷା ଧାନ ବ୍ୟବହାର କରିପାରିବେ। ସେହିପରି ଢିପ ଜମି ଏବଂ ବାସ୍ନା ଧାନ ପାଇଁ ସିଆର୍ ଧାନ 100, ସିଆର୍ ଧାନ 101, 102, 108, 203, 205, ସିଆର୍ ଧାନ 206, ସିଆର୍ ଧାନ 207, ସିଆର୍ ଧାନ 209, ସିଆର୍ ଧାନ 221, ସିଆର୍ ଧାନ 212, ସିଆର୍ ଧାନ 214, ସିଆର୍ ଧାନ 807, ଏଥିସହିତ ବନ୍ଦନା ଓ ସହଭାଗୀ ଧାନ ମଧ୍ୟ ଚାଷ କରିପାରିବେ। ସେହିପରି ଜଳସେଚିତ ମଧ୍ୟମ ଜମି ପାଇଁ ସିଆର୍ ଧାନ 307, 310, 311, 312, 314, 315, ସିଆର୍ ଧାନ 316, 317, 319, ସିଆର୍ ଧାନ 321, ସିଆର୍ ଧାନ 324, 326, 327, ସିଆର୍ ଧାନ 329, ସିଆର୍ ଧାନ 331, 332, 337, ସିଆର୍ ଧାନ 804, ସିଆର୍ ଧାନ 805, ସିଆର୍ ଧାନ 809 ବ୍ୟବହାର କରିପାରିବେ। ସେହିପରି ବନ୍ୟା ପ୍ଲାବିତ ଏବଂ ସ୍ୱଳ୍ପ ଗଭୀର ଖାଲୁଆ ଜମି ପାଇଁ ସିଆର୍ ଧାନ 800, ସିଆର୍ ଧାନ 801, 802, 803, ସିଆର୍ ଧାନ 408, 409, 410, 411, 412, ସିଆର୍ ଧାନ 413, 414, 416, ଏଥିସହିତ ସ୍ୱର୍ଣ୍ଣ, ସ୍ୱର୍ଣ୍ଣ ସବେକ, ପୂଜା, ପୂଜା ସବେକ, ସିଆର୍ ଧାନ 1009 ବ୍ୟବହାର କରିପାରିବେ। ସେହିପରି ଉପକୂଳବର୍ତ୍ତୀ ଲୁଣି ଜମି ପାଇଁ ସିଆର୍ ଧାନ 405, ସିଆର୍ ଧାନ 403, ସିଆର୍ ଧାନ 412, ସିଆର୍ ଧାନ 414 ସହିତ ଲୁଣିଶ୍ରୀ, ଲୁଣା ବରିଆଲ ବ୍ୟବହାର କରିପାରିବେ। ମଧ୍ୟମ ଏବଂ ଖାଲୁଆ ଜମି ଶଙ୍କର ଜାତୀୟ ଧାନ କିସମଗୁଡ଼ିକ ହେଉଛି ସିଆର୍ ଧାନ 701, ସିଆର୍ ଧାନ 702, ସିଆର୍ ଧାନ 703 ଏବଂ 706, ଏଥିସହିତ ଅଜୟ ଓ ରାଜଲକ୍ଷ୍ମୀ ମଧ୍ୟ ବ୍ୟବହାର କରିପାରିବେ। ମନେ ରଖନ୍ତୁ, ଏ ସମସ୍ତ ବିହନକୁ ପ୍ରାମାଣିକ ସଂସ୍ଥାଠାରୁ କିଣନ୍ତୁ। ରୁଆଧାନ ବିଲରେ ସବୁଜ ଖତ ହିସାବରେ ଧଣିଚା ଚାଷ କରିବା ପାଇଁ ବିଶ୍ୱାସଯୋଗ୍ୟ ସଂସ୍ଥା କିମ୍ବା ଦୋକାନରୁ ଭଲ ଧଣିଚା ମଞ୍ଜି ସଂଗ୍ରହ କରନ୍ତୁ। ବିହନ ବିଶୋଧନ ନିମନ୍ତେ ବିହନ ବୁଣିବା ପୂର୍ବରୁ 1 କିଲୋଗ୍ରାମ ବିହନକୁ 1.5 ଗ୍ରାମ କାର୍ବେଣ୍ଡାଜିମ୍ 85 WP କିମ୍ବା 3 ଗ୍ରାମ କ୍ୟାପ୍ଟାନ୍ 85% କିମ୍ବା 3 ଗ୍ରାମ ଥିରାମ 75% ଏହାର ଗୁଣ୍ଡରେ ବିହନ ବିଶୋଧନ କରନ୍ତୁ। ଜୈବିକ ବିଶୋଧନ ଭାବରେ 1 କିଲୋଗ୍ରାମ ବିହନକୁ 10 ଗ୍ରାମ ଟ୍ରାଇକୋଡ୍ରମା ଗୁଣ୍ଡରେ ମଧ୍ୟ ବିଶୋଧନ କରିପାରିବେ। ଏହି ଟ୍ରାଇକୋଡ୍ରମାକୁ କୌଣସି ବିଶ୍ୱସନୀୟ ସଂସ୍ଥା ବା ଦୋକାନରୁ କ୍ରୟ କରିପାରିବେ।

0: ବନିତା ସମସ୍ତଙ୍କ ପାଇଁ।
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ
2: আপনারা কার্যক্রম শুনছেন আকাশবাণী কটক কেন্দ্র প্রচার করছি আমার স্বাস্থ্য। আজ রয়েছে আলোচনা, আজ মহাশয় কালির বিষয়। আলোচক ডাক্তার শ্রীকান্ত পণ্ডা।
3: ଆଜିର ଆଲୋଚ୍ୟ ବିଷୟ ହେଉଛି ଆଜିର ମହୌଷଧି କାଲିର ବିଷ। କଥାଟା ଅଡୁଆ ଅଡୁଆ ଲାଗୁଛି, ହିତକାରୀ ଔଷଧଟା ପୁଣି ବିଷ ହେଇଗଲା କେମିତି? ହଁ ଆଜ୍ଞା, ଗବେଷଣା ଆଧାରରେ ଏକଥାର ସତ୍ୟାସତ୍ୟ ଉପଲବ୍ଧି ହେଲାଣି, ଆଉ ସେଇଥିପାଇଁ ଆମ ଜୀବନଶୈଳୀର ପରିବର୍ତ୍ତନର ଆବଶ୍ୟକତା ହିଁ ପଡ଼ିଲାଣି। ଆସନ୍ତୁ କଥାର ଭିତରୀ ରହସ୍ୟଟା ଖୋଜି ଦେଖିବା। ଗୋଟେ ସାଧାରଣ ଔଷଧ ହେଲା ଡାଇକ୍ଲୋଫେନାକ୍। କାହାର ଆଜ୍ଞା ମୁଣ୍ଡ ବିନ୍ଧୁନି, ଅଣ୍ଟା ବଥା କାହାର ହେଉନି, ଦେହ ହାତ ଘୋଳି ହେଉନି କାହାର। ଆଉ ଏ ବେମାରୀର ସର୍ବନିମ୍ନ ସହଜ ସରଳ ନିରାକରଣ ପାଇଁ ଆମ ଭିତରୁ ଅନେକ ଆମେ ଦୌଡ଼ି ଯାଉଛୁ ପାନ ଦୋକାନ କିମ୍ବା ଔଷଧ ଦୋକାନକୁ, ବଟିକାଟେ କିଣି ତତ୍କ୍ଷଣାତ୍ ଖାଇଦେଉଛୁ, ଭୋଗିବାର ରକ୍ଷା ପାଉଛୁ ଅଥବା ଭବିଷ୍ୟତରେ ଭୋଗିବାର ବାଟ ଫିଟେଇ ଦେଉଛୁ। ଆପଣମାନଙ୍କୁ ଗୋଟେ କଥା ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବ, ଆଉ ଭୟ ବି ଲାଗିପାରେ। ପାର୍ସିମାନଙ୍କର ଗୋଟେ ଅଜବ ଧରଣର ଶବ ସତ୍କାର ପରମ୍ପରା ରହିଛି। ସେମାନେ ଶବକୁ ପୋଡ଼ନ୍ତିନି କି ପୋତନ୍ତିନି, ସେମିତି ମୁକ୍ତ ଆକାଶ ତଳେ ମଲା ଦେହଟାକୁ ଫୋପାଡ଼ି ଦିଅନ୍ତି। ଶାଗୁଣାଠୁ ଆରମ୍ଭ କରି କାଉ ଶୃଗାଳ ସମସ୍ତେ ସେ ଶବକୁ ଟାଣି ଓଟାରି ଖାଇ ଖାଇ ଶେଷ କରିଦିଅନ୍ତି। ଏ ପରମ୍ପରା ସେମାନଙ୍କର କେଉଁ କାଳରୁ ରହିଆସିଛି। ଏବେ ଦେଖାଗଲା ସେଠି ଶାଗୁଣା ଜାତିଟା ଆସ୍ତେ ଆସ୍ତେ ଲୋପ ପାଇଯାଉଛି। ମଲା ମଣିଷଗୁଡ଼ାକୁ ଖାଇ ଖାଇ ଧୀରେ ଧୀରେ ସେମାନେ ରୋଗଗ୍ରସ୍ତ ହେଉଛନ୍ତି, ଶେଷରେ ମରିଯାଉଛନ୍ତି। ଉଭୟ ମୃତଦେହ ତଥା ମୃତ ଶାଗୁଣାର ଅବୟବର କିଛି ଅଂଶକୁ ପରୀକ୍ଷା ନିରୀକ୍ଷା କରି ଏବେ ଦେଖାଗଲାଣି ମୃତ ବ୍ୟକ୍ତି ତାଙ୍କ ଜୀବଦଶାରେ ଡାଇକ୍ଲୋଫେନାକ୍ ଔଷଧ ଏକ ବଥା ଔଷଧ ଭାବେ ଦୀର୍ଘଦିନ ଧରି ବ୍ୟବହାର କରୁଥିଲେ, ଆଉ ସେହି ଔଷଧଟା ରୋଗୀର କଷ୍ଟ ଉପଶମ କରୁଥିଲା ସତ, କିନ୍ତୁ ଔଷଧର କିଛି ପରିମାଣ ଶରୀରର ମାଂସପେଶୀରେ ଧୀରେ ଧୀରେ ଗଚ୍ଛିତ ହୋଇ ରହୁଥିଲା। ମଲା ପର୍ଯ୍ୟନ୍ତ ଏ ପ୍ରକ୍ରିୟା ଚାଲୁ ରହିଥିଲା, ଆଉ ମଲା ପରେ ଶବଦେହରୁ ଏହି ଗଚ୍ଛିତ ଔଷଧ ଖାଇ ଶାଗୁଣାମାନେ ବହୁତ ଭୋଗିଲେ, ଶେଷରେ ମଲେ। ଦେଖିଲେ ଆଜ୍ଞା କି ସାଙ୍ଘାତିକ କଥା, ଡାଇକ୍ଲୋଫେନାକ୍ ଔଷଧ ବଥାର ନିରାକରଣ ପାଇଁ କାଲି ମହୌଷଧ ଥିଲା, ଆଉ ପରେ ଅନ୍ୟ ପାଇଁ ମାନେ ଏ ଶାଗୁଣା ଜାତିଟା ପାଇଁ ଜହର ହୋଇଗଲା। ଯେଉଁଠି ମଲା ମଣିଷଟାକୁ ଫୋପାଡ଼ି ଦିଆଗଲା ସେଇଠି ତା ଦେହରେ ଗଚ୍ଛିତ ଥିବା ରାସାୟନିକ ପଦାର୍ଥ, ଏଠି ଔଷଧ ମାଟି ପାଣି ପବନ ସଂସ୍ପର୍ଶରେ ଆସିଲା, ପରିବେଶକୁ ପ୍ରଦୂଷଣ କଲା। ଆଜି ଶାଗୁଣା ମଲେ, କାଲି ହୁଏତ ବୈଜ୍ଞାନିକମାନେ ବିଶ୍ଳେଷଣ କରି ମଣିଷ ଶରୀର ଉପରେ କେତେକ ଔଷଧର ସୁଦୂର ପ୍ରସାରୀ ପ୍ରଭାବ ଖୋଜି ବାହାର କରିଦେବେ, ଆଉ ଶେଷରେ ସେ ଔଷଧର କୁପ୍ରଭାବ ସାରା ମାନବ ଜାତି ଉପରେ ପଡ଼ିବ। ଏବେ ଆଉ ଗୋଟେ କଥାର ଭୟାବହତା ଦେଖନ୍ତୁ, ଏଇଥିପାଇଁ କେତେଟା ଔଷଧ ଯଥା ନିମେସୁଲାଇଡ୍, ସିସାପ୍ରାଇଡ୍, ପ୍ରକ୍ଟାଲଲ୍, ଫେନାସେଟିନ୍, ଗାଟିଫ୍ଲକ୍ସାସିନ୍ ଆଜି ବିଦେଶରେ ନିଷିଦ୍ଧ ହୋଇଗଲାଣି, ଆମେ ବି ନିଷେଧ କରିଦେଲୁଣି। ସର୍ଦ୍ଦି କାଶ, ଥଣ୍ଡା, ମୁଣ୍ଡବଥା, ବ୍ଲଡ୍ ପ୍ରେସର, ଟିକେ ଟିକେ କଥାରେ ଆଣ୍ଟିବାୟୋଟିକ୍ ଦୋକାନରେ ଆମେ କିଣି ଖାଇଦେଉଛୁ, ଗାଁ ଗହଳରେ ହାତ ପାହାନ୍ତରେ ଡାକ୍ତରବାବୁ ବା ମିଳୁଛନ୍ତି କୋଉଠି? ଏସବୁ ଔଷଧର କିଛି ଅଂଶ ଆମର ପରିସ୍ରା କିମ୍ବା ଝାଡ଼ା କଫରେ ନିର୍ଗତ ହୋଇ ମାଟି ପାଣି ପବନରେ ମିଶୁଛି। ଧୀରେ ଧୀରେ ଔଷଧର ମାତ୍ରା ପରିବେଶରେ ବୃଦ୍ଧି ପାଉଛି, ଆଉ ଜଣେ ସୁସ୍ଥ ଲୋକ ଦୀର୍ଘମିଆଦୀ ସୂତ୍ରରେ ତାକୁ ଗ୍ରହଣ କରି ପରିଶେଷରେ ରୋଗୀ ପାଲଟୁଛି। ଔଷଧ ଯୋଗୁଁ ଦୂଷିତ ପରିବେଶ ଆଜି ଆମର ଚିନ୍ତାର ବିଷୟ ହେଲାଣି, ଇଂଲିଶରେ ତାକୁ କହୁଛନ୍ତି ଏନ୍ଭିରୋନମେଣ୍ଟାଲ ପଏଜନିଂ। ସେ ବିଷୟରେ ଅଧିକ ଅଧିକ ଗବେଷଣା ବି ହେଲାଣି। ଆଉ କେତେଟା ସାଧାରଣ ସମସ୍ୟା, ଏଇ ଦେଖନ୍ତୁ ନାଳଝାଡ଼ା, ନାଳଝାଡ଼ା ପାଇଁ ଏଣ୍ଟ୍ରୋକ୍ୱିନୋଲ ବଟିକା ଆଜି ଆପଣଙ୍କ ବାପା ମା ବୁଢା ବୟସ ଲୋକ ବି କହିପାରିବେ, ସବୁ ଦୋକାନରେ ମିଳୁଛି, ଖାଇଦେଉଛୁ, କିନ୍ତୁ ଏବେ ପରୀକ୍ଷା କରିକି ଦେଖାଗଲାଣି ଶେଷରେ ସେ ଆଖିକୁ ନଷ୍ଟ କରିଦେଉଛି। ସେମିତି ଆନାଲଜିନ ବଟିକାଟେ ମୁଣ୍ଡବଥା ଔଷଧ, ଖାଲି ପେଟରେ ଖାଇଲେ କେତେବେଳେ ଅନ୍ତନାଳୀ ବି କଣା ହେଇଯାଉଛି, ବହୁ ଦିନ ଧରି ଖାଇଲେ କିଡ୍ନିଟା ନଷ୍ଟ ହେଇଯାଉଛି। ଏସବୁକୁ ଆଖି ଆଗରେ ରଖି କେତେଟା ଔଷଧ ଆଜି ବିଦେଶରେ ନିଷିଦ୍ଧ କରିଦେଲେଣି। ଟିକିଏ ଡେରିରେ ହେଲେ ମଧ୍ୟ ଆମ ଦେଶରେ ଆମେ ମଧ୍ୟ ସେସବୁକୁ ଆଉ ଖାଉନାହୁଁ। ଆମର ଏ ତର୍ଜମାକୁ ମୋଟାମୋଟି ଭାବରେ ଲକ୍ଷ୍ୟ କଲେ ଗୋଟିଏ କଥା ଆମ ଆଖିକୁ ଜଳ ଜଳ ଦିଶୁଛି, ଡାକ୍ତରଙ୍କ ବିନା ପରାମର୍ଶରେ କୌଣସି ଔଷଧ ସେବନ କରିବା କଥା ନୁହେଁ, କାରଣ ସେ ଜାଣିଛନ୍ତି କିଏ କେବେ କ'ଣ କ୍ଷତି ଲାଭ କରିବ। ଆଉ ଡାକ୍ତର ବନ୍ଧୁକୁ ମଧ୍ୟ ବିନମ୍ର ଅନୁରୋଧ, ସେ ରୋଗୀକୁ ପରାମର୍ଶ ଦେଲାବେଳେ ଗୋଟିଏ ଔଷଧର ସୁଦୂର ପ୍ରସାରୀ ଭୟାବହତା ସମ୍ବନ୍ଧରେ ତାକୁ ଚେତେଇ ଦିଅନ୍ତୁ। ଖାଲି ପଦେ କଥା, ଆଜ୍ଞା ଦେଖନ୍ତୁ ଏ ଔଷଧ ଯଦି ଆପଣ ବହୁତ ଦିନ ଧରି ଖାଆନ୍ତି ଏହା ଏହା ଅସୁବିଧା ହୋଇପାରେ, ତେଣୁ ଆପଣ ଯାହା ବି କରିବେ ଡାକ୍ତରଙ୍କୁ ପଚାରି ଖାଇବେ। ଏତକ ନ କଲେ ଆଜି ଆଜ୍ଞା ଯାହା ଆପଣଙ୍କୁ ମହୌଷଧି ଭଳି ମନେ ହେଉଛି, କାଲି ସେହି ଜିନିଷଟା ଆପଣଙ୍କ ପାଇଁ ଯେ ବିଷ ନ ପାଲଟିଯିବ ଏ କଥା କହିହେବନି।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ

ନମସ୍କାର ଶ୍ରୋତା ବନ୍ଧୁ, ପ୍ରଭାତର ଏହି ପାବନ ମୁହୂର୍ତ୍ତରେ ଅନେକ ଅନେକ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରଭାତ ପରିକ୍ରମା କାର୍ଯ୍ୟକ୍ରମ।

0: ଶ୍ରୋତାବନ୍ଧୁ, ଜଗତରେ ମଣିଷ ହେଉଛି ଶ୍ରେଷ୍ଠ ଜୀବ। ମଣିଷର ବୁଦ୍ଧି ବିବେକ ଅଛି। ଭଲ ମନ୍ଦ, ଭୁଲ ଠିକ୍ ଆଉ ଉଚିତ ଅନୁଚିତକୁ ବୁଝିପାରିଲା ଭଳି ଶକ୍ତି ମଧ୍ୟ ରହିଛି। ମଣିଷ ତା'ର ବୁଦ୍ଧି ବଳରେ ଓ କୌଶଳ କ୍ରମେ ହାତୀ ଭଳି ବିଶାଳକାୟ ଜୀବ ଏବଂ ବାଘ ସିଂହ ଭଳି ହିଂସ୍ର ପ୍ରାଣୀମାନଙ୍କୁ ମଧ୍ୟ ବଶ କରିପାରେ। ନିଜ ପାଇଁ, ନିଜ ପରିବାର ପାଇଁ, ନିଜ ଅଞ୍ଚଳ, ରାଜ୍ୟ ଏବଂ ରାଷ୍ଟ୍ରର ମଙ୍ଗଳ ପାଇଁ ସେ ଚିନ୍ତା କରିଥାଏ। ହେଲେ ଶ୍ରୋତାବନ୍ଧୁ, କିଛି ମଣିଷଙ୍କଠାରେ ଦେଖାଯାଏ ଏସବୁର ବ୍ୟତିକ୍ରମ। ଜାଣିଶୁଣି ବୁଝି ସୁଝି ସେମାନେ ଅବାଟରେ ଯାଇଥାନ୍ତି, ଅନେକ ଭୁଲ କାମ କରିବସନ୍ତି କ୍ଷଣିକ ସୁଖ ପାଇଁ। ନିଶାଗ୍ରସ୍ତ ହୋଇ କେତେକ ଅମାନବୀୟ କାର୍ଯ୍ୟ କରିଥାନ୍ତି ସେମାନେ। ଏହାଦ୍ୱାରା ତାଙ୍କ ନିଜର, ପରିବାରର, ସର୍ବୋପରି ରାଷ୍ଟ୍ରର ମଧ୍ୟ ଅନେକ କ୍ଷତି ହୋଇଥାଏ। ନିଶା ଛାଡ଼ିଲା ବେଳକୁ କେବଳ ଅନୁତାପ ଛଡ଼ା ଆଉ କିଛି ନଥାଏ। ନିଶା ଆମ ସମାଜର ଅନେକ କ୍ଷତି କରୁଛି। ରାସ୍ତାରେ ଦୁର୍ଘଟଣାଠାରୁ ଆରମ୍ଭ କରି ପାରିବାରିକ ହିଂସା, ଆର୍ଥିକ ଦୁର୍ଗତି, ପରିବେଶ ପ୍ରଦୂଷଣ ହୋଇଥାଏ ନିଶା କାରବାର ଯୋଗୁଁ। ଏସବୁ ଛଡ଼ା ନିଶା ସେବନକାରୀ ଅନେକ ରୋଗ, ଏପରିକି କେତେକ ଦୂରାରୋଗ୍ୟ ରୋଗର ମଧ୍ୟ ଶିକାର ହୋଇଥାନ୍ତି। ହେଲେ ଏସବୁକୁ ଅଣଦେଖା କରି ସେମାନେ ନିଶାରେ କବଳିତ ହୋଇଥାନ୍ତି। ଆଜି ପ୍ରଭାତରେ ଏ ସମ୍ପର୍କରେ ମନର ଭାବ ପ୍ରକଟ କରନ୍ତି କେନ୍ଦ୍ରାପଡ଼ା ବଳଦେବ ଉଚ୍ଚ ବିଦ୍ୟାଳୟର ପ୍ରାକ୍ତନ ପ୍ରଧାନ ଶିକ୍ଷକ ନୃସିଂହ ଚରଣ ତ୍ରିପାଠୀ।
1: ଈଶ୍ୱରଙ୍କର ସୃଷ୍ଟିରେ ମଣିଷ ହେଉଛି ଶ୍ରେଷ୍ଠ ଜୀବ। ସୂକ୍ଷ୍ମ ବୁଦ୍ଧି ବଳରେ ସେ ସବୁରି ଉପରେ ପ୍ରଭୁତ୍ୱ ବିସ୍ତାର କରିଛି, ମାତ୍ର ନିଜ ମନ ନିକଟରେ କେତେକ ସାଜିଯାଉଛନ୍ତି ଦାସ। ମଣିଷର ମନ ଅସ୍ଥିର, ଅଣାୟତ। ବିଭିନ୍ନ ସମସ୍ୟା ଉପଗତ ହେଲେ ବା ନିଜର ଅଭିଳାଷା ପୂରଣ ନ ହେଲେ ସେ ଦୁଃଖ ଅନୁଭବ କରେ ଓ ବିଷାଦଗ୍ରସ୍ତ ହୋଇ ପଡ଼େ। ନିଜର ଖୁସି, ଆନନ୍ଦ ତଥା ଶାନ୍ତି ହରାଇ ବସେ। ଅଣାୟତ ମନକୁ ଆୟତକୁ ଆଣିବା ପାଇଁ ମଣିଷ କେତେକ କୃତ୍ରିମ ମାର୍ଗର ଆଶ୍ରୟ ନିଏ, ବିଭିନ୍ନ ନିଶାକୁ ଆପଣାର କରିନିଏ। ପୁନଶ୍ଚ ନିଜର ଇଚ୍ଛା ନଥିଲେ ବି ସାଙ୍ଗସାଥୀଙ୍କ ସହିତ ଟିକେ ଟିକେ ନିଶା ଗ୍ରହଣ କରୁ କରୁ ଅଭ୍ୟାସଗତରେ ପଡ଼ିଯାଏ। ପାନ, ବିଡ଼ି, ଗୁଣ୍ଡି, ଗୁଟ୍କା, ସିଗାରେଟ୍, ଭାଙ୍ଗ, ଗଞ୍ଜେଇ, ହାଣ୍ଡିଆ, ତାଡ଼ି, ମହୁଲି, ରମ୍, ବିୟର, ଚରସ, ବ୍ରାଉନ୍ ସୁଗାର, ନିଶା ବଟିକା ଇତ୍ୟାଦି ସବୁ ଗୋଟିଏ ଗୋଟିଏ ନିଶା ଦ୍ରବ୍ୟ। ଆଜିର ସମାଜ ଆପଣାକୁ ସଭ୍ୟ, ଶିକ୍ଷିତ, ସଂସ୍କୃତି ସମ୍ପନ୍ନ ବୋଲି ଯେତେ ପ୍ରକାରରେ ବିଜ୍ଞାପିତ କଲେ ମଧ୍ୟ ନିଜର ସଂସ୍କାରହୀନତା ଆପେ ଆପେ ପଦାରେ ପଡ଼ିଯାଉଛି। ପାଶ୍ଚାତ୍ୟ ସଭ୍ୟତାର ଅସୁରୀ ମାୟାରେ ମାନସିକ ଅବସାଦ ଦୂର କରିବା ଆଳରେ ମଣିଷ ସମାଜ ପାଲଟିଯାଉଛି ନିଶାଗ୍ରସ୍ତ, ପ୍ରକାରାନ୍ତରରେ ରୋଗଗ୍ରସ୍ତ ଓ ସମସ୍ତ ଧ୍ୱଂସର କାରଣ। ସଭ୍ୟ ଶିକ୍ଷିତ ମାନବ ସମାଜ ଜ୍ଞାନ୍ତ ସାରରେ ବିଷପାନ କରିଚାଲୁଛି। ଆଜିର ସମାଜରେ ନିଶା କ୍ରମଶଃ ଭୋଜି, ମହୋତ୍ସବ, ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ଏପରିକି ପବିତ୍ର ଶିକ୍ଷାତନରେ ମଧ୍ୟ ପ୍ରବେଶ କରିସାରିଲା। କଥାରେ ଅଛି, ପାନ ବିଡ଼ି ନୁହେଁ ଛୁଟିଆ ନିଶା, ଜଣାପଡ଼େ ନାହିଁ ଟାଣେ ପଇସା। କେବଳ ପାନ ବିଡ଼ି କାହିଁକି, ପ୍ରତ୍ୟେକ ପ୍ରକାର ନିଶାଦ୍ରବ୍ୟ ମଣିଷକୁ ବହୁ ଖର୍ଚ୍ଚାନ୍ତ କରିଥାଏ। ନିଶାଗ୍ରସ୍ତ ମଣିଷର ଆର୍ଥିକ ଅବସ୍ଥା ଖରାପ ହୁଏ। ନିଶାଗ୍ରସ୍ତ ମଣିଷ ପରିବାରକୁ ଅବହେଳା କରିବସେ। ନିଶା ଅଭ୍ୟାସଗ୍ରସ୍ତ ହେବା ଫଳରେ ସମ୍ପତ୍ତି ବିକିବାକୁ ପଛାଏ ନାହିଁ। ସବୁ ସରିଗଲେ ଚର୍ଯ୍ୟବୃତ୍ତି, ଲୁଣ୍ଠନ ଓ ନରହତ୍ୟାକୁ ରୋଜଗାର ବାଟ ଧରି ଜେଲ୍ ଭୋଗେ। ନିଜ ପରିବାର ନଷ୍ଟ ହୋଇଯାଆନ୍ତି। ନିଶାଗ୍ରସ୍ତ ବ୍ୟକ୍ତି ଅନେକ ରୋଗରେ ପଡ଼ନ୍ତି। ଯକ୍ଷ୍ମା ଓ କର୍କଟ ଆଦି ରୋଗରେ ପୀଡ଼ିତ ହୋଇ ମୂଲ୍ୟବାନ ଜୀବନ ହରାନ୍ତି। ଚିକିତ୍ସା ଦ୍ୱାରା ମଧ୍ୟ ଅନେକ ଅର୍ଥ ଖର୍ଚ୍ଚ ହୁଏ। ସ୍ୱାଧୀନ ଭାରତରେ ନିଶା ନିଶ୍ଚିତ। ଜନଗହଳି ଓ ରାସ୍ତାକଡ଼ରେ ମାଦକ ଦ୍ରବ୍ୟ ବିକ୍ରୟ ନ ହେବା ଉଚିତ। ଶିକ୍ଷାନୁଷ୍ଠାନ ପାଖାପାଖି ନିଶାଦ୍ରବ୍ୟ ବିକ୍ରୟରେ ବାରଣ ରହିବା ଆବଶ୍ୟକ। ଏଥିପାଇଁ ସରକାର ଆବଶ୍ୟକ ଆଇନ ପ୍ରଣୟନ କରିଛନ୍ତି ଓ ଶିକ୍ଷାନୁଷ୍ଠାନମାନଙ୍କୁ ଗାଇଡ୍ଲାଇନ୍ ପ୍ରଦାନ କରିଛନ୍ତି। ନିଶା ସେବନର କୁପ୍ରଭାବ ଓ ପରିଣତି ସମ୍ପର୍କରେ ଜନମତ ସୃଷ୍ଟି ହେବା ଉଚିତ। ମଦ୍ୟପକୁ ସାମାଜିକ ବାଛନ୍ଦର ଭୟ ଦେଖାଇବା ସଙ୍ଗେ ସଙ୍ଗେ ସେ କିପରି ନିଶା ତ୍ୟାଗ କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବ, ସେଥିପାଇଁ ତାହାର ପରିବାର ଆତ୍ମସ୍ୱଜନ ଚେଷ୍ଟା କରିବା ଉଚିତ। କଥାରେ ଅଛି, ପାପକୁ ଗୁଣା କର ପାପୀକୁ ନୁହେଁ। ବେଆଇନ ନିଶା କାରବାରରୁ ଆଇନ ଦ୍ୱାରା ବନ୍ଦ କରାଯିବା ଉଚିତ। ରେଡିଓ, ଦୂରଦର୍ଶନ, ସମ୍ବାଦପତ୍ର, ପତ୍ରପତ୍ରିକା ପ୍ରଭୃତି ଗଣମାଧ୍ୟମ ଓ ହୋର୍ଡିଂ ଦ୍ୱାରା ନିଶା ସେବନର କୁପ୍ରଭାବ ସମ୍ପର୍କରେ ସମସ୍ତଙ୍କୁ ସଚେତନ କରିବା ଉଚିତ। ମୁଖ୍ୟତଃ ଶିକ୍ଷିତ ଯୁବଗୋଷ୍ଠୀ ଏଥିପ୍ରତି ସଚେତନ ରହିବା ବିଧେୟ। ସମାଜର ପ୍ରତ୍ୟେକ ନିଶାଗ୍ରସ୍ତ ମଣିଷ ଯେଉଁଦିନ ଆତ୍ମସଚେତନ ହେବ, ସରକାର କଠୋର ଆଇନ ପ୍ରଣୟନ କରିବେ, ନିଶା ସେବନ ମୁକ୍ତ ଅଞ୍ଚଳ ଘୋଷଣା କରିବେ, ସେଦିନ ହେବା ନିଶା ନିବାରଣ ସମ୍ଭବ।

0: ଶ୍ରୋତାବନ୍ଧୁ, ପୃଥିବୀର ଚାରିଭାଗରୁ ତିନିଭାଗ ଜଳ ଆଉ ମାତ୍ର ଏକ ଭାଗ ସ୍ଥଳ। ଏହି ଜଳଭାଗ ହେଉଛି ମୁଖ୍ୟତଃ ସମୁଦ୍ର ବା ମହାସାଗର, ଯାହାକୁ ଆମ ସଂସ୍କୃତିରେ ରତ୍ନାକର ବୋଲି ଅଭିହିତ କରାଯାଇଛି। ଅର୍ଥାତ୍ ସବୁ ମୂଲ୍ୟବାନ ରତ୍ନର ସମୁଦ୍ର ହେଉଛି ଘର। ଏହି ସମୁଦ୍ର ବା ମହାସାଗର ସମଗ୍ର ପୃଥିବୀ ପାଇଁ ଜଳବାୟୁର ନିୟନ୍ତ୍ରକ। ପୃଥିବୀକୁ ଶସ୍ୟ ଶ୍ୟାମଳା କରିବାରେ, ବର୍ଷା କରାଇବାରେ ସମୁଦ୍ର ହିଁ ପ୍ରଧାନ ଉତ୍ସ। ଏବେ ବିଭିନ୍ନ କାରଣରୁ ସମୁଦ୍ରର ଜଳ ପ୍ରଦୂଷିତ ହେବାରେ ଲାଗିଛି। ପରିବେଶବିତ୍, ଭୂବିଜ୍ଞାନୀ ଏବଂ ଜଳବିଜ୍ଞାନୀମାନଙ୍କ ମତରେ ସମୁଦ୍ର ବା ମହାସାଗରର ସ୍ୱଚ୍ଛତା ପ୍ରତି ସମଗ୍ର ମାନବ ସମାଜ ସଚେତନ ନ ହେଲେ ପରିସ୍ଥିତି ଅଣାୟତ ହେବ। ଜଳବାୟୁ ପରିବର୍ତ୍ତନରେ ଦେଖାଦେବ ବିରାଟ ଅସନ୍ତୁଳନ, ଯାହା ମାନବ ସଭ୍ୟତାର ଅସ୍ତିତ୍ୱ ଉପରେ ମଧ୍ୟ ଆଶଙ୍କା ସୃଷ୍ଟି କରିପାରେ। ସମୁଦ୍ର, ସାଗର ବା ମହାସାଗର ପ୍ରତି ଜନସଚେତନତା ସୃଷ୍ଟି କରିବା ନିମନ୍ତେ ପ୍ରତିବର୍ଷ ଆଜିର ଦିନ ଅର୍ଥାତ୍ ଜୁନ୍ ମାସ 8 ତାରିଖରେ ପାଳନ କରାଯାଏ ବିଶ୍ୱ ମହାସାଗର ଦିବସ ବା ୱାର୍ଲଡ ଓସେନ୍ ଡେ। ସ୍ୱଚ୍ଛ ସାଗର ଓ ସ୍ୱଚ୍ଛ ବେଳାଭୂମି, ଏ ସମ୍ପର୍କରେ ନିଜର ଅଭିମତ ରଖନ୍ତି ପରିବେଶବିତ୍ ଡକ୍ଟର ଜୟକୃଷ୍ଣ ପାଣିଗ୍ରାହୀ।
1: ସମୁଦ୍ର ଉପରେ ଆମେ ସମସ୍ତେ ଅନେକ ଭାବରେ ନିର୍ଭରଶୀଳ, ସେଥିପାଇଁ ସମଗ୍ର ବିଶ୍ୱରେ ସମୁଦ୍ର ଉପକୂଳରେ ଅଧିକ ଜନସଂଖ୍ୟା ପରିଲକ୍ଷିତ ହୁଏ। ଏ ହେଉଛି ସମୁଦ୍ର ଏବଂ ସ୍ଥଳଭାଗର ମିଳନ ସ୍ଥଳ। ଅନେକ ବେଳାଭୂମି ରହିଛି ଯାହାର ସୌନ୍ଦର୍ଯ୍ୟ ଲୋକମାନଙ୍କୁ ବିଶେଷ ଭାବରେ ଆକୃଷ୍ଟ କରିଥାଏ। ପର୍ଯ୍ୟଟକମାନେ ଏଠି ଆନନ୍ଦ ଅନୁଭବ କରନ୍ତି, ବିଭିନ୍ନ ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରନ୍ତି। ସମୁଦ୍ର ଉପକୂଳରେ ଯେଉଁଭଳିଆ ଭାବରେ ବିକାଶ ବର୍ତ୍ତମାନ ବିଭିନ୍ନ ଭିତ୍ତିଭୂମି ପ୍ରତିଷ୍ଠା କରାଯାଉଛି, ତାକୁ ବିଚାର କଲେ କ୍ରମଶଃ ସ୍ଥଳ ଭାଗରୁ ବହୁ ପରିମାଣର ବର୍ଜ୍ୟ ପଦାର୍ଥ ସେ ସମୁଦ୍ର ମଧ୍ୟକୁ ଗତି କରୁଛି। ଯଦି ପ୍ଲାଷ୍ଟିକ ନିର୍ଦ୍ଦିଷ୍ଟ ଭାବରେ ଦେଖିବା, ଜାତିସଂଘର ଗୋଟିଏ ତଥ୍ୟ ରହିଛି, ପ୍ରତ୍ୟେକ ବର୍ଷ 13 ନିୟୁତ ଟନ୍ର ପ୍ଲାଷ୍ଟିକ ବର୍ଜ୍ୟ ପଦାର୍ଥ ସମୁଦ୍ର ମଧ୍ୟକୁ ପ୍ରବେଶ କରୁଛି ନଦୀ ନାଳ ମାନଙ୍କ ଦ୍ୱାରା। କ୍ରମଶଃ ସମୁଦ୍ର ପରିସଂସ୍ଥା, ବିଶେଷ ଭାବରେ ଉପକୂଳ ପରିସଂସ୍ଥା ଏଭଳି ପ୍ରଦୂଷଣରେ ପ୍ରଭାବିତ ହେଉଛି। ପ୍ରଦୂଷିତ ଜଳ, ପ୍ରଦୂଷିତ ପ୍ଲାଷ୍ଟିକ, ଅନ୍ୟାନ୍ୟ ବିଭିନ୍ନ ପଦାର୍ଥ ସମୁଦ୍ର ପରିସଂସ୍ଥା ମଧ୍ୟକୁ ଆସିଯାଉଛି ଏବଂ ଏଠି ଯେଉଁ ଜୀବଜନ୍ତୁମାନେ ଜୀବନଯାପନ କରୁଛନ୍ତି ସେମାନେ ତାର ନକାରାତ୍ମକ ପ୍ରଭାବରେ ବିଶେଷ ଭାବରେ କ୍ଷତିଗ୍ରସ୍ତ ହେଉଛନ୍ତି। ତେଣୁ ଆମ ସମସ୍ତଙ୍କର ନୈତିକ କର୍ତ୍ତବ୍ୟ ହେଉଛି ଯେ କିଭଳି ଭାବରେ ଆମ ସମୁଦ୍ର, ଆମ ବେଳାଭୂମିକୁ ସୁରକ୍ଷା ପ୍ରଦାନ କରିବା ଏବଂ ସେସବୁର ସଂରକ୍ଷଣ ପାଇଁ କ'ଣ କ'ଣ ପଦକ୍ଷେପ ଗ୍ରହଣ କରାଯିବ। ସେଥିପାଇଁ କେବଳ ସରକାର ନୁହନ୍ତି, ବିଭିନ୍ନ ଅନୁଷ୍ଠାନ ଏବଂ ଜନସାଧାରଣ ମଧ୍ୟ ଏହି କ୍ୟାମ୍ପେନ୍ ବା ଅଭିଯାନରେ ସାମିଲ ହେବାର ଆବଶ୍ୟକତା ରହିଛି। ଆମ ସମସ୍ତଙ୍କର ଲକ୍ଷ୍ୟ ହେବା ଦରକାର, ଆମେ ଯୋଉ ଯୋଉ ସ୍ଥାନରେ ଜୀବନଯାପନ କରୁଛେ, ବସବାସ କରୁଛେ ଏବଂ ଯୋଉ ସ୍ଥାନକୁ ଯାଉଛେ, ବିଶେଷ କରିକି ଉପକୂଳ କଥା ଯେତେବେଳେ ଆଲୋଚନା କରୁଛେ, ସ୍ୱଚ୍ଛତା ଉପରେ ଯଥେଷ୍ଟ ଗୁରୁତ୍ୱ ପ୍ରଦାନ କରାଯିବାର ଆବଶ୍ୟକତା ରହିଛି। ଆମ ମାଧ୍ୟମରେ କୌଣସି ପ୍ଲାଷ୍ଟିକ ପଦାର୍ଥ ବେଳାଭୂମିରେ ନ ପହଞ୍ଚୁ, ଆମେ ତା ପ୍ରତି ଯତ୍ନବାନ ହେବା ଦରକାର। ଏହା ସହିତ ଯୋଉ ମଇଳା ଜଳ ବିଭିନ୍ନ ଅଞ୍ଚଳରୁ, ବସତି ଅଞ୍ଚଳରୁ ସମୁଦ୍ର ମଧ୍ୟକୁ ଯାଉଛି, ଏସବୁକୁ କିଭଳି ଆଗାମୀ ଦିନରେ ତାର ସମସ୍ୟାର ସମାଧାନ କରାଯିବ ସେଇଟା ମଧ୍ୟ ଆମ ଦୃଷ୍ଟିରେ ରହିବା ଦରକାର।

0: ଶ୍ରୋତାବନ୍ଧୁ, ଆଜି ତ ସମୟ ହୋଇଗଲାଣି। ଆଜିର ପ୍ରଭାତ ପରିକ୍ରମା କାର୍ଯ୍ୟକ୍ରମ କେମିତି ଲାଗିଲା ନିଶ୍ଚୟ ଲେଖିବେ। କାର୍ଯ୍ୟକ୍ରମକୁ ଏଇଠି ରଖି ବିଦାୟ ନେଉଛୁ। ନମସ୍କାର।
1: ଶୁଣୁଥିଲେ ପ୍ରଭାତ ପରିକ୍ରମା। ପ୍ରଯୋଜନା କରିଥିଲେ ବିନୟ କୁମାର ସାମନ୍ତରାୟ, ଉପସ୍ଥାପନାରେ ଥିଲେ ସମୀର ମିଶ୍ର। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ କଥିକା। ଆଜି ରହିଛି ଆଲୋଚନା ରତ୍ନଗର୍ଭା ମହାସାଗର। ଆଲୋଚକ ଡକ୍ଟର ନଚିକେତା ଦାସ।
2: ଜୁନ୍ ମାସ 8 ତାରିଖ ଦିନ ସାରା ପୃଥିବୀରେ ଆମେ ବିଶ୍ୱ ସମୁଦ୍ର ଦିବସ ପାଳନ କରୁଛେ। ଜନସାଧାରଣଙ୍କୁ ସମୁଦ୍ର ବିଷୟରେ ସଚେତନ କରାଇବା ଏ ଉତ୍ସବର ଉଦ୍ଦେଶ୍ୟ। ବ୍ରାଜିଲ ଦେଶର ବିଖ୍ୟାତ ସହର ରିଓରେ 1992 ଅନୁଷ୍ଠିତ ଆନ୍ତର୍ଜାତିକ ସମ୍ମିଳନୀରେ କାନାଡା ଦେଶ ବିଶ୍ୱ ସମୁଦ୍ର ଦିବସ ପାଳନ କରିବା ପାଇଁ ପ୍ରସ୍ତାବ ଉପସ୍ଥାପନ କରିଥିଲା। ସେହି ବର୍ଷରୁ କିଛି ଦେଶ ବେସରକାରୀ ଭାବେ ଏ ଉତ୍ସବ ପାଳନ କରିବା ଆରମ୍ଭ କଲେ। ସରକାରୀ ଭାବେ ମିଳିତ ଜାତିସଂଘର ପ୍ରାୟ ସମସ୍ତ ସଦସ୍ୟ ଦେଶମାନେ 2008 ମସିହାରୁ ବିଶ୍ୱ ସମୁଦ୍ର ଦିବସ ପାଳନ କରୁଛନ୍ତି।

ସମୁଦ୍ର ଭୂପୃଷ୍ଠର 70% ଆୟତନ ଅଧିକାର କରିଛି। ସମୁଦ୍ର ଓ ସମୁଦ୍ରରେ ପ୍ରବାହିତ ସ୍ରୋତମାନଙ୍କ ଦ୍ୱାରା ପୃଥିବୀର ଜଳବାୟୁ ନିୟନ୍ତ୍ରିତ ହୋଇଥାଏ। ମୌସୁମୀ ପ୍ରବାହ ସନ୍ତୋଷଜନକ ହେଲେ ବର୍ଷା ଠିକ୍ ସମୟରେ ହୁଏ ଏବଂ ବର୍ଷା ଠିକ୍ ମାତ୍ରାରେ ହୁଏ। ଏ ବର୍ଷର ମୌସୁମୀ ପ୍ରବାହ ଠିକ୍ ହେଲେ ଚାଷ କାମ ଠିକ୍ ସମୟରେ ଆରମ୍ଭ ହେବ, ଫସଲ ପାଇଁ ଆବଶ୍ୟକ ମୁତାବକ ପାଣି ମିଳିବ, ସାରା ଦେଶରେ ପ୍ରଚୁର ଫସଲ ଉତ୍ପନ୍ନ ହେବ। ମୌସୁମୀ ପ୍ରବାହ ସମୁଦ୍ରରୁ ଆରମ୍ଭ ହୁଏ ଆଉ ମୌସୁମୀ ପ୍ରବାହ ରତ୍ନଗର୍ଭା ସମୁଦ୍ରର ମଣିଷ ସମାଜ ପ୍ରତି ସବୁଠାରୁ ବଡ଼ ଅବଦାନ। ଆଜି ବିଶ୍ୱ ସମୁଦ୍ର ଦିବସରେ ଆସନ୍ତୁ ଆମେ ସମସ୍ତେ ସାମୁଦ୍ରିକ ଅବଦାନର ପ୍ରଶଂସା କରିବା ସହିତ ସମୁଦ୍ରକୁ ଆମର ଗଭୀର କୃତଜ୍ଞତା ଜଣାଇବା। ଆପଣମାନେ ସମସ୍ତେ ମନେ ରଖନ୍ତୁ ଯେ ଶସ୍ୟଶ୍ୟାମଳା ପୃଥିବୀ, ଘଞ୍ଚ ଜଙ୍ଗଲରେ ଢଙ୍କା ପାହାଡ଼ ପର୍ବତ, ପାଣିରେ ଭରା ସୁନ୍ଦର ଝରଣା ଓ ନଈମାନେ ସମୁଦ୍ରର ଅବଦାନ। ଆମକୁ ପାଣି ଯୋଗାଇବା ଛଡ଼ା ସମୁଦ୍ର ମଣିଷ ସମାଜକୁ ଅନେକ ସମ୍ପଦ ଯୁଗ ଯୁଗ ଧରି ଦେଇଆସିଛି। ସାରା ପୃଥିବୀରେ ଆମେ ବ୍ୟବହାର କରୁଥିବା ପେଟ୍ରୋଲିୟମ୍ ଓ ଗ୍ୟାସ୍ ଚୁଲାର ଇନ୍ଧନ ନ୍ୟାଚୁରାଲ ଗ୍ୟାସ୍ର ଅଧିକାଂଶ ଆମେ ସମୁଦ୍ର ଭିତରେ ଥିବା ପେଟ୍ରୋଲିୟମ୍ ଫିଲ୍ଡରୁ ଉତ୍ପାଦନ କରିଥାଉ। ଫ୍ରାନ୍ସ ଓ ସ୍କଟଲ୍ୟାଣ୍ଡ ଦେଶରେ ସମୁଦ୍ର ଲହଡ଼ିରୁ ଓ ସମୁଦ୍ରର ଜୁଆର ଭଟ୍ଟାରୁ ବିଦ୍ୟୁତ୍ ଶକ୍ତି ଉତ୍ପାଦନ କରାଯାଉଛି। ସମୁଦ୍ର ତଟବର୍ତ୍ତୀ ଅଞ୍ଚଳମାନଙ୍କରେ ସମୁଦ୍ର ଭିତରେ ଓ ସମୁଦ୍ରକୂଳରେ ଜମି ଉପରେ ବଡ଼ ବଡ଼ ପବନ ଚକ୍ରୀ ବା ୱିଣ୍ଟର୍ବାଇନ୍ ବସାଇ ସମୁଦ୍ରରୁ ବହୁଥିବା ପବନରୁ ବହୁ ପରିମାଣରେ ବିଦ୍ୟୁତ୍ ଶକ୍ତି ଉତ୍ପାଦନ କରାଯାଉଛି। ସମୁଦ୍ରରୁ ବହୁ ପରିମାଣରେ ମାଛ ଧରାଯାଏ, ଏକଥା ଆପଣମାନେ ସମସ୍ତେ ଜାଣନ୍ତି। ସମୁଦ୍ରକୂଳବର୍ତ୍ତୀ ଅଞ୍ଚଳମାନଙ୍କରେ ସମୁଦ୍ର ପାଣିରେ ଘେରି ବସାଇ ମାଛ, ଚିଙ୍ଗୁଡ଼ି, କଙ୍କଡ଼ା, ଉଚ୍ଚଶ୍ରେଣୀର ଶାମୁକା, ଗେଣ୍ଡା ଇତ୍ୟାଦି ବ୍ୟାପକ ଭାବରେ ଚାଷ କରାଯାଇଥାଏ। ସମୁଦ୍ର ପାଣିରୁ ଆମେ ଆମର ନିତ୍ୟ ବ୍ୟବହାର୍ଯ୍ୟ ଲୁଣ ଓ ପାଣି ପରିଷ୍କାର କରିବା ପାଇଁ କ୍ଲୋରିନ୍ ଗ୍ୟାସ୍ ଉତ୍ପାଦନ କରୁ। ସମୁଦ୍ର ଚଟାଣ ଉପରୁ ଓ ସମୁଦ୍ର ଚଟାଣ ତଳୁ ଆମେ ମ୍ୟାଙ୍ଗାନିଜ୍, କପର, ଲେଡ୍ ଓ ଜିଙ୍କ୍ ପ୍ରଭୃତି ଧାତୁ ସଂଗ୍ରହ କରୁ। ସାଉଦି ଆରବ ଭଳି ମରୁଦେଶମାନଙ୍କରେ ସମୁଦ୍ର ପାଣିରୁ ଡିସାଲିନେସନ୍ ପ୍ଲାଣ୍ଟ ବସାଇ ପିଇବା ପାଣି ଉତ୍ପାଦନ କରାଯାଏ। ଆମ ଦେଶରେ ଏହି ଜଳକଷ୍ଟରୁ ବଞ୍ଚିବା ପାଇଁ ଭବିଷ୍ୟତରେ ଆମକୁ ମଧ୍ୟ ଡିସାଲିନେସନ୍ ପ୍ଲାଣ୍ଟ ବସାଇବାକୁ ପଡ଼ିବ। ଆମେ ସମୁଦ୍ରକୁ ନୌ ବାଣିଜ୍ୟର ରାଜପଥ ଭାବେ ବ୍ୟବହାର କରିଆସିଛୁ। ରତ୍ନଗର୍ଭା ସମୁଦ୍ର ଆମକୁ ଏତେ କିଛି ଦେଉଛି, ତେଣୁ ପ୍ରତିଦାନରେ ଆମକୁ ସମୁଦ୍ରକୁ ପ୍ରଦୂଷଣ ମୁକ୍ତ ଓ ସୁସ୍ଥ ରଖିବାକୁ ପଡ଼ିବ। ଆମ ଓଡ଼ିଶା ଗୋଟିଏ ସମୁଦ୍ର ତଟବର୍ତ୍ତୀ ପ୍ରଦେଶ ଏବଂ ଆମ ସମୁଦ୍ର ଉପକୂଳ 480 କିଲୋମିଟର ଲମ୍ବା। ଆପଣମାନେ ଜାଣି ରଖନ୍ତୁ ଯେ ଗ୍ଲୋବାଲ୍ ୱାର୍ମିଂ ଯୋଗୁଁ ସମୁଦ୍ର ପତନ ଧୀରେ ଧୀରେ ଉପରକୁ ବଢ଼ୁଛି। ଗତ 18,000 ବର୍ଷରେ ସମୁଦ୍ର ପତନ 130 ମିଟର ବା 425 ଫୁଟ ଉପରକୁ ଉଠିଛି। ଏହି ଏକବିଂଶ ଶତାବ୍ଦୀ ଶେଷ ବେଳକୁ ସମୁଦ୍ର ପତନ ଅତି କମ୍ରେ 1 ମିଟର କିନ୍ତୁ ସମ୍ଭବତଃ 2 ମିଟର ଉପରକୁ ଉଠିବ। ସମୁଦ୍ର 1 ମିଟର ବଢ଼ିଲେ ଗୋଟାଏ କିଲୋମିଟର ମାଡ଼ିଆସେ। ତେଣୁ ଏହି ଶତାବ୍ଦୀର ଶେଷ ସୁଦ୍ଧା ଓଡ଼ିଶାର ପାଖାପାଖି 1,000 ବର୍ଗ କିଲୋମିଟର ସମୁଦ୍ରକୂଳବର୍ତ୍ତୀ ଅଞ୍ଚଳ ସମୁଦ୍ରରେ ବୁଡ଼ିଯିବ। ଏହି ଗ୍ଲୋବାଲ୍ ୱାର୍ମିଂ ଯୋଗୁଁ ଭବିଷ୍ୟତରେ ସାମୁଦ୍ରିକ ଝଡ଼ ତୋଫାନଗୁଡ଼ିକ ଆହୁରି ଭୟାବହ ହେବ। ଆଜିର ବିଶ୍ୱ ସମୁଦ୍ର ଦିବସରେ ମୁଁ ଆପଣମାନଙ୍କୁ ଏ ସମସ୍ତ ବିଷୟରେ ସଚେତନ ହେବା ପାଇଁ ଅନୁରୋଧ କରୁଛି।

0: ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ଘର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତ।
1: ଶେଷରେ ଶିଳ୍ପୀ ବିଜୟ କୁମାର ଜେନା ଗାଇଛନ୍ତି ବେଣୁଧରଙ୍କ ରଚନାରୁ।

ଅତସ୍ୟ କୁସୁମ ଆଜି ପାଇଁ ଏତିକି। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 meter ତଥା 972 kHz ଯୋଗେ। ଆମର ଏହି ପ୍ରସାରଣ DTS ଏବଂ ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ଆପଣମାନେ ଶୁଣିପାରୁଛନ୍ତି।

ଆପଣମାନେ ଶୁଣିଥିଲେ କେତୋଟି ଓଡ଼ିଆ ଆଲବମ୍ ବିଭିନ୍ନ ଶିଳ୍ପୀଙ୍କ କଣ୍ଠରେ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 meter ତଥା 9.3 kHz ଯୋଗେ। ଆମର ଏହି ପ୍ରସାରଣ ଡିଟିଏଚ୍ ଏବଂ ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ଆପଣମାନେ ଶୁଣିପାରୁଛନ୍ତି। ପ୍ରଚାର କରୁଛୁ ବୈଦେହିଶ ବିଳାସର 48ତମ ଭାଗ। ସଙ୍ଗୀତ ହେମନ୍ତ କୁମାର ତ୍ରିପାଠୀ, ବର୍ଣ୍ଣନାରେ ଝରଣା ଦାସ।

ସୀତାଙ୍କୁ ବନର ଶୋଭା ଦେଖାଇ ରଘୁନାଥ ଶ୍ରୀରାମ ସର୍ବନାମକ ଅଳଙ୍କାରରେ କହୁଛନ୍ତି। ଏଥିରେ ପ୍ରଥମ ଧାଡ଼ି ଯାହା, ଦ୍ୱିତୀୟ ଧାଡ଼ି ତାହା, କିନ୍ତୁ ଅର୍ଥ ଭିନ୍ନ। ଶ୍ରୀରାମ କହିଲେ, ସୁମନା ଅର୍ଥାତ୍ ହେ ଉଦାର ମନା, ଏ ବନରେ ବହୁ ସୁମନା ବା ମାଳତୀ ଫୁଲ ଫୁଟିଛି। ଏଠି ବୈଦେହୀ ବା ଅସ୍ୱସ୍ଥ ଗଛ, ସୁମନା ବା ଲବଙ୍ଗ ଗଛ, ସୁରଭି ବା ଚମ୍ପା ଫୁଲ, ସୁମନା ବା ମନୋରମା ସୁରଭି ଜାଇଫଳ ଗଛ ଅଛି। ସେହି ସର୍ବଜମକ ପ୍ରୟୋଗ କରି କହିଲେ, ଦେଖ ଏଠି ତୁଳସୀ ଗଛ ଲୋକପ୍ରିୟକ, ଏଠାରେ ପ୍ରିୟକ ବା କଦମ୍ବ ବୃକ୍ଷ ଶୋଭା ପାଉଛି, ଏହାକୁ ଜଡ଼ି ହୋଇ ରହିଛି ମାଧବୀଲତା। ପତି ପତ୍ନୀଙ୍କ ଏହି ଆସକ୍ତି ବାହ୍ୟ ପ୍ରକୃତିରୁ ସଂଗ୍ରହ କରି ଅନ୍ତରର ଅନୁଭୂତିକୁ ଦୀପ୍ତ କରିବା ପାଇଁ ସୀତାଙ୍କୁ ଅନୁପ୍ରାଣିତ କରୁଛନ୍ତି ରସିକ ରାମଚନ୍ଦ୍ର। ସେ ପ୍ରକୃତିର ଉପାସକ, ପ୍ରକୃତି ତାଙ୍କ ପାଇଁ ପ୍ରଣୟର ପ୍ରକୃଷ୍ଟ ଉପାଦାନ। ଏଭଳି ଅପୂର୍ବ ଶବ୍ଦ ସଂଯୋଜନାରେ ଚମତ୍କାର ଅର୍ଥପୂର୍ଣ୍ଣ ଉନବିଂଶ ଛାନ୍ଦ ଏଇଠି ଶେଷ ହୋଇଛି।

ଆପଣମାନେ ଶୁଣୁଥିଲେ ବୈଦେଶ ବିଳାସର 48ତମ ଭାଗ। ସଙ୍ଗୀତ ହେମନ୍ତ କୁମାର ତ୍ରିପାଠୀ, ବର୍ଣ୍ଣନାରେ ଥିଲେ ଝରଣା ଦାସ। କଣ୍ଠଶିଳ୍ପୀମାନେ ଥିଲେ କେଶବ ଚନ୍ଦ୍ର ରାଉତ, ସୁକାନ୍ତ କୁମାର କୁଣ୍ଡୁ, ଶ୍ୟାମମଣି ଦେବୀ ଏବଂ ସ୍ନିଗ୍ଧାରାଣୀ କର।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 meter ତଥା 972 kHz ଯୋଗେ। ଆମର ଏହି ପ୍ରସାରଣ ଡିଟିଏଚ୍ ଏବଂ ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ଆପଣମାନେ ଶୁଣିପାରୁଛନ୍ତି। ପ୍ରଚାର କରୁଛୁ ଗୀତ ଗୀତିକା। ସ୍ୱାଗତ ଆପଣମାନଙ୍କୁ ଆଜିର ଗୀତ ଗୀତିକା ପରିସରକୁ। ଉପସ୍ଥାପନରେ ମୁଁ ନଳିନୀକାନ୍ତ ବିଶ୍ୱାଳ।

ସ୍ୱତନ୍ତ୍ର ଏଠି ଅତୀତକୁ ଭୁଲିଯିବା ବେଳେବେଳେ ଅତି ସହଜ ମନେ ହେଲେ ମଧ୍ୟ ସମ୍ପର୍କଟିଏ ଗଢ଼ିହେବା ଏତେ ସହଜ ମନେ ହୁଏ ନା, ଯାହାପାଇଁ ଆମ ଏ ଜୀବନ ସେହି ସାଗର ମହାସାଗର। ଏଠି ସୁନ୍ଦର ବୈଚିତ୍ର୍ୟମୟ ପୃଥିବୀ ଭିତରେ ଆମ ଏ ଜୀବନ, ଅଗ୍ନାଗ୍ନି ବନସ୍ଥ ପାହାଡ଼ ପର୍ବତ ନଦ ନଦୀ ଝରଣା ସମୁଦ୍ର ସାଗର ମହାସାଗର ଏମିତି। ଆମ ମହାସାଗର ଆମ ଭବିଷ୍ୟତ, ଅର୍ଥାତ୍ ସମୁଦ୍ରର ସୁରକ୍ଷା ଏବଂ ସ୍ଥାୟୀ ବ୍ୟବହାରକୁ ପ୍ରୋତ୍ସାହିତ କରୁଥିବା ଏକ ବିଶ୍ୱସ୍ତରୀୟ ଚିନ୍ତାଧାରା। ମହାସାଗର ଆମ ପାଇଁ ଅମ୍ଳଜାନ, ଖାଦ୍ୟ ଏବଂ ଜଳବାୟୁ ନିୟନ୍ତ୍ରଣର ମୁଖ୍ୟ ଆଧାର। ଏବେ ବିଚାର ଆମମାନଙ୍କ ହାତରେ, ଜୀବନର ଏଇ ଛକିଶୂନର ଖେଳ ଭିତରେ ବିଚାର ଆପଣଙ୍କର।

ଶ୍ରୋତାବନ୍ଧୁ, ଆମ ଭବିଷ୍ୟତକୁ ସୁରକ୍ଷିତ ରଖିବା ପାଇଁ ଆମକୁ ସାଗରକୁ ସର୍ବଦା ପ୍ରଦୂଷଣ ମୁକ୍ତ ରଖିବା ଦରକାର। କିନ୍ତୁ ସରକାରୀ ବା ବେସରକାରୀ ସ୍ତରରେ ଯେତେ ଯେତେ ସଚେତନତା କାର୍ଯ୍ୟକ୍ରମ କରାଗଲେ ମଧ୍ୟ ବେଳେବେଳେ ଜଳବାୟୁ ପ୍ରଦୂଷଣ ହେବାର ମୁଖ୍ୟ କାରଣ ଆମେ ନିଜେ, ଯାହାଦ୍ୱାରା ଜଳବାୟୁର ପରିବର୍ତ୍ତନ ସହିତ ଆମେ ବିଭିନ୍ନ ବିପଦର ମଧ୍ୟ ସେତିକି ମାତ୍ରାରେ ସମ୍ମୁଖୀନ ହୋଇଥାଉ। କିନ୍ତୁ ସବୁପରି ଶ୍ରୋତାବନ୍ଧୁ କହିଲେ ଦେଖି ସେହି ସାଗର ଆଉ ତାର ଅମାନିଆ ଢେଉ, ତାର ନୀଳ ରଙ୍ଗ ତରଙ୍ଗକୁ ଦେଖିଲେ ମନ ଏଠି ଗାଏ, ମନ ଏଠି କହେ।

କିନ୍ତୁ ଶ୍ରୋତାବନ୍ଧ, ସାଗର କୂଳରେ ବଢୁଥିବା ଜଳଜୀବ ତଥା ସାଗରବାଲିର ସୌନ୍ଦର୍ଯ୍ୟ ସତରେ ସେତିକି ମନଲୋଭା। ବେଳେବେଳେ ନାଲି କଙ୍କଡ଼ାମାନ

ମାନଙ୍କର ବାଲିରେ ସେ ଧାଡ଼ି ଧାଡ଼ି ଖେଳ କୁଞ୍ଚକାଳି ଖେଳ କେବେ ବେଳାଭୂମିରେ ସେଇ ଶାମୁକା ସାଗର ବାଲି ଝାଉଁବଣ ଆକାଶରେ ଜହ୍ନ ପର୍ଯ୍ୟଟକମାନଙ୍କର ଭିଡ଼ ମନ କୂଳରେ ବସି କେବେ ଭାବେ ଅତୀତକୁ ଅବା କେବେ ବର୍ତ୍ତମାନରେ।

ତେଣୁ ଶ୍ରୋତା ବନ୍ଧୁ, ଆମ ମଣିଷ ସମାଜ ପାଇଁ ସାଗରର ସେତିକି ମହତ୍ତ୍ୱ ରହିଛି, ଏମିତିକି ବିଶ୍ୱର ଜଳବାୟୁକୁ ମଧ୍ୟ ସେ ନିୟନ୍ତ୍ରଣ କରିଥାଏ। ଅନେକ ଲୋକ ନିଜ ନିଜର ଜୀବନ ଓ ଜୀବିକା ପାଇଁ ସାଗର ଉପରେ ନିର୍ଭର କରିଥାନ୍ତି। କେବେ ନାଁରେ ଯାଇ ଦରିଆ ମଝିରେ, କେବେ ଦୁଃଖ ବାଣ୍ଟେ ସାଗର ସାଥିରେ ସେଇ ନୀଳ ତରଙ୍ଗ ଭିତରେ।

ସବୁ ଦୁଃଖର କାରଣ ଆମେ। ପ୍ରକୃତିର ଦାନ ଏ ମଣିଷ ଜୀବନ ପାଇଁ ଅତୁଳନୀୟ, କିନ୍ତୁ ଯେଉଁ କଥାକୁ ଆମେ ଭୁଲି ଯାଉଛେ ବା ସେତିକି ଅଣଦେଖା କରୁଛେ, ଯାହାଫଳରେ ପ୍ରକୃତି ଆଜି ଆମ ଉପରେ ନେଉଛି ଭୟଙ୍କର ପ୍ରତିଶୋଧ। ବେଳେବେଳେ ବାତ୍ୟା, ମହାବାତ୍ୟା, ମରୁଡ଼ିର ମୁଖ୍ୟ କାରଣ ତ ଆମେ ନିଜେ। ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବଳରେ ଆମେ ଯେତେ ଉନ୍ନତି କଲେ ମଧ୍ୟ ଉନ୍ନତି ନାଁରେ ଆମେ କିଛି ପାଦ ପଛକୁ ଫେରିଯାଉନି ତ।

ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା, ବିଦ୍ୟୁତ୍ ବିଲ୍ ହ୍ରାସ କରିବା ସହିତ ପରିବେଶକୁ ମଧ୍ୟ ସୁରକ୍ଷିତ କରିପାରିବେ। ଏହା ସହିତ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ 1,38,000 ଟଙ୍କା ପର୍ଯ୍ୟନ୍ତ

0: ସବସିଡି ପାଇବେ। ଆଜି ହିଁ ପିଏମ୍ ସୂର୍ଯ୍ୟଘର ଯୋଜନା ପାଇଁ ଆବେଦନ କରନ୍ତୁ, ନିଜ ଛାତରେ ସୌର ପ୍ୟାନେଲ ଲଗାନ୍ତୁ। ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ଘର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା। ଏହି ଯୋଜନାର ଲକ୍ଷ୍ୟ ବିଦ୍ୟୁତ୍ ବିଲ୍ ସହିତ ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳକୁ ହ୍ରାସ କରିବା, ସୋଲାର ସ୍ଥାପନ କରିବା, ଅକ୍ଷୟ ଶକ୍ତି କ୍ଷେତ୍ରରେ ବିପ୍ଳବ ଆଣିବା। ସବୁଜ ଶକ୍ତି ଉତ୍ପାଦନକୁ ପ୍ରାଥମିକତା ଦେଉଛନ୍ତି ସରକାର। ଆଜି ହିଁ ପିଏମ୍ ସୂର୍ଯ୍ୟଘର ଯୋଜନା ପାଇଁ ଆବେଦନ କରନ୍ତୁ, ନିଜ ଛାତରେ ସୌର ପ୍ୟାନେଲ ଲଗାନ୍ତୁ ଏବଂ 1,38,000 ଟଙ୍କା ପର୍ଯ୍ୟନ୍ତ ସବସିଡି ପାଆନ୍ତୁ।
2: ଶ୍ରୋତା ବନ୍ଧୁ, ଆଜି ଗୀତ ଗୀତିକାରେ କଥା ରହିଛି ଆମ ମହାସାଗର, ଆମ ଭବିଷ୍ୟତ। ସେମିତି ଶ୍ରୋତା ବନ୍ଧୁ, ଆମେ ଯଦି ଆଲୋଚନା କରିବା, ଆମେ କହିପାରିବା ଆମ ଜୀବନ ହେଉଛି ଅମୂଲ୍ୟ, କିନ୍ତୁ ଆଜି ଆମେ ବ୍ୟବହାର କରୁଥିବା ଅନେକ ଜିନିଷ ପାଇଁ ଆମେ ବିପଦକୁ ଡାକି ଆଣୁଛେ। ଏଇ ଯେମିତି ଆଜିକା ସମୟରେ ପ୍ଲାଷ୍ଟିକ୍ ପଲିଥିନ୍ର ବହୁଳ ବ୍ୟବହାର ଯୋଗୁଁ ମଧ୍ୟ ମାଟି ଏବଂ ଜଳ ସେତିକି ବିଷାକ୍ତ ହେଉଛି, କାହିଁକିନା ମାଟି ପାଣି ପବନକୁ ନେଇ ଆମ ଜୀବନ, ତେଣୁ ପ୍ରକୃତି ଏବଂ ମଣିଷ ସେତିକି ପରିପୂରକ। ପ୍ରକୃତି ଆମର ବନ୍ଧୁ, ତେଣୁ ମଣିଷ ପ୍ରକୃତି ସହିତ ଖେଳିଲେ ପ୍ରକୃତି ମଣିଷ ଉପରେ ନିଏ ଭୟଙ୍କର ପ୍ରତିଶୋଧ।

0: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2ଟି ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2ଟି ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ଘର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: ଶ୍ରୋତାବନ୍ଧୁ, ଆଜିର ସମୟରେ ଯେଉଁ କଥାକୁ ଓଠରେ କହିବା ଯେତିକି ସହଜ ହୁଏ, କାର୍ଯ୍ୟରେ ପରିଣତ କରିବା ସେତିକି ସହଜ ମନେ ହୁଏ ନା। ତେଣୁ ଆଜି ଭାବିବାର ସମୟ ଆସିଛି, ସାଗର ମହାସାଗରର ସୁରକ୍ଷା ଯାହା ଆମର ଦାୟିତ୍ୱ। ସମୁଦ୍ରରେ ପ୍ଲାଷ୍ଟିକ୍ ଏବଂ ଅନ୍ୟାନ୍ୟ ଅଳିଆ ଆବର୍ଜନା ପକାଇବା ବନ୍ଦ କରିବା, ଅଧିକ ମାଛ ଧରିବା ପ୍ରକ୍ରିୟାକୁ ରୋକିବା ଏବଂ ସାମୁଦ୍ରିକ ଜୀବମାନଙ୍କର ପ୍ରଜାତିକୁ ସୁରକ୍ଷା ଦେବା, ଗ୍ରୀନ୍ହାଉସ୍ ଗ୍ୟାସ୍ ନିର୍ଗମକୁ କମାଇବା ଯାହାଦ୍ୱାରା ସମୁଦ୍ରର ତାପମାତ୍ରା ବୃଦ୍ଧି ଏବଂ ସମୁଦ୍ର ପତନ ବୃଦ୍ଧି ଭଳି ବିଭିନ୍ନ ସମସ୍ୟାକୁ ଆମେ ରୋକିପାରିବା।

ଶ୍ରୋତାବନ୍ଧୁ ସବୁପରେ ସମୟ ମାଗି ମେଲାଣି, ହେଲେ ଏଠି କିଏ ମନା କରୁଛି? ଗତାନୁଗତିକ ଭାବରେ ସକାଳ ସଞ୍ଜ, ସଞ୍ଜ ପରେ ପୁଣି ଏଠି ରାତି ଆସୁଛି, ତଥାପି ସବୁପରେ ଆମେ କାରଣକୁ ଖୋଜି ନ ପାଇଲେ ଆମେ ପରସ୍ପରକୁ ପଚାରୁଛେ କାହିଁକି। କିନ୍ତୁ ଶ୍ରୋତାବନ୍ଧୁ, ସବୁ କାହିଁକିର ଉତ୍ତର ତ ଅଛି ଆମ ଭିତରେ। ତାହେଲେ ଆସନ୍ତୁ, ଯେତେ ଯାହା ହୋଇଗଲେ ବି ପ୍ରଥମେ ଭଲ ପାଇବା ନିଜକୁ, ଭଲ ପାଇବା ଆମ ପ୍ରକୃତିକୁ, ସେହି ସାଗର ମହାସାଗରକୁ। ଏହି କଥା ସହ ଗୀତ ଗୀତିକା ଆଜି ପାଇଁ ଏତିକି। ଉପସ୍ଥାପନରେ ମୁଁ ଥିଲି ନଳିନୀକାନ୍ତ ବିଶ୍ୱାଳ।

0: ଉଠି ଗଧ ସବୁ କାର୍ଯ୍ୟ ସୁରୁ ଖୁରୁ ନାହିଁ ପରମାତ ଆଜି ତାଙ୍କ ଶାସନର ପଚିଶ ବରଷ ରାଜାଙ୍କର ମନ ତେଣୁ
1: ଭଜଭଗ
2: ଆସୁଛନ୍ତି
3: କି ଚାଲି କି ଠାଣି କି ଛୋଟା
2: ଚାଲ ଭାଇ ରାଜାଙ୍କ ପାଖରେ ବିଦୂଷକ ହେଇ ରହିଯିବା
3: ଖାଲି ତେଲ ମାରିବା ତେଲ ମାରିବାରେ ରାଜାକୁ କଣ କରିଦବା
2: ମାର ତେଲ ରାଜାଙ୍କର କି ବସ୍ତ୍ର କି ଉତ୍ତରୀ କି ମୁକୁଟ
3: କି କଙ୍କଣ କି କୁଣ୍ଡଳ ଆଉ କି ମେଖଳା ପରାକ୍ରମୀ କୋଟି ବର୍ଗେଶ୍ୱର ଭାରତେଶ୍ୱର ହସ୍ତିନାପୁରେଶ୍ୱର ସମ୍ରାଟ ବଜ୍ରଙ୍କର ଜୟ ହେଉ
1: ମୁଁ ଏ ପୃଥିବୀର ସବୁଠାରୁ ସୁନ୍ଦର ପୁରୁଷ ମୁଁ ଏ ପୃଥିବୀର ସବୁଠାରୁ ପରାକ୍ରମୀ ସମ୍ରାଟ ଆମ୍ଭେ ହସ୍ତିନାପୁରର ନର ବିଷ୍ଣୁ ବଜ୍ରବାହୁ ଅଟୁ ଆମ୍ଭ ସମ୍ମୁଖରେ ଏକ ମୃତ୍ତିକା ଭାଣ୍ଡ ଅଛି ଏହା ଆମ୍ଭର କ୍ଷମତାର ପ୍ରତୀକ ଏହା ଭିତରେ ଥିବା ଜଳରେ ଆମ୍ଭେ ନିଜର ମୁଖ ପ୍ରତିବିମ୍ବ ଦର୍ଶନ କରୁଅଛୁ
2: ସୁନ୍ଦର ମୁଖ
1: କିନ୍ତୁ ଏ ମୃତ୍ତିକା ଭାଣ୍ଡ ଏତେ କ୍ଷୁଦ୍ର କାହିଁକି ମୁଁ ଚାହେଁ ଏ ମୃତ୍ତିକା ଭାଣ୍ଡ ପ୍ରତିଦିନ ବଡ଼ ହଉ
4: ମୃତ୍ତିକା ଭାଣ୍ଡ ଏକ ବସ୍ତୁବାଚକ ବିଶେଷ୍ୟ ତାହାର ବର୍ଦ୍ଧନଶୀଳତା ନାହିଁ ଛାମୁ
1: ବ୍ରହ୍ମଦତ୍ତ
4: ଛାମୁ
1: ଆମ୍ଭ ଭଣ୍ଡାର ଘରେ କେତେ ପରିମାଣରେ ବସ୍ତୁବାଚକ ବିଶେଷ୍ୟ ଅଛି
4: ଛାମୁ କଣ କହୁଛନ୍ତି କିଛି ବୋଧଗମ୍ୟ ହେଉନାହିଁ
1: କାରଣ ଆମ୍ଭେ ନର ବିଷ୍ଣୁ ବ୍ରହ୍ମଦତ୍ତ
4: ଛାମୁ
1: ଏ ଦୁଇ ଜଣ କିଏ
4: ବିଦୂଷକ ଛାମୁ ଆପଣଙ୍କ ମନୋରଞ୍ଜନ ପାଇଁ ଏଠାରେ ଉପସ୍ଥିତ ଅଛନ୍ତି
1: ବିଦୂଷକ
2: ହଁ ଛାମୁ
1: ବସ୍ତୁବାଚକ ବିଶେଷ୍ୟ ମାନେ କଣ
2: ଛାମୁ ଯାହା ବୁଝିଛନ୍ତି ଠିକ ସେୟା
1: ଏ ମୃତ୍ତିକା ଭାଣ୍ଡ ବଡ଼ ହେବ କି ନାହିଁ
3: ଏହା ଅସମ୍ଭବ ଛାମୁ
1: ଆମ୍ଭେ ହସ୍ତିନାପୁରର ସମ୍ରାଟ ବଜ୍ରବାହୁ ଆମ୍ଭେ ଆଦେଶ କରୁଅଛୁ ଏ ମୃତ୍ତିକା ଭାଣ୍ଡ ବଡ଼ ହେଉ
3: ହସ୍ତିନାକଣ୍ଡରେ କେବେ ଏମିତି ଘଟଣା ଘଟିନି
1: କାହିଁକି ଘଟି ନାହିଁ ଅମାତ୍ୟ
4: ଛାମୁ କେବଳ ମନୁଷ୍ୟ ପଶୁପକ୍ଷୀ ଇତ୍ୟାଦି ପ୍ରାଣୀମାନେ ହିଁ ବଢ଼ନ୍ତି କିନ୍ତୁ ମୃତ୍ତିକା ଭାଣ୍ଡ
1: ତାହେଲେ ଉପାୟ ଆମ୍ଭେ

0: ଜମିଦାରଙ୍କୁ ତାଙ୍କ ସମାଚାର ଶୁଣାଇବା ପାଇଁ ଆଦେଶ ଦିଅନ୍ତୁ।
1: କିସ ସମାଚାର କହିବି ଚାମୁ, ଆମ ରାଜ୍ୟରେ ହସ୍ତପଦ ମାନେ ବିପ୍ଳବ କଲେଣି ଆଜ୍ଞା। ଏ ଡାଣ ହାତ ଗୁଡାକ ଯାହା ପାଇଲେ ତାହା ନେଇ ଯାଉଛନ୍ତି, ହେଲେ ବାତ ମାନେ କିଛି କରିପାରୁନାହାନ୍ତି ଆଜ୍ଞା। ଏ ଡାଣ ପାଦ ପ୍ରଥମେ ଚାଲୁଛି ତ, ହେଲେ ବାମ ପାଦ ପଛରେ ରହିଯାଉଛି।
0: କାହିଁକି ଅନ୍ଧ ରାଜ୍ୟରେ ସମାଜବାଦ ଚାଲିଅଛି? ଡାହାଣ ପାଦ ଓ ହସ୍ତ ମାନେ ଯଦି ବାମ ପଟର ହସ୍ତ ଓ ପଦ ମାନଙ୍କ ଉପରେ ଅତ୍ୟାଚାର କରୁଛନ୍ତି, ତାହେଲେ ସେଗୁଡାକୁ କାଟି ଉଡେଇ ଦିଆଯାଉ।
1: ଆମେ କି ସେମାନେ କାଟିବୁ ଆଜ୍ଞା? ସେମାନେ ତାଙ୍କର ସିଏ କଟକଟି ହଉଛନ୍ତି।
0: ତାମାନେ ତୁମେ ରାକ୍ଷଣାତ୍ୟ ଫେରିଲା ବେଳକୁ ସମସ୍ତଙ୍କର ହସ୍ତ ପଦ ଛେଦିତ ହେଇସାରିଥିବ।
2: ଛାମୁ, ହସ୍ତ ଓ ପଦ ମାନେ ମାନବ ଶରୀରରୁ ବିଚ୍ଛିନ୍ନ ହୋଇ ନିଶ୍ଚୟ ରାସ୍ତାରେ ଗଡୁଥିବେ।
0: ଆମ୍ଭ କାର୍ଯ୍ୟ ଲାଘବ ହେଲା। ବର୍ତ୍ତମାନ କୃଷି ଅମାତ୍ୟଙ୍କୁ କହି କର୍ତ୍ତିତ ହସ୍ତ ଓ ପଦ ମାନଙ୍କର ଗୋଟାଏ ଗୋଦାମ ତିଆରି କରାଯାଉ। ଯେତେବେଳେ ଯାହାର ହସ୍ତ ଆଉ ପଦ ଆବଶ୍ୟକ ହେବ, ସିଏ ସେଇ ଭଣ୍ଡାର ଘରୁ କିଣି ନେଇପାରିବ।
1: ସମ୍ରାଟଙ୍କର କିସ ବିଚାରେ
0: ଭଦ୍ର
2: ସମୁ?
0: କର୍ଣ୍ଣାଟକ ଜମିଦାରଙ୍କୁ କହିଦିଅ, ସେ ତାଙ୍କର ନିଜର ହସ୍ତ ଓ ପଦ ଗୁଡିକୁ କର୍ତ୍ତନ କରି ଏଠାରେ ରଖି ଦେଇଯିବେ।
1: ହସ୍ତ ପଦ ମୁଣ୍ଡରେ କେଶ ନୁହେଁ ଯେ ତା କର୍ତ୍ତିତ ହେବ।
0: ଯେଉଁ ଦେଶରେ ପ୍ରଜାଙ୍କର ହସ୍ତ ଓ ପଦ କଟା ଯାଇଛି, ସେଠାରେ ଜମିଦାରଙ୍କର ହସ୍ତ ପଦ କଟାଯିବ। ଆମ୍ଭେ ସମାଜବାଦରେ ବିଶ୍ୱାସ
1: କରୁ। ଦୟା କରନ୍ତୁ
0: ଭଦ୍ର, ଏହାଙ୍କୁ ଏଠାରୁ ନେଇଯାଅ।

ବୀରଶ୍ରୀ ବୀରବର ପ୍ରବଳ ପରାକ୍ରମୀ ସମ୍ରାଟ ବଜ୍ରବାଙ୍କ ଆଜ୍ଞା ଦେଶର ସମସ୍ତ ଗୁରୁକୁଳ ଆଶ୍ରମକୁ ଆକାଶ ଛତା ଯୋଜନାକୁ ସଫଳ କରିବା ପାଇଁ ଆଗାମୀ 11 ବର୍ଷ ପର୍ଯ୍ୟନ୍ତ ବନ୍ଦ ରଖାଯିବ। ଏଣିକି ଆଚାର୍ଯ୍ୟ ଋଷି ପୁତ୍ର ମାନେ ଇଟା ପଥର ବୋହି ଆକାଶ ଛତା ନିର୍ମାଣ କରିବେ। ଏ କଥାକୁ ଅବଜ୍ଞା କଲେ ଶୁଣି ଦଣ୍ଡ ପାଇବେ।

0: ଶୁଣନେ ସେହି ଏଥର ବାନ ପ୍ରସ୍ତୁତ କରିବି ସଖା।
1: କିଏ ଗାୟକ ଭାଇ, ତମର ପୁଣି କଣ ହେଲା?
0: ସମ୍ରାଟଙ୍କୁ ତୈଳ ମର୍ଦ୍ଦନ କରି କରି ମୋ ହାତ ପାପୁଲି ପତଳା ହେଇଯିବ।
1: ଆରେ ମୋର ତ ହସ୍ତରେଖା ଗୁଡିକ ଲିଭିଗଲା ପରା ସଖା, ହେଲେ ଲାଭ କଣ ହେଲା?
0: ମୁଁ ତ ସେଇ କଥା ଭାବୁଥିଲି ସଖା,

0: ଅନେକ ପ୍ରକାର ସୌଦାଗର ହସ୍ତିନାରେ ବୁଲୁଛନ୍ତି। ଜାଣିଛ ବ୍ରହ୍ମଦତ୍ତ, ମୁଁ ଗୋଟାଏ ଭିତିରି ଖବର ଶୁଣିଲି।
1: ହେ ରାଜପ୍ରାସାଦରେ ତ ଅନେକ ଭିତିରି ଖବର ମିଳୁଛି, କୋଉଟା ଶୁଣିଲ ତମେ?
0: ମାଳବ ଦେଶରୁ ଜଣେ ନୂଆ ସାଧବ ପୁଅ ଆସିଛି, ଦେଖିବାକୁ ଦିବ୍ୟ ସୁନ୍ଦର, କିନ୍ତୁ କରୁଛି ଗୋଟାଏ ଚୋରା କାରବାର।
1: ଚୋରା କାରବାର କଣ ବିକୁଛି?
0: ସ୍ୱପ୍ନ ବିକୁଛି, ସ୍ୱପ୍ନ।
1: ଏ ଦେଶରେ କଣ ସ୍ୱପ୍ନ ମିଳୁନାହିଁ ନା କଣ?
0: ରାତିରେ ତ ସମସ୍ତେ ଚାହିଁଲେ, ଆଉ ସ୍ୱପ୍ନ ମିଳିବ କୁଆଡୁ?
1: ପ୍ରଜାମାନେ କଣ ସ୍ୱପ୍ନ କିଣିବା ପାଇଁ ପାଗଳ?
0: ଆହେ, ପ୍ରଜାମାନେ କାହିଁକି ପାଗଳ ହେବେ? ମୁଁ ରାଣୀ କେତକୀ ଗନ୍ଧା ପରା ନିଜେ ସ୍ୱପ୍ନ ଦେଖିବା ପାଇଁ ପାଗଳି ହୋଇ ଉଠିଲେଣି।
1: ହେବେନି, ରାଜା ଯଦି ସୃଷ୍ଟିର ବିରୋଧୀ କାର୍ଯ୍ୟ କରିବେ ତାହେଲେ ରାଣୀଙ୍କ ଅବସ୍ଥା କଣ ହେବ? ସନ୍ତାନ ଜନ୍ମ କରିବା ଲୋକଙ୍କୁ ଶୁଣି ଦିଆଯାଉଛି, ସମଗ୍ର ହସ୍ତିନାର ସୁଜଳା ସୁଫଳା ମାଟି ଆଜି ଶୁଷ୍କ, ଚାରିପଟେ ଫଟାଫୁଇ, ଅରଣ୍ୟରୁ ସବୁ ଜିମା ଚୋରି ହେଇଯାଉଛି, ମନ୍ଦିରରୁ ମୂର୍ତ୍ତି ଚୋରି, ଝରଣାର ଜଳ ଶୁଷ୍କ, ପାହାଡ଼ ସବୁ ଫାଟିଗଲାଣି।
0: ଆଉ ରାଣୀଙ୍କର କି ବିକଳ ଅବସ୍ଥା, ତମେ ସିନା ଜାଣିପାରୁନାହଁ ବ୍ରହ୍ମଦତ୍ତ, ହେଲେ ମୁଁ ଜାଣୁଛି। ତାଙ୍କର ଦ୍ୱିତୀୟ ସଖୀଟି ଆମ୍ଭ ପ୍ରଣୟ ପାଶରେ ଆବଦ୍ଧ, ତେଣୁ ମଝିରେ ମଝିରେ ମୁଁ ରାଣୀ ହଂସପୁର ଯାଏ। ସେଠି ମୁଁ ଯାହା ଦେଖୁଛି ଆଉ ଶୁଣୁଛି ବ୍ରହ୍ମଦତ୍ତ, ରାଣୀଙ୍କର ଅବସ୍ଥା ଅତି ଶୋଚନୀୟ।
1: ରାଜା ଯଦି ଧର୍ମାତ୍ମା ତାହେଲେ ପ୍ରଜାମାନଙ୍କର ଏତେ ଦୁଃଖ କାହିଁକି? କାହିଁକି ଏହି ବନ୍ଧାତ୍ଵ ଫଳେ ପୁଷ୍ପେ ଶସ୍ୟ କ୍ଷେତ୍ରେ ଏବଂ ଜନନୀ ଗର୍ଭରେ?
0: ଜାଣେ ନା, ଏତେ ଗଭୀର କଥା ଚିନ୍ତା କରିବା ପାଇଁ ମୋର ସମୟ କାହିଁ।
1: ହସ୍ତିନାପତି ବଜ୍ରବାବୁ ଆଜି ନିର୍ବିଚ୍ୟ, ସେଇଥିପାଇଁ ଏ ଦେଶର ମୃତ୍ତିକା ଶୁଷ୍କ, ଶୁଷ୍କ ନବତଳ, ରୁଥ ତେଣୁ ସବୁ ବାତାୟନ, ତେଣୁ ରୁଥ ଋତୁରାଜ ବସନ୍ତ ବଳୟ, ଏ ନଗ୍ରରେ ନାହିଁ ତେଣୁ ଗୋବତ୍ସା ସନ୍ତାନ।
0: ଖାଲି ଜନନୀ ଜଠୁରେ ନୁହେଁ ବ୍ରହ୍ମଦତ୍ତ, ଏ ରାଜ୍ୟର ବସୁମତୀ ମଧ୍ୟ ଶସ୍ୟ ଉତ୍ପାଦନ କରିବା ପାଇଁ ଅକ୍ଷମ।
1: ପୃଥିବୀର ଅନ୍ୟ କେଉଁ ଦେଶରେ ଏଭଳି ଉତ୍ପଟ ଦୃଷ୍ଟାନ୍ତ ନାହିଁ? ଦେଖିଛ, ଦେଖିଛ କେଉଁ ଦେଶରେ ଗୁରୁକୁଳ ଆଶ୍ରମମାନଙ୍କୁ ବନ୍ଦ କରାଯାଇଛି?
0: ବଜ୍ରବାହୁଙ୍କର ସଂସ୍କୃତି ଅମାତ୍ୟ ହୋଇ ତମେ ଏମିତି ବିବ୍ରତ ହୋଇ ପଡ଼ିଲେ ଚଳିବ ବ୍ରହ୍ମଦତ୍ତ? ଆସ, ରଜତ ଜୟନ୍ତୀ ପାଇଁ ପଶ୍ଚିମ ଦେଶରୁ ମୁଁ କେତେକ ସ୍ୱାଦିଷ୍ଟ ପାନୀୟ ଆଣିଛି, ସୋମଦ୍ୱୀପର ସୋମରସ। ଚାଲ, ରାତି ହୋଇ ଆସିଲାଣି, ଆକାଶରେ ଜହ୍ନ, ଆମେ ସୋମରସ ପାନ କରି ଏ ରାଜା ଆଉ ରାଜ୍ୟର ସମସ୍ତ ଦୁଃଖ ଭୁଲିଯିବା। ଆସ ବ୍ରହ୍ମଦତ୍ତ, ଆସ।

0: ବରଂ ଅନେକ ଭଲ ଦୀର୍ଘଶ୍ୱାସ। ମେଘୁଆ ଆକାଶ କିମ୍ବା ଲୁହର ଶ୍ରାବଣ, ବୈଶାଖର ରୌଦ୍ରତପ୍ତ ବାଲି ଏବଂ କ୍ଷୁଧା, ଉପବାସୀ ଦୁଃଖ କାଳ ପରି ଏଠି ସବୁ ଶୂନ୍ୟ। ଶୂନ୍ୟ ରାଜା, ଶୂନ୍ୟ ପୁଣି ରାଣୀ ହଂସପୁର।
1: ଏ ଲବଙ୍ଗ, ରାଣୀ ମାଙ୍କର ନିଶ୍ଚୟ କଣ ହେଇଛି?
2: ନାଇଁ ମୋ ଅରେଞ୍ଜ, ଜନ୍ମ ଦେଖି ମନ ନିଶ୍ଚୟ ହୋଇଛି ଉଚ୍ଚାଟନ।
0: ହଜିଥିଲେ ଖୋଜିଦେବି, ଭାଙ୍ଗିଥିଲେ ଆଣିବି କଢେଇ, ସଜନୀ କେତକି ଗନ୍ଧା, କୁହ ଦୁଃଖ କୁହ ଘଟଣ, କିଛି ନଲୁଚେ
1: ଦେବ ଆଣି
0: ଦେଇକି ପାରିବ ସଖୀ ଅଞ୍ଜୁଳାଏ ଶିଶୁର କାନ୍ଦଣା, କିଛି ଭଙ୍ଗା ଅଭିମାନ ଅଝଟ ପୁଣିଆ ଦେଇକି ପାରିବ ମତେ ମାତୃତ୍ୱର ଅଭିଶାପ ପ୍ରଥମ ଯନ୍ତ୍ରଣା।
1: ଆପଣ ବିଶ୍ରାମ କରନ୍ତୁ ରାଣୀମା, କାଳେ ନିଦ୍ରା ଆସିପାରେ।
0: ନିଦ୍ରା ସେ କେଉଁ ଦେଶର ଫୁଲ ସଖୀ, କେତେ ତାର ଘୁମନ୍ତ ପାଖୁଡ଼ା, ପାଖୁଡ଼ାର ରଙ୍ଗ କେତେ ଇନ୍ଦ୍ରନୀଳ ମୁକୁତାର ଶୋଭା, ସେ ଶୋଭାର କାନ୍ତି କେତେ ବିଦଗ୍ଧ ଚନ୍ଦ୍ରମା। ନିଦ୍ରା ସାତ ତଳ ପାଣି ତଳେ ସତ୍ୟ ବା ପ୍ରବାଳର ଦ୍ୱୀପ, କୁହୁଡ଼ିର ମାଳତୀ ଲତାରୁ ଝରୁଥିବା ଟୋପାଏ ଯମୁନା ଏବଂ କିଛି କଦମ୍ବର ସ୍ୱପ୍ନ।
1: ରାଣୀମା ତମର ଯଦି ସ୍ୱପ୍ନ ଲୋଡ଼ା କୁହ।
0: ହଁ ସଖୀ, ସ୍ୱପ୍ନ ସ୍ୱପ୍ନ ଏକ ନବଜାତକର।
2: ଆପଣ ଚାହିଁଲେ ମନ ଭରି ସ୍ୱପ୍ନ ଆମେ ନିଶ୍ଚେ ଦେବୁ ଆଣି,
1: କଣ କହୁଛ ସଖୀ?
2: ହଁ ରାଣୀମା,
1: ଅବନ୍ତୀ ନଗର ଏକ ଆସିଛି ସାଧବ
2: ସୁଦର୍ଶନ,
1: ବଇଁଶୀ ବଜାଏ ସିଏ, ମୂର୍ଚ୍ଛନାରେ ବାୟା କଲା ସବୁ ଗୋପୀ ମନ, ସିଏ ପୁଣି ଚମ୍ପା ଗଛ ଝାଡ଼ି କିଛି ଆଣିଛି ସପନ, ବିକିବାକୁ ହସ୍ତିନା ନ କରେ।
0: ସ୍ୱପ୍ନର ସାଧବ ସତ କହୁଛ ସଖୀ?
2: ହଁ ରାଣୀମା, ପିନ୍ଧୁଛି ସେ ଜରିପାଟ ମରକତ ରଙ୍ଗ, ବାହୁରେ ତା ବାଜୁବନ୍ଧ ସୁବର୍ଣ୍ଣ ଛାଉଣି, ସ୍କନ୍ଧରେ ତା ଝୁଲୁ ଅଛି ଅତିକାୟ ମୁଣି, ଜାଣ ରାଣୀ ଯେତେ ଇଚ୍ଛା ମାଗ ସ୍ୱପ୍ନ ଦେବ ସେଉଥିରୁ ଆଣି।
0: ମୋତେ ସିଏ ଦେଇପାରିବ ସଖୀ ରାତିଏ ସପନ?
2: ମୂଲ୍ୟ ନବ କିନ୍ତୁ ଦେଇପାରେ ରାଣୀ ହଂସପୁର।
1: ନା ନା ନା ନା, ସେ ସାଧବ ଚାହେଁ ନାହିଁ ତାହା, ରତ୍ନ ମୁକ୍ତା ଯଥେଷ୍ଟ ତାଠାରେ।
0: ତେବେ କିବା ମୂଲ୍ୟ ଦେବି ମୁଁ ଅତି ଅକିଞ୍ଚନ।
1: ଅବନ୍ତୀ ସାଧବ ଚାହେଁ ସ୍ୱପ୍ନ ମିଳିବେ ଗୋଟିଏ ହୃଦୟ, ଯେଉଁଦ୍ୱାରା ଦେଇପାରେ ଅନ୍ତରର ସବୁ ଅନୁଭୂତି, ପ୍ରେମ ଈର୍ଷା କରୁଣା ଓ କୋହ, ଅବନ୍ତୀ ସାଧବ ଦିଏ ତାକୁ ଖାଲି ସ୍ୱପ୍ନର ମୋହ।
0: ମୁଁ ରାଜି ସଖୀ, କାଣିଚାଏ ସ୍ୱପ୍ନ ପାଇଁ ମୁଁ ଆଜି କାଙ୍ଗାଳିନି, ମୁଁ ହୃଦୟ ଦେବି, ମନ ଦେବି, ଦେବି ମୋର ଅନୁରାଗ ପ୍ରେମ ଆଉ ଲୁହ, ମୋତେ ଖାଲି ସ୍ୱପ୍ନ ଟିକେ ଦିଅ ସଖୀ, ଖାଲି ଟିକେ ସ୍ୱପ୍ନ।
1: ବେଶ, ଆଖି ବୁଜ ତେବେ,
0: ତାପରେ କିଛି ଶୁଣିପାରୁଛ ନା? କିଛି ଶୁଣିପାରୁନି, ଖାଲି ଛାତି ଭିତରଟା କଣ ହେଇଯାଉଛି ମୋର।
1: ଆଖି ବୁଜି ଦେଖିବାର ଅଭ୍ୟାସ କର। ଏ ଦେଖ ଯମୁନା ବାଲିରେ କାର ନୂପୁର ନିକୁଣ, ରୁଣୁଚୁଣୁ ରୁଣୁଚୁଣୁ ପଦ ସଞ୍ଚାଳନ,
0: ମଧୁର ମଧୁର ଏ ଧ୍ୱନି କେଉଁଠୁ ଆସୁଛି ସଖୀ? ଏହା ସ୍ୱପ୍ନ ନୁହେଁ ତ?
2: ନା, ସ୍ୱପ୍ନର ଆରମ୍ଭ ମାତ୍ର।
0: ସ୍ୱପ୍ନର ସାଧବ କଣ ଏଯାଏ ଆସିନି?
2: ନା ସଖୀ ଲବଙ୍ଗ, ସ୍ୱପ୍ନକୁ ଡାକିଲ।
3: ହସ୍ତିନା ନଗର ରାଣୀ କେତକୀ ଗନ୍ଧାକୁ ଅବନ୍ତୀ ସାଧବ କରେ ବିନମ୍ର ପ୍ରଣତି।
0: କିଏ ତୁମେ? ସାପଗ୍ରସ୍ତ ଦେବତା କି ତୁମେ? ଅବା ମୋର ଅଚେତନ କାମନାଙ୍କ ଦେହଧାରୀ ରୂପ କିଏ ତୁମେ? ସ୍ନିଗ୍ଧ ଏ ଦୃଷ୍ଟିପାତ, ସ୍ୱାଗତ ହେ ସ୍ୱପ୍ନର ସାଧବ, ତୁମକୁ ସ୍ୱାଗତ।
3: ମହାରାଣୀ, ଦେବତା ଗନ୍ଧର୍ବ ନୁହେଁ ସାମାନ୍ୟ ସାଧବ, ସ୍ୱାଗତର ଯୋଗ୍ୟ ନୁହେଁ ମୁଛାର ସେବକ। ଛାମୁ ମୋ ପ୍ରଣାମ ଦେବୀ, ଆଦେଶନ୍ତୁ କି କାରଣେ ସୁମରିଲେ ଏଇ ସେବକରେ?
0: କି ସୁନ୍ଦର ଆନନ, ସୁନ୍ଦରୀ ଅଙ୍ଗରାଗ ବସ୍ତ୍ର ପରିଧାନ, ମନେ ହୁଏ ସ୍ୱପ୍ନ ଯେମିତି ସତୀରେ ବିମ୍ବିତ, ରାଜହଂସ ଅବା କେଉଁ ସ୍ୱପ୍ନ ସରବରୁ ଆସିଛି ଶରଣୀ ଭୁଲି ଏ ବିଦଗ୍ଧ ପୁରୀ, ଅଲୋଡ଼ା ସମ୍ପଦ ଜହି ଜୀବନକୁ ରିକ୍ତ ତିକ୍ତ କରେ।
3: ଅବନ୍ତୀ ନଗ୍ରର ଜଣେ ସାମାନ୍ୟ ସାଧବ, ସ୍ୱପ୍ନ ବିକ୍ରି ପେଶା ମୋର, ସ୍ପର୍ଶେ ମୋ ଟାଙ୍ଗରା ଭୂଇଁ ହୁଏ ସମଳାଙ୍ଗୀ, ମୋର ଭୂମି ଗାଇ ଉଠେ ମଧୁର ମଲ୍ଲାର,

0: ମୋ ସ୍ପର୍ଶରେ ପଦ୍ମ ଫୁଟି ପୁଷ୍କରିଣୀ ମିଳେ, ମୁଁ ଛୁଇଁଲେ ଅଙ୍ଗେ ଅଙ୍ଗେ କାଉଁରୀ ସିଂହରେ ପଲ୍ଲବିତ ହୁଏ କେତେ ଲଳିତ ରୋମାଞ୍ଚ, ବୃକ୍ଷ ସମ ସ୍ନିଗ୍ଧ ଛାୟା, ପୁଷ୍ପ ସମ ମଧୁ ବିତରଣ ମୋର ବ୍ୟବସାୟ, ମୂଲ୍ୟ କିନ୍ତୁ ତାର ଏକ ବିମୁକ୍ତ ହୃଦୟ।
1: ହୃଦୟ କି ଅଦ୍ଭୁତ ଶବ୍ଦ ତାହା, କିବା ଅର୍ଥ, କିବା ଭାବବୋଧ। ହସ୍ତିନାନଗର ରାଣୀ କିତକୀ ଗନ୍ଧାର ସେ ଶବ୍ଦ ଅବକ୍ଷ, ଆହ୍ଲାଦ ଆକାଶ ମେଢ଼, ଛାତି ତଳେ ଖାଲି ଏକ ଶୂନ୍ୟ ହାହାକାର। ହୃଦୟ କେଉଁଠି ଆଚ୍ୟ, ସକଳ ବିବିକ୍ତ।
0: ଅତିକ୍ରମୀ ବହୁ ନଗ୍ର ଶତ ଜନପଦ, ତେର ନାରୀ ସପ୍ତ ସିନ୍ଧୁ ଅରଣ୍ୟ ପ୍ରାନ୍ତର, ଆକାଶର ମେଘ ଯଥା ଭ୍ରମି ଭ୍ରମି ଅନେକ ଆକାଶ, ମୁଁ ଆସିଛି ଖୋଜି ଖୋଜି ସେହି ସ୍ଥାନ, ସେହି ପରିବେଶ ଯେଉଁଠି ବଣିଜ ମୋର ଅତି ଆବଶ୍ୟକ, ଏ ସେହି ହସ୍ତିନାର ପ୍ରମୋଦ ଉଦ୍ୟାନ।
1: ସତୀ ଆର୍ଯ୍ୟ, କି ସୌଭାଗ୍ୟ ମୋର ସତୀ, ଏତେ ଦିନ ଶୂନ୍ୟ ଶୂନ୍ୟ ପ୍ରତୀକ୍ଷାର ଅନ୍ତେ ମିଳିଛି ସାନ୍ତ୍ୱନା କିଛି, ସ୍ୱପ୍ନର ଉପାୟ ଅବା ଏ ନିଃସଙ୍ଗ ଜୀବନର କିଛି ଗତ୍ୟନ୍ତର।
2: ଯଥେଷ୍ଟ ହେଲାଣି ଆର୍ଯ୍ୟ ସମ୍ଭାଷଣ ପ୍ରତିସମ୍ଭାଷଣ, ରାଣୀମା ବ୍ୟାକୁଳ ଅତି କିଣିବାକୁ ସ୍ୱପ୍ନର ସଉଦା।
3: ଦିଅ ଆର୍ଯ୍ୟ ସେହି ଦ୍ରବ୍ୟ, ସମୁଦ୍ରର ଢେଉ ଯେମିତି ରଙ୍ଗ କିଣି ଉଦିତ ସୂର୍ଯ୍ୟରୁ, ହେ ଆର୍ଯ୍ୟ ତୁମରି ସ୍ୱପ୍ନ ସଞ୍ଚର ଜୀବନ, ରାଣୀମାଙ୍କ ନିଛାଟିଆ ବଞ୍ଜର ମନରେ।
0: ଚିନ୍ତାର କାରଣ ନାହିଁ, ଦେଉଛି ମୋ ସ୍ୱପ୍ନ, ଯୁଗେ ଯୁଗେ ବଞ୍ଚିତକୁ ବଞ୍ଚାଇବା ସୂତ୍ର, ହତାଶ ବୁକରେ ରୂପି ସ୍ୱପ୍ନର ମଧୁମୟ ଚାରା, ମୁଁ ସେହି ସୌଦାଗର ବିକ୍ରି କରେ ସଞ୍ଜୀବନୀ ମନ୍ତ୍ର। କିନ୍ତୁ
1: କିନ୍ତୁ କଣ ଆର୍ଯ୍ୟ, ମତ୍ସ୍ୟ ଜେନି ଧରା ଦିଏ ଧୀବର ଜାଲରେ, ପତଙ୍ଗ ଜେସନୀ ଆସେ ଶିଖା ନିକଟକୁ, ସେଭଳି ପ୍ରସ୍ତୁତ ମୁହିଁ ସରଳ ବିଶ୍ୱାସୀ, ଉନ୍ମୁକ୍ତ ଅଗଣା ମୋର ଏ ଶୂନ୍ୟ ହୃଦୟ, ପ୍ରବାହିତ ହୁଅ ଯଥା ମନ୍ଦ ସମୀରଣ।
0: ତା ପୂର୍ବରୁ ମୁଁ ଚାହେଁ ଏ ପ୍ରମୋଦଶାଳା ଶୂନ୍ୟ ହେବ, ସମୀରଣ ସୌରଭ ଛଡ଼ା ଅନ୍ୟ କିଏ ସ୍ୱପ୍ନକୁ ଛୁଇଁପାରେ ନାହିଁ।
4: ଆମ୍ଭେ ତେବେ ରୁଚି ଅଛୁ ପୁଷ୍ପ ବିକ୍ରିକାର,
5: ମୁଁ ମଧ୍ୟ ରୁଚି ବିଶାଖ ଲତା କୁଞ୍ଜ ତୋଳେ।
0: ମୁଦ୍ରିତ ହେଉ ତେବେ ନୀଳପଦ୍ମ ନେତ୍ର,
1: ହେଉ ଦେବ ଚକ୍ଷୁ ବନ୍ଦ କଲି,
0: ହସ୍ତକୁ ଉର୍ଦ୍ଧରେ ରଖି କର ପ୍ରସାରିତ, ସେ ହସ୍ତ ଯେପରି ଛୁଏ ଦିଗ୍ବଳୟ ସୀମା।
1: ହେଲା ଆର୍ଯ୍ୟ,
0: ମୁଦ୍ରିତ ଚକ୍ଷୁରେ ଦେଖ ଅନ୍ତହୀନ ସଙ୍ଗମର ରୂପକଳ୍ପ ଯେତେ, ଏଇଠି ଜାଗ୍ରତ ଅଛି ସପ୍ତ ସ୍ନାୟୁ ହସ୍ତିନା ନକ୍ରର ସ୍ୱପ୍ନ ସବୁ କ୍ରିୟାଶୀଳ ଅଛି, ଏହି ସ୍ୱପ୍ନରେ ନିବାରିତ ତୃଷ୍ଣା ଯେତେ ମୃତିକା ବକ୍ଷର। ଜାଗ ସପ୍ତ ଜାଗ ରକ୍ତ ଜାଗି ଉଠ ସୃଷ୍ଟିର ଅଙ୍କୁର, ଝରି ଯାଉ ଅମୃତର ବିନ୍ଦୁ ଶରୀରରୁ ସ୍ନାୟୁରୁ ଓ ସମଗ୍ର ସୃଷ୍ଟିରୁ, ବନସ୍ପତି ସାରା ଝରୁ ମଧୁର କଣିକା, ମଧୁଝରୁ ଗାଭୀର ସ୍ଥଳରୁ ସମୁଦ୍ରରୁ ମଧୁଝରୁ ବହାନ୍ତି ଉଷାରୁ, ସୃଷ୍ଟି ସାରା ମଧୁଝରୁ ପୁଷ୍ପ ପାଖୁଡ଼ାରୁ, ମଧୁ ସ୍ୱପ୍ନ ମଧୁମୟ ଅଙ୍ଗ ସାରା ମଧୁମୟ ଛନ୍ଦ, ପ୍ରକୃତରୁ ମଧୁଝରୁ ମଧୁ ହେଉ ଏହି ସୃଷ୍ଟି ହୋଇ ଉଠୁ ସବୁ ମଧୁମୟ।

0: रामे नग्रे नग्रे तो पपुटा हेला बसंत मलय बहे हुई मंद मंद खियर हेबाकु राजा करिले पसंद सेथि पाइले उत्सव हेला आयोजन खौर उत्सव बोली यारो दिया जीव नाम राम जे जय राम जे जय राम जे नवीन सुंदर श्याम जे
1: ତାହେଲେ ବୁଝିଲ ନା ପାଳିଆ ଭାଇ ଏଇଟା ହେଲା ସମ୍ରାଟ ବଜ୍ରବାହୁଙ୍କ ଖଉର ଉତ୍ସବ
2: ଆହେ ସମ୍ରାଟଙ୍କ ପ୍ରମୋଦ ସାରାର ବର୍ଷ ସାରା ଏମିତି ଉତ୍ସବ ଲାଗି ରହିଥିବ
1: ଥରେ ଭାଇ ଆମ ଗାଁରେ ଏମିତି ରଜତ ଜୟନ୍ତୀ ହେଇଥିଲା କଣ କହିବି ପାଳିଆ ଭାଇ ଖାଲି ପାହାଡ଼ ପାହାଡ଼ ରସଗୋଲା ଆସି ତଙ୍କ ଗାଁ ହେଇଗଲା
2: ତାହେଲେ ତ ଲୋକେ ପୁରା ପାହାଡ଼ଟାକୁ ଖାଇଦେଇଥିବେ
1: ଆଉ ସାଜସଜା କଥା କହିବି କଣ ସଖା ଫଳେ ପୁଷ୍ପେ ଭରା
2: ଶସ୍ୟ ଜଣା ଯାଉଛି ପଦଟା କୋଉ ଗୀତ ଭିତରୁ ତମେ ଘୋଷି ପକେଇ ଦେଇଛ
1: କହିଲ ଗୀତରୁ ଘୋଷିଛି ଯା ଯା ତମ ସାଙ୍ଗରେ କି କଥାବାର୍ତ୍ତା ହେ ତମେ ମତେ ଥଟା କରୁଛ ଆଉ
2: ଆହେ ଥଟା ଛାଡ଼ ସମ୍ରାଟ ଆସିଲେଣି
1: ଆସିଲେଣି
2: ଜୟ ରାଜା ମହାମହାପାଧାୟ ବୁଦ୍ଧି ଜ୍ଞାନ ଲାବଣ୍ୟ ପରିପୂର୍ଣ୍ଣ ତ୍ରିଭଙ୍ଗୀ ଥାମ ସତ୍ରଶ୍ରୀ ନା ସିନ୍ଧୁ ଶ୍ରୀ ଶ୍ରୀ ଶ୍ରୀ ଶହେ ଆଠ ଶ୍ରୀ ବଜ୍ରବାହୁଙ୍କର ଜୟ
1: ପରାକ୍ରମୀ କୋଟି ବର୍ଗେଶ୍ୱର ଭାରତେଶ୍ୱର ହସ୍ତିନାପୁରେଶ୍ୱର ଶ୍ରୀ ଶ୍ରୀ ଶ୍ରୀ ଦୁଇଶହ ଷୋହଳ ଶ୍ରୀ ବଜ୍ରବାହୁଙ୍କର ଜୟ ହେଉ
3: ତୁମ୍ଭ କାର୍ଯ୍ୟରେ ଆମ୍ଭେ ସନ୍ତୁଷ୍ଟ ଅଛୁ ପ୍ରୀତ ଅଛୁ
1: ଆଜି ସମ୍ରାଟଙ୍କର ପ୍ରୀତ ହବା ଦିନ ଅଟଇ ଛାମୁ ଆଜି ଛାମୁଙ୍କର ଖଉର ଉତ୍ସବ
3: ନା ପ୍ରୀତ ଯଥା ଶୀଘ୍ର ଖଉର କାର୍ଯ୍ୟ ସମାପନ କର
4: ମଣିମା ଛାମୁଙ୍କର ଖଉର ଉତ୍ସବ ପାଇଁ ମହେନ୍ଦ୍ର ବେଳା ଆବଶ୍ୟକ
3: ଉତ୍ତମ ରୂପେ ଖଉର କ୍ରିୟା ସମାପନ କରିବ
1: ମହେନ୍ଦ୍ର ବେଳା ଯେତେବେଳେ ଆସୁନା କାହିଁକି ଖଉର କ୍ରିୟା କିନ୍ତୁ ମହାସମାରୋହରେ ସମାପ୍ତ ହେବା ଆବଶ୍ୟକ
3: କର୍ତ୍ତବ୍ୟରେ ସାମାନ୍ୟତମ ତ୍ରୁଟି ହେଲେ ତୁମ୍ଭେ ଶୁଳିଦଣ୍ଡ ପାଇବ
4: ମଣିମା କର୍ତ୍ତବ୍ୟରେ ତ୍ରୁଟି ଥିଲେ ଏ ଅକିଞ୍ଚନ କଣ ଖଉର କାର୍ଯ୍ୟ କରିବା ପାଇଁ ଏ ସୌଭାଗ୍ୟର ଅଧିକାରୀ ହୁଅନ୍ତା
3: ଯଥା ଶୀଘ୍ର ଖଉର କାର୍ଯ୍ୟ ଆରମ୍ଭ କରାଯାଉ
4: ଗାନ୍ଧାର ଦେଶରୁ ଆସିଥିବା ଏହି ସୁଶୀତଳ ସୁଗନ୍ଧ ଜଳରେ ଛାମୁଙ୍କର ମୁଖ ପ୍ରକ୍ଷାଳନ କରାଯିବ
1: ଆଘ୍ରାଣ କାହିଁ ଦେଖି ଦେଖି ଆମ୍ଭେ ଟିକେ ଆଘ୍ରାଣ କରିବୁ
4: ଆଘ୍ରାଣ କରିବ ରୁହ ଛାମୁଙ୍କର ପୁରା ମୁଖ ପ୍ରକ୍ଷାଳନ କରାଯିବ
3: ବିଦୂଷକଙ୍କୁ ସୁଗନ୍ଧ ଜଳ ଆଘ୍ରାଣ କରିବା ପାଇଁ ସୁଯୋଗ ଦିଅ
1: କି ବାସ୍ନା
2: ସତେ ଯେମିତି ହାସ୍ନା ହେ ନା
3: ଖଉର କାର୍ଯ୍ୟ ଆରମ୍ଭ କରୁନା ପିତ
4: କରୁଛି ଛାମୁ କି ତାଡି
1: ଏହା ଏପରି ସେପରି ଦାଢି ନୁହେଁ ନା ପିତ ମହାଶୟ ଖୋଦ ସମ୍ରାଟଙ୍କର ଦାଢ଼ିଟି
4: କି କୋମଳ କି ମସୃଣ
2: ମନେ ହେଉଛି ଯେପରି ଅବିକଳ ଗାନ୍ଧାର ଦେଶର ରେଶମ
4: ମୟୂର ଚନ୍ଦ୍ରିକା ପରି ନିଶ ଧୋଇଟି
1: ଦେଖତ ଦେଖତ କି ଗାଢ କୃଷ୍ଣ ବର୍ଣ୍ଣ
4: ଏହା ପୌରୁଷର ଲକ୍ଷଣ
1: ନାପିତ ମହାଶୟ ଏ ମଣିମାଙ୍କ ଦାଢି କର୍ତ୍ତନ ପରେ ମତେ ସେଥିରୁ ମୁଠେ ଖଣ୍ଡେ ଦେବେ
2: ମୋ ପାଇଁ ମତେ ଛୋଟିଆ ପୁରିଟି ବାନ୍ଧି ଦେଇଥିବେ
4: ଏସବୁ ଅତି ମହାର୍ଘ୍ୟ ଦ୍ରବ୍ୟ
3: ନାପିତ
4: ମଣିମା
3: ବିଦୂଷକ ଦ୍ୱୟଙ୍କୁ ଆମ୍ଭ ଦାଢିରୁ କିଞ୍ଚିତ କିଞ୍ଚିତ ପ୍ରଦାନ କର
1: ମଣିମା
4: ଛାମ ଏଣିକି ମଣିମାଙ୍କର ଦାଢି ନିଶକୁ ଭଣ୍ଡାର ଘରେ ରଖାଯାଉ
3: କାହିଁ ପାଇଁ
4: ଛାମୁ ହସ୍ତିନାନଗରର ପ୍ରଜାମାନେ ଆପଣଙ୍କର ଦାଢି ନିଶ ନଖ ପୂଜା କରିବେ
1: ପୂଜା କରି ଧନ୍ୟ ହେଇଯିବେ
2: ହେଇଯିବେ
3: ଏବଂ ତ ଗଭୀର କଥା ଏହା ମଧ୍ୟରେ ନିହିତ ଅଛି ତାହେଲେ ଭେଣ୍ଡୁର ପିଟି ମୋ ସାମ୍ରାଜ୍ୟରେ ଏକଥା ପ୍ରଚାର କରାଯାଉ
1: ଆଜି କରାଯିବ ଛାମୁ ଆଜି କରାଯିବ ମଣିମା ଏତେ ଦିନ ଧରି ଆମେ ଦି ଜଣ ଆପଣଙ୍କ ରାଜ ପ୍ରାସାଦରେ ରହିଲୁ ଆମ୍ଭ କଥା ଟିକେ ବୁଝିଲେ ନାହିଁ ଛାମୁ
3: ତୁମ୍ଭେ ଦୁହେଁ ଆମ୍ଭର ଅତି ପ୍ରିୟଜନ
1: ହଁ ଛାମୁ
3: ତେଣୁ ଆଜି ମୁଁ ତୁମ୍ଭଙ୍କୁ ସୁଖଦା ଗୁରୁକୁଳ ଆଶ୍ରମକୁ ପଠାଉଛି
1: ହଁ ଛାମୁ
3: ସେ

0: ଶୁଭେ କୁଳପତି ହେଇ ରହିବ। ଅବଶ୍ୟ ଆଜିକାଲି ଆଶ୍ରମରେ ନାବାଳକ ଆର୍ଯ୍ୟପୁତ୍ର ମାନଙ୍କ ଗାଲରେ ନୂତନ ଶ୍ମଶୃଗ ଜଳୁଛି, ତେଣୁ ମାନସିକ ବିକୃତି ହେଉଛି ଏବଂ ମଝିରେ ମଝିରେ ସେମାନେ କୁଳପତିଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଦେଉଛନ୍ତି।
1: ଅଶ୍ଳୀଳ ଗାଳି ଶୁଣିବା ମୋର ଅଭ୍ୟାସ ଅଛି ମଣିମା।
2: ମଣିମା ଟିକେ ମୋ କଥା ଶୁଣିବା ହଉ ମଣିମା।
0: ଆଚ୍ଛା, ଏ ଦେଶର କଳା ସଂସ୍କୃତି ଏବଂ ନୃତ୍ୟ ଇତ୍ୟାଦି ପର୍ଯ୍ୟବେକ୍ଷଣ କରିବା ପାଇଁ ଆମ୍ଭେ ରାଜା ବଜ୍ରବାହୁ ଏକ ସମିତି ସ୍ଥାପନ କରିଛୁ, ତୁମ୍ଭେ ଯାଇ ସେହି ସମ୍ପାଦକ ହୋଇ ରହିଯାଅ।
2: ଛାମୁ, ହସ୍ତିନା ସାମ୍ରାଜ୍ୟର ପ୍ରତିବର୍ଷ ଯେଉଁ ସାହିତ୍ୟ ସଂସ୍କୃତି ପଢୁଅଛି ତା ଉତ୍ତମ କି ଅଧମ ଆମେ କିପରି ଜାଣିବୁ? ଆମ୍ଭେ ଯେ ସମ୍ରାଟଙ୍କ ଉଆସ ରହି କଳା ସଂସ୍କୃତିକୁ ପାଶୁରି ଦେଲୁ।
0: ସାହିତ୍ୟ ଏକ ମାୟା, ତାହା ଆମ୍ଭ ଭଳି ଜ୍ଞାନୀ ସମ୍ରାଟଙ୍କୁ ମଧ୍ୟ ଅଗୋଚର। ତେବେ ତୁମ୍ଭେ ଗୋଟିଏ କାର୍ଯ୍ୟ କରିବ, ସୀମାନ୍ତ ଉପାନ୍ତ ଅନୁନ୍ନତ ଅଞ୍ଚଳକୁ ବୁଲିଯିବ। ଥରେ କେବଳ ହସ୍ତିନା ନଗରରେ ବୁଲି ଆସିଲେ ଘୋଟକ ସହିଷ ମଧ୍ୟ ସାହିତ୍ୟ ଚାଷ କରିବା ଦେଖିପାରିବ, ତେଣୁ ଉତ୍ତମ ସାହିତ୍ୟିକ ନିର୍ବାଚନ କଲାବେଳେ କେବଳ ହସ୍ତିନା ନଗରରୁ ହିଁ କରିବ।
2: ପରାକ୍ରମୀ କୋଟି ବର୍ଗେଶ୍ୱର ଭାରତ ଧୀଶ୍ୱର ହସ୍ତିନାପୁରେଶ୍ୱର।

0: ସମ୍ରାଟ ବଜ୍ରବାଙ୍କର ଆଜ୍ଞା। ସମ୍ରାଟଙ୍କର ଦାଢ଼ି ନିଶ ଓ ନଖ ଏଣିକି ହସ୍ତିନାର ଭଣ୍ଡାର ଘରେ ମହଜୁଦ ରହିବ। ଯେଉଁମାନେ ବିଭିନ୍ନ ଓଷା ବ୍ରତ କରୁଛନ୍ତି ସେମାନେ ତାହା ନ କରି ଏଣିକି ସମ୍ରାଟଙ୍କର ଦାଢ଼ି ନିଶକୁ ପୂଜା କରିବେ।
1: ସଖା, ଏହି ରାଜପ୍ରାସାଦ ଛାଡ଼ି ଚାଲିଯିବା ପାଇଁ ଭାରି ଦୁଃଖ ଲାଗୁଛି ସଖା।
2: ସଖା, କେହି ରହି ନାହିଁ, ରହିବେ ନାହିଁ ଟି ଭବରଙ୍ଗ ମଞ୍ଚ ତଳେ।
1: ଇଏ ଅଧମକୁ ମନେ ରଖିଥିବ ସଖା।
2: ପରୋକ୍ଷରେ କିମ୍ବା ପ୍ରତ୍ୟକ୍ଷରେ ଆପଣଙ୍କ ନିକଟରେ ମୁଁ କିଛି ଦୋଷ କରିଥିଲେ କ୍ଷମା ଦେବ ମୋତେ ସଖା।
1: ବିଧାୟ ବେଳାରୁ ହୃଦୟ ଖାଲି ଆନ୍ଦୋଳିତ ହେଇଯାଉଛି ସଖା।
2: ସଖା ସଖା ସଖା
3: କଣ ଧରି ଆସିଲାଣି
4: ଶୀଳଭଦ୍ର? ଇଏ ଏ ସୋମରସ କେଉଁ ଦେଶର?
5: ଆସ୍ତି ଆସ୍ତି,
4: କାହିଁକି ଆସ୍ତେ କହିବେ? ମୋର କଣ କହିବାର ଅଧିକାର ନାହିଁ?
5: ବ୍ରହ୍ମଦତ୍ତ, ତମେ କିଛି ସମୟ ପାଇଁ ବିଶ୍ରାମ କର। ନିଶା ଦ୍ରବ୍ୟ ସେବନ କଲେ ତୁମ୍ଭେ ମହର୍ଷି ମାନଙ୍କ ପରି ବ୍ୟବହାର କରୁଅଛ।
4: ଆମ୍ଭେ ଏ ନଗର ସର୍ବଶ୍ରେଷ୍ଠ ଜ୍ଞାନୀ ପୁରୁଷ, ଆବଶ୍ୟକ ହୁଅନ୍ତେ ଆମେ ମହର୍ଷି ମଧ୍ୟ ହୋଇପାରୁ।
5: ଆହେ, ଏତେ ଉଚ୍ଚ ସ୍ତରରେ ଚିତ୍କାର କରୁଅଛ କାହିଁକି? ସମ୍ରାଟ ବଜ୍ରବାହୁଙ୍କର ପରାକ୍ରମ କଣ ଜାଣିନ?
4: ସମ୍ରାଟଙ୍କୁ ଗୁଳି ମାର, ସେ ଜୀବିତ ନା ମୃତ? ଜୀବିତ ଥିଲେ ହସ୍ତିନାପୁରର ସମସ୍ତ ଶିକ୍ଷାଶ୍ରମକୁ ଲୋପ କରି ଦିଆଯାଇଥାନ୍ତା।
5: ଦେଖନ୍ତୁ, ଘନ ଘୋର ଅରଣ୍ୟ ମଧ୍ୟରେ ଥିବା ଶିକ୍ଷାଶ୍ରମ ଗୁଡିକୁ ଖାଦ୍ୟ ଓ ପରିଚ୍ଛଦ ପଠାଇବା ପାଇଁ ଅର୍ଥ ନାହିଁ।
4: ସେଥିପାଇଁ ଆପଣଙ୍କ ଅର୍ଥ ମନ୍ତ୍ରଣାଳୟ ଦାୟୀ।
3: ରାଜା ବଜ୍ରବାହୁଙ୍କ ଶାସନରେ ଆପଣ ଉଚ୍ଚସ୍ତରରେ କଥାବାର୍ତ୍ତା କରିପାରିବେ ନାହିଁ।
4: ରାଜ୍ୟ ସାରା ସମ୍ରାଟଙ୍କ ବିରୁଦ୍ଧରେ ବିପ୍ଳବ ହେଲାଣି।
3: ସମ୍ରାଟ ଜାଣିଲେ ସେମାନେ ଶୁଳି ଦଣ୍ଡ ପାଇବେ।
4: ତା ପୂର୍ବରୁ ମୁଁ ଏ ରାଜ୍ୟ ଛାଡ଼ି ଚାଲିଯିବାକୁ ଚାହେଁ।
3: ରାଜ୍ୟ ଛାଡ଼ି ଚାଲିଯିବ? ତମେ କୃତଜ୍ଞ? ସମ୍ରାଟଙ୍କର ଏହି ସଙ୍କଟମୟ ପରିସ୍ଥିତିରେ ତମେ ରାଜ୍ୟ ଛାଡ଼ି ଚାଲିଯିବା ପାଇଁ ସ୍ଥିର କରିଛ?
4: କାରଣ ତମେମାନେ ସବୁ ଦୁର୍ନୀତିଗ୍ରସ୍ତ, ଆଉ ଏ ରାଜା ଜଣେ ପାଗଳ।
3: ରାଜ୍ୟର ନିରାପତ୍ତା ଦୃଷ୍ଟିରୁ ମୁଁ ତୁମକୁ ବନ୍ଦୀ କରିବି। ରାଜାଙ୍କ ସମ୍ମୁଖରେ ତୁମର ବିଚାର ହେବ।
4: ମୁଁ ତମ ସମ୍ରାଟଙ୍କୁ ସ୍ୱୀକାର କରେ।
3: ବିଶ୍ୱାସଘାତକ ଶୀଳଭଦ୍ରର ଶାଣିତ ତରବାରୀ ଦିଏ ତୁମର ଉଚିତ ଜବାବ ଦେବ।

0: ମୁଁ ଦେଖୁଛି ଏ ସାମ୍ରାଜ୍ୟରେ ଭୂତପ୍ରେତମାନେ ମଧ୍ୟ ବି
1: କିନ୍ତୁ ଏ ବ୍ୟକ୍ତି ନିଜର କ୍ଲେଶ ବର୍ଣ୍ଣନା କଲାବେଳେ ତାର ନାସିକା ଆନ୍ଦୋଳିତ ହେଉଥିଲା କାହିଁକି
0: ମୃତ ବ୍ୟକ୍ତିଙ୍କ ହୃଦୟ ଆନ୍ଦୋଳିତ ହେଉଥିଲା
1: ହୃଦୟ ହୃଦୟ ତାହା ପୁଣି କଣ ଅମାତ୍ୟ ଶୈଳଭଦ୍ର
0: ତାହା ଏକ ବସ୍ତୁ ଗୋଟେ ଛାଉ ତା ଦ୍ୱାରା ରାଗ ପ୍ରେମ ଘୃଣା ଇତ୍ୟାଦି ଜାତ ହୁଏ
1: ସତେ ପୃଥିବୀରେ ହୃଦୟ ନାମକ ଏହି ଆଶ୍ଚର୍ଯ୍ୟ ଦ୍ରବ୍ୟ ଅଛି ବୋଲି ଆମ୍ଭେ ତ ଜାଣିନଥିଲୁ ସୁନ୍ଦର ଅତି ସୁନ୍ଦର ଶୈଳଭଦ୍ର
0: ଛାମୁ
1: ଆମ୍ଭ ରାଜ୍ୟରେ ହୃଦୟ ନାମକ ଏହି ବସ୍ତୁ ଅଛି
0: କ୍ଷମା କରିବେ ମଣିମା ଆମ୍ଭ ରାଜକୋଷରେ ହୃଦୟ ନାହିଁ କିନ୍ତୁ ଲୋକଙ୍କ ପାଖରେ ଏ ଯାବତ୍ କିଛି କିଛି ହୃଦୟ ଅଛି ବୋଲି ମୋର ବିଶ୍ୱାସ
1: ତାହେଲେ ଆଦେଶ ଜାରି କର ଜନତା ହୃଦୟ ଗୁଡିକୁ ନିଜ ପାଖରେ ନ ରଖି ଜାତୀୟ ପାଣ୍ଠିକୁ ଦାନ କରନ୍ତୁ
0: କିନ୍ତୁ ଛାମୁ ଗୋଟିଏ ଦୁଃସମ୍ବାଦ ଅଛି ଅମାତ୍ୟ ବ୍ରହ୍ମଦତ୍ତ ଗୁରୁକୁଳ ଆଶ୍ରମର ଶିଷ୍ୟମାନଙ୍କୁ ଉତ୍ତେଜିତ କରାଇଅଛନ୍ତି
1: ବ୍ରହ୍ମଦତ୍ତ
0: ବର୍ତ୍ତମାନ ରାଜ୍ୟରେ ବିପ୍ଳବର ଅଗ୍ନି ଜଳୁଛି ମଣିମା
1: ନା ଆମ୍ଭ ବିପକ୍ଷରେ ସ୍ୱର ଉତ୍ତୋଳନ କରିବା ପାଇଁ ଏ ରାଜ୍ୟରେ କେହି ଜନ୍ମ ହେଇନାହାନ୍ତି
2: ମୁଁ ଜନ୍ମ ହେଇଛି ବ୍ରହ୍ମଦତ୍ତ ଏହି ଅନ୍ଧାରୀ ଶାସନ ଭାଙ୍ଗି ଦେବି
1: ଅମାତ୍ୟ ବ୍ରହ୍ମଦତ୍ତ
2: ଆପଣ ନିର୍ଭୀକ ସମ୍ରାଟ ଆପଣ ସ୍ୱାର୍ଥପର ସମ୍ରାଟ ଆଜି ମୁଁ ଏଠାରେ ସହି ଦେବା ପାଇଁ ଆସିଛି ସମ୍ରାଟ ଚିତ୍କାର କରି ତୁମେ ବିପ୍ଳବର ଫଳକୁ ବନ୍ଦ କରିପାରିବ ନାହିଁ
1: ବ୍ରହ୍ମଦତ୍ତକୁ ଶୁଣି ଦିଅ ବ୍ରହ୍ମଦତ୍ତକୁ ଶୁଣି ଦିଅ
2: ଶୁଣି କେତେ ଜଣ ଅମାତ୍ୟଙ୍କୁ ଶୁଣି ଦେଇ ଏ ରାଜ୍ୟ ଶାସିତ ହେବ ସମ୍ରାଟ ଆପଣଙ୍କ ଆଦେଶରେ ହସ୍ତିନାପୁର ସାମ୍ରାଜ୍ୟରେ ଜନତାଙ୍କ ହୃଦୟକୁ କାଟି ଦିଆଯାଇଛି ସମସ୍ତ ବୁଦ୍ଧି ବିକ୍ରୟ କରିଦିଆଯାଇଛି ଗୁରୁକୁଳ ଆଶ୍ରମର ଆଚାର୍ଯ୍ୟମାନେ ଇଟା ପଥର ବୋହୁଛନ୍ତି
1: ତାର ଆମର ଇଚ୍ଛା
2: ନା ଗୋଟାଏ ନର ବିଷ୍ଣୁ ଇଚ୍ଛାରେ କୋଟି କୋଟି ଜନତାର ଭାଗ୍ୟ ନିୟନ୍ତ୍ରିତ ହୋଇପାରେ ନା ମୁଁ ଆଜି ଆପଣଙ୍କର କ୍ଷମତାର ମୃତ୍ତିକା ଭାଣ୍ଡକୁ ଭାଙ୍ଗିଦେବି
1: ଏଇ ମୋ ଆଖି ଆଗରେ ଏତେ ବଡ଼ କ୍ଷମତାର ଭାଣ୍ଡଟି ଭାଙ୍ଗିଗଲା ଓ କି ଯନ୍ତ୍ରଣା କି ଯନ୍ତ୍ରଣା
2: ସମ୍ରାଟ ଏ ଅନ୍ଧାରୀ ଶାସନର ରାତି ପାହି ଆସୁଛି

ଆପଣମାନେ ଶୁଣୁଥିଲେ ନାଟକ ମହାନାଟକ, ରଚନା କରିଥିଲେ ରମେଶ ପ୍ରସାଦ ପାଣିଗ୍ରାହୀ, ପ୍ରଯୋଜନା ନିଶିତ ନାୟକ, ସହଯୋଗିତା ଗୋବର୍ଦ୍ଧନ ଦେବାଙ୍ଗନ, ସଙ୍ଗୀତ ରାଖେଲ ଚନ୍ଦ୍ର ମହାନ୍ତି। ବିଭିନ୍ନ ଭୂମିକାରେ ଅଂଶଗ୍ରହଣ କରିଥିଲେ ସମ୍ରାଟ ବ୍ରଜବାହୁ, ଅଭୟ କୁମାର ପଟ୍ଟନାୟକ, ବ୍ରହ୍ମତତ୍ତ ରବିନାରାୟଣ ମିଶ୍ର, ଶୀଳଭଦ୍ର ଧୀରା ଚୌଧୁରୀ, ବିଦୂଷକ ଦୀନବନ୍ଧୁ ଦାସ, ଦ୍ୱିତୀୟ ବିଦୂଷକ ନରେନ୍ଦ୍ର କୁମାର ବେହେରା, କର୍ଣ୍ଣାଟକ ଜମିଦାର ଶାମିଳେନ୍ଦୁ ଭଟ୍ଟାଚାର୍ଯ୍ୟ, କଳିଙ୍ଗ ରାଜକୁମାର, ଦାଉଦର ରହମାନ, ଶ୍ୱେତାଙ୍ଗ ସୌଦାଗର ରବିନୀ ଘୋଷ, ଅବନ୍ତୀ ସାଧବ ରଜନୀକାନ୍ତ ମହାନ୍ତି, ଦୂତଗୋନାପିତ ଅନନ୍ତ କୁମାର ଦାସ, ଘୋଷକ ଅନାଦିଚରଣ ସାହୁ, ମୃତ ବ୍ୟକ୍ତି ବିଭୁ ପ୍ରସାଦ ସ୍ୱାଇଁ, ପ୍ରଥମ ସଖୀ ଚୌଧୁରୀ ରଞ୍ଜିତା ପ୍ରହରାଜ, ଦ୍ୱିତୀୟ ସଖୀ ରାଣୀ ମହାନ୍ତି, ରାଣୀ କେତକୀ ଗନ୍ଧା ଭୂମିକାରେ ମାଳବିକା ରାୟ।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 meter ତଥା 972 kHz ଯୋଗେ। ଆମର ଏହି ପ୍ରସାରଣ ଡିଟିଏଚ୍ ଏବଂ ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ଆପଣମାନେ ଶୁଣିପାରୁଛନ୍ତି।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଟ୍ଜ ଯୋଗେ। ଆମର ଏହି ପ୍ରସାରଣ DTS ଏବଂ ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ଆପଣମାନେ ଶୁଣିପାରୁଛନ୍ତି।

ଶୁଣନ୍ତୁ, ଆଜି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଅବଲା ଗୀତ ପ୍ରଚାର କରିବୁ ଆଜି ଦିନ 11:10। ଏଥିରେ ଶୁଣିବେ କେତୋଟି ଭଜନ ଏବଂ ଆଧୁନିକ ଗୀତ ଶିଳ୍ପୀ ଗୋପାଳକୃଷ୍ଣ ସାହୁଙ୍କ କଣ୍ଠରେ। ଓଡ଼ିଶୀ କୀର୍ତ୍ତନ ଦିନ 11:30 ପରିବେଷଣ କରିବେ କୈଳାସ ଚନ୍ଦ୍ର ଜେନା ଏବଂ ସାଥୀ। ମଞ୍ଜୁଳ ମଧ୍ୟାହ୍ନ ଶ୍ରୋତାଙ୍କ ଅନୁରୋଧରେ ହିନ୍ଦୀ ଏବଂ ଓଡ଼ିଆ କଥାଚିତ୍ରର ଗୀତ ପ୍ରଚାର କରିବୁ ଆଜି ଦିନ 12। ଯୋଡ଼ି ମହୁରୀ ବାଦ୍ୟ ଦିନ 1:10 ପରିବେଷଣ କରିବେ ବାବାଜୀ ଚରଣ ସାମଲ।

ଦିନ ଗୋଟେ ବାଜି 20 ମିନିଟ୍ରେ ନାରୀମହଲରେ ଲେଖା ଓ ଲେଖିକା ଏଥିରେ ଶୁଣିବେ ସ୍ୱପ୍ନା ମିଶ୍ରଙ୍କ ସହିତ ସାକ୍ଷାତକାର। ଓଡ଼ିଆ କଥା ଚିତ୍ର ଗୀତ ପ୍ରଚାର କରିବୁ ଦିନ 2:45। ଅସରନ୍ତି ଅପରାହ୍ନରେ ହିନ୍ଦୀ କଥାଚିତ୍ରର ଗୀତ ପ୍ରଚାର କରିବୁ ଆଜି ଅପରାହ୍ନ 3:00। ଚିରହରିତ୍ରୀରେ ଶ୍ରୋତାଙ୍କ ଏସ୍ଏମ୍ଏସ୍ ଜରିଆରେ ଓଡ଼ିଆ ଲଘୁ ସଙ୍ଗୀତ ଏବଂ ଆଲବମ୍ ଗୀତ ପ୍ରଚାର କରିବୁ ଆଜି ଅପରାହ୍ନ 4:00।

ସମବେତ କଣ୍ଠରେ ଦେଶଭକ୍ତି ଗୀତ ଅପରାହ୍ନ 4:55, ଓଡ଼ିଆ ଆଲବମ୍ ଗୀତ ଅପରାହ୍ନ 5:00, ଅପରାହ୍ନ 5:30 ଯୁବବାଣୀରେ ଅନ୍ୟସା କାର୍ଯ୍ୟକ୍ରମ। ଏଥିରେ ଶୁଣିବେ 3D ପେଣ୍ଟିଂ ଶୁଭଶ୍ରୀ ନାୟକଙ୍କ ସହିତ କଥାବାର୍ତ୍ତା, ଶେଷରେ ସ୍ପୋର୍ଟସ୍ ରାଉଣ୍ଡ ଅଫ୍।

ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀ ରାମଚରିତ ମାନସର 42ତମ ଭାଗ ପ୍ରଚାର କରିବ ସନ୍ଧ୍ୟା 6:10। ଯୁବଶକ୍ତି ସନ୍ଧ୍ୟା 6:30 ଆଲୋଚନାର ବିଷୟ ରହିଛି ଏକ ସୁସ୍ଥ ଶୈଶବ ଏକ ପ୍ରଗତିଶୀଳ ସମାଜର ମୂଳଭିତ୍ତି। ଆଲୋଚିକା ଶ୍ୱେତା ରାଉତ। ଓଡ଼ିଆ କଥା ଚିତ୍ରଗୀତ ପ୍ରଚାର କରିବୁ 7:02। କୋରାପୁଟ ଜିଲ୍ଲାର ହାଲଚାଲ ପ୍ରଚାର କରିବୁ 7:25। କୃଷି ସଂସାର 7:30। ଆଲୋଚନାର ବିଷୟ ରହିଛି ବ୍ୟବସାୟିକ ଭିତ୍ତିରେ ସୋୟାବିନ ଚାଷ। ଏ ସମ୍ପର୍କରେ ଆଲୋଚନା କରିବେ ଡକ୍ଟର ସୁଭାଷ ଚନ୍ଦ୍ର ସାହୁ। ହିନ୍ଦୀ କଥା ଚିତ୍ର ଗୀତ 8:02। ଓଡ଼ିଶୀ ଗୀତ 8:30। ଶିଳ୍ପୀ ବାଳକୃଷ୍ଣ ବେହେରା। ପବ୍ଲିକ ସ୍ପିକ୍ 9:30 ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। କେନ୍ଦ୍ର ସରକାରଙ୍କ 12 ବର୍ଷ ପୂର୍ତ୍ତି ପୂରଣ ଉପଲକ୍ଷେ ଏକ ସ୍ୱତନ୍ତ୍ର ଦ୍ୱିଭାଷିକ କାର୍ଯ୍ୟକ୍ରମର ରେକର୍ଡିଂ ଶୁଣିପାରିବେ ଆଜି 10:00। ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ଅଲି ଆକବର ଖାନ୍ଙ୍କ ଦ୍ୱାରା ସରୋଦବାଦନ ଶୁଣିପାରିବେ ଆଜି 10:35। ଶୁଣିଲେ ଆଜି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଏଥର ଶୁଣନ୍ତୁ ପାଣିପାଗର ସ୍ଥାନୀୟ ସୂଚନା। ପାଣିପାଗର ସ୍ଥାନୀୟ ସୂଚନାରୁ ଜଣାଯାଇଛି ଆସନ୍ତା 24 ଘଣ୍ଟା ମଧ୍ୟରେ ଭୁବନେଶ୍ୱର ଏବଂ ତା'ର ଆଖପାଖ ଅଞ୍ଚଳରେ ପାଗ ମୁଖ୍ୟତଃ ଶୁଖିଲା ରହିବା ସହିତ ପ୍ରବଳରୁ ଅତିପ୍ରବଳ ଗୁଳିଗୁଳିର ସମ୍ଭାବନା ରହିଛି ଏବଂ ତା ସହିତ ସ୍ଥାନେ ସ୍ଥାନେ କାଳବୈଶାଖୀର ମଧ୍ୟ ସମ୍ଭାବନା ରହିଛି। ଶୁଣିଲେ ପାଣିପାଗର ସ୍ଥାନୀୟ ସୂଚନା।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଅବଲା ଗୀତରେ ପ୍ରଚାର କରୁଛୁ କେତୋଟି ଗୀତ, ଆଧୁନିକ ଏବଂ ଭଜନ, ଶିଳ୍ପୀ ଗୋପାଳ କୃଷ୍ଣ ସାହୁଙ୍କ କଣ୍ଠରେ। ଶିଳ୍ପୀ ପ୍ରଥମେ ଗାଇଛନ୍ତି ଭଜନ କୁଳମଣି ଦାସଙ୍କ ରଚନାରୁ।

ଅବଲା ଗୀତରେ ଶିଳ୍ପୀ ଗୋପାଳକୃଷ୍ଣ ସାହୁ ପରବର୍ତ୍ତୀ ଭଜନ ଗାଇଛନ୍ତି କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ରଚନାରୁ।

ଅବଲାଗିତରେ ଶେଷରେ ଶିଳ୍ପୀ ଗୋପାଳକୃଷ୍ଣ ସାହୁ ଆଧୁନିକ ଗୀତ ଗାଇଛନ୍ତି କୁଳମଣି ଦାସଙ୍କ ରଚନାରୁ।

ଅବଲା ଗୀତରେ ଆପଣମାନେ ଶୁଣିଥିଲେ ଶିଳ୍ପୀ ଗୋପାଳକୃଷ୍ଣ ସାହୁଙ୍କ କଣ୍ଠରେ କେତୋଟି ଭଜନ ଏବଂ ଆଧୁନିକ ଗୀତ। ଗୀତ ରଚନା କରିଥିଲେ କୁଳମଣି ଦାସ, କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର। ବିଭିନ୍ନ ଯନ୍ତ୍ରସଙ୍ଗୀତରେ ଯେଉଁମାନେ ସହଯୋଗ କରିଥିଲେ ସେମାନେ ହେଲେ ଭାୟୋଲିନ୍ରେ କୁମାର ଚନ୍ଦ୍ର ମହାନ୍ତି, ଫ୍ଲୁଟ୍ରେ ପ୍ରଦୀପ୍ତ ଶେଖର ମହାପାତ୍ର, କିବୋର୍ଡ଼ରେ ସୁନୀଲ କୁମାର ମହାପାତ୍ର ଏବଂ ତବ୍ଲାରେ ପ୍ରଦ୍ୟୁମ୍ନ କିଶୋର ନାୟକ। ଅଭୁଲା ଗୀତ ଆଜି ପାଇଁ ଏତିକି।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 meter ତଥା 972 kHz ଯୋଗେ। ଆମର ଏହି ପ୍ରସାରଣ ଡିଟିଏସ୍ ଏବଂ ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ଆପଣମାନେ ଶୁଣିପାରୁଛନ୍ତି। କାର୍ଯ୍ୟକ୍ରମ ମାଧ୍ୟମରେ ଆମେ ଆପଣଙ୍କୁ ପୁନର୍ବାର କହି ରଖୁଛୁ ଯେ ଆଜି ଦିନ 1:20 ନାରୀ ମହଲରେ ଲେଖା ଓ ଲେଖିକା, ଏଥିରେ ଶୁଣିବେ ସ୍ୱପ୍ନା ମିଶ୍ରଙ୍କ ସହିତ ସାକ୍ଷାତକାର।

ଯୁବଶକ୍ତି ଆଜି ସନ୍ଧ୍ୟା 6:30ରେ ଆଲୋଚନାର ବିଷୟ ରହିଛି ଏକ ସୁସ୍ଥ ଶୈଶବ ଏକ ପ୍ରଗତିଶୀଳ ସମାଜର ମୂଳ ଭିତ୍ତି। ଆଲୋଚିକା ଶ୍ୱେତା ରାଉତ।

କୃଷି ସଂସାରରେ ରାତି 7:30 ଆଜି ଆଲୋଚନାର ବିଷୟ ରହିଛି ବ୍ୟବସାୟିକ ଭିତ୍ତିରେ ସୋୟାବିନ ଚାଷ। ଏ ସମ୍ପର୍କରେ ଆଲୋଚନା କରିବେ ଡକ୍ଟର ସୁଭାଷ ଚନ୍ଦ୍ର ସାହୁ। ଓଡ଼ିଶୀ ଗୀତ ରାତି 8:30 ଶିଳ୍ପୀ ବାଳକୃଷ୍ଣ ବେହେରା। ଆପଣମାନେ ଶୁଣିଥିଲେ ଆଜି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମରୁ କେତୋଟି। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 meter ତଥା 972 kHz ଯୋଗେ। ଆମର ଏହି ପ୍ରସାରଣ DTH ଏବଂ ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ଆପଣମାନେ ଶୁଣିପାରୁଛନ୍ତି।

ଶୁଣିଲେ ଓଡ଼ିଶୀ କୀର୍ତ୍ତନ ପରିବେଷଣ କରିଥିଲେ କୈଳାସ ଚନ୍ଦ୍ର ଜେନା ଏବଂ ସାଥୀ। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରସାରିତ ହେଉଛି 308.6 meter ତଥା 972 kHz ଯୋଗେ ଆକାଶବାଣୀ କଟକ। ଶ୍ରୋତାବନ୍ଧୁମାନଙ୍କୁ ସ୍ୱାଗତ ଜଣାଇ ଆରମ୍ଭ କରୁଛୁ ଆପଣମାନଙ୍କ ଏସ୍ଏମ୍ଏସ୍ ମାଧ୍ୟମରେ ଅନୁରୋଧରେ ହିନ୍ଦୀ ଏବଂ ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ମଞ୍ଜୁଳ ମଧ୍ୟାହ୍ନ। ପ୍ରଥମ ଏସ୍ଏମ୍ଏସ୍ଟିକୁ ଦେଇଛନ୍ତି ସୋମନାଥ ସାହୁ ଜିକରଣ ପଟାମୁଣ୍ଡାଇ କେନ୍ଦ୍ରାପଡ଼ାରୁ। ଆପଣ ଅନୁରୋଧ କରିଛନ୍ତି ଖତ୍ର କି ଖିଲାଡ଼ି ଚଳଚ୍ଚିତ୍ରର ଏହି ଗୀତଟିକୁ ଶୁଣିବା ପାଇଁ ଯାହାକୁ ଗାଇଛନ୍ତି ଅନୁରାଧା ପୋଡ଼ୱାଲ ଏବଂ ମହମ୍ମଦ ଆଜିଜ। ଆପଣଙ୍କର ଅନୁରୋଧର ଗୀତଟିକୁ ଆପଣଙ୍କୁ ଶୁଣାଇ ଦେଉଛୁ।

ପରବର୍ତ୍ତୀ ଏସ୍ଏମ୍ଏସ୍ଟିକୁ ଦେଇଛନ୍ତି ପ୍ରଭାକର ପାତ୍ର, ପ୍ରମୋଦ ପାତ୍ର, ତାଙ୍କର ସୁଦାମ ଭାଇ ମହମ୍ମଦପୁର ବିଲହାଟ କଟକରୁ। ଆପଣମାନେ ସମସ୍ତେ ଶୁଣିବାକୁ ଚାହିଁଛନ୍ତି ତ୍ରିନାଥମ୍ଳା ଚଳଚ୍ଚିତ୍ରର ଏହି ଗୀତଟିକୁ, ଯାହାକୁ ଯୁଗଳକଣ୍ଠରେ ଗାଇଛନ୍ତି ସୁବାସ ଦାସ ଏବଂ ସିଟ୍ରା ବୋଷ। ଆପଣଙ୍କ ଅନୁରୋଧର ଗୀତଟିକୁ ଆପଣମାନଙ୍କୁ ଶୁଣାଇ ଦେଉ।

0: ରାଜା ବାବୁ କେତେ ନବ ରଙ୍ଗ ଖେଳ
1: ପଇସା ଦବ ବଗ ଦେଖିବ ପଇସା ଦବ ବଗ ଦେଖିବ ହାତୀ ଦେଖିବ ଘୋଡା ଦେଖିବ
0: ନାଚ ଦେଖି ତୁମେ ଘରକୁ ଯିବ।

ପରବର୍ତ୍ତୀ ଏସଏମଏସଟିକୁ ଦେଇଛନ୍ତି ବୈରାଗୀଚରଣ ସାହୁ ଗୋଦାବରୀ ସାହୁ କବାଟବନ୍ଧ ଯାଜପୁରରୁ। ଆପଣମାନେ ସମସ୍ତେ ଅନୁରୋଧ କରିଛନ୍ତି ମେହବୁବା ଚଳଚ୍ଚିତ୍ରର ଏହି ଗୀତଟିକୁ ଶୁଣିବା ପାଇଁ, ଯାହାକୁ ଗାଇଛନ୍ତି କିଶୋର କୁମାର। ଆପଣଙ୍କ

ଆପଣେଇଲି ଉତ୍ସବଚରଣ ସାହୁ ଧରାପୁର ମହାଙ୍ଗା କଟକରୁ ଆପଣ ଅନୁରୋଧ କରିଛନ୍ତି କାବେରୀ ଚଳଚ୍ଚିତ୍ରର ଉଡ଼ିଗଲା ପକ୍ଷୀ ଗୀତଟିକୁ ଶୁଣିବା ପାଇଁ ଯାହାକୁ ଗାଇଛନ୍ତି ସୁରେଶ ସର୍କାର। ଆପଣଙ୍କର ଅନୁରୋଧର ଗୀତଟିକୁ ଆପଣଙ୍କୁ ଶୁଣେଇ ଦେଉଛୁ।

କନ୍ତଲ ଆଠଗଡ଼ରୁ ଆପଣ ମାନେ ହେଲେ ନିର୍ମଳା ବେହେରା, ସନ୍ତୋଷ ବେହେରା ଏବଂ ନାତୁଣୀ ଆଦ୍ୟାଶା। ଆପଣମାନେ ସମସ୍ତେ ଶୁଣିବାକୁ ଚାହିଁଛନ୍ତି ଓଡ଼ିଆ ଚଳଚ୍ଚିତ୍ର ମନ ଆକାଶରେ ଏହି ଗୀତଟିକୁ, ଯାହାକୁ ଯୁଗଳକଣ୍ଠରେ ଗାଇଛନ୍ତି ଏଚ୍ପି ଗୀତା ଏବଂ ସିକନ୍ଦର ଆଲାମ। ଆପଣଙ୍କର ଅନୁରୋଧର ଗୀତଟିକୁ ଆପଣମାନଙ୍କୁ ଶୁଣାଇ ଦେଉଛି।

ଏହି ସିମିଷ୍ଟିକୁ ଦେଇଛନ୍ତି ନରେନ୍ଦ୍ର ମହାକୁଡ଼ ବାସୁଦେବପୁର ଭଦ୍ରକରୁ। ଆପଣ ଅନୁରୋଧ କରିଛନ୍ତି ସପନପଣିଙ୍କ ଚଳଚ୍ଚିତ୍ରର ପର୍ବତ ଝରଣା ଗୀତଟିକୁ ଶୁଣିବା ପାଇଁ। ଗୀତଟିକୁ ଗାଇଛନ୍ତି ସୁରେଶ ୱାଡକର। ଆପଣଙ୍କର ଅନୁରୋଧର ଗୀତଟିକୁ ଆପଣମାନଙ୍କୁ ଶୁଣାଇ ଦେଉଛୁ।

ଏଇ ସେମିଷ୍ଟିକୁ ଦେଇଛନ୍ତି ଶଶଧର ନାୟକ, ରାଜବାଟୀନଗର ଆଠଗଡ଼ରୁ। ଆପଣ ଅନୁରୋଧ କରିଛନ୍ତି ମୀରାକା ମୋହନ ଚଳଚ୍ଚିତ୍ରର ଗୀତଟିକୁ ଶୁଣିବା ପାଇଁ, ଯାହାକୁ ଯୁଗଳ କଣ୍ଠରେ ଗାଇଛନ୍ତି ସୁରେଶ ୱାର୍କର ଏବଂ ଅନୁରାଧା ପୋଡ଼ଲ। ଆପଣଙ୍କ ଅନୁରୋଧର ଗୀତଟିକୁ ଆପଣଙ୍କୁ ଶୁଣାଇ ଦେଉଛୁ।

ପରବର୍ତ୍ତୀ ଗୀତଟିକୁ ଶୁଣିବା ପାଇଁ ଏସଏମଏସଟିକୁ ଦେଇଛନ୍ତି ପ୍ରମୋଦ କୁମାର ସାହୁ ଢିଅସାହି କାଦୁଆପଡ଼ା ଜଗତସିଂହପୁରରୁ। ଆପଣ ଅନୁରୋଧ କରିଛନ୍ତି ରାମ ତେରି ଗଙ୍ଗା ମେଲ ଚଳଚ୍ଚିତ୍ରରେ ଏହି ଗୀତଟିକୁ ଶୁଣିବା ପାଇଁ, ଯାହାକୁ ଗାଇଛନ୍ତି ଲତା ମଙ୍ଗେସକର। ଆପଣଙ୍କ ଅନୁରୋଧର ଗୀତଟିକୁ ଆପଣଙ୍କୁ ଶୁଣାଇଦେବି।

ପରବର୍ତ୍ତୀ ଏହି ସେମିଷ୍ଟକୁ ଦେଇଛନ୍ତି ମିଟୁ ପାତ୍ର, ଦୁର୍ଯ୍ୟୋଧନ ପାତ୍ର, ବାଉରୀ ବନ୍ଧୁ ପାତ୍ର, ସୁଦାମ ଦେବତା, ମହମ୍ମଦପୁର ବିଲାହାଟ କଟକରୁ। ଆପଣମାନେ ସମସ୍ତେ ମନ ଆକାଶ ଚଳଚ୍ଚିତ୍ରରେ ଏହି ଗୀତଟିକୁ ଶୁଣିବା ପାଇଁ ଚାହିଁଛନ୍ତି, ଯାହାକୁ ଗାଇଛନ୍ତି ଏଚ୍ପି ଗୀତା। ଆପଣମାନଙ୍କର ଅନୁରୋଧର ଗୀତଟିକୁ ଆପଣମାନଙ୍କୁ ଶୁଣାଇ ଦେଉଛୁ।

ପରବର୍ତ୍ତୀ ଏସଏମଏସଟିକୁ ଦେଇଛନ୍ତି ମାମା ବାପୁ ଏବଂ ତାଙ୍କର ମା ଓ ବାପା ଶିମିଳିପଡ଼ା ଅନୁଗୁଳରୁ ଆପଣମାନେ ସମସ୍ତେ ଅନୁରୋଧ କରିଛନ୍ତି ସତ୍ୟମ୍ ଏବଂ ସୁନ୍ଦରର ଚଳଚ୍ଚିତ୍ରର ଟାଇଟଲ ଟ୍ରାକ୍ଟିକୁ ଶୁଣିବା ପାଇଁ ଆପଣଙ୍କର ଅନୁରୋଧରେ ଆପଣଙ୍କୁ ସେ ଗୀତଟିକୁ ଶୁଣାଇ ଦେଉଛୁ। ଗୀତଟିକୁ ଗାଇଛନ୍ତି ଲତା ମଙ୍ଗେସ୍କର।

କାର୍ଯ୍ୟକ୍ରମର ଶେଷ ଏସ୍ଏମ୍ଏସ୍ଟିକୁ ଦେଇଛନ୍ତି ନିଆଳି ମାଧବରୁ ଜିତେନ୍ଦ୍ର। ଆପଣ ଶୁଣିବାକୁ ଚାହିଁଛନ୍ତି ଶିକାରୀ ଚଳଚ୍ଚିତ୍ରର ଏହି ଗୀତଟିକୁ, ଯାହାକୁ ଗାଇଛନ୍ତି କୁମାର ସାନୁ। ଆପଣଙ୍କ ଅନୁରୋଧର ଗୀତଟିକୁ ଆପଣଙ୍କୁ ଶୁଣାଇ ଦେଉଛି।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଆକାଶବାଣୀ କଟକ ପ୍ରଚାର କରୁଛୁ କେତୋଟି ଓଡ଼ିଆ ଚଳଚ୍ଚିତ୍ରର ଗୀତ। ପ୍ରଥମେ ନିଜ ରଚନାର ଗୀତଟିକୁ ଗାଇଛନ୍ତି ଚିତ୍ତରଞ୍ଜନ ତ୍ରିପାଠୀ, ଚଳଚ୍ଚିତ୍ର ଧଉଳି ଏକ୍ସପ୍ରେସ।

ଶ୍ରୀଶ୍ରୀ ଗୀତଟିକୁ ଯୁଗଳକଣ୍ଠରେ ଗାଇଛନ୍ତି ଦେବାଶିଷ ମହାପାତ୍ର ଏବଂ ତୃପ୍ତି ଦାସ। ଚଳଚ୍ଚିତ୍ର ସାକ୍ଷୀ ରହିବ ମୋ ଶଙ୍ଖ ସିନ୍ଦୁର।

ଶୁଣିଲେ କେତୋଟି ଓଡ଼ିଆ କଥାଚିତ୍ରର ଗୀତ। ଆମ କେନ୍ଦ୍ରର କାର୍ଯ୍ୟକ୍ରମ ପ୍ରସାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଟ୍ଜ ଯୋଗେ ଆକାଶବାଣୀ କଟକ। ଆରମ୍ଭ କରୁଛୁ ଆମର ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଅଶ୍ରାନ୍ତି ଅପରାହ୍ନ। ପ୍ରଥମେ ଗୀତଟିକୁ ଯୁଗଳକଣ୍ଠରେ ଗାଇଛନ୍ତି ଉଦିତ ନାରାୟଣ ଏବଂ ମହାଲକ୍ଷ୍ମୀ ଆୟର। ଚଳଚ୍ଚିତ୍ର ଦିଲ୍ ସେ।